ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶତାବ୍ଦ, ଶ୍ରାବଣ ତିନି ଦିନ, 2026 ମସିହା ଜୁଲାଇ ମାସର 16 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରରୁ ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57। ମାଙ୍ଗଳିକ

0: ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣ ଅନେକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 78ତମ ଭାଗ।
1: ଏପିସୋଡ୍ ନମ୍ବର 78।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ଅଠସ୍ତରୀତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ଅଶୋକ ମିଶ୍ର।
1: ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ଛ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅର୍ଥାତ୍ ସେହି ପରମବ୍ରହ୍ମ ପୂର୍ଣ୍ଣ ଅଟନ୍ତି, ତାଙ୍କଠାରୁ ବା ତାଙ୍କ କାରଣରୁ ଉତ୍ପନ୍ନ ସମସ୍ତ କାର୍ଯ୍ୟବ୍ରହ୍ମ ମଧ୍ୟ ପୂର୍ଣ୍ଣ ଅଟନ୍ତି। ପୂର୍ଣ୍ଣରୁ ପୂର୍ଣ୍ଣର ଉତ୍ପତ୍ତି ହୁଏ ଏବଂ ପ୍ରଳୟ କାଳରେ କାର୍ଯ୍ୟବ୍ରହ୍ମର ପୂର୍ଣ୍ଣତ୍ୱ ହରଣ କରି ନିଜ ମଧ୍ୟରେ ଲୀନ କରାଇ ପରବ୍ରହ୍ମ ପୂର୍ଣ୍ଣ ହୋଇ ରହିଥାନ୍ତି। ଏ କଥାଟିକୁ ଆଉ ଟିକେ ସରଳ ଭାବରେ କହିଲେ କଥାଟି ଏପରି ହେବ, ଭଗବାନ ବା ପରମେଶ୍ୱର ସଦା ପୂର୍ଣ୍ଣ ଅଟନ୍ତି। ଗୋଟିଏ ବିରାଟ ଜଳାଶୟରୁ ବା ସମୁଦ୍ରରୁ ଲୋଟାଏ ଜଳ ବାହାର କରିନେଲେ କ'ଣ ସେ ସ୍ଥାନ ଅପୂର୍ଣ୍ଣ ହୋଇ ଶୂନ୍ୟ ହୋଇ ରହେ? ନା ନା, ଅନ୍ୟ ଆଡ଼ୁ ଜଳ ଆସି ସେହି ସ୍ଥାନକୁ ପୂର୍ଣ୍ଣ କରିଦିଏ। ଠିକ୍ ସେହିଭଳି କାରଣରୂପୀ ପରମେଶ୍ୱରଙ୍କଠାରୁ କାର୍ଯ୍ୟରୂପୀ ତତ୍ତ୍ୱସମୂହର ବା ଅବତାରର ସୃଷ୍ଟି ହେଲେ ମଧ୍ୟ ସେ ସଦା ପୂର୍ଣ୍ଣ ରୂପେ ରହିଥାନ୍ତି। ଓଁ ପ୍ରଣବ, ଓଁ ଈଶ୍ୱରଙ୍କ ନାମ। ଏ ସମଗ୍ର ଜଗତ ଈଶ୍ୱରମୟ। ଆମେ ଯାହା ଦେଖୁ, ଯାହା ଶୁଣୁ, ଯାହା ଅନୁଭବ କରୁ, ସେ ସବୁକିଛି ଈଶ୍ୱର ହିଁ। ସେ ପରବ୍ରହ୍ମ। ଈଶ୍ୱରଙ୍କର ମସ୍ତକ ହେଉଛି ଉଷା, ନେତ୍ର ତାଙ୍କର ହେଲା ସୂର୍ଯ୍ୟ, ପ୍ରାଣବାୟୁ ପବନ, ମୁଖ ବୈଶ୍ୱାନର, ମୁଖ ଭିତରେ ଥିବା ଜିଭ ବା ଜିହ୍ୱା, ଅଗ୍ନି ବା ନିଆଁ, ପିଠି ତାଙ୍କର ଦ୍ୱିଲୋକ, ଉଦର ବା ପେଟ ତାଙ୍କର ଅନ୍ତରୀକ୍ଷ, ଚରଣ ତଳେ ପୃଥିବୀ, ପାର୍ଶ୍ୱକନ୍ଧ ବା କାନ୍ଧ ଏବଂ ମାଂସପେଶୀଗୁଡ଼ିକ ଦିଗ, ଆତ୍ମା ତାଙ୍କର ବର୍ଷ, ଅନ୍ୟାନ୍ୟ ଅଙ୍ଗ ତାଙ୍କର ଛଅଟି ଋତୁ, ଅଙ୍ଗସନ୍ଧି, ମାଂସ ପକ୍ଷ, ଦୁଇଟି ପାଦ ତାଙ୍କର ଦିନ ଏବଂ ରାତି, ଅସ୍ଥି ସମୂହ, ନକ୍ଷତ୍ର, ମାଂସପେଶୀଗୁଡ଼ିକ, ଆକାଶର ଦେବତା, ଯକୃତ ଓ ହୃଦଯନ୍ତ୍ର, ପର୍ବତ, ଲୋମ ସମୂହ, ବନସ୍ପତି ବା ବଣ ଜଙ୍ଗଲ, ନାଭିର ଉପର ଅଙ୍ଗ, ଉଦୟକାଳୀନ ସୂର୍ଯ୍ୟ, ନିମ୍ନ ଅଙ୍ଗ ଅସ୍ତକାଳୀନ ସୂର୍ଯ୍ୟ, ଈଶ୍ୱରଙ୍କର ହାଇ ମାରିବା ବିଦ୍ୟୁତ ଏବଂ ଜ୍ୟୋତ୍ସ୍ନା ବା ଚନ୍ଦ୍ରାଲୋକ, ତାଙ୍କ କଡ଼ଲି ଉଠେଇବା, ଘଡ଼ଘଡ଼ି ଶବ୍ଦ ବା ମେଘ ଗର୍ଜନ, ପ୍ରସ୍ରାବ ତାଙ୍କର ବର୍ଷା, ତାଙ୍କର କଥା ବା ରବ ବାଣୀ, ଏସବୁ ମୁଁ କହୁନି, କହିଯାଇଛନ୍ତି ଭାରତୀୟ ପଣ୍ଡିତମାନେ। ଏବେ କୁହନ୍ତୁ ଈଶ୍ୱର କୋଉଠି ବା ନାହାନ୍ତି? ଯେଉଁଠି ବି ସେ ଅଛନ୍ତି ପୂର୍ଣ୍ଣ ରୂପରେ ଅଛନ୍ତି। ତାଙ୍କୁ ତାଙ୍କ ମଧ୍ୟରୁ ଯେତେ କାଢ଼ି ଆଣୁଥିଲେ ବି ସେ ସେଇଠି ପୂର୍ଣ୍ଣ ରୂପରେ ଥାନ୍ତି। ଈଶ୍ୱର କେବେ ଉଣା ହୋଇଯାଆନ୍ତି ନାହିଁ। ଈଶ୍ୱର ଯଦି ଏଭଳି, ତେବେ କୁହନ୍ତୁ ତ ମଣିଷ କେମିତି ବେଳେବେଳେ ନିଜକୁ ଈଶ୍ୱରଙ୍କ ସହିତ ତୁଳନା କରେ? ମଣିଷ ନାନା ସାଧନା ବଳରେ କ'ଣ କରିପାରେ? କେତୋଟି ହଟଚମଟ ତାଦ୍ୱାରା ସେ କରିପାରେ, ଯେଉଁ ଶକ୍ତି ସେ ଲାଭ କରିଥାଏ ସାଧନା ବଳରେ, ଏବଂ ସେହି ହଟଚମଟ ବଳରେ ଛଳନାରେ ସେ କେତେଜଣଙ୍କୁ ଆଶୀର୍ବାଦ କରି ମୁଁ ସବୁ ସମସ୍ୟାର ସମାଧାନ କରିଦେଇପାରେ ବୋଲି କହିପାରେ? ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ଉତ୍ପନ୍ନ ସବୁକିଛି, ଯାହା ଦୃଶ୍ୟ ଯାହା ଅଦୃଶ୍ୟ, ସବୁକିଛି ତାଙ୍କ ଇଚ୍ଛାରେ ସୃଷ୍ଟ। ସେ ହିଁ କାରଣ, ଜଗତ କାରଣ ସେ। ତାଙ୍କ ବିନା ସବୁ କାର୍ଯ୍ୟ ଅସମ୍ଭବ। ସେ ଇଚ୍ଛାମୟ, ତାଙ୍କ ଇଚ୍ଛାରେ ସୃଷ୍ଟି, ପୁଣି ତାଙ୍କ ଇଚ୍ଛାରେ ସବୁକିଛି ସମାହିତ ହେବ ତାଙ୍କ ମଧ୍ୟରେ। ମୁଁ ହେଇ ଚିତ୍କାର କରି ବୁଲୁଥିବା ଅନେକ ମୋର ସ୍ରଷ୍ଟା ସିଏ, ସର୍ବଜୀବନକୁ ଯିଏ ଆତ୍ମବତ୍ ଦର୍ଶନ କରେ ସେ ହିଁ ପ୍ରକୃତ ଜ୍ଞାନେ। କେଉଁଠି ସେ ନାହାନ୍ତି ଯେ ତାଙ୍କୁ ପୁଣି ଖୋଜିବା ଲୋଡ଼ା? ହେ ଈଶ୍ୱର, ଅଦ୍ଭୁତ ତୁମ ରୂପ, ଉଷାରେ ବି ତୁମେ, ଗୋଧୂଳିରେ ତୁମେ, ପ୍ରପାତର ଗର୍ଜନରେ ତୁମେ, ଓ ତୁଙ୍ଗ ଶିଖରେ ହିମଖଣ୍ଡେ ତୁମେ, କରୁଣା ତୁମ ମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ, କୃମି କୀଟ ରୂପ ତୁମ ରୂପ ପ୍ରଭୁ, ସୂର୍ଯ୍ୟ ଚନ୍ଦ୍ର ତାରା ତୁମେ ହିତ ସବୁ, ସବୁ ଅନୁଭବ ଦେଇଅଛ ତୁମେ, ପରମାନନ୍ଦ ଏ ଆନନ୍ଦର ଧାମେ, ସକତି ତୁମ ଅମାପ, ହେ ଈଶ୍ୱର ଅଦ୍ଭୁତ ତୁମ ରୂପ।

0: ବାହୁ, ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ କାହିଁକି? ତେଣୁ ଏସବୁକୁ ଛାଡ଼ି ସର୍ବସ୍ଥାନରେ ତାଙ୍କୁ ଅର୍ଥାତ୍ ଈଶ୍ୱରଙ୍କୁ ଅନୁଭବ କରିବା ଆସନ୍ତୁ। ସେଭଳି ପ୍ରୟାସ କଲେ ଏ ଗର୍ବ, ଏ ଦମ୍ଭ, ଏ ଅଭିମାନ ଦୂରେଇ ଯିବ, ହିଂସାର ଜୁଇରେ ଆଉ ଜଳିବନି ଏ ଧରା। ବିଶ୍ୱ ଅମୃତମୟ ମଧୁମୟ ହେବ ବନ୍ଧୁ। ଆଉ କିଛି ବାକି ଅଛି କି କହିବାକୁ? ମୁଁ ଭାବୁଛି ଆଜି ଯାହା କହିବାକୁ ମନରେ ସ୍ଥିର କରି ମୁଁ ଆସିଥିଲି ଏଇଠିକି ମାଇକ୍ରୋଫୋନ ସାମ୍ନାକୁ, ସେ ସବୁ କଥା ଆପଣଙ୍କୁ କହିସାରିଛି। ତେଣୁ ଯଦି କିଛି ଭୁଲ କହିଛି କହିଲା ବେଳେ, ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଚାଷବାସ କଥା।
2: ଆଜି ଚାଷବାସ କଥାରେ ରହିଛି ଭେଣ୍ଡି ଚାଷ ବିଷୟରେ। ଆମ ରାଜ୍ୟରେ ଭେଣ୍ଡି ଚାଷ ପ୍ରାୟତଃ ସବୁ ଋତୁରେ କରିବାର ଦେଖାଯାଏ। ଭେଣ୍ଡି ଏକ ପ୍ରିୟ ଖାଦ୍ୟ ହୋଇଥିବାରୁ ଆମ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ଭେଣ୍ଡି ଚାଷ କରାଯାଇଥାଏ। ଭେଣ୍ଡି ଚାଷ କରିବାକୁ ବିଭିନ୍ନ କିସମର ବିହନ ଥିଲେ ମଧ୍ୟ ଆମ ରାଜ୍ୟରେ ଅନେକ କିସମର ଭେଣ୍ଡି ଚାଷ କରାଯାଇଥାଏ। ବିହନ ମଧ୍ୟରେ ପୁଷା ସାଉନି, ପୁଷା ମଖମଲି ଓ ବୈଶାଳୀ ବଧୁ, ଏମିତି ଅନେକ ପ୍ରକାର କିସମର ଭେଣ୍ଡି ମଞ୍ଜି ମିଳିଥାଏ। କ୍ଷେତ ନିର୍ଣ୍ଣୟ ବିଷୟରେ ଯଦି ଆମେ ଆଲୋଚନା କରିବା, ଭେଣ୍ଡି ସାଧାରଣତଃ ନିଗିଡ଼ା ଓ ଦୋରସା ମାଟିରେ ଚାଷ କରାଯାଇଥାଏ। ଜମି ଯେତେ ଅନୁର୍ବର ହୋଇଥିବ ତାହେଲେ ପ୍ରଚୁର ପରିମାଣର ଖତ ପ୍ରୟୋଗ କରି ଭେଣ୍ଡି ଚାଷ କଲେ ଭେଣ୍ଡି ବହୁ ପରିମାଣରେ ଅମଳ ହୋଇଥାଏ। ଯେଉଁଠାରେ ପାଣିର ସୁବିଧା ଥିବ ସେପରି ଜମିରେ ଶୀତଦିନ ଦୁଇ ମାସ ଛାଡ଼ି ଭେଣ୍ଡି ଚାଷ କରାଯାଇପାରେ। ଶୀତଦିନିଆ ଭେଣ୍ଡି ବିଶେଷ ବଡ଼ ହୋଇନଥାଏ, ସେହିପରି ଶୀତଦିନିଆ ଭେଣ୍ଡି ଚାଷରେ ଫଳ ମଧ୍ୟ କମିଯାଇଥାଏ। ବିହନ ଓ ଜମି ପ୍ରସ୍ତୁତି ବିଷୟରେ ଯଦି ଆମେ କହିବା, ଭେଣ୍ଡି ମଞ୍ଜି ଲଗାଇବାକୁ ହେଲେ ପ୍ରତି ଏକର ପିଛା 5 କିଲୋଗ୍ରାମ ମଞ୍ଜିର ଆବଶ୍ୟକତା ପଡ଼ିଥାଏ। ପ୍ରତି 1 କେଜି ବିହନକୁ 4 ଗ୍ରାମ କ୍ୟାପ୍ଟାନ ଆବଶ୍ୟକ ପରିମାଣରେ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଖରାଦିନେ ଲଗାଯାଉଥିବା ଭେଣ୍ଡି ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 10 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରିବାକୁ ପଡ଼ିବ। ଶେଷ ଓଡ଼ ଚାଷ କରିବା ସମୟରେ ପ୍ରତି ଏକର ପିଛା ସର୍ବାଧିକ 12 ଗାଡ଼ି ସଢ଼ା ଗୋବର ଖତ ପ୍ରୟୋଗ କରି ତାହାକୁ ମାଟିରେ ମିଶାଇ ଦେବେ। ଜମିକୁ ଏହାପରେ ଗୋଟିଏ ଗୋଟିଏ ପଟ୍ଟାଳିରେ ବିଭକ୍ତ କରିବେ। ପ୍ରତି ପଟ୍ଟାଳିରେ ଜଳସେଚନ କରିବା ଲାଗି ସିଆର କରିଦେବେ। ବର୍ଷାଦିନିଆ ଭେଣ୍ଡି ଫସଲରେ ଧାଡ଼ିକୁ ଧାଡ଼ି 1.5 ଫୁଟ ବ୍ୟବଧାନରେ ପଟ୍ଟାଳି କରି ସର୍ବାଧିକ 10 ଇଞ୍ଚ ବ୍ୟବଧାନ ମଧ୍ୟରେ ଚାରା ଲଗାଇଦେବେ। ମଞ୍ଜିଗୁଡ଼ିକ ଲଗାଇ ସାରିବା ପରେ ମାଟିକୁ ଘୋଡ଼ାଇ ଦେବାକୁ ପଡ଼ିଥାଏ। ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ଭେଣ୍ଡି ଲଗାଇଲେ ଭେଣ୍ଡି ଭଲ ହୋଇଥାଏ। ମଞ୍ଜି ଲଗାଇବାର 4 ସପ୍ତାହ ପରେ କୋଡ଼ା ଖୁସା କରିବାକୁ ପଡ଼ିଥାଏ। ତାପରେ ଆବଶ୍ୟକ ମତେ ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ଏହାର 3 ସପ୍ତାହ ପରେ ଆଉ ଥରେ କୋଡ଼ା ଖୁସା କରି ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ବର୍ଷା ଦିନକୁ ବାଦ ଦେଇ କ୍ଷେତରେ ଯେପରି ନିୟମିତ ଜଳସେଚନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଭେଣ୍ଡି ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗି ଗଛକୁ ଦୁର୍ବଳ କରିପକାନ୍ତି। ଏଥିଯୋଗୁଁ ଗଛରେ ଫଳ ମଧ୍ୟ କମିଯାଇଥାଏ। ଫଳବିନ୍ଧା ପୋକ ଗଛରେ ଲାଗିଲେ ଫଳ ସବୁ କଞ୍ଚା ହୋଇ ପୋକ ଖାଇଯାଇଥାନ୍ତି।

0: ଏଥିଲାଗି ଗଛରେ ସେଭିନ୍କୁ ପାଣିରେ ମିଶ୍ରଣ କରି ସ୍ପ୍ରେ କରିବାକୁ ପଡ଼ିଥାଏ। ଏହା ବାଦ ଗଛରେ ସାହେବା ରୋଗ ଓ ପାଉଁଶିଆ ରୋଗ ହୋଇଥାଏ। ପାଉଁଶିଆ ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ସଲଫର ଗୁଣ୍ଡ ଗଛରେ ସିଞ୍ଚନ କରିବାକୁ ପଡ଼ିବ। ସାହେବା ରୋଗାକ୍ରାନ୍ତ ଗଛ ସବୁଗୁଡ଼ିକୁ ଉପାଡ଼ିକିରି ଫୋପାଡ଼ି ଦେବାକୁ ପଡ଼ିବ। ଭେଣ୍ଡିକୁ କଷି ଅବସ୍ଥାରେ ତୋଳିଲେ ଅଧିକ ଅମଳକ୍ଷମ ହୋଇଥାଏ। ଏପରିକି ପ୍ରତି ଏକର ପିଛା ସର୍ବାଧିକ 40 କ୍ୱିଣ୍ଟାଲ ଭେଣ୍ଡି ଅମଳ ହୋଇଥାଏ।
1: ପ୍ରଚାର କଲୁ ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶାବାସର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଭତ୍ରା ଏବଂ ସାଥୀ।
2: ଭତରା ଭାଇ ଭଉଣୀମାନେ କଠୋର ପରିଶ୍ରମୀ, ଦିନସାରା ବିଲରେ କାମଧାମ ସାରି ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ମେଳି ହୋଇ ଏମାନେ ମନକୁ ଆନନ୍ଦ କରିବା ନିମନ୍ତେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥାନ୍ତି। ନିଜ ଗ୍ରାମରୁ ବାହାରି ନିକଟସ୍ଥ ଅନ୍ୟ ଗ୍ରାମରେ ଅନୁଷ୍ଠିତ ହେଉଥିବା ଯାତ୍ରା, ବାଲି କିମ୍ବା ନାଟ ଦେଖିବାକୁ ଏମାନେ ଖୁବ୍ ଭଲ ପାଇଥାନ୍ତି। ସେହି ସ୍ଥାନକୁ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ମେଳି ହୋଇ ଚାଲି ଚାଲି ଯାଇଥାନ୍ତି। ଆମର ଆଜିର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭତରା ସମ୍ପ୍ରଦାୟର ଭାଇ ଭଉଣୀମାନେ ନାଟ କିମ୍ବା ବାଲି ଦେଖିଯିବା ସମୟରେ କ୍ଳାନ୍ତ ଦୂର କରିବା ପାଇଁ ଗାଉଥିବା ଗୀତ। ପରିବେଷଣ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଭାଟିକା ନିକଟସ୍ଥ ଜାଗ୍ନିଗୁଡ଼ା ଗ୍ରାମର ଜଗନ୍ନାଥ ଭତ୍ରା ଏବଂ ସାଥୀ।

ଜହ୍ନରାତ୍ରିରେ ରାତ୍ରି ଭୋଜନ ସାରି ଧାଙ୍ଗଡ଼ା ଧାଙ୍ଗୁଡ଼ିମାନେ ଗାଁ ଦାଣ୍ଡରେ ମେଳି ହୋଇ ପାରମ୍ପରିକ ରୀତିରେ ବିଭିନ୍ନ ଖେଳମାନ ଖେଳିଥାନ୍ତି ଏବଂ ସେ ସମୟରେ ଗୀତମାନ ପରିବେଷଣ କରିଥାନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା ସେପରି ଗୋଟିଏ ଗୀତ।

ଶୁଣନ୍ତୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ରହିଛି ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ। କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ପଥ ଭକ୍ତ ପ୍ରସ୍ତୁତ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତକାଲି ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଦି ଦୈନନ୍ଦିନ ନୀତି ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ। ସକାଳ ନଅଟାରେ ରଥ ପ୍ରତିଷ୍ଠା, 9:30-12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା ପରେ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ନୟାଗଡ଼ର 4 ସ୍ଥାନ, ନୟାଗଡ଼, ରଣପୁର, ଦଶପଲ୍ଲା ଓ ଖଣ୍ଡପଡ଼ାରେ ରଥଯାତ୍ରା ନେଇ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରଥଯାତ୍ରା ସମୟରେ ସହର ମଧ୍ୟକୁ ପ୍ରବେଶ ନ କରି ବିକଳ୍ପ ରାସ୍ତା ବ୍ୟବହାର କରିବା ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ନବରଙ୍ଗପୁରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। 53 ବର୍ଷ ଧରି ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସୁସଜ୍ଜିତ ରଥ ପ୍ରସ୍ତୁତ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପୁରୀଠାରେ ସୁରକ୍ଷିତ ପର୍ଯ୍ୟଟକ ଅଭିଯାନର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବୃତ୍ତିଗତ ଭାବେ ତାଲିମପ୍ରାପ୍ତ ଲାଇଫ୍ଗାର୍ଡମାନଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହାସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ବେଳାଭୂମି ସୁରକ୍ଷା ଏବଂ ଉଦ୍ଧାର ଉପକରଣଗୁଡ଼ିକର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ମାସର 15 ଦିନ ମଧ୍ୟରେ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଛି। ଗ୍ରୀନ୍ଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଚୁକ୍ତି ସ୍ୱାକ୍ଷର, ପୂର୍ବ କ୍ଷତ୍ରୀୟ ପରିଷଦ ବୈଠକ, ଓଡ଼ିଶା ଗଭୀର ସାମୁଦ୍ରିକ ମିଶନ କାର୍ଯ୍ୟକ୍ରମ ଏବଂ ରାଜ୍ୟ ପୁଲିସ୍କୁ ବିଶେଷ ସମ୍ମାନ ଆଦି ବିଷୟଗୁଡ଼ିକ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଆଜି ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସୁପରିଚାଳନା ଲାଗି ସର୍ବୋତ୍ତମ ସେବା ଯୋଗାଇ ଦେବାକୁ ସଚିବମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା 35 ବୃଦ୍ଧି ପାଇଥିବା ବନ ବିଭାଗର କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରୁ ଜଣାପଡ଼ିଛି। December 2024 January 2025 ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ 32 ବାଘ ଚିହ୍ନଟ ହୋଇଥିଲା। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂ ରାଜସ୍ୱ, ଜଳକର, ପଟ୍ଟାବଣ୍ଟନ ଓ ହାଇଟେକ୍ ସର୍ଭେ ଅଧୀନରେ ସଂଶୋଧନ ମାମଲାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଆସ୍ପାୟାର କାର୍ଯ୍ୟକ୍ରମ ଅଧୀନରେ ପ୍ରି ବେସ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଛି। ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ତର ଓ ଦୁର୍ବଳତା ମୂଲ୍ୟାୟନ କରି ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏହି ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଗତକାଲି ସୁଦ୍ଧା 20% ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ

0: ହୋଇଥିବା ଜଣାପଡ଼ିଛି। ଜିଲ୍ଲା କୃଷି ବିଭାଗ ସୂଚନା ଅନୁଯାୟୀ ନିଅଣ୍ଟିଆ ବର୍ଷା ଯୋଗୁଁ ମାତ୍ର 32% ଚାଷ କାର୍ଯ୍ୟ ସମ୍ଭବ ହୋଇପାରିଛି। ଜିଲ୍ଲାରେ 1,23,000 ହେକ୍ଟରରୁ ଅଧିକ ଜମିରେ ଧାନ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର 24,386 ହେକ୍ଟର ଜମିରେ ରୁଆ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 143.8 mm ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ଆଜି ହେଉଛି ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା, ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ଦିନ। ଏହାକୁ ଗୁଣ୍ଡିଚା ଯାତ୍ରା ବା ଘୋଷ ଯାତ୍ରା ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହା ବ୍ୟତୀତ ଭାରତ ଓ ଭାରତ ବାହାରେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ପାଳନ କରାଯାଉଅଛି। ଏଥିପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍ସାହ, ଉଦ୍ଦୀପନା ଓ ଆବେଗ ଖେଳିଯାଇଛି। କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ସମଗ୍ର ବୈଷ୍ଣବ ପୀଠ ଆଜି ଲୋକାରଣ୍ୟ। ତେବେ ଅଗଣିତ ଭକ୍ତଙ୍କ ଗହଳିରେ ଏହି ପବିତ୍ର ରଥଯାତ୍ରା ପାଳନ କରିବା ସମୟରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମରେ ମନେ ରଖିବାକୁ ପଡ଼ିବ ଯେ ଉତ୍ସବ ପାଳନ ସମୟରେ ଆମମାନଙ୍କର ସତର୍କତା ଓ ସ୍ୱାସ୍ଥ୍ୟ ସଚେତନତା ନିତ୍ୟାନ୍ତ ଜରୁରୀ, କାରଣ ସାମାନ୍ୟତମ ଅସାବଧାନତା ଯୋଗୁଁ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିସ୍ଥଳେ ଯାହାକୁ କାଶ, ଥଣ୍ଡା, ଜ୍ୱର ହୋଇଛି ସେମାନେ ରଥଯାତ୍ରା ଗହଳିକୁ ନ ଯିବା ଭଲ। କୋମଳମତୀ ଶିଶୁ, ଅତି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ବାତ ବା ମାନସିକ ରୋଗୀମାନେ ମଧ୍ୟ ଏ ଗହଳିରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସମୟରେ ପ୍ରବଳ ଗୁଳୁଗୁଳି ହେବା ସହ ଦେହରୁ ପ୍ରଚୁର ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାର ଆଶଙ୍କା ରହିଛି। ଏପରିସ୍ଥଳେ ଲେମ୍ବୁ ପାଣି, ଦହି ସର୍ବତ, ପଇଡ଼ ପାଣି, ପରିଷ୍କାର ପାଣି, ଓଆରଏସ୍ ପାଣି ଆଦି ପିଇଲେ ଶରୀରର ଜଳୀୟ ଅଂଶର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ବାତ, ସ୍ନାୟବିକ ଅସୁସ୍ଥତା ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଗହଳିଠାରୁ ନିଜକୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଖାଦ୍ୟ ଓ ପାନୀୟ ଜଳ ପ୍ରତି ସତର୍କତା ଅବଲମ୍ବନ କରିବା। ସାଧାରଣତଃ ଗହଳି ସମୟରେ ବାହାର ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହିତ ପରିଷ୍କାର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ, କାରଣ ଏହି ସମୟରେ ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ତରଳ ଝାଡ଼ା, ଲାଳ ଝାଡ଼ା, ଟାଇଫଏଡ୍, କାମଳ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଏଭଳି ଗହଳି ସ୍ଥାନଠାରୁ ଦୂରେଇ ରହିବା ଦରକାର, କାରଣ ଆମେ ସମସ୍ତେ ଜାଣିଛୁ ଯେ ଶରୀରର ଶ୍ୱାସକ୍ରିୟା ସଂସ୍ଥାନ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏପରି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କମ୍ ଥିବାରୁ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଠାରେ କହି ରଖିବାକୁ ଚାହେଁ ଯେ ରଥ ଭିଡ଼ିବା ସମୟରେ ଅନେକ ଭକ୍ତ ନିଜର ଅସାବଧାନତା ଯୋଗୁଁ ଆଘାତପ୍ରାପ୍ତ ହୋଇଥାନ୍ତି, ତେଣୁ ରଥ ଦୌଡ଼ି ଟାଣିଲା ବେଳେ ନିଜେ ଏଥିପ୍ରତି ସତର୍କ ରହିବା ଦରକାର। ରାତ୍ରୀ ଯାପନ କରିବା ସମୟରେ ମଶାରୀ ଟାଙ୍ଗି ଶୋଇବା ନିତ୍ୟାନ୍ତ ଆବଶ୍ୟକ, ଏହାଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସମସ୍ୟାଠାରୁ ଦୂରେଇ ରହିପାରିବେ। ପରିଶେଷରେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଦ୍ୱାରା ଆମେ ନିରାପଦରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ପର୍ବକୁ ବେଶ୍ ଆନନ୍ଦରେ ଉପଭୋଗ କରିପାରିବା। ଆଜି ଅବସରରେ ଆପଣମାନଙ୍କର ନିରୋଗ ସ୍ୱାସ୍ଥ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନନ୍ଦା ଦ୍ୱିବେଦୀ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। 9:30 ପହଣ୍ଡି ଏବଂ ଅପରାହ୍ନ 4:00 ଆରମ୍ଭ ହେବ ରଥଟଣା। ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି ଭାରତ ଓ ବେଲଜିୟମ। ସ୍ପେନ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଆସନ୍ତା ରବିବାର ଖେଳାଯିବ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଏବଂ ପଥ ପ୍ରସ୍ତୁତ ହୋଇ ରହିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି। ରଥଟଣା କାର୍ଯ୍ୟ ଏବଂ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଗତକାଲି ଆଜ୍ଞାମାଳ ବିଜେ ହେବା ପରେ ରଥ ଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଜି ଦୈନନ୍ଦିନ ନୀତି ପରେ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ ହେବ। ସକାଳ 9:00 ରଥ ପ୍ରତିଷ୍ଠା, 9:30-12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହରା ଏବଂ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନକୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଏବଂ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ତେବେ ପୁରୀରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଏହା ସତ୍ତ୍ୱେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ରଥଯାତ୍ରା ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅଟଳ ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ। ଏହି ପବିତ୍ର ଯାତ୍ରା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିପାଦନ କରିବା ସହ ଭଗବାନଙ୍କ ପ୍ରତି ଅତୁଟ ଭକ୍ତିକୁ ପରିପ୍ରକାଶ କରିଥାଏ। ଏହି ଅବସରରେ ଶ୍ରୀ ଶାହା ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଅପରାହ୍ନରେ ଚଣ୍ଡିଗଡ଼ ଯାତ୍ରା କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 6,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଚଣ୍ଡିଗଡ଼ରେ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପିଜିଆଇଏମ୍ଇଆର୍ରେ ଆଡ଼ଭାନ୍ସଡ୍ ମାତୃ ଏବଂ ଶିଶୁ କେନ୍ଦ୍ର ଓ ନ୍ୟୁରୋସାଇନ୍ସ କେନ୍ଦ୍ରର ଉଦ୍ଘାଟନ କରିବେ। ଶ୍ରୀ ମୋଦି ଜଳନ୍ଧର ଗସ୍ତରେ ଯାଇ 5,470 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଜଳନ୍ଧର କ୍ୟାଣ୍ଟନମେଣ୍ଟ ସମେତ 75 ପୁନଃ ବିକଶିତ ରେଳ ଷ୍ଟେସନ୍ର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଟ୍ରେନ୍ ଟିକେଟ୍ ବୁକିଂକୁ ଅଧିକ ସରଳ ଏବଂ ଯାତ୍ରୀ ଅନୁକୂଳ କରିବା ଲକ୍ଷ୍ୟ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଆଇଆର୍ସିଟିସି ୱେବ୍ସାଇଟ୍ରେ ଏକ ନୂତନ ସଂସ୍କରଣ କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ସଂରକ୍ଷଣ ସମ୍ପର୍କିତ ଯାତ୍ରୀ ସମସ୍ତ ତଥ୍ୟ ପାଇବା ସହ ଟିକେଟ୍ ବୁକିଂ ବ୍ୟବସ୍ଥା ଅଧିକ ସହଜ ହୋଇପାରିବ। ବର୍ତ୍ତମାନ କାର୍ଯ୍ୟକାରୀ ରହିଥିବା ଆଇଆର୍ସିଟିସିର ୱେବ୍ସାଇଟ୍ର ହୋମ୍ ପେଜ୍ରେ ଏହି ନୂତନ ସଂସ୍କରଣ ପାଇଁ ଏକ ଲିଙ୍କ୍ ପ୍ରଦାନ କରାଯାଇଛି। ତେବେ ଏହାର ବୈଶିଷ୍ଟ୍ୟଗୁଡ଼ିକ ଉପରେ ମତାମତ ଦେବାକୁ ରେଳ ମନ୍ତ୍ରଣାଳୟ ଯାତ୍ରୀଙ୍କୁ ଅନୁରୋଧ କରିଛି। 2002 ଆରମ୍ଭ ହୋଇଥିବା ଆଇଆର୍ସିଟିସି ୱେବ୍ସାଇଟ୍ ମାଧ୍ୟମରେ ଏବେ ପ୍ରତିଦିନ ପ୍ରାୟ 14,50,000 ଟିକେଟ୍

ବିକ୍ରି ହେଉଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ବେଲଜିୟମ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ଆଲୋଚନାର ପ୍ରଥମ ବୈଠକ ଗତକାଲି ବ୍ରସେଲ୍ସଠାରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବେଲଜିୟମ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ସିମ୍ ପ୍ରେଭୋଟ୍ ଉଦ୍ଘାଟନୀ ଅଧିବେଶନରେ ସହ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ସବୁଜ ଶକ୍ତି, ନବସୃଜନ ଏବଂ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ, ପ୍ରତିରକ୍ଷା, ସୁରକ୍ଷା, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଏବଂ ଜନସମ୍ପର୍କ ନେଇ ଉଭୟ ଦେଶ ବ୍ୟାପକ ସହଭାଗିତାର ସହ କାର୍ଯ୍ୟ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ୟୁରୋପ ସହିତ ଭାରତର ସମ୍ପର୍କ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହି ରଣନୈତିକ ଆଲୋଚନାର ନିର୍ଯ୍ୟାସ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ବେଲଜିୟମ ଉପପ୍ରଧାନମନ୍ତ୍ରୀ ଶ୍ରୀ ପ୍ରେଭୋଟ୍ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ବେଲଜିୟମ ଅର୍ଥନୈତିକ ମିଶନ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କର ଶକ୍ତିକୁ ଅଧିକ ତ୍ୱରାନ୍ୱିତ କରିଥିଲା। ବାଣିଜ୍ୟ, ନିବେଶ ଏବଂ ନବସୃଜନ ଦୁଇ ଦେଶକୁ ନିକଟତର କରୁଥିବା ବେଳେ ଭବିଷ୍ୟତରେ ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଛି ବୋଲି ଶ୍ରୀ ପ୍ରେଭୋଟ୍ କହିଛନ୍ତି। ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଏବଂ ପ୍ରଯୁକ୍ତି ପରିଷଦ ବୈଠକ ଉଭୟ ପକ୍ଷଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗିତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସମ୍ପର୍କକୁ ଗତିଶୀଳ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ବ୍ରସେଲ୍ସଠାରେ ଗତକାଲି ଏହି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ପରସ୍କର ମଧ୍ୟରେ ବିଶ୍ୱାସକୁ ଅଧିକ ଦୃଢ଼ କରିଛନ୍ତି। ବ୍ୟବସାୟ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହାର ଉପଯୋଗକୁ ବ୍ୟାପକ କରିବା ନେଇ ପ୍ରୟାସ ଜାରି ରହିଛି। ବୈଠକ ଅବସରରେ ଉଭୟ ପକ୍ଷ ଇଭି ଚାର୍ଜିଂ ଭିତ୍ତିଭୂମି କ୍ଷେତ୍ର ଉପରେ ପ୍ରଥମ ନବସୃଜନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହମତ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ବୈଠକରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ନିରପେକ୍ଷ ଏବଂ ସନ୍ତୁଳିତ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଉଭୟ ପକ୍ଷ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ସହ ନିର୍ଭରଯୋଗ୍ୟ ତଥା ବ୍ୟାପକ ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଗୋଏଲ କହିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରୁ ପ୍ରଥମ ଆନ୍ତର୍ଜାତିକ ବିମାନ ଉଡ଼ାଣ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଗତକାଲି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଜଣେ ସାଧାରଣ ଲୋକର ବିମାନ ଯାତ୍ରାକୁ ଏହି ପଦକ୍ଷେପ ପ୍ରତିପାଦିତ କରୁଛି। ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ଆର୍ଥିକ ସହାୟତା ସ୍ୱରୂପ ସରକାର ପ୍ରତି ଉଡ଼ାଣ ପାଇଁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାତ୍ରୀଙ୍କ ଟିକଟ ମୂଲ୍ୟ ହ୍ରାସ କରିବାରେ ଏହା ସହାୟକ ହେବ। ଡକ୍ଟର ଯାଦବ କହିଛନ୍ତି, ପୂର୍ବରୁ ବିମାନରେ ପ୍ରତି ସିଟ୍ ପାଇଁ 24,000-25,000 ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ବେଳେ ଏବେ ଏହା 12,000-15,000 ଟଙ୍କାକୁ ହ୍ରାସ ପାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସପ୍ତାହକୁ 4 ଦିନ ଇନ୍ଦୋରରୁ ଆବୁଧାବିକୁ ଯାତ୍ରା କରିବ। ପୂର୍ବରୁ ଦିଲ୍ଲୀ କିମ୍ବା ମୁମ୍ବାଇ ଦେଇ ଆବୁଧାବିକୁ ଯାତ୍ରା 7-8 ଘଣ୍ଟା ଲାଗୁଥିବା ବେଳେ ଏବେ ଏହା 3 ଘଣ୍ଟା 15 ମିନିଟ୍କୁ ହ୍ରାସ ପାଇବ ବୋଲି ଡକ୍ଟର ଯାଦବ କହିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲକୁ ଦ୍ୱିତୀୟ ଦଳ ଭାବେ ଆର୍ଜେଣ୍ଟିନା ଉନ୍ନୀତ ହୋଇଛି। ଗତକାଲିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡକୁ ଆର୍ଜେଣ୍ଟିନା 2-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ରବିବାର ଦିନ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଗତ 2022 ସଂସ୍କରଣରେ ଆର୍ଜେଣ୍ଟିନା ଟାଇଟଲ ହାସଲ କରିଥିଲା। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଭାରତୀୟ ସମୟ ଅପରାହ୍ନ 5:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଗତ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ଭାରତ 6 ୱିକେଟ୍ରେ ପରାସ୍ତ କରିଥିଲା। ଏଥିସହ ଭାରତ ସିରିଜ୍ରେ 1-0ରେ ଆଗୁଆ ରହିଛି। ଆସନ୍ତା ରବିବାର ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ମେଘାଳୟ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ଗରମ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। 9:30ରେ ପହଣ୍ଡି ଏବଂ ଅପରାହ୍ନ 4

0: ଦେବର ଘଟଣା। ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି ଭାରତ ଓ ବେଲଜିୟମ। ସ୍ପେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଆସନ୍ତା ରବିବାର ଖେଳାଯିବ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିବେଦିତ କେତୋଟି ସୁମଧୁର ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ ନିର୍ମଳ ମିଶ୍ର ଏବଂ ଭିକାରୀଚରଣ ବଳଙ୍କ କଣ୍ଠରୁ। ଗୀତ ରଚନା ଦୀନକୃଷ୍ଣ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଭିକାରୀ ବଳ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କ୍ଷେତ୍ରପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରାର ସିଧା ପ୍ରସାରଣ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ତେବେ ଶ୍ରୋତାବନ୍ଧୁ, ଏହି

ପ୍ରତାପ ତ୍ରିପାଠୀ। ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ସେ ସ୍ୱୟଂ ଲୀଳାରେ ଆସୁଛନ୍ତି, ଆମ ବାଣୀରେ ସ୍ୱୟଂ ପ୍ରକାଶିତ ହୁଅନ୍ତୁ। ଆପଣଙ୍କ ମନକୁ, ହୃଦୟକୁ ପ୍ରସ୍ତୁତ କରିବା ପାଇଁ କିଛି ଭାବର କଥା, ଆକାଶବାଣୀର ପ୍ରତିବଦ୍ଧତା କଥା କହିବା ପରେ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁଥିବା କଥା ଆପଣଙ୍କୁ କହୁଛି। ଶ୍ରୀକ୍ଷେତ୍ରର ପାଣିପାଗ ଅତ୍ୟନ୍ତ ପ୍ରତିକୂଳ ଥିଲା ଆଜି ସକାଳୁ। ଆମେ ଜାଣନ୍ତୁ, ଆମେ ସକାଳ 5ଟାରେ ଆସି ଏଇ ପ୍ରଥମ କେନ୍ଦ୍ରରେ ବସିଛୁ। ଧାରା ବିବରଣୀ ପ୍ରସାରଣ ଆରମ୍ଭ ହେଉଛି 7:30। ଆମେ 2.5 ଘଣ୍ଟା ଆଗରୁ ଆସିକିରି ଏଠି ବସିଛୁ। ଦେଖନ୍ତୁ, ସେଇଥିରୁ ଆପଣ ଅନୁମାନ କରନ୍ତୁ ଯେ ଶ୍ରୀକ୍ଷେତ୍ରରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା, କି ପ୍ରକାର କଟକଣା। 2.5 ଘଣ୍ଟା ପୂର୍ବରୁ ଆମକୁ ଆସିବାକୁ ପଡ଼ିଲା କେନ୍ଦ୍ରକୁ। ଆଉ ଯେଉଁ ବ୍ୟବସ୍ଥା ଅଛି, 5ଟା ବେଳେ ଆମେ ବାହାରିକି ଆସିଲା ବେଳକୁ ଏତେ ଜୋର ବର୍ଷା, ମୂଷଳଧାରାରେ ବର୍ଷା ଏପର୍ଯ୍ୟନ୍ତ ଲାଗିଥିଲା। ଏବେ ମହାପ୍ରଭୁଙ୍କର ବିଜୟ ହେବାର ସମୟ ଯେତେବେଳେ ବଡ଼ଦାଣ୍ଡକୁ ଆସୁଛି, ଧୀରେ ଧୀରେ ମହାପ୍ରଭୁ ସ୍ୱୟଂ ପାଗକୁ ଟିକିଏ ଶୁଖିଲା କରିବାକୁ ବସିଛନ୍ତି। ବର୍ଷା ଟିକିଏ ଏବେ କମିଯାଇଛି ଏବଂ ଟିକେ ଟିକେ ଆକାଶ ଫର୍ଚ୍ଚା ହେଇ ଆସୁଛି। ସକାଳର ଯେଉଁ ମୂଷଳଧାରାର ବର୍ଷା ଏବେ ଶ୍ରୀକ୍ଷେତ୍ରରେ ତାହା ଆଉ ନାହିଁ। ଆଉ ନୀତି ନିର୍ଘଣ୍ଟ କଥା ମୁଁ ଆପଣଙ୍କୁ କହିବି। ନୀତି ନିର୍ଘଣ୍ଟ ବର୍ତ୍ତମାନ ମହାପ୍ରଭୁଙ୍କର ଶୃଙ୍ଗାର ବା ବେଶ ସେ ସମ୍ପୂର୍ଣ୍ଣ ହୋଇଛି, ତାପରେ ଖେଚୁଡ଼ି ଭୋଗ ହେବ। ନୀତିକାନ୍ତି ଯାହା ଧାର୍ଯ୍ୟ ହୋଇଥିଲା ସେ ପାଖାପାଖି 30 ମିନିଟ୍ ପୂର୍ବରୁ ଚାଲିଛି। ସବୁ ବର୍ଷ ଏମିତି ହୁଏ। ରଥ ପ୍ରତିଷ୍ଠା 9ଟା ବେଳେ ଅଛି, ଆମେ ଭାବୁଛୁ 8ଟା ବେଳକୁ ରଥ ପ୍ରତିଷ୍ଠା ହୋଇଯିବ। ତେଣୁ ଏସବୁ କଥା ଗୁଡ଼ାକ ଆପଣଙ୍କୁ କହିବାର କାରଣ ହେଲା ଶ୍ରୀକ୍ଷେତ୍ର ସମ୍ପର୍କରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି ସେ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବା। ଏବଂ 3ଟି ରଥ ଅପୂର୍ବ ମଣ୍ଡଣି ହୋଇ ସିଂହଦ୍ୱାର ସାମ୍ନାରେ ଦଣ୍ଡାୟମାନ ଅଛନ୍ତି ଏବଂ ସିଂହଦ୍ୱାରର ମୂଳରୁ ଚୂଳ ପର୍ଯ୍ୟନ୍ତ ପୁଷ୍ପ ମଣ୍ଡିତ ହୋଇ ଅପୂର୍ବ ଶୋଭା ସୃଷ୍ଟି କରୁଛି ଏବଂ ନୀଳଚକ୍ର ଉପରେ କଥିତ ପାବନ ମାନା ଉଡ୍ଡୀୟମାନ ହେଉଛନ୍ତି ଉତ୍ତର ଦିଗକୁ। ତେଣୁ ଏଇଭଳି ଭାବରେ ଯେଉଁ ସୁନ୍ଦର ଦୃଶ୍ୟ ଆମେ ଦେଖୁଛୁ, ନୀଳଚକ୍ର, ଜଗମୋହନ, ସିଂହଦ୍ୱାର ଏବଂ 3 ରଥ, ଏ ସମସ୍ତଙ୍କର ଅପୂର୍ବ ମଣ୍ଡନୀ, ଅପୂର୍ବ ଶୋଭା ସମ୍ଭାର ଦର୍ଶକମାନଙ୍କର, ଶ୍ରଦ୍ଧାଳୁମାନଙ୍କର ମନକୁ ପ୍ରଲୁବ୍ଧ କରୁଛି। ମହାପ୍ରଭୁଙ୍କୁ ଆଉ ଟିକିଏ ଆନନ୍ଦର ସହିତ, ଉତ୍ସାହର ସହିତ ଦେଖିବା ପାଇଁ ଅପେକ୍ଷାର ଯେଉଁ ତାଙ୍କର କଷ୍ଟ, ତାକୁ ଲାଘବ କରିଦେଉଛି ଏ ପ୍ରକାର ବ୍ୟବସ୍ଥା। ତାପରେ ମୁଁ ଆପଣଙ୍କୁ କହିବି ଯେ ଯାହା ନୀତି ନିର୍ଘଣ୍ଟ ମନ୍ଦିର ପ୍ରଶାସନ ତରଫରୁ ହେଇଛି, 9ଟାରେ ରଥ ପ୍ରତିଷ୍ଠା, ମୁଁ ଆପଣଙ୍କୁ କହିଲି ସେ 8ଟା ବେଳକୁ ଆରମ୍ଭ ହୋଇଯିବ, 9:30ରେ ପହଣ୍ଡି, 12:30 ପର୍ଯ୍ୟନ୍ତ ସେ ପହଣ୍ଡି ଚାଲିବ, ତାହା ମଧ୍ୟ ଆଗୁଆ ହୋଇଯିବାର ଯଥେଷ୍ଟ ସମ୍ଭାବନା ଅଛି। 2ଟାରୁ 3ଟା ଅଛି ଛେରା ପହଁରା, ତାପରେ 4ଟା ବେଳେ ରଥ ଟଣା। ସବୁ ବର୍ଷର ଅଭିଜ୍ଞତାକୁ ଆଧାର କରି ଏହା କୁହାଯାଇପାରିବ ଯେ ରଥ ଟଣା ଯେଉଁ 4ଟା ବେଳେ ଅଛି, ବୋଧ ହୁଏ ସେ ଘଣ୍ଟେ ଆଗରୁ ମଧ୍ୟ ରଥ ଟଣା ହୋଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆପଣ ଜାଣନ୍ତି ଆମ ରାଜ୍ୟର ରାଜ୍ୟପାଳ ଏବଂ ଭାରତର ମହାମହିମ ରାଷ୍ଟ୍ରପତି, ଏମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରାଯାଏ, ଅଭୂତପୂର୍ବ ବ୍ୟବସ୍ଥା ସୁରକ୍ଷାର ଏବଂ ପ୍ରଶାସନିକ ବ୍ୟବସ୍ଥା ଯେଉଁ କରାଯାଏ, ତାଠୁ 100 ଗୁଣ ଅଧିକ ବ୍ୟବସ୍ଥା କରାହୋଇଛି ଆଜି ଶ୍ରୀକ୍ଷେତ୍ରରେ। କାରଣ ଇଏ ରାଜ୍ୟପତି ନୁହନ୍ତି କି ରାଷ୍ଟ୍ରପତି ନୁହନ୍ତି, ଇଏ ହେଉଛି ବିଶ୍ୱପତି। ତେଣୁ ବିଶ୍ୱପତିଙ୍କ ପାଇଁ ଯେଉଁ ବ୍ୟବସ୍ଥା, ସେ ବ୍ୟବସ୍ଥା ଆମେ ପ୍ରତ୍ୟକ୍ଷ ଭାବରେ ତାକୁ ଅଙ୍ଗେ ନିଭାଉଛୁ। ଅସୀମ ବ୍ୟାପକ ବ୍ୟବସ୍ଥା, ପାଖାପାଖି 15,000 ପୁଲିସ, ସେ ଡିଜିଙ୍କ ଠାରୁ ଆରମ୍ଭ କରି ସିପାହୀଙ୍କ ପର୍ଯ୍ୟନ୍ତ 15,000 ପୁଲିସ ଉପସ୍ଥିତ ଅଛନ୍ତି ଆଜି ବଡ଼ଦାଣ୍ଡରେ ସବୁ ନିୟନ୍ତ୍ରଣ କରିବା ପାଇଁ। ତାପରେ 25ଟି ବିଭାଗ, ରାଜ୍ୟ ସରକାରଙ୍କର 25ଟି ବିଭାଗ ଏଠି କାର୍ଯ୍ୟ କରୁଛନ୍ତି, ତା ସହିତ କେନ୍ଦ୍ର ସରକାରଙ୍କର ବିଭାଗ ବି ଅଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ରେଲୱେ ଅଛି, କେନ୍ଦ୍ର ସରକାରଙ୍କ ବିଭାଗରେ ଆକାଶବାଣୀ, ଦୂରଦର୍ଶନ ଅଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ଦୂରସଞ୍ଚାର ବିଭାଗ ଅଛନ୍ତି। ଏଭଳି ବହୁ ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ନିଜ ନିଜ ଭିତରେ ସହଯୋଗ ଏବଂ ସମନ୍ୱୟ ରକ୍ଷା କରି ଏ ରଥଯାତ୍ରାକୁ କିଭଳି ଭାବରେ ନିର୍ବିଘ୍ନରେ ସମାପ୍ତ କରିବେ ସେଥିରେ ଚେଷ୍ଟିତ ଅଛନ୍ତି। ଆଉ ଆପଣ ଆଉ ଗୋଟେ କଥା ଜାଣିଥାନ୍ତୁ ଯେ ଏଇ ଯେଉଁ ନିଃଶୁଳ୍କ ସେବା ଯୋଗାଇବା ପାଇଁ, କାରଣ ଆପଣ ଜାଣନ୍ତି ରଥଯାତ୍ରା ଏଭଳି ଏକ ମହୋତ୍ସବ, ଏଇଠି ପ୍ରତ୍ୟେକ ନିଜ ନିଜର ଅଂଶଗ୍ରହଣ କରିବା ପାଇଁ ଚାହାନ୍ତି, କିଏ କିଭଳି ଭାବରେ ଟିକେ ସେବା ଯୋଗାଇଦେବ ଏବଂ ଏହି ପବିତ୍ର ମୁହୂର୍ତ୍ତରେ ଟିକେ ମହାପ୍ରଭୁଙ୍କର କୃପା ସାଉଁଟି ନେବ, ଟିକେ ପୁଣ୍ୟ ସଂଗ୍ରହ କରିନେବ, ସେହି ବିଚାରରେ ଆଜି 380 ଗୋଟି ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ଅଛନ୍ତି। କିଏ ଜଳସିଞ୍ଚନ କରୁଛନ୍ତି, କିଏ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି, କିଏ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ଶଙ୍ଖୁଡ଼ି ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ପଣା ବଣ୍ଟନ କରୁଛନ୍ତି, ବିଭିନ୍ନ କାର୍ଯ୍ୟ। ଏଠି ଏତେ କାର୍ଯ୍ୟ ଅଛି ଯେ ଏତେ କାର୍ଯ୍ୟ ବୋଧହୁଏ ସରକାର ନିଜେ କରିପାରିବେ ନାହିଁ। ସେଇଥିପାଇଁ ବିଭିନ୍ନ ଅଞ୍ଚଳରୁ, ଓଡ଼ିଶାର କୋଣ ଅନୁକୋଣରୁ, ବିଭିନ୍ନ ସହର ନଗରମାନଙ୍କରୁ 380ଟି ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କର ଏ ସେବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।

0: ତାପରେ ଆପଣଙ୍କୁ ଆଉ ଗୋଟିଏ କଥା କହିବି, ଏଇ ବର୍ଷ ରାଜ୍ୟ ସରକାରଙ୍କର ଗୋଟିଏ ଭଲ ଇଚ୍ଛା ହେଇଛି ଯେ ଆମ ରାଜ୍ୟରେ ଯେତିକି ପଦ୍ମ ପୁରସ୍କାର ପାଇଛନ୍ତି ଭାରତ ସରକାରଙ୍କ ତରଫରୁ, ପୁରସ୍କାର ତ ନୁହେଁ ସମ୍ମାନ ପାଇଛନ୍ତି, ନାଗରିକ ସମ୍ମାନ ବୋଲି ତାକୁ କୁହାଯାଏ, ଯେତେ ପଦ୍ମ ସମ୍ମାନ ପାଇଛନ୍ତି ସେ ସମସ୍ତଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି ଏଇ ରଥଯାତ୍ରା ଦର୍ଶନ କରିବା ପାଇଁ। ତେଣୁ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି ଏବଂ ସେଇଠି ସେମାନେ ବସିବେ, ରଥଯାତ୍ରା ଦେଖିବେ। ସେମାନେ ହେଉଛନ୍ତି ଆମ ରାଜ୍ୟର ଗୌରବ ଏବଂ ଗୌରବ କଳା ସାହିତ୍ୟ ସଂସ୍କୃତି ଲୋକକଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ଏ ସମସ୍ତ କ୍ଷେତ୍ରରୁ ଯେଉଁ ବିଶିଷ୍ଟ ବିଦ୍ୱାନମାନଙ୍କୁ ବିଶିଷ୍ଟ କଳାକାରମାନଙ୍କୁ କୃତବିଦମାନଙ୍କୁ ଯେଉଁମାନଙ୍କୁ ଭାରତ ସରକାର ତାଙ୍କ ଅବଦାନକୁ ସ୍ୱୀକାର କରି ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ସେ ମହାଶୟମାନେ ମଧ୍ୟ ଆଜି ଶ୍ରୀକ୍ଷେତ୍ରରେ ଉପବିଷ୍ଟ ହେବେ ଏବଂ ମହାପ୍ରଭୁଙ୍କର ଏ ଦିବ୍ୟଲୀଳା ଦର୍ଶନ କରିବାର ସୁଯୋଗ ତାଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ଆଉ ଯେଉଁ ଗୋଟେ କଥା କହିବାକୁ ଚାହିଁବି, ଆମର ଯେତେବେଳେ କାଲି ଆକାଶବାଣୀ ତରଫରୁ ଆପଣ ଜାଣନ୍ତି ଯେଉଁ ଆମର ଯାନ୍ତ୍ରିକ ବିଭାଗର ଯେଉଁ ସହଯୋଗୀମାନେ କର୍ମକର୍ତ୍ତାମାନେ ଯେଉଁମାନେ ଏଇସବୁ କାର୍ଯ୍ୟ କରନ୍ତି, ଯେଉଁ ମାଧ୍ୟମରେ ଆପଣଙ୍କ ପାଖରେ ଧାରା ବିବରଣୀ ପହଞ୍ଚୁଛି, ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ କାଲି ଦିନସାରା ସେମାନେ ଲାଗିକିରି ଯେଉଁ କଷ୍ଟ କରିକିରି ଆପଣଙ୍କ ପାଖରେ ଏଇ ବେତାର ମାଧ୍ୟମରେ ଏଇ ବାଣୀକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କଲେ, ସେଥିପାଇଁ ଏତେ କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା ଯେ ସେମାନେ କାଲି ମଧ୍ୟାହ୍ନ ଭୋଜନ କରିବାର ସୁବିଧା ମଧ୍ୟ ପାଇଲେ ନାହିଁ। ଆପଣ ଜାଣନ୍ତି ଯେ ଏଇଠି ଡିଜି ପୋଲିସଙ୍କ ଠାରୁ ଆରମ୍ଭ କରି ପୁରୀର ଏସ୍ପିଙ୍କ ପର୍ଯ୍ୟନ୍ତ ଏବଂ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସେବା ସହିତ ନୀତି ସହିତ ସମ୍ପୃକ୍ତ ଥିବା ସେବକମାନେ ମଧ୍ୟ ଏତେ କାର୍ଯ୍ୟ ଥାଏ ଯେ ଭୋକ ଶୋଷ ଆଉ ମନେ ପଡ଼େ ନାହିଁ, ଭୁଲି ହେଇଯାଏ ଭୋକ ଶୋଷ, ଏବଂ ଭୋକ ହେଉଥାଏ କିନ୍ତୁ ଏତେ କାର୍ଯ୍ୟ ଚାପ ଥାଏ ଯେ ସେ ଭୋକକୁ ଆଉ ମନରେ ସ୍ଥାନ ଦେଇ ହୁଏ ନାହିଁ ଏବଂ ସେ ଭୋକକୁ ଗୁରୁତ୍ୱ ନଦେଇ ଭୋକକୁ ଭୁଲି ଯିବାକୁ ପଡ଼େ। ଏଇଭଳି ଯେଉଁ କଷ୍ଟ, ଏଇ କଷ୍ଟଗୁଡ଼ିକ ଶ୍ରୀକ୍ଷେତ୍ର ଭିତରେ ଦିନେ ଦୁଇ ଦିନ ପାଇଁ ଏଇ ମହାପ୍ରଭୁଙ୍କର ସେବାରେ ବ୍ୟସ୍ତ ଥିବା ଯେଉଁ କର୍ମଚାରୀମାନେ ଯେଉଁମାନେ ଶ୍ରଦ୍ଧାଳୁମାନେ ଥାଆନ୍ତି ସେମାନଙ୍କୁ ଜଣାପଡ଼େ ନାହିଁ, କାରଣ ମହାପ୍ରଭୁଙ୍କର ବଡ଼ଦାଣ୍ଡକୁ ଆସିବାର ଯେଉଁ ପବିତ୍ର ପାବନ ମୁହୂର୍ତ୍ତ, ସେ ମୁହୂର୍ତ୍ତ ସମସ୍ତଙ୍କୁ ଏଭଳି ଭାବରେ ଉନ୍ମାଦିତ କରେ, ଏଭଳି ଭାବରେ ତାଙ୍କୁ ଗ୍ରାସିତ କରିକି ରଖେ ଯେ ସେଇ ଆନନ୍ଦ ବିଭୋର ଅବସ୍ଥାରେ ଅନ୍ୟ ବ୍ୟକ୍ତିଗତ ଦୁଃଖ କଷ୍ଟ କ୍ଲେଶ ଏସବୁ କିଛି ଅନୁଭବ ହୁଏ ନାହିଁ। ତେଣୁ ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କୁ ଏତିକି ସୂଚନା ଦେଲି ଏବଂ ରଥ ଚାରିପଟେ ସକାଳେ ଆମେ ଦେଖିଲୁ ଏଇ ରାଧାବଲ୍ଲଭ ମଠ ଉପରେ ଆମର ଯେଉଁ ପ୍ରଥମ କେନ୍ଦ୍ର ହେଇଛି, ଏଇ ପ୍ରଥମ କେନ୍ଦ୍ରରେ ଆମେ ଦେଖିଲୁ ବହୁ ଲୋକ ରଥର ଯେଉଁ ବ୍ୟାରିକେଡ୍ ହେଇଛି, ରଥରେ ଦୁଇଟି କଡ଼ନ ଥାଏ, ଗୋଟିଏ ହେଉଛି ଇନର କଡ଼ନ ବୋଲି କୁହାଯାଏ ଭିତର କଡ଼ନ, ଆଉ ଗୋଟେ ହେଉଛି ବାହାର କଡ଼ନ ଆଉଟର କଡ଼ନ। ଏ କଡ଼ନକୁ ଲାଗିକିରି ଯେଉଁ ବ୍ୟାରିକେଡ୍ କରାହେଇଛି ସେଇ ବ୍ୟାରିକେଡ୍ ପାଖରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଆସିକିରି ଜମା ହେଇଥିଲେ, ଯାହାଫଳରେ ଗମନାଗମନ ପାଇଁ ମଧ୍ୟ ଅସୁବିଧା ହେଉଥିଲା। ତାକୁ ନିଜେ ପୁରୀ ପୋଲିସ ଏସ୍ପି ପ୍ରତୀକ ସିଂ ସେ ନିଜେ ଆସିକିରି ସେ ଲୋକମାନଙ୍କୁ ଦୂରକୁ ଘୁଞ୍ଚେଇଲେ ଏବଂ ରାସ୍ତା ସଫା କଲେ, କାରଣ ମହାପ୍ରଭୁଙ୍କର ପହଣ୍ଡି ହେବା ସମୟ ହେଲା ବେଳକୁ ବହୁତ ଭିଡ଼ ହେଇଯିବ, ସେଇଥିପାଇଁ ଗମନାଗମନର ଅସୁବିଧା ହେବ, ଦଳାଚକଟା ହେବାର ମଧ୍ୟ ଆଶଙ୍କା ଅଛି। ତେଣୁ ସେ ସବୁ ଗୁଡ଼ିକ ବ୍ୟବସ୍ଥିତ କରିବା ପାଇଁ ତାଙ୍କର ଆରକ୍ଷୀ ବାହିନୀଙ୍କ ସହିତ ପୋଲିସ ଏସ୍ପି ମଧ୍ୟ ବ୍ୟକ୍ତିଗତ ଭାବରେ ତାକୁ ତଦାରଖ କରିକିରି ସେ ଲୋକମାନଙ୍କୁ ଦୂରକୁ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ। ଏବଂ ଆଉ ଗୋଟେ କଥା ଜାଣନ୍ତି, ପୋଲିସ ହାତରେ ଆମେ ଦେଖୁ ସବୁବେଳେ ଠେଙ୍ଗା ଥାଏ, ବାଡ଼ି ଥାଏ, କିନ୍ତୁ ଆଜି କୌଣସି ପୋଲିସଙ୍କ ହାତରେ ଠେଙ୍ଗା ବାଡ଼ି ନାହିଁ, ସେମାନେ ଗୋଟିଏ ଗୋଟିଏ ମୋଟା କାଗଜ ମୋଡ଼ା ଧରିଛନ୍ତି, ଯେଉଁ ମୋଡ଼ାଟି କେବଳ ଶବ୍ଦ କରେ କିନ୍ତୁ କାହା ଦେହରେ ବାଜିଲେ ତାହା ଆଘାତ ଦିଏ ନାହିଁ। ତେଣୁ ଗୋଟେ ପ୍ରତୀକ ଭାବରେ ଆମର ପ୍ରତୀକ ସିଂ ଏସ୍ପି ମହାଶୟ ମଧ୍ୟ ଗୋଟେ ମୋଟା କାଗଜର ମୋଡ଼ାକୁ ଧରିକିରି ସମସ୍ତଙ୍କୁ ହାତ ହଲେଇ ହଲେଇ ଦୂରକୁ ଯିବା ପାଇଁ ନିବେଦନ କରିବାର ଆମେ ମଧ୍ୟ ଦେଖିଲୁ। ତ ଏଇଭଳି ଭାବରେ ଯାହା ଶ୍ରୀକ୍ଷେତ୍ରର କଥା ମୋର ଦୃଷ୍ଟିପଥାରୁ ରହିଥିଲା, ମୁଁ ଯାହା ଦେଖିଥିଲି ଆପଣଙ୍କୁ ସେଇଟା ଅନୁଭବ କରି କହିଲି। ଆମର ଦୁଇ ଜଣ ଯେଉଁ ଅନ୍ୟ ଭାଷ୍ୟକାର ଅଛନ୍ତି, ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ଅଛନ୍ତି ଏବଂ ଡକ୍ଟର କଲ୍ୟାଣୀ ନନ୍ଦୀ ଅଛନ୍ତି, ସେମାନେ ମଧ୍ୟ ଦୁଇ ଦୁଇ ପଦ ଆପଣମାନଙ୍କୁ ତାଙ୍କର ବାଣୀ, ମହାପ୍ରଭୁଙ୍କର ବାଣୀ ସେବା ଏଇ ମାଧ୍ୟମରେ ଟିକେ ଶୁଣେଇବେ। ଏବଂ ତାପରେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବୁ, ସେଇଠି ଡକ୍ଟର ହରିହର କାନୁନଙ୍କ ମହାଶୟ ଅଛନ୍ତି, ପ୍ରତାପ ତ୍ରିପାଠୀ ମହାଶୟ ଅଛନ୍ତି, ସେହି ସ୍ଥାନରୁ ସେମାନଙ୍କର ଅନୁଭବ ସେ ଆପଣମାନଙ୍କ ନିକଟରେ କହିବେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ମାଇକ୍ରୋଫୋନ୍ ନିଅନ୍ତୁ ଏବଂ ମହାପ୍ରଭୁଙ୍କର ବାଣୀ ଶ୍ରୋତାମାନଙ୍କୁ ଶୁଣାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ଆପଣମାନେ ସିଧା ପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କର ଏଇ ଦିବ୍ୟ କଥା, ଦିବ୍ୟ ଗାଥାକୁ ଶ୍ରବଣ କରୁଛନ୍ତି ଏବଂ ମନେ ମନେ ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁଛନ୍ତି। ମହାପ୍ରଭୁ ବସିଛନ୍ତି ଏ ପର୍ଯ୍ୟନ୍ତ ଅଣସର ଗୃହରେ, ଅଣସର ଗୃହରୁ ବାହାରି ନାହାନ୍ତି। ମହାପ୍ରଭୁ ଆସିବେ, ବଡ଼ଦାଣ୍ଡକୁ ଧନ୍ୟ।

0: କରିବେ ଭକ୍ତ ମାନେ ଚାହିଁକିରି ବସିଛନ୍ତି। ଯେତେବେଳେ ଆଜି ମୁଁ ଘରୁ ଆସୁଥିଲି ଦେଖୁଥିଲି ବହୁ ସଂଖ୍ୟାରେ ଲୋକ ଗୋଟିଏ ଗୋଟିଏ ଜରି ଘୋଡ଼ି ହେଇକିରି ଆସୁଛନ୍ତି। ଅବିଶ୍ରାନ୍ତ ଭାବରେ ବର୍ଷା ଝରୁଛି ଆକାଶରୁ, କିନ୍ତୁ ସେମାନେ ତାକୁ ସାମାନ୍ୟତମ ଖାତିରି ନ କରି ମୋ ମୁଣ୍ଡରେ ଗୋଟିଏ ଗୋଟିଏ ଜରି ପକାଇ ସେମାନେ ବଡ଼ଦାଣ୍ଡ ଅଭିମୁଖେ ଯାତ୍ରା କରୁଛନ୍ତି। ମନରେ ଟିକିଏ ମାତ୍ର ଗ୍ଲାନି ନାହିଁ ଯେ ଆମେ କେଉଁଠିକି ଆସିଲୁ, କେଉଁଠି କେମିତି ପ୍ରଭୁଙ୍କୁ ଦର୍ଶନ କରିବୁ, କେଉଁଠି ରହିବୁ, କେଉଁଠି ଖାଇବୁ, କେଉଁଠି ଶୌଚ ହେବୁ, ଏ ସବୁ ଚିନ୍ତା ସତେକି ସେ ପ୍ରଭୁଙ୍କ ଉପରେ ଛାଡ଼ିଦେଇ ସେମାନେ ସମସ୍ତେ ଆଜି ଶୃଙ୍ଖଳ ରହିତ ହେଇଯାଇଛନ୍ତି। ଯାହା କିଛି ସମୟ ପୂର୍ବରୁ ଆପଣ ଶୁଣୁଥିଲେ, ସବୁ ବନ୍ଧନ ମୁଁ କାଟିଦେଲି ପ୍ରଭୁ, ଆପଣଙ୍କ ବନ୍ଧନରେ ଆମକୁ ରଖନ୍ତୁ। ତେଣୁ ଆଜି ମହାପ୍ରଭୁଙ୍କ ବନ୍ଧନରେ ଆମେମାନେ ସମସ୍ତେ ଅଛେ, କାରଣ ଆଜି ସମସ୍ତେ ସାଂସାରିକ ବନ୍ଧନକୁ କାଟିକିରି ପ୍ରଭୁଙ୍କ ପାଖକୁ ଛୁଟି ଆସିଛନ୍ତି।
1: ଏବଂ ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନରେ ରଖ।
0: ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଅତି ସୁନ୍ଦର ଏ ପଦଟି ସମସ୍ତଙ୍କୁ ବିମୋହିତ କରେ। ତେଣୁ ଆଜି ତୁମରି ବନ୍ଧନରେ ଆମେ ପଡ଼ିଛୁ ପ୍ରଭୁ, ତେଣୁ ତୁମେ କିଭଳି ଭାବରେ ରଖିବ ସେ ତୁମ ଉପରେ ନିର୍ଭର କରେ। ଯିଏ ଏ ସଂସାରକୁ ସୃଷ୍ଟି କରିଛି, ଯିଏ ଏ ସଂସାରକୁ ପାଳନ କରୁଛନ୍ତି, ଯିଏ ଏ ସଂସାରର ଯେତେବେଳେ ପ୍ରଳୟ ହେବ ନିଜ ଦେହରେ ତାକୁ ଲୀନ କରୁଛନ୍ତି, ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀଜଗନ୍ନାଥ ମହାପ୍ରଭୁ ଆଜି ବଡ଼ଦାଣ୍ଡକୁ ଛୁଟି ଆସିବେ ଏବଂ ଭକ୍ତମାନଙ୍କ ସହିତ ଆଖିକୁ ଆଖି ମିଶିବ। ଭକ୍ତମାନଙ୍କର ଅନେକ ଦିନର ଯେଉଁ ଦୁଃଖ ଯନ୍ତ୍ରଣା ସବୁ ପାର୍ଶ୍ୱର ହେଇଯିବ, ସବୁ ଖଣ୍ଡିତ ହେବ। ତେଣୁ ଆଜି ସମସ୍ତେ ସେଇ ଆଶା ପୋଷଣ କରି ଆସିଛନ୍ତି ମହାପ୍ରଭୁଙ୍କ ନିକଟକୁ, ବଡ଼ ଦାଣ୍ଡକୁ, ବଡ଼ ଠାକୁରଙ୍କ ପାଖକୁ ଆସିଛନ୍ତି। ଦେଖିବେ ବଡ଼ ଦେଉଳ, ଦେଖିବେ ବଡ଼ ଦାଣ୍ଡ, ଦେଖିବେ ତାଙ୍କର ବଡ଼ ଯାତ୍ରା। ତେଣୁ ଆଜି ସେଇ ବଡ଼ ଆଶା ନେଇକରି ସେମାନେ ଆସିଛନ୍ତି ଏବଂ ତାଙ୍କର ଆଶା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ସାଡ଼େ ମଧ୍ୟ ତରତର ହେଲେଣି। ଯାହା ସାନ୍ତନୁ ବାବୁ କିଛି ସମୟ ପୂର୍ବରୁ କହୁଥିଲେ, ଆମେ ମନୁଷ୍ୟମାନେ ଯେଉଁମାନେ ଏଇ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଧି ବ୍ୟବସ୍ଥାପକ ଭାବରେ ଅଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସେ ଯେଉଁ ନୀତି ନିର୍ଘଣ୍ଟ କରିଛନ୍ତି, ସେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁ ଆଜି ତାଙ୍କ କାମ ସାରିଦେଇଛନ୍ତି। କାରଣ ଗତକାଲି ଉଭା ଯାତ୍ରା ପଡ଼ିଗଲା, ପୂର୍ବ ଦିନ ନବଯୌବନ ପଡ଼ିଥିଲା, ଗତକାଲି ଉଭା ଯାତ୍ରା ଥିଲା, ଉଭା ଯାତ୍ରାରେ ସେଭଳି ଦର୍ଶନ ହେଇନାହିଁ। ତେଣୁ କାହିଁକିନା ନୀତିକୁ ଶୃଙ୍ଖଳିତ କରିବା ପାଇଁ ବାହୁଟ କଣ୍ଟ ସରିଛନ୍ତି ମହାପ୍ରଭୁଙ୍କର, ସେନାପଟା ଲାଗି ସରିଛନ୍ତି ଏବଂ ଆଜି ସକାଳୁ ଆମ ପାଖରେ ଯେଉଁ କ'ଣ ନୀତି ଭିତରେ ଚାଲିଛି ତାର ଯେଉଁ ସୂଚକ ରହିଛି ସେଥିରେ ସେ ସୂଚନାରୁ ଜଣାପଡ଼ୁଛି ମହାପ୍ରଭୁଙ୍କର ବେଶ ବିଶେଷ ହେଇଗଲାଣି। ଅର୍ଥାତ୍ ମହାପ୍ରଭୁଙ୍କର ଆଜି ମଙ୍ଗଳ ଆଳତୀ ସରିଛି, ମୈଲମ ସରିଛି, ତଡ଼ପ ଲାଗି ସରିଛି ଏବଂ ରୋଷ ହୋମ ମଧ୍ୟ ସରିଛି। ମହାପ୍ରଭୁ ବାହାରକୁ ଆସିବେ 9 ଦିନ ପାଇଁ, ବଡ଼ ଦେଉଳ ଖାଲି ପଡ଼ିବ, ନବଦିନାତ୍ମିକା ଯାତ୍ରା। ତେଣୁ ଏଇ ଯାତ୍ରାରେ ମହାପ୍ରଭୁ ବାହାରିବେ, ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ଟିକିଏ ଗଣ୍ଡେ ଖାଇଦିଏ, କାହିଁକିନା ମୁଁ ଭକ୍ତମାନଙ୍କ ସହିତ ମିଶିଗଲେ ଆଉ ଖାଇପାରିବିନି। ଯେମିତି ଆମେ ଆପଣ ଶାନ୍ତନୁ ବାବୁ କହୁଥିଲେ ୟା ପୂର୍ବରୁ, ଗତକାଲି ଯେତେବେଳେ ଆମର ଇଞ୍ଜିନିୟର ବନ୍ଧୁମାନେ ଏହି ଧାରା ବିବରଣୀକୁ ପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ଭୁଲି ଯାଇଥିଲେ ଖାଇବା ପିଇବା। ତେଣୁ ମହାପ୍ରଭୁଙ୍କ କାମରେ ଲାଗିଗଲେ ଯେମିତି ଆମେ ଖାଇବା ପିଇବା ଭୁଲି ଯାଉ, ସେହିଭଳି ମହାପ୍ରଭୁ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଲେ ସେ ବି ଖାଇବା ପିଇବା ଭୁଲି ଯାଆନ୍ତି। ଏ ଯେଉଁ 60 ପାଉଟି ଭୋଗ ହେଉଛି, ଆଉ କ'ଣ 60 ପାଉଟି ଭୋଗ ରଥରେ ଥାଇକିରି ମହାପ୍ରଭୁ ଖାଇବେ? ସେଥିପାଇଁ ତାଙ୍କୁ ମନେ ପକାଇଛନ୍ତି ମହାଲକ୍ଷ୍ମୀ ଠାକୁରାଣୀ, ଆରେ ମୁଁ ରୋଷେଇ କରିଛି, ତେଣୁ ଆଜି ଯାହା ମୁଁ ରୋଷେଇ କରିଛି ସେଇ ରୋଷେଇରୁ ତୁମେ ଟିକେ ଖାଇକିରି ଯାଅ। ସେଥିପାଇଁ ମହାଲକ୍ଷ୍ମୀ ଠାକୁରାଣୀ ସକାଳୁ ସକାଳୁ ରୋଷ ହୋମ ହେଇଗଲା ପରେ ନିଜେ ଯାଇ ରୋଷଶାଳାରେ ପହଞ୍ଚି ଆଜି ଖେଚେଡ଼ି ଅନ୍ନ କରିଛନ୍ତି, ଦିବ୍ୟ ଖେଚେଡ଼ି ଅନ୍ନ। ଯେଉଁ ଦିବ୍ୟ ଖେଚେଡ଼ି ଅନ୍ନ ବାସ୍ତବିକ ଏକ ସ୍ୱତନ୍ତ୍ର ସ୍ୱାଦର ଆଜି ମହାପ୍ରଭୁ ଖାଇବେ, କାହିଁକି ମହାଲକ୍ଷ୍ମୀ ଠାକୁରାଣୀ ମନ ଦେଇକରି ଆଜି ରାନ୍ଧିଛନ୍ତି। ଶାସ୍ତ୍ରରେ କୁହାଯାଇଛି, ଜଦନ୍ନଂ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ। ଯେଉଁ ଅନ୍ନକୁ ସ୍ୱୟଂ ମହାଲକ୍ଷ୍ମୀ ପାଚନ କରୁଛନ୍ତି ଏବଂ ଖାଉଛନ୍ତି କିଏ? ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପରମ କାଉଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ।

ଜୟ ଜଗନ୍ନାଥ। ଅଖିଳ ବ୍ରହ୍ମାଣ୍ଡର ନାଥ, କୋଟି କୈବଲ୍ୟ ନାଥ, ମହାପ୍ରଭୁ ଶ୍ରୀ କାଳିଆ ସାନ୍ତଙ୍କର ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଆକାଶବାଣୀ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି। ଏ ଅଧମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶିବଶ୍ଚ ଖଣ୍ଡଶାଳ ମନ୍ଦିର, ଯାହା ବର୍ତ୍ତମାନ ଅତ୍ୟନ୍ତ ସୁନ୍ଦର ଭାବରେ ପୁଷ୍ପ ବିମଣ୍ଡିତ ହୋଇଅଛନ୍ତି ଏବଂ ହସୁଛନ୍ତି ମା ତୋରଣ ଲକ୍ଷ୍ମୀ। କିନ୍ତୁ ଶ୍ରୀକ୍ଷେତ୍ରରେ ଆଜି ଯେଉଁ ବର୍ଷାର ଯେଉଁ ଅବିରତ ଧାରା ଚାଲିଛି, ସତେ ଯେପରି ମନେ ହେଉଛି ଇଏ ମହାପ୍ରଭୁ କାଳିଆ ସାନ୍ତଙ୍କର କରୁଣାର ବାରିଧାରା। ସେଇ ବାରିଧାରା ପ୍ରାପ୍ତ କରି ଆଜି ଶ୍ରଦ୍ଧାଳୁ ଭକ୍ତ କୌଣସି ବର୍ଷାକୁ ମଧ୍ୟ ଭୃକ୍ଷେପ ନ କରି ଆଜି ବଡ଼ଦାଣ୍ଡର ସେ ସିଂହଦ୍ୱାର ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ ଅତ୍ୟନ୍ତ ସୁନ୍ଦର ଭାବରେ ଯେମିତି ମନ୍ଦିରକୁ ସଜାଯାଇଛି, ସିଂହଦ୍ୱାରର ସେଇ ପ୍ରାଙ୍ଗଣ ଯୋଉ ଦାଣ୍ଡ ତାହା ମଧ୍ୟ ଚିତ୍ରିତ କରାଯାଇଛି ବିଭିନ୍ନ କଳାର। ସେ ନିପୁଣ ଷୋଳ କଳାର ଠାକୁରଙ୍କୁ ସେ କଳାକୁ ପ୍ରଦର୍ଶିତ କରିବା ପାଇଁ ଅତ୍ୟନ୍ତ ସମର୍ପିତ ଭାବନାରେ ପ୍ରଭୁଙ୍କ ନିମନ୍ତେ ଯୋଉ ଦାଣ୍ଡରେ ଯୋଉଠି ରଥ ରହିଛି ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ଏବଂ ରଥ ଯୋଉଠି ଗଡ଼ିଯିବ ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ନାନା ରଙ୍ଗରେ। ଆଉ ଆମେ ଦେଖିପାରୁଛୁ ଅତ୍ୟନ୍ତ ଆନନ୍ଦର ସହିତ ଅନେକ ଶ୍ରଦ୍ଧାଳୁ ଆସି ପହଞ୍ଚି ଯାଇଛନ୍ତି ଏ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ। କିଏ ଛାତ ଉପରେ ବସିଛନ୍ତି, କିଏ ସେ ବସିଛନ୍ତି ବିଭିନ୍ନ ପ୍ରକାରର ଯୋଉ କୋଉଠି ଟିକିଏ ମାତ୍ର ଜାଗା ପାଇଛନ୍ତି, ଆଉ ଆହୁରି ମଧ୍ୟ ଶ୍ରଦ୍ଧାଳୁମାନେ କିଏ ନିଜକୁ ହନୁମାନ ବେଶରେ ସୁସଜ୍ଜିତ କରିଦେଇଛନ୍ତି, ପ୍ରଭୁଙ୍କୁ ସମର୍ପିତ କରିଛନ୍ତି, ତାଙ୍କର ନୃତ୍ୟ ନବଦା ଭକ୍ତିର ସ୍ୱରୂପରେ ପ୍ରଭୁଙ୍କୁ ଅର୍ପଣ କରୁଛନ୍ତି। କାରଣ ପ୍ରଭୁ ହେଉଛନ୍ତି ଭକ୍ତପ୍ରିୟ ଠାକୁର, ସେଇଥିପାଇଁ ସାରା ବିଶ୍ୱରେ ଏକମାତ୍ର ଠାକୁର ଯିଏ ନିଜେ ଆସନ୍ତି ଶ୍ରୀମନ୍ଦିରରୁ ଭକ୍ତ ନିମନ୍ତେ ଆସନ୍ତି, ଯାହାକୁ କୋଟି ବ୍ରହ୍ମା ଯାହାକୁ ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସ୍ନାନ କୁଣ୍ଡି ଚାଏ ବେନି ସ୍ୱୟଂ ଲୀଳାଜାର, ପତିତ ଜନଙ୍କ ପାଇଁ ପ୍ରାସାଦୁ ବାହାର। ପତିତାଙ୍କର ହିତରେ ଇଏ ହେଉଛି ଭକ୍ତ ସହିତ ଭଗବାନଙ୍କର ମିଳନର ଯାତ୍ରା, ଇଏ ଯୋଉ ଭାବର ଯାତ୍ରା, ସେ ଭାବ ଡରିରେ ବାନ୍ଧି ହୋଇ ମହାପ୍ରଭୁ କାଳିଆ ସାନ୍ତ।

0: ସମସ୍ତେ ରତ୍ନ ସିଂହାସନରୁ ବାଇଶି ପାହାଚ ଡେଇଁ ଡେଇଁ ଆସିବେ ରଥାରୂଢ଼ ହେବେ। ଅପେକ୍ଷା କରିଛନ୍ତି ତିନି ଗୋଟି ରଥ ଯାହା ମଧ୍ୟ ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପରେ। ଆଉ ଖରିକା ନିଯୋଗର ଯୋଉ ବ୍ୟକ୍ତିମାନେ ସେବାୟତ ମାନେ ଆମେ ଦେଖିପାରୁଛୁ ରଥ ଚାରିପଟେ ପୁଷ୍ପ ଯୋଉ ସଜା ଯାଇଛି ତାହାର କୌଣସି ଅଂଶ ଯେପରି ପଡିଛି ତାକୁ ଓଳେଇ ଦଉଛନ୍ତି, ପରିଷ୍କାର କରୁଛନ୍ତି। ଆମେ ମଧ୍ୟ ଶ୍ରୋତାବନ୍ଧୁ ଦେଖିପାରୁଛୁ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯାହା ଚାହାଣୀ ମଣ୍ଡପ ନିକଟରେ ବର୍ତ୍ତମାନ ଅନୁଷ୍ଠିତ ହଉଛି। ତିନି ଜଣ ଯାହାକି ମନ୍ଦିର ପୁରୋହିତ ସହିତ ଏକୋଇଶ ଜଣ ଶ୍ରୋତୀୟ ବ୍ରାହ୍ମଣ ସେଇ ରଥ ପ୍ରତିଷ୍ଠା ନିମନ୍ତେ ଯୋଉ ଯଜ୍ଞ ହୋମ କାର୍ଯ୍ୟ କରାଯାଏ ତାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ କରୁଛନ୍ତି। ଆଉ ଘଣ୍ଟୁଆ ମାନେ ମଧ୍ୟ ପ୍ରସ୍ତୁତ ହେଇଗଲେଣି ଗୋଟେ ସୁନ୍ଦର ବେଶ ପାଟିରେ, ମଠା ବା ଯାହାକି ହଳଦୀ ରଙ୍ଗର ଗାମୁଛା ସହିତ ଯୋଉ ଗୋଟିଏ ସୁନ୍ଦର ପିତ ବସ୍ତ୍ର ଧାରଣ କରିଛନ୍ତି ତାକୁ ମଧ୍ୟ ଘଣ୍ଟୁଆ ମାନେ ପ୍ରସ୍ତୁତ ହେଇଗଲେଣି। କେତେବେଳେ ସିଂହଦ୍ୱାର ଦେଇ ଖୋଲାଯିବ ସିଂହଦ୍ୱାର ଏବଂ ଡାକରା ଆସିବ, ଆସରେ ଆସ, ମୁଁ ବର୍ତ୍ତମାନ ପ୍ରସ୍ତୁତ ହେଇଗଲି, ଖେଚୁଡ଼ି ଖାଇ ପ୍ରସ୍ତୁତ ହେଇଗଲି, ଆଉ ବିଳମ୍ବ କରିବିନି, ମୋ ଭକ୍ତ ଅପେକ୍ଷା କରିଛନ୍ତି ବଡ଼ଦାଣ୍ଡରେ। ସେ ବର୍ଷାର ଯୋଉ ମୁହୂର୍ତ୍ତ ତାକୁ ମଧ୍ୟ ସେମାନେ ଅବଲୋକନ କରୁଛନ୍ତି। ସତେ ଯେପରି ଇନ୍ଦ୍ର ବର୍ଷା ଯୋଉ ଧାରା, ଏ ବର୍ଷା ନୁହେଁ ପୁଷ୍ପବୃଷ୍ଟି କରୁଛନ୍ତି, କାରଣ ଇନ୍ଦ୍ର ହେଉଛନ୍ତି ଜଗନ୍ନାଥଙ୍କର ଶାଳକ, ସେଥିପାଇଁ ସିଏ ମଧ୍ୟ ପଥ ପରିଷ୍କାର କରିଦେଉଛନ୍ତି। ରଥ ପଥ ଏବଂ ଦେଉଳ ଭକ୍ତ ସମସ୍ତ ଅପେକ୍ଷା କରିଛନ୍ତି। ସେ ଅପେକ୍ଷା ଭିତରେ ମୁଁ ନେଇଯାଉଛି ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମର ଶ୍ରୀମନ୍ଦିର ପ୍ରଶାସନ ବା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ରହିଥିବା ଦ୍ୱିତୀୟ ବୁଥ୍ ଯାହା କରାଯାଇଛି ଆକାଶବାଣୀ ତରଫରୁ। ସେ ଆକାଶବାଣୀର ଦ୍ୱିତୀୟ ବୁଥ୍ କେନ୍ଦ୍ରର ଡକ୍ଟର ହରିହର କାନୁନଙ୍କ ମହୋଦୟଙ୍କୁ ପାଖ ନିକଟକୁ ତାଙ୍କଠାରୁ ଶୁଣିବା ସେପଟେ କିପରି ଭାବରେ ପ୍ରସ୍ତୁତ ଚାଲିଛି ବଡ଼ଦାଣ୍ଡର ଦୃଶ୍ୟ କଣ ତାହା ଆମେ ଅବଲୋକନ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଧନ୍ୟବାଦ କଲ୍ୟାଣୀ, ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ ଆଜିର ଏହି ପରମ ପାବନ ଶ୍ରୀକ୍ଷେତ୍ରର ଏହି ପବିତ୍ର ଘୋଷଯାତ୍ରାର ମୁହୂର୍ତ୍ତକୁ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି, ପୁଷ୍ୟା ନକ୍ଷତ୍ର ସଂଯୁକ୍ତ ହେଇ ଆଜି ସମଗ୍ର ବିଶ୍ୱବାସୀଙ୍କୁ ଆଜି ପୁଲକିତ କରୁଛି, ଆକର୍ଷିତ କରୁଛି। ସମଗ୍ର ବିଶ୍ୱ ସତେ ଯେମିତି ଏହି ପୁରୀ ଶ୍ରୀକ୍ଷେତ୍ର ଭିତରେ ଠୁଳିଭୂତ ହେଇଛି, ରୁଣ୍ଡିଭୂତ ହେଇଛି। ଆଜି ବଡ଼ଦାଣ୍ଡ ସୁସଜ୍ଜିତ ତିନି ରଥ ବିଜେ ଖଳାରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହେଇଛନ୍ତି। ଆଜି ସତେ ଯେମିତି ରଥପଥ ଏକାକାର ହେଇଯାଇଛି। ଆମେ ବର୍ତ୍ତମାନ ଦ୍ୱିତୀୟ କେନ୍ଦ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିଛୁ, ଆମକୁ ଦୃଷ୍ଟି ଗୋଚର ହେଉଛି ଯେ ପ୍ରଭୁ ଯୋଉ ବୃଷ୍ଟି କରାଉଥିଲେ ଇନ୍ଦ୍ରଦେବ ତାଙ୍କୁ କହି, ଯୋଉ ମୂଷଳଧାରାରେ ବୃଷ୍ଟି ହେଉଥିଲା ଯାହା ଆମର ଏକ ନମ୍ବର ବୁଥରୁ କହୁଥିଲେ ଶାନ୍ତନୁ ବାବୁ, ତାହା ହିଁ ସତ୍ୟ। କାରଣ ଭଗବାନଙ୍କର ଇଏ ଗୋଟେ ପରୀକ୍ଷା, କାରଣ ସିଏ ପରା ଏ ମର୍ତ୍ୟ ବୈକୁଣ୍ଠର ଜୀବନ୍ତ ଠାକୁର, କଥାକୁହା ଠାକୁର, ସେ ପରା କଥା କହନ୍ତି। ଯଦି ଆମେ ଭାବ ଡୋରିରେ ଆମେ ତାଙ୍କୁ ଯଦି ସେହି ଭାବରେ ତାଙ୍କୁ ଆମେ ଅନୁଭବ କରିବା, ବିଶ୍ୱାସ କରିବା, ଜାଣିପାରିବା ଯେ ଠାକୁର କଳିଯୁଗରେ କେତେ ମହାନ।
2: ଶୁଣୁଥିଲି ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ। ଏହି ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀର ସିଧା ପ୍ରସାରଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ହିନ୍ଦୀରେ ସମ୍ବାଦ ପରେ ପରେ। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: बारिश के पानी की एक एक बूंद को हमें बचाना है, तो मेरा खास आग्रह है वर्षा का बूंद बूंद पानी हम मिलकर के बचाएं।
4: जल है तो हम है, आइए घरों ऑफिसों में रेन वाटर हार्वेस्टिंग तकनीक अपनाएं, रिचार्ज पिट और शाफ्ट बनवाएं, अनुपयोगी बोरवेलों को ठीक करें, जलाशयों से गाद निकालें, अधिक से अधिक पेड़ लगाएं। इस बारिश आइए जुड़े कैच द रेन।

ଭୁବନେଶ୍ୱରୀ, ଏଇ ଯୋଉ ତିନି ଗୋଟି ପ୍ରତିମା ଆଜି ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ସମସ୍ତେ ତିନି ରଥକୁ ଆସିବେ। ଆପଣମାନେ ଜାଣନ୍ତି ଏ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି। ଶ୍ରୀ ବଳଭଦ୍ରଙ୍କ ରଥରେ ସ୍ୱୟଂ ଶ୍ରୀ ବଳଭଦ୍ର ଭଗବାନ ବିଜେ କରିବେ ତାଳଧ୍ୱଜ ରଥରେ, ଏବଂ ତାଙ୍କ ସହିତ ରହିବେ ରାମ ଏବଂ କୃଷ୍ଣ। ସେ ତିନି ମୂର୍ତ୍ତି ରହିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ।

ବିଜେ ପ୍ରତିମା ଶ୍ରୀ ମଦନ ମୋହନ ସେ ଦୁଇ ପ୍ରତିମା ରହିବେ, 3-2-5 ପ୍ରତିମା, ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ଦର୍ପଦଳନ ରଥ, ସେ ଦର୍ପଦଳନ ରଥରେ ପରମ କଲ୍ୟାଣମୟୀ ମା ସୁଭଦ୍ରା ରହିବେ ଏବଂ ତାଙ୍କ ସହିତ ରହିବେ ଶ୍ରୀ ସୁଦର୍ଶନ ଭଗବାନ। ତେଣୁ ସେ ଦୁଇ ମୂର୍ତ୍ତି ଏଇଭଳି 3-2-5-2-7 ମୂର୍ତ୍ତି ରହିବେ, ଏବଂ ଉପର ଉର୍ଦ୍ଧ ଭାଗରେ ଆଉ 3ଟି ମୂର୍ତ୍ତି ରହିବେ। ଅର୍ଥାତ୍ ଶ୍ରୀ ବଳଭଦ୍ରଙ୍କ ରଥରେ ରହିବେ ଉର୍ଦ୍ଧ ଭାଗରେ ଶ୍ରୀ ନୃସିଂହ, ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥରେ ରହିବେ ଉର୍ଦ୍ଧ ଭାଗରେ ଶ୍ରୀ ହନୁମାନ, ଏବଂ ଦେବୀ ସୁଭଦ୍ରାଙ୍କର ରଥର ଉର୍ଦ୍ଧ ଭାଗରେ ବିରାଜମାନ କରିବେ ଦେବୀ ଭୁବନେଶ୍ୱରୀ। ଏଇ ଯେଉଁ 3 ପ୍ରତିମା ପ୍ରତିଷ୍ଠା ଲାଭ କରିଛନ୍ତି ସେ ମଧ୍ୟ ରଥକୁ ଆସିବ ଏବଂ ରଥରେ ମଧ୍ୟ ସେମାନେ ରହିବେ। ତେଣୁ ଏ 7 ମୂର୍ତ୍ତି, ଏ 3 ମୂର୍ତ୍ତି, ଏ ମିଶିଲେ ସମୁଦାୟ 10 ମୂର୍ତ୍ତି। ତେଣୁ ଏଇ ଯେଉଁ ଯାତ୍ରାଟି ହେଉଛି, ଏ ଯାତ୍ରା ହେଉଛି ଦଶାବତାର ଯାତ୍ରା। ଏହାର କାରଣ ହେଉଛି ଏଥିରେ ମଧ୍ୟ 10 ଦେବତା ବିରାଜମାନ କରିବେ। ଶ୍ରୀ ବଳଭଦ୍ରଙ୍କ ରଥରେ 4 ଦେବତା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ 3 ଦେବତା, ଏବଂ 4-3-7, ଏବଂ ଦେବୀ ସୁଭଦ୍ରାଙ୍କ ରଥରେ 3 ଦେବତା। ଏଇଭଳି ଭାବରେ ଦଶାବତାର ମୂର୍ତ୍ତି, ତେଣୁ ଏ ଯାତ୍ରାଟି ହେଉଛି ଦଶାବତାର ଯାତ୍ରା। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ବାହାରୁଛନ୍ତି ବା ତାଙ୍କର ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି, ସେତେବେଳେ ପ୍ରଭୁ ଦଶାବତାର ରୂପରେ ପ୍ରକଟିତ ହେଉଛନ୍ତି। ଏଥିପୂର୍ବରୁ ମହାପ୍ରଭୁ ଯେଉଁ ଅଣସର ପିଣ୍ଡିରେ ଏବେ ବି ବିରାଜମାନ କରୁଛନ୍ତି, ସେ ଅଣସର ପିଣ୍ଡିରେ 10 ମୂର୍ତ୍ତି ମଧ୍ୟ ପୂଜା ପାଉଥିଲେ। ଯେତେବେଳେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଅଣସର ଘରେ ଉପାସିତ ହେଉଥିଲେ, ପୂଜିତ ହେଉଥିଲେ, ସେ ଅଦୃଶ୍ୟରେ ଥିଲେ, କେହି ତାଙ୍କୁ ଦର୍ଶନ କରିପାରୁନଥିଲେ, ସେତେବେଳେ ମହାପ୍ରଭୁ ଦଶାବତାର ରୂପରେ ମଧ୍ୟ ପ୍ରକଟିତ ହୋଇକରି ପୂଜା ପାଉଥିଲେ। କିଭଳି ଭାବରେ ନା, ଯେତେବେଳେ ଅଣସର ଘରକୁ ତାଟି ଦ୍ୱାରା ଆଚ୍ଛାଦିତ କରାଯାଏ, ସେ ଆଚ୍ଛାଦିତ କରାଗଲା ପରେ ତାଟି ଦେହରେ 3 ପଟି ଦିଅଁ ରହନ୍ତି। ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଶ୍ରୀ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ, ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଦେବୀ ଭୁବନେଶ୍ୱରୀ। ଇଏ 3 ପଟି ଦିଅଁ, ଏବଂ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଯେଉଁ ଖଟଟି ପଡ଼ିଥାଏ ସେ ଖଟ ଉପରେ ବଳଭଦ୍ରଙ୍କ ବାଡ଼ରେ ରହିବେ ଶ୍ରୀ ନୃସିଂହ ଏବଂ ରାମ ଏବଂ କୃଷ୍ଣ। ତେଣୁ ଇଏ 3 ମୂର୍ତ୍ତି ସେଠି ରହନ୍ତି। ସେଠି ଯେଉଁ ନୃସିଂହ ରହୁଛନ୍ତି ବଳଭଦ୍ରଙ୍କ ବାଡ଼ରେ, ଆଜି ଦେଖିବେ ଶ୍ରୀ ବଳଭଦ୍ରଙ୍କର ରଥ ଉପରେ ମଧ୍ୟ ଶ୍ରୀ ନୃସିଂହଙ୍କର ପ୍ରତିମୂର୍ତ୍ତି ଆଜି ବିରାଜିତ ହେବ। ସେଥିପାଇଁ ଯେତେବେଳେ ଦଶାବତାର ପଟି ସେହି ସମୟରେ ଖଟ ଉପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ, ତାଟି ଉପରେ ବାସୁଦେବ ରହିବେ ତାଟିରେ ଚିତ୍ର ପ୍ରତିମା, ଏବଂ ତା ସହିତ ତାଙ୍କ ଆଗରେ ରହିବେ ନୃସିଂହ ଏବଂ ରାମକୃଷ୍ଣ। ତେଣୁ ବଳଭଦ୍ରଙ୍କ ବାଡ଼ରେ ସେଠି ମଧ୍ୟ 4, ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଉପରେ ରହିବେ ଶ୍ରୀ ଭୁବନେଶ୍ୱରୀ, ଏବଂ ତା ସହିତ ତଳେ ରହିବେ ଶ୍ରୀଦେବୀ ଭୂଦେବୀ, ସେ ମଧ୍ୟ 3। ତେଣୁ 4-3-7, ଏବଂ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ରହିବେ, ଏବଂ ତାଙ୍କ ତଳକୁ ରହିବେ ଦୋଳ ଗୋବିନ୍ଦ ଏବଂ ମଦନ ମୋହନ, ତେଣୁ ସେ ମଧ୍ୟ 3। ତେଣୁ ସେ ମଧ୍ୟ ଦଶାବତାର ପଟି। ତେଣୁ ଯେତେବେଳେ ମହାପ୍ରଭୁ ଅନ୍ତର୍ହିତ ହେଇଥିଲେ ସେତେବେଳେ 10 ରୂପରେ ପ୍ରକଟିତ ହେଇକରି ପୂଜା ପାଉଥିଲେ, ଏବଂ ଏବେ ମଧ୍ୟ ମହାପ୍ରଭୁମାନେ ରଥାରୂଢ଼ ହେବେ, ଏବଂ କେବଳ ମହାପ୍ରଭୁ ରଥାରୂଢ଼ ହେଉଛନ୍ତି ତା ନୁହେଁ, ଏଥିରେ ମଧ୍ୟ ଆହୁରି 7 ଯୁକ୍ତ ହେଉଛନ୍ତି, ଆହୁରି 6, ଚତୁର୍ଦ୍ଧା ବିଗ୍ରହଙ୍କ ପରେ ଆଉ 6 ଯୁକ୍ତ ହେଉଛନ୍ତି, ସେମାନେ ମଧ୍ୟ ଏହି ରଥରେ ଯିବେ। ଏବଂ ଯେତେବେଳେ ଠାକୁରମାନେ ରଥରେ ରହିବେ ସେତେବେଳେ ଧ୍ୱଜାରେ ଆଜି ଯେଉଁ 3 ରହିବେ ଶ୍ରୀ ନୃସିଂହ, ଶ୍ରୀ ହନୁମାନ ଏବଂ ଦେବୀ ଭୁବନେଶ୍ୱରୀ, ସେମାନେ ମଧ୍ୟ ପୂଜା ପାଇବେ। ସେଥିପାଇଁ କୁହାଯାଏ ଧ୍ୱଜା ପୂଜା। ତେଣୁ ଯେତେବେଳେ ରହିବେ ମହାପ୍ରଭୁ ଏଠାରୁ ଯିବେ, ଯାଇକରି ରହିବେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ରଥ ରହିବ, ସେଠାରେ

0: ଆସିଛନ୍ତି ତାଙ୍କ ସହିତ ଘଣ୍ଟ ବାଜିଲାଣି ଘଣ୍ଟ ଘଣ୍ଟୁଆଙ୍କର ଯୋଉ ସମୟକୁ ଆମର ପ୍ରତୀକ୍ଷା ଥିଲା ରଥ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପ୍ରଭୁ ପହଣ୍ଡି ହେଇ ଆସିବେ ନାହିଁ ତେବେ ଏଡି ଶ୍ରୋତାବନ୍ଧୁ ମୁଁ ଆପଣମାନଙ୍କୁ କହି ବସୁଛି ବା ନିବେଦନ କରୁଛି କୌଣସି ଶ୍ରୋତାବନ୍ଧୁ ଯଦି ରଥଯାତ୍ରା ସମ୍ପର୍କିତ ଆପଣମାନଙ୍କ ଭିତରେ କିଛି ପ୍ରଶ୍ନ ଥାଏ ତେବେ ଆପଣମାନେ ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ଉପସ୍ଥିତ ବିଶେଷଜ୍ଞମାନଙ୍କ ଠାରୁ ଉତ୍ତର ପାଇପାରିବେ ତେବେ ଆମର ହ୍ୱାଟ୍ସଆପ୍ ନମ୍ବରଟିକୁ ସୁନ୍ଦର ଭାବରେ ନୋଟ୍ କରି ନିଅନ୍ତୁ 8895254200 ପୁଣି ଥରେ ଆମେ କହିଦଉଛୁ ଯଦି ଆପଣଙ୍କ ମନରେ ମହାପ୍ରଭୁ ଶ୍ରୀ ବିଶ୍ୱ ପ୍ରସିଦ୍ଧ ଯିଏ ସର୍ବରହସ୍ୟତମ ପୁରୁଷୋତ୍ତମ ଦେବନା ଜାଣନ୍ତି କୃତ ମନୁଷ୍ୟ ଯେତେ ଜାଣିଲେ ମଧ୍ୟ ତାଙ୍କ ବିଷୟରେ ଆହୁରି ଜାଣିବାକୁ ଇଚ୍ଛା ଥାଏ ତେବେ ଆପଣ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରନ୍ତୁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତରଟି ଆପଣ ମଧ୍ୟ ସୁନ୍ଦର ଭାବରେ ପାଇପାରିବେ ବର୍ତ୍ତମାନ ମୁଁ ନେଇଯାଉଛି ଆମ ନିକଟରେ ଥିବା ଡକ୍ଟର ଶାନ୍ତନ ରଥ ମହୋଦୟଙ୍କ ନିକଟକୁ ଯେ ସୁନ୍ଦର ଭାବରେ ରଥ ପ୍ରତିଷ୍ଠାକୁ ଆପଣମାନଙ୍କ ପାଖରେ ବର୍ଣ୍ଣନା କରିବେ ଜୟ ଜଗନ୍ନାଥ ଜୟ
1: ଧନ୍ୟବାଦ ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟ ବର୍ତ୍ତମାନ ରଥ ପ୍ରତିଷ୍ଠାର ସମୟ ରଥ ହୋମ ସରିଲା ରଥ ହୋମ ସରିଲା ପରେ ପବିତ୍ର ଜଳ ଏବଂ ରଥର ପ୍ରତିଷ୍ଠା ପାଇଁ ଯାହା ଯାହା ଉପକରଣ ଉପଚାର ଦରକାର ତାକୁ ଧରି ମନ୍ଦିରର ପୁରୋହିତ ବର୍ଗ ସେମାନେ ବର୍ତ୍ତମାନ ରଥ ପାଖକୁ ଆସୁଛନ୍ତି ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରକୁ ଯିବେ ତାପରେ ପର୍ଯ୍ୟାୟକ୍ରମେ ତିନି ରଥର ପ୍ରତିଷ୍ଠା କରିବେ ଏବଂ ଏଇ ଯେଉଁ ରଥ ପ୍ରତିଷ୍ଠା ଏଇ ରଥର ପ୍ରତିଷ୍ଠା କାହିଁକି କରାଯାଏ ଆପଣ ଏଇଟା ବି ଜାଣିବା ଦରକାର ଯେ ଆମ ଶରୀରରେ ଯେମିତି ପ୍ରାଣ ରହିଲେ ଏ ଶରୀର ଚଳମାନ ହେବ ଏ ରଥ ମଧ୍ୟ ଚଳିବା ପାଇଁ ରଥର ପ୍ରାଣ ଦରକାର ଏବଂ ସେଇଥିପାଇଁ ପ୍ରାଣ ପ୍ରତିଷ୍ଠା କରାଯାଏ ତେଣୁ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ଏଇ ରଥକୁ ଯେତେବେଳେ ସକ୍ରିୟ କରାଯିବ ଯେତେବେଳେ ପ୍ରତିଷ୍ଠା ହେଇଯିବେ ରଥ ଏବଂ ଏ ପ୍ରତିଷ୍ଠା ପଛରେ ବହୁତ କଥା ଅଛି ଯେ ଯେଉଁ ସବୁ ଅପଶକ୍ତିମାନେ ଥିବେ ସେମାନେ ଅପସରିଯିବେ ଯେଉଁମାନେ ଭୂତଗଣ ଥିବେ ସେମାନେ ଅପସରିଯିବେ ଏବଂ ଯେତେ ଅପଶକୁନ ସବୁ ଥିବ ସେସବୁ ଅପସାରିତ ହେବ ଏ ସବୁଗୁଡ଼ାକ ଗୋଟିଏ କାର୍ଯ୍ୟ ଦ୍ୱାରା ହୁଏ ସେଇଟା ହେଉଛି ରଥ ପ୍ରତିଷ୍ଠା ରଥ ପ୍ରତିଷ୍ଠା ହୋମ ସରିଲା ମଙ୍ଗଳ ଜଳ ସେମାନେ ଧରିକିରି ଆସିଲେ ପୁରୋହିତମାନେ ବର୍ତ୍ତମାନ ରଥ ପ୍ରତିଷ୍ଠା କରିବା ପାଇଁ ସେମାନେ ସବୁ ପରିକ୍ରମା କରୁଛନ୍ତି ବର୍ତ୍ତମାନ ନନ୍ଦୀଘୋଷ ରଥ ଉପରକୁ ପୁରୋହିତମାନେ ପ୍ରଥମେ ଯାଉଛନ୍ତି କିଛି ପୁରୋହିତ ବର୍ତ୍ତମାନ ଏଇଠି ତିନି ରଥରେ ବିଭକ୍ତ ହୋଇଗଲେ ଏବଂ ସେମାନେ ଆମ୍ବ ଡାଳରେ ପବିତ୍ର ଜଳକୁ ପାଣି ଛିଞ୍ଚିବେ ପାଣି ଛିଞ୍ଚିଲା ଫଳରେ ରଥଗୁଡ଼ିକ ପବିତ୍ର ହେବ ହଁ ସେ ଯେଉଁ ସିଂହାସନ ମଧ୍ୟ ଅଛି ସେହି ସିଂହାସନ ଉପରେ ପବିତ୍ର ଜଳ ପକାଇବେ ଏବଂ ସେଇଠି ପ୍ରତିମା ରଖିବେ ପ୍ରତିମା ରଖିଲେ ସେଇଟା ପ୍ରାଣବନ୍ତ ହେଲା ବୋଲି ଧରାପଡ଼ିବ ତେଣୁ ରଥ ପ୍ରାଣବନ୍ତ ନହେଲେ ରଥଟାକୁ ମଧ୍ୟ ତ ଗୋଟେ ଜୀବନ୍ତ ବିଗ୍ରହ ଭାବରେ ଧାରଣ କରାଯାଏ ନା ଆପଣ ଜାଣନ୍ତୁ ଗୋଟେ କଥା ଶ୍ରୋତା ବନ୍ଧୁ ଯେ ଏହି ରଥଯାତ୍ରା ଯେଉଁ ହେଉଛି ଏହି ରଥଯାତ୍ରାରେ ରଥ ଏବଂ ଆମର ଶରୀର ଏ ଦୁଇଟା ଯାକ ଏକା କଥା ବର୍ତ୍ତମାନ ଆମ୍ବ ଡାଳରେ ବର୍ତ୍ତମାନ ପୁରୋହିତମାନେ ରଥର ଚାରିପଟେ ବର୍ତ୍ତମାନ ପବିତ୍ର ଜଳକୁ ନିକ୍ଷେପ କରିକିରି ବ୍ରାହ୍ମଣ ସେବକମାନେ ଏମାନେ ସବୁ ରଥକୁ ପବିତ୍ରିତ କରୁଛନ୍ତି ଏବଂ ରଥକୁ ପ୍ରତିଷ୍ଠା କରୁଛନ୍ତି ଏବଂ ଏହି ରଥ ପ୍ରତିଷ୍ଠା ହେବା ଦ୍ୱାରା ମୁଁ ଯାହା କହୁଥିଲି ଆପଣଙ୍କୁ ରଥ ପବିତ୍ର ହୁଏ ଏବଂ ରଥ ପ୍ରାଣବନ୍ତ ହୁଅନ୍ତି ଏବଂ ରଥ ଚାଳନ କରିବା ପାଇଁ ଯାହା ସବୁ ଶକ୍ତି ଦରକାର ସେ ଶକ୍ତି ସବୁ ଆରୋପିତ ହୁଅନ୍ତି ରଥ ଉପରେ ତେଣୁ ଏଇଟା ଗୋଟେ ବର୍ତ୍ତମାନ ସମୟ ଆପଣ ଦେଖନ୍ତୁ 9:10 ଅଛି ଏ ରଥ ପ୍ରତିଷ୍ଠା କାମ ସରିଲାଣି ତେଣୁ 9:30 ପହଣ୍ଡି ଥିଲା 9:30 ପହଣ୍ଡି ମାନେ ପାଖାପାଖି 40 ଏ ରଥ ପ୍ରତିଷ୍ଠା ସରିଗଲା ପରେ ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟ ହେଉଛି ପହଣ୍ଡି ତେଣୁ ପହଣ୍ଡି ପାଇଁ ମଧ୍ୟ ପ୍ରସ୍ତୁତି ହେଇଯିବ ବୋଲି ଆମର ଧାରଣା ମୁଁ ତ ଆପଣମାନଙ୍କୁ ସୂଚନା ଦେଉଥିଲି ଯେ କିଛି ସମୟ ଆଗରୁ ଘଣ୍ଟୁଆ ସେବକମାନେ ମନ୍ଦିର ଭିତରକୁ ପ୍ରବେଶ କଲେ ୟା ଭିତରେ ରଥ ପ୍ରତିଷ୍ଠା ସରିଗଲା ରଥ ପ୍ରତିଷ୍ଠା ସରିଗଲା ପରେ ପହଣ୍ଡି ବିଜେ ମଧ୍ୟ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି ଏବଂ ଆମେ ଆପଣଙ୍କୁ ଯେଉଁ ନୀତିକାନ୍ତି ବିଷୟରେ କହୁଛୁ ଏ ନୀତିକାନ୍ତି ଜାଣିବା ପାଇଁ ସିଂହଦ୍ୱାରର ଦକ୍ଷିଣ ଭାଗରେ ଗୋଟେ ଡିଜିଟାଲ ଡିସପ୍ଲେ ବୋର୍ଡ ମନ୍ଦିର ପ୍ରଶାସନ ପକ୍ଷରୁ କରାହେଇଛି ସେଇ ଡିଜିଟାଲ ଡିସପ୍ଲେ ବୋର୍ଡ ଯେଉଁଟା ଅଛି ସେଇଥିରେ କେଉଁ ନୀତି ବର୍ତ୍ତମାନ ମନ୍ଦିରରେ ଚାଲିଛି କାରଣ ଆମେ ତ ମନ୍ଦିର ଭିତରକୁ ଆଉ ଯାଇପାରିବୁନି ଏବଂ ବଡ଼ଦାଣ୍ଡରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ତ ଯାଇପାରିବେନି ବର୍ତ୍ତମାନ ସେଇ ଡିଜିଟାଲ ଡିସପ୍ଲେ ବୋର୍ଡରେ ଗୋପାଳ ବଲ୍ଲଭ ସକାଳ ଧୂପ ଏଇଟା ଶେଷ ହେଇଗଲା ବୋଲି ବର୍ତ୍ତମାନ ଆମକୁ ସୂଚନା ମିଳୁଛି ତେଣୁ ଗୋପାଳ ବଲ୍ଲଭ

0: ଆଉ ସକାଳ ଧୂପ ଏଇଟା ଶେଷ ହେଇଗଲା ପରେ ମହାପ୍ରଭୁ ପ୍ରସ୍ତୁତ ହେଇଯିବେ ପହଣ୍ଡି ପାଇଁ। ତେଣୁ ପହଣ୍ଡି ପାଇଁ ଆମର ସମସ୍ତଙ୍କର ପ୍ରତୀକ୍ଷା ରହିବ। ଆଉ ଗୋଟେ କଥା ଯେ ଆପଣ ଜାଣନ୍ତୁ ଯେ ମହାପ୍ରଭୁଙ୍କର ଏ ରଥଯାତ୍ରାକୁ ନେଇକିରି ଏବେ ନିକଟ ଅତୀତରେ ଗୋଟେ ବିବାଦ ମଧ୍ୟ ସୃଷ୍ଟି ହେଇଛି, ଆପଣ ଜାଣିଛନ୍ତି। ସେ ବିବାଦ ସମ୍ପର୍କରେ ଆମେ ଆଲୋଚନା କରିବା ନାହିଁ, କାରଣ ସେଇଟା ରାଜ୍ୟ ସରକାରଙ୍କର, କେନ୍ଦ୍ର ସରକାରଙ୍କର, ମନ୍ଦିର ପ୍ରଶାସନର, ଏ ସମସ୍ତଙ୍କର ଦାୟିତ୍ୱ ଅଛି। କିନ୍ତୁ ଗୋଟିଏ ସବୁଠୁ ବଡ଼ କଥା ହେଉଛି ଯେ ମହାପ୍ରଭୁଙ୍କର ଯାହା ବିଧି ବିଧାନ, ନୀତି କାନ୍ତି, ରୀତିନୀତି ଏ ସମସ୍ତ ଅଛି, ଏ ସବୁଗୁଡ଼ିକର ଆଧାର ହେଉଛି ଶାସ୍ତ୍ର। ବିନା ଶାସ୍ତ୍ରୀୟ ଆଧାରରେ ମହାପ୍ରଭୁଙ୍କର କିଛି ହୁଏ ନାହିଁ। ତେଣୁ ସେହି ଶାସ୍ତ୍ରକୁ ଯଦି ଅସ୍ୱୀକାର କରିବା ତାହେଲେ ମହାପ୍ରଭୁଙ୍କର ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କର ମହିମା ମଧ୍ୟ ବିଖଣ୍ଡିତ ହେବ। ତେଣୁ ସେଇଥିପାଇଁ ଅନେକ ପ୍ରଶ୍ନ କରୁଛନ୍ତି ଯେ ଅନ୍ୟ ସ୍ଥାନରେ ବିନ୍ଦ ସମୟରେ ରଥଯାତ୍ରା ହେଲେ ଅସୁବିଧା କ'ଣ। ଅସୁବିଧା ହେଉଛି ଏଇଆ ଯେ ଶାସ୍ତ୍ରୀୟ ବିଧାନ ଯେତେବେଳେ ନଷ୍ଟ ହେବ ସେତେବେଳେ କୌଣସି ଶୃଙ୍ଖଳା ରହିବ ନାହିଁ ଏବଂ ସବୁ ବିଶୃଙ୍ଖଳିତ ହୋଇଯିବ। ତେଣୁ ସେଇଥିପାଇଁ ମହାପ୍ରଭୁ ଯେହେତୁ ଗୋଟେ ଚରମ ଶୃଙ୍ଖଳା ଭିତରେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ହୁଏ, ଆମ ସମସ୍ତଙ୍କର ଇଚ୍ଛା ଏବଂ ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ଯେ ଯେଉଁମାନେ ମହାପ୍ରଭୁଙ୍କର ନୀତି ବିଧି ବିଧାନକୁ ବିଶୃଙ୍ଖଳିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଭିତରେ ମହାପ୍ରଭୁ ସ୍ୱୟଂ ବିରାଜିତ ହୋଇ ତାଙ୍କର ମହିମାକୁ ପ୍ରକାଶିତ କରନ୍ତୁ ଏବଂ ମହାପ୍ରଭୁଙ୍କର ବିଧିବିଧାନ, ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସବୁ ସ୍ଥାନରେ ତାଙ୍କର ଦେବନୀତି ଏସବୁ ଅନୁଷ୍ଠିତ ହେଉ। ଏଇଟା ମଧ୍ୟ ଆମେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଅବସ୍ଥାରେ ଅବସରରେ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। କାରଣ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱୟଂ ମହାପ୍ରଭୁଙ୍କର ଇଚ୍ଛା ହିଁ ସର୍ବମୟ ଇଚ୍ଛା ଏବଂ ସବୁଠୁ ଶେଷ ଇଚ୍ଛା। ସେଇ ଇଚ୍ଛାଟି କେତେବେଳେ ପ୍ରତିଫଳିତ ହୋଇକରି ସମଗ୍ର ବିଶ୍ୱରେ ଏକ ରୂପତା ଏବଂ ବିଧି ବିଧାନ ଶାସ୍ତ୍ରୀୟତାର ପ୍ରତିଷ୍ଠା କରୁ, ଏହି ପ୍ରକାର ପ୍ରାର୍ଥନା ମଧ୍ୟ ଆଜିର ପବିତ୍ର ଦିବସରେ ମହାପ୍ରଭୁଙ୍କ ପାଖରେ ଆମେ ରହିବ। ଦ୍ୱିତୀୟ ବୁଥରେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର ହରିହର କାନ୍ଦ ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି ସେହି ସ୍ଥାନରୁ ସେ ତୁରନ୍ତ ଦୁଇ ଜଣ ଆମର ପ୍ରତାପ ତ୍ରିପାଠୀ ମହାଶୟ ଏବଂ ଡକ୍ଟର ହରିହର କାନ୍ଦଙ୍କ ମହାଶୟ ସେମାନେ ତୁରନ୍ତ ଦୁଇ ଜଣ ସେହି ଅଞ୍ଚଳର ଯାହା ଦେଖୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସେମାନେ ଦିଅନ୍ତୁ। କିଛି ସମୟ ପରେ ଆମେ ହୁଏତ ପୁଣି ପ୍ରଥମ ବୁଥକୁ ଆମେ ବିବରଣୀ ଦେବା ପାଇଁ ଫେରାଇ ଆଣିବାକୁ ପଡ଼ିବ, କାରଣ ପହଣ୍ଡି ଆରମ୍ଭ ହେବାର ସୂଚନା ମଧ୍ୟ ଆମକୁ ମିଳିଲାଣି। ଡକ୍ଟର ହରିହର କାନୁନଙ୍କ ମହାଶୟ
1: ଜୟ ଜଗନ୍ନାଥ, ଧନ୍ୟବାଦ ଶାନ୍ତନୁ ବାବୁ। ସୁନ୍ଦର ଭାବରେ ଆପଣ ଏହି ରଥ ପ୍ରତିଷ୍ଠା କର୍ମକୁ ବର୍ଣ୍ଣନା କରୁଥିଲେ, କାରଣ ଆଜି ରଥ ଆଉ ପଥ ଆଜି ଏକ ହେଇଯାଇଛନ୍ତି। ମହାପ୍ରଭୁ ଯେତେବେଳେ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁମାନେ, ସେତେବେଳେ ମନ୍ଦିର ଯେଭଳି ଜୀବନ୍ତ, ରଥ ମଧ୍ୟ ସେହିଭଳି ଜୀବନ୍ତ। ଏବଂ ମହାପ୍ରଭୁଙ୍କର ଏଇ ଯେଉଁ ରଥ ହେଉଛି ଦିବ୍ୟ ରଥ, କାରଣ ଯାହା ନରେଶ ବାବୁ କହୁଥିଲେ ଇଏ ସିନା ଆସନ୍ତି ଚାରୋଟି ବିଗ୍ରହ, ତା ସାଙ୍ଗରେ ଆଉ ବିଜେ ପ୍ରତିମା ଭାବରେ ଆଉ ତିନି ବିଗ୍ରହ ଆସନ୍ତି, ସେ ହେଉଛନ୍ତି ରାମକୃଷ୍ଣ ଏବଂ ମଦନ ମୋହନ, ଇଏ ହେଲେ ସାତ। ଏବଂ ତିନି ରଥର ଉପରେ ତିନି ଦେବତା ଏବଂ ଦେବୀ ବସନ୍ତି। ବଳଭଦ୍ରଙ୍କର ରଥରେ ରହନ୍ତି ନୃସିଂହ ମହାପ୍ରଭୁ ଏବଂ କୃପାମୟୀ, କରୁଣାମୟୀ, ଦୟାମୟୀ ସୁଭଦ୍ରା ଠାକୁରାଣୀଙ୍କର ଦର୍ପଦଳ ରଥର ଉପରେ ରହନ୍ତି କିଏ ଭୁବନେଶ୍ୱରୀ, ଏବଂ ନନ୍ଦିଘୋଷ ରଥ ଯିଏକି ପୀତ ଲୋହିତ ବର୍ଣ୍ଣର ଯେଉଁ ଦିବ୍ୟ ରଥ ନନ୍ଦିଘୋଷ ରଥ, ସେଇ ନନ୍ଦିଘୋଷ ରଥର ଶୀର୍ଷରେ ରହନ୍ତି ହନୁମାନ ବିଘ୍ନ ବିନାଶକ। ଯୋଡ଼ିଏ ଦେବତା ବିଘ୍ନ ବିନାଶ କରନ୍ତି, ଜଣେ ହେଲେ ଗଣନାଥ ଗଣେଶ, ଆଉ ଜଣେ ହେଲେ ହନୁମାନ ଯିଏକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକନିଷ୍ଠ ଭକ୍ତ ଥିଲେ। ସେ ହନୁମାନ ନନ୍ଦିଘୋଷର ରଥର ଉପରେ ରହୁଛନ୍ତି, ଇଏ ହେଉଛନ୍ତି ଦଶାବତାର। ଏବଂ ରଥ ପ୍ରତିଷ୍ଠା କର୍ମ ଚାଲିଛି, ଯାହା ବର୍ଣ୍ଣନା କରୁଥିଲେ ଆମର ଶାନ୍ତନୁ ବାବୁ ଯେ ପ୍ରକୃତରେ ରଥ କାହିଁକି ପ୍ରତିଷ୍ଠା ହେଉଛି, କାରଣ ଆମେ ଯେମିତି ଘରଟିଏ କଲେ ଘରକୁ ପ୍ରତିଷ୍ଠା କରୁଛେ, ମହାପ୍ରଭୁଙ୍କର ଦିବ୍ୟ ରଥ ଆଜ୍ଞାମାଳ ଆସିଲା ପରେ ରଥ ତିଆରି ହେଲା। ଏବଂ ଗତକାଲି ଆଜ୍ଞାମାଳ ଆସିଲା ପରେ ରଥ ଆପଣଙ୍କ ରଥ ଚକଡ଼ାରୁ ବିଜେ ଖଳାକୁ ଆସିଲା, ତେଣୁ ସିଂହଦ୍ୱାର ସମ୍ମୁଖକୁ ଆସିଲା। ଇଏ ହେଉଛି ପରମ୍ପରା, ଇଏ ହେଉଛି ପବିତ୍ର ପରମ୍ପରା। ଏ ଜାତି, ଏ ଓଡ଼ିଆ ଜାତି ତାର ଦେବତାଙ୍କୁ ଅତି ସୁନ୍ଦର ଭାବରେ ନିଜ ଭିତରର ଅନ୍ତର୍ମୁଖୀ ଚେତନାକୁ ଶୁଦ୍ଧ କରି ତାର ଦେବତାଙ୍କୁ ସେ ଆବାହନ କରୁଛି। ତେଣୁ ରଥ ପ୍ରତିଷ୍ଠା ଯେଉଁ କରୁଥିଲେ, ଯାହା କହୁଥିଲେ ଆମର ନରେଶ ବାବୁ ଯେ ରଥ ପ୍ରତିଷ୍ଠା ନୃସିଂହ ମନ୍ତ୍ରରେ ହୁଏ, ଯେଉଁ ଚାହାଣୀ ମଣ୍ଡପ

0: ଯୋଉ ଚାହାଣୀ ମଣ୍ଡପରେ ଜଗତଜନୀ କୃପାମୟୀ ମା ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବାହୁଡ଼ା ଯାତ୍ରାରେ ଯେତେବେଳେ ଫେରନ୍ତି ରାଜନଅର ସମ୍ମୁଖରେ ଯେତେବେଳେ ନନ୍ଦିଘୋଷ ରଥ ପହଞ୍ଚେ ସେତେବେଳେ ଚାହାଣୀ ମଣ୍ଡପରୁ ଚାହିଁ ଦିଅନ୍ତି ଲକ୍ଷ୍ମୀ ସାନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ। ଇଏ ହେଉଛି ସେଇ ଚାହାଣୀ ମଣ୍ଡପ, ସେଇ ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା କର୍ମ ହେଉଥିଲା ନୃସିଂହ ମନ୍ତ୍ରରେ। କାହିଁକି ନା ଏ କ୍ଷେତ୍ର ନାଁ ହେଉଛି ପୁରୁଷୋତ୍ତମ କ୍ଷେତ୍ର, ଭଗବାନ ନୃସିଂହଙ୍କୁ ପୁରୁଷୋତ୍ତମ ରୂପରେ ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆଣି ଆପଣଙ୍କର ଯେଉଁ ଜନକପୁରୀ ରହିଛି ଜନ୍ମସ୍ଥାନ ରହିଛି ତାକୁ ଲାଗିକିରି ଯେଉଁ ମନ୍ଦିର ଅଛି ତାହା ହେଉଛି ନୃସିଂହ ମନ୍ଦିର। ସେଇ ନୃସିଂହ ମନ୍ଦିରରେ ଯଜ୍ଞ ନାରାୟଣ ଯଜ୍ଞନାଥରୁ ଜଗନ୍ନାଥ ହେଇଛନ୍ତି, ଯଜ୍ଞ ନୃସିଂହଙ୍କୁ ଆବାହନ କରିଥିଲେ ପ୍ରତିଷ୍ଠା କରିଥିଲେ ସୋମବଂଶୀ ରାଜା ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ। କାରଣ ସିଏ ଯେଉଁ ନୃସିଂହଙ୍କୁ ଆଣି ପ୍ରତିଷ୍ଠା କରିଥିଲେ ସେ ନୃସିଂହଙ୍କର ରୂପ କ'ଣ, କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ। ସେଇ ଯଜ୍ଞ ନାରାୟଣ ଯଜ୍ଞ ନୃସିଂହ କାଳକ୍ରମେ ଜଗନ୍ନାଥରେ ପରିଣତ ହେଇଯିବାରୁ ଏବଂ ନୃସିଂହ ମହାପ୍ରଭୁଙ୍କର ନାମାନୁସାରେ ଏ କ୍ଷେତ୍ର ନାଁ ହେଲା ପୁରୁଷୋତ୍ତମ କ୍ଷେତ୍ର। ତାପରେ ଯଯାତି କେଶରୀ ଆଣି 38 ହାତର ପଟୋଳରେ, ଯାହା ମାଦଳାପାଞ୍ଜିରେ ବନ୍ଧା ରହିଛି, 38 ହାତର କାଠ ପଟାର ପୋଲରେ, କାଠ ପଟାରେ ନିର୍ମିତ ମନ୍ଦିରରେ ଯେଉଁ ଗୁଣ୍ଡିଚା ମନ୍ଦିର ବୋଲି ଆମେ କହୁଛେ, ପରବର୍ତ୍ତୀ ସମୟରେ ତଳେ ଚୁଡ଼ଙ୍ଗ ସମୟରେ ଏଇ 100 ହାତ ଉଚ୍ଚର ବର୍ତ୍ତମାନ ଯେଉଁ ଦେଉଳ ଆପଣମାନେ ଦେଖୁଛନ୍ତି, ଏବଂ ସେହି ସମୟରେ ପଟା ଦେଉଳରୁ ପଥର ଦେଉଳରେ ପଥର ପିଣ୍ଡିରେ ରୂପାନ୍ତରିତ ହେଇଛି, ଏ କାଳକ୍ରମ ହେଇଛି। ତେଣୁ ନୃସିଂହ ଭଗବାନ ହେଉଛନ୍ତି ପୁରୁଷୋତ୍ତମ ମର୍ଯ୍ୟାଦା, ପୁରୁଷୋତ୍ତମ ହେଉଛନ୍ତି ରାମଚନ୍ଦ୍ର ତ୍ରେତୟା ଯୁଗର ଏବଂ ଦ୍ୱାପର ଯୁଗର ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଭଗବାନ ଲୀଳାମୟ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ଏହି ତିନି ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଏ, ଯେହେତୁ କଳିଯୁଗରେ ଜଗତର ନାଥ ଜଗନ୍ନାଥ ଅଛନ୍ତି, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଏବଂ ଯେଉଁ ଦଶବତାର କଥା ଆଲୋଚନା କରୁଥିଲେ ନରେଶ ବାବୁ, ଆପଣମାନେ ଶୁଣୁଥିଲେ, ସେ ଦଶବତାର କାହିଁକି ପରିକଳ୍ପନା କରାଗଲା, ଯେ ପ୍ରତ୍ୟେକ ମଣିଷର 10ଟା ଆଙ୍ଗୁଠି ଅଛି, ପାଦରେ 10ଟା ଆଙ୍ଗୁଠି, ହାତରେ 10ଟା ଆଙ୍ଗୁଠି। ଦଶାବତାର ଯାତ୍ରା ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରେ ଜୟଦେବ, ଯେଉଁ ଓଡ଼ିଆ କବି ଜୟଦେବ ଯେଉଁ ଗୀତଗୋବିନ୍ଦ ଲେଖିଥିଲେ, ସେ ଗୀତଗୋବିନ୍ଦରେ ଦଶବତାରର ବର୍ଣ୍ଣନା ରହିଛି। ଦଶବତାର ହେଉଛି ଶ୍ରେଷ୍ଠ ଅବତାର। ଆପଣ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିର ପ୍ରଭୁଙ୍କର ଶ୍ରୀମନ୍ଦିର ଭିତରକୁ ପଶୁଛନ୍ତି, ତୋରଣ ଲକ୍ଷ୍ମୀ ଯେଉଁ ଅଛନ୍ତି ତାଙ୍କ ପାଖରେ ଥିଲେ ଦଶବତାର, ତାଙ୍କୁ କାଢ଼ି ଦିଆଯାଇଛି। ଏ କଥା କହିବାର ତାତ୍ପର୍ଯ୍ୟ ହେଉଛି ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରୁ ଜୟଦେବ ତାଙ୍କର ଗୀତଗୋବିନ୍ଦରେ ଯେଉଁ ଦଶାବତାର ବର୍ଣ୍ଣନା କଲେ, ସେତେବେଳେ ତାହା ଚାରିଆଡ଼େ ଭାରତ ସାରା ବିଖ୍ୟାତ ହେଇଗଲା। ସେ ଦଶାବତାର କ'ଣ ନା, ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ, କଳ୍କି, ଏଇ ଯେଉଁ ଦଶାବତାରର ବର୍ଣ୍ଣନା, ଏ ଚାରି ଯୁଗରେ ଦଶାବତାର ଭିତରେ ମହାପ୍ରଭୁଙ୍କର ସୃଷ୍ଟି ଭିତରେ ଅନୀତି, ଅନ୍ୟାୟ, ଅଧର୍ମ ଏଗୁଡ଼ିକ କ'ଣ, ତାକୁ ଦୂର କରିବା ପାଇଁ ମହାପ୍ରଭୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ସେମାନେ ଆସନ୍ତି। ଇଏ ହେଉଛି ଲୀଳା, ମହାପ୍ରଭୁଙ୍କର ହେଉଛି ଲୀଳା। ରକ୍ତ ମାଂସ ଦେହଧାରୀ ସାଧାରଣ ମଣିଷର ଯେତେବେଳେ କର୍ମ ବୋଲି ଆମେ କହୁଛେ, ଭଗବାନଙ୍କର ତାହା ହେଉଛି ଲୀଳା। ତାହେଲେ ମଣିଷ କେଉଁ ପ୍ରକାର କର୍ମ କରିବ, ନା ସତ୍କର୍ମ କରିବ, ଉଚିତ କର୍ମ କରିବ, ଉପଯୁକ୍ତ କର୍ମ କରିବ, ସେଇ କର୍ମ କରିବା ପାଇଁ ଏ ସଂସାରକୁ ଆସିଛି। ସେଇଥିପାଇଁ ଆମେ କହୁଛେ, କାହିଁକି ଆସିଛୁ ମନ କିସ ନେବା ପାଇଁ ରେ, ଆସିଛୁ ଲଙ୍ଗଳା ତୁ ଜୀବୁ ଶୂନ୍ୟ ହୋଇ ରେ, ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ, ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଦୁରେ, ମାଟି ଘଟ ପଞ୍ଜୁରୀରେ ପାଳୁ ସୁନା ଶୁଆରେ, ଅଠା କାଠି ଲଗାଇଛି ଭାବ ବିନୋଦିଆରେ। ଆଜି ଭକ୍ତ ଭଗବାନଙ୍କ ଭିତରେ ସେଇ ଭାବ ଡୋରିକୁ ଭାବ ଡୋରିରେ ବାନ୍ଧି ଦେଇଛି, ଅଠା କାଠିରେ ଲାଗି ଲଗେଇ ଦେଇଛି, ସୁନ୍ଦର ଲଗେଇ ଦେଇଛି ସେଇ କାଳିଆ ଶାନ୍ତ କଳା ଠାକୁର ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ଆଉ ଅଳ୍ପ ସମୟ ପରେ ଆପଣ ଆସିଯିବେ ଏହି ସୁସଜ୍ଜିତ ତିନି ରଥକୁ, ଏହି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ପାଇଁ ମୁଁ ଅନୁଜ ଆମର ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ସେ କମ୍ବୁକଟକେ ରାଜା ପ୍ରଭୁ ଜଗନ୍ନାଥ, ଚାରି ବର୍ଣ୍ଣେ ଚଉ ବର୍ଗ ଦେବାକୁ ସମର୍ଥ।

0: ଶ୍ରୀବତ୍ସ ଖଣ୍ଡଶାଳ ଉପରେ ନୀଳଚକ୍ରର ଅଗ୍ରଭାଗରେ ପତିତ ପାବନ ବାନା ଏତେ ପୁଲକିତ ଭାବରେ ଉଡ୍ଡୀୟମାନ ଅଛନ୍ତି, ସେହି ଅନୁସାରେ ଆମର ବାମ ପାର୍ଶ୍ୱରେ ଅର୍ଥାତ୍ ଶ୍ରୀନହର ସମ୍ମୁଖ ଭାଗରେ ଭକ୍ତମାନଙ୍କର କାଳକ୍ରମେ ଏତେ ଗହଳି ବଢ଼ିଯାଇଛି, ସେମାନେ ମହାପ୍ରଭୁଙ୍କର ପହଣ୍ଡିର ସେ ବୀରକାହାଳି ବାଜିବା ପୂର୍ବରୁ ଉର୍ଦ୍ଧ୍ୱ ବାହୁ ହୋଇ ଯେଉଁପରି ଭାବରେ ଜୟ ଜଗନ୍ନାଥ ଧ୍ୱନି ପ୍ରଦାନ କରୁଛନ୍ତି ସମୂହ ଧ୍ୱନି, ଏହି ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଏ ଜାତିର ଅର୍ଘ୍ୟଦାନ, ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବା ପାଇଁ ପ୍ରତିକୂଳ ପାଗରେ ସେମାନେ ଘର ଛାଡ଼ି ସମସ୍ତେ ଭୁଲି ଯାଇଛନ୍ତି, ନିଜର ଯେଉଁ ଶାରୀରିକ ଅବସ୍ଥାକୁ ଭୁଲି ଯାଇଛନ୍ତି ଏବଂ ବଡ଼ଦାଣ୍ଡରେ ଦୀର୍ଘ ସମୟ ଅର୍ଥାତ୍ ଅତି ପ୍ରତ୍ୟୁଷରୁ ସେମାନେ ଠିଆ ହୋଇ ରହିଛନ୍ତି। ଗହଳିର ବଢ଼ିଥିବାର ଯେଉଁ ପରିବେଶ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ, କ'ଣ ହେବାକୁ ଯାଉଛି ଆଗାମୀ କାର୍ଯ୍ୟକ୍ରମ ବା ଯେଉଁ ପହଣ୍ଡିର ଯେଉଁ ସେଇ ଶୁଭ ମୁହୂର୍ତ୍ତ, ସେଇ ଶୁଭ ଘଣ୍ଟ ଘଣ୍ଟାର ଯେଉଁ ବୀର କାହାଳୀର ଯେଉଁ ଧ୍ୱନି, ପଖାଉଜର ଧ୍ୱନି, କରତାଳର ଧ୍ୱନି, ବିଭିନ୍ନ ମଠ ମନ୍ଦିର ମଠାଧୀଶମାନଙ୍କର ଯେଉଁ ଚାମର ଆଲଟର ଯେଉଁ ବ୍ୟଜନ ପ୍ରକ୍ଷାଳନ କରିବେ ବା ମହାପ୍ରଭୁଙ୍କୁ ସମର୍ପିତ କରିବେ, ଏ ସମସ୍ତ କଥାର ପୂର୍ବରୁ ଏମାନେ ଉତ୍ସାହିତ ହୋଇପଡ଼ୁଛନ୍ତି। ଇତି ଅବସରରେ ଆମର ଦ୍ୱିତୀୟ କେନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଯେଉଁ ମେଡ଼ିକାଲଟି ରହିଛି, ସ୍ୱାସ୍ଥ୍ୟଗତ ସମସ୍ୟାକୁ କିପରି ସମାଧାନ କରାଯାଇପାରିବ, ଶତାଧିକ କର୍ମୀମାନେ ସେମାନେ ପ୍ରସ୍ତୁତ ହୋଇ ନିଜ ଭିତରେ ଅପେକ୍ଷା କରିଛନ୍ତି ଯେ ଆମକୁ କେତେବେଳେ ସେହି ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ତେଣୁ କହିବାକୁ ଗଲେ ମହାପ୍ରଭୁଙ୍କର ରଥତ୍ରୟ ପ୍ରତିଷ୍ଠା କରି ଫେରିଯାଇଛନ୍ତି ଶ୍ରୋତ୍ରିୟ ଆଚାର୍ଯ୍ୟ ବ୍ରାହ୍ମଣମାନେ, ଏବଂ ଯାହା ଏଇ ଯେଉଁ ସମୟର ଆହ୍ୱାନ ଅଛି ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡି, ସେ ଓହ୍ଲେଇ ଆସିବେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ଦୁଃଖୀର ଦୁଃଖକୁ ଦୂର କରିବା ପାଇଁ। ନଥିବ କଟକଣା, ନଥିବ ବାଧା, କୌଣସି ବାଧା ନଥିବ ଯେତେବେଳେ ଦେଖିବେ ତାଙ୍କର ପ୍ରାଣପ୍ରିୟ ଠାକୁରଙ୍କୁ ଆଖି ପୁରାଇ। ଏକ ସମୟରେ ନଥିବ ଭିତର କାଠ, ନଥିବ ବାହାର କାଠ, ଏବଂ ଏକ ସମୟରେ ଲକ୍ଷ ଲକ୍ଷ ଜନତା, ଆଉ ପୁଣି ଆପଣମାନେ ଯେଉଁ ଶ୍ରୋତାବନ୍ଧୁ ଅଛନ୍ତି ଗୁଣଗ୍ରାହୀ ଜଗନ୍ନାଥ ପ୍ରେମୀ, ସମସ୍ତେ ଏକ ସମୟରେ ମହାପ୍ରଭୁଙ୍କର ଦର୍ଶନର ସ୍ପର୍ଶ ପାଉଛନ୍ତି। ଇଏ ହେଉଛି ବଡ଼ଦାଣ୍ଡକୁ ଆସିବାର ଅଭିପ୍ରାୟ ମହାପ୍ରଭୁଙ୍କର। ମହାପ୍ରଭୁଙ୍କର ଯେଉଁ ଇଚ୍ଛା ତାହା ହେଉଛି ତିନୋଟି ଲୀଳା ମହାପ୍ରଭୁ ରଚନା କରୁଛନ୍ତି, ଐଶ୍ୱର୍ଯ୍ୟ ଲୀଳା, ମାଧୁର୍ଯ୍ୟ ଲୀଳା, ଔଦାର୍ଯ୍ୟ ଲୀଳା। ବର୍ତ୍ତମାନ ବଡ଼ଦାଣ୍ଡକୁ ଓହ୍ଲେଇ ଆସି ସେ ପ୍ରମାଣିତ କରିବେ, ତୁମେ ମୋର, ମୁଁ ତୁମର, ଆମକୁ କେହି ଅଲଗା କରିପାରିବେ ନାହିଁ। ଆପଣମାନେ ଜାଣନ୍ତି ସେ ବଚନ ଦେଇଥିଲେ ରାଜା ଇନ୍ଦ୍ରଦୁମ୍ନଙ୍କୁ, ସତ୍ୟମ ସତ୍ୟମ ପୁନଃ ସତ୍ୟମ, ସତ୍ୟମେବ ବ୍ରବୀମିତେ ପ୍ରସାଦ ଭଙ୍ଗେ ତତ ସ୍ଥାନମ ନ ତ୍ୟକ୍ଷ୍ୟାମି କଦାଚନ। ତେଣୁ ହେ ରାଜା ଇନ୍ଦ୍ରଦୁମ୍ନ, ମୁଁ ଶ୍ରୀବତ୍ସ ଖଣ୍ଡଶାଳ କେବେ ଛାଡ଼ିବି ନାହିଁ, ଯଦି ଛାଡ଼ିବି ନାହିଁ ଆଜି ମହାପ୍ରଭୁ ଆପଣ କିପରି ଆସୁଛନ୍ତି? ତେଣୁ ଏଇଥିପାଇଁ ଆସୁଛନ୍ତି, ଜଗେଇ ଦେଇ ଆସିଛନ୍ତି ମାଧବଙ୍କୁ। ହେ ମାଧବ, ତୁମେ ମୋର ପ୍ରତୀକ ଭାବରେ, ତୁମେ ମୋର ପ୍ରତିନିଧି ଭାବରେ ଏ ଶ୍ରୀବତ୍ସ ଖଣ୍ଡଶାଳରେ ରହିବ। ମୁଁ ପୁରା ସତ୍ୟ କରିଛି, ମୁଁ ଯଦି ସତ୍ୟକୁ ପାଳନ ନ କରିବି ଏ ଜଗତରେ ସତ୍ୟର ଗୁଣଗ୍ରାହୀ କେହି ହେବେ ନାହିଁ। ତେଣୁ ମହାପ୍ରଭୁ ମାଧବଙ୍କୁ ରଖି ସେ ବର୍ତ୍ତମାନ ଆସିଯାଉଛନ୍ତି ବାହାରକୁ। ଦେଖ
1: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ

0: ଘଣ୍ଟାରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲ ଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ପୁଣି ପ୍ରଥମ କେନ୍ଦ୍ରରୁ ଆମେ ଆପଣଙ୍କୁ ଧାରା ବିବରଣୀ ଦେବା ଆରମ୍ଭ କରୁଛୁ। ବର୍ତ୍ତମାନ ତିନି ରଥରେ ଏ ଯେଉଁ କଳସ ଧ୍ୱଜ ବନ୍ଧା କାର୍ଯ୍ୟ ଚାଲିଛି, କୋଠ ସୁଆଁସିଆ ସେବକମାନେ ଆମ ଆଖି ଆଗରେ ତିନି ରଥ ଉପରେ ଚଢ଼ି ବର୍ତ୍ତମାନ କଳସ ସ୍ଥାପନା କରୁଛନ୍ତି ଏବଂ କଳସ ସ୍ଥାପନା ସହିତ ତିନିର ରଥ ଉପରେ ସେ କଳସ ଉପରେ ମହାପ୍ରଭୁଙ୍କର ପ୍ରଦତ୍ତ ଆଜ୍ଞାମାଳକୁ ମଧ୍ୟ ସେମାନେ ବାନ୍ଧୁଛନ୍ତି। ଆମେ ବସିକରି ଏଠି କଥାବାର୍ତ୍ତା ହେଉଛୁ ଏବଂ ଦେଖିଲା ବେଳକୁ ଆମର ଆଖି ଲିଭିଯାଉଛି ଯେ କିଭଳି ଭାବରେ କୋଠ ସୁଆଁସିଆ ସେବକମାନେ କେଉଁ ବାଟରେ, ରଥ ତ ମଣ୍ଡଣି ହୋଇଯାଇଛନ୍ତି ଏବଂ ରଥ ଉପରେ ତ ସବୁ ରଥ ଉପରେ ତ କନା ଛାଉଣି ହୋଇଯାଇଛି, କେଉଁ ବାଟେ ଏମାନେ ଉପରକୁ ଗଲେ। ପ୍ରକୃତରେ ଏଇ ଯେଉଁ ରଥ ନିର୍ମାଣର କୌଶଳ ଆପଣ ଦେଖିବେ, ରଥ କଳାରୁ ଯେଉଁ ରଥ ନିର୍ମାଣ ଆରମ୍ଭ ହୁଏ, ଏ ବଡ଼ ବିଚିତ୍ର। ଆମର ପ୍ରାଚୀନ ଶାସ୍ତ୍ରମାନେ ଏତେ ସମୃଦ୍ଧ ଏବଂ ଏତେ ନିଖୁଣ ଯେ ରଥକୁ ନିର୍ମାଣ କରନ୍ତି ଯେଉଁ କାରିଗରମାନେ, ଯେଉଁ ଶିଳ୍ପୀକୁଳ ଓଡ଼ିଶାର, ସେ ଶିଳ୍ପୀକୁଳଙ୍କୁ ଧନ୍ୟ କହିବ। ସେମାନେ ସେ ଶାସ୍ତ୍ର, ସେ ପରମ୍ପରାକୁ ଏ ପର୍ଯ୍ୟନ୍ତ ମନେ ରଖି ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କରି ଏପର୍ଯ୍ୟନ୍ତ ତାକୁ ପ୍ରୟୋଗ କରି ଯେଉଁ ରଥ ନିର୍ମାଣ କରୁଛନ୍ତି, ନିଖୁଣ ଭାବରେ ରଥ ନିର୍ମାଣ ହେଉଛି। ଏବଂ ରଥ ଭିତର ବାଟେ ଉପର କନା ମଣ୍ଡଳି ହେଇଥିବା, ତା ଉପରେ ତ କୋଠସିଆ ସେମାନେ ଚଢ଼ିପାରିବେନି, ସେମାନେ ରଥ ଭିତରେ ଭିତରେ ଗୋଟେ ବାଟ ତିଆରି ହେଇଛି ସେ କଳସ ପାଖକୁ ଯିବା ପାଇଁ। ରଥର ସର୍ବୋଚ୍ଚ ଶିଖରରେ ପହଞ୍ଚି ଏ ଯେଉଁ ତିନି କଳସ ସେମାନେ ବାନ୍ଧୁଛନ୍ତି ବର୍ତ୍ତମାନ, ତା ପାଇଁ ମଧ୍ୟ ରଥରେ ବାଟ କରାହେଇଛି ସୁନ୍ଦର ଭାବରେ। ଆମର ଆଖି ଲିଭି ଯାଉଛି, ଆମେ ତାକୁ ଦେଖିଲା ବେଳକୁ ଆମକୁ ଡର ମାଡୁଛି କେମିତି ଏମାନେ ବାନ୍ଧୁଛନ୍ତି, କେମିତି ଏତେ ଉପରକୁ ଚଢ଼ୁଛନ୍ତି। କିନ୍ତୁ ଆପଣ ଆଉ ଗୋଟେ କଥା ବି ଜାଣିଥାନ୍ତୁ ଯେ ଚୁନରା ସେବକମାନେ ମଧ୍ୟ ଯେଉଁମାନେ ନୀଳଚକ୍ରରେ ନେତ ବାନ୍ଧନ୍ତି, ପତିତ ପାବନ ବାନାକୁ ବାନ୍ଧନ୍ତି, ସେମାନେ ମଧ୍ୟ ଏତେ ବିଶାଳ ଉତ୍ତୁଙ୍ଗ ଶ୍ରୀମନ୍ଦିର ଶିଖରକୁ କେମିତି ଚଢ଼ିଯାଆନ୍ତି ଅନାୟାସରେ, ଏଇଟା ଆଶ୍ଚର୍ଯ୍ୟ ଲାଗେ ଆମକୁ। କାରଣ ୟା ପଛରେ ଆପଣ ଦେଖିବେ ଯେ ମହାପ୍ରଭୁଙ୍କର ସେବା ସହିତ ଯେତେ ସବୁ ସେବକ ଅଛନ୍ତି, ସେ ସେବକମାନଙ୍କର ସେବା ଗୁଡ଼ାକ ଗୋଟେ ବିଶେଷ ସେବା। ତା ପାଇଁ ତାଲିମ ନହେଲେ ଏମିତି ଯେ କେହି, ସେଇଥିପାଇଁ ମହାପ୍ରଭୁଙ୍କୁ ପୁରା ସେଇଥିପାଇଁ ଏ ସେବକମାନଙ୍କୁ ଏତେ ଲୋଡ଼ା ପଡ଼େ। କାରଣ ସେଇ ସେବକମାନଙ୍କ ଜାଗାରେ ଆମେ ଯଦି ଅନ୍ୟ ଲୋକ ଲଗେଇକରି ସେ କାମଟା କରିଦେଇପାରନ୍ତୁ, ତାହେଲେ ସେ ସେବକମାନେ ଆଉ ଲୋଡ଼ା ପଡ଼ନ୍ତେ ନାହିଁ। କାରଣ ସେ ସେବକମାନେ ଆପଣ ଜାଣନ୍ତି, ଅନଶ୍ୱର ସମୟରେ ଏ ଯେଉଁ ଦଇତାମାନେ ତାଙ୍କର ପିଲାମାନଙ୍କୁ, 21 ଦିନର ପିଲାଙ୍କୁ ମଧ୍ୟ ସେମାନେ ନେଇକରି ମହାପ୍ରଭୁଙ୍କ ସେବକ ଭାବରେ ସେମାନେ ସେଇଦିନ ଘୋଷଣା କରନ୍ତି। ତେଣୁ ଆପଣ ଦେଖନ୍ତୁ, 21 ଦିନ ପିଲା ମଧ୍ୟ ସେଇ ସେବା କରିବାର ପରମ୍ପରା, ସେଇ ସେବା କରିବାର କୌଶଳ ସିଏ ଯଦି ନ ଶିଖିବ, ତାହେଲେ ସିଏ ଦଇତାପତି ହେଇପାରିବନି। ଏବଂ ଦଇତାପତିମାନେ ମହାପ୍ରଭୁଙ୍କୁ ଯେଭଳି ପହଣ୍ଡି କରନ୍ତି, ସେମିତି ଯେତେ ଦଇତାପତି ପହଣ୍ଡି କରନ୍ତି, 100 ଜଣ ହେଇଥିଲେ, ଆମେ 500 ଲୋକ ସେ ଜାଗାରେ ଅନ୍ୟ ବାହାର ଲୋକ ଦେଲେ ମଧ୍ୟ ସେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି। ସବୁଗୁଡ଼ିକ ଗୋଟେ ଗୋଟେ ହେଉଛି ବିଶେଷ ସେବା, ବିଶେଷ ବିଜ୍ଞାନ, ବିଶେଷ ଦକ୍ଷତା, ବିଶେଷ କୌଶଳ। ଏଇଟା ଯଦି ଆହରଣ ଜଣେ କରିନଥିବ, ତାହେଲେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି, ନେତ ବାନ୍ଧିପାରିବେନି। ଚୁନରା ସେବକ ନ ହେଇଥିଲେ, ତାଙ୍କର ପ୍ରଶିକ୍ଷଣ ନଥିଲେ, ପିଲାଦିନରୁ ସେ ସେବା ଯଦି ସେମାନେ ଶିଖିନଥିବେ, ତାହେଲେ ସେମାନେ ନୀଳଚକ୍ର ଉପରେ ଚଢ଼ିକିରି ବାନା ବାନ୍ଧିପାରିବେ ନାହିଁ ଏବଂ କୋଠ ସୁଆଁସିଆ ସେବକମାନେ ମଧ୍ୟ ରଥ ଉପରେ ଚଢ଼ିକିରି ଏଇ ବାନ୍ଧିପାରିବେ ନାହିଁ। ଅବତାର ଶବ୍ଦର ମର୍ମ କ'ଣ, ଏଇଟା କିଏ ଦେଇଛନ୍ତି? ଅବିନାଶ ଦାସ ଅନ୍ତର୍ଗଡ଼ କେନ୍ଦ୍ରାପଡ଼ାରୁ ଦେଇଛନ୍ତି। ଏବଂ 10 ଅବତାର ମାଧ୍ୟମରେ ମହାପ୍ରଭୁ ମାନବ ଜାତିକୁ କ'ଣ ଶିକ୍ଷା ଦେଇଛନ୍ତି ଆପଣ ଦେଖିବେ ଯେ ଅବତାର ଶବ୍ଦର ଅର୍ଥ ହେଉଛି, ଦୁଇଟା ଶବ୍ଦ ଅଛି, ଅବତାରକୁ ଜାଣିବାକୁ ହେଲେ ଆମେ ଆଉ ଗୋଟେ ଶବ୍ଦକୁ ମଧ୍ୟ ଜାଣିବାକୁ ପଡ଼ିବ, ସେଇଟା ହେଉଛି ଅବତାରୀ। ତେଣୁ ଏଇ ଯେଉଁ ଅବତାରୀ ଶବ୍ଦ, ଏ ଅବତାରୀ ହେଉଛି ଯେ ସକଳ ଅବତାରମାନଙ୍କର ଯିଏ ମୂଳ ଉତ୍ସ, ଯିଏ ମୂଳ ସ୍ରଷ୍ଟା, ଯାହାଙ୍କ ପାଖରୁ ଅବତାରମାନେ ଜନ୍ମ ହୁଅନ୍ତି ତାଙ୍କୁ କହନ୍ତି ଅବତାରୀ। ତେଣୁ ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମାତ୍ମା ପରମବ୍ରହ୍ମ, ସକଳ ଅବତାରମାନେ ତାଙ୍କ ପାଖରୁ ଜାତ ହୁଅନ୍ତି, ତାଙ୍କ ପାଖରେ ଲୀନ ହୁଅନ୍ତି, ତେଣୁ ସିଏ ହେଉଛନ୍ତି ଅବତାରୀ। ତେଣୁ ଅବତାର କେଉଁମାନେ,

0: ଅବତାର ସମସ୍ତେ ଯେତେ ସବୁ ଅବତାର ହେଲେ ମୀନ କଚ୍ଛ ବରାହ ବାମନ ଇତ୍ୟାଦି କଳିକି ପର୍ଯ୍ୟନ୍ତ ଯେତେ ସବୁ ଅବତାର ହେଲେ ସମସ୍ତେ ମହାପ୍ରଭୁଙ୍କ ପାଖରୁ ଜାତ ହୋଇଛନ୍ତି। ତେଣୁ ଏଇଟା ଯେଉଁ ମହାପ୍ରଭୁଙ୍କ ପାଖରୁ ଜାତ ହୋଇଛନ୍ତି ଆମେ ଜାଣିବା ଯେ ଧର୍ମ ସଂସ୍ଥାପନାର୍ଥ ସମ୍ଭବ ଆମେ ଯୁଗେ ଯୁଗେ ବୋଲି ଭଗବାନ ଯେଉଁ କହିଛନ୍ତି ଗୀତାରେ, ତାର ଅର୍ଥ ହେଉଛି ଯେତେବେଳେ ସଂସାରର ଅନାଚାର ବଢ଼ିଯାଏ, ଯେତେବେଳେ ଧର୍ମର ସଂସ୍ଥାପନ କରିବାର ଆବଶ୍ୟକ ହୁଏ, ସେତେବେଳେ ଅବତାରମାନେ ପରମାତ୍ମାଙ୍କର, ପରମବ୍ରହ୍ମଙ୍କର ବା ଅବତାରୀଙ୍କର ଅଂଶକୁ ଗ୍ରହଣ କରି ବା ଅଂଶକୁ ଧାରଣ କରି ସେମାନେ ଅପୂର୍ବ ଶକ୍ତି, ପରମାତ୍ମାଙ୍କର ଶକ୍ତି ନେଇକରି ସେ ଆସନ୍ତି ଏବଂ ସଂସାରରେ ଧର୍ମ ସଂସ୍ଥାପନ କରି ତାଙ୍କର କାର୍ଯ୍ୟ ସମାପନ ଅନ୍ତେ ସେ ଫେରିଯାଆନ୍ତି। ତେଣୁ ଇଏ ହେଉଛି ଅବତାର। ତେଣୁ ଅବତାର କଥା ମୁଁ ଆପଣଙ୍କୁ କହିଲି, ମୁଁ ଭାବୁଛି ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଲେ।
1: ଏ ପ୍ରଶ୍ନଟି ପଚାରିଥିଲେ ଅବିନାଶ ଦାସ
0: ଅନ୍ତରଗଡ଼ କେନ୍ଦ୍ରାପଡ଼ାରୁ। ତେଣୁ ଆଉ ଗୋଟିଏ କଥା ହେଲା ଯେ ଆପଣ ପଚାରୁଛନ୍ତି ୟା ଦେହରୁ ମାନବ ଜାତିକୁ କ'ଣ ଶିକ୍ଷା ମିଳୁଛି। ଆପଣ ଦେଖିବେ ଯେ ଆମର ଯେମିତି ଗୋଟେ ମାନବ ସଭ୍ୟତାର ଅଗ୍ରଗତି ଆପଣ ଦେଖିବେ, ପ୍ରଥମେ ମୀନ, ମୀନ ପରେ କଚ୍ଛ। ମୀନଟା କ'ଣ? ଗୋଟେ ଜଳଜୀବ। ଏବଂ କଚ୍ଛପଟା କ'ଣ? ଉଭୟଚର। ତାପରେ ହେଲା ସ୍ଥଳଚର। ତେଣୁ ମୀନ, କଚ୍ଛପ, ବରାହ, ତାପରେ ଛୋଟ ମଣିଷ ବାମନ ଅବତାର, ତାପରେ ହେଲେ ପରଶୁରାମ। ତେଣୁ ଏଇଭଳି ଭାବରେ ମାନବ ସଭ୍ୟତାର ଯେଉଁ ଅଗ୍ରଗତି ହେଇଛି ସେଇ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆମେ ଏଥିରେ ସୂଚନା ପାଉଛୁ। ଆଉ ପ୍ରଶ୍ନ ଥିଲା କି? ଆଉ ଗୋଟେ ପ୍ରଶ୍ନ ଥିଲା। ଆମେ ପ୍ରଶ୍ନ ଗୁଡ଼ାକର ଆପଣଙ୍କୁ ବିସ୍ତାରିତ ଭାବରେ ଉତ୍ତର ଦେଇପାରିବୁନି, କାରଣ ସମୟ କମ୍ ଅଛି ଆମ ହାତରେ। ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ରଥରେ ଯାଆନ୍ତି ତାଙ୍କର ନାମ କହିବେ। ଶ୍ରୋତା ବନ୍ଧୁ କିଏ ପଠେଇଛନ୍ତି ଏଇଟା ତାଙ୍କର ନା ନାହିଁ ନାହିଁ
1: ଜଣେ ଜିଜ୍ଞାସୁ ପଚାରିଛନ୍ତି।
0: ହଁ, ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ଯାଆନ୍ତି ତାଙ୍କ ନାମ କହିବେ।
1: ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ,
0: ଏ ତ ଦୁଇ ହେଉ। ତେଣୁ ଏଇଟା ହେଲା ଆପଣଙ୍କର ଉତ୍ତର। ମା ସୁଭଦ୍ରାଙ୍କ ସାଥିରେ ଦୁଇ ଜଣ ଯାଆନ୍ତି ନାହିଁ, ମା ସୁଭଦ୍ରାଙ୍କୁ ମିଶେଇକିରି ଦୁଇ ଜଣ ଯାଆନ୍ତି ହେଲା। ଆପଣଙ୍କ ପ୍ରଶ୍ନଟି ଟିକେ ଭୁଲ ଥିଲା, ଆପଣ ତାକୁ କରେକ୍ସନ୍ କରିଦେବେ। ମା ସୁଭଦ୍ରା ଏବଂ ଯେତେବେଳେ ପହଣ୍ଡି ଆରମ୍ଭ ହୁଏ, ଚକ୍ରରାଜ ସୁଦର୍ଶନ ଆସିକିରି ମା ସୁଭଦ୍ରାଙ୍କ ରଥରେ, ଦେବଦଳ ରଥରେ ଆରୂଢ଼ ହୁଅନ୍ତି ଏବଂ ମା ସୁଭଦ୍ରାଙ୍କ ସହିତ ସେ ଯାଆନ୍ତି। ତେଣୁ ସେଠି ଦୁଇ ଜଣ ହେଲେ ମା ସୁଭଦ୍ରା ଏବଂ ସୁଦର୍ଶନ। ବହୁତ ଧନ୍ୟବାଦ, ଆପଣ ଆଗ୍ରହର ସହିତ ଆମକୁ ଏ ପ୍ରଶ୍ନ ପଚାରିଛନ୍ତି। ତେଣୁ ଏଇଠି ମୁଁ ଆପଣଙ୍କୁ କହୁଥିଲି ଯେ କୃଷ୍ଣସ୍ୱାସିଆ ସେବକମାନେ ପୁଣି ରଥ ଉପରେ ଅଛନ୍ତି, ଓହ୍ଲେଇ ନାହାନ୍ତି, ଆହୁରି ତାଳଧ୍ୱଜ ରଥ ଉପରେ ବନ୍ଧା ସରିନି। ତିନୋଟି ରଥରେ ଆଜ୍ଞାମାଳ ବନ୍ଧା ହେଲା, ତିନୋଟି ରଥରେ କଳସ ସ୍ଥାପନ ହେଲା ଏବଂ କଳସ ସ୍ଥାପନ କରି ସେମାନେ ବର୍ତ୍ତମାନ ଓହ୍ଲେଇ ଆସୁଛନ୍ତି ରଥ ଉପରୁ। ଆମର ଗୋଟେ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କୁ ଆଉଥରେ ଦେଉଛୁ, 8895254200। ଏଇଟା ହେଲା ରଥଯାତ୍ରା ସମ୍ପର୍କରେ କୌଣସି ପ୍ରଶ୍ନ ଥିଲେ ଆପଣମାନେ ଆମକୁ ଏଇ ହ୍ୱାଟ୍ସଆପ୍ରେ ମେସେଜ୍ କରି ବିଶେଷଜ୍ଞମାନଙ୍କ ପାଖରୁ ଉତ୍ତର ପାଇପାରିବେ। ଆମ ନମ୍ବର ହେଲା 8895254200। ଭାବୁଛି ଆପଣ ଫୋନ୍ ନମ୍ବର ମନେ ରଖିଲେ, ଆପଣ ପ୍ରଶ୍ନ ପଚାରନ୍ତୁ। ଆମର ଯେତିକି ବୁଦ୍ଧି ଜ୍ଞାନ ଆମ ପାଖରେ ଅଛି ଆମେ ଦେବାକୁ ଚେଷ୍ଟା କରିବୁ। ଆମେ ତ ଜଗନ୍ନାଥଙ୍କ ସମ୍ପର୍କରେ ସବୁ କଥା ଜାଣିଛୁ ବୋଲି ଆମେ କହିପାରିବୁନି। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଦାସ କହୁଥିଲେ କି ପ୍ରତାପ ତ୍ରିପାଠୀ କହୁଥିଲେ ଯେ ଲୀଳା ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତୁବ ମନୁଷ୍ୟ। ଆମେ କୁଆଡ଼େ ଜାଣିବୁ? ମୁଁ ତ ଆପଣଙ୍କୁ ଅତୀତରେ ଧାରା ବିବରଣୀରେ ମଧ୍ୟ କହିଛି ଯେ ରଥଯାତ୍ରାର ପାଖାପାଖି 2-3 ମାସ ଆଗରୁ ଆମେ ଯେତେ ସବୁ ପଢ଼ାପଢ଼ି କରିଥାଉ, ବଡ଼ଦାଣ୍ଡରେ ଠିଆ ହେଲେ ସବୁ ଭୁଲିଯାଉ, ଆମର କିଛି ମନେ ପଡ଼େ ନାହିଁ। ତେଣୁ ସେହି ଦୃଷ୍ଟିରୁ ଆପଣଙ୍କୁ ଆମେ କହୁଛୁ, ଇତିହାସରେ ଯାହା ଅଛି, ଶାସ୍ତ୍ରରେ ଯାହା ଅଛି, ଯେଉଁ ଶାସ୍ତ୍ର ନୀଳାଦ୍ରି ମହୋଦୟ ହଉ, ବାମଦେବ ସଂହିତା ହଉ, ସ୍କନ୍ଧ ପୁରାଣ ହଉ, ଏଇ ତିନୋଟି ତ ମୂଳ ଶାସ୍ତ୍ର, ଏଇ ତିନୋଟି ମୂଳ ଶାସ୍ତ୍ରକୁ ଧରିକିରି ଆମେ ଯାହା ତଥ୍ୟ ଆପଣମାନଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବୁ, ଜିଜ୍ଞାସାର ସମାଧାନ କରିପାରିବୁ ସେଥିପାଇଁ ଚେଷ୍ଟା କରିବୁ। ଏବଂ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଆପଣ ଟିକେ କହନ୍ତୁ, ମୁଁ ଟିକେ କ୍ଳାନ୍ତ ହେଲିଣି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ରାଧାବଲ୍ଲଭ ମଠ, ଯାହାକି ସିଂହଦ୍ୱାରରେ ଅବସ୍ଥିତ, ସେଇ ରାଧାବଲ୍ଲଭ ମଠ ଉପରେ ଆମେ ଅବସ୍ଥାନ କରୁଛୁ ଏବଂ ଆମେ ଦେଖିପାରୁଛୁ ଆମ ସମ୍ମୁଖ ଭାଗରେ ସେଇ ଶ୍ରୀବତ୍ସ ଖଣ୍ଡଶାଳ ବଡ଼ ଦେଉଳର ଉତ୍ତୁଙ୍ଗ ଯେଉଁ ମଥାନି ଏବଂ ତାପରେ ନୀଳଚକ୍ର, ନୀଳଚକ୍ର ଉପରେ ବାନା ମଧ୍ୟ ଉଡ଼ୁଛନ୍ତି। ଏବଂ ଆହୁରି ଗୋଟିଏ କଥା ଆଉ ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, ଆଜି ସକାଳୁ ଯେଭଳି ଆମେ ଆଶଙ୍କା ଭିତରେ ଥିଲୁ, ସତ୍ୟ କ'ଣ ଆଜି ରଥଯାତ୍ରା ହେବ, ମହାପ୍ରଭୁ ପହଣ୍ଡି ବିଜେ କରିବେ, ରଥକୁ ଆସିବେ, ରଥ ଟଣା ହେବ, ଏସବୁ ଆଶଙ୍କା

0: ଧୀରେ ଧୀରେ ଧୀରେ ଧୀରେ ଦୂରୀଭୂତ ହେଉଛି। କାରଣ ଆମେ ଦେଖୁଛୁ ଦକ୍ଷିଣ ଭାଗରୁ ବର୍ତ୍ତମାନ ଆକାଶ ସମ୍ପୂର୍ଣ୍ଣ ଭାବରେ ଆକାଶ ହଁ ବର୍ତ୍ତମାନ ଆମେ ଦେଖୁଛୁ ଯେ ଚକ୍ର ବନାଟିର ଦୃଶ୍ୟ ଆମେ ବାଇଶ ପାହାଚରେ ଦେଖିବାକୁ ପାଉଛୁ। ଅର୍ଥାତ୍ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହେଇଗଲାଣି। ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବେ। ଶାସ୍ତ୍ର କହୁଛନ୍ତି ସୁଦର୍ଶନ ପୁରସ୍କୃତ୍ୟ ବଳଭଦ୍ରଂ ତଥା ପରଂ ସୁଭଦ୍ରାଂଚ ତତୋ ନିତ୍ୱା ବଳଭଦ୍ରଂ ଜଗନ୍ନାଥଂ ସୁରେଶ୍ୱରଂ। ତେଣୁ କହିବାର କଥା ହେଲା ପ୍ରଥମେ ଶ୍ରୀ ସୁଦର୍ଶନ ମହାରାଜଙ୍କର ଅତ୍ୟନ୍ତ ଚିତ୍ତାକର୍ଷକ ପହଣ୍ଡି ବିଜୟ ନୀତି ଆରମ୍ଭ ହୋଇଗଲାଣି। କାରଣ ଏହା ଭିତରେ ଅନେକ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଭୋଜନ କରିସାରିଛନ୍ତି ଏବଂ ତାଙ୍କର ମଙ୍ଗଳାର୍ପଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ହୋଇଛି ଏବଂ ପୁଷ୍ପାଞ୍ଜଳି ମଧ୍ୟ ପ୍ରଦାନ କରାଯାଇଛି। ପ୍ରଥମେ ଶ୍ରୀ ସୁଦର୍ଶନଙ୍କର ଏଇ ଯେଉଁ ଦିବ୍ୟ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଛି, ଆପଣମାନେ ଜାଣନ୍ତି ସୁଦର୍ଶନ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। ମହାପ୍ରଭୁଙ୍କର କ୍ରିୟାଶକ୍ତି ହେଉଛନ୍ତି ଶ୍ରୀ ସୁଦର୍ଶନ ମହାରାଜ ଏବଂ ସେ ଯେତେବେଳେ ଆସନ୍ତି ଦୁର୍ବାର ଗତିରେ ଆସନ୍ତି, ତାଙ୍କୁ ପ୍ରଥମେ ମାନ୍ୟତା ପ୍ରଦାନ କରାଯାଇଛି। କାରଣ ସୁଦର୍ଶନ ମହାରାଜ ପ୍ରଥମେ ଆସିବେ ତାର କାରଣ ହେଉଛି ସିଏ ହେଉଛନ୍ତି ରଥଯାତ୍ରାର ପ୍ରଥମ ଅଧିନାୟକ। ତାଙ୍କରି ନେତୃତ୍ୱରେ ବର୍ତ୍ତମାନ ଏଇ ଯେଉଁ ରଥଯାତ୍ରା ଚାଲିଛି। କାରଣ ଯେଉଁ ଦୁର୍ବାର ଶକ୍ତିମାନେ ଅଛନ୍ତି ସମସ୍ତଙ୍କର ଆଶାକୁ ସେ ପୂରଣ କରିବେ ଏବଂ ଯେଉଁ ବିଘ୍ନ ମାନେ ଅଛନ୍ତି ସମସ୍ତଙ୍କୁ ବିନାଶନ କରିବେ। ସୁରୁଖୁରୁରେ କିଭଳି ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ହେବ ସେଥିପାଇଁ ଶ୍ରୀ ସୁଦର୍ଶନ ମହାରାଜ ପ୍ରଥମେ ବିଜେ କରୁଛନ୍ତି ଏବଂ ଏଇ ମହାବେଦୀ ମହୋତ୍ସବର ଇଏ ହେଉଛି ଅୟମ ଆରମ୍ଭ। ବର୍ତ୍ତମାନ ସୁଦର୍ଶନ ଆସନ୍ତି। ସୁଦର୍ଶନ କିଭଳି ଆସନ୍ତି ନା ସୁଦର୍ଶନ ଆସନ୍ତି ସମସ୍ତଙ୍କ କାନ୍ଧରେ। ଯେଉଁ ଦୈତା ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡି କରି ଆଣନ୍ତି, ସୁଦର୍ଶନଙ୍କର ପହଣ୍ଡି ଜଗନ୍ନାଥ ବା ବଳଭଦ୍ରଙ୍କର ପହଣ୍ଡି ଭଳି ହୁଏ ନାହିଁ। ସେ ଦୈତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଆସନ୍ତି। ତେଣୁ ଆମେ ଦେଖୁଛୁ ତାଙ୍କ ଆଖି ତାଙ୍କର ଆଗରେ ବର୍ତ୍ତମାନ ଆଲଟ ପଡ଼ୁଛି ଏବଂ ସେବକମାନେ ଚାମର ପକାଉଛନ୍ତି ଏବଂ ଘଣ୍ଟ ବାଜୁଛି। ଘଣ୍ଟୁଆମାନେ ତାଳ ମାନ ଲୟ ରକ୍ଷା କରି ଘଣ୍ଟ ବାଦନ କରୁଛନ୍ତି ଏବଂ ଅନେକ ନୃତ୍ୟାଙ୍ଗନା ସେମାନେ ମଧ୍ୟ ତାଳ ଲୟ ମାନ ରକ୍ଷା କରି ସେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଯେଭଳି ଭାବରେ ବର୍ତ୍ତମାନ ଶ୍ରୀ ସୁଦର୍ଶନ ମହାରାଜ ଆସିବା କଥା ସେ ବର୍ତ୍ତମାନ ଆସୁଛନ୍ତି ଏବଂ ସମସ୍ତଙ୍କୁ ଏହି ସୂଚନା ଦେଉଛନ୍ତି ଆଉ ଅଳ୍ପ ସମୟ ପରେ ଆସିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଆସିବେ ଶ୍ରୀ ବଳଭଦ୍ର ଭଗବାନ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତବନ୍ଧୁ, ଆମେ ଦେଖିପାରୁଛୁ ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖରେ ଲୋକାରଣ୍ୟ ଖାଲି ସେବକମାନଙ୍କର ଯେଉଁ ସମର୍ପିତ ଭାବନାରେ କେତେ ସୁନ୍ଦର ଭାବରେ ସୁଦର୍ଶନ ମହାପ୍ରଭୁଙ୍କୁ କ୍ଷିପ୍ର ଗତିରେ ଆସୁଛନ୍ତି। ସିଏ ହେଉଛନ୍ତି ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଯିଏ ଆସିବେ ପ୍ରଥମେ ନିରୀକ୍ଷଣ କରିବେ ବିଶ୍ୱବନ୍ଦିତ ପ୍ରଭୁଙ୍କର ଯେଉଁ ଘୋଷ ଯାତ୍ରା ଅନୁଷ୍ଠିତ ହେବ, କାଳେ କେଉଁଠି ବାଧା ବିଘ୍ନ ରହିଥିବ, କିପରି ଭାବରେ କୌଣସି ବାଧା ଯେମିତି ନ ହେବ ସେଇଥିପାଇଁ ଶୂନ୍ୟ ଭାବରେ ସେ ଆସୁଛନ୍ତି। ସୁଦର୍ଶନ ଯିଏ ହେଉଛନ୍ତି ସୁନ୍ଦର ଦର୍ଶନ, ଯାହାଙ୍କର ହୃଦୟ ଅତ୍ୟନ୍ତ ସୁନ୍ଦର, ଯାହାଙ୍କୁ ଦର୍ଶନ କଲେ ପୁଣ୍ୟ ପବିତ୍ର ହୁଏ ଆଉ ମନେ ହୁଏ ସତେ ଯେପରି କାଳିଆ ସାନ୍ତଙ୍କର ବର୍ତ୍ତମାନ ଯେଉଁ ପ୍ରତୀକ୍ଷା କରିଥିଲେ ଆମେ ସେଇ ପହଣ୍ଡି ଆରମ୍ଭ ହେବ। ଯେଉଁ ସୁଦର୍ଶନକୁ ଦେଖିଦେଲେ ମନ ଭିତରେ ଗୋଟେ ଆନନ୍ଦ ଖେଳିଯାଏ, ଏଇ ଆସିବେ ୟାଙ୍କ ପରେ ବଡ଼ ଭାଇ ବଡ଼ଭଦ୍ର, ତାଙ୍କ ପରେ ଆସିବେ ଦେବୀ ସୁଭଦ୍ରା, ଆଉ ପଛରେ ଆସିବେ ସୁଦର୍ଶନ ମହାପ୍ରଭୁ। ଆଲୋଡ ଚାଲିଛି, ଚାମର ଚାଲିଛି, ଛତ୍ରୀ ମଧ୍ୟ ଲାଲ ରଙ୍ଗର ଛତ୍ରୀ ମଧ୍ୟ ଚାଲିଛି ଏବଂ ମଠମାନଙ୍କର ମଠାଧୀଶଙ୍କର ଚାମର ସେବା ସହିତ ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟର ଧ୍ୱନି ହରିବୋଲ।

ସହିତ ପ୍ରକମ୍ପିତ ହେଉଛି। ଏହି ସିଂହ ଦ୍ୱାର ରଥ ପ୍ରଥମେ ଆସିବେ ସୁଦର୍ଶନ ପରିକ୍ରମା କରିବେ, ଚତୁର୍ପାର୍ଶ୍ୱ ରଥର ଚତୁର୍ପାର୍ଶ୍ୱକୁ ପରିକ୍ରମା କରିବେ, କାରଣ ଉତ୍ସବ ଏଇଠାରୁ ହିଁ ଆରମ୍ଭ ହେଲା। ଯେଉଁ ଉତ୍ସବ ଆରମ୍ଭ କରିଛନ୍ତି କାଳିଆ ଠାକୁର, ନିତ୍ୟ ଉତ୍ସବମ୍ ନିତ୍ୟ ସତ୍ୟମ୍ ନିତ୍ୟ ଶ୍ରୀ ନିତ୍ୟ ମଙ୍ଗଳମ୍ ବିହାର୍ଜିତ ଜଗନ୍ନାଥ ଶ୍ରୀ ବୈକୁଣ୍ଠ ପୁରାଧିପଃ। ଏ କ୍ଷେତ୍ର ହେଉଛି ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଭକ୍ତିର କ୍ଷେତ୍ର। ସେ ଭକ୍ତିର ଭାବରସକୁ ଅଧିକରୁ ଅଧିକ ପ୍ଲାବିତ କରିବା ପାଇଁ ସୁଦର୍ଶନ ମହାପ୍ରଭୁ ବର୍ତ୍ତମାନ ସେବକ ମାନ ଯେଉଁ ଦୈତାପତି ସେବକ ବିଶ୍ୱାବାସ ବଂଶଧର ବୋଲି ଯାହାଙ୍କୁ କୁହାଯାଏ, ସେ ଦୈତାପତି ସେବକ ମାନଙ୍କର ସ୍କନ୍ଧାରୂଢ଼ ହେଇ ବର୍ତ୍ତମାନ ଆସୁଛନ୍ତି। ଆଉ ରଥ ବଳଭଦ୍ରଙ୍କ ରଥ ସମ୍ମୁଖ ଦେଇ, ଦେବୀ ସୁଭଦ୍ରାଙ୍କ ରଥ ସମ୍ମୁଖ ଦେଇ ବର୍ତ୍ତମାନ ନନ୍ଦୀ ଘୋଷର ରଥର ପରିକ୍ରମା କରି ଆସିବେ, ଏବଂ ମା ସୁଭଦ୍ରାଙ୍କର ରଥରେ ଶକ୍ତି ସହିତ ଶକ୍ତିଙ୍କର ସଂଯୋଗୀ କିରଣ ହେବ। ଇଏ ହେଉଛନ୍ତି ସେ ସୁଦର୍ଶନ ମହାପ୍ରଭୁ, ଯିଏ ବର୍ଷକରେ ଆହୁରି ଚାରିଥର ମଧ୍ୟ ମନ୍ଦିର ବାହାରକୁ ଆସିଥାନ୍ତି। ଗହ୍ମା ପୂର୍ଣ୍ଣିମାରେ ମାର୍କଣ୍ଡ ପୁଷ୍କରଣୀକି ଆସନ୍ତି, ରାଧାଷ୍ଟମୀରେ ଜମେଶ୍ୱର ମନ୍ଦିରକୁ ଆସନ୍ତି, କୁମାର ପୂର୍ଣ୍ଣିମାରେ ଅଙ୍ଗିରାଶ୍ରମକୁ ଆସନ୍ତି, ଆଉ ଆଜି ହେଉଛି ସେ ରଥଯାତ୍ରା। ଯେଉଁ ରଥଯାତ୍ରା ପତିତ ପାବନଙ୍କର ଯାତ୍ରାରେ ଭକ୍ତ ସହିତ ଭଗବାନଙ୍କର ମିଳନର ପ୍ରଥମ ସେତୁ ଭାବରେ ବର୍ତ୍ତମାନ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ସୁଦର୍ଶନ ମହାଜଳ କୋଟି ସୂର୍ଯ୍ୟ ସମପ୍ରଭ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନିନା ମୋକ୍ଷ ଦାୟକ। ଏ ଭକ୍ତମାନଙ୍କ ଭିତରେ ଥିବା ସମସ୍ତ ଜ୍ଞାନକୁ ପରିହିତ କରି, ସମସ୍ତ ଜ୍ଞାନକୁ ଦୂରୀଭୂତ କରି, ତାଙ୍କ ଭିତରେ ଭକ୍ତିର ଭାବନାକୁ ଅଧିକରୁ ଅଧିକ କ୍ଷିପ୍ର କରିବା ପାଇଁ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ଆଉ ଆଜି ସେ ଚକ୍ର ଆକାରରେ ନାହାନ୍ତି, ସେ ସ୍ତମ୍ଭ ଆକାରର ତୁଳସୀ ଲାଗି ହୋଇଛି। ରାଘବ ଦାସ ମଠର ପ୍ରଦତ୍ତ ଯେଉଁ ତୁଳସୀର ଯେଉଁ ଟୋପର ମହାପ୍ରଭୁ ଲାଗି ହେଇ ସୁନ୍ଦର ଭାବରେ ଆସୁଛନ୍ତି। ଦେଶ ପରିପାଟିରେ ଚାଲିଛନ୍ତି ଦଇତା ସେବକମାନେ, ଭଙ୍କୁଆମାନେ ଚାଲିଛନ୍ତି, ନୃତ୍ୟାଙ୍ଗରାମାନେ ନୃତ୍ୟରେ ଆନନ୍ଦ ହେଉଛନ୍ତି। ଶୈଳକଳାର ଠାକୁରଙ୍କ ପାଖରେ ନୃତ୍ୟ କରି ସମର୍ପିତ କରି ତାଙ୍କର ସେ କଳାକୁ ପ୍ରଦର୍ଶିତ କରି ତାଙ୍କ ପାଖରେ ସେ ସମର୍ପିତ ହେଇଯାଉଛନ୍ତି। ପରମ ବ୍ରହ୍ମ ବିଷ୍ଣୁଙ୍କ ରାୟୁଧ, ଯିଏ ସ୍ନାନ ପଣ୍ଡପରେ ରତ୍ନ ସିଂହାସନରେ ଜଗନ୍ନାଥଙ୍କର ବାମପାର୍ଶ୍ୱରେ ରହିଥାନ୍ତି, କିନ୍ତୁ ଆଜି ମା ଦେବୀ ସୁଭଦ୍ରାଙ୍କ ସହିତ, ଶକ୍ତିଙ୍କ ସହିତ, ଯୋଗମାୟାଙ୍କ ସହିତ ସଂଯୋଗ ହେଇ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହେବେ ଏବଂ ବାହୁଡ଼ିବେ ସେଇ କର୍ମବେଦୀର ଜନ୍ମବେଦୀକୁ। ଜନ୍ମବେଦୀର ଯାତ୍ରା, ଇଏ ହେଉଛି ଦଶ ଅବତାର ଯାତ୍ରା, ଇଏ ହେଉଛି ପତିତ ପାବନ ଯାତ୍ରା, ଭାବବନ୍ଧନର ଯାତ୍ରା। ଭାବବୋଧିରେ ବାନ୍ଧି ହୋଇ ସଂସାରର ସମସ୍ତ ପ୍ରାଣୀଙ୍କର ଦୁଃଖ କଷ୍ଟକୁ ଦୂର କରି, ତାଙ୍କର ମନ ଭିତରେ ଥିବା ଜ୍ଞାନକୁ ଦୂର କରି, ପାପକୁ ମୋଚନ କରି ମୋକ୍ଷ ଦେବା ନିମନ୍ତେ ହେଉଛି ମୋକ୍ଷର କ୍ଷେତ୍ର, ମୁକ୍ତିର କ୍ଷେତ୍ର। ସେଇ ମୁକ୍ତିର କ୍ଷେତ୍ରର ଚାରମାଳ, ଏ ଚାରମାଳ ନୁହେଁ, ଭକ୍ତମାନଙ୍କର ହୃଦୟର ସେଇ ଦ୍ୱାର, ଯେଉଁ ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରି ବର୍ତ୍ତମାନ ମା ସୁଭଦ୍ରାଙ୍କର ଯେଉଁ ଦର୍ପ ଦଳନ ରଥ, ଯାହାଙ୍କୁ କି ମଧ୍ୟ କୁହାଯାଏ ପଦ୍ମଧ୍ୱଜ ରଥ, ସେ ରଥର ସେ କୋଳମଣ୍ଡନ କରିବାକୁ ସୁଦର୍ଶନ ମହାପ୍ରଭୁ ବିଜେ କରୁଛନ୍ତି। ଦଇତା ସେବକମାନେ ରଥ ଚାରମାଳ ଦେଇ ଅଗ୍ରସର ହେଉଛନ୍ତି, ଆଉ ଘଣ୍ଟୁଆମାନେ ତାଙ୍କର ଘଣ୍ଟକୁ ଏଇଠାରେ ବିରାମ ଦେଇ ପୁଣି ଚାଲି ଯାଉଛନ୍ତି ସିଂହଦ୍ୱାର ଦେଇ, ସେଇ ବାଇଶି ପାହାଚ ଦେଇ ପ୍ରଭୁଙ୍କ ନିକଟରେ, କାରଣ ଆସୁଛନ୍ତି ପରା ବଳିଆର ଭୁଜ। ଆଉ ଏହା ପୂର୍ବରୁ ମୁଁ କହିବାକୁ ଚାହିଁବି ଯେ କଳସ ଯେଉଁ ତିନି ଗୋଟି ସ୍ଥାପନା କରାଯାଉଥିଲା, କୋଠ ସୁଆଁସିଆଁ ସେବକମାନେ ରଥ ପ୍ରତିଷ୍ଠା କରି ଆସିବା ପରେ ଯେଉଁ ତିନି ଗୋଟି କଳସ ସେଠି ସ୍ଥାପନ କଲେ, ଜଗନ୍ନାଥଙ୍କର ଯେଉଁ କଳସ ତିନି ଗୋଟି, ତା ହେଲା ନଭ, ଆକାଶ ଏବଂ ବ୍ୟୋମ, ଏବଂ ଯେଉଁ ପତକାଟି ଲଗେଇଲେ ତା ହେଲା ତ୍ରୈଲୋକ୍ୟ ମୋହିନୀ ପତକା। ତିନି ଭୁବନକୁ ମୋହିତ କରି ସେ ପତକା ମୋହିତ କରିବା ପାଇଁ ତାଙ୍କର ପତକାଟି ରହିଲା, ଏବଂ ବଳଭଦ୍ରଙ୍କ ରଥର ଯେଉଁ ତିନୋଟି କଳସ ରହିଲେ ତାହେଲେ ଚନ୍ଦ୍ର, ସୂର୍ଯ୍ୟ ଏବଂ ବିଦ୍ୟୁତ, ଏବଂ ତାଙ୍କର ପତାକା ବା ନେତର ନାମ ହେଉଛି ତ୍ରିପୁର ସୁନ୍ଦରୀ, ତିନି ଭୁବନର ଯେଉଁ ସୁନ୍ଦର ପ୍ରତୀକ, କାରଣ ପ୍ରକୃତି ସହିତ ପୁରୁଷର ମିଳନକୁ ତାହାକୁ ସେ କରିବା ପାଇଁ। ଆଉ ସୁଭଦ୍ରାଙ୍କର ରଥରେ ଯେଉଁ ତିନୋଟି କଳସ ରହିଲା ତାହେଲା ପରା, ଅପରା, ବୈଖାରୀ, ଏବଂ ନେତର ନାମ ହେଉଛି ନାଦମ୍ବିକା ମା ସୁଭଦ୍ରା। ତେବେ ଚାଲନ୍ତୁ ଆମେ ପୁଣି ନେଇଯାଉଛୁ ଜଗନ୍ନାଥଙ୍କର ସେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ଥିବା ଦ୍ୱିତୀୟ ବୁଥ କେନ୍ଦ୍ରକୁ।

0: ଯୋଉଠି ଅପେକ୍ଷା କରିଛନ୍ତି ଭାବ ବିହଳତା ହେଇ ମନର ଭାବକୁ ପରିପ୍ରକାଶ କରି ଆପଣମାନଙ୍କ ପାଖରେ ଏ ବଡ଼ଦାଣ୍ଡର ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିବା ପାଇଁ ଡକ୍ଟର ହରିହର କାନୁଙ୍କ ମହୋଦୟଙ୍କ ନିକଟକୁ ଜୟ ଜଗନ୍ନାଥ।
1: जय जगन्नाथ। सुंदर भाव वर्णना करुले कल्याणी जे वर्तमान आयुध पुरुष चक्रराज सुदर्शन महाप्रभु से जो दिव्य ज्ञान जो रॉकेट बोली आम कहे आधुनिक जुगर रॉकेट बोली आम जहाँ कहे से रॉकेट आसिकी आपणकर जगज्जननी कृपामयी माँ सुभद्रा ठाकुराणी दर्पदलन रथ विराजमान कले कारण आपण मैंने जानती मसटा हूँ आषाढ़ मास आषाढ़ मास हूँ सृष्टि मास सृष्टि प्रक्रिया को आगे नापी महाप्रभु भाई भौणी को धरी रथजात्र आसुंच गुंडीचा जत पतित पावन जत्र आसदिन जरा करते पुरुष आयुध पुरुष जे कि चक्रराज जे कि श्रीमंदिर भितर भगवान जगन्नाथ वाम पटे शोभा पाती चक्र रूप से आप देखिए द्वापर युगर भगवान नीलामय कृष्ण डाण हाथर विशी आंगुठे शोभा पाते चक्रराज सुदर्शन चक्राकृति सुदर्शन चक्र भली सुदर्शन जो चक्र एमुंडु काटि काटिकी जाऊला से मुंड को से मुंडु काटि काटिकी आसला एमुंड को जहाँ देखी बेलासन से चक्र कली युगरे भिन्न एटी महाप्रभु धर्मदंड धरी कारण जो अवतार कथा आलोचना कर ଭଗବାନ କଳିଯୁଗରେ ଧର୍ମର ଦଣ୍ଡ ଧାରଣ କରିଛନ୍ତି। କେଉଁ ଧର୍ମ? କର୍ମଭିତ୍ତିକ ଧର୍ମ। ଯେଉଁ କର୍ମ କରିବା ପାଇଁ ଜୀବର ଜୀବ ଏଇ ମର୍ତ୍ତ୍ୟରେ ଜନ୍ମ ନେଇଛି ସେ କେବଳ କର୍ମ ହିଁ କରିବ। ସେ କର୍ମ ହେଉଛି ସତ୍କର୍ମ, ଉଚିତ କର୍ମ, ଯେଉଁ କର୍ମର ଫଳ ମଣିଷ ଲାଭ କରିବ। ତେଣୁ ଆମେ ଯେଉଁ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଯେ ମଣିଷ କୋଟି କୋଟି ଟଙ୍କା ରୋଜଗାର କଲେ ମଧ୍ୟ ମଲାବେଳକୁ ଟଙ୍କାଟିଏ ମଧ୍ୟ ନେଇକି ଯାଇପାରିବ ନାହିଁ। ତାର କାରଣ ହେଉଛି କେବଳ ତୁମେ କର୍ମ କରିବ, କର୍ମର ଫଳ ଭଗବାନ ଜଗନ୍ନାଥଙ୍କ ଉପରେ ଛାଡ଼ିଦେବାକୁ ପଡ଼ିବ। ଯାହା ଗୀତାରେ କହିଲା କର୍ମଣ୍ୟବାଧିକାରସ୍ତେ ମା ଫଳେଶୁ କଦାଚନ। ଧୀରେ ଧୀରେ ଆମେ ଯେଉଁ ବସିଛୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତାର ବାଁ ପଟରେ ବର୍ତ୍ତମାନ ଯେଉଁ ବଡ଼ଦାଣ୍ଡ ରହିଛି, ବଡ଼ଦାଣ୍ଡ ଲୋକାରଣ୍ୟ ଏବଂ ବର୍ଷା ସତ୍ତ୍ୱେ ଛତା ଧରିକିରି ସମସ୍ତେ ଆସିଛନ୍ତି। କାରଣ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଭକ୍ତି ବିଶ୍ୱାସ, କାରଣ ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଭଗବାନଙ୍କୁ ପାଇବାକୁ ହେଲେ ଭିତରେ ବିଶ୍ୱାସ ରଖିବାକୁ ପଡ଼ିବ, ବିଶ୍ୱାସ ନ ରଖିଲେ କିଛି ପାଇପାରିବ ନାହିଁ। କଳିଯୁଗର ପ୍ରତ୍ୟେକ ମଣିଷ ଭିତରେ ଆଜି ରାଜୁତି କରୁଛି ଅବିଶ୍ୱାସ ଅନ୍ଧବିଶ୍ୱାସ। ତେଣୁ ଅବିଶ୍ୱାସ ଅନ୍ଧବିଶ୍ୱାସ ଭିତରେ ଭଗବାନ ମିଳିବେ ନାହିଁ। ଭଗବାନଙ୍କୁ ପାଇବାକୁ ହେଲେ ଭକ୍ତଟି ହେବାକୁ ପଡ଼ିବ। ଭାବ ଭକ୍ତିର ଡୋରିରେ ଭକ୍ତଟି ହେଇକିରି ଆମେ ଭଗବାନଙ୍କୁ ପ୍ରାର୍ଥନା କଲେ, ଦୁଇ ହାତ ଟେକିକିରି ପ୍ରାର୍ଥନା କଲେ ଭଗବାନ ଆମକୁ ଦେବେ। କାରଣ ସିଏ ହେଉଛନ୍ତି ଭକ୍ତର ଭଗବାନ, ଅଭକ୍ତର ଭଗବାନ ନୁହନ୍ତି। ଯିଏ ଅବିଶ୍ୱାସ ସନ୍ଦେହ ଭିତରେ ଭଗବାନଙ୍କୁ ଡାକେ ସେ କେବେ ଗୁରୁତ୍ୱ ଦିଏ ନାହିଁ। ତେଣୁ ବର୍ତ୍ତମାନ ପାଗ ଅନୁକୂଳ ହେଇଛି, ଧୀରେ ଧୀରେ ଆକାଶ ମେଘମୁକ୍ତ ହେବାରେ ଲାଗିଛି, ଧୀରେ ଧୀରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ମାନେ ସୁଅ ଛୁଟିବାରେ ଲାଗିଛି। ଆମ ବାଁ ପଟରେ ଆମେ ଦେଖୁଛୁ ରାଜ ନଅରକୁ ଲାଗିକିରି ଯେଉଁ ବ୍ୟାରିକେଡ୍ ଭଳିଆ କରାଯାଇଛି, ପୋଲିସ ବାହିନୀ ଜଗିକିରି ରହିଛନ୍ତି ସେଠି। ଆମେ ଦେଖୁଛୁ ବର୍ତ୍ତମାନ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଇଏ ସବୁ ପ୍ରଭୁଙ୍କର ଲୀଳା, ଭଗବାନଙ୍କର ଲୀଳା। କାରଣ ଆମେ ଭାବୁଥିଲେ ଯେ ସକାଳେ ଯେଉଁ ପ୍ରକାରର ପାଗ ହେଇଛି କ'ଣ ନାହିଁ କ'ଣ ହେଇଯିବ, ଦେଖନ୍ତୁ ଗୋଟେ ମୁହୂର୍ତ୍ତକ ଭିତରେ ସବୁ ବଦଳି ଯାଉଛି। ସମୟ ବଡ଼ ବଳବାନ, ଏହି ସମୟ କାହାକୁ କେତେବେଳେ କେଉଁଠି ନେଇ ରଖିବ, କେଉଁ ଜାଗାରେ ପହଞ୍ଚାଇବ କେହି କହିପାରିବେ ନାହିଁ ଆଜ୍ଞା। ଏ ସମୟକୁ ନିୟନ୍ତ୍ରଣ କରୁଛନ୍ତି ଦୁଇଟି ଦେବତା, ଜଣେ ହେଲେ ଜଗତନାଥ ଜଗନ୍ନାଥ, ଆଉ ଜଣେ ହେଲେ ଲୋକନାଥ, ଯିଏ ଲୋକଙ୍କର ନାଥ, ଯିଏ ଭଗବାନ ଜଗନ୍ନାଥଙ୍କର ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯିଏ ଯୋଗୁଆଳି, ରତ୍ନଭଣ୍ଡାରକୁ ଯିଏ ଜଗିକି ରହିଛନ୍ତି ସିଏ ହେଉଛନ୍ତି ଲୋକନାଥ, ସିଏ ହେଉଛନ୍ତି ଲୋକଙ୍କର ନାଥ, ଇଏ ହେଉଛନ୍ତି ଜଗତର ନାଥ। ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ତେଣୁ ସବୁବେଳେ ଭକ୍ତ ଆକୁଳ ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ତୁମକୁ କିଛି ମାଗୁନାହିଁ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶ୍ରଦ୍ଧା ବାଲିରୁ ଆତେ ଶ୍ରଦ୍ଧାର।

ବିଶ୍ୱାସର ବାଲି, ଯୋଉ ଶ୍ରଦ୍ଧା ଏବଂ ବିଶ୍ୱାସ। ଆପଣ ଦେଖିବେ ଯୋଉ ଓଲଟ ଶୁଆ ଯୋଉ ରଥରେ ଆରୂଢ଼ ହେଇଛନ୍ତି, ସିଏ ମଧ୍ୟ ଜୀବ ପରମ ଏବଂ ଶ୍ରଦ୍ଧା ବିଶ୍ୱାସ। ତେଣୁ ଜୀବ ପରମ ସାଙ୍ଗରେ ମିଳନ ହବା ପାଇଁ, ମିଳିତ ହେବା ପାଇଁ ଏଇ ଯାତ୍ରାକୁ ଆସୁଛି। ଏଇ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ମହାମିଳନର ଯାତ୍ରା। ଆଜି ଏକ ପବିତ୍ର ଦିନରେ ଭକ୍ତ କାହିଁକି ଏତେ ଦୂରରୁ ଧାଇଁ ଆସିଲେ ମଧ୍ୟ ସବୁବେଳେ ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ, ଯେ ମହାପ୍ରଭୁଙ୍କୁ ଦର୍ଶନ କରିବ, ଚର୍ମ ଚକ୍ଷୁରେ ଦର୍ଶନ କରି ସେ ମୁକ୍ତିମୋକ୍ଷ ପାଇବ। ଏହି ଜ୍ଞାନ ନେଇ ଭକ୍ତଟିଏ ଧାଇଁ ଆସୁଛି, କେତେ କଷ୍ଟ କରି ଆସୁଛି, କେତେ ଦୂରରୁ ଆସୁଛି, ତାର ମନ ଭିତରେ ଯେଉଁ ଭାବନା, ତାର ମନ ଭିତରେ ଯେଉଁ ଚେତନା, ଯଦି ତାହା ପୂରଣ ହେଉନଥାନ୍ତା ତାହେଲେ ଏତେ ଦୂରକୁ କ'ଣ ଶ୍ରୀକ୍ଷେତ୍ର ପୁରୀକୁ ଭକ୍ତଟିଏ ଧାଇଁ ଆସନ୍ତା କି? ତେଣୁ ଆମର ବିଶ୍ୱାସ ନିଶ୍ଚିତ ଭାବରେ ପ୍ରଭୁ ତାଙ୍କର ଦୁଃଖ ଦୂର କରୁଛନ୍ତି, ତାଙ୍କ ଭିତରେ ତାଙ୍କର ମନସ୍କାମନା ପୂରଣ କରୁଛନ୍ତି। ହେ ପ୍ରଭୁ, ହେ କାଳିଆ ଶାନ୍ତ, ହେ ଜଗତର ଠାକୁର, ତମେ ସବୁ ଭକ୍ତର ମନସ୍କାମନା ପୂରଣ କର। ଯେତେ ଯେଉଁଠି ଅନୀତି ଅନ୍ୟାୟ ଅଧର୍ମ ହେଉଛି ତାକୁ ତମେ ସୁଧାରି ଦିଅ, ନଚେତ୍ ଦଣ୍ଡ ପାଇବେ। ଏହି ଜ୍ଞାନ ତମେ ଦିଅ ପ୍ରଭୁ, କାରଣ ଭକ୍ତ ଆଜି କଳିଯୁଗରେ ଯେତେ ସବୁ ପାପ କାର୍ଯ୍ୟ କରୁଛି ତାକୁ କହିବା ପାଇଁ କେହି ନାହିଁ। ତେଣୁ ତମେ ଯେଉଁ ନିଜେ ସ୍ୱୟଂ ବଡ଼ଦାଣ୍ଡକୁ ଆସୁଛ, ଯେଉଁମାନେ ତମ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରୁନାହାନ୍ତି ପ୍ରଭୁ, ତାଙ୍କୁ ତମେ ଦର୍ଶନ ଦେବା ପାଇଁ ସ୍ୱୟଂ ଚାଲି ଆସୁଛ, ଆଠୁ ଆଉ ବଡ଼ କଥା କ'ଣ ହେଇପାରେ? ଆଠୁ ଆଉ ବଡ଼ ବିଚାର କ'ଣ ହେଇପାରେ? କାରଣ ପୃଥିବୀରେ ଯେତେ ଦେବତା ଆସନ୍ତି, 84 ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ଆମେ ପାଇଛେ, ପ୍ରତି ମୁହୂର୍ତ୍ତରେ ଏ ମଣିଷ ହତାଦର କରି ଚାଲିଛି, ନିଜକୁ ହତାଦର କରି ଚାଲିଛି ଏବଂ ଜାଣିପାରୁନାହିଁ କେଉଁଠି ସେ ଭୁଲ କରିଛି, କେଉଁଠି ସେ ପାପ କରିଛି। ଏ ଜ୍ଞାନ ତା ଭିତରେ ଆସୁନାହିଁ। ବର୍ତ୍ତମାନ ଅଗ୍ରପୂଜ୍ୟ ଯିଏକି ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଯେଉଁ ବିରାଜମାନ କରେ କଲେ ଦର୍ପଦଳନ ରଥରେ, ଏବଂ ତାପରେ ଆସିବେ ବଡ଼ ଠାକୁର ବଳଭଦ୍ର, ହଲି ହଲି ଝୁଲି ଝୁଲି କାଦମ୍ବରୀ ପ୍ରମତ୍ତ ହୋଇ ହଳ ମୁଷଳ ଧାରି, ଯେଉଁ ହଳ ମୁଷଳ ହେଉଛି ଭାରତୀୟ କୃଷି ସଭ୍ୟତାର ପ୍ରତୀକ, କୃଷିର ପ୍ରତୀକ, ସେ ଆସିବେ ଏବଂ ବଡ଼ ଭାଇ ହିସାବରେ ଆସିବେ, ଗୁରୁ ଗୁରୁଜନ ହିସାବରେ ଆସିବେ, ମୁରବୀ ହିସାବରେ ଆସିବେ। ଇଏ ହେଉଛି ପରମ୍ପରା। ଆଇଲା ବେଳେ ଧାଡ଼ି ପହଣ୍ଡିରେ ଆସିବେ, ଗଲାବେଳକୁ ଯେତେବେଳେ ନୀଳାଦ୍ରିକୁ ବିଜେ କରିବେ, ଗୋଟି ପହଣ୍ଡିକୁ ବିଜେ କରିବେ। ଇଏ ପରମ୍ପରା, ଏକ ନିଆରା ପରମ୍ପରା। ଏବଂ ଏଇ ଯେଉଁ ଯୁଗ ଯୁଗ ଧରି ଯେଉଁ ଚାଲିଛି ଯେଉଁ ଯାତ୍ରା, ଏ ଯାତ୍ରାର ଶେଷ ନାହିଁ, ଏ ଯାତ୍ରାର ପଟାନ୍ତର ନାହିଁ। ଏ ଯାତ୍ରା ମଣିଷକୁ ଜ୍ଞାନ ଦେବା ପାଇଁ ଉଦ୍ଦିଷ୍ଟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି ମଣିଷ ଭିତରେ ଏହି ଜ୍ଞାନ ଯେତେବେଳେ ସୃଷ୍ଟି ହେବ ନା, ମଣିଷ ନିଜକୁ ନିଜେ ପରିବର୍ତ୍ତିତ ହୋଇଯିବ, ପରିବର୍ତ୍ତନ ହେବା ପାଇଁ ମଣିଷର ଯାତ୍ରା। ସେଇଥିପାଇଁ ଭକ୍ତ କବି ସାଲବେଗ କହିଥିଲେ, ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ। ଆଜି ଆମେ ଦେଖୁଛେ, ନିଜ ଆଖିରେ ଦେଖୁଛେ ଯେ କିଭଳି ଭାବରେ ମହାପ୍ରଭୁଙ୍କର ଏ ବିଚାରଧାରା। ଏବଂ ବର୍ତ୍ତମାନ ଆମେ ପ୍ରଥମ କେନ୍ଦ୍ରକୁ ମୁଁ ଆପଣମାନଙ୍କୁ ନେଇଯାଉଛି, ଯେଉଁଠି ଅଛନ୍ତି ଆମର

0: ନିଜ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ଶରୀରର ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସ୍ଥଳେ ORS ଦ୍ରବଣ ପିଅନ୍ତୁ। ସର୍ବଦା ପାଇଖାନା ବ୍ୟବହାର କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଅଳିଆ ଆବର୍ଜନା ତଥା ବଳକା ଖାଦ୍ୟ ଏଣେତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06752222175 ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108 କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି ନାରୀ।

0: ପକେଇକରି ଆଣନ୍ତି। ତେଣୁ ସେଇ ଯେଉଁ ସୁଦର୍ଶନ ସ୍କନ୍ଦ ଦେଶରେ ଦୈତାପତି ମାନଙ୍କର ସେ ବୋହିକରି ଆଣନ୍ତି, ସିଏ ହେଉଛନ୍ତି ଯେଉଁ ସବରମାନେ ପୂଜା କରୁଥିବା ସ୍ତମ୍ଭ ଦେବତା, ସେଇ ସ୍ତମ୍ଭ ଦେବତାର ଗୋଟିଏ ନୂତନ ସଂସ୍କାରିତ ରୂପ, ଯିଏକି ଚତୁର୍ଦ୍ଧା ମୂର୍ତ୍ତି ଭାବରେ, ଚତୁର୍ଥ ବିଗ୍ରହ ଭାବରେ ରତ୍ନ ସିଂହାସନରେ ଶୋଭା ପାଉଛନ୍ତି ବା ପୂଜିତ ହେଉଛନ୍ତି। ତେଣୁ ଇଏ ହେଲା ଗୋଟେ ପରମ୍ପରା। ସେଇ ପରମ୍ପରାର ଆଉ ଗୋଟେ ଉଦାହରଣ ମଧ୍ୟ ଆମେ ଦେଖିବା ଯେ ଆମେ ଭଗବାନଙ୍କୁ ପିତା କହିପାରୁ, ମାତା ବି କହିପାରୁ। ତେଣୁ ସେଇ ସ୍ତମ୍ଭ, ଶବରମାନଙ୍କର ଉପାସିତ ସ୍ତମ୍ଭ ଦେବତା ଅନେକ ସ୍ଥାନରେ ମାତୃଶକ୍ତି ରୂପରେ ମଧ୍ୟ ପୂଜା ପାଉଛନ୍ତି। ତେଣୁ ସ୍ତମ୍ଭେଶ୍ୱରୀ ଉପାସନା ଆପଣ ଦେଖିବେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ତମ୍ଭେଶ୍ୱରୀ ଉପାସନା ଅଛି। ଅନୁଗୁଳରେ ଅଛି, ଆସ୍କାରେ ଅଛି, ସେ ଖମ୍ବେଶ୍ୱରୀ ଭାବରେ, ସ୍ତମ୍ଭେଶ୍ୱରୀ ଶବ୍ଦର ଅପଭ୍ରଂଶ ହୋଇକରି ସେ ଖମ୍ବେଶ୍ୱରୀ ଭାବରେ ପୂଜା ପାଉଛନ୍ତି। ଏବଂ ମାଣିକେଶ୍ୱରୀ ଯେଉଁ ଆପଣ ଦେଖିବେ କଳାହାଣ୍ଡିରେ ଏବଂ ରାୟଗଡ଼ା ଅଞ୍ଚଳରେ, ବିଭିନ୍ନ ଅଞ୍ଚଳରେ ଯେଉଁ ମାଣିକେଶ୍ୱରୀ ଅଛନ୍ତି, ସେ ମାଣିକେଶ୍ୱରୀ ହେଉଛନ୍ତି ମଧ୍ୟ ମୂଳତଃ ସ୍ତମ୍ଭ, ଏବଂ ତାଙ୍କର ସ୍ତମ୍ଭ ଉପରେ ଗୋଟେ ଆଟିକା ବା ମାଟିର ଆଟିକା ତାଙ୍କ ମସ୍ତକ ଉପରେ ସ୍ଥାପନ କରି ତାକୁ ଚିତ୍ର ବିଚିତ୍ର କରି ତାକୁ ମାତୃ ରୂପ ଦିଆହେଇଛି ବା ଠାକୁରାଣୀ ରୂପ ତାକୁ ଦିଆହେଇଛି। ତେଣୁ ସିଏ ସେଇ ସ୍ତମ୍ଭ ହିଁ ମାଣିକେଶ୍ୱରୀ ହେଇଯାଇଛନ୍ତି, ସେଇ ସ୍ତମ୍ଭ ହିଁ ସ୍ତମ୍ଭେଶ୍ୱରୀ ହେଇଯାଇଛନ୍ତି। ତେଣୁ ଯେଉଁ ସ୍ତମ୍ଭେଶ୍ୱରୀ ଉପାସନା, ତା ପଛରେ ମଧ୍ୟ ଗୋଟେ ଶବର ସଂସ୍କୃତିର ପୂର୍ଣ୍ଣ ଛାପ ଆମେ ଦେଖିପାରିବା, ଏବଂ ତାର ଗୋଟେ ବୈଦିକ ସଂସ୍କରଣ ହେଉଛନ୍ତି ଆମର ସୁଦର୍ଶନ। ତେଣୁ ସୁଦର୍ଶନ ମହାପ୍ରଭୁ ରତ୍ନ ସିଂହାସନ ଉପରେ ଯେଉଁ ବିରାଜମାନ କରିଛନ୍ତି, ସିଏ ଶବରମାନଙ୍କର ସେଇ ଆଦି ପୂଜିତ ସ୍ତମ୍ଭ ବିଗ୍ରହର ସେ ଗୋଟେ ହେଉଛନ୍ତି ଆର୍ଯ୍ୟାୟିତ ରୂପ। ଏହି ବିଚାର ମଧ୍ୟ ଇତିହାସକାରମାନେ ତାକୁ ତର୍ଜମା କରିକିରି ଆମକୁ ମତ ଦେଇଛନ୍ତି, ଯେଉଁ ମତକୁ ମଧ୍ୟ ଆପଣମାନେ ସମସ୍ତେ ଜାଣିଥିବେ, ଆମେ ପୁଣି ତାକୁ ଆପଣମାନଙ୍କ ଆଗରେ କହୁଛୁ। ଦ୍ୱିତୀୟ କଥା ହେଲା ଯେ କାହିଁକି ସୁଦର୍ଶନ ଆଗ ଆସନ୍ତି, ଚତୁର୍ଥ ବିଗ୍ରହ ହେଲେ ମଧ୍ୟ ସେ ପ୍ରଥମେ ଆସିବା କ'ଣ ଦରକାର? ପ୍ରଥମେ ଆସିବା ଏଇଥିପାଇଁ ଦରକାର ଯେ ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରୂପ, ଏବଂ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟଙ୍କର ସ୍ୱରୂପ, ଏବଂ ସୁଦର୍ଶନ ହେଉଛନ୍ତି କାଳଙ୍କର ସ୍ୱରୂପ। ତେଣୁ ସୁଦର୍ଶନ ମହାପ୍ରଭୁ ଯେତେବେଳେ ଆସନ୍ତି, ସେ ଖୁବ୍ କ୍ଷିପ୍ର ବେଗରେ ଆସନ୍ତି। ଅନ୍ୟ ମହାପ୍ରଭୁମାନେ ଯେତେବେଳେ ଆସିବେ, ସେ ପହଣ୍ଡି ହେଇକରି ଆସିବେ, ପହଣ୍ଡ ପହଣ୍ଡ ହେଇକରି ଆସିବେ, କିନ୍ତୁ ସୁଦର୍ଶନଙ୍କୁ ଯଦିଓ ମଧ୍ୟ ସେ ଧୀର ଗତିରେ ଆଣିପାରନ୍ତେ, ଧୀର ଗତିରେ ନ ଆଣିକି ତାକୁ କ୍ଷିପ୍ର ଗତିରେ ଆଣନ୍ତି। ସେଇଥିପାଇଁ କାଳ ଯେମିତି ସବୁବେଳେ କ୍ଷିପ୍ର, କାଳ ଯେଭଳି କୌଣସି ସମୟରେ ରହେ ନାହିଁ, କାଳଙ୍କୁ ଯେଭଳି ପ୍ରତିହତ କରାଯାଇପାରେ ନାହିଁ, ସେମିତି ସୁଦର୍ଶନ ମହାପ୍ରଭୁ କାଳର ପ୍ରତୀକ ହେଇଥିବାରୁ ତାଙ୍କୁ ପ୍ରତିହତ ନ କରି ଅପ୍ରତିହତ ଭାବରେ ସେ ଆସନ୍ତି, ଏବଂ ରଥ ଉପରେ ପରିକ୍ରମା କରି, ତିନିର ଯାକ ରଥ ପରିକ୍ରମା କରିସାରିଲା ପରେ ମା ସୁଭଦ୍ରାଙ୍କ ରଥକୁ ଯାଆନ୍ତି। ତେଣୁ ଏଇ ଯେଉଁ ସୁଦର୍ଶନ, ସେ ଶିବ ସ୍ୱରୂପ ବୋଲି ମଧ୍ୟ କୁହାଯାଏ, ନୃସିଂହଙ୍କ ସ୍ୱରୂପ ବୋଲି କୁହାଯାଏ, ସୂର୍ଯ୍ୟଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ସୁଦର୍ଶନ ମୋହଜ୍ୱାଳ ସୂର୍ଯ୍ୟ କୋଉଠି ସମପ୍ରଭ ବୋଲି ମଧ୍ୟ ତାଙ୍କୁ କୁହାହେଇଛି, କୋଉଠି ସୂର୍ଯ୍ୟଙ୍କର ତେଜ ତାଙ୍କ ପାଖରେ ଅଛି। ତେଣୁ ଏଇଭଳି ଭାବରେ ସୁଦର୍ଶନ ମହାପ୍ରଭୁଙ୍କର ବହୁତ ପରିକଳ୍ପନା ଅଛି ଶାସ୍ତ୍ରରେ, ଇତିହାସରେ। ତେଣୁ ସେ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମୁଁ ବର୍ତ୍ତମାନ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ।
1: ଆପଣ ଯାହା କହିଲେ ସୁଦର୍ଶନଙ୍କ ସମ୍ପର୍କରେ ତାହା ଅତ୍ୟନ୍ତ ଯଥାର୍ଥ, କାରଣ ସୁଦର୍ଶନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅମୋଘ ଅସ୍ତ୍ର ରୂପରେ ମଧ୍ୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି। ଚକ୍ରଂ ଶକ୍ରାରି ପକ୍ଷ କ୍ଷେପଣ ନିପୁଣତା ଶାଳି କଳ୍ପାନ୍ତ କାଳ ବିଭ୍ରାଜତ ସୂର୍ଯ୍ୟ ଭାଷା ପ୍ୟନପହୃତ ତମୋ ଧ୍ୱଂସମାପାଦୈଷ୍ଣୁ ନକ୍ରସ୍ୟା ବକ୍ର କଣ୍ଠ ସ୍ଥଳ ନଳକ ସମୁନ୍ମୂଳନ ସ୍ପର୍ଦ୍ଧମାନ ଯତ୍ରାସ୍ତ୍ରେ ବ୍ରହ୍ମ ଦାର୍ବାକୃତି ଧରମନଣୁ ଶ୍ରୀହରେ ପ୍ରୀତିପାତ୍ର। ଭଗବାନ ଶ୍ରୀହରିଙ୍କର ସିଏ ହେଉଛନ୍ତି ଅତ୍ୟନ୍ତ ପରମ ପ୍ରୀତିପାତ୍ର, ଅର୍ଥାତ ଭଗବାନଙ୍କର ସେ ସମସ୍ତ କର୍ମରେ ବିନିଯୁକ୍ତ ହୁଅନ୍ତି, ଅର୍ଥାତ ଯେତେବେଳେ ଆବଶ୍ୟକତା ପଡ଼େ ମହାପ୍ରଭୁଙ୍କର କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସୁଦର୍ଶନକୁ ହିଁ ପ୍ରେରଣ କରାଯାଇଥାଏ। ଯେତେବେଳେ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ଦେବରାଜ, ତା ଡାକକୁ ଚତୁର୍ଭୁଜ ଶୁଣିଲ ଶ୍ରବଣ ଡେରି, ଯେତେବେଳେ ଶୁଣିଲ ସେତିକିବେଳେ ମହାପ୍ରଭୁ ଗରୁଡ଼ ପୃଷ୍ଠରେ ଆସିଲେ। ଗରୁଡ଼ ପୃଷ୍ଠରେ ଆସିକରି ସେ କ'ଣ କଲେ, ପ୍ରଥମେ ସୁଦର୍ଶନ ଚକ୍ରକୁ ହିଁ ପଠେଇଲେ, ସେ ହିଁ ଚକ୍ର ପେଶୀ ନକ୍ର ନାସି ଉଦ୍ଧାରିଲେ ଆପଣ। ଚକ୍ର ଗଲା, ନକ୍ର ଅର୍ଥାତ୍ ସେ କୁମ୍ଭୀରକୁ ହନନ କଲା, ଏବଂ ତାପରେ ପୁଣି ଫେରି ଆସିଲା।

0: ଏଭଳି ଯେଉଁଠି ଯେଉଁଠି ଶତ୍ରୁମାନଙ୍କୁ ସଂହାର କରିବା ପାଇଁ ମହାପ୍ରଭୁଙ୍କର ଆବଶ୍ୟକତା ପଡ଼େ, ସେତେବେଳେ ଇଏ ତାଙ୍କର ଅମୋଘ ଅସ୍ତ୍ର ଭାବରେ ସେ ସୁଦର୍ଶନକୁ ବ୍ୟବହାର କରାଯାଏ। ଏବଂ ଆଜି ରଥଯାତ୍ରାରେ ଯେତେବେଳେ ଆବଶ୍ୟକତା ପଡ଼ୁଛି, ଅର୍ଥାତ୍ ମୁଁ ବର୍ତ୍ତମାନ ଯିବି, ମୋର ଭକ୍ତମାନଙ୍କୁ ଉଦ୍ଧାର କରିବି, ସେଥିପାଇଁ ମୋତେ ରଥାରୂଢ଼ ହେବାକୁ ପଡ଼ିବ, ପତିତଜନଙ୍କୁ ଉଦ୍ଧାର କରିବାକୁ ପଡ଼ିବ, ସେଥିପାଇଁ ମହାପ୍ରଭୁ ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ପଠାଇଛନ୍ତି। ତାଙ୍କର ଅମୋଘ ଶକ୍ତି, ସେ ଶକ୍ତି ଦୁର୍ନିବାର ଶକ୍ତି, ଯେମିତି କାଳର ଚକ୍ରକୁ କେହି କେବେ ପ୍ରତିହତ କରିପାରିବନି, କାଳଚକ୍ର ଅବାହାରିତ, ସେହିଭଳି ଭାବରେ ଶ୍ରୀ ସୁଦର୍ଶନଙ୍କର ଗତି ମଧ୍ୟ ଅବାହାରିତ। ସେ ବର୍ତ୍ତମାନ ଅବାହାରିତ ଗତିରେ ଧାଇଁ ଆସିଲେ ଏବଂ ତାଙ୍କୁ ଦେଖି ଭୟମାନେ ସମସ୍ତେ ଚାଲିଗଲେ। ଯେଉଁମାନେ ବିଘ୍ନ କରିବା ପାଇଁ ଆବଶ୍ୟକତା ପଡ଼ୁଥିଲା, ମୁଁ ଟିକିଏ କହିଦିଏ ଯେ ବର୍ତ୍ତମାନ ଆମେ ଆଖି ଆଗରେ ଦେଖୁଛୁ ସିଂହଦ୍ୱାରର ଗୁମୁଟ ବର୍ତ୍ତମାନ ଭକ୍ତମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି, ଏବଂ ଚକ୍ର ବନାଟି ବୁଲୁଛି ଏବଂ ଆଲୋଟ ପଡ଼ୁଛି, ଚାମର ପଡ଼ୁଛି, ସଙ୍କେତ ଦେଉଛି ଯେ ବର୍ତ୍ତମାନ ବଡ଼ ବାଡ଼ ଖାଉନ୍ଦ, ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ, ସେ ବର୍ତ୍ତମାନ 22 ପାହାଚ ଅତିକ୍ରମ କରୁଛନ୍ତି, ଏବଂ 22 ପାହାଚ ଅତିକ୍ରମ କରି ଧୀର ମନ୍ଥର ଗତିରେ ସେ ବଡ଼ଦାଣ୍ଡ ଆଡ଼େ ଆସୁଛନ୍ତି। ଏବଂ ସେ ଆସିଲେ ତା ପଛକୁ ଆସିବେ ଦେବୀ ସୁଭଦ୍ରା ମା, ଏବଂ ସଭା ପଛରେ ଆସିବେ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ରଥଯାତ୍ରାର ମହାନାୟକ। ସେ ଆସିଲେ ସମସ୍ତ ଜନତା ତାଙ୍କୁ ଦର୍ଶନ କରିବେ। ତେଣୁ ବର୍ତ୍ତମାନ ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମକୁ ଦୃଶ୍ୟମାନ ହେଉଛନ୍ତି 22 ପାହାଚ। 22 ପାହାଚରେ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ର ବଳିଆର ଭୁଜ ବର୍ତ୍ତମାନ ଆସୁଛନ୍ତି ପଦହୁଣ୍ଡନରେ ମଦମତ୍ତ ମସ୍ତର ସେଇ ଭାବ ନେଇ, ସତେ ଯେପରି ଗୋଟେ ଉହାଡ଼ ଭିତରୁ ମଦମତ୍ତ ହେଇ ଗୋଟେ ଧଳା ହାତୀ ଆସୁଛନ୍ତି। ସେ 22 ପାହାଚ ଦେଇ ଆସିଥିଲେ ସୁଦର୍ଶନ ମହାପ୍ରଭୁ, ଆସୁଛନ୍ତି ତାଙ୍କ ପରେ ବଳିଆର ଭୁଜ, ଏ ବଡ଼ ଖାଉନ୍ଦ ବଡ଼ ବାଡ଼ର ଠାକୁର। ଘଣ୍ଟ ମାନେ କିପରି ଭା ବଜାଉଛନ୍ତି, ଘଣ୍ଟୁଆ ଦୋହଲି ଯାଉଛନ୍ତି, ସମଗ୍ର ଶରୀର ଚଳଚଞ୍ଚଳ ହେବା ସହିତ ବଡ଼ଦାଣ୍ଡର ସେ ସିଂହ ଦ୍ୱାର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଲେଣି, ଆଉ ଅପେକ୍ଷା କରିଛନ୍ତି ନୃତ୍ୟାଙ୍ଗନା ମାନେ ନୃତ୍ୟରେ ବିଭୋର ହୋଇ କିପରି ଯେତେବେଳେ ଆସିବେ ବଡ଼ ଭାଇ ବଳଭଦ୍ର ସେଇ ଅରୁଣ ସ୍ତମ୍ଭ ନିକଟକୁ, ସେମାନେ ତାଙ୍କର ସେଇ କଳାର ନିପୁଣତାକୁ ସେଇ ନୃତ୍ୟ ମାଧ୍ୟମରେ ଦର୍ଶାଇ ଦେବେ ପ୍ରଭୁଙ୍କୁ ତାଙ୍କର ସେଇ ସମର୍ପିତ ଭାବନା।
2: ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା RE ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟସ, କ୍ରେଡିଟ୍ ଇନଫରମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
5: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନ୍ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
4: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନ୍ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
5: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
6: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।

0: ଚତୁର୍ଦ୍ଧା ମୂର୍ତ୍ତିର ପହଣ୍ଡି ବିଜୟରେ ପ୍ରଭାତର ପ୍ରତୀକ ହୋଇ ଏବଂ ତାପରେ ଆସୁଛନ୍ତି ଦିବସର ପ୍ରତୀକ ବଡ଼ ଭାଇ ବଳଭଦ୍ର ମନୁଆ ଠାକୁର। ସିଏ ହେଉଛନ୍ତି ଅଚଳ ମହାବେରୁ, ଯାହାଙ୍କୁ କି ସଚଳ କରିବା ସମ୍ଭବ ନୁହେଁ, କାରଣ ସିଏ ଦୋର୍ଘ୍ୟାମ ସବିତ ଲାଙ୍ଗଳମ ସମୁଶଳମ କାଦମ୍ବରୀ ଚଞ୍ଚଳମ ରତ୍ନାଢ ବରକୁଣ୍ଡଳମ ଭୁଜ ବଳେଇ ରାକ୍ରାନ୍ତ ଭୂମଣ୍ଡଳମ ବଜ୍ରା ଭ୍ୟାମଳ ଚାରୁ ଗଣ୍ଡଜୁଳମ ନାଗେନ୍ଦ୍ର ଚୂଡ଼ଜଳମ ସଂଗ୍ରାମେ ଚପଳମ ଶଶାଙ୍କ ଧବଳମ ଶ୍ରୀ କାମ ପାଳ ଭଜେ। ସେଇ ଦୋର୍ଭ୍ୟାମ ସୌମିତ ଲାଙ୍ଗଳମ ଯିଏ ହେଉଛନ୍ତି କର୍ମର ପ୍ରତୀକ, ଯିଏ ସମସ୍ତଙ୍କୁ ଆହ୍ୱାନ ଦିଅନ୍ତି ଜୀବନରେ କର୍ମ କଲି ଯାଅ, କାହିଁକି ନା ମାନବ ଆସିଛ ଆମେ, ଆମର ଜୀବନ ମଧ୍ୟ କ୍ଷଣ, ଧର୍ମ ସଞ୍ଚିବା, କର୍ମ କରିବା, ଭଲ କର୍ମଟିଏ କରିବା, ଏବଂ ଭଲ କର୍ମ ଦ୍ୱାରା ଖାଲି ଆମର ମଙ୍ଗଳ ହେବନି, ଏ ସମଗ୍ର ବିଶ୍ୱର ମଧ୍ୟ ମଙ୍ଗଳ ସାଧିତ ହେବ। ସେଇ ମଙ୍ଗଳର ପ୍ରତୀକ ଯିଏ ବଡ଼ ଭାଇ ବଳିଆର ଭୁଜ, ସିଏ ଶିବ, ଶିବ ସଦାସର୍ବଦା ମଙ୍ଗଳର ପ୍ରତୀକ। ସେଇ ମଙ୍ଗଳର ସୂଚକ ଭାବରେ ଆସୁଛନ୍ତି ଦିବ୍ୟ ଠାଣି। ସତେ ଯେପରି ଏକ ସିଂହ ନିଜର କେଶରକୁ ଝାଡ଼ି ମାଳି ଆସୁଛନ୍ତି ବାଇଶ ପାହାଚରେ, ଯେଉଁ ବାଇଶ ପାହାଚ ଦେଇ ଆମେ ଯେତେବେଳେ ଭକ୍ତ ଶ୍ରଦ୍ଧାଳୁ ଭକ୍ତ ସେ ସିଂହ ଦ୍ୱାରର ବାଇଶ ପାହାଚ ଅତିକ୍ରମ କରି ଦୌଡ଼ି ଯାଉ ଜଗନ୍ନାଥଙ୍କ ପାଖକୁ ମିଶିବା ପାଇଁ, ଜୀବ ସହିତ ପରମର ମିଳନ ବଳଭଦ୍ରଙ୍କର ପହଣ୍ଡି ମଧ୍ୟ ସେହିପରି ଭାବରେ ସୁଦର୍ଶନ ଆସିଲେ ଆମ ହୃଦୟ ଭିତରେ ଭକ୍ତିର ଭାବନାକୁ ସେ କ୍ଷେତକୁ, ଯେଉଁ ହଳ ତାଙ୍କ କ୍ଷେତକୁ ବର୍ତ୍ତମାନ କ'ଣ କଲେ ନା ପରୀକ୍ଷା କଲେ, ଆଉ ବଳଭଦ୍ର ଆସିବେ ତାଙ୍କର ହଳ ମୁଷଳରେ ଆମ ଭିତରେ ଥିବା ସେ ଭାବନା ତାହାକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବେ। ସେ କାଦମ୍ବରୀ ବନର ରାଜା ଯେଉଁ ବଡ଼ ଭାଇଙ୍କର ବଡ଼ ନାମରେ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ମଧ୍ୟ ଚାଲିଥାଏ, ସିଏ ବଳଭଦ୍ର ଯାଙ୍କର ବଳତୁଲ୍ୟ ଆଉ କିଛି ନାହିଁ, ସୌମ୍ୟ ଦର୍ଶନ ହୋଇଥିବାରୁ ସେ ହେଉଛନ୍ତି ବଳି, ବଳରାମ, ବଳଭଦ୍ର। ଏବଂ ହଳକୁ ମୁଷଳକୁ ଧାରଣ କରିବା ହେତୁ ତାଙ୍କର ନାମ ମଧ୍ୟ ହେଉଛନ୍ତି ସେ ହଳି। ସେ ହେଉଛନ୍ତି ଶିରପାଣି, ଯେ ସମଗ୍ର ସଂସାରକୁ ରକ୍ଷା କରୁଛନ୍ତି ତାଙ୍କର ସେ ଛତ୍ର ଛାୟାରେ ଅନନ୍ତ ଶୟନ। ସେ ଜଗନ୍ନାଥଙ୍କର ଶ୍ରବଣର ଶକ୍ତି ଆଜି ମଧ୍ୟ ଆର୍ତ୍ତି ଯେତେବେଳେ ଦୁଃଖକୁ ହରଣ କରିବା ପାଇଁ ଚାହୁଁଛନ୍ତି ସେତେବେଳେ କ'ଣ କହୁଛନ୍ତି, ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଗରୁଡ଼ ପଛରେ ଥାଇ ବଡ଼ ଭାଇ ବଳଭଦ୍ରଙ୍କୁ କହିବା। ରେ ମନ, ଯଦି ତୋର କିଛି କହିବାର ଅଛି, ଯଦି ତୋର କିଛି ମାଗିବାର ଅଛି ଭକ୍ତ ସହିତ ଭଗବାନଙ୍କର ଯେଉଁ ସଂଯୋଗ ପାଇଁ, ତୁମେ ଯଦି କିଛି ବି ମାଗିବାର ଅଛି ତେବେ ତୁମେ କ'ଣ କରିବ, ଥକା ମନ ଚାଲେ ଯିବା ଚକା ନୟନ ଦେଖିବା ଗରୁଡ଼ ପଛରେ ଥାଇ ବଡ଼ ଭାଇ ବଳିଆଙ୍କୁ କହିବା। ଇଏ ହେଉଛି ସେଇ ଭକ୍ତର ଭାବନା। ବଳଭଦ୍ର ହେଉଛନ୍ତି ଜଗନ୍ନାଥଙ୍କର ଶ୍ରବଣ ଶକ୍ତି, ଆଉ ଜଗନ୍ନାଥଙ୍କୁ ଯାହା ପହଞ୍ଚାଇବା ପାଇଁ ହେଲେ ଆମେ ବଡ଼ ଭାଇଙ୍କର କାନରେ କହିବା, ଶିବଙ୍କୁ ପାଇବାକୁ ହେଲେ ଯେମିତି ଆମେ ବୃଷଭକୁ ଛୁଇଁ ଦେଇଥାଉ ଠିକ୍ ସେହିପରି ଭାବରେ ଆମେ ଗରୁଡ଼ ପଛରେ ଥାଇ ବଡ଼ ଭାଇ ବଳିଆଙ୍କୁ କହିବା, ବଳଭଦ୍ର ସୁଭଦ୍ରାଙ୍କୁ ପାଖରେ ନେଇ ପହଞ୍ଚାଇବେ ଆମର ମନର ଭାବନା। ଯେଉଁ ଭାବନା, ସୁଭଦ୍ରା ହେଉଛନ୍ତି ବ୍ରହ୍ମମୟୀ ଇଚ୍ଛା ସ୍ୱରୂପିଣୀ, ସେ ଇଚ୍ଛା କଲେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ, ଏବଂ ବ୍ରହ୍ମମୟୀ ଯେତେବେଳେ ଇଚ୍ଛା କରିବେ ସେ କମ୍ପନରୁ ତାଙ୍କର ହୃଦୟର ଭାବନା ଯାଇ ପହଞ୍ଚିବ ଜଗନ୍ନାଥଙ୍କର କର୍ଣ୍ଣର ସେଇ ଶ୍ରବଣ ବା ଗୁହରେ। ଏବଂ ସେ ଶ୍ରବଣ ଶକ୍ତି ବଡ଼ ଭାଇ ବଳଭଦ୍ର ଶୁଣିଲା ପରେ ଯେତେବେଳେ ଜଗନ୍ନାଥଙ୍କ କାନରେ ପହଞ୍ଚାଇ ଦେବେ ତାହା ଆସିବ, ଏବଂ ନେବେ ଯାହା ଦେବେ କି ଜଗନ୍ନାଥ ଦେବେ କରିବା ପାଇଁ, କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ସୁଦର୍ଶନ ମହାପ୍ରଭୁ। ଯେଉଁ କାର୍ଯ୍ୟ ଟିକିଏ ସମୟ ପୂର୍ବରୁ କରୁଥିଲେ ସୁଦର୍ଶନ ମହାପ୍ରଭୁ ଆସୁଥିଲେ ଚାରିପଟ ନିରୀକ୍ଷଣ କରୁଥିଲେ, ଆଜିର ଯାତ୍ରାର କୌଣସି ବାଧାବିଘ୍ନ ହୋଇନାହିଁ ତ, ମୋ ପ୍ରଭୁ ଯାତ୍ରା କରିବେ, ମୋର ଯିଏ ଆରାଧ୍ୟ ଯାତ୍ରା କରିବେ ତାଙ୍କର ଯେମିତି ଯାତ୍ରାରେ କୌଣସି ବି ବ୍ୟାଘାତ ନ ଆସୁ ତାହା ନିରୀକ୍ଷଣ କରୁଥିଲେ। ତେବେ ଚାଲନ୍ତୁ ସେଇ ମହାପ୍ରଭୁ ବଳିଆର ଭୁଜ ଜଗନ୍ନାଥ ମହାପ୍ରଭୁ ତାଙ୍କର ଅନନ୍ତ ଲୀଳା ହରି ଅନନ୍ତ ହରି କଥା ଅନନ୍ତ ତାକୁ ଶ୍ରବଣ କରିବା। ମୋ ନିକଟରେ ଅଛନ୍ତି ଆମର ଉଦ୍ଘୋଷକ ଯିଏକି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳମ ସମୁଶଳମ।

0: ଯେମିତି ଗରୁଡ଼ ରୂପୀ ଭଗବାନ ଜଗନ୍ନାଥ ହେଇକିରି ବହନ ତାଙ୍କୁ ବହନ କରୁଛନ୍ତି, ସେମିତି ଏଇ ଯେଉଁ ଅରୁଣ ମଧ୍ୟ ସେ ଯେମିତି ସୂର୍ଯ୍ୟଙ୍କୁ ବହନ କରୁଛନ୍ତି, ସେମିତି ତିନି ରଥ ଇଏ ହେଉଛନ୍ତି ମହାପ୍ରଭୁଙ୍କର ସ୍ୱୟଂ ସ୍ୱାସନ ବିଗ୍ରହ, ଇଏ ହେଉଛି ତାଙ୍କର ଆସନ ବିଗ୍ରହ। ଅର୍ଥାତ୍ ଇଏ ଯେଉଁ ରଥ ତିନୋଟି ଦେଖୁଛନ୍ତି, ତାଳ ଧ୍ୱଜ ଦର୍ପ ଦଳନ ନନ୍ଦିଘୋଷ, ଇଏ ହେଉଛନ୍ତି ମହାପ୍ରଭୁଙ୍କର ତିନିଟା ଆସନ ବିଗ୍ରହ। ଏଇ ଆସନ ରୂପରେ ଜଗନ୍ନାଥ ଏଠାରେ ରଥ ରୂପରେ ବିରାଜିତ, ଏବଂ ସେ ମଧ୍ୟ ରଥି ରୂପରେ ବିରାଜିତ ହେବେ ଆଉ ଅଳ୍ପ ସମୟ ପରେ।
1: ଗୋଟିଏ କଥା ଡକ୍ଟର ନରେଶ ଚନ୍ଦ୍ର ଦାସ, ମଧ୍ୟ ମୁଁ ଭାବୁଥିଲି ଆପଣ ଇନ୍ଦ୍ରଙ୍କ କଥା କହୁଥିଲେ, ଦ୍ରୋଣ ପୁଷ୍କର ସମ୍ବର୍ତ୍ତକ ଆବର୍ତ୍ତକ ଏଇ ଚାରି ମେଘ ଧରିକିରି ବର୍ତ୍ତମାନ ଇନ୍ଦ୍ର ଶ୍ରୀକ୍ଷେତ୍ରରେ ବିରାଜମାନ କରୁଛନ୍ତି। ଇନ୍ଦ୍ରଙ୍କର ମହାପ୍ରଭୁଙ୍କର ପଡ଼େ ନାହିଁ, ତେଣୁ ଇନ୍ଦ୍ର ଯେତେବେଳେ ସାତ ଦିନ ବର୍ଷା କଲେ ଗୋପରେ, ମହାପ୍ରଭୁ ଗୋବର୍ଦ୍ଧନ ଟେକିକି ରଖିଲେ ନା, ତେଣୁ ଇନ୍ଦ୍ରଙ୍କୁ ପୂଜା କରିବା ଅପେକ୍ଷା ପ୍ରକୃତିକୁ ପୂଜା କରିବା ପାଇଁ ଗୋପବାସୀ ବ୍ରଜବାସୀମାନଙ୍କୁ ମହାପ୍ରଭୁ ପ୍ରେରଣା ଦେଲେ। ସେ କହିଲେ କାହିଁକି ଇନ୍ଦ୍ର ପୂଜା କରୁଛ ତମେ, ତମେ ଗଛପତ୍ରକୁ ପୂଜା କର, ପାହାଡ଼ ପର୍ବତକୁ ପୂଜା କର, ବୃକ୍ଷଲତାର ରକ୍ଷା କର, ପରିବେଶର ସୁରକ୍ଷା କର। ତେଣୁ ଇନ୍ଦ୍ର ଟିକେ ରାଗିକିରି ମହାପ୍ରଭୁଙ୍କ ଉପରେ ଆଜି ଗୋଟେ ସୁଯୋଗ ପାଇକିରି ବର୍ଷା କରୁଛନ୍ତି, କିନ୍ତୁ ମହାପ୍ରଭୁ ମଧ୍ୟ ଚାହିଁଲେ ମୁହୂର୍ତ୍ତ କରି ତାକୁ ଚୁଟକିରି ଉଡେଇ ଦିଅନ୍ତେ। ନାଇଁ ଉଡେଇ ସାରିଲେଣି ଯେ ମହାପ୍ରଭୁ ଏ ବର୍ଷ ତାକୁ ଉଡେଉ ନାହାନ୍ତି, କାହିଁକି ତାର ଗୋଟେ କାରଣ ଅଛି। ଏଇ ବର୍ଷ ଯାହା ଜଳବାୟୁ ବିଭାଗ କହିଛି, ପାଣିପାଗ ବିଭାଗ, ବର୍ଷ ଟିକେ ବର୍ଷା କମ୍ ହବ, ବର୍ଷା କମ୍ ହେଲେ ମରୁଡ଼ି ହେଇଯିବ, ଜଗତ ଲୋକ ଦୁଃଖ ପାଇବେ, ଶସ୍ୟ ଉତ୍ପାଦନ କମିଯିବ। ତେଣୁ ମହାପ୍ରଭୁ ଚାହୁଁଛନ୍ତି ଇନ୍ଦ୍ର ଟିକେ ରାଗିଲିକିରି ବର୍ଷା କଲେ କରୁ ପଛେ, ମୁଁ କିଛି କହିବିନି
0: କଥା ଆପଣଙ୍କ,
1: କାରଣ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳା ହଉ, ଏବଂ ପୃଥିବୀରେ ଅନ୍ନ ଉତ୍ପାଦନ ହଉ, ନହେଲେ ମୋ ପିଲାଗୁଡ଼ା ବଞ୍ଚିବେ କେମିତି। ତେଣୁ ତାର ରାଗ ପଛେ ଶାନ୍ତ ହଉ, ସିଏ ବର୍ଷା କରୁ, ମୁଁ ପଛେ ଟିକେ ବର୍ଷାରେ ତିନ୍ତି ବୁଡ଼ିକି ଯିବି। ଆଉ ଭକ୍ତମାନେ ଆସିଛନ୍ତି, ଭକ୍ତମାନେ ଯିଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ତାଙ୍କୁ ଏ ବର୍ଷାଟା କି କଥା ଆଜ୍ଞା,
0: ତାଙ୍କ ଉପରେ ଜଳ ସ୍ପ୍ରେ କରାଯାଏ,
1: ସ୍ପ୍ରେ କରାଯାଏ, ଏ ବର୍ଷ ସ୍ପ୍ରେ କରିବାକୁ ପଡୁନି,
0: ଆବଶ୍ୟକତା ନାହିଁ,
1: ବର୍ଷ ନିଜେ ସ୍ପ୍ରେ ହଉଛି ସେଇଠି। ହଁ, ତେଣୁ କାଦୁଆ ଗୁଣ୍ଡିଚା ଧୂଳିଆ ଗୁଣ୍ଡିଚା ତ କିଛି ଶ୍ରୀକ୍ଷେତ୍ରରେ ନୂଆ କଥା ନୁହେଁ, ତେଣୁ ଏଇଥିପାଇଁ ଏ ବର୍ଷ ଆମେ ଦେଖିବା କାଦୁଆ ଗୁଣ୍ଡିଚା ହେଲା ହଉ, ଆଉ କାଦୁଆ
0: ବର୍ଷ ହେଲା ଆମେ କାଦୁଆ ଗୁଣ୍ଡିଚା
1: ଦେଖିନଥିଲେ, ଏ ବର୍ଷ ଦେଖିଲେ। ଆଚ୍ଛା, କାଦୁଆ ଗୁଣ୍ଡିଚା ଯେ ଆଉ କୋଉ ବଡ଼ ଦାଣ୍ଡରେ ମାଟି ଅଛି ଯେ କାଦୁଅ ହବ, ଏବେ ତ ବଡ ଦାଣ୍ଡ ସାରା ଆପଣଙ୍କର କଂକ୍ରିଟ ହେଇଯାଇଛି, ରଥକୁ ଦୌଡ଼ିକୁ ଛୁଁ ଛୁଁ ରଥ ଗଡି ଗଡିକିରି ଯାଉଛନ୍ତି,
0: ଝୋଟି ଚିତାରେ ଝଲସୁଛି,
1: ଝୋଟି ଆଉ ଚିତା ପଡିକିରି
0: ଝଲସୁଛି।
1: ତେଣୁ ଆଉ କାଦୁଆ ଗୁଣ୍ଡିଚା ଗୋଟେ ଶବ୍ଦ ହେଇକିରି ଖାଲି ରହିଛି, ତେଣୁ କାଦୁଆ ଗୁଣ୍ଡିଚା ପ୍ରକୃତରେ ଆଉ ନାହିଁ। କିନ୍ତୁ ମହାପ୍ରଭୁ ଏଇଥିପାଇଁ ଜଗତର କଲ୍ୟାଣ ପାଇଁ ବା ଜଗତର ଜନତାଙ୍କର ସ୍ୱାର୍ଥ ପାଇଁ ସେ ସହି ଯାଇଛନ୍ତି ଆଜି ଏ ବର୍ଷାକୁ, ଯେ ଇନ୍ଦ୍ର ପଛେ ରାଗିଲେ ରାଗନ୍ତୁ, ତାଙ୍କର ଚାରି ମେଘକୁ ଆଣିକିରି ବର୍ଷା କରନ୍ତୁ ପଛେ, କିନ୍ତୁ ଜଗତବାସୀଙ୍କର ଉପକାର ହଉ, ଏଇଭଳିଆ ମହାପ୍ରଭୁ ନା।
0: ପୃଥିବୀ ଶସ୍ୟଶାଳିନୀ ପୃଥିବୀ,
1: ହଁ କାଳୀ ବର୍ଷନ୍ତୁ ପର୍ଜନ୍ୟ, ପୃଥିବୀ ଶସ୍ୟଶାଳିନୀ ଦେଶୋ ୟଂକ୍ଷୋଭ ରହିତଂ ବ୍ରାହ୍ମଣ ଆସନ୍ତୁ ନିର୍ଭୟା। ଏ ମହାପ୍ରଭୁ ପରା ଜଗତ ଜନଙ୍କର କଲ୍ୟାଣ ପାଇଁ ଆସୁଛନ୍ତି, ସେ ତାଙ୍କ ସୁଖ ପାଇଁ ବର୍ଷାକୁ ବନ୍ଦ କରିବେ? ଭୂମି ଫାଟିକିରି ଆଁ କରିଛି, ଚାଷ ହେଇନି, ତେଣୁ କୃଷକମାନେ ଉଦ୍ଗ୍ରୀବ ନୟନରେ ଚାହିଁଛନ୍ତି ଆକାଶକୁ କେତେବେଳେ ମେଘ ବର୍ଷା ହବ ବୋଲି, ତେଣୁ ମହାପ୍ରଭୁ ତାକୁ ଅଟକେଇବେ? ଜଗତ କଲ୍ୟାଣ ହେତବେ ପରା ସିଏ ରଥଯାତ୍ରାକୁ ଆସୁଛନ୍ତି, ଆଉ ବର୍ଷାକୁ ଯଦି ଅଟକେଇବେ ଜଗତର ଅକଲ୍ୟାଣ ହବ? ତେଣୁ ମହାପ୍ରଭୁ ଜାଣିଶୁଣିକିରି ବର୍ଷାକୁ ସହିଉଛନ୍ତି, ତେଣୁ ମହାପ୍ରଭୁ ନିଜେ ଯେତେବେଳେ ବର୍ଷାରେ ତିନ୍ତିକିରି ଆସିବା ପାଇଁ ପ୍ରସ୍ତୁତ, ଆମେ କାହିଁକି ଡରିବା?
0: ଯାହା ତାଙ୍କ ଇଚ୍ଛା ତାହିଁ କାର୍ଯ୍ୟକାରୀ ହବ,
1: ଯାହା ତାଙ୍କ ଏଇଟା ତାଙ୍କର ଇଚ୍ଛା,
0: ଇଚ୍ଛା
1: ଏଇଟା ତାଙ୍କର ବର୍ଷା ହଉ, ଜଗତରେ ଲୋକଙ୍କର ଉପକାର ହଉ ବୋଲି ମହାପ୍ରଭୁ ଚାହିଁଛନ୍ତି ବୋଲି ଏ ବର୍ଷା ହଉଛି, ଏଇଟାକୁ ଆମେ ଏଇ ଦୃଷ୍ଟିରେ ଦେଖିବାକୁ ପଡିବ। ଏବଂ ସବୁ ଶ୍ରୋତାଙ୍କୁ ମଧ୍ୟ ଆମେ ନିବେଦନ କରିବୁ ଯେ ଶ୍ରୀକ୍ଷେତ୍ରରେ ବର୍ଷା ହେଲେ ହଉ ପଛେ, କିନ୍ତୁ ଜଗତର କଲ୍ୟାଣ ହଉ ବୋଲି ମହାପ୍ରଭୁ ବିଚାର କରି ଆସୁଛନ୍ତି। ଏଇ ଯେଉଁ ବଡ଼ ଠାକୁର ବଳଭଦ୍ର ଆସୁଛନ୍ତି, ବର୍ତ୍ତମାନ ସିଂହଦ୍ୱାର ଗୁମୁଟ ଭିତରେ ଅଛନ୍ତି, ଅରୁଣ ସ୍ତମ୍ଭ ପାଖରେ ଆଲଟ ଚାମର ସବୁ ପଡ଼ୁଛି, ତେଣୁ ମହାପ୍ରଭୁଙ୍କର ଆମେ ମଧ୍ୟ ଟିକେ ଦେଖିବାରେ ଅସୁବିଧା ହେଉଛି ମହାପ୍ରଭୁ, କାରଣ ବଡ଼ ଠାକୁର ବଳଭଦ୍ରଙ୍କୁ ହଁ ଏବେ ଦେଖାଗଲା, ସିଂହଦ୍ୱାର ଗୁମୁଟ ଭିତରେ ଟାଇଆ ହଲିବାର ଆମେ ଦେଖିଲୁ, ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ପହଣ୍ଡି ବିଜୟ କରିବାକୁ ଆସୁଛନ୍ତି, ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଯିବେ ଆଉ ପାଞ୍ଚ ଚାରି

0: ସ୍ଥିର ହୁଅନ୍ତି। ତେଣୁ ମହାପ୍ରଭୁ ମଧ୍ୟ ବଡ଼ ଠାକୁର ବଳଭଦ୍ର ମଧ୍ୟ ଧୀର ସ୍ଥିର ନମନ୍ତି ଗୁଣିନୋ ଜନାହା ନମ୍ରନ୍ତି ଫଳିନୋ ବୃକ୍ଷାହା। ତେଣୁ ଏ ଯେଉଁ କଥା କୁହାହେଇଛି ବଡ଼ ଠାକୁର ବଳଭଦ୍ର ତାର ପ୍ରତୀକ, ତେଣୁ ସିଏ କୌଣସି ଚଞ୍ଚଳତା ନାହିଁ। ଯେଉଁ କାଦମ୍ବରୀ ଚଞ୍ଚଳଂ ବୋଲି ଆପଣ କହିଲେ, ଶୋଭିତ ଲାଙ୍ଗଳକରଂ କାଦମ୍ବରୀ ଚଞ୍ଚଳଂ, ଏଇ ଯେଉଁ କଥା କହିଲେ ତାଙ୍କର କାଦମ୍ବରୀ ଚାଞ୍ଚଲ୍ୟ ଅଛି କିନ୍ତୁ ତାଙ୍କର ଗୁଣ ହେଉଛି ସ୍ଥିର ଗୁଣ। ତେଣୁ ଆପଣ କହୁଥିଲେ ନା ସିଂହଦ୍ୱାର ଗୁମୁଟ ଭିତରେ ଦେଖିଲା ବେଳକୁ ଯେ ସିଏ ପରା ସହଜରେ ଆସିବେନି, ଏ ଧୀରେ ଧୀରେ ଆସିବେ,
1: ଧୀରେ ଧୀରେ ଆସିଲେଣି, ଆମକୁ ଦୃଷ୍ଟି ପଥାରୂଢ଼ ହେଲେଣି,
0: ଦୃଷ୍ଟି
1: ପଥାରୂଢ଼
0: ବାହାରିକରି ଅରୁଣ ସ୍ତମ୍ଭ ଆଗରେ ସେ ଦୃଷ୍ଟି ପଥାରୂଢ଼ ହେଲେଣି। ଆପଣ ଏବେ ଟିକେ ତାଙ୍କ କଥା କହନ୍ତୁ।
1: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଶ୍ରୀଅଙ୍ଗରେ ପାଟ ରସି ବାନ୍ଧିଛନ୍ତି କଷି କଷି, ବିଶ୍ୱାବସୁ ଅବତଂସି ଦୟିତାପତି, ଆସୁଛନ୍ତି ବସି ବସି ଧରାତଳ ଧସି ଧସି, ଭାବଭକ୍ତି କଷି କଷି ଜଗତପତି। ଧନ୍ୟ ସେ ବଡ଼ ଠାକୁର, ମହାବଳଶାଳୀ ହେଲେ ମଧ୍ୟ ସେ ଅତି ଭଦ୍ର, ଏଣୁ ତାଙ୍କ ନାମ ବଳଭଦ୍ର। ସଂସାରରେ ତାଙ୍କଠାରୁ କେତେ କଥା ଶିଖିବାକୁ ଅଛି। ସଂସାରରେ କେବଳ ବଳଭଦ୍ରଙ୍କର ନାମଟିକୁ ଯଦି ଆପଣ ହୃଦୟଙ୍ଗମ କରିବେ, ଏ ସଂସାରରେ କେହି କାହାର ଅପ୍ରିୟ ହେବେ ନାହିଁ। ଆରେ ମଣିଷ ହୃଦୟରେ ଯେତେ ଶକ୍ତି ଥିଲେ ମଧ୍ୟ ସେ ଭଦ୍ର ହେବା ଦରକାର। କ'ଣ ଆମେ ପ୍ରାର୍ଥନା କରୁ ଭଗବାନଙ୍କ ପାଖରେ, ଭଦ୍ରଂ କର୍ଣ୍ଣେ ଭିଶୃଣୁୟାମ ଦେବା, ଭଦ୍ରଂ ପଶ୍ୟେମାକ୍ଷଭିରେ ଯଜତ୍ରା, ସ୍ଥିରୈ ରଙ୍ଗୈ ସ୍ତୁସ୍ତୁବା ଗୁଂସସ୍ତନୁଭେ ନିର୍ବ୍ୟସେମ ଦେବ ହିତମ ଜଦାୟୁ। ଅର୍ଥାତ୍ ଭଦ୍ରଂ କର୍ଣ୍ଣେ ଭିଶୃଣୁୟାମ ଦେବା, ତେଣୁ ଆମେ ଭଦ୍ର କଥା ଶୁଣିବା, କୌଣସି କଥାକୁ ଅଭଦ୍ର କଥା ଅର୍ଥାତ୍ ଆମର ଯେଉଁ କଥା ସମାଜର ଅହିତ ସୃଷ୍ଟି କରିବ ସେଭଳି କଥାକୁ ଶ୍ରବଣ କରିବା ନାହିଁ, ପାଟିରେ ଉଚ୍ଚାରଣ କରିବା ନାହିଁ, ତେଣୁ ଆମେ ସମସ୍ତେ ଭଦ୍ର ହେବା।
0: ଡକ୍ଟର ଦାସ, ଏଇ ଯେଉଁ ଭଦ୍ର ଶବ୍ଦଟି ଆମେ ବେଦରୁ ନେଇକରି ମହାପ୍ରଭୁଙ୍କ ପାଖରେ ଥୋଇଛେ କି ବୋଲି ମୋତେ ବେଳେ ବେଳେ ଲାଗେ।
1: ହଁ ହଁ,
0: ଏଇ ଯେଉଁ ଆପଣ କହିଲେ ଭଦ୍ରଙ୍କୃତ ବୋଜନ୍ତୁ ବିଶ୍ୱତଃ, ଅନେକ ସ୍ଥାନରେ ବେଦାନ୍ତରେ ଅନେକ ସ୍ଥାନରେ ବା ବେଦରେ ଅନେକ ସ୍ଥାନରେ ଭଦ୍ର ଶବ୍ଦର ବ୍ୟବହାର ଅଛି ଆପଣ କହିଲେ, ତେଣୁ ସେଇ ଶବ୍ଦକୁ ଆମେ ଆମର ଦିଅମାନଙ୍କୁ ତାଙ୍କୁ ସେ ଶବ୍ଦରେ ନାମିତ କରିଛେ।
1: ଯେତେବେଳେ ଗର୍ଗାଚାର୍ଯ୍ୟ ନାମ ଦେବାକୁ ଗଲେ ସେତେବେଳେ କହିଲେ ଅୟଂ ହି ରୋହିଣୀ ପୁତ୍ର, ଆରେ ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ରୋହିଣୀ ନନ୍ଦନ, ଏବଂ ଇଏ ହେଉଛନ୍ତି ଅତ୍ୟନ୍ତ ବଳଶାଳୀ, ତାଙ୍କ ସମ୍ମୁଖ ଭାଗରେ କୌଣସି ବଳବାନ ଟେକିବେ ନାହିଁ। ଏବଂ ଆପଣମାନେ ଜାଣିଛନ୍ତି ପ୍ରଭୁଙ୍କର ଗୋଟିଏ ନାମ ହେଉଛି କାଳିନ୍ଦୀ ଭେଦନ, କାଳିନ୍ଦୀକୁ ମଧ୍ୟ ସେ ଭିଡ଼ି ଆଣିଲେ, କାଳିନ୍ଦୀ ମାନେ ଯମୁନା ନଦୀ, ଭୟଙ୍କର ଯମୁନା ନଦୀକୁ ଭିଡ଼ି ଆସିଲେ। କେତେବେଳେ ଯେତେବେଳେ ଦ୍ୱାରିକାରେ ଅବସ୍ଥାନ କରୁଥିଲେ ସେତେବେଳେ ସେ ତାଙ୍କର ସାନ ଭାଇ କୃଷ୍ଣଙ୍କୁ କହିଲେ, କହିଲେ ଶ୍ରୀକୃଷ୍ଣ ଆମେ ଟିକେ ଯିବା ଗୋପପୁର ଆଡ଼େ, ବହୁ ଦିନ ହେଲା ଆମେ ଯାଇନେ, ଟିକେ ଯାଇକିରି ବୁଲି ଆସିବା। କୃଷ୍ଣ କହିଲେ ମୁଁ ଯାଇପାରିବି ନାହିଁ, ମୋର କାମ ଅଛି, ତୁମେ ଯାଅ। ସେଥିପାଇଁ ବଳଭଦ୍ର ଗୋପପୁରକୁ ଯାଇଥିଲେ। ସେତେବେଳେ ଖରାଦିନ ଥିଲା, ପ୍ରଚଣ୍ଡ ଗ୍ରୀଷ୍ମତାପ ଅନୁଭୂତ ହେଉଥିଲା, ତେଣୁ ବଳଭଦ୍ର କହିଲେ ଯେ ବର୍ତ୍ତମାନ ହେ ଗୋପାଳ ବାଳକମାନେ, ମୋର ସଖାମାନେ, ଆମେ ଏ ଗରମର ଉତ୍ତାପରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଯମୁନାରେ ଯାଇକରି ଟିକେ ସ୍ନାନ କରିବା ଉଚିତ। ତେଣୁ ଯମୁନା ନଦୀ ଦୂରରେ ଥିଲା ସେତେବେଳେ, ଏଇ ବଳଭଦ୍ର ଭଗବାନ କହିଲେ ଏ ଯମୁନେ ତୁମେ ଏଇଠିକି ଆସ, ଅର୍ଥାତ୍ ଆମ ପାଖକୁ ଆସ। ଯମୁନା କହିଲା ମୁଁ ଯଦି ୟାଙ୍କ କଥାରେ ସବୁ ଯିବା ଆସିବା କରିବି ତାହେଲେ ମୋର ମାନ ମହତ କ'ଣ ରହିବ। ଯମୁନା ବଳଭଦ୍ରଙ୍କ କଥାକୁ ଶୁଣିବାକୁ ଆସିଲା ନାହିଁ, ଯାହାଫଳରେ ବଳଭଦ୍ର ଭଗବାନ ଅତ୍ୟନ୍ତ ବଳଶାଳୀ ସେ ତାଙ୍କର ହଳଟାକୁ ଟେକିଲେ। ହଳ ଟେକିକିରି ଯମୁନା ନଦୀକୁ ଏମିତି ଆକର୍ଷଣ କରିଦେଲେ ଯେ ଯମୁନା ନଦୀ ଆକର୍ଷିତ ହେଇକରି

0: ତାଙ୍କ ପାଖରେ ପହଞ୍ଚିଗଲା। କହିଲା, ହେ ପ୍ରଭୁ, ମୋତେ ଆପଣ କ୍ଷମା କରନ୍ତୁ, ନା ମୁଁ ଡାକିଲି, ତୁ କାହିଁକି ମୋତେ ଅବଜ୍ଞା କଲୁ? ତେଣୁ ଆଜି ମଧ୍ୟ ଦେଖିବେ ଏଇ ଯେଉଁ ବ୍ରଜମଣ୍ଡଳରେ ଯମୁନା ନଦୀ ଟିକେ ଟେଢ଼ା ମେଢ଼ା ହେଇକିରି ଯମୁନା ଆଡ଼କୁ ମାନେ ବ୍ରଜ ଆଡ଼କୁ ପଶି ଆସିଛି। ସେଥିପାଇଁ କୁହାଯାଏ, ଯେତେବେଳେ ବହସି ବପୁସି ବିଷ ଦେ ବସନଂ ଜଳଦାଭଂ ହଳହତି ଭୀତି ମିଳିତ ଯମୁନାଭମ। ଆପଣ ଦେଖିଲେ କ'ଣ କହିଲେ କବି କବି ଜୟଦେବ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବଳଭଦ୍ରଙ୍କର, ବଳଭଦ୍ରଙ୍କର ଅବତାର, ସିଏ ଜଣେ ଅବତାର, ତେଣୁ ଦଶାବତାର ଭିତରେ ବଳଭଦ୍ରଙ୍କୁ ଗଣନା କରି ଯେତେବେଳେ ଜୟଦେବ ବର୍ଣ୍ଣନା କରୁଛନ୍ତି ବହସି ବପୁସି ବିଷ ଦେ, ବିଷ ଦେ ବପୁସି, ବିଷଦ ମାନେ ଅତ୍ୟନ୍ତ ଶୁଭ୍ର ଦେହରେ, ବହସି ବପୁସି ବିଷ ଦେ ବସନଂ ଜଳଦାଭମ, ଗୋଟିଏ ବସନ ସେ ପିନ୍ଧନ୍ତି ତାକୁ ଜଳଦାଭମ, ଜଳଦ କହିଲେ ମେଘ, ମେଘର କାନ୍ତି ଯେମିତି ସେମିତି, ଅର୍ଥାତ୍ ସିଏ ହେଲେ ନୀଳାମ୍ବର। ତେଣୁ ଭଗବାନ ବଳଭଦ୍ର ନୀଳ ବସ୍ତ୍ରକୁ ପରିଧାନ କରନ୍ତି, ବପୁସି ବିଷଦି ବପୁସି ବହସି ବପୁସି ବିଷଦେ ବସନଂ ଜଳଦାଭଂ, ସେ ଯେଉଁ ମେଘ ମାନେ ଯେଉଁ ବସ୍ତ୍ରଟି ପିନ୍ଧୁଛନ୍ତି ସେ କିଭଳି ନା ହଳ ହତି ଭୀତି ମିଳିତ ଯମୁନାଭମ, ହଳ ହତି ହଳର ଆଘାତରେ ହଳ ହତି ବିହିତ ଯମୁନାଭମ, ସତେ କି ଯମୁନା ନଦୀ ଆସିକିରି ଏଇ ଯେ ହଳର ହଳର ଆକର୍ଷଣରେ ଭୟଭୀତ ହେଇ ଯମୁନା ନଦୀ ତାଙ୍କ ଦେହରେ ଲୀନ ହେଇଯାଇଛି କି? ଏମିତିଆ ନୀଳ ବସ୍ତ୍ରକୁ ପରିଧାନ କରି ଭଗବାନ ବିରାଜମାନ କରୁଛନ୍ତି। ଆମେ ବର୍ତ୍ତମାନ ଦେଖୁଛେ, ବର୍ତ୍ତମାନ ଘଣ୍ଟ ଘଣ୍ଟା ଘଣ୍ଟ ବାଜୁଛି, ଏବଂ ଯେଉଁ ଚକ୍ର ବନାଟି ଲାଗିଛି, ଯେଉଁ ନୃତ୍ୟକାରୀମାନେ ଅଛନ୍ତି ସେମାନେ ନିରଳସ ଭାବରେ ଭଗବାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ବଳଭଦ୍ରଙ୍କର ତାଳଧ୍ୱଜ ରଥ ଏବେ ସମ୍ପୂର୍ଣ୍ଣ ବିମଣ୍ଡିତ ଅପେକ୍ଷା କରିଛି, କେତେବେଳେ ରଥୀ ଆସିବେ, ରଥ ପରିପୂର୍ଣ୍ଣ ହେବ ଏବଂ ରଥ ପ୍ରତିଷ୍ଠା ହୋଇଯାଇଛନ୍ତି। ବର୍ତ୍ତମାନ ସେଇ ଯେଉଁ ସିଂହାସନ ଉପରେ ମହାପ୍ରଭୁ ବସିବେ, ରଥାରୂଢ଼ ହେବେ, ବର୍ତ୍ତମାନ ଆଉ ଅଳ୍ପ ସମୟ ମାତ୍ର ବାକି, କେତେବେଳେ ମହାପ୍ରଭୁ ଆସିବେ। ଧୀର ପଦକ୍ଷେପରେ ସେ ବହୁ ବାଟ ପରିଶ୍ରମ କରି ତାଙ୍କର ସତେ କି ତାଙ୍କର ଦେହ ଦେହରୁ ଶ୍ରମଝାଳ ବୋହିଯାଉଛି, ତାଙ୍କର ଆଖିକି ଆମେ ଦେଖିପାରୁଛେ କି ସୁନ୍ଦର ଆଖି, ସେ ସେ ଆଖିରେ ଥରେ ଆଖି ମିଶିଗଲେ କେତେ ଭରସା ଆସିଯାଉଛି ମନରେ, ମୋ ପ୍ରଭୁ ମୋ ପାଇଁ ଅଛନ୍ତି, ସେ କେବେ ହେଲେ ମୋତେ ନିରାଶ କରିବେନି, ଏ ସଂସାରରେ ମୁଁ ପତିତ, ପ୍ରଭୁ ଆପଣ ପତିତ ପାବନ, ଏଇ ଯେଉଁ ପତିତ ପାବନ ଲୀଳା କରିବା ପାଇଁ ଆଗ ବଡ଼ ଭାଇ ଆସୁଛନ୍ତି, ପଛରେ ସାନ ଭାଇ ଆସିବେ, ତେଣୁ ରାସ୍ତା ପରିଷ୍କାର କରିଦେଉଛନ୍ତି, ଆସନ୍ତୁ ପ୍ରଭୁ ଆସନ୍ତୁ, ଆଗକୁ ଆଗକୁ ଆସନ୍ତୁ, ଆଗକୁ ଆଗକୁ ମାଡ଼ି ଆସନ୍ତୁ ପ୍ରଭୁ, ଧନ୍ୟ ଧନ୍ୟ ପ୍ରଭୁ, ତାହିଆ କେମିତି ଝୁଲୁଛି ହଁ, ଏବଂ ଆମେ ପଛେ ପଛେ ଦେଖୁଛୁ ଇଏ ପୁରା ଧାଡ଼ି ପହଣ୍ଡି। ତେଣୁ ଏବେ ବଳଭଦ୍ର ଭଗବାନ ଯେତିକି ଯେତିକି ତାଳଧ୍ୱଜ ରଥ ନିକଟତର ହେଉଛନ୍ତି, ଆମେ ଦେଖୁଛୁ ଗୁମୁଟରେ ପୁଣି ଆଲୋଟ ଚାମର ଆମକୁ ଦେଖାଗଲାଣି, ଅର୍ଥାତ୍ ମା ସୁଭଦ୍ରା ଜଗତ ଜନନୀ କରୁଣାମୟୀ।
1: ଡକ୍ଟର ଦାସ, ଏଇଟା ଧାଡ଼ି ପହଣ୍ଡି ନୁହେଁ, ଏଇଟା ଧାଁ ପହଣ୍ଡି,
0: ଏଇଟା ଧାଁ ପହଣ୍ଡି, ହଁ ସେ ଧାଁ ପହଣ୍ଡିକୁ ଧାଡ଼ି ପହଣ୍ଡି କହନ୍ତି। ତେଣୁ କହିବାର କଥା ହେଲା ଧାଇଁ ଧାଇଁକିରି ଆସୁଛନ୍ତି ତ, ତେଣୁ ସାର୍ କହିଲେ ଏଇଟା ଧାଁ ପହଣ୍ଡି, ବଢ଼ିଆ କଥା। ତେଣୁ ମୋର କହିବାର କଥା ହେଲା, ବର୍ତ୍ତମାନ ଆମେ ଦେଖୁଛୁ
1: ଯେ କାହିଁକି ମୁଁ ଏଇଟା କହିଲି, ହଁ ଦେଖନ୍ତୁ ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି ବଡ଼ ଠାକୁର,
0: ହଁ
1: ଗୁମୁଟ ଭିତରେ ଦିଶିଲେଣି ମା ସୁଭଦ୍ରା, ଆପଣ ତ ଏତେ ବର୍ଷ ହେଲା କରୁଛନ୍ତି, ଆମେ ତ ବସିକିରି କରୁଛେ କଥା କହୁଛେ ଠାକୁରଙ୍କର, ଏମିତି ଦେଖିଲେ କେବେ
0: ନା, କାହିଁକି
1: କମ୍ ବ୍ୟବଧାନରେ
0: ଧାଇଁ ଧାଇଁକିରି ପଳେଇ ଆସୁଛନ୍ତି, ମା କେବଳ ଅପେକ୍ଷା କରିଛନ୍ତି,
1: ଆମେ ଧାଡ଼ି ପହଣ୍ଡି କଥା ଜାଣିଥିଲେ ଏ ବର୍ଷ ଗୋଟେ ଦେଖିଲେ ଏଇଟା ଧାଁ ପହଣ୍ଡି,
0: ଧାଁ ପହଣ୍ଡି ଧାଇଁ ଧାଇଁକିରି ଆସୁଛନ୍ତି। ଆଗରେ ଦେଖନ୍ତୁ ଗୋଟିଏ କଳା ଛତା, ସେ ମଧ୍ୟ ସମ୍ମାନର ସ୍ୱରୂପ କଳା ଛତାଟିଏ ଟେକା ହେଇଛି, କେତେ ଚାମର ପଡ଼ୁଛି, ଆଲଟ ପଡ଼ୁଛି, ମହାପ୍ରଭୁଙ୍କ ଦେହରେ ଯେଉଁ ଶ୍ରମଝାଳ ବୋହିଯାଉଛି, ହେ ପ୍ରଭୁ ବଡ଼ ଦେଉଳର ବଡ଼ ସାମ୍ତ, ତୁମେ ପୁରା

0: ଅଛି। ଧନ୍ୟ ସେ ରାଘବ ଦାସ ମଠ ରଘୁ ଅରକ୍ଷିତ କି ତପସ୍ୟା କରିଥିଲେ।
1: ଏଇ ଯୋଉ ଉପରକୁ ଚାହୁଁଛନ୍ତି ବୋଲି ଆପଣ କହିଲେନି, ଏଇଟା ଗୋଟେ ସ୍କନ୍ଦ ପୁରାଣ ଲେଖା ହେଇଛି, ତବୋ ପାଙ୍ଗ ଦର୍ଶନ ପ୍ରପନ୍ନଙ୍କୁ ଦଶ ଦେଶ।
0: ହଁ, ଭଗବାନଙ୍କର ଅପାଙ୍ଗ, ଅପାଙ୍ଗ ମାନେ ନେତ୍ର ପ୍ରାନ୍ତ, ନେତ୍ର ପ୍ରାନ୍ତରେ ଯେତେବେଳେ ମହାପ୍ରଭୁ ଦେଖିଦେବେ ଉର୍ଦ୍ଧ ଭାଗକୁ ସେତେବେଳେ ଆଜି ଉପରେ ମଧ୍ୟ ଅନେକ ଦେବତା ଦେବୀ ସମସ୍ତେ ଚାହିଁକିରି ବସିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି, ସେମାନେ ମଧ୍ୟ କୃତାର୍ଥ ହେବେ। ମହାପ୍ରଭୁ ଆପଣ ସମସ୍ତଙ୍କୁ କୃତାର୍ଥ କରନ୍ତୁ, ଆପଣଙ୍କର ଇଏ ମାନେ ଅପାଙ୍ଗର କଟାକ୍ଷ ଦ୍ୱାରା ଆଜି ସବୁ ସମସ୍ତ ଜଗତବାସୀ ଆପଣଙ୍କୁ ଚାହିଁ ବସିଛନ୍ତି। ପ୍ରଭୁ କେତେ ଦୁଃଖ, କେତେ ଜନ୍ମ ଜନ୍ମ ପରେ ତଥାପି ଭବସାଗରରୁ ଆମେ ଉଠିପାରୁନୁ। ପ୍ରଭୁ ସମସ୍ତେ ପଡ଼ିକରି ଅଛୁ ଭବସାଗରରେ, ପତିତ ହୋଇଥିବା ସମସ୍ତ ଅଗଣିତ ଶ୍ରୋତା ବନ୍ଧୁ, ଅଗଣିତ ଭକ୍ତଜନ ସମସ୍ତଙ୍କ ଉପରେ ଆପଣ କୃପା କରନ୍ତୁ, କୃପା ବୃଷ୍ଟି କରନ୍ତୁ। ପ୍ରଭୁ ଏଇ ଯେଉଁ ବୃଷ୍ଟି ହେଉଛି, ଏ ବୃଷ୍ଟିଟା ଆମକୁ ଭିଜେଇ ଦେଉଛି, ଏ ଭିଜେଇବାଟା କିଛି ନୁହଁ, ଆପଣଙ୍କର କରୁଣାର ବାରିଧାରା ଯେତେବେଳେ ଆମ ଉପରେ ପଡ଼ିବ ଏବଂ ଆମର ଜନ୍ମ ଜନ୍ମାନ୍ତରର ସମସ୍ତ ପାପ ରାଶି ସମ୍ପୂର୍ଣ୍ଣ ଭାବରେ ଧୂଳିସାତ ହୋଇଯିବ ପ୍ରଭୁ, ତେଣୁ ଆପଣ ଆମ ଉପରେ ଦୟା କରନ୍ତୁ, ଦୟା କରନ୍ତୁ, ଦୟା କରନ୍ତୁ।
2: ପହଣ୍ଡିରେ ଆସୁଛନ୍ତି, ବିଳମ୍ବ କରୁଥିଲେ, ସିଂହଦ୍ୱାର ଗୁମୁଟ ଭିତରେ ଆସିବାବୁ କାହିଁକି ନା, କୋଉଠି ଯଦି କିଛି ଟିକିଏ ରହିଯାଇଥିବ ମନ ପଛରେ ଆସିଲେ ନା ନାହିଁ, ମା ଦେବୀ ସୁଭଦ୍ରା ଅଲିଅଳି ଭଉଣୀ ଆଉ ତା ପଛକୁ ସାନ ଭାଇ ତେଣୁକରି ଅପେକ୍ଷା କରିଥିଲେ, ଆସିବାର ସଙ୍କେତ ଯେତେବେଳେ ପାଇଲେ ବର୍ତ୍ତମାନ ଆସି ପହଞ୍ଚି ଗଲେଣି ପହଣ୍ଡି ଭିତରେ। ଅବଶ୍ୟ ଆମେ ଗୋଟେ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିପାରୁଛୁ, ଯେ ଘଣ୍ଟୁଆ ମାନଙ୍କର ଘଣ୍ଟ ନାଦ ହରିବଲ ହୁଳହୁଳି ଆଲଟ ଚାମର ସହିତ ଦୟାଣମାଳି ସେବକ ମାନେ ମସ୍ତକରେ ଚାଙ୍ଗୁଡ଼ାରେ ସୁନ୍ଦର ଭାବରେ ନାନା ଫୁଲ ଧରି ପ୍ରଭୁଙ୍କର ଆସିବା ପଥକୁ ମଧ୍ୟ ଫୁଲ ବୃଷ୍ଟି କରୁଛନ୍ତି ବା ପୁଷ୍ପ ପକାଉଛନ୍ତି। ଛେଚା କଚା ଖାଇ ପହଣ୍ଡି ବିଜେ କେତେରେ ଦୌଡ଼ି ବନ୍ଧା ନିଜେ ଦୁଃଖ ସହି ଆନନ୍ଦ ଦିଅନ୍ତି, ସିଏ କି ଆନନ୍ଦ କଥା, ସତରେ ପ୍ରଭୁଙ୍କର ଇଏ ହେଉଛି ସେଇ ଆନନ୍ଦ ଯେଉଁ ଆନନ୍ଦକୁ ଅନୁଭବ କରୁଛନ୍ତି ପ୍ରଭୁ, କାରଣ ଭକ୍ତମାନେ ଆଜି ଭିଜୁଛନ୍ତି, ଭିଜିବା ଭିଜେଇବା ଶୁଣିବା ଶୁଣାଇବା ଦେଖିବା ଦେଖେଇବା ନାଚିବା ନଚେଇବା ୟାରି ଭିତରେ ଯେଉଁ ଆନନ୍ଦ ୟାରି ଭିତରେ ଯେଉଁ ବିନୋଦ ତା ହେଉଛି ସେଇ ସାରା ଜଗତର ଠାକୁରଙ୍କର ପହଣ୍ଡିର ବେଳରେ ସାରା ଜଗତର ସକଳ ରହସ୍ୟ ତୁମରେ ତୃଷ୍ଣା ଠୁଳ କେତେ ମୁନି ଋଷି ଦେଖି ସେ ନୟନ ଭାବେ ହୋଇଛନ୍ତି ବୋଳ, ସତରେ ପ୍ରଭୁ ଆପଣଙ୍କର ନୟନ ଆପଣଙ୍କର କରୁଣାର ବାରିଧାରା ଯାହା ଉପରେ ଟିକିଏ ପଡ଼ିଯାଏ ନା ତାର ସାରା ଜୀବନର ସବୁ ଦୁଃଖ ପାପ ତାପ ସବୁକିଛି ବିନିଷ୍ଟ ହୋଇଯାଏ। ସେଇଥିପାଇଁ ତ ପ୍ରଭୁଙ୍କର ଇ ତୀର୍ଥକ୍ଷେତ୍ର ଇ କମନୀୟ କ୍ଷେତ୍ର ଏଠି ଆଜି ପରମ ପାବନ କ୍ଷେତ୍ରରେ ପରିଣତ ହୋଇଛି, ସତେ ଯେପରି ଅଭିଭୂତ ହେଉଛି ସତେ ଯେପରି ପ୍ରତୀୟମାନ ହେଉଛନ୍ତି ସକଳ ତୀର୍ଥ ଆଜି ଏଠାରେ ଜଳ ସ୍ଥଳ ଚାଞ୍ଚଳିଖେ ମୁକ୍ତିଶ୍ରୀ ପୁରୁଷୋତ୍ତମେ ଯେଉଁ କୁହାଯାଇଛି ଶାସ୍ତ୍ରରେ ବାସ୍ତବରେ ତାହାର ନିଚ୍ଛକ ଉଦାହରଣ ନିଚ୍ଛକ ଦର୍ଶନ ଆମେ ଏଇଠାରେ ଅନୁଭବ କରୁଛେ, କାରଣ ଯେଉଁ କ୍ଷେତ୍ରରେ ସ୍ୱୟଂ ପରମ ଭଗବାନ ବିଷ୍ଣୁ ବଳିଆର ଭୁଜ ମା ଦେବୀ ସୁଭଦ୍ରାଙ୍କର ପଦପଦନ ଭାବରେ ପବିତ୍ର ହେଇଯାଉଛି, କେତେ ପବିତ୍ର ପୁଣ୍ୟ କ୍ଷେତ୍ର ଯାହାକୁ କି ବର୍ଣ୍ଣନା କରାଯାଇଛି, ଦେଖ ନିତ୍ୟ ନୀଳାଚଳ ସଫଳ ତୀର୍ଥଙ୍କର ଆଳ ଗୋପ ମଥୁରା ବୃନ୍ଦାବନ ଦ୍ୱାରିକା ଆଦି ଯେତେ ସ୍ଥାନ ସଫଳ ଏହି ସ୍ଥାନ ପାଇ ଆବର କାଶୀ ମଧ୍ୟ ଦେଇ ଆଜି ସଫଳ ତୀର୍ଥ ଦ୍ୱାରିକା ମଥୁରା କାଶୀ ଆଜି ସମେ ଯେମିତି ସବୁ ତୀର୍ଥ ଏଇଠାରେ ସମାଗମ ହେଇ ଉଠିଛନ୍ତି, ଆଉ ଆମେ ଦେଖୁଛୁ ଶ୍ରୋତାବନ୍ଧୁ ସିଂହଦ୍ୱାରର ସେ ଅରୁଣ ସ୍ତମ୍ଭ ପାଖରେ ଜଗଜ୍ଜନନୀ ମା ଭବସାଗର ତରଣୀ ସଂସାରର ଦୁଃଖ ହେଳିଣୀ ମା ଦେବୀ ସୁଭଦ୍ରା ମୋତେ ସିଂହଦ୍ୱାରର ଉହାଣ ଭିତରୁ ଚାଲି ଆସୁଛନ୍ତି, ଆଉ ବଳିଆର ଭୁଜ ବଡ଼ ଭାଇ ବଳଭଦ୍ର ଯିଏକି ବର୍ତ୍ତମାନ ନନ୍ଦୀଘୋଷ ରଥର ନିକଟତର ହେଲେଣି ଅଗ୍ରସର ହେଉଛନ୍ତି ଦୈତା।

ଆଦି ସେବକ ମାନଙ୍କ ଦ୍ୱାରା ଦଳିତାପତି ଯେ ଡର ଧରିଛନ୍ତି ହୋଇଛନ୍ତି ଏକ ମେଳ। କେହି ବୋଲୁଛନ୍ତି ମଣିମା ମଣିମା, କେହି ବୋଲେ ଚାଲ ଚାଲ ଚାଲ ପ୍ରଭୁ ଚାଲ, ଆଉ ଅପେକ୍ଷା ନାହିଁ। ଅପେକ୍ଷା କରିଥିଲୁ ପ୍ରଭୁ ଆପଣଙ୍କର ଆସିବାର ସେହି ପଥକୁ ଦର୍ଶନ କରିବା ପାଇଁ, ଆପଣ ଆସି ଯାଇଛନ୍ତି ମସ୍ତକରେ ରାଘବ ଦାସ ପ୍ରଦତ୍ତ ତାହିଆ, ଯେଉଁ ତାହିଆ ଅତି ସୁନ୍ଦର ଭାବରେ ପୁଷ୍ପରେ ସୁଶୋଭିତ ହୋଇଛନ୍ତି, ଯେଉଁ ତାହିଆ କେଡ଼େ ଭାଗ୍ୟ, ତା ଦେହରେ ଲାଗିଛନ୍ତି ରଙ୍ଗଣୀ ମାଳ ସୋଲ ଏବଂ ରଙ୍ଗଣୀ ମାଳ ସହିତ ତୁଳସୀ ଏବଂ ନାନା ସୁଶୋଭିତ ସୁଗନ୍ଧିତ ପୁଷ୍ପ ସହିତ ମସ୍ତକରେ ରହିଛନ୍ତି ଧୂବ, ଯେଉଁ ଧୂବ ପ୍ରତୀୟମାନ କରେ ଜଗତକୁ। ଭଗବାନ ନିଜେ କହୁଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏବଂ ଏ ସଂସାରରେ ଅହଙ୍କାରକୁ ବଶୀଭୂତ କରି ନିଜର ସମସ୍ତ କର୍ମକୁ ମୋତେ ସମର୍ପଣ କରି ସତ୍ ପଥରେ ଆଗେଇ ଚାଲ। ମୁଁ ହେଉଛି ସେଇ ବଳିଆର ଭୁଜ, ଉଠ ଚଷା ଭାଇ ଉଠରେ, ମୁଁ ପରା ବୋଲାଏ ଜଗତ ଠାକୁର ଆଉ କର ନାହିଁ ମଠରେ। ମୁଁ ହେଉଛି ଜଗତର ଠାକୁର, ମୁଁ ହେଉଛି ରାଜା, ମୁଁ ବଡ଼ ଭାଇ ବଳିଆର ଭୁଜ। ଏ ଶ୍ରୀମନ୍ଦିରର ସବୁ କଥା ସିନା ଜଗନ୍ନାଥଙ୍କ ପାଖରେ ଥାଏ, ମୁଁ ହେଉଛି ବଡ଼ ଭାଇ, ମୋର ନିର୍ଦ୍ଦେଶରେ ସବୁ ଚାଲେ। ସେଇ ନିର୍ଦ୍ଦେଶରେ ଦଇତାପତି ସେବକମାନେ ଦଇତା ସେବକମାନେ କିଏ ପଛରୁ ଡୋର ଭିଡ଼ି ଧରିଛନ୍ତି, କିଏ ତାଙ୍କର ସ୍କନ୍ଦାରୂଢ଼ ହୋଇ ତାଙ୍କୁ ଟେକି ଦେଉଛନ୍ତି, ଆଉ କିଏ ତାଙ୍କୁ ପାଛଡ଼ି ନେଉଛନ୍ତି ବାହୁରେ ବେଲେଇ। ଆହା, ହିଆ ସହିତ ହିଆକୁ ମିଳନର ଯେଉଁ ପର୍ବ, ଇଏ ହେଉଛି ସେଇ ଭାବଭକ୍ତିର ପର୍ବ। ଏବଂ ମନ ଭିତରେ ଉତ୍ସାହ ଦେବା ପାଇଁ ସେବକମାନେ ମଧ୍ୟ ହରିବୋଲ ହୁଳହୁଳି ଦେବା ପାଇଁ ଉତ୍ସାହିତ କରୁଛନ୍ତି। ଆଲୋଡ ପଡ଼ୁଛି, ଚାମର ପଡ଼ୁଛି, ଘଣ୍ଟୁଆମାନଙ୍କର ଘଣ୍ଟ ଘଣ୍ଟ ନାଦ ମଧ୍ୟ ପଡ଼ୁଛି। ଏବଂ ବଡ଼ ଭାଇ ବଳିଆର ଭୁଜ ଆଗକୁ ଆଗକୁ ଚାରମାଳ ଚଢ଼ିବା ପାଇଁ ଅଗ୍ରସର ହେଉଛନ୍ତି। ଜଗତେ ସରଳ ଭାରତ କୋମଳ, କ'ଣ ମିଛୁକୁ କହିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଜଗତେ ସରଳ ଭାରତ କୋମଳ, ତା ମଧ୍ୟ କେଶର ପୂର୍ଣ୍ଣ ନୀଳାଚଳ, ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ, ସାମ୍ୟ ମୈତ୍ରୀ ବାଣୀ ଗାଏ ଯାର ବେଦ। ହେଉଛି ସାରା ଭୁବନର ଶ୍ରେଷ୍ଠତମ କ୍ଷେତ୍ର, ଏ ସମଗ୍ର ବିଶ୍ୱରେ ଏକମାତ୍ର କ୍ଷେତ୍ର, ପୁଣ୍ୟ ପବିତ୍ର ପୁରୁଷୋତ୍ତମ ଧାମ, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର। କାହିଁକି ନା ସ୍ୱୟଂ ପରମ ବ୍ରହ୍ମ ଭଗବାନ ବିଷ୍ଣୁ ଏହି କ୍ଷେତ୍ରରେ ଧରାବତରଣ ହୋଇ ଚତୁର୍ଥା ବିଗ୍ରହରେ ଦାରୁ ବ୍ରହ୍ମ ସ୍ୱରୂପରେ ସମଗ୍ର ସଂସାରକୁ ଦାରୁଣ ଦୁଃଖରୁ ଦୂରୀଭୂତ କରି ସମଗ୍ର ସଂସାରର ମାନବକୁ ପରିତ୍ରାଣ କରିବା ପାଇଁ ଚତୁର୍ବର୍ଗ ଫଳ ପ୍ରଦାନ କରୁଛନ୍ତି, ଧର୍ମ ଅର୍ଥ କାମ ମୋକ୍ଷ। ଆଉ ସେଇ କାମ ମୋକ୍ଷର ସେ ବାର୍ତ୍ତା ମଧ୍ୟ ବର୍ତ୍ତମାନ ଦେବୀ ସୁଭଦ୍ରା ଆସୁଛନ୍ତି।

ଆସୁଛନ୍ତି ବର୍ତ୍ତମାନ ମା ଜଗତ ଜନନୀ ଯେ ସଂସାର ତରିଣୀ ମାତା ସୁଭଦ୍ରା ମଧ୍ୟ ସିଂହ ଦ୍ୱାର ଦେଇ ଆସୁଛନ୍ତି। ତାଙ୍କର ଛତି ହଳଦିଆ ଛତି ସହିତ ଲାଲ ରଙ୍ଗର ଯେଉଁ ତାଙ୍କର ହେଉଛନ୍ତି ଯେଉଁ ରଙ୍ଗ ମାଙ୍କର ହେଉଛି କଳା ଏବଂ ଲାଲ ହେଉଛି ତାଙ୍କର ରଥାର ଆବରଣ। ଆଉ ଏପଟେ ମାଙ୍କର ଛତି ହଳଦୁମୁହିଁ ଯେ ଦେବୀ ସୁଭଦ୍ରା ତାହି ମାମ ପଦ୍ମ ପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ ଯାହା ବ୍ରହ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ସେ ହେଉଛନ୍ତି ସମଗ୍ର ସଂସାରର ଦୁଃଖକୁ ଯେ ଅଚିରେ ନଷ୍ଟ କରିଦିଅନ୍ତି, ଯେ ସମସ୍ତ ପ୍ରାଣୀମାନଙ୍କ ଭିତରେ ଜୀବନ ସଞ୍ଚାରଣର ଶକ୍ତି ମା ହେଉଛନ୍ତି। ଏ ଶକ୍ତି ଯେଉଁ ଶକ୍ତି ବିନା ଜଗତରେ କେହି ସୃଷ୍ଟିରେ ପାଳନ ହୋଇପାରନ୍ତି ନାହିଁ। ମା ହିଁ ସମସ୍ତଙ୍କ ଭିତରେ ଥାନ୍ତି। ମାଙ୍କ ଆଶୀର୍ବାଦ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ପଞ୍ଚ ମହାଭୂତକୁ ଯଦି ଆମେ ବର୍ଣ୍ଣନା କରିବା, ଜଗନ୍ନାଥ ଅଗ୍ନିତତ୍ତ୍ୱ ହେଲେ, ବଳଭଦ୍ର ପୃଥିବୀ ତତ୍ତ୍ୱ ହେଲେ, ସୁଭଦ୍ରା ଯିଏ ହେଉଛନ୍ତି ବାୟୁ ତତ୍ତ୍ୱ, ଆଉ ସିଏ ହେଉଛନ୍ତି ସେ ପ୍ରାଣ ସଞ୍ଚାରିକ ଶକ୍ତି, ଆଉ ମାଧବ ଜଳ ସୁଦର୍ଶନ ତେଜ। ବଡ଼ ଭାଇ ବଳଭଦ୍ରା ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଚାରମାଳ ଉପରକୁ ଅତି ସନ୍ତର୍ପଣତା ସହିତ ଅତ୍ୟନ୍ତ ଯତ୍ନ ସହକାରେ ସେବକମାନେ ତାଙ୍କୁ ଚାରମାଳକୁ ଉପରକୁ ଉଠାଉଛନ୍ତି। କାଳେ କୌଣସି ପ୍ରକାରର ବାଧାବିଘ୍ନ ନ ହେବ, କୌଣସି ଅସୁବିଧା ନ ହେବ, ମୋ ପ୍ରଭୁ ବିଜୟ କରିବେ, ମୋ ପ୍ରଭୁ ରଥାରୂଢ଼ ହେବେ। ନୀଳାମ୍ବର ବଳିଆର ଭୁଜ ରଥାରୂଢ଼ ହେଉଛନ୍ତି, ଚାରମାଳକୁ ଯାଉଛନ୍ତି, ଚଢ଼ୁଛନ୍ତି। ଦଇତା ସେବକମାନେ ପଛପଟେ ଡୋରକୁ ଟାଣି ଧରିଛନ୍ତି, ଆଗପଟେ ସେବକମାନେ ଟାଣି ଧରିଛନ୍ତି, ପ୍ରତିହାରୀ ସେବକ

0: ଯୋଡ଼ି ବା ବେତକୁ ଧରି ତାହା ସଙ୍କେତ ଦେଉଛନ୍ତି ଏବଂ ସମସ୍ତଙ୍କୁ ଆହ୍ୱାନ ଦେଉଛନ୍ତି, ଭକ୍ତମାନଙ୍କୁ ଆହ୍ୱାନ ଦେଉଛନ୍ତି। ପୁଷ୍ପ ବୃଷ୍ଟି ଚାଲିଛି ମଧ୍ୟ ସୁନ୍ଦର ଭାବରେ ପ୍ରଭୁଙ୍କର ପଥକୁ କୁସୁମିତ କରାଯାଉଛି। ମଣିଷର ଜୀବନ ସେହିଭଳି ଭାବରେ କୁସୁମିତ ହେଉଥାଉ, ଆଉ ଘଣ୍ଟୁଆର ତାଳେ ତାଳେ ନାଦରେ ସୁନ୍ଦର ଭାବରେ ବଡ଼ ଭାଇ ବଡ଼ ଦେଖନ୍ତୁ ଆମେ ଏକ ତାଳି ସହିତ ତ୍ରିତାଳିର ଯେଉଁ ସଂଯୋଗରେ କିପରି ଭାବରେ ପହଣ୍ଡି କାର୍ଯ୍ୟକ୍ରମ ଚାଲିଛି। ଆଉ ଏପଟେ ମା ସୁଭଦ୍ରା, ସୁଭଦ୍ରାଙ୍କର କଥା ଆମର ପ୍ରଭୁଙ୍କର ଯେଉଁ ଆମର ବର୍ଣ୍ଣନା ରହିଛି ଅତି ସୁନ୍ଦର ଭାବରେ ମୁଁ ବର୍ତ୍ତମାନ ନରେଶ ଦାସ ମହୋଦୟଙ୍କୁ ନିବେଦନ କରୁଛି ପ୍ରଭୁଙ୍କର ଗାଥାକୁ ବର୍ଣ୍ଣନା କରିବା ପାଇଁ।
1: ଆମେ ବର୍ତ୍ତମାନ ଦେଖିପାରୁଛୁ ଯେ ଶ୍ରୀ ବଳଭଦ୍ର ଭଗବାନ ଅତ୍ୟନ୍ତ ଯେମିତି ବଳ ସେମିତି ଭଦ୍ର, କେଡ଼େ ନମ୍ର ଭାବରେ ବର୍ତ୍ତମାନ ଚାର ମାଳ ଉପର ଦେଇ ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି। ଅପୂର୍ବ ଏ ଦୃଶ୍ୟ, ଆଲୋଟ ପଡ଼ୁଛି, ଚାମର ପଡ଼ୁଛି ଏବଂ ବାଜା ମଧ୍ୟ ବାଜୁଛି। ବୈଜୟନ୍ତ୍ରୀ ସେ ବାଜା ବଜାଉଛନ୍ତି, ଘଣ୍ଟୁଆ ଘଣ୍ଟ ବଜାଉଛନ୍ତି, ଅତି ସୁନ୍ଦର ଭାବରେ ବର୍ତ୍ତମାନ ବିଜେ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ ରଥାରୂଢ଼ ହେଉଛନ୍ତି, ଚାର ମାଳ ଉପରେ ପ୍ରଭୁ ବିଜେ କରୁଛନ୍ତି ଏବଂ ଉର୍ଦ୍ଧ୍ୱମୁଖ ହୋଇଯାଇଛନ୍ତି। କାରଣ ଆଗରେ ଲାଗିଛି ପାଟ ଡୋରି, ପଛରେ ଲାଗିଛି ପାଟ ଡୋରି ଏବଂ ଆମେ ଦେଖୁଛୁ ବର୍ତ୍ତମାନ ଆଉ ସେ ଦୃଶ୍ୟ ନାହିଁ। ଆମେ ଦେଖୁଥିଲୁ ଯେ ବର୍ତ୍ତମାନ ଗୁମୁଟର ପାଖରେ, ଅରୁଣ ସ୍ତମ୍ଭ ପାଖରେ ମା ଥିଲେ, କିନ୍ତୁ ସେ ମଧ୍ୟ ବର୍ତ୍ତମାନ ପଳେଇ ଆସିଲେଣି।
2: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛା ଯାଇଥିବା ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା DNK। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ ଅଛି।
5: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
4: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
5: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
4: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
6: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ଆଗେ ବି

0: ସକାଳ ଦଇତାପତି ସଙ୍କୁଳ ଘେନି ପାଖରେ କେଉଁମାନେ ଚରଣରେ କେଉଁ ଶ୍ରୀଭୁଜ ବଳରେ କେଡୋର ଧରି ଆଗରେ ଅତିଶୟରେ ବିଜୟ କରାନ୍ତି ହଳିଙ୍କୁ ଧୀରେ ଧୀରେ ନେଇ ଯାଆନ୍ତି ତାଳ ଧ୍ୱଜକୁ। ବର୍ତ୍ତମାନ ଆମେ ଦେଖିପାରୁଛୁ ଆଉ ମାତ୍ର ଯେଉଁ ତାଳଧ୍ୱଜ ରଥର ସିଂହାସନରେ ମହାପ୍ରଭୁ ଶ୍ରୀ ବଳିଆର ଭୁଜ ବଡ଼ ଠାକୁର ବଳଭଦ୍ର ଭଗବାନ ବିଜେ କରିବେ ସେଇ ଆଉ ଅଳ୍ପ ମାତ୍ର ଆଉ ଦୁଇ ଚାରି ହାତେ ମାତ୍ର ରହିଛି। କିନ୍ତୁ ଏପଟେ ଆମେ ଦେଖୁଛେ ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ମା ମା ସୁଭଦ୍ରା ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ସେ ଯେଉଁ ତାଙ୍କର ପ୍ରିୟ ଦଇତା ସେବକମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ସେ ଧୀରେ ଧୀରେ ଧୀରେ ଧୀରେ ପହଣ୍ଡିରେ ଆଗେଇ ଆଗେଇ ଯାଉଛନ୍ତି। ଯେମିତି ବଳଭଦ୍ର ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହୁଏ ପାଉଣ୍ଡ ପରେ ପାଉଣ୍ଡ ପକାଇ ଆସନ୍ତି ତାଙ୍କର ପହଣ୍ଡି ସେଭଳି ହୁଏ ନାହିଁ। ସିଏ ହେଉଛନ୍ତି ଜଗତର ମାତା ସିଏ ହେଉଛନ୍ତି ଜଗତ ଜନନୀ କରୁଣାମୟୀ ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖି ଉଦ୍ଧାର କରିବା ମା ଥିଏ। ତେଣୁ ମାଆକୁ ଯେମିତି ଭାବରେ ସମ୍ମାନ ଦେବା କଥା ତାଙ୍କର ସନ୍ତାନ ହିସାବରେ ଏହି ସେବକମାନେ ତାଙ୍କୁ ସମ୍ମାନ ଦେଉଛନ୍ତି। ମା ଯେତେବେଳେ ଆସନ୍ତି ସେ କେତେବେଳେ ତଳକୁ ମୁହଁ କରି ଆସିବେ ନାହିଁ କିମ୍ବା ପାଦରେ ଚାଲି ଚାଲି ଆସିବେ ନେଇ ଏ ତିନିଟା ଜିନିଷ ତାଙ୍କ ପାଖରେ ଆମେ ଦେଖିବା ନାହିଁ। ମା ଯେତେବେଳେ ଆସନ୍ତି ଦର୍ପ ଦଳନ ରଥକୁ ସମସ୍ତଙ୍କ ଦର୍ପକୁ ଦଳନ କରୁଥିବାରୁ ସେ ରଥର ନାମ ହେଇଛି ଦର୍ପ ଦଳନ। ତେଣୁ ଆଜି ସମସ୍ତଙ୍କ ଦର୍ପକୁ ଦଳନ କରିବା ମା ମଧ୍ୟ ସେ ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ। ମା ସମସ୍ତ ଶକ୍ତିର ଆଧାର ସେ ତେଣୁ ସିଏ ହେଉଛନ୍ତି ଜଗତର ଶକ୍ତି। ତେଣୁ ଯାହା ଯେଉଁ ଯାଉ ଶକ୍ତି ବିନା ମଣିଷ ଗୋଟିଏ ପାଦ ମଧ୍ୟ ଆଗକୁ ଅଗ୍ରସର ହୋଇପାରିବ ନାହିଁ। ସେହି ପରମ ଶକ୍ତିମୟୀ ଜଗତ ଜନନୀ ସର୍ବାଗହାରିଣୀ ଜଗତ ଜନନୀ ମା ସୁଭଦ୍ରିକା ସେ ବର୍ତ୍ତମାନ ଯାଉଛନ୍ତି ଦର୍ପଦଳନ ରଥକୁ। ବର୍ତ୍ତମାନ ସେ ଟିକିଏ ବିଶ୍ରାମ ନେଇଯାଇଛନ୍ତି ଏତେ ବାଟ ପରିଶ୍ରମ କରି ଆସିଲେଣି। ଆଗରେ ଆଲଟ ପଡ଼ୁଛି ଚାମର ପଡ଼ୁଛି ଗୋଟିଏ ହରିଦ୍ରା ବର୍ଣ୍ଣର ଗୋଟିଏ ଛତ୍ରଟିଏ ସେ ମଧ୍ୟ ତାଙ୍କ ଆଗରେ ବିରାଜମାନ କରୁଛନ୍ତି ଏବଂ ଦେବୀ ବର୍ତ୍ତମାନ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି। ଆଉ ଅଳ୍ପ ସମୟ ପରେ ଅପେକ୍ଷା ରହିଛି। ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ସେ ତାଳଧ୍ୱଜ ରଥରେ ବିଜେ କରିସାରିଲେଣି ଏବଂ ତାଙ୍କରି ଶ୍ରୀମସ୍ତକରେ ଲାଗିଥିଲା ଯେଉଁ ଟାହିଆ ସେ ଟାହିଆ ମଧ୍ୟ କଢ଼ା ହେଇଗଲେଣି ଏବଂ ଧୀରେ ଧୀରେ ବିଜେ କରୁଛନ୍ତି। ଟାହିଆକୁ ଟାହିଆର କିଛି କିଛି ଅଂଶକୁ ନେବା ପାଇଁ ଆଉ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ
1: ସେଇଥିପାଇଁ ତ ଯୋଉ ପ୍ରଭୁଙ୍କର ଯୋଉ ଲାଗିଛି ଲୀଳା ଅତ୍ୟନ୍ତ ଆନନ୍ଦର ଭାବରେ ମା ଜଗତ ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ରଥାରୂଢ଼ ହେବେ। ତାଙ୍କର ସେଇ ସୁଭଦ୍ରା ମାତା ଯିଏ ସଂସାରକୁ ଧାରଣ କରିଛନ୍ତି ଯୋଉ ମା ଜଗତ ଜନନୀ ଦେବୀ ସୁଭଦ୍ରା, ତେବେ ଆମେ ମହାପ୍ରଭୁଙ୍କର ଯେମିତି କୈବଲ ପ୍ରସାଦ ପାଇବାକୁ ବ୍ୟାକୁଳ, ଠିକ୍ ସେହିପରି ପ୍ରଭୁଙ୍କର ବାଣୀ ସେବା ମଧ୍ୟ କରିବା ପାଇଁ ମନ ଭିତରେ ଯେଉଁ ବ୍ୟାକୁଳତା ଆମେ ସେଇ ନେଇଯିବା। ଆମେ ବର୍ତ୍ତମାନ ଆମର ତୃତୀୟ କେନ୍ଦ୍ର ଶ୍ରୀମନ୍ଦିର ପ୍ରଶାସନରେ ଅପେକ୍ଷା କରିଥିବା ଡକ୍ଟର ହରିହର କାନୁଙ୍କ ମହୋଦୟଙ୍କ ନିକଟକୁ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତି ସୁନ୍ଦର ଭାବରେ କଲ୍ୟାଣୀ କହୁଥିଲେ ଯେ ବର୍ତ୍ତମାନ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ କିଭଳି ଭାବରେ ଯାଉଥିଲେ ଏବଂ ଧୀର ମନ୍ତ୍ର ଗତିରେ ଧୀର ସ୍ଥିର ଭାବରେ କାଦମ୍ବରୀ ପ୍ରମତ୍ତ ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ତାଳଧ୍ୱଜ ରଥରେ ବିରାଜମାନ କଲେଣି। ପାଗ ଅନୁକୂଳ ହେଉଛି।

ଆଗ ଭଳି ସେମିତି ବର୍ଷା ନାହିଁ, ଟୋପେ ଟୋପେ ବର୍ଷା ପକଉଛି, ଛତା ଧରି ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ଆମର ଜଗତରନାଥ ବ୍ରହ୍ମାଣ୍ଡ ଠାକୁର କାଳିଆ ସାନ୍ତ କେତେବେଳେ ଆସିବେ, କାରଣ ଏ କ୍ଷେତ୍ର ହେଉଛି ପାପ ଛଡ଼ା କ୍ଷେତ୍ର, ଏଠିକି ଯିଏ ଆସେ ତାର ପାପ ଛଡ଼ା ହେଇଯାଏ, ପାପ ଛାଡ଼ିଯାଏ, ସେଇଥିପାଇଁ ଏ କ୍ଷେତ୍ରର ନାଁ ହେଉଛି ପରମ ପାବନ ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ କ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶଙ୍ଖ କ୍ଷେତ୍ର, ଜଗନ୍ନାଥ କ୍ଷେତ୍ର, ଯମନିକ କ୍ଷେତ୍ର, ମର୍ତ୍ୟବୈକୁଣ୍ଠ କ୍ଷେତ୍ର, ନୀଳଗିରି କ୍ଷେତ୍ର, ଉଡ୍ଡିଆନ କ୍ଷେତ୍ର, ପୁରୀ କ୍ଷେତ୍ର, ଦଶାବତାର କ୍ଷେତ୍ର, ଭୌମ କ୍ଷେତ୍ର, ଏମିତି କେତେ କ'ଣ ମହାପ୍ରଭୁଙ୍କର ଏହି କ୍ଷେତ୍ରକୁ ନାମିତ କରାଯାଇଛି। କିନ୍ତୁ ଶ୍ରୀକ୍ଷେତ୍ର ହେଉଛି ଲକ୍ଷ୍ମୀଙ୍କର କ୍ଷେତ୍ର, ଶ୍ରୀମନ୍ଦିର ହେଉଛି ଲକ୍ଷ୍ମୀଙ୍କର ମନ୍ଦିର, ସେଇ ଲକ୍ଷ୍ମୀ ଯିଏକି ଜଗନ୍ନାଥଙ୍କ ଉପରେ ଯେଉଁ ବଡ଼ ଭାଇ ବଡ଼ ଠାକୁର ବଳଭଦ୍ରଙ୍କର ଯେଉଁ ପ୍ରଭାବ ରହିଲା ଛାଡ଼ିକିରି ଯେଉଁ ଗଲେ, ଲକ୍ଷ୍ମୀ ଛଡ଼ା ହେଇଗଲେ, ଖାଇବାକୁ ପାଇଲେ ନାହିଁ, ଇଏ ଗୋଟେ ପ୍ରତୀକାତ୍ମକ ଭାବରେ ଦେଖେଇ ଦିଆହେଇଛି। କାରଣ ଯିଏ ଲକ୍ଷ୍ମୀଙ୍କୁ ଛାଡ଼େ, ଏବଂ ବର୍ତ୍ତମାନ ଜଗଜ୍ଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ଦର୍ପଦଳନ ଦେବଦଳନ ରଥକୁ, ତାଙ୍କୁ ତ ଦୈତାପତିମାନେ କାନ୍ଧରେ ନେଇକରି ଆସୁଛନ୍ତି। ମାଙ୍କୁ କେତେ ସମ୍ମାନ, ଯେଉଁ ଜାତି ମାଆକୁ ସମ୍ମାନ ଦେଇ ଜାଣେ, ମାଆକୁ ଯିଏ ମୁଣ୍ଡରେ ବସାଏ ସେ ପରିବାରର କୌଣସି କ୍ଷତି ହୁଏ ନାହିଁ, ସେ ପରିବାର ମା ବାପାଙ୍କର କୃପା ଆଶୀର୍ବାଦ ଲାଭ କରେ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର। ଜଗନ୍ନାଥ ସଂସ୍କୃତି ଆମକୁ ବସୁଧୈବ କୁଟୁମ୍ବକମ୍ ଭାବଧାରାରେ ଉଦ୍ବୁଦ୍ଧ କରିଛି। ସେଇଥିପାଇଁ ସମଗ୍ର ବିଶ୍ୱବାସୀ ଆଜି ମହାପ୍ରଭୁଙ୍କର ଏଇ ଯାତ୍ରା ଦେଖିବା ପାଇଁ ଆଗ୍ରହ ହେଇଛନ୍ତି, ଆଗ୍ରହୀ ହେଇଛନ୍ତି। କାହିଁ କେତେ ଦୂରରୁ ଧାଇ ଆସୁଛି ଭକ୍ତଟିଏ, ଇଏ ହେଉଛି ମାନବବାଦର ଦେବତା, ମଣିଷ ଭଳିଆ ଆଚରଣ ଉଚ୍ଚାରଣ ଆମେ ଦେଖିପାରୁଛୁ। ଆମର ବାପ ମଣ୍ଟରେ ଯେଉଁ ଗ୍ରାଣ୍ଡ ହୋଟେଲ ଅଛି, ରାଜନର ଅଛି, ସେଠି ଯେଉଁଭଳି ଭାବରେ ଧୀରେ ଧୀରେ ଭିଡ଼ ଲାଗିବାରେ ଲାଗିଛି, ଭିଡ଼ ଚାଲିଛି, କାରଣ ଉପରେ ଆକାଶରେ ମେଘ ଥିଲେ ମଧ୍ୟ, ଟୋପେ ଟୋପେ ମେଘ ଥିଲେ ମଧ୍ୟ, ପଡ଼ୁଥିଲେ ମଧ୍ୟ, ତାକୁ ଭୃକ୍ଷେପ ନ କରିକିରି କିଭଳି ଭାବରେ ଆଗ୍ରହ ପ୍ରକାଶ କରି ଆସୁଛନ୍ତି। ଆ ପରେ ଆସିବେ ଜଗତରନାଥ, ବ୍ରହ୍ମାଣ୍ଡନାଥ, ବ୍ରହ୍ମାଣ୍ଡ ନାୟକ, ଏବଂ ଗହଳ ଲଗେଇକିରି ଏପଟକୁ ସେପଟକୁ ଚାହିଁକିରି ଭକ୍ତଟିଏ ଯଦି କେଉଁଠି ରହିଯାଇଥିବ ତା ପାଇଁ ମଧ୍ୟ ସେ ଅଟକି ଯାଆନ୍ତି, ରହିଯାଆନ୍ତି। କାରଣ ସିଏ ପରା ଭାବର ଠାକୁର, ଅନୁଭବର ଠାକୁର, ବିଶ୍ୱାସର ଠାକୁର, ଶ୍ରଦ୍ଧାର ଠାକୁର। ତେଣୁ ତାଙ୍କ ପ୍ରତି ଯିଏ ଏଇ ଭାବନା ରଖେ, ଏଇ ବିଚାର ରଖେ, ସେ ନିଶ୍ଚିତ ଭାବରେ ଜ୍ଞାନ ପାଇପାରିବ। ସେଇଥିପାଇଁ ମହାପ୍ରଭୁ ଜଗତନାଥ, ଜଗନ୍ନାଥ ଯେ କଳିଯୁଗର ଏକମାତ୍ର କଥାକୁହା ଠାକୁର, ଜୀବନ୍ତ ଠାକୁର, ତାଙ୍କ ଶରୀରରେ ତାଙ୍କ ବିଗ୍ରହ ଭିତରେ ଯେତେବେଳେ ବ୍ରହ୍ମ ସଂସ୍ଥାପନ ହେଇଯାଏ ସେ ଜୀବନ୍ତ ଦେବତାରେ ପରିଣତ ହୁଅନ୍ତି। ସେଇଥିପାଇଁ ତାଙ୍କୁ ଆମେ କହୁ ଭଗବାନ ଜଗନ୍ନାଥ, ଭଗବାନ ବଡ଼ ଠାକୁର ବଳଭଦ୍ର, ଜଗଜ୍ଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ। କାହିଁକି ଭଗବାନଙ୍କର ଛଅଟି ଭଲ ଗୁଣ ଥାଏ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ସାଧୁତା, ସଚ୍ଚୋଟତା। ଏ ଗୁଣ ବ୍ୟତୀତ କଳିଯୁଗର ଯେଉଁ ମଣିଷମାନେ ଅଛନ୍ତି, କଳିଯୁଗରେ ଜନ୍ମ ହୋଇଥିବା ମଣିଷମାନଙ୍କ ଭିତରେ ଛଅଟି ଗୁଣ ରହିବା ଦରକାର। ସେ ଛଅଟି ଗୁଣ କ'ଣ? ଛଅଟି ଗୁଣ, ଖରାପ ଗୁଣ ଯଦି ମଣିଷ ପରିହାର କରିଦେବ ତାହେଲେ ତାର ଦୁଃଖ ଦୂର ହୋଇଯିବ, ନଚେତ ସେ ଦୁଃଖୀ ହେବ। ଏକ ରହୁଛି ଈର୍ଷା, ଯେଉଁ ଈର୍ଷା ହିଂସା ବା ପରସ୍ତ୍ରୀ କାତରତା ବୋଲି ଆମେ କହୁଛେ, ଈର୍ଷା ଥିଲେ ମଣିଷ ଦୁଃଖ ପାଇବ, ଅନ୍ୟ ପ୍ରତି ଘୃଣା ରଖିଲେ ମଣିଷ ଦୁଃଖ ପାଇବ, ଏବଂ ଯେକୌଣସି କଥାରେ ନିଜର ଅସନ୍ତୁଷ୍ଟ ଭାବ ପ୍ରକାଶ କଲେ ସେ ମଧ୍ୟ ଦୁଃଖ ପାଇବ। ତିନି ଚାରି ରହୁଛି କ୍ରୋଧ, ଯିଏ ସବୁବେଳେ କ୍ରୋଧୀ ହୁଏ, ଅନ୍ୟର କଥା ଅନ୍ୟର କାମକୁ ଗ୍ରହଣ ସହଜରେ ଗ୍ରହଣ କରିପାରେ ନାହିଁ, ସବୁଥିରେ ନିଜର କ୍ରୋଧ ପ୍ରକାଶ କରେ, ସେମାନେ ମଧ୍ୟ ଦୁଃଖୀ ହୁଅନ୍ତି। ଆଉ ଗୋଟେ କ'ଣ ନା ସନ୍ଦେହ, ସନ୍ଦେହ ଅର୍ଥାତ୍ ମଣିଷ ଭିତରେ ଯେଉଁ ସନ୍ଦେହ ରହୁଛି, ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ, ବାପ ପୁଅ ଭିତରେ ସନ୍ଦେହ, ଭାଇ ଭଉଣୀ ଭିତରେ ସନ୍ଦେହ, ଯଦି ସନ୍ଦେହର ବାତାବରଣ ଗୋଟେ ପରିବାର ଭିତରେ ସୃଷ୍ଟି ହେଇଯାଏ ସେ ପରିବାରଟି ଦୁଃଖୀ ହୁଏ। ତେଣୁ ମହାପ୍ରଭୁ ଶେଷୋକ୍ତ କଥାଟି କହୁଛନ୍ତି, ଛଅ ନମ୍ବର କଥାଟି କହୁଛନ୍ତି, ପର ଭାଗ୍ୟ ଜୀବୀ, ଅନ୍ୟ ଭାଗ୍ୟ ଉପରେ ନିର୍ଭର କରି ଯିଏ ବଞ୍ଚେ ସେ କେବେ ଜୀବନରେ

0: ହୁଅନ୍ତୁ ପ୍ରାଣ ସ୍ୱାମୀ ମୋ ସେ ଜଗନ୍ନାଥେ। ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ ଉପବେଶନ କରିବା ପରେ ପରେ ମାଙ୍କର ସେହି ଦିବ୍ୟ ଦର୍ପଦଳନ ରଥ ପରିପୂର୍ଣ୍ଣ ହୋଇଛି। ଆଗରୁ ଥିଲେ ଚକ୍ରାୟୁଧ ସୁଦର୍ଶନ, ଚକ୍ରରାଜ ସୁଦର୍ଶନ ଏବଂ ମାଙ୍କର ଉପବେଶନ ପରେ ବର୍ତ୍ତମାନ ସେହି ସିଂହଦ୍ୱାର ଦେଇ ଟାହିଆ ମଣ୍ଡଣି କରି ମହାପ୍ରଭୁ ବଡ଼ ଠାକୁର ବଳିଆର ଭୁଜ ଆସୁଛନ୍ତି।
1: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
2: ପବିତ୍ର ଘୋଷଯାତ୍ରା ଅବସରରେ ନାଲ୍କୋ ପକ୍ଷରୁ ସଭିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଏହି ପବିତ୍ର ଅବସରରେ ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ରଖିବା, ଟ୍ରାଫିକ୍ ନିୟମାବଳୀ ମାନିବା ତଥା ଶିଶୁ, ମହିଳା ଓ ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସଚେତନ ରହି ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା।
3: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
0: ଆକାଶରେ କଳା ମେଘ ପୁଣି ଘୋଟି ଆସୁଛି, ଆଉ ତଳେ ସେଇ କଳା ଠାକୁର, ଷୋଡ଼ଶ କଳା ପରିପୂର୍ଣ୍ଣ ଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ପହଣ୍ଡିରେ ପହୁଣ୍ଡ ପହୁଣ୍ଡ ଡେଇଁ ଡେଇଁ ଭକ୍ତ ବିନୋଦ ଅର୍ଥରେ ଆସୁଛନ୍ତି ନନ୍ଦିଘୋଷ ଆଡ଼କୁ। ଜାଣିଛନ୍ତି ଆପଣମାନେ ଶ୍ରୋତାବନ୍ଧୁ, ସିଂହଦ୍ୱାର ଦେଇ ଆସୁଛନ୍ତି ମହାପ୍ରଭୁ। ସେ ଯେଉଁ ଦୃଶ୍ୟ, ସିଏ ହେଉଛି ପୂର୍ବଦ୍ୱାର ଏବଂ ସିଂହ ଏଭଳି ଏକ

0: ଦୁର୍ବାଙ୍କୁର ହେ ଶ୍ରୋତା ବନ୍ଧୁ, ସେ ଦୁର୍ବାଙ୍କୁର 108 ଦୁବର ଯେଉଁ ସମାହାର ସିଏ ସୁନ୍ଦର ଭାବରେ ଢଳି ଢଳି ଆମକୁ ଅବଗତ କରାଉଛି। ଯାହା ଆମେ ପୂର୍ବରୁ ଶୁଣୁଥିଲେ, ତରୋରିବ ସହିଷ୍ଣୁନା ତୃଣାଦପି ଶୁନିଚେନ, ସେଇ କଥାକୁ ସେ ସୂଚାଇ ଦେଉଛି। ମୁଁ ସିନା ପାଦ ତଳର ଦୁବ ଥିଲି, ଆଜି ଶୁଦ୍ଧ ସୁଆର ମୋତେ ସଂଗ୍ରହ କରି ଆଣି ଦୟନାମଳି ମାଳି ମୋତେ ଆଣି ଏଇ ଯେଉଁ ଟାହିଆ ଉପରେ, ଏଇ ଯେଉଁ ରାଘବ ଦାସ ମଠ ପ୍ରଦତ୍ତ ଏ ଟାହିଆ ଉପରେ ରହି ମୁଁ ଜଗତର ସର୍ବଶ୍ରେଷ୍ଠ ହୋଇଯାଇଛି। ବାସ୍ତବରେ ଯିଏ ସେବା କରେ ତାର ଜୀବନ ବାସି ଉଠେ, ସେ ଧନ୍ୟ ହୋଇଯାଏ। ଏଇ ସେବାକୁ ଅବଲମ୍ବନ କରି ଆମର ବାମ ପାର୍ଶ୍ୱରେ ଏଭଳି ଭାବରେ ଭକ୍ତମାନଙ୍କର ଭିଡ଼ ଲାଗିଛି, କେବଳ ମୁଣ୍ଡମାଳ। ଏତେ ବର୍ଷା ହେଉଥିଲେ ମଧ୍ୟ ସେମାନେ ଆହତ ହୋଇଯାଉଛନ୍ତି, ଷ୍ଟ୍ରେଚର୍ରେ ସ୍ୱେଚ୍ଛାସେବୀମାନେ ତାଙ୍କୁ ସେବା ଯୋଗାଉଛନ୍ତି, ଖାଲି ପାଣି ଦିଅ ବୋଲି ମାଗୁଛନ୍ତି। କାହିଁକି ନା ଏତେ ଭିଡ଼ ଆପଣମାନେ ଅନୁଭବ କରିପାରୁଥିବେ। ତେଣୁ ବର୍ଷା କରି ମହାପ୍ରଭୁ ଆଜି ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ, ସେ ମହାପ୍ରଭୁ ଆଜି ବର୍ଷା କରିବା ଦ୍ୱାରା ଅନେକ ପରିମାଣରେ ଯେଉଁ ଆହତର ପୂର୍ବ ରଥଯାତ୍ରାମାନଙ୍କରେ ଆମେ ଦେଖିଥାଏ, ଚଳିତ ବର୍ଷ ସେ ଘଟଣା ଘଟୁନାହିଁ କେବଳ ବର୍ଷା ପାଇଁ। ତେଣୁ ବର୍ଷା ଯେମିତି ଶ୍ରୀକ୍ଷେତ୍ର ପାଇଁ ଏକ ଅଙ୍ଗ ହୋଇଯାଇଛି, ଯେତେ ବର୍ଷା ହେବ, ପୂର୍ବରୁ ଆପଣମାନେ ଶୁଣୁଥିଲେ ଆମର ବରିଷ୍ଠ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ କହୁଥିଲେ ଯେ ଚାଷ ପାଇଁ ବା ଏ ଚଳିତ ବର୍ଷର ଯେଉଁ ରହିଛି ପରିବେଶ, ଯେ କି କମ୍ ବର୍ଷା ରହିବ, ସେଥିପାଇଁ ମହାପ୍ରଭୁ ଟିକେ ବର୍ଷାକୁ ନିବେଦନ କରିଛ, ଇନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ନିବେଦନ ନୁହଁ ନିର୍ଦ୍ଦେଶ, ଯେ ତୁମେ ଶ୍ରୀକ୍ଷେତ୍ରରେ ବରଷି ଯାଅ, ମୋ ରଙ୍ଗ ପଛେ ଧୋଇଯାଉ, ମୋ ମୁହଁରୁ ମୋ କଳାରେ ଏ ଜଗତ ପ୍ଲାବିତ ହୋଇଯାଉ, ଷୋଳ କଳାରେ ଏ ଜଗତ ପୁଣ୍ୟ ହୋଇଯାଉ। ଆଜି ସେଇ କଥା ଦେଖିବାକୁ ମିଳୁଛି। ବଡ଼ ଠାକୁରଙ୍କର ବିରାଜମାନ ତାଳଧ୍ୱଜ ରଥରେ ମଝିରେ ଦର୍ପ ଦଳନରେ ମା ଭଗବତୀ କାମ୍ପିଲ ବାସିନୀ ଯୋଗ ମାୟା ସୁଭଦ୍ରାଙ୍କର ଉପବେଶନ, ଚକ୍ରରାଜ ସୁଦର୍ଶନଙ୍କର ଉପବେଶନ ପରେ ମହାପ୍ରଭୁଙ୍କର ଏଇ ଯେଉଁ ଆଗମନ, ଏଇ ଯେଉଁ ଧୀର ପହଣ୍ଡ ପହଣ୍ଡ ଯେଉଁ ଆଗମନ, ତାହା ତ୍ରିଭୁବନକୁ ପ୍ରକମ୍ପିତ କରୁଛି। ଶ୍ରୋତା ବନ୍ଧୁ, ବିଶ୍ୱ ରହସ୍ୟର ଅନୁପମ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ଯାହାଙ୍କ ଉପରେ ସମଗ୍ର ବିଶ୍ୱର ଲକ୍ଷ୍ୟ ରହିଛି। କ'ଣ ହେଲା ମହାପ୍ରଭୁ ଜଗନ୍ନାଥଙ୍କର କ୍ଷେତ୍ରରେ, କି ଲୀଳା ଚାଲିଛି, ଏ ଲୀଳାକୁ ଗୋଟି ଗୋଟି କରି ଆଜି ବିଭିନ୍ନ ମାଧ୍ୟମରେ ସାଉଁଟି ନେଉଛନ୍ତି ବିଭିନ୍ନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁମାନେ। ଆପଣମାନେ ଜାଣନ୍ତି, ଏଇ ଯେଉଁ ଯାତ୍ରାରେ, କେବଳ ମାତ୍ର ଏହି ଯାତ୍ରାରେ ମହାପ୍ରଭୁଙ୍କୁ ଚର୍ମଚକ୍ଷୁରେ ସ୍ୱଚକ୍ଷୁରେ ଅତି ନିକଟରେ ଦେଖିବାର ସୌଭାଗ୍ୟ ମିଳୁଥିବାରୁ ସମଗ୍ର ବିଶ୍ୱରୁ କୋଣ ଅନୁକୋଣରୁ ଭକ୍ତମାନେ ଆସିଯାଆନ୍ତି କେବଳ ଏଇ ରଥଯାତ୍ରାକୁ ମହାପ୍ରଭୁଙ୍କର ଦର୍ଶନ ପାଇଁ। ଏଇ ଯେଉଁ ପରିବେଶର, ଏଇ ଯେଉଁ ଘୋଷ ଶବ୍ଦର ସାନ୍ନିଧ୍ୟ ପାଇବା ପାଇଁ, ବିଭିନ୍ନ ପ୍ରକାର ପବିତ୍ରତାକୁ ଅନୁଭବ କରିବା ପାଇଁ ସେମାନେ କାୟ ମନ ବାକ୍ୟରେ ଏ ପରିବେଶକୁ ନିଜର କରନ୍ତି। କାହିଁକି ନା ଆଜି ଆଉ ଲୁଚି ରହିନାହିଁ ଶ୍ରୀକ୍ଷେତ୍ରର ବାତାବରଣ, ମହାପ୍ରଭୁଙ୍କର ସାନ୍ନିଧ୍ୟ ସମ୍ପର୍କ ଆଜି କୋଣ ଅନୁକୋଣରେ ପ୍ରବାହିତ ହେଉଛି ଯେପରି ସମୁଦ୍ରର ତରଙ୍ଗ ପରି। ତେଣୁ ଶ୍ରୀକ୍ଷେତ୍ରକୁ ସମସ୍ତଙ୍କର ଆଗମନ ପରେ ଇଏ ହେଉଛି ମହାପ୍ରଭୁଙ୍କର କରୁଣା ବାରି। ତେଣୁ ଇତି ଅବସରରେ ହେ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ପ୍ରଥମ କେନ୍ଦ୍ରକୁ ଆମେ ନେଇଯାଉଛୁ, ଅତି ନିକଟରୁ ସେଠାରୁ ଆପଣମାନଙ୍କୁ ଧାରା ବିବରଣୀ ଶୁଣିବାର ସୌଭାଗ୍ୟ ମିଳିବ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କି ଅପୂର୍ବ ଶୋଭା ଆମେ ଦେଖିବାକୁ ପାଉଛୁ। ସମସ୍ତଙ୍କର ଦୃଷ୍ଟି ସିଂହଦ୍ୱାର ଉପରେ ନିବଦ୍ଧ, କାରଣ ବର୍ତ୍ତମାନ ବଡ଼ ଠାକୁର ବଳଦେବ ସେ ତାଳଧ୍ୱଜ ରଥରେ ଆରୂଢ଼ ହୋଇଗଲେଣି, ଏବଂ ଦେବୀ ସୁଭଦ୍ରା ମଧ୍ୟ ସେ ମଧ୍ୟ ଦର୍ପଦଳନ ରଥରେ ଆସିନା, ଏବଂ ତାଙ୍କ ସହିତ ସେହି ଚକ୍ରରାଜ ସୁଦର୍ଶନ ସେ ମଧ୍ୟ ସେ ରଥରେ ବିରାଜମାନ କରିସାରିଛନ୍ତି। ଗୋଟିଏ ରଥ ନନ୍ଦିଘୋଷ ରଥ, ଯେଉଁ ନନ୍ଦିଘୋଷ ରଥର ନାମ ଅନୁସାରେ ଏ ଯାତ୍ରାର ନାମ ଘୋଷଯାତ୍ରା ହେଇଛି, ନନ୍ଦିଘୋଷରୁ

ଘୋଷ ଯାତ୍ରା, ତେଣୁ ଏ ଘୋଷର ଯାତ୍ରା ଅର୍ଥାତ୍ ନନ୍ଦୀକୁ ଛାଡ଼ି ଏ ଘୋଷର ଯାତ୍ରା, ଘୋଷ ଯାତ୍ରା। ଏବଂ ଆଉ ଗୋଟିଏ ଅର୍ଥ ମଧ୍ୟ ଆମେ କାଢ଼ିପାରିବା, ବର୍ତ୍ତମାନ ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷ ଅର୍ଥାତ୍ ଗୌଡ଼ପଲ୍ଲୀ, ଯେଉଁ ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅଛନ୍ତି, ସେଇ ଗୋପାଙ୍ଗନାମାନଙ୍କ ସହିତ ରାସଲୀଳା କରିବା ପାଇଁ ମହାପ୍ରଭୁ ପ୍ରତିଶ୍ରୁତିବଦ୍ଧ, ଏବଂ ସ୍ୱୟଂ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଯାଉଛନ୍ତି ସେଇ ଘୋଷକୁ, ଅର୍ଥାତ୍ ସେଇ ଗୌଡ଼ପଲ୍ଲୀକୁ, ଯେଉଁଠି ଗୋପାଙ୍ଗନାମାନଙ୍କ ସହିତ ତାଙ୍କର ରାସବିହାର ହେବ। ଆପଣମାନେ ଜାଣନ୍ତି ଏଇ ଯେଉଁ ଯାତ୍ରା କାଳରେ ମହାପ୍ରଭୁ ଯେତେବେଳେ ସାତ ଦିନ ଧରି ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରିବେ, ଏ ଗୁଣ୍ଡିଚା ମଣ୍ଡପଟି ହେଉଛି ଗୋଟିଏ ରାସସ୍ଥଳୀ। ଏଇ ରାସସ୍ଥଳୀରେ ତିନି ଦିନ କାଳ ଅର୍ଥାତ୍ ସପ୍ତମୀ, ଅଷ୍ଟମୀ, ନବମୀ, ଏଇ ତିନି ଦିନ ଧରି ମହାପ୍ରଭୁଙ୍କର ରାସ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଶ୍ରୀ ମଦନ ମୋହନ ସେ ମଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଯାଉଛନ୍ତି, ଏବଂ ଶ୍ରୀ ମଦନ ମୋହନଙ୍କର ନିକଟରେ ଏହି ରାସ ଉତ୍ସବ ଅନୁଷ୍ଠିତ ହୁଏ। ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି, ଏବଂ ସେଥିପାଇଁ ମହାପ୍ରଭୁ ସାଙ୍ଗରେ ମହାଲକ୍ଷ୍ମୀ ଠାକୁରାଣୀଙ୍କୁ ନ ନେଇ କେବଳ ଯାଉଛନ୍ତି, କାରଣ ସେ ସ୍ଥାନରେ ରାସ ଉତ୍ସବ ଅନୁଷ୍ଠିତ ହେବ। ଏବଂ ଆପଣମାନେ ଜାଣନ୍ତି ଏହି ରାସ ଉତ୍ସବ ସପ୍ତମୀ, ଅଷ୍ଟମୀ, ନବମୀ, ଏ ତିନି ଦିନ ଧରି କାହିଁକି ଅନୁଷ୍ଠିତ ହୁଏ ନା, ମହାପ୍ରଭୁ ଯେତେବେଳେ ଯିବେ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରିବେ, ସେ ସମୟରେ ଏଇ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ଶ୍ରୀଦେବୀ ବା ମହାଲକ୍ଷ୍ମୀ ଠାକୁରାଣୀ, ସେ ମଧ୍ୟ ମହାପ୍ରଭୁଙ୍କର ବିରହକୁ ସହ୍ୟ କରି ନ ପାରି ତାଙ୍କୁ ଟିକେ ସାକ୍ଷାତ କରିବା ପାଇଁ ସେ ମଧ୍ୟ ଜନ୍ମବେଦୀ ଆଡ଼େ ଯିବେ। ହେରା ପଞ୍ଚମୀ ଦିନ ସେ ମଧ୍ୟ ଯାଇ ସେଠାରେ ପହଞ୍ଚିବେ, ତେଣୁ ହେରା ପଞ୍ଚମୀରୁ ସେ ଫେରିଲା ପରଦିନ ହିଁ ରାସ ଉତ୍ସବ ଅନୁଷ୍ଠିତ ହେବ। ବର୍ତ୍ତମାନ ଆମେ ଦେଖୁଛୁ ସେଇ ରାସ ବିହାରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଆଜି 22 ପାହାଚ ଅତିକ୍ରମ କରି ମାଡ଼ି ଆସୁଛନ୍ତି। ନୀଳାଦ୍ରି ସିଂହ ଯାହାଙ୍କୁ କୋଟି କୋଟି ଜନତା ଆଜି ସାରା ବିଶ୍ୱରେ ଅପେକ୍ଷା କରି ରହିଛନ୍ତି, କିଏ ଟିଭି ପରଦା ସମ୍ମୁଖରେ ଅଛନ୍ତି, କେଉଁମାନେ ଆମର ବେତାର କେନ୍ଦ୍ର ବେତାର ଯନ୍ତ୍ରକୁ ଆଖି ଆଗରେ ରଖିକରି ଧ୍ୟାନମଗ୍ନ ହୋଇଛନ୍ତି, ଏବଂ ଆଉ ଯେଉଁ ଜନତା ଏଠାକୁ ଆସିଛନ୍ତି ଏ ବର୍ଷାକୁ ଭୃକ୍ଷେପ ନକରି ସେମାନେ ଅପେକ୍ଷା କରି ରହିଛନ୍ତି, କେତେବେଳେ ସେଇ ଚକା ଚକା ଆଖିରେ ତାଙ୍କ ଆଖିକୁ ମିଶାଇ ଦେବେ। ସେଇ ପୁରା ଆମର ଏକମାତ୍ର ଶଙ୍ଖାଳି, ସେ ଆମର ଏକମାତ୍ର ଧନ। ଭଗବାନ କହିଛନ୍ତି ଆରେ ତୋ ଦେହେ ତ ହିଁ ମୁଁ ହିଁ ରହିଅଛି, ମୋ ଦେହେ ତ ହିଁ ତୁହି, ତୋ ମୋ ସମ୍ପର୍କ ହିସାବ କରିଲେ ବେଳ ତ ଅଣ୍ଟିବ ନାହିଁ, ତେଣୁ ତୋ ଆଉ ମୋ ଭିତରେ କୌଣସି ଭେଦଭାବ ନାହିଁ। ଭଗବାନ କହିଛନ୍ତି ମୁଁ ହେଉଛି ଈଶ୍ୱର ଏବଂ ମୁଁ ହିଁ ତୋ ଦେହରେ ବିରାଜମାନ କରିଛି। ଶ୍ରୀମଦ ଭଗବତ ଗୀତାରେ କହିଛନ୍ତି ଈଶ୍ୱର ସର୍ବଭୂତାନାଂ ହୃଦେଶରେ ଜୁନ ତିଷ୍ଠତି। ହେ ଅର୍ଜୁନ, ପ୍ରତ୍ୟେକ ପ୍ରାଣୀର ହୃଦୟ ଦେଶରେ ମୁଁ ହିଁ ସେଇ ଈଶ୍ୱର ଯିଏକି ସମଗ୍ର ସଂସାରର ଶାସନକର୍ତ୍ତା, ମୁଁ ହିଁ ସେଠାରେ ବିରାଜମାନ କରୁଛି, ତେଣୁ ତୋ ଦେହ ଭିତରେ ମୁଁ ଅଛି, ତୋ ଏବଂ ମୋର ସମ୍ପର୍କ ଜୀବ ପରମର ସମ୍ପର୍କ, ମୁଁ ହେଉଛି ପରମ, ତୁ ହେଉଛୁ ଜୀବ, ଜୀବ ଏବଂ ପରମର ଭେଟ ଯେଉଁଦିନ ହେବ ସେହିଦିନ ଭବସାଗରରୁ ତୁ ଉଦ୍ଧାର ପାଇଯିବୁ ରେ। ସେଥିପାଇଁ ଭକ୍ତ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ଚାହିଁଛି। ଭଗବାନ ନିଜେ ସ୍ୱତୁଣ୍ଡରେ କହିଛନ୍ତି ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ମହାପ୍ରଭୁ କହିଲେ ମୁଁ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ପ୍ରାସାଦରୁ ବାହାରୁଛି। କେହି କେହି କହନ୍ତି ପତିତ କିଏ, ପତିତ ଯେଉଁମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ, ହୁଏତ ସେଇମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଆଉ ଯେଉଁମାନେ ମନ୍ଦିରକୁ ଯାଉଛନ୍ତି ତାଙ୍କ ପାଇଁ କ'ଣ ନୁହଁ, ସମସ୍ତ ଜନତା, ଆମେ ସମସ୍ତେ ପଡ଼ିଯାଇଛୁ, ଆମେ ସମସ୍ତେ ପତିତମାନେ ପଡ଼ିଯାଇଥିବା। କେଉଁଠି ପଡ଼ିଛୁ ଆମେ? ଆମେ ସମସ୍ତେ ଭବସାଗରରେ ପଡ଼ିଛୁ। ସଂସାର ସିନ୍ଧୁ ମତେ ଦୁସ୍ତର ମୃତ୍ୟୁ ତିରିଶ ନାନ୍ୟ ପ୍ରଭୁ ଭଗବତ ପୁରୁଷୋତ୍ତମସ୍ୟ ଲୀଳା କଥା ରସ ନିଷେବଣ ମନ୍ତରେଣ

0: ତେଣୁ କହିବାର କଥା ହେଲା ଯେ ଆମେ ସମସ୍ତେ ସଂସାର ସିନ୍ଧୁରେ ପଡ଼ିଛେ, ସଂସାର ସାଗରରେ ପଡ଼ି ଯାଇଛେ, ଆମକୁ କିଏ ଉଦ୍ଧାର କରିବ? ତେଣୁ ଆମକୁ ଉଦ୍ଧାରକର୍ତ୍ତା ହେଉଛନ୍ତି ଏକମାତ୍ର ମହାପ୍ରଭୁ। ସେ ଯେଉଁଦିନ କହିବେ ପ୍ରଭୁ ତୁ ମୋର, ସେ ଯେଉଁଦିନ କହିବେ ପ୍ରଭୁ ହେ ହେ ଜୀବ ତୁ ମୋର ଅଂଶ, ମମେବାଂଶ ଜୀବ ଲୋକେ ଜୀବଭୂତ ସନାତନ ମନଷ୍ଠା ନିନ୍ଦ୍ରିୟାଣି ପ୍ରକୃତି ସ୍ଥାନୀ କରିଛନ୍ତି, ତୁ ହେଉଛୁ ମୋର ଅଂଶ, ମୁଁ ହେଉଛି ଅଂଶୀ, ଅଂଶ ପାଖକୁ ଅଂଶୀ, ଅଂଶୀ ପାଖକୁ ଅଂଶ ଯେମିତି ଫେରେ ତୁ ତୋ ମୋ ପାଖକୁ ତୁ ସେମିତି ଆସିବୁ। ତେଣୁ ମହାପ୍ରଭୁ ସାକ୍ଷାତ ପରମବ୍ରହ୍ମ ବିଜେ କରିବେ। ଲେଖା ହେଇଛି ଶାସ୍ତ୍ରରେ ସ୍କନ୍ଦ ପୁରାଣରେ, ତୁମେ ଜଗନ୍ନାଥଙ୍କର ସେ ଯେଉଁ ଦାରୁକୁ ସାଧାରଣ ଦାରୁ ମନେ କର ନା, କିନ୍ତୁ ଦେଖ ଏଡ଼େ ଖଣ୍ଡେ ଦାରୁ ଜଗତ ବାନ୍ଧିଛି ଆପଣାର ସ୍ନେହ ଡୋରେ। ଏ ସାରା ଜଗତ କାହିଁକି ଝୁରି ହେଉଛି ଠାକୁରଙ୍କ ପାଖକୁ? ଟିକିଏ ସ୍ନେହର ମହୁ ସେଠି ଝରୁଛି, ସ୍ନେହର ମହୁ ଝରୁଛି। ତେଣୁ ସେ ସ୍ନେହର ମହୁଟିକକୁ, ସେ ମହୁର ଆସ୍ୱାଦନ କରିବା ପାଇଁ ଆଜି ସମସ୍ତେ ଚାହିଁକିରି ବସିଛନ୍ତି। ଗୋଟିଏ ପିମ୍ପୁଡ଼ିକୁ, ଗୋଟିଏ ଜନ୍ଦାକୁ ଯଦି ଆମେ ଆଣିକରି ଛାଡ଼ିଦେବା, କିଛି ଦୂରରେ ମହୁ ଟିକେ ପକାଇଦେବା, ଦେଖିବେ କିଛି ସମୟ ଗଲା ପରେ ସେ ପିମ୍ପୁଡ଼ି ବା ସେ ଜନ୍ଦା ଯାଇ ସେ ମହୁକୁ ଖାଉଥିବ। ସେହିଭଳି ଭାବରେ ଆଜି ମହାପ୍ରଭୁ ମଧୁ ହେଇକିରି ଉପରେ ଭିତରେ ଅଛନ୍ତି ଏବଂ ଜନ୍ଦା ହେଇକିରି ସମସ୍ତେ ଚାହିଁକିରି ବସିଛନ୍ତି କେତେବେଳେ ପ୍ରଭୁ ଆସିଲେ ତାଙ୍କ ସହିତ ଜନ୍ଦା ହେଇକିରି ତାଙ୍କରି ପାଖକୁ ଫେରିଯିବା, ମଧୁ ଆସ୍ୱାଦନ କରିବା, ଜନ୍ମ ଜନ୍ମର ଦୁଃଖକୁ ବିଲୋପ କରିବା ଏବଂ ମହାପ୍ରଭୁ ସମସ୍ତଙ୍କୁ କୃପା ଦୃଷ୍ଟି ପକାଇକିରି ଉଦ୍ଧାର କରିବେ। ଇଏ ହେଉଛି ତାଙ୍କର ସହଜାତ ପ୍ରବୃତ୍ତି। ମହାପ୍ରଭୁ ନିଜର ସହଜାତ ପ୍ରବୃତ୍ତି ଅର୍ଥାତ୍ ସିଏ ହେଉଛନ୍ତି କରୁଣା ବରୁଣାଳୟ, କରୁଣା ବରୁଣାଳୟ। ବରୁଣାଳୟ ମାନେ ବରୁଣଙ୍କର ଘର ହେଉଛି ସିନ୍ଧୁ, ସେ କରୁଣାର ସାଗର। ତେଣୁ ଟିକିଏ କରୁଣା ପାଇଁ ସମସ୍ତେ ଚାହିଁକିରି ବସିଛନ୍ତି, କେତେବେଳେ କରୁଣାମୟ କରୁଣା କରିବେ? ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ତ ସେଇ କରୁଣା କରିବା ପାଇଁ ଯାଉଛି। ତେଣୁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ।
1: ଆପଣ ସାର୍ ଗୋଟେ ଆମର ଅବିନାଶ ଦାସ କେନ୍ଦ୍ରାପଡ଼ାରୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତିନି ରଥର ରଜୁ ମାନଙ୍କର ବିଷୟରେ ବା ତାଙ୍କର ମହାତ୍ମା ବିଷୟରେ ଜାଣିବାକୁ ଚାହିଁଛନ୍ତି। ଆପଣ ଟିକେ କୁହନ୍ତୁ କଣ ଯୋଉ ମହାପ୍ରଭୁଙ୍କର ରଜୁ, ରଜୁ କହିଲେ ଯୋଉ ରଥରେ ଯୋଉ ଦୌଡ଼ି ଲଗାଯିବ ସେ ଦୌଡ଼ିର ବିଶେଷତ୍ଵ କଣ, କଣ ତାର ମହାତ୍ମା, ତାର ଉପରେ ଆପଣ ଟିକେ କୁହନ୍ତୁ।
0: ମହାପ୍ରଭୁଙ୍କର ତିନି ରଥ ଯିବ ତେଣୁ ସେଥିରେ ରଜୁ ଲାଗିବ, ତେଣୁ ସେ ଯୋଉ ରଜୁଟି ଲାଗିଲେ ଭକ୍ତମାନେ ନିଜର ଭାବ ଡୋରିରେ ତାଙ୍କୁ ବାନ୍ଧି ବାନ୍ଧିକିରି ନେଇକିରି ଯିବେ ମହାପ୍ରଭୁଙ୍କ ଜନ୍ମସ୍ଥାନରେ। ଶ୍ରୀ ବଳଭଦ୍ରଙ୍କର ଯେଉଁ ରଜୁଟି ଲାଗେ ତାକୁ ବାସୁକି ବୋଲି କୁହାଯାଏ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ରଜୁଟି ଲାଗେ ତାକୁ ଶଙ୍ଖଚୂଡ଼ ବୋଲି କୁହାଯାଏ, ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ରଜୁଟି ଲାଗେ ବା ଦୌଡ଼ିଟି ଲାଗେ ତାକୁ ସ୍ୱର୍ଣ୍ଣଚୂଡ଼ ବୋଲି କୁହାଯାଏ। ତେଣୁ ଏ ତିନି ଗୋଟି ଯେଉଁ ରଜୁ ରହିଛନ୍ତି, ଏ ତିନି ଗୋଟି ରଜୁକୁ ଆକର୍ଷଣ କରି ଭକ୍ତମାନେ ଭଗବାନଙ୍କୁ ତାଙ୍କର ଜନ୍ମସ୍ଥାନ ଆଡ଼େ ନେଇଯାଆନ୍ତି।
1: ଆପଣ ତ କହିଲେ ଏହାର ହେଉଛି ସ୍ଥୂଳ ଗୁଣକୁ ଆପଣ କହିଲେ, କିନ୍ତୁ ଆମେ ଯଦି ସୂକ୍ଷ୍ମାତି ସୂକ୍ଷ୍ମ ବିଚାର କରିବା, ରଜୁ କହିଲେ ଡୋରି, ପ୍ରଭୁଙ୍କର ଡୋରି ଲାଗିଲେ ଆମେ ଶ୍ରୀକ୍ଷେତ୍ର ଯିବୁ, ଯୋଉ ଡୋରି ହଉଛି ଭାବର ଡୋରି, କାରଣ ଭାବର ଡୋରିରେ ବନ୍ଧା ହେଇ ପ୍ରଭୁ ଆସୁଛନ୍ତି। ଭାବର ଡୋରିରେ ବନ୍ଧା ଭାବର ଠାକୁର, ଭାବରେ ବାନ୍ଧିଲେ କାନି ଗୋପୀ ବଣନ୍ତର, ଭାବରେ ଖାଇଲ ପ୍ରଭୁ ଶ୍ରୀ ବତ୍ସ ଗୋଇଠା, ଭାବରେ ଖାଇଲ ପ୍ରଭୁ ଶ୍ରୀ ବତ୍ସ ଗୋଇଠା, ଭାବରେ ସହିଲ ପ୍ରଭୁ ବ୍ରାହ୍ମଣ ଗୋଇ, ପ୍ରଭୁ ଶ୍ରୀବତ୍ସର ଗୋଇଠା ଖାଇବା ସହିତ ଆପଣ ମଧ୍ୟ ଭାବରେ ଶବରୀର ଅଇଁଠା ଫଳ ଯୋଉ କୋଳିକୁ ମଧ୍ୟ ଆପଣ ନେଇଛନ୍ତି।
0: ଆଉ ଜଣେ ଡୋରି, ଆଉ ଜଣେ ଭକ୍ତ ଦେବାଦୀପ ଦାସ, ଦେଶଦୀପ ଦାସ ଅନ୍ତର୍ଗତ କେନ୍ଦ୍ରାପଡ଼ାରୁ
1: କହିଛନ୍ତି, ନନ୍ଦିଘୋଷ ରଥର ଶିଖରରେ ଯୋଉ କଳସ ବନ୍ଧା ହେଲା, ଯୋଉ ତାଳଧ୍ୱଜ ରଥର ଦେବଦଳନ ରଥର ଶିଖରରେ କେଉଁ କେଉଁ ଦେବତା ଅଛନ୍ତି? ନନ୍ଦିଘୋଷରେ ତ ହନୁମାନ ବିରାଜମାନ କଲେ, ଏବଂ ତାଳ ଆଉ ଯୋଉ ରହିଲା ଆମର ତାଳଧ୍ୱଜ ଆଉ ପଦ୍ମଧ୍ୱଜ।

0: ଦେବୀ ସୁଭଦ୍ରାଙ୍କ ରଥରେ କେଉଁ ଦେବତା ସଂସ୍ଥାପିତ ହେଲେ ବା ସେଠି ରହିଲେ ତାଙ୍କୁ ଟିକେ କୁହନ୍ତୁ।
1: ତାଳଧ୍ୱଜ ରଥରେ ରହନ୍ତି ଶ୍ରୀ ନୃସିଂହଙ୍କର ପିତୁଳା ଏବଂ ଦର୍ପଦଳନ ରଥ ବା ଦେବଦଳନ ରଥର ଶିଖରରେ ରହନ୍ତି ଦେବୀ ଭୁବନେଶ୍ୱରୀ। ଇଏ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ ପ୍ରତିଷ୍ଠା ମଣ୍ଡପରେ। ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠିତ ହେଲା ପରେ ଶ୍ରୀ ବଳଭଦ୍ରଙ୍କ ରଥରେ ନୃସିଂହ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ଶ୍ରୀ ହନୁମାନ ବିରାଜମାନ କରିଥାନ୍ତି।
0: ଅତି ସୁନ୍ଦର କଥା, ଆମେ ଦେଖିପାରୁଛୁ ସେ ସିଂହ ଦ୍ୱାରର ସମ୍ମୁଖର ସେଇ ଦୃଶ୍ୟ ଏତେ ସୁନ୍ଦର। ବର୍ଷା ଚାଲିଛି ତଥାପି ମନ ଭିତରେ କୌଣସି ଶଙ୍କା ନାହିଁ। ଭକ୍ତମାନେ ଭିଜିବାରେ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି ମହାପ୍ରଭୁଙ୍କର ଯାତ୍ରାରେ ତା ଅବର୍ଣ୍ଣନୀୟ, ଅପ୍ରକାଶନୀୟ। ଏପଟେ ସିଂହଦ୍ୱାରର ଗୁମୁଟ ଭିତରୁ ଘଣ୍ଟର ଗୁରୁଗମ୍ଭୀର ଶବ୍ଦ ଶୁଣାଯାଉଛି। କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ କାଳିଆ ଶାନ୍ତ ପାଦଭୁଣ୍ଡନ କରି ପହଣ୍ଡିରେ ଆସୁଛନ୍ତି। କିନ୍ତୁ ଆଜିର ଯେଉଁ ପହଣ୍ଡି ଆମେ ଟିକିଏ ପୂର୍ବରୁ ଯେଉଁ ଶୁଣୁଥିଲୁ ଯେ ଧା ପହଣ୍ଡି ବା ଧାଡ଼ି ପହଣ୍ଡି ଭକ୍ତମାନଙ୍କ ପାଖରୁ ଆସୁଥିଲେ, କିନ୍ତୁ ଏତେ ଭକ୍ତ ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ ମଧ୍ୟ ଅଛନ୍ତି। ଚାହାଣୀ ମଣ୍ଡପ ଠାରୁ ସ୍ନାନ ମଣ୍ଡପର ଯେଉଁ ସେଇ ଯେଉଁ ପରିସର ଆମେ ଦେଖିପାରୁଛୁ, କେବଳ ଭକ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଦଣ୍ଡାମାନ ହୋଇଛନ୍ତି ମହାପ୍ରଭୁଙ୍କର ଏଇ ଯେଉଁ ମାଧୁର୍ଯ୍ୟର ଲୀଳା, ଏଇ ଯେଉଁ ଔଦାର୍ଯ୍ୟର ଲୀଳାକୁ ପରିପ୍ରକାଶ କରିଛନ୍ତି ପ୍ରଭୁ ତାଙ୍କୁ ଦର୍ଶନ କରିବା ପାଇଁ। ମାଧୁର୍ଯ୍ୟ ଲୀଳା ସହିତ ଯେଉଁ ଔଦାର୍ଯ୍ୟର ଲୀଳା ଆଜି ପ୍ରଭୁ ବାହୁ ବିସ୍ତାର କରିଛନ୍ତି। କାଳିଆ ଶାନ୍ତ ସମସ୍ତଙ୍କୁ ହାତ ଠାରି ଡାକିଛନ୍ତି, ଆସ ମୁଁ ଆସୁଛି ତୁମ ନିକଟକୁ, ତୁମେ ଆସ ମୋ ନିକଟକୁ, ଆଜି ବାହୁରେ ବାହୁ ଛନ୍ଦି ଦେବା, ତମର ସମସ୍ତ ଦୁଃଖକୁ ମୁଁ ହରଣ କରିବି। କାରଣ ଭାବ ବିହଳିତ ହୁଅ ଭକତ ଶ୍ରୀମୁଖ ଦର୍ଶନ କଲେ, ଜୀବନର ରିଷ୍ଟ ଖଣ୍ଡନ ହୁଅଇ ପ୍ରଭୁଙ୍କର କୃପା ବଳେ। ପରମ ବ୍ରହ୍ମ ବିଷ୍ଣୁ ଅପାର କରୁଣା, ବିଚିତ୍ର ତୁମର ଲୀଳା, ବିଚିତ୍ର ବିନ୍ଧାଣି ଶିଖତ୍ରର ମଣି, ଧନ୍ୟ ପ୍ରଭୁ ଚକାଡ଼ଳା। ପ୍ରଭୁ ଧନ୍ୟ ଧନ୍ୟ ତୁମର ଲୀଳା, ତୁମର ଏଇ ଯେଉଁ ଐଶ୍ୱର୍ଯ୍ୟର ଲୀଳା ଆମେ ଦେଖିବୁ ସୁନାବେଶ ସମୟରେ, କିନ୍ତୁ ସେ ଐଶ୍ୱର୍ଯ୍ୟର ଲୀଳା ଠାରୁ ଏ ଯେଉଁ ମାଧୁର୍ଯ୍ୟ ଲୀଳା ଔଦାର୍ଯ୍ୟର ଲୀଳା ଅତ୍ୟନ୍ତ ଆନନ୍ଦମୟ। ସତ୍ୟ ପ୍ରଭୁ ତୁମେ, ତୁମେ ହିଁ ନିତ୍ୟ, ତୁମେ ହିଁ ସତ୍ୟ, ଚିନ୍ମୟ ଅନନ୍ତ ଧାରା, ପ୍ରୀତିର ସାଗର ଭକ୍ତି ପାରାବାର, ମୁକ୍ତିର ପ୍ରସରା ମୁଖ୍ୟ ଆଉ ମୁକ୍ତିର ପ୍ରସରା ମେଲେଇ ପ୍ରଭୁ ଆପଣ କାଳିଆ ଶାନ୍ତେ ଆସୁଛନ୍ତି। ଆମେ ଏଇ ରାଧାବଲ୍ଲୀ ମଠରେ ଯେଉଁ ସିଂହଦ୍ୱାରର 22 ପାହାଚର ଦୃଶ୍ୟ ଟିକିଏ ଆମକୁ ଦେଖାଯାଉଛି, ଆମେ ଅବଲୋକନ କରୁଛୁ। ଘଣ୍ଟୁଆ ମାନଙ୍କର ଘଣ୍ଟର କେବଳ ସେଇ ସୁନ୍ଦର ପ୍ରତିଛବି ଆମକୁ ଦୃଶ୍ୟମାନ ହେଉଛନ୍ତି, ଆଉ କାଳିଆ ଶାନ୍ତେ 22 ପାହାଚରେ ଅଟକି ଯାଇଛନ୍ତି। ଯେଉଁ 22 ପାହାଚ ଅତ୍ୟନ୍ତ ପବିତ୍ର, ଯେଉଁ 22 ପାହାଚରେ ଶ୍ରାଦ୍ଧ କର୍ମ କରାଯାଇଥାଏ, ପିତୃଗଣଙ୍କୁ ପିଣ୍ଡଦାନ କରାଯାଏ, କିନ୍ତୁ ଆଜି ଶ୍ରୀମନ୍ଦିରର ବାରଣ ସତ୍ତ୍ୱେ ଏସବୁ ଆଉ କରାଯାଉ ନାହିଁ। ତେଣୁ କରି ଦେହା ମନ୍ଦିର ବାହାରେ ଏସବୁ ଜିନିଷ ହେଉଛି, କିନ୍ତୁ ଅତୀତରେ ସେ 22 ପାହାଚରେ ଆମେ ଆମର ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିଲୁ। ଆଜି ସେଇ 22 ପାହାଚ, ଯେଉଁ 22 ପାହାଚ ଦେଇ ଆମେ ଦର୍ଶନ କରିବା ପାଇଁ ସିଂହଦ୍ୱାର ଧର୍ମଦ୍ୱାର ବୋଲି ଯାହାକୁ କୁହାଯାଇଛି, ସିଂହଦ୍ୱାର ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର କେଉଁ ମୃତ୍ତିକାଳ ହୋଇ ଆସିଯିବ ହୋଇଯିବ ଉପସ୍ଥିତ। ବାଲ୍ୟକାଳୁ ଆମେ ଧର୍ମ ସଞ୍ଚିବା, ଭଗବାନଙ୍କୁ ପାଇବା, କାରଣ ମଣିଷ ଜୀବନରେ ତାଠୁ ବଳି ଆଉ କିଛି ନାହିଁ। ଅନନ୍ତ କୋଟିର ବ୍ରହ୍ମାଣ୍ଡର ଠାକୁର ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଭୁଙ୍କର ଲୀଳାରେ ଆଜି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧନୀ ଦରିଦ୍ର ଗରିବ ସମସ୍ତେ ଏକାକାର ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ, ଦେବତା ଦାନବ ଏବଂ ଅସୁର ସେମାନେ ମଧ୍ୟ ଗୋପ୍ୟ ଭାବରେ ଲୁକାୟିତ ଭାବରେ ପ୍ରଭୁଙ୍କର ଏହି ମହାନ ମହୋତ୍ସବକୁ ଦର୍ଶନ କରିବା ପାଇଁ ଆସିଯାଇଛନ୍ତି। ଆଉ ଆମେ ଦେଖୁଛୁ ଆହାହା କି ସୁନ୍ଦର ଭାବରେ ସେ ଅରୁଣ ସ୍ତମ୍ଭ ନିକଟକୁ ଭକ୍ତମାନେ ଛୁଟି ଯାଉଛନ୍ତି। ଯେଉଁମାନେ ବିଭିନ୍ନ ବେଶରେ ନିଜକୁ ସଜ୍ଜିତ କରିଛନ୍ତି, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମ ନିବେଦନମ, ସେ ନବଧା ଭକ୍ତିର ସେହି ସୁନ୍ଦର ଦୃଶ୍ୟକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିଦେଉଛନ୍ତି। କାଳିଆ ଶାନ୍ତଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା, ଯେଉଁ କାଳିଆ ଶାନ୍ତେ ବ୍ରହ୍ମାଣ୍ଡର ଠାକୁର, ଆଉ ଏପଟେ ବଳଭଦ୍ରଙ୍କର ରଥରେ ଯେଉଁ ତାଳଧ୍ୱଜ ରଥରେ ବଳଭାଇ ବଳଭଦ୍ର ବିରାଜମାନ କରିସାରିଲେଣି, ମା ସୁଭଦ୍ରା।

0: ସିଏ ମଧ୍ୟ ବିରାଜମାନ କରିସାରିଲେଣି, ସୁଦର୍ଶନଙ୍କ ସହିତ ସଂଯୁକ୍ତ ହୋଇଛନ୍ତି ସେ ଦର୍ପ ଦଳନ ରଥରେ। ଆଉ ବର୍ଷାର ପ୍ରକୋପ ଏବେ ମଧ୍ୟ ଚାଲିଛି, ବର୍ଷାର ସେଇ ଯେଉଁ ଇନ୍ଦ୍ରଙ୍କର ବୃଷ୍ଟି ଏବେ ମଧ୍ୟ ଚାଲିଛି। ଆଉ ଭକ୍ତମାନେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ କାଳିଆ ସାଆନ୍ତ ଆସିବେ, ଯାହାଙ୍କୁ ଅତି ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ତାଙ୍କର ହରିବଂଶରେ ବର୍ଣ୍ଣନା କରିଛନ୍ତି। ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲିନ ଜାପାଦ ଚିନ୍ତନ୍ତି ଯୋଗୀ ଧ୍ୟାନ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ସେହି ତର ପଦ ପାଦେ ପଦ୍ମ ପାଦେ ବିଲୀନ ହୁଅଇ। ହେ ଅନନ୍ତ ବ୍ରହ୍ମାଣ୍ଡର କୋଟିର ଠାକୁର, ତୁମେ ହେଉଛ କୋଟି କୈବଲ୍ୟନାଥ, ଗତିର ଗତି, ଆରତୀର ସାଥୀ, ପତିତ ପାବନ ପ୍ରଭୁ, କମନୀୟ ନମନୀୟତାର ପ୍ରତୀକ, ଅବୟ ଅନନ୍ତ ନିରାକାର ନିରଞ୍ଜନ, ତୁମେ ହେଉଛ ସେ ସମସ୍ତଙ୍କର ଆର୍ତ୍ତ ବନ୍ଧୁ, ଆର୍ତ୍ତାନାମ ସକଳ ଆର୍ତ୍ତିନାଶନମ ଶ୍ରୀ ଜଗନ୍ନାଥ ମିଳେ। ଲୀଳାମୟ ପୁରୁଷଙ୍କର ଲୀଳା, ଅଟକି ଯାଇଛନ୍ତି ଅଣସର ଘରେ ଥିଲେ ଆଜି ବାହାର ହୋଇଛନ୍ତି, ଅଣସର ଘରେ ଥିଲ ଆଜ ବାହାର ହୋଇଲ, ଟିକେ ଅଳସର ଘରେ ଥିଲ କିନ୍ତୁ ଆଜି କ'ଣ କରିଛ, ଟିକେ ଆସୁଛ ଏବଂ ଯାଉଛ ପାଦହୁଣ୍ଡନ କରି, ଦୈତାପତି ମାନେ ଆପଣଙ୍କୁ ନେଇ ଆସୁଛନ୍ତି କିନ୍ତୁ ତଥାପି କାହିଁକି ପ୍ରଭୁ, ଆସ ଆଉ ବିଳମ୍ବ କର ନାହିଁ, ଆଉ ବିଳମ୍ବ କର ନାହିଁ ପ୍ରଭୁ, ଚାଲି ଆସ ଚାଲି ଆସ, ଭକ୍ତମାନେ ଅପେକ୍ଷା କରିଛନ୍ତି, ତୁମେ ହେଉଛ ଜଗତର ଠାକୁର, ଯାହାଙ୍କର ମୁଖର ବ୍ରାହ୍ମଣ, ବାହୁର କ୍ଷତ୍ରିୟ, ଉରୁର ବୈଶ୍ୟ, ପାଦର ସୂତ୍ର, ଚକ୍ଷୁର ଦିବାକର, ଚନ୍ଦ୍ର କର୍ଣ୍ଣ ଦ୍ୱୟରୁ ପ୍ରାଣାଦି ପଞ୍ଚ ବାୟୁ, ଜିହ୍ୱାରୁ ଅଗ୍ନି, ନାଭିରୁ ଆକାଶ, ମସ୍ତକରୁ ସ୍ୱର୍ଗ ସୃଷ୍ଟି, ତୁମେ ହେଉଛ ସେଇ ଯଜ୍ଞ ପୁରୁଷ, ଯେଉଁ ଯଜ୍ଞ ପୁରୁଷଙ୍କୁ ଦେଖିଥିଲେ ସ୍କନ୍ଦ ପୁରାଣ ଅନୁସାରେ ସହସ୍ର ଅଶ୍ୱମେଧ ଯଜ୍ଞ ସମାପନ ସମୟରେ, ଯେତେବେଳେ ଯଜ୍ଞର ପୂର୍ବରୁ ସେ ଯଜ୍ଞ ପୁରୁଷଙ୍କୁ ସ୍ୱପ୍ନରେ ଦେଖିଥିଲେ ଏବଂ ତାପରେ ଯେତେବେଳେ ଅବଭୃତ ସ୍ନାନ କରିବା ପାଇଁ ଯାଇଛନ୍ତି ସାଗର ତୀରରେ, ଆପଣ ଦାରୁବ୍ରହ୍ମ ସ୍ୱରୂପରେ ଆସିଥିଲେ, ଯେଉଁ ଦାରୁ ରୂପେ ଆସିବା ପରେ ଆପଣଙ୍କୁ ସ୍ନାନ କରାଯାଇଥିଲା, ସେଇ ସ୍ନାନ ଥିଲା ସ୍ନାନ ପୂର୍ଣ୍ଣିମା ଆବିର୍ଭାବର ଦିବସ, ଆଜି ସେ ଅଣସର ଘରେ ରହି ଆପଣଙ୍କର ଦାର ବିୟତନୁ ସୁନ୍ଦର ଭାବରେ ଚର୍ଚ୍ଚା ହୋଇସାରିବା ପରେ ଆଜି ଆସିଛନ୍ତି ଅଣସର ଘରୁ ବାହାର ହୋଇ ଭକ୍ତମାନଙ୍କ ପାଖକୁ। ତୁମେ ଯଜ୍ଞ ଯଜ୍ଞାସ ତ୍ୱମ ଯଜ୍ଞେଶ ପରାତ୍ପରଃ ଶବ୍ଦ ବ୍ରହ୍ମ ପରମ ତ୍ୱମ ହି ଶବ୍ଦ ବ୍ରହ୍ମାସି ବିଶ୍ୱରାଟ ସ୍ୱରାଟ ସମ୍ରାଟ ଜଗନ୍ନାଥେ ବୀରାରସି ଜଗତପତେ ଅଧଶ୍ଚ ଉଦ୍ଧର୍ଚ୍ଚ ତିର୍ଯ୍ୟକ ତ୍ୱମ ତ୍ୱୟା ବ୍ୟାପ୍ତମ ଜଗନ୍ମୟ। ଆପଣ ସାରା ଜଗତକୁ ପୁରା ବ୍ୟାପ୍ତ କରି ରଖିଛନ୍ତି, ଆପଣ ହେଉଛନ୍ତି ବିଶ୍ୱର ଠାକୁର, ଆପଣ ହେଉଛନ୍ତି କୋଟି କୈବଲ୍ୟର ନାଥ, ଜଗତର ନାଥ, ଯାହାଙ୍କର ଯେଉଁ ଜଗତ ଭିତରେ ସାରା ସଂସାରକୁ ଆପଣ ନେଇଯାଇଛନ୍ତି, କୋଳେଇ ଦେଇଛନ୍ତି, ମହିମା ମଣ୍ଡିତ ଆପଣଙ୍କର ତ୍ରିଭୁବନ ବିଦିତ ହେଉଛି ଆପଣଙ୍କର ନାମ, ଆପଣ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହି ମାମ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷ ମାମ, ସେ ଜଗନ୍ନାଥଙ୍କୁ ରକ୍ଷା କର ବୋଲି ମଣିମା ମଣିମା ଡାକରେ ଖୁରି ପଡ଼ୁଛି ଆଜି ବଡ଼ଦାଣ୍ଡ, ବଡ଼ଦାଣ୍ଡରେ ଆପଣ ଚାଲି ଆସୁଛନ୍ତି କିନ୍ତୁ ଆମେ ତ ଜାଣିଥିଲୁ ପ୍ରଭୁ ଆପଣଙ୍କର ପରା କ'ଣ ପାଦ ନାହିଁ, ଆପଣଙ୍କର ପରା କାନ ନାହିଁ, ଆପଣଙ୍କର ପରା ହାତ ନାହିଁ, କିଏ କହେ, ସାରା ସଂସାର କହୁଥିଲା କିନ୍ତୁ ଆପଣ ତ ଆଜି ବିସ୍ତାରିତ କରିଛନ୍ତି ଆପଣଙ୍କର ଶରୀରକୁ, ଆପଣଙ୍କର ବାପୁଙ୍କୁ, ଅପାଣି ପାଦ ଯବନ ଗ୍ରହିତା ପଶ୍ୟତ ଚକ୍ଷୁ ଶଶ୍ରୁଣତ୍ୟ କର୍ଣ୍ଣ ସବେତି ବେଦ୍ୟମ ନଚେ ତସ୍ୟାତି ବେତା ତମାହୁରାଜ୍ଞମ ପୁରୁଷ ମହାନ୍ତମ। ହସ୍ତବାଦ ହୋଇ ଆପଣ ଯେଉଁ କହୁଥିଲେ ନାହିଁ ବୋଲି ଆଜି କିନ୍ତୁ ଆପଣ ସମାର ବିଶ୍ୱକୁ ଆପଣ ଦେଖେଇ ଦେଉଛନ୍ତି, ମୋର ପାଦ ଅଛି ଦେଖ ମୁଁ ଚାଲି ଚାଲି ଆସୁଛି, ବାଉନ ଭଣ୍ଡାର ମାଲିକ ମୁଁ, ଷାଠିଏ ପଉଠି ଭୋଗ ନୀତି ମୋ ପାଖରେ ଅର୍ପଣ କରାଯାଏ, ମୁଁ ଯେତେ ଦେଉଥିଲେ ସେତେ ଖାଉଥିବି, ନ ଶୁଖିବ ମୋର ହାତ, ମୁଁ ଯେତେ ଦେଉଥିବ ମୁଁ ସେତେ ଖାଉଥିବି। ଏ କ୍ଷେତ୍ର ହେଉଛି ଐଶ୍ୱର୍ଯ୍ୟର କ୍ଷେତ୍ର, ଏ କ୍ଷେତ୍ର ହେଉଛି ଭୋଗର କ୍ଷେତ୍ର।
1: ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।

0: ଇନହେଲର ବ୍ୟବହାର କରନ୍ତୁ। ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ, ପାର୍ଟିସିପେଣ୍ଟସ୍, କ୍ରେଡିଟ୍ ଇନଫରମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
2: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଣ୍ଟ୍ରାଲ ଭିଷ୍ଟା ସେକ୍ଟର 17 ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
1: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
2: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳେଇ ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ ସଦୟଃ ଦୟା ସିନ୍ଧୁର ବନ୍ଧୁ ସକଳ ଜଗତାଂ ସିନ୍ଧୁ ସୁତୟା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଅବସରରେ ଯେଉଁ ମୁହୂର୍ତ୍ତ ପାଇଁ, ଯେଉଁ କ୍ଷଣ ପାଇଁ ବିଶ୍ୱବାସୀଙ୍କର ଅପେକ୍ଷା ଥାଏ, ସେ ମୁହୂର୍ତ୍ତ ଏବେ ଉପଗତ। ଆପଣମାନେ ଆମର ଯେଉଁ ମାଇକ୍ରୋଫୋନ୍ ଦିଆହେଇଛି ବଡ଼ଦାଣ୍ଡ ଆଡ଼କୁ, ସେଇ ମାଇକ୍ରୋଫୋନ୍ ମାଧ୍ୟମରେ ଘଣ୍ଟ ଘଣ୍ଟାର ନାଦ ମଧ୍ୟ ଆପଣ ଶୁଣୁଥିବେ। ମହାପ୍ରଭୁ ଆଜି ଟିକେ ବିଳମ୍ବ କଲେ, ପାଖାପାଖି ଅଧଘଣ୍ଟା ହେବ ବଡ଼ ଠାକୁର ବଳଭଦ୍ର ଏବଂ ମା' ସୁଭଦ୍ରା ନିଜ ନିଜ

ତେଣୁ ତାଙ୍କୁ ବୁଝିବା ସହଜ ନୁହେଁ, କାହିଁକି ସେ ଆସୁନାହାନ୍ତି ତାର କାରଣ ସେ ହିଁ ଜାଣନ୍ତି। ତେବେ ଆମ ସମସ୍ତଙ୍କର ଅପେକ୍ଷା ଯେ ମହାପ୍ରଭୁ କେତେବେଳେ ଆସିବେ ଏବଂ ତାର ସୂଚନା ଆମେ ପାଉଛୁ ଏ ଘଣ୍ଟ ଘଣ୍ଟାର ଧ୍ୱନି ଭିତରେ। ଆପଣ ଜାଣନ୍ତି କିଛି ସମୟ ପୂର୍ବରୁ କହୁଥିଲେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା ମହାପ୍ରଭୁଙ୍କର ଔଦାର୍ଯ୍ୟ ଲୀଳା ଆଉ ମାଧୁର୍ଯ୍ୟ ଲୀଳା ବିଷୟରେ। ତିନୋଟି ଲୀଳା ମହାପ୍ରଭୁଙ୍କର ଅଛି। ଗୋଟିଏ ହେଲା ଐଶ୍ୱର୍ଯ୍ୟ ଲୀଳା, ଯେଉଁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଯେଉଁ ସେବା ପୂଜା ନୀତି କାନ୍ତି ଦର୍ଶନ ଏ ବ୍ୟବସ୍ଥା ଭିତରେ ଅଛନ୍ତି, ସେ ହେଉଛି ତାଙ୍କର ଐଶ୍ୱର୍ଯ୍ୟ ଲୀଳା। ଏଭଳି ଗୋଟେ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର, ଏତେ ସୁନ୍ଦର ମନ୍ଦିର ପଞ୍ଚରଥ ଶୈଳୀରେ ଯାହା ନିର୍ମିତ ହୋଇଛି, ସିଂହଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ଏବଂ ପାର୍ଶ୍ୱ ଦେବାଦେବୀଙ୍କ ପର୍ଯ୍ୟନ୍ତ ଏହି ପଞ୍ଚରଥ ମନ୍ଦିର ଏଇ କେଉଁଠି ଅଛି କେଉଁ ଦେବତାଙ୍କର? ଏତେ ସୁନ୍ଦର ଏତେ ସୁଉଚ୍ଚ ମନ୍ଦିର, ଏତେ ବିରାଟ ଆୟତନ ଏବଂ ତା ସହିତ ଏଇ 60 ପୌଟି ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା, ତା ଭିତରେ ଶୁଖିଲା ଭୋଗ ଅଛି, ଶଙ୍ଖୁଡ଼ି ଭୋଗ ଅଛି, ଅନ୍ନ ମହାପ୍ରସାଦ ଅଛି ଏବଂ ଯାବତୀୟ ପ୍ରକାରର ଦୁର୍ଲଭ ଯାହା ଆମେ ନାଁ ଶୁଣିଛୁ କେବେ ଦେଖିନାହୁଁ ଏଇଭଳି ପଦାର୍ଥମାନେ ମହାପ୍ରଭୁଙ୍କର ଭୋଗରେ ଲାଗନ୍ତି। ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଭକ୍ତମାନେ ଧନୀଠୁ ଆରମ୍ଭ କରି ନିର୍ଦ୍ଧନ ପର୍ଯ୍ୟନ୍ତ କେତେ ସମସ୍ତେ ଆସିକରି ଗରୁଡ଼ସ୍ତମ୍ଭ ପଛରେ ରହିକି ମହାପ୍ରଭୁଙ୍କର ନିଜ ଦୁଃଖ ଦୈନ୍ୟ ନିବେଦନ କରିକି ଯାଉଛନ୍ତି, ଏସବୁ ହେଉଛି ମହାପ୍ରଭୁଙ୍କର ଐଶ୍ୱର୍ଯ୍ୟ ଲୀଳା। କିନ୍ତୁ ମହାପ୍ରଭୁଙ୍କର ଆଉ ଗୋଟେ ବଡ଼ ଲୀଳା ହେଉଛି ଔଦାର୍ଯ୍ୟ ଲୀଳା। ଔଦାର୍ଯ୍ୟ ଶବ୍ଦଟି କେଉଁଥିରୁ ଆସିଛି? ଔଦାର୍ଯ୍ୟ ଶବ୍ଦଟି ଆସିଛି ଉଦାରତାରୁ, ବା ଔଦାର୍ଯ୍ୟ ଶବ୍ଦରୁ ଆସିଛି ଉଦାରତା, ମହାନୁଭବତା, ଉଦାରତାରେ। ଯେତେବେଳେ ମହାପ୍ରଭୁଙ୍କର ଦୃଷ୍ଟି ବିଶାଳ ହୋଇଯାଏ, ମହାପ୍ରଭୁଙ୍କର ନେତ୍ର ଦୃଷ୍ଟି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଏ, ମହାପ୍ରଭୁ ଯେତେବେଳେ ଉଦାର ଭାବରେ ଭାବିତ ହୋଇଯାଆନ୍ତି, ସମଗ୍ର ବିଶ୍ୱ ଜନତା ତାଙ୍କ ଆଖି ଆଗରେ ଦେଖାଯାଆନ୍ତି। ସେଇଥିପାଇଁ ଆମେ ତାଙ୍କୁ ଅନିମେଷ କହିଛୁ, ସେଇଥିପାଇଁ ଆମେ ତାକୁ ଚକା ଆଖି କହିଛୁ, ସେଇଥିପାଇଁ ତାଙ୍କର ଗୋଟିଏ ଆଖିରେ ଚନ୍ଦ୍ର ଏବଂ ଗୋଟିଏ ଆଖିରେ ସୂର୍ଯ୍ୟଙ୍କୁ ଆମେ ଦେଇଛୁ। କାହିଁକି ଦେଇଛୁ? ତାର କାରଣ ହେଲା ସୂର୍ଯ୍ୟ ଚନ୍ଦ୍ରଙ୍କର ଦୃଷ୍ଟି ନ ପଡ଼ୁଥିବା ସ୍ଥାନ ଯେମିତି ପୃଥିବୀରେ ନାହିଁ, ମହାପ୍ରଭୁଙ୍କର ଆଖିର ଆଢ଼ୁଆଳରେ କୌଣସି ଜିନିଷ ରହିପାରିବ ନାହିଁ ଏବଂ ପୃଥିବୀର ଏଭଳି ସୂଚ୍ୟାଗ୍ର ମଧ୍ୟ ସ୍ଥାନ ନାହିଁ ଯେଉଁଠି ମହାପ୍ରଭୁଙ୍କର ଦୃଷ୍ଟି ପଡ଼େ ନାହିଁ। ତେଣୁ ସେଇଥିପାଇଁ ଆମେ ତାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବିଶିଷ୍ଟ କରିଛୁ। ତେଣୁ ସେହି ମହାପ୍ରଭୁଙ୍କର ସେହି ଦୃଷ୍ଟି ଯେତେବେଳେ ଉଦାର ଭାବରେ ପରିପୂର୍ଣ୍ଣ ହୋଇଯାଏ, ସେ ମହାପ୍ରଭୁ ସେହି ଉଦାର ଭାବକୁ ବିସ୍ତାରିତ କରିବା ପାଇଁ ବଡ଼ଦାଣ୍ଡକୁ ଆସନ୍ତି। ତେଣୁ ଇଏ ହେଉଛି ତାଙ୍କର ଉଦାର ଲୀଳା। ଯେଉଁ ରଥଯାତ୍ରା କଥା ଆମେ ଆଲୋଚନା କରୁଛୁ ବାରମ୍ବାର, ସେ ସ୍ୱୟଂ ଲୀଳା କହନ୍ତୁ, ପତିତ ପାବନ ଯାତ୍ରା କହନ୍ତୁ, ଘୋଷ ଯାତ୍ରା କହନ୍ତୁ, ଯାହା ବି କହନ୍ତୁ, ଯେତେ ନାଁରେ ତାକୁ ନାମିତ କରନ୍ତୁ, ସେହି ସବୁ ଯାତ୍ରାର ସେହି ସବୁ ନାଁର ମୂଳରେ ଗୋଟିଏ ଅଛି, ମହାପ୍ରଭୁଙ୍କର ଉଦାର ଭାବ, ଭଲ ପାଇବାର ଭାବ। ସେ ଭଲ ପାଇବା କେବଳ ଆମର ତାଙ୍କ ପ୍ରତି ନୁହଁ, ଆମଠୁ ଯଥେଷ୍ଟ ଅଧିକ ତାଙ୍କର ଆମ ପ୍ରତି। ତେଣୁ ଏଇ ଭାବଟା କେତେବେଳେ ଆସେ? ମହାପ୍ରଭୁଙ୍କର ଏଇ ଭାବ ତ ସବୁବେଳେ ଅଛି, ରତ୍ନ ସିଂହାସନରେ ବସିଥିଲେ ମଧ୍ୟ ଅଛି, କିନ୍ତୁ ରଥଯାତ୍ରାରେ ଯେଉଁ ପରିବେଶ, ରଥଯାତ୍ରାରେ ଯେଉଁ ସୁଯୋଗ, ରଥଯାତ୍ରାରେ ଯେଉଁ ବିପୁଳ ଜନସମୁଦ୍ରର ସମାଗମ, ସେ ସମସ୍ତଙ୍କୁ ମହାପ୍ରଭୁ ଦର୍ଶନ କରିବେ ଏବଂ ମହାପ୍ରଭୁଙ୍କର ଉଦାର ଭାବରୁ, ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ସ୍ଫୁରଣ ହେବ ଏବଂ ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ବ୍ୟାପ୍ତି ହେବ ଏବଂ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି ଯେ ସମଗ୍ର ଜଗତ ପବିତ୍ର ହେବ। କ'ଣ ପାଇଁ ପବିତ୍ର ହେବ? ନା ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ଯେଉଁ ସମୀରଣ ବହିବ, ସେହି ସମୀରଣ ସ୍ପର୍ଶରେ ସମଗ୍ର ଜଗତବାସୀ ଧନ୍ୟ ହୋଇଯିବେ ଏବଂ ସେହି ସମୀରଣ କେବଳ ବଡ଼ଦାଣ୍ଡରେ ସୀମିତ ହୋଇକି ରହିବ ନାହିଁ। ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସ୍ପର୍ଶ କରି ଯେଉଁ ସମୁଦ୍ର ହିଲ୍ଲୋଳ, ଯେଉଁ ସମୀରଣ ମୃଦୁମନ୍ଦ ମଳୟ, ସେ ବର୍ଷାକାଳୀନ ହୋଇପାରେ, ବସନ୍ତକାଳୀନ ନ ହୋଇପାରେ, କିନ୍ତୁ ଯେଉଁ ମଳୟ ବହିବ କି ପବନ ବହିବ, ସେ ପବନ ମହାପ୍ରଭୁଙ୍କର ଶ୍ରୀଅଙ୍ଗର ସୁଗନ୍ଧକୁ ସମଗ୍ର ବିଶ୍ୱ ଆଡ଼କୁ ନେଇଯିବ ଏବଂ ଏହି ସୁଗନ୍ଧରେ ସମସ୍ତ ପତିତମାନେ ଉଦ୍ଧାର ହୋଇଯିବେ, ସମସ୍ତଙ୍କ ଭିତରେ ଅନନ୍ୟ ଭଲ ପାଇବା, ଅପୂର୍ବ ଭଲ ପାଇବାର ଭାବ ଜାଗ୍ରତ ହେବ। ଆମ ସମସ୍ତଙ୍କ ଭିତରେ ଭଲ ପାଇବା ଅଛି ଶ୍ରୋତା ବନ୍ଧୁ, ଭଲ ପାଇବା ନଥିଲେ ମଣିଷ ରହିପାରିବ ନାହିଁ। କେଉଁ ମଣିଷ ନାହିଁ ଯେ ସବୁବେଳେ ତାର ଜୀବନ କାଳରେ ସେ ଅସୁର ହୋଇଛି? ନିଶ୍ଚିତ ଭାବରେ କୌଣସି ନା କୌଣସି ସମୟରେ ତା ମନ ଭିତରେ ଭଲ ପାଇବାର ଉଦ୍ରେକ ହୋଇଛି, ତା ମନ ଭିତରେ ଶ୍ରଦ୍ଧା ଭାବରେ ଜାଗ୍ରତ ହୋଇଛି, ତା ମନ ଭିତରେ ପ୍ରେମ ଭାବରେ ଜାଗ୍ରତ ହୋଇଛି ଏବଂ ଏହି ଶ୍ରଦ୍ଧା ପ୍ରେମ ଅନୁରାଗର ଭାବ ଯେତେବେଳେ ତା ଭିତରେ ଅଙ୍କୁରିତ ହୋଇଯାଏ, ସେତେବେଳେ କ୍ଷଣ କରେ ମୁହୂର୍ତ୍ତ କରେ ଅସୁର ସୁରରେ ପରିଣତ ହୋଇଯାଏ, ରାକ୍ଷସ ଦାନବ କ୍ଷଣ କରେ ଦେବତାରେ ରୂପାନ୍ତରିତ ହୋଇଯାଆନ୍ତି। ଏବଂ ଦେବତା ଆଉ ରାକ୍ଷସ, ସୁର ଏବଂ ଅସୁର, ଏଇ ଯେଉଁ ଭାବନା ଆମ ଭିତରେ ଅଛି, ଏଇ ଭାବନାଟି ଗୋଟେ କ୍ଷଣ କରେ ପରିବର୍ତ୍ତନ ହୋଇଯିବ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା ବା ମହାପ୍ରଭୁଙ୍କର ଉଦାର

ଚିନ୍ତାରେ ଆମେ ସାମିଲ ହେବା। ତେଣୁ ଏଇ ଉଦାର ଲୀଳାରେ ମହାପ୍ରଭୁ ଆଜି ରଥଯାତ୍ରାକୁ ଆସୁଛନ୍ତି ଏବଂ ରଥଯାତ୍ରାକୁ ଯେଉଁ ଆସୁଛନ୍ତି ସିଂହଦ୍ୱାର ଗୁମୁଟ ଭିତରେ ମହାପ୍ରଭୁଙ୍କର ଘଣ୍ଟ ଘଣ୍ଟା ନାଦରେ ମହାପ୍ରଭୁଙ୍କର ଆସିବା ଟିକେ ବିଳମ୍ବ ହେଉଛି। କାହିଁକି ମହାପ୍ରଭୁଙ୍କର ଲୀଳା ଏତେ ମହନୀୟ ଏତେ ମହାନ ତାର କେତେ ଗୁଡ଼ିଏ କାରଣ ଅଛି। ସ୍କନ୍ଦ ପୁରାଣ ତାର ବର୍ଣ୍ଣନା ଦେଇଛନ୍ତି, ମୁଁ ଆପଣଙ୍କୁ ଗୋଟି ଗୋଟି କରି କହିଦେଉଛି। ଗୋଟିଏ ହେଉଛି ମହାପ୍ରଭୁ ସକଳା ଦାରଣଂ ସକଳା ପଦାମ, ଆମର ସମସ୍ତ ଆପଦଙ୍କୁ ସେ ଧାରଣ କରିଦିଅନ୍ତି। ଧାରଣ ମାନେ ସେ ଚିରି ଦିଅନ୍ତି, ସେ ନୃସିଂହଙ୍କ ଭଳି ସେ ବିଧାରଣ କରିଦିଅନ୍ତି। ଯେତେ ଆପଦ ଆମର ଜୀବନରେ ଅଛି ସେ ଆପଦର କାରଣ ତ ତିନୋଟି ଆମେ ଆପଣଙ୍କୁ କହିଛୁ, ତ୍ରୟ ତାପ ବୋଲି ତାକୁ କୁହାଯାଏ, ଆଧି ଭୌତିକ ଆଧି ଦୈବିକ ଏବଂ ଆଧ୍ୟାତ୍ମିକ। ଏ ତିନିଟି ତାପ ଛଡ଼ା ଚତୁର୍ଥ ତାପ ବୋଲି କିଛି ନାହିଁ। ଏଇ ତିନି ତାପରେ ଆମେ ସମସ୍ତେ ଗ୍ରସ୍ତ। ତେଣୁ ଏଇ ତିନି ତାପ ଯେତେବେଳେ ଆମ ଜୀବନରେ ଆପଦ ହେଇକିରି ଆସନ୍ତି, ସେଇ ଆପଦକୁ ଦୂର କରିବା ପାଇଁ ଆମ ଭିତରେ ଶକ୍ତି ସାମର୍ଥ୍ୟର ଅଭାବ ଦେଖାଦିଏ, ସେତେବେଳେ ଆମେ ମହାପ୍ରଭୁଙ୍କ ପାଖରେ ପ୍ରଣତ ହେଉ, ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହେଉ ଏବଂ ସେହି ଶରଣାପନ୍ନ ଭାବରେ ମହାପ୍ରଭୁ ଆମର ସକଳ ଆପଦକୁ ଧାରଣ କରିଦିଅନ୍ତି ବୋଲି ତାଙ୍କୁ କୁହାଯାଏ। ଧାରଣ ସକଳା ପଦାମ ମୁଖ୍ୟଣା ମୁଖ୍ୟଣଂ ସର୍ବ ପାପାନମ, ସମସ୍ତ ପାପର ମୁଖ୍ୟ କରିଦିଅନ୍ତି। ଆମ ଭିତରେ ଏତେ ପାପ ଅଛି ଯେ ତାର ସଂଖ୍ୟା ଆମେ କରିପାରିବା ନାହିଁ, ତାର ପରିମାଣ ଆମେ କଳ୍ପନା କରିପାରିବା ନାହିଁ। ସେ ପାପରୁ ମୁକ୍ତି କେମିତି ହେବା? ଏବଂ ଜନ୍ମ ଜନ୍ମର ସଂସ୍କାର ଆମେ ଜାଣିନାହିଁ, ଏହି ଜନ୍ମ ପୂର୍ବରୁ ଆମେ କେତେ ଜନ୍ମ ନେଇଛେ। ତେଣୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବହୁନିମେ ବ୍ୟତୀତାନି ଜନ୍ମାନି ତମଚ ଅର୍ଜୁନ। ତେଣୁ ସେହି ଜନ୍ମ ଗୁଡ଼ାକ ତମର ଯେଉଁ ଅତୀତ ହେଇଛି, କେତେ ଜନ୍ମ ଅତୀତ କରିକି ତମେ ଏ ଜନ୍ମରେ ଅର୍ଜୁନ ହେଇଛ, ଏବଂ ଆମେ ସମସ୍ତେ ଗୋଟେ ଗୋଟେ କୁରୁକ୍ଷେତ୍ରର ଅର୍ଜୁନ ଭଳି କେତେ ଜନ୍ମ ଅତିକ୍ରମ କରି ଏ ଜନ୍ମ ଲାଭ କରିଛୁ, ଏବଂ କେତେ ଜନ୍ମର ସଞ୍ଚିତ ପାପ ଆମ ଜୀବନରେ ଅଛି, ସେ ପାପକୁ କ୍ଷାଳନ କରିବା ପାଇଁ ଆମର କ'ଣ ଶକ୍ତି ଅଛି? ଗୋଟିଏ ଜନ୍ମରେ ଆମେ ତାକୁ କ୍ଷାଳନ କରିପାରିବା ଯଦି ପ୍ରଭୁଙ୍କର କୃପା କରୁଣା ଆମ ଉପରେ ନ ପଡ଼ିବ? ତେଣୁ ସେଇଥିପାଇଁ ଏଇ ପ୍ରଭୁଙ୍କର ସେହି ଶକ୍ତି ଅଛି। ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିଦେଲେ ସେ ସମସ୍ତ ପାପରୁ ଆମକୁ ମୋକ୍ଷ କରିଦେବେ। ଏଇ ଯେଉଁ ଭାବନା, ଏଇ ଯେଉଁ କାରଣ ଗୁଡ଼ିକ ସ୍କନ୍ଦ ପୁରାଣ ନିର୍ଦ୍ଦେଶ କରିଛନ୍ତି ଯେ ମହାପ୍ରଭୁ କାହିଁକି ଏତେ ମହନୀୟ ଆମ ପାଇଁ, ମହାପ୍ରଭୁ କେତେ ପ୍ରଣମ୍ୟ ଆମ ପାଇଁ କାହିଁକି? ମୋକ୍ଷଣଂ ସର୍ବପାପାନଂ ଯୋଡ଼ିଏ ଗଲା। ତୃତୀୟଟି ହେଉଛି ଭରଣଂ ସର୍ବଜନ୍ତୁନାଂ, ଆମର ସମସ୍ତ ଜନ୍ତୁମାନଙ୍କର ଯେତେ ଜନ୍ତୁ ଅଛନ୍ତି, କୀଟ ଠାରୁ ଆରମ୍ଭ କରି ପତଙ୍ଗ ପର୍ଯ୍ୟନ୍ତ, ସ୍ତମ୍ଭ ଠାରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କର ଭରଣ ପୋଷଣ କରନ୍ତି ମହାପ୍ରଭୁ। ଆପଣ ଜାଣନ୍ତି ଶ୍ରୀକ୍ଷେତ୍ରକୁ ଆସିକିରି କାହାର ପେଟ କେବଳ ଅପୋଷା ରହେ ନାହିଁ, ଏହାର ବହୁ ଦୃଷ୍ଟାନ୍ତ ଆପଣ ଦେଖିଛନ୍ତି। ଗୀତା ପଣ୍ଡା ଉପାଖ୍ୟାନରେ ସେଇ କଥା, ବନ୍ଧୁ ମହାନ୍ତି ଉପାଖ୍ୟାନରେ ସେଇ କଥା। ଏଇଠିକି ଆସିକିରି ଶ୍ରୀକ୍ଷେତ୍ରକୁ ଆସିବ ଏବଂ ପେଟରେ ତାର ଦାନା ମୁଠେ ପଡ଼ିବ ନାହିଁ, ରହିବ ସିଏ ଅନାହାରରେ ରହିବ, ଏ କଥା କସ୍ମିନ କାଳେ ଘଟି ନାହିଁ। ତେଣୁ ଯିଏ ଆମକୁ ଦାନା ଦେଇପାରୁଛନ୍ତି, ଯିଏ ହାତୀକୁ ଦାନା ଦେଇପାରୁଛନ୍ତି, ସକଳ ଜନ୍ତୁକୁ ଦାନା ଦେଇପାରୁଛନ୍ତି, ପିମ୍ପୁଡ଼ିକୁ ଦାନା ଦେଇପାରୁଛନ୍ତି, ସିଏ ଜଗତର ସମସ୍ତ ଜନ୍ତୁମାନଙ୍କର ଭରଣ କରନ୍ତି ବୋଲି ଭରଣଂ ସର୍ବଜନ୍ତୁନାଂ ବୋଲି କୁହାଯାଏ। ଏବଂ ଶରଣଂ ଜଗତାମପି, ଏ ସମଗ୍ର ଜଗତର ଶରଣ ସିଏ, କାରଣ ଏ ସମଗ୍ର ଜଗତ ତାଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କଠାରେ ବିଲୀନ ହୁଏ, ସିଏ ହେଉଛନ୍ତି ପରମାତ୍ମା ପରମ ପୁରୁଷ। ତେଣୁ ବେଦାନ୍ତରେ କ'ଣ କ'ଣ କୁହାହେଇଛି ଯେ ଏ ତସ୍ମାତ୍ ଆକାଶ ସମ୍ଭୂତ, ଆକାଶାତ୍ ବାୟୁ, ବାୟୁର ଅଗ୍ନେ ଅଗ୍ନେ ରାପ ଅଦ୍ଭ୍ୟ ପୃଥିବୀ, ପୃଥିବ୍ୟାଂ ଔଷଧୟ ଔଷଧିବ୍ୟାଂ ଅନ୍ନ, ଇଏ ହେଉଛି ତୈତରୀୟ ଉପନିଷଦର ବାକ୍ୟ। ତେଣୁ ଏଇଥିରେ ପ୍ରଭୁଙ୍କର ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ଠାରୁ ଆକାଶ ସମ୍ଭୂତ ହେଇ ବାୟୁ ଅଗ୍ନି ଏ ପଞ୍ଚ ମହାଭୂତ ସମସ୍ତେ ସୃଷ୍ଟି ହେଇଛନ୍ତି, ଏବଂ ଯେତେବେଳେ ପ୍ରଳୟ କାଳ ଆସିବ ଏ ସମସ୍ତେ ପୁଣି ତାଙ୍କଠାରେ ଲୀନ ହେବେ। ତେଣୁ ସେଇଥିପାଇଁ କୁହାଯାଏ ଯେ ଶରଣଂ ଜଗତାମପି, ଏ ଜଗତର ସମସ୍ତ ଶରଣର ଶେଷ ସ୍ଥଳ ହେଉଛନ୍ତି ପ୍ରଭୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦୂଷଣଂ ସର୍ବଦୁଷ୍କୃତାମ, ସବୁ ଦୁଷ୍କୃତ ଆମର ଯେତେ ପାପ ପଙ୍କରେ ଆମେ ଲିପ୍ତ ହେଇକି ଅଛେ, ସବୁ ଦୁଷ୍କୃତକୁ ସେ ମହାପ୍ରଭୁ ଧାରଣ କରିଦେବେ ବା ସବୁ ଦୂଷଣକୁ ନଷ୍ଟ କରିଦେବେ। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ କହୁଥିଲେ ଯେ ଆମେ ସଂସାରରେ କେମିତି ପତିତ ହେଇଯାଇଛୁ। ତେଣୁ କ'ଣ କୁହାଯାଏ ନା ସଂସାର ନାଇଁ ଦୁଃଖ ଜଳ ଦୁଃଖ, ସେ ତାଠୁ ଗୋଟେ କଥା, ହଁ ନାଇଁ ନାଇଁ ଜୈନୋଦ୍ଧୃତ ମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଯେଉଁମାନେ ସଂସାର ବୃକ୍ଷରେ ଚଢ଼ି ସଂସାର ବୃକ୍ଷ ମାରୁଢ଼ା ପତନ୍ତି ନରକାର ନବେ ଜୈନୋଦ୍ଧୃତ ମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ସେଇ ଜଗଦ୍ଗୁରୁ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭିତରେ ଯେଉଁ ଶକ୍ତି ସାମର୍ଥ୍ୟ ଅଛି, ସିଏ ଆମ ସଂସାରରେ ଆମେ ଯେଉଁ ସଂସାର ବୃକ୍ଷକୁ ଚଢ଼ିକିରି ଆଉ ଓହ୍ଲେଇ ପାରୁନେ ଏବଂ ସଂସାର ଅର୍ଣ୍ଣବରେ ଆମେ ପଡ଼ିଯାଉଛେ, ସେଇଥିରୁ ଆମକୁ ରକ୍ଷା କରିବା ପାଇଁ ସିଏ ଗୁରୁ ପ୍ରତିମ ଏବଂ ସିଏ ଆମକୁ ସେଥିରୁ ଉଦ୍ଧାର କରିବେ।

0: ପଦବୀ କିଛି କୁହାଗଲା ନାହିଁ, ନ କହି ସେବକମାନଙ୍କ ସେବକମାନଙ୍କ ସହାୟତାରେ ଆଜି ରଥ ଚଢ଼ିକିରି ପଳଉଛନ୍ତି, ଘଣ୍ଟ ବାଜିଲା।
1: ଏଇଟା ଗୋଟେ କଥା ଆପଣଙ୍କୁ କହିବାକୁ ଚାହିଁବି ଯେ ସିଏ ତାଙ୍କୁ ପଦେ କହିଲେ ନାହିଁ, ସିଏ ତାଙ୍କୁ ସାଥିରେ ନେଲେ ନାହିଁ
0: ଆଜ୍ଞା,
1: ତଥାପି ମଧ୍ୟ ମା ଲକ୍ଷ୍ମୀ ଖେଚୁଡ଼ି ରାନ୍ଧିକିରି ତାଙ୍କୁ ଦେଲେ
0: ଦେଲେ।
1: ଏଇ ହେଉଛି ଆମର ଭାରତୀୟ ନାରୀ,
0: ଇଏ ହେଉଛନ୍ତି ଆମର ଭାରତୀୟ ନାରୀ।
1: ନାରୀର ଯେଉଁ ଆଦର୍ଶ, ନାରୀର ଯେଉଁ ପରମ୍ପରା ଏବଂ ତାର ମନୋଭାବ ଯେ ସିଏ ମୋତେ ନ ପଚାରନ୍ତୁ, ସିଏ ନ କହନ୍ତୁ, ସିଏ ଯାଆନ୍ତୁ, କିନ୍ତୁ ମୋର କର୍ତ୍ତବ୍ୟ ତ ମୁଁ କରିବି। ସିଏ ଯେତେବେଳେ ଯାଉଛନ୍ତି ମୋତେ ରାଗିକିରି ନ ଚାହିଁକିରି ପଳେଇଲେ ମଧ୍ୟ ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି, ସ୍ୱାମୀଟା କ'ଣ ଖାଲି ପେଟରେ ଘରୁ ଯିବ? ତେଣୁ ସ୍ୱାମୀକୁ ମୁଁ ଟିକେ ଦେବି ଖାଦ୍ୟ, ସେ ଖାଇକିରି ଯାଆନ୍ତୁ, 10 ଦିନ 12 ଦିନ ପରେ ଆସିବେ, କୁଆଡ଼େ ଯିବେ, ମୋ ପାଖକୁ ତ ଆସିବେ। ତେଣୁ ଏଇ ଯେଉଁ ବିଚାର, ଏଇଟା ହେଉଛି ଭାରତୀୟ ହିନ୍ଦୁ ଭାରତୀୟ ସମାଜରେ ଯେଉଁ ଦାମ୍ପତ୍ୟ ଜୀବନର ମହିମା, ଏଇ ମହିମାଟି ମହାଲକ୍ଷ୍ମୀଙ୍କର ଏଇ ଯେଉଁ ଖେଚୁଡ଼ି ମହାପ୍ରଭୁଙ୍କୁ ଦେଇକିରି ବିଦା କରିବା, ମହାପ୍ରଭୁ ନ କହିଥିବା ସତ୍ତ୍ୱେ, ମହାପ୍ରଭୁ ତାଙ୍କୁ କୌଣସି ସୂଚନା ଦେଇନଥିବା ସତ୍ତ୍ୱେ ଏବଂ ନିଜ ଭଉଣୀକୁ ଧରିକି ଚାଲି ଯାଉଥିବା ସତ୍ତ୍ୱେ ମଧ୍ୟ ମା ଲକ୍ଷ୍ମୀ ତାଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା ନକରି ଗୋଟେ ସ୍ତ୍ରୀର ଯାହା କର୍ତ୍ତବ୍ୟ, ଭାରତୀୟ ନାରୀର କର୍ତ୍ତବ୍ୟ, ସେଇ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ତେଣୁ ଏଇଟା ଆମର ଭାରତୀୟ ନାରୀମାନଙ୍କ ପ୍ରତି କମ୍ ବଡ଼ ବାର୍ତ୍ତା ନୁହେଁ।
0: ଭାରତୀୟ ନାରୀମାନେ ମହାଲକ୍ଷ୍ମୀଙ୍କୁ ଅନୁସରଣ କରିବା ଉଚିତ। ମହାଲକ୍ଷ୍ମୀ କିଭଳି ଭାବରେ ଗୋଟେ, ଇଏ ବି ତାଙ୍କର ଔଦାର୍ଯ୍ୟ ଲୀଳା, ସେ କିଭଳି ଭାବରେ ସ୍ୱାମୀଙ୍କ ପ୍ରତି ଏକନିଷ୍ଠ ଅଟନ୍ତି ତାହାର ମଧ୍ୟ ଚରମ ନିଦର୍ଶନ ଆଜି ଦେଖିବାକୁ ମିଳିଲା। ଯାହା କହିଲେ ଯେ ବର୍ତ୍ତମାନ ମହାପ୍ରଭୁ ତାଙ୍କୁ ପଚାରନ୍ତୁ ନ ପଚାରନ୍ତୁ, ସେ ମୋର ପ୍ରାଣନାଥ, ସେ ମୋର ପ୍ରାଣପ୍ରିୟ, ତାଙ୍କ ବ୍ୟତୀତ ମୋର ଅନ୍ୟ କେହି ନାହିଁ। ମହାପ୍ରଭୁ ଏଠାରେ ନରଲୀଳା କରୁଛନ୍ତି। ଭଗବାନଙ୍କର ଦେହଟି ହେଉଛି, ଭଗବାନଙ୍କର ଦେହଟି ହେଉଛି ଦାରୁ, କିନ୍ତୁ ତାଙ୍କର ଲୀଳା ଗୁଡ଼ିକ

0: ମନୁଷ୍ୟ ଭଳି ଲୀଳା କରୁଛନ୍ତି। ଆମେ ମାନେ ଦେଖୁଛେ ଯେ ବର୍ତ୍ତମାନ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିରର ଗୁମୁଟ। ଗୁମୁଟରୁ ପ୍ରଭୁ ବାହାରୁଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଇଏ ବର୍ଷା ମଧ୍ୟ ମାନେ ଆଜି ମହାପ୍ରଭୁଙ୍କୁ ଦେଖିବା ପାଇଁ ସତେ କି ସେ କେତେ ଦିନ ହେଲା ଦେଖିବା ପାଇଁ ଚାହିଁଥିଲା। ସେଥିପାଇଁ ଆଜି ମେଘ ଆଜି ଚାରିଟା ଯାକ ମେଘ ବୋଧ ହୁଏ ଏକାଠି ହେଇକିରି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଛନ୍ତି। ବୋଲ ମାନୁନାହାନ୍ତି ଇନ୍ଦ୍ରଙ୍କର, ତେଣୁ ଭକ୍ତମାନଙ୍କୁ ଭିଜଉଛନ୍ତି। ଆଉ ଅଳ୍ପ ସମୟରେ ମହାପ୍ରଭୁ ଆସିବେ ଚାହିଁକିରି।
1: ଏଇଟା ଇନ୍ଦ୍ରଙ୍କର ବୋଲ ମାନିବା କଥା ନୁହଁ, ଏଇଟା ମହାପ୍ରଭୁଙ୍କର ଇଚ୍ଛା,
0: ଏଇଟା ମହାପ୍ରଭୁଙ୍କର ଇଚ୍ଛା। ତେଣୁ ଯାହା ହଉ, ମହାପ୍ରଭୁ ଇଚ୍ଛା କରିଛନ୍ତି ଯେ ବର୍ତ୍ତମାନ ଚତୁର୍ଦିଗ ଖାଲି ଭାସୁ, କାରଣ ଭାସିବା ଦରକାର। ଆଉ ପାଣିରେ ନ ଭାସିଲେ ଫସଲ ହବ କେମିତି? ବର୍ତ୍ତମାନ ଯେଉଁ ଗଛ ଲତା ପାଣି ଟୋପେ ନ ପାଇକିରି ଏଇ ଯେଉଁ ଖରାରେ ସମସ୍ତେ ଦହଗଞ୍ଜ ହେଉଥିଲେ, ସମସ୍ତେ ପୁଣି ତ ବଞ୍ଚିବେ ନା? ସେଥିପାଇଁ ସକଳ ସକଳ ଜଗଦାଧାର ଜଗନ୍ନାଥ ମହାପ୍ରଭୁ ଆଜି ଭାରି ଖୁସି ହେଉଥିବେ। ଯାହା ହଉ, ମୋ ଯାତ୍ରାରେ ବୋଲ ନ ମାନନ୍ତୁ ମେଘ ଗୁଡ଼ିକ, ସେମାନେ ଆଜି ବରିଷି ଯାଆନ୍ତୁ, ସେମାନେ ମନ ଇଚ୍ଛା ବରିଷି ଯାଆନ୍ତୁ, ଆଉ ପୃଥିବୀ ଶସ୍ୟଶାଳିନୀ ହଉ। ନା କ'ଣ କହିବେ ଆପଣ?
1: ନାଇଁ ନାଇଁ କିଛି ନାହିଁ, ଆମର ଚାଷୀମାନେ ବିହନ ଧରିକିରି ବସିଛନ୍ତି।
0: ଆଜ୍ଞା, ବର୍ତ୍ତମାନ ଅକ୍ଷି ମୁଠି ହେଇଛି, ସେମାନେ ଅକ୍ଷି ମୁଠି ଚଳେଇଛନ୍ତି, ବର୍ତ୍ତମାନ ଚାହିଁକିରି ବସିଛନ୍ତି କେମିତି ପ୍ରବଳ ବର୍ଷା ହଉ। ମନରେ ଦୁଃଖ ଆସିଯାଇଥିଲା ସତ୍ୟ କ'ଣ, ଏ ଯେଉଁ ଆମେ ଦେଖୁଥିଲୁ ଯେ ଜମିଗୁଡ଼ିକ ଫାଟି ଯାଇଥିଲା, ତେଣୁ ବର୍ତ୍ତମାନ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ସବୁଆଡ଼େ ପ୍ରଚାର ହେଉଥିଲା ଯେ ଚଳିତ ବର୍ଷ କମ୍ ବର୍ଷା ହେବ, କମ୍ ବର୍ଷା ହେବ। ଚାଷୀମାନେ ମୁଣ୍ଡରେ ହାତ ଦେଇକରି ବସିଥିଲେ, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଅଖିଳ ବ୍ରହ୍ମାଣ୍ଡନାଥ ଯାହାର ସାହସ ସହାୟକ, ସେ ମୁଣ୍ଡରେ ହାତ ଦେବାର କୌଣସି କାରଣ ନାହିଁ। କାରଣ ଭଗବାନ ପ୍ରଭୁ ଯାହାର ସହାୟକ, ରଖେ ହରିତ ମାରେ କିଏ, ମାରେ ହରିତ ରଖେ କିଏ। ତେଣୁ ଆଜି ମହାପ୍ରଭୁଙ୍କର ବିଚିତ୍ର ଲୀଳା, ମହାପ୍ରଭୁ ଆଜି ଆସୁଛନ୍ତି ନନ୍ଦିଘୋଷ ରଥ ଉପରକୁ। ଆଜି ଖାଲି କ'ଣ ଆସିଲେ ହବ, ସେ କେତେ ସମୟ ହେଲାଣି ପାଇଶ ପାହାଚ ଅତିକ୍ରମ କରି ସେଇ ଗୁମୁଟ ଭିତରେ କାହିଁକି ରହିଯାଇଛନ୍ତି, ଏବଂ

0: ଅପେକ୍ଷା କରିଛନ୍ତି ବର୍ଷଣ ମୁଖର ଏଇ ଯେଉଁ ଦିବସ ଏଇ ଦିନରେ ମୋତେ କେତେ ଧୈର୍ଯ୍ୟର ସହିତ ଭକ୍ତ ଅପେକ୍ଷା କରି ରହିପାରୁଛି। ପ୍ରଭୁ ଆପଣଙ୍କ ପାଇଁ ଏ ଭକ୍ତମାନେ ଆସିଛନ୍ତି, ତେଣୁ ଆପଣଙ୍କ ଅପେକ୍ଷାରେ ଅଛନ୍ତି। ଆପଣ ଯେତେ ବିଳମ୍ବ କଲେ ମଧ୍ୟ ସେମାନେ ଅପେକ୍ଷା କରିବେ, ତେଣୁ ତାଙ୍କର ଧୈର୍ଯ୍ୟର ପରୀକ୍ଷା କରନ୍ତୁ ନାହିଁ ମହାପ୍ରଭୁ। ଆପଣ ଯଥାଶୀଘ୍ର ରଥାରୂଢ଼ ହୁଅନ୍ତୁ ଏବଂ ରଥରେ ଆରୋହଣ କରି ଟିକିଏ ଆପଣଙ୍କର ମୁହଁକୁ ବୁଲେଇ ଦିଅନ୍ତୁ ଜନସାଧାରଣଙ୍କୁ ବା ଶ୍ରଦ୍ଧାଳୁମାନଙ୍କ ଉପରେ ଆପଣଙ୍କର ସେ ଦୃଷ୍ଟି ପଡ଼ିଯାଉ, ଏବଂ ଆପଣଙ୍କ ଆଖି ସହିତ ସେମାନଙ୍କ ଆଖି ପଡ଼ିଗଲେ ସେମାନେ ଆସିଥିବାର ସମସ୍ତ ଯନ୍ତ୍ରଣା ଏବଂ ଏଠାରେ ପଡ଼ିଥିବା ସଂସାରରେ ପଡ଼ିଥିବାର ସମସ୍ତ ତାପ ସବୁଯାକ ଭୁଲିଯିବେ। ସେଥିପାଇଁ ବର୍ତ୍ତମାନ ଆମେ ଦେଖୁଛୁ ମହାପ୍ରଭୁ ଆସିବେ। ଯେଉଁଠି ରାମଦେୟା ପରିଷଦ ରହିଛି ସେଇ ରାମଦେୟା ପରିଷଦ ସମ୍ମୁଖ ଭାଗ ଦେଇକରି ସେ ନନ୍ଦିଘୋଷ ରଥକୁ ଯିବେ। ସେ ବର୍ତ୍ତମାନ ଯେମିତି ଦୁଇ ଦୁଇ ଦିଅ ଅର୍ଥାତ୍ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ଏମାନେ ଯେମିତି ରାଧା ବଲ୍ଲଭ ମଠ ପାର୍ଶ୍ୱ ଦେଇକରି ରଥରେ ବିଜେ କଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେଭଳି ଭାବରେ ଏ ପଟକୁ ଆସିବେ ନାହିଁ। ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ରାମଦେୟା ପରିଷଦ ପାଖାପାଖି ରହିଛନ୍ତି, ତେଣୁ ମହାପ୍ରଭୁ ସିଂହଦ୍ୱାରରୁ ବାହାରକୁ ବାହାରି ସେଇ ପଟ ଦେଇ ସେ ଯିବେ ନନ୍ଦିଘୋଷ ରଥକୁ। ସେଥିପାଇଁ ବର୍ତ୍ତମାନ ଆମେ ଦେଖିଛୁ ଯେ ବର୍ତ୍ତମାନ ଲୋକମାନେ ଯାହା ଭିଜୁଥିଲେ ସମସ୍ତେ ଗୋଟିଏ ଗୋଟିଏ ଛତା ବର୍ତ୍ତମାନ ଟେକି ସାରିଲେଣି। ବର୍ତ୍ତମାନ ମାନେ ଏ ଦୃଶ୍ୟ ବୋଧ ହୁଏ ଆମେ ପୂର୍ବେ ଦେଖିଥିଲୁ ଯେ 100 ବର୍ଷ ତଳେ ଏମିତି ବର୍ଷା ହେଉଥାଏ, ଛତା ଟେକା ହୋଇଥାଏ, ରଥ ଯାଉଥାଏ, କିନ୍ତୁ ଏ ଦୃଶ୍ୟ ଗୁଡ଼ିକ ବର୍ତ୍ତମାନ ୟୁଟ୍ୟୁବ୍ ମାଧ୍ୟମରେ ଆମେ ଦେଖିଥିଲୁ, କିନ୍ତୁ ବର୍ତ୍ତମାନ ଦେଖିବାକୁ ପାଉଛୁ ଯେ ବର୍ତ୍ତମାନ ଚଳିତ ବର୍ଷ ଏହି ରଥଯାତ୍ରାରେ କେତେ ଛତା, ସମସ୍ତଙ୍କ ମୁଣ୍ଡରେ ଛତା, ତଥାପି ମନରେ ରହିଛି ବ୍ୟଥା, କାରଣ ଏ ମେଘ ବନ୍ଧ ହେବାର ନା ଧରୁନାହିଁ। ବର୍ତ୍ତମାନ ଲଘୁଚାପର ବର୍ଷା ଆଜି ସମସ୍ତଙ୍କ ମୁଣ୍ଡରେ ଚାପ ସୃଷ୍ଟି କରୁଛି, ତଥାପି ମନରେ ଆନନ୍ଦ। କେତେବେଳେ ସେଇ ଚକା ଡୋଳାଙ୍କର ଚକା ନୟନରେ ଆଖି ଆମର ମିଶିବ, ସେଥିପାଇଁ ଘଣ୍ଟ ବାଜୁଛି। ଘଣ୍ଟର ଶବ୍ଦ ଆପଣମାନେ ଜାଣନ୍ତି, ଏଇ ଯେଉଁ ଘଣ୍ଟୁଆମାନେ ଯେଉଁ ଘଣ୍ଟ ବଜାନ୍ତି ଏ ପବିତ୍ର ଘଣ୍ଟର ସ୍ୱନ ଯେଉଁ ପର୍ଯ୍ୟନ୍ତ କାନରେ ବାଜିବ ସେ ସ୍ଥାନ ପବିତ୍ର ହେବ, ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏଇ ଯେଉଁ ଘଣ୍ଟ ବାଜୁଛି ଏବଂ ଏ ଘଣ୍ଟର ଧ୍ୱନି ଯେଉଁ ପର୍ଯ୍ୟନ୍ତ ଯିବ ସେ ପର୍ଯ୍ୟନ୍ତ ବାତାବରଣ ଅତ୍ୟନ୍ତ ପବିତ୍ର ହେବ। ସେଥିପାଇଁ ଘଣ୍ଟର ଶବ୍ଦ ଆମେ ଶୁଭୁଛୁ ଏବଂ ମହାପ୍ରଭୁ ତ ଆସିବେ, ତଥାପି ଯେଉଁ ଜନସମର୍ଦ୍ଦ ଭିତରେ ଆସୁଛନ୍ତି ଅର୍ଥାତ୍ ତାଙ୍କର ଶ୍ରୀଅଙ୍ଗରେ ପାଟରଜୁ ଲାଗିଛି ଏବଂ ତାଙ୍କର ଭୁଜ ତଳେ ସେବକମାନେ ଅଛନ୍ତି ଏବଂ ଆଗରେ ସେବକମାନେ ଅଛନ୍ତି, ପଛରେ ସେବକମାନେ ଅଛନ୍ତି, ମସ୍ତକରେ ଟାହିଆ ଲାଗିଛି, ମହାପ୍ରଭୁଙ୍କର ଚକା ଚକା ଆଖି, ଯେଉଁ ଚକା ଆଖିରେ ଚକା ଆଖିକି ଥରେ ଦେଖିଦେଲେ କେତେ ବିଶ୍ୱାସ ଆସିଯାଏ, ଆରେ ମୋ ପଛରେ ପ୍ରଭୁ ଅଛନ୍ତି, ମୁଁ ଯାହାଙ୍କୁ ମନରେ ଭାବୁଥିଲି ସେଇ ପ୍ରଭୁ ମୋ ପାଇଁ ଅଛନ୍ତି, ମୋତେ ଚକା ଚକା ଆଖିରେ ଦେଖୁଛନ୍ତି, ମୋର ମନର ସମସ୍ତ କଥାକୁ ସିଏ ପଢ଼ି ଯାଉଛନ୍ତି, ବୁଝି ଯାଉଛନ୍ତି। ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର ଯେତେ ଦୁଃଖ ସେ ଦୁଃଖ ସବୁ ଧରା ପଡ଼ିଯାଏ, ଆମେ ମନକୁ ଯେତେ ଚାପି ଦେଲେ ମଧ୍ୟ ମହାପ୍ରଭୁଙ୍କ ଦୃଷ୍ଟିରୁ ସେ ଦୁଃଖ ଗୁଡ଼ିକ ବାହାରକୁ ବାହାରି ଆସନ୍ତି, ତେଣୁ ଆଖିର ଲୋତକ ଦେଇ ସେସବୁ ବାହାରକୁ ବାହାରି ଆସେ।
1: ନାଇଁ ସେ କ'ଣ ହୁଏ କି ଆପଣ ବି ଦେଖିଛନ୍ତି, ଆମେ ସମସ୍ତେ ଦେଖିଛେ ଯେ ମହାପ୍ରଭୁଙ୍କର ଆଗରେ ଆମେ ସମସ୍ତେ ଓଡ଼ିଆମାନେ ଆମେ ଗୋଟିଏ କଥା ଜାଣିଛୁ ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ, ଏଥିରେ ଆଉ ସନ୍ଦେହ ନାହିଁ। ଇଏ ହଜାର ହଜାର ବର୍ଷ ଧରି ଇଏ ଓଡ଼ିଆମାନଙ୍କ ପାଖରେ ଏବଂ ଓଡ଼ିଆମାନଙ୍କ ବାଟ ଦେଇକରି ସମଗ୍ର ଭାରତବାସୀଙ୍କ ପାଖରେ ଇଏ ଗୋଟିଏ ସିଦ୍ଧ ହେଇଯାଇଛି ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କୁ ଲୁଚେଇକରି କୌଣସି କଥା ଆମେ କରିପାରିବା ନାହିଁ, କିମ୍ବା ଆମର ଅନ୍ତରର ଦୁଃଖ ସିଏ ଜାଣନ୍ତି ନାହିଁ, ଏଭଳି କଥା କିଛି ନାହିଁ। କେବଳ ତାଙ୍କ ଆଗରେ

0: ପାଖରେ ଠିଆ ହେଇକରି ଏବଂ ମଣିଷ ଆପଣ ଜାଣନ୍ତି ଯେତେବେଳେ ଆପଣ ଅନ୍ତରଙ୍ଗ ବନ୍ଧୁଟିଏ ପାଇବେ ସେତେବେଳେ ହିଁ ଆପଣ ମନ ଖୋଲିକିରି କହିବେ। ଯଦି ମୋ ସହିତ ଆପଣଙ୍କର ଅନ୍ତରଙ୍ଗତା ନଥିବ ଆପଣଙ୍କ ଭିତର କଥା ଗୁଡାକ ମତେ ଆପଣ କହିବେ କି? କହିବେ ନାହିଁ। ଯେତେବେଳେ ଭାବିବେ ଯେ ଇଏ ମୋର ଅନ୍ତରଙ୍ଗ, ଇଏ ମତେ ଜାଣିଲାଣି, ୟାର ଆତ୍ମା ସହିତ ମୋର ଗୋଟେ ଆତ୍ମାର ସମ୍ପର୍କ ହେଲାଣି, ସେତେବେଳେ ଆପଣ କହିବେ। ତେଣୁ ମହାପ୍ରଭୁଙ୍କ ପାଖରେ ଆମମାନଙ୍କର କ'ଣ ହୁଏ ନା, ମହାପ୍ରଭୁଙ୍କୁ ଦେଖିଲେ ମହାପ୍ରଭୁଙ୍କୁ ଗୋଟେ ଆପଣାର ଭାବରେ ଆମେ କରିଦେଉ ମହାପ୍ରଭୁଙ୍କୁ। ତେଣୁ ମହାପ୍ରଭୁଙ୍କୁ ଯୋଉ ଆପଣାର ଭାବରେ ଗୁମୁଟ ଭିତରେ ଅଛନ୍ତି, ଛତି ହିଁ ଦେଖାଯାଉଛି, କେତେକ ଆଲଟ ଚାମର ଅରୁଣ ସ୍ତମ୍ଭ ପାଖରେ ବୁଲୁଛନ୍ତି, ଏଇଟା ଆମେ ଦେଖୁଛୁ 10-15 ମିନିଟ ହେଲା। ଏବଂ ମହାପ୍ରଭୁଙ୍କୁ ସେଇଥିପାଇଁ ପରା ମହାପ୍ରଭୁଙ୍କର ଲୀଳା ରହସ୍ୟ ପୁରୁଷୋତ୍ତମ ମନୁଷ୍ୟ ଏଇଟା ହଜାର ଥର ଆମେ କହୁଛୁ, କହିଲେ କ'ଣ ହବ? ତେଣୁ ଏଇ ଦୃଷ୍ଟିରୁ ଆମକୁ ବିଚାର କରିବାକୁ ପଡ଼ିବ ଯେ ମହାପ୍ରଭୁଙ୍କ ସହିତ ଏ ଜାତିର ଯେଉଁ ଅନ୍ତରଙ୍ଗତା, ସେଇ ଅନ୍ତରଙ୍ଗତା ହିଁ ମହାପ୍ରଭୁଙ୍କର ଆଗରେ ଆମର ଓଡ଼ିଆମାନଙ୍କୁ ଠିଆ କରେଇକିରି ତାଙ୍କ ଆଖିରୁ ଲୁହ ଝରେଇ ଦେଉଛି। ତେଣୁ ଯେଉଁ ଲୁହ ଝରେଇବା କଥା କହୁନଥିଲେ, ସେ ଲୁହ ଝରେଇବାଟି ପ୍ରଥମ କଥା ହେଲା ଅନୁରାଗ, ଏବଂ ଅନ୍ତରଙ୍ଗତା ଆସିଲେ ଜଣେ ମନର ଭାବ କହିବ, ଏବଂ ଯେତେବେଳେ ସେଇ ଭାବଟି ଆହୁରି ଟିକେ ସାନ୍ଦ୍ର ହେଇଯିବ ସେତେବେଳେ ଆଖିରୁ ଲୁହ ହେଇକି ବାହାରି ଆସିବ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲ ଠାରୁ କୁମ୍ଭାରର ମାଟି ହାଣ୍ଡି ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଅଗଣିତ ଶ୍ରଦ୍ଧାଳୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଓଡ଼ିଶାର ଶିଳ୍ପ ପ୍ରଗତି ଓ ସ୍ୱାଭିମାନର ପ୍ରତୀକ ନାଲ୍କୋ।
4: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 0675222275। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
5: ଅୟଂ ସାକ୍ଷାତ ପରମ ବ୍ରହ୍ମ ଦାରୁ ରୂପୀ ଜଗତ ଗୁରୁ ପ୍ରାଦୁରାସିତ ସୁରାରାଧ୍ୟ ଲୋକାନୁଗ୍ରହଣାୟ ବୈ। ମହାପ୍ରଭୁଙ୍କର ଏଇ ଯୋଉ ବିଗ୍ରହ, ଏ ବିଗ୍ରହରେ ଆମେ କ'ଣ ଦେଖିବା? ନ ଦାରୁ ପ୍ରତିମା ଚେଇ ସାକ୍ଷାତ ବ୍ରହ୍ମ ପ୍ରକାଶତେ। ଇଏ ଦାରୁ ବ୍ରହ୍ମ ପ୍ରତିମା ନୁହନ୍ତି, ଇଏ ହେଉଛନ୍ତି ବ୍ରହ୍ମ, ସାକ୍ଷାତ ବ୍ରହ୍ମ ପ୍ରକାଶତେ। ତେଣୁ ବ୍ରହ୍ମ ସମ ପ୍ରାଣ ସଖା ନାହିଁ ଆଉ। ତେଣୁ ବ୍ରହ୍ମ ଭଳି ପ୍ରାଣ ସଖା ପ୍ରକୃତରେ ନାହିଁ, କାରଣ ବ୍ରହ୍ମ ହିଁ ଆମକୁ ବଞ୍ଚେଇଛି, ବ୍ରହ୍ମ ହିଁ ଆମକୁ ମାରିବ। ତେଣୁ ଆମର ସିଏ ହେଉଛନ୍ତି ଜୀବନ, ଜୀବନାନ୍ତକ। ଆମେ ଯଦି ଆମର ସିଏ ହେଉଛନ୍ତି ଜୀବନ, ଆଉ ସିଏ ମଧ୍ୟ ଆମର

0: ଜୀବନର ଅନ୍ତକ ସେ ମଧ୍ୟ ଆମର ଜୀବନ ନାଶକାରୀ। ସିଏ ଯେତେଦିନ ପର୍ଯ୍ୟନ୍ତ ଆମ ହୃଦୟରେ ଜୀବାତ୍ମା ରୂପରେ ଅବସ୍ଥାନ କରୁଛନ୍ତି ସେତେଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ଜୀବନ୍ତ। ଯେଉଁଦିନ ଏଇ ଜୀବାତ୍ମା ରୂପରେ ବିରାଜମାନ କରୁଥିବା ଆମ ଶରୀରରୁ ମହାପ୍ରଭୁ ବାହାରିଯିବେ ସେଇଦିନ ଆମକୁ କେହି ଆଉ ଜୀବନ୍ତ କହିବେ ନାହିଁ। ଆମ ନାମ ହେଇଯିବ ମୃତ, ଆମ ନାମ ହେଇଯିବ ସର୍ଷବ, ଆମ ନାମ ହେଇଯିବ ମୃଦାର। ତେଣୁ ଆମର ନାମ କିଏ ଦଉଛି? ଆମେ ଜୀବନ୍ତ, ଆମେ ଶୁଦ୍ଧ ବୁଦ୍ଧ ମୁକ୍ତ ସ୍ୱଭାବ। ୟାର ଏ ନାମକରଣ କାହା ଯୋଗୁଁ? ବ୍ରହ୍ମଙ୍କ ଯୋଗୁଁ। ତେଣୁ ସେଥିପାଇଁ କୁହାଯାଏ ବ୍ରହ୍ମ ସମ ପ୍ରାଣ ସଖା ନାହିଁ ଆଉ। ତେଣୁ ବ୍ରହ୍ମ ଭଳି ପ୍ରାଣ ସଖା ପ୍ରକୃତରେ ଏ ସଂସାରରେ କେହି ନାହିଁ। କାରଣ ସିଏ ଅଛନ୍ତି ଆମ ଶରୀରରେ ସେହି ପରମ୍ବ୍ରହ୍ମ ପରମାତ୍ମା ଈଶ୍ୱର ସର୍ବଭୂତାନାଂ ହୃଦେଶରେ ଯୋନ ତିଷ୍ଠତି ଜୀବାତ୍ମା ରୂପରେ ଅଛନ୍ତି। ତ ଆମେ ଜୀବନ୍ତ, ଆମେ ଶିବ, ଆମେ ହେଉଛୁ ସବୁ କଲ୍ୟାଣର ମୂଳ ସବୁ। କିନ୍ତୁ ଯେଉଁଦିନ ସିଏ ଏ ପିଣ୍ଡ ଛାଡ଼ିବେ, ଏ ପିଣ୍ଡରେ ବସିଥିବା ଜୀବାତ୍ମା ରୂପରେ ସେ ଛାଡ଼ି ଯିବାକୁ ଛାଡ଼ିଯିବେ ଚାଲିଯିବେ, ସେତେବେଳେ ଆମର ନାମ ପରିବର୍ତ୍ତନ ହେଇଯିବ। ଆମକୁ କେହି କହିବେ ନାହିଁ ଶିବ ବୋଲି। ସରୁ ଶିବରୁ ହର୍ଷେଇ କାଟା ଉଡ଼ିଯିବ, ରହିବ ଶବ ମୁର୍ଦ୍ଦାର ପ୍ରେତ। କେତେ କଥା କହିବେ କ'ଣ ହେଉଛି ପ୍ରେତକୃତ୍ୟ ହେଉଛି, ଇଏ ପ୍ରେତାତ୍ମା ହେଇଯାଇଛି ପ୍ରେତ ବାବାରେ। ତେଣୁ ମହାପ୍ରଭୁ ହେଉଛନ୍ତି ଆମର ଜୀବନ, ସିଏ ହେଉଛନ୍ତି ଆମର ଜୀବନାନ୍ତକ। ତେଣୁ ତାଙ୍କ ସହିତ ଆମର ଘନିଷ୍ଠ ସମ୍ପର୍କ ରହିଛି, ତେଣୁ ତାଙ୍କରି ପାଖରେ ହିଁ ବିଶ୍ୱାସ ରଖିବା ଉଚିତ। ହେ ପ୍ରଭୁ, ଆପଣ ମୋର ସର୍ବସ୍ୱ, ଆମେ କେଉଁଠି ଥିଲୁ ଆପଣ ଖୋଜି ଲୋଡ଼ିକିରି ଆଣିକିରି ଆମ ପାଇଁ ଗୋଟେ ମାନବ ଶରୀର ଦେଲେ, ତାରି ଭିତରେ ଆମେ ପ୍ରବେଶ କଲୁ, ପୁଣି ଆମେ ବଢ଼ିଲୁ ଏବଂ ପୁଣି ସମୟ ଆସିଲା, ସେଥିରୁ ଆପଣ ବାହାରିଗଲେ, ପୁଣି ଆମେ କୁଆଡ଼େ ଚାଲିଗଲୁ। ଅବ୍ୟକ୍ତାଧୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ, ଅବ୍ୟକ୍ତ ନିଧନାନ୍ୟବ ତତ୍ର କା ପରିବେଦନା। ଅବ୍ୟକ୍ତରୁ ଆସିଲୁ ଅବ୍ୟକ୍ତକୁ ଯିବୁ, ଆଉ ବର୍ତ୍ତମାନ ଆପଣଙ୍କ ସହିତ ଏଇ ଯେଉଁ ଶରୀର ଟିକେ ଦେଇଥିଲେ ଆପଣ, ସେଇ ଶରୀର ଭିତରେ ଜୀବାତ୍ମା ରୂପରେ ଆପଣ ଉପବେଶନ କରିଥିଲେ ଏବଂ ଆମକୁ କେତେ ଦୟା କରିଛନ୍ତି ମହାପ୍ରଭୁ। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଯେତେବେଳେ ଆପଣଙ୍କର ଦିବ୍ୟ ଯାତ୍ରା ହେଉଛି, ଯେଉଁ ଯାତ୍ରାକୁ ଦେଖିବା ପାଇଁ ମୁନି ଋଷିମାନେ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି ଏବଂ ଦେବତାମାନେ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି ଏବଂ ଭକ୍ତମାନେ
1: ଡକ୍ଟର ଦାସ ରାଧାବଲ୍ଲଭ ମଠ ଉପରୁ ଗୁମୁଟ ଭିତରେ ମହାପ୍ରଭୁଙ୍କର ଦୁଇ ଆଖି ଦେଖୁଛନ୍ତି।
0: ଆଜ୍ଞା,
1: ଦେଖାଯାଉଛି ନା ନାହିଁ?
0: ହଁ ହଁ ହଁ, ଦିଶିଲାଣି
1: ପୁରା ବହୁତ ସୁନ୍ଦର, ବହୁତ ସୁନ୍ଦର
0: ସୁନ୍ଦର ଦିଶିଲାଣି। ତେଣୁ ବର୍ତ୍ତମାନ ମହାପ୍ରଭୁ ଗୁମୁଟର ଶେଷ ପାହାଚକୁ ଆସିଲେଣି, ତେଣୁ ଆଉ ଅଳ୍ପ ସମୟ ପରେ ସେ ଗୁମୁଟ ଅତିକ୍ରମ କରି ଆସିଯିବେ, ବାହାରକୁ ଆସିଯିବେ ଏବଂ ଆଉ ଅଳ୍ପ ସମୟ ମଧ୍ୟରେ ସେ ଯେତେବେଳେ ଆସି ପହଞ୍ଚିଯିବେ ରଥ ପାଖାପାଖି ଅଞ୍ଚଳରେ, ସେତେବେଳକୁ ସେ ବର୍ତ୍ତମାନ ସେ ପଳେଇବେ ସେ ରଥକୁ। ବର୍ତ୍ତମାନ ଚାରମାଳ ପ୍ରସ୍ତୁତ ହେଇକି ରହିଗଲେଣି ଏବଂ ଚାରମାଳ ପର୍ଯ୍ୟନ୍ତ ବର୍ତ୍ତମାନ ତାଙ୍କର ଯେଉଁ ପଟୁଆରଟି ବାହାରିଛି, ଯେଉଁ ପଟୁଆରରେ ମହାପ୍ରଭୁ ସବୁବେଳେ ପଛରେ ଆସନ୍ତି। କାହିଁକି ପଛରେ ଆସନ୍ତି? ମହାପ୍ରଭୁଙ୍କର ଗୋଟିଏ ସ୍ୱଭାବ, ସେ ଏଇ ସ୍ୱଭାବଟାକୁ ଲକ୍ଷ୍ୟ କରିଛନ୍ତି କିଏ? ଭକ୍ତ ସାଲବେଗ। ଭକ୍ତ ସାଲବେଗ କହିଲେ, ଧେନୁ ପଛେ ପଛେ ବଛା ଗମେ କ୍ଷୀର ଲୋଭେ, ଭକତ ପଛରେ ଥାଉ ତା ଥାଉ ତୁଇ ସେହି ଭାବେ। ଯେମିତି
1: ଗୋଟେ ସେଇଟା ଗୋଟେ କଥା, ଆଉ ଗୋଟେ କହିଛନ୍ତି ଯେ ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦ ମୁହିଁ,
0: ପଛରେ
1: ଆସରେ ଆସେ କାଳିଆ ଗହଳ ଲଗାଇ।
0: ତେଣୁ ଭକ୍ତମାନଙ୍କୁ ଭକ୍ତମାନଙ୍କ ପଛରେ ପ୍ରଭୁ ଆସନ୍ତି। ଆପଣ ଦେଖିବେ ଯେତେବେଳେ ନନ୍ଦୀଘୋଷ ରଥ ଟଣା ହବ, ଆପଣ ଦେଖିବେ ବଳଭଦ୍ରଙ୍କ ରଥ ଟଣା ହବ, ତାଙ୍କ ପଛରେ ଲୋକ ଥିବେ। ଦେବୀ ସୁଭଦ୍ରାଙ୍କ ରଥ ଟଣା ହବ, ତାଙ୍କ ପଛରେ ଲୋକ ଥିବେ। କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦୀଘୋଷ ରଥ ଯେତେବେଳେ ଆଗେ ଆଗେ ଚାଲିବ, ଆଜ୍ଞା, ପଛପଟେ କେହି ନଥିବେ, ପଛପଟେ ରଥ ଥିବେ, ରଥରେ ରଥି ଜଗନ୍ନାଥ ବସିଥିବେ, ଆଉ ପଛରେ କାହିଁ ଲୋକ ରହିବେ?
1: ଆଚ୍ଛା, ଆଉ ଗୋଟେ କଥା ଡକ୍ଟର ଦାସ, ଯେ ଆପଣ ତ ଜାଣିଛନ୍ତି ଯେ ପୁରୀ ମନ୍ଦିର ଭିତରେ ଆମର ଦେବଦାସୀ ପ୍ରଥା ଥିଲା।
0: ଆଜ୍ଞା,
1: ଏବଂ ଦେବଦାସୀ ପ୍ରଥା ଥିଲା ଏବଂ ମାହାରୀ ପ୍ରଥା ବି ଥିଲା। ଦେବଦାସୀ ଯିଏ, ମାହାରୀ ସିଏ।

0: ସେମାନେ ଉତ୍ସର୍ଗ କରିକି ନିଜ ଜୀବନକୁ ମହାପ୍ରଭୁଙ୍କର ସେବାରେ, ନୃତ୍ୟ ସେବାରେ ନିଜ ଜୀବନକୁ ବ୍ୟୟ କରୁଥିଲେ।
1: ଠାକୁର ଯାହାର ସ୍ୱାମୀ ଆଉ ସେ
0: ମହାନ ହବ, ତେଣୁ ସେଇ ଯୋଉ ମହାରି ସେବା, ସେ ସେବା ତ ବର୍ତ୍ତମାନ ବନ୍ଦ ହେଇଯାଇଛି। କିନ୍ତୁ ଆଜି ଆମେ ଦେଖୁଛେ ଯେ ଅନେକ ଓଡ଼ିଶୀ ବେଶ ପଡ଼ିକିରି ଅନେକ ନୃତ୍ୟାଙ୍ଗନା ନୃତ୍ୟ କରୁଛନ୍ତି। ତା ସାଥିରେ କିଛି ଗୋଟିଏ ପୁଅ, ଯେଉଁଟା ରଘୁରାଜପୁରର ଗୋଟିଏ ପୁଅ ମାନେ ପ୍ରସିଦ୍ଧ, ସେମାନେ ଆସିଛନ୍ତି। ତା ସହିତ ଯେଉଁ ପ୍ରାଚୀନ ପରମ୍ପରା ଆମର ଥିଲା ମାହାରି ପରମ୍ପରା, ସେ ମାହାରି ନର୍ତ୍ତକୀ ମଧ୍ୟ, କେତେଜଣ ନର୍ତ୍ତକୀ ମାହାରି ବେଶ ପଡ଼ିକିରି, ମାହାରି ମାନେ ଯେଉଁ ବେଶ ପଡ଼ୁଥିଲେ, ମାହାରିର ବେଶ ପୋଷାକ ଓଡ଼ିଶୀ ନୃତ୍ୟର ବେଶ ପୋଷାକଠୁ ଭିନ୍ନ
1: ଭିନ୍ନ।
0: ତେଣୁ ସେଇ ଯେଉଁ ଭିନ୍ନ ବେଶ ପୋଷାକ, ଯେଉଁଟାକ ମୌଳିକ ମାହାରି ବେଶ ଥିଲା, ସେଇ ବେଶ ପଡ଼ିକି ମଧ୍ୟ ମହାପ୍ରଭୁଙ୍କର ଆଗରେ ଆଗରେ ନୃତ୍ୟ କରିବା ପାଇଁ ଅନେକ ମାହାରି ବେଶଧାରୀ ନର୍ତ୍ତକୀ ମଧ୍ୟ ବର୍ତ୍ତମାନ ବଡ଼ଦାଣ୍ଡରେ ଉପସ୍ଥିତ ଅଛନ୍ତି ପହଣ୍ଡି ସମୟରେ ନୃତ୍ୟ କରିବା ପାଇଁ।
1: ମହାପ୍ରଭୁଙ୍କର ଟିକିଏ ସେବା କରିବା ପାଇଁ ପ୍ରତ୍ୟେକ ମନୁଷ୍ୟ କାମନା କରିଥାଏ। ଇଏ ହେଉଛି ତାଙ୍କର ଜନ୍ମ ଜନ୍ମାନ୍ତର ସଂସ୍କାର। ଏଇ ଯେଉଁ ନାରୀମାନେ କେତେ କଷ୍ଟ କରି ମାନେ ବର୍ତ୍ତମାନ ଆପଣ ବସିଛନ୍ତି, କିନ୍ତୁ ସେମାନେ ଠିଆ ହୋଇଛନ୍ତି, ଭିଜୁଛନ୍ତି, ବେଶ ପକେଇଛନ୍ତି, ତେଣୁ ଜନ୍ମ ଜନ୍ମାନ୍ତର ସଂସ୍କାର ମହାପ୍ରତିଙ୍କ ପାଇଁ ତାଙ୍କର ଯୋଉ ଜନ୍ମ ଜନ୍ମାନ୍ତର ଉତ୍ସର୍ଗ ଭାବ ଥିଲା, ସେ ଉତ୍ସର୍ଗୀକୃତ ଭାବଟା ଆଜି କାମ ଦଉଛି, ଯାହାଫଳରେ ସେମାନଙ୍କୁ ବାଧୁ ନେଇ ସେମାନେ ବାଧା ଅନୁଭବ କରୁନାହାନ୍ତି, ସୁନ୍ଦର ବେଶ ପକେଇଛନ୍ତି।
0: ଆମର ଯେମିତି ସନ୍ଥ ହରିଦାସ ଥିଲେ, ବହୁତ ସୁନ୍ଦର ଗାୟକ ସେ ଥିଲେ, ତେଣୁ ସିଏ କଣ କହୁଥିଲେ, ମୁଁ ଭଗବାନ କେ ଲିଏ ଗାତା ହୁଁ।
1: ସୂରଦାସ ମଧ୍ୟ ସେଇଆ, ସୂରଦାସ
0: ଭଗବାନ କେ ଲିଏ ଗାତା ହୁଁ।
1: ଆକବର କହିଲେ, ଆରେ ମେରେ ଲିଏ କୁଛ ବୋଲୋ, ସେ କହିଲେ ନାଇଁ ନାଇଁ ମୁଁ ଜାଣିନି।
0: ନାଇଁ ତାନସେନ ଯାଇକି କହିଲେ ସିଏ ଗାଇବେନି,
1: ନା
0: ସିଏ ଗାଆନ୍ତି କେବଳ ଭଗବାନଙ୍କ ପାଇଁ। ତେଣୁ ଏ ଯୋଉ ନୃତ୍ୟ, ଇଏ ଭଗବାନଙ୍କ ପାଇଁ ନୃତ୍ୟ, ଏ ନୃତ୍ୟ ଯେତେବେଳେ ଭଗବାନଙ୍କ ପାଖରେ ନାଚିଦେବେ, ଆଉ କୋଉଠି ନାଚିଲେ ହେଲେ କେତେ ନହେଲେ କେତେ।
1: ତେଣୁ ପ୍ରଭୁଙ୍କ ପାଖରେ ଟିକିଏ ସେବା କରିଦେଲେ ମନୁଷ୍ୟ ନିଜକୁ ନିଜକୁ କୃତାର୍ଥ ମନେ କରେ। କାହିଁକି ସନ୍ତ ତୁଳସୀ ଲେଖିଛନ୍ତି, ରାମ ସଦା ସେବକ ରୁଚି ରାଖୀ, ବେଦ ପୁରାଣ ସାଧୁ ସୁର ସାକ୍ଷୀ। ତେଣୁ ଭଗବାନ ସବୁବେଳେ ସେବକମାନଙ୍କ ଉପରେ ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି। ସେଥିପାଇଁ କିଏ କିଏ କ'ଣ କିଏ ଗୋଟେ ଆପଣ ଦେଖିବେ ଆଜି କେତେ ମାଳ ଚୂଳ ଆସିବ। ଏଇଠି ଆମର ସବୁ ଗାଁ ଅଛି, ଜଗନ୍ନାଥ ବଲ୍ଲଭ ଗାଁ, ପୁରୁଷୋତ୍ତମ ବଲ୍ଲଭ ଗାଁ, ଆଉ ବାଳି କ'ଣ ମାଲିଆ ବାଲିଆ ଅଛି, ମାଳି ବାଲିଆ, ସେଇଠି ସବୁ ଗାଁରୁ ଆଜ୍ଞା ସେମାନେ ହବିଷ୍ୟା ନ କରି ଖାଇ ନ ଖାଇ ନ ପିଇ ଫୁଲ ତୋଳି ଏବଂ ମାଳ ଚୂଳ କରି ଚାଲି ଚାଲି ସେମାନେ ଆସିବେ ମହାପ୍ରଭୁଙ୍କ ପାଖରେ ଟିକେ ଅର୍ପଣ କରିବେ। ଆପଣ ବିଚାର,
2: ଏଇଠି ମଧ୍ୟ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଖାଲି ଆଜି ଆମର ଭକ୍ତମାନେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିବାକୁ ଆସିନାହାନ୍ତି ପ୍ରଭୁଙ୍କୁ, କିପରି ଭାବରେ ଭକ୍ତମାନେ ଭଗବାନଙ୍କୁ ଭଲରେ ଦର୍ଶନ କରିବେ, ପ୍ରଭୁଙ୍କର ଯାତ୍ରା କିପରି ଭାବରେ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟ ପ୍ରଶାସକ ଏତେ ତତ୍ପର ଭାବରେ, ଜିଲ୍ଲାପାଳ ଆମର ଆମର ଏସ୍ପି ମଧ୍ୟ ମହୋଦୟ ମଧ୍ୟ ସମସ୍ତେ ତତ୍ପରତା ସହିତ ଲାଗି ପଡ଼ିଛନ୍ତି ପ୍ରଭୁଙ୍କର ସେବା, ପ୍ରଭୁଙ୍କର ଯାତ୍ରା କିପରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ। ଏହା ସହିତ ଓଡ଼ିଶାର ବହୁ ମାନ୍ୟଗଣ ବ୍ୟକ୍ତି ମନ୍ତ୍ରୀ ମହୋଦୟ ମାନେ ଆମର ଯେଉଁ ଆମର କାର୍ଯ୍ୟାଳୟର ସବୁ କରାଯାଇଛି ସବୁ ବ୍ୟବସ୍ଥା, ସେଠି ମଧ୍ୟ ଆସିକି ବସିଲେଣି, ପ୍ରଭୁଙ୍କର ଯାତ୍ରା ଦର୍ଶନ କରିବେ, ପରମ ପାବନ ପତିତ ପାବନ ଯାତ୍ରା। ଆଉ ଯେଉଁ ଯାତ୍ରା ବିଷୟରେ ଆପଣ କହୁଥିଲେ ଯେ ନୃତ୍ୟାଙ୍ଗନା ମାନେ ନୃତ୍ୟ କରୁଛନ୍ତି, କବିରଙ୍କର କଥା ମଧ୍ୟ ଗୋଟେ ଅଛି, ସନ୍ଥ କବିର ଯେତେବେଳେ ଆସିଥିଲେ ପ୍ରଭୁଙ୍କ ଦର୍ଶନ କରିପାରିନଥିଲେ, ଯେ ଯେତେବେଳେ ଶ୍ରୀମନ୍ଦିରରେ ଥିଲେ ସେ କହୁଥିଲେ ଭିତରକୁ ଆସି ଯଦି ଦର୍ଶନ କରି ନ ପାରିବ ନାହିଁ ନୀଳଚକ୍ରକୁ ଦର୍ଶନ କରିଦିଅ, କାହିଁ କହୁଥିଲେ ନୀଳଚକ୍ର ପର ଧୋଜା ବିରାଜେ ମସ୍ତକ ସୋହେ ହୀରା ମନ୍ଦିରେ ଆଗେ ଦାସୀ ନାଚେ କହେ ଦାସ କବିରା। ମନ୍ଦିର ଆଗରେ ଦାସୀ ନାଚୁଛନ୍ତି, ଇଏ ଦାସୀ ଯେ ଗୋପୀ ଗୋପାଙ୍ଗନ ମାନେ ଆଜି ନୃତ୍ୟ କରୁଛନ୍ତି। ଆଜି ସତ ଯେପରି ପ୍ରତୀୟମାନ ହେଉଛି ଏ ଦ୍ୱାପର ଯୁଗର ସେ ଯମୁନା କୂଳରେ ଆଜି ପ୍ରଭୁ ରାସ ଉତ୍ସବ ଅନୁଷ୍ଠିତ କରୁଛନ୍ତି। ଟିକିଏ ପୂର୍ବରୁ ଆପଣ ଡକ୍ଟର ନରେଶ ଦାସ ମହୋଦୟ କହୁଥିଲେ ଯେ ଗୁଣ୍ଡିଚା ମଣ୍ଡପକୁ ଯାଉଛନ୍ତି ପ୍ରଭୁ, ସେଠି ତିନି ଦିନ ରାସ ଉତ୍ସବ ଚାଲିବ, ସପ୍ତମୀ ଅଷ୍ଟମୀ ଏବଂ ନବମୀ, କିନ୍ତୁ ଖାଲି ସେତିକି ନୁହେଁ, ଆଜି ଯେପରି ମନେ ହେଉଛି ଏଇଠି କ'ଣ ପ୍ରଭୁ ସେ କାଳିନ୍ଦୀ କୁଳିଆ ଯମୁନା କୁଳିଆ

ଗୋପିକା ଏ ଯମୁନା କୂଳ ପାଖରେ ଗୋପୀଗୋପାଙ୍ଗନ ସଙ୍ଗରେ ନୃତ୍ୟ କରୁଛନ୍ତି କି ମନେ ପଡ଼ୁଛି ସେ ଶଙ୍କରାଚାର୍ଯ୍ୟଙ୍କର ଗୀତ ଯାହାକୁ ଓଡ଼ିଆରେ ଆମେ ମଧ୍ୟ ତାକୁ ଅନୁବାଦ କରିଅଛୁ। କାଳିନ୍ଦୀ ରାତିରେ ପ୍ରଭୁ ତୁମେ ଥରେ ସରଜିଲ ଗୀତ ତାନ ସାଜି ମଧୁକର ଗୋପୀ ମୁଖର ବିନ୍ଦୁ ମଧୁକଲ ପାନ ରମାସ

0: ଦେବତାରେ ପରିଣତ ହୁଅନ୍ତି, କଥାକୁହା ଠାକୁରରେ ପରିଣତ ହୁଅନ୍ତି। କାରଣ ତାଙ୍କ ପାଖରେ ଧନୀ ଲୋକଟିଏ ଲକ୍ଷେ ଟଙ୍କା ନେଇ ଦେଇଦେଲେ ସେଥିରେ ସେ ଖୁସି ହୁଅନ୍ତି ନାହିଁ। ସେଇଥିପାଇଁ ଭକ୍ତଟିଏ କହୁଛି, ଦେ ରେ କାଳିଆ ଦେ, ତୋପା ଦେ, ଶରଣ ଦେ, ତୋ ବଡ଼ ଦାଣ୍ଡରେ ମୋତେ ଯୋଗୀଟିଏ କରିଦେ, ଦେ ରେ କାଳିଆ ଦେ। ତେଣୁ ପ୍ରତ୍ୟେକ ମଣିଷ ଭଗବାନଙ୍କୁ ଡାକୁଛି, ପ୍ରଭୁ ତୋ ପାଦରେ ମୋତେ ଶରଣ ଦେ, ତୋ ପାଖକୁ ମୋତେ ନେଇଯା, ମୋର ଏତିକି ହିଁ କାମନା, ଏତିକି ହିଁ ଗୁହାରି। ସବୁ ଭକ୍ତମାନେ ଯାହା ଚାହାନ୍ତି, ଆମେ ମଧ୍ୟ ଆଜି ଆକାଶବାଣୀ କଟକ କେନ୍ଦ୍ରରୁ ଯେଉଁ କାର୍ଯ୍ୟକ୍ରମ ଆପଣମାନଙ୍କୁ ଶୁଣାଉଛୁ, ତା ଭିତରେ ବି ଆମର ଏଇ ଭକ୍ତିଭାବ ରହୁଛି, ଆମର ଏଇ ବିଚାରଧାରା ରହୁଛି ଯେ ସକଳ ଜୀବଜଗତର ରକ୍ଷା କର ପ୍ରଭୁ, ସକଳ ଜୀବଜଗତକୁ ଉଦ୍ଧାର କର ପ୍ରଭୁ, ସମସ୍ତଙ୍କୁ ଭଲରେ ରଖ, ସମସ୍ତଙ୍କର ମନସ୍କାମନା ପୂରଣ କର, ଏତିକି ଆମର କାମନା ପ୍ରଭୁ, ଏତିକି ହିଁ ଆମର କାମନା। ଏଇ ପବିତ୍ର ଘୋଷଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ସୁନ୍ଦର ଭାବରେ ଡକ୍ଟର ହରିହର କାନୁନଗୋ ମହୋଦୟଙ୍କ ଠାରୁ ମହାପ୍ରଭୁଙ୍କର ଦିବ୍ୟ ଲୀଳା। ଆଜି ଧାଡ଼ି ପହଣ୍ଡିର କଥା କହିବା ସମୟରେ ଆମେ ଧା ପହଣ୍ଡିର କଥାକୁ ମଧ୍ୟ ଯେତେବେଳେ ରଖିଥିଲୁ ଆପଣମାନଙ୍କ ଆଗରେ, କିନ୍ତୁ ସେ ହେଉଥିଲେ ଲୀଳାମୟ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥ ମହାପ୍ରଭୁ। ସେ କଥାକୁ ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବାରତା ଜାଣ, ସବୁ କଥା ଯେତେବେଳେ ସ୍ଥିର ହୋଇଯାଏ ସିଏ କିନ୍ତୁ ହସି ଦିଅନ୍ତି। କାହିଁକିନା ଆପଣମାନେ ଜାଣନ୍ତି, ଘଣ୍ଟେ 15 ମିନିଟ୍ ହେବ ସେଇ ସିଂହଦ୍ୱାର ଗୁମୁଟି ଭିତରେ ସିଂହଦ୍ୱାର ଗୁମୁଟି ଏପର୍ଯ୍ୟନ୍ତ ଛାଡ଼ି ନାହାନ୍ତି। ତେଣୁ ଏଥିରୁ ଆମେ କ'ଣ ବୁଝିବା, ଇଏ ଘଣ୍ଟେ 15 ମିନିଟ୍ ଭିତରେ ଚାରି ହାତ ବି ଗମନ କରିପାରୁନାହାନ୍ତି। ଯେଉଁ ଠାକୁରମାନେ ପଛକୁ ପଛ ଡେଇଁ ଡେଇଁ ଆସୁଥିଲେ, ଆମେ ଆଶା କରୁଥିଲେ 11 ସୁଦ୍ଧା ନିଶ୍ଚିତ ଭାବରେ ରଥାରୂଢ଼ ହୋଇଯିବେ ସମସ୍ତ ଦିଅମାନେ, ଶ୍ରୀଜୀଉମାନେ। ତେଣୁ କହିବାର କଥା ହେଉଛି, ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତି ଶ୍ରୀ ପୁରୁଷୋତ୍ତମେ। ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଜଳ ହେଉ, ସ୍ଥଳ ହେଉ, ଅନ୍ତରିକ୍ଷ ହେଉ, ମୁକ୍ତିର ମାର୍ଗ ପସରା ଖୋଲି ଦେଇଛନ୍ତି ମହାପ୍ରଭୁ। ବର୍ତ୍ତମାନର ପରିସ୍ଥିତି ଏଇଭଳି ଅଛି, ସୂର୍ଯ୍ୟ ଦେବଙ୍କର ଆଜିର ଦିନରେ ସକାଳୁ ଏ ପର୍ଯ୍ୟନ୍ତ ପ୍ରଥମ କରି ସୂର୍ଯ୍ୟଙ୍କର ଆଗମନ ହୋଇଛି, ଅର୍ଥାତ୍ ସୂର୍ଯ୍ୟଙ୍କର କିରଣରେ ଉଦ୍ଭାସିତ ହେଉଛି ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ର ଧାମ। ଆଉ ମେଘ ମଧ୍ୟ ଟୁପୁରୁ ଚାଲିଛି, ଏଇଭଳି ଏକ ସୁନ୍ଦର ପରିବେଶ ଆସିଯାଇଛି। ଇତି ଅବସରରେ ଆମର ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଗୋବିନ୍ଦ ବେହେରା ଜଣେ ଶ୍ରୋତା ପ୍ରଶ୍ନ ରଖିଛନ୍ତି, ତ୍ରିତାପର ଅର୍ଥ କ'ଣ ଆଉ ସେଗୁଡ଼ିକ କ'ଣ। ତ୍ରିତାପ କହିଲେ ସୁନ୍ଦର ପ୍ରଶ୍ନଟିଏ, ଓଜନ ରହିଛି ଏ ପ୍ରଶ୍ନର। ତ୍ରିତାପ କହିଲେ, ତାପ କହିଲେ କଷ୍ଟ, ଯାହା ଆମକୁ ପୀଡ଼ା ଦିଏ ଶରୀରକୁ, ଆମର ମନକୁ ଶରୀରକୁ ପୀଡ଼ା ଦିଏ। ତେବେ ଏ ତିନୋଟି ତାପ ଆମ ଶାସ୍ତ୍ର କହୁଛନ୍ତି ଆଧ୍ୟାତ୍ମିକ, ଆଧିଦୈବିକ, ଆଧି ଭୌତିକ। ଏ ଯେଉଁ ପ୍ରଥମ ଆଧ୍ୟାତ୍ମିକ ତାପ ବା ଦୁଃଖଟି ଦୁଇ ଭାଗରେ ବିଭକ୍ତ କରିଛନ୍ତି ଆମ ଶାସ୍ତ୍ର, ଶାରୀରଂ ମାନସଂ ଚ। ଶରୀରରେ ଯେଉଁ କଷ୍ଟଗୁଡ଼ିକ, ଆମର ଜ୍ୱର, ପୀଡ଼ା, କାଶ, ପିତ, ବାତ, ଯେଉଁ କଷ୍ଟ ଆମକୁ ଅନୁଭବ ହେଉଛି, ତାହା ହେଉଛି ଶାରୀରିକ ଆଧ୍ୟାତ୍ମିକ ଦୁଃଖ, ତାପ। ଆଉ ମାନସ ଜନିତ ବା ମନରେ, ଲୋକମାନେ କହନ୍ତି ଆଜି ମୋ ମନ ଭଲ ଲାଗୁନି, ଅନେକ ଆନନ୍ଦର ପରିବେଶ ଥିବ କିନ୍ତୁ ବ୍ୟକ୍ତିଟିଏ କହୁଛି ମୋ ମନ କାହିଁ ଭଲ ଲାଗୁନି, ତାହା ହେଉଛି ମାନସ ମନଜନିତ ମନର ଦୁଃଖ। ତେବେ ପରବର୍ତ୍ତୀ ହେଉଛି ଆଧି ଦୈବିକ, ଯେତେବେଳେ ଦେବଜନିତ ଦୈବୀ କୃତ ଭୂକମ୍ପ, ବାତ୍ୟା, ବନ୍ୟା, ଏସବୁ ଯେଉଁ ଗ୍ରହ ଜନିତ, ଆଧି ଦୈବିକ କହିଲେ ଗ୍ରହ ଜନିତ ଯେଉଁ ପୀଡ଼ା ଆମକୁ ଭୋଗ ହୁଏ, ତାହା ହେଉଛି କୁହନ୍ତି ରାହୁ ମହାଗ୍ରହ, ଶନି ମହାଗ୍ରହଙ୍କର ପଡ଼ିଛି ବର୍ତ୍ତମାନ ଦଶା, ସେ ହେଉଛି ଆଧି ଦୈବିକ ଦୁଃଖ। ଆଧି ଭୌତିକ କହିଲେ ଭୂତ ଜନିତ, ପଞ୍ଚ ମହାଭୂତରୁ ଯେଉଁ ଦୁଃଖ ଗୁଡ଼ିକ ଆସୁଛି,

ମହାପ୍ରଭୁ ଗୁମୁଟ ଭିତରେ ଅଛନ୍ତି ଏବଂ ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟୁଆରୀ ସେବକ ମାନେ ସେମାନେ ବାରମ୍ବାର ଘଣ୍ଟ ବାଦନ କରୁଛନ୍ତି। କରୁଣ ସ୍ତମ୍ଭ ପାଖରେ ଆଲୋଟ ଚାମର ହଲୁଛି କିନ୍ତୁ ମହାପ୍ରଭୁ ଆସିବାର କୌଣସି ସୂଚନା ଆମେ ଦେଖିପାରୁନାହୁଁ। ପ୍ରତ୍ୟକ୍ଷ ଭାବରେ ଆମେ ଦେଖୁଛୁ, ଆମ ଆଖି ଆଗରେ ହିଁ ଅଛନ୍ତି ମହାପ୍ରଭୁ। ଧଳା ଛତ୍ରୀ ଯେଉଁ ମହାପ୍ରଭୁଙ୍କ ଆଗରେ ଆସେ ସେ ଗୁମୁଟ ଭିତରେ ଅଛି ଏବଂ ତା ପଛରେ ମହାପ୍ରଭୁ ଅଛନ୍ତି। ଆପଣ ଜାଣନ୍ତି ଏହି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଯେଉଁ ପରିଚାଳନା ହେଉଛି ୟା ସହିତ ତ ବହୁ ବିଭାଗ ବହୁ କର୍ମ

0: ହୃଦୟକୁ ସ୍ଥଗିତ କରିବାର ବହୁତ ଦୃଷ୍ଟାନ୍ତ ଆମେ ଦେଖିଛୁ। ମୋର ମନେ ପଡ଼ୁଛି ସେ କଥା କିଛି ନ ଘଟୁ ଏ କ୍ଷେତ୍ରରେ ବର୍ତ୍ତମାନ, ବା ସେଭଳି କିଛି କାରଣ ହେଇନଥାଉ, ଆମେ ଏଇ ପ୍ରାର୍ଥନା କରିବୁ ମହାପ୍ରଭୁଙ୍କ ପାଖରେ। କିନ୍ତୁ 1972 ମସିହାରେ ଗୋଟେ ଘଟଣା ମୋର ମନେ ପଡ଼ୁଛି। 1972 ମସିହାରେ ଶ୍ରୀମନ୍ଦିରର ପ୍ରଶାସକ ଥାନ୍ତି ବିହାରୀ ଲାଲ ପଟ୍ଟନାୟକ, ଏବଂ ଯେତେବେଳେ ମହାପ୍ରଭୁଙ୍କର ପହଣ୍ଡି ବିଜୟ ସୁରୁଖୁରୁରେ ହେଇଗଲା, ମହାପ୍ରଭୁ ଯେତେବେଳେ ରଥ ଉପରକୁ ଆସିଗଲେ ବା ରଥ ଉପରକୁ ଯିବା ପ୍ରାୟ ସମ୍ପୂର୍ଣ୍ଣ ହେବା ଅବସ୍ଥାକୁ ଆସିଗଲା, ତାଙ୍କ ମନ ଭିତରେ ଗୋଟେ ଅହଙ୍କାର ହେଇଗଲା ଯେ ନାହିଁ, ଆମେ ସବୁ ବ୍ୟବସ୍ଥା କରି ମହାପ୍ରଭୁଙ୍କ ରଥ ଉପରକୁ ନେଇଗଲୁ। ଏଇ ଭାବନାଟା ତାଙ୍କ ମୁହଁରୁ ଯେମିତି ଆସିଛି ବା ତାଙ୍କ ମନରେ ଯେମିତି ଏ ଭାବନାଟା ଆସିଛି, ସେଇ ଜାଗାରେ ମହାପ୍ରଭୁ ଅଟକି ଗଲେ, ଏବଂ ଅଟକି ଗଲେ ଯେ ଗଲେ, କୌଣସି ଚେଷ୍ଟା ମଧ୍ୟ ମହାପ୍ରଭୁଙ୍କୁ ଆଉ ଉଠାଇ ପାରିଲା ନାହିଁ। ଶେଷକୁ ତାଙ୍କର ବଡ଼ପଣ୍ଡା ଯିଏ ଥିଲେ ସେ କହିଲେ, ଆପଣଙ୍କ ମନ ଭିତରେ ଟିକେ ଅହଙ୍କାର ଆସିଲା କି? ବିହାର ଲାଲ ପଟ୍ଟନାୟକ ସ୍ତବ୍ଧ ହେଇଗଲେ ଯେ ମହାପ୍ରଭୁ କେବେ ଅହଙ୍କାରକୁ ସହନ୍ତି ନାହିଁ, ଅହଙ୍କାରକୁ ସହନ୍ତି ନାହିଁ କି ଆତ୍ମଗର୍ବକୁ ସହନ୍ତି ନାହିଁ, ଯେ ମୁଁ କରିଦେଲି। ଅହଙ୍କାର ମାନେ କ'ଣ? ଅହଙ୍କାରର ଅର୍ଥ ହେଉଛି ଅହଙ୍କରୋତି ଇତି ଅହଙ୍କାର। ମୁଁ କରିଦେଲି ବୋଲି ଏ ଯେଉଁ କଥାଗୁଡ଼ାକ ପ୍ରକୃତରେ, ଏଇଟା ତ ସାଧାରଣତଃ ଆମେ କହିବା କଥା ନୁହଁ, ସାଧାରଣ ଜୀବନରେ ମଧ୍ୟ ଅହଙ୍କାର ଉଚିତ ନୁହେଁ, ଆଉ ମହାପ୍ରଭୁଙ୍କ ପାଖରେ ଏ ଅହଙ୍କାର ତ ଆଦୌ ଉଚିତ ନୁହେଁ, ତାର ପ୍ରଶ୍ନ ହିଁ ନାହିଁ। ଯଦି କୌଣସି ଜଣେ ବ୍ୟକ୍ତିଙ୍କର ବା ଦାୟିତ୍ୱରେ ଥିବା କୌଣସି ଜଣେ ବ୍ୟକ୍ତିଙ୍କର ଅହଙ୍କାର ଆସିଗଲା ଯେ ମୁଁ ପରିବାର ଲୋକ ଏ କଥା କରିଦେଲି, ଏଇ ଭାବନା ଯଦି ଆସିଲା ସେଇଠି ରହିଲେ ମହାପ୍ରଭୁ।
1: କାରଣ କୁହାଯାଇଛି ଗାଳି ମୁଁ ସହି, ଆଜ୍ଞା, ଗର୍ବ ନ ସହି।
0: ତେଣୁ ଏଇ ଯେଉଁ କଥା ସେଇଟା ପ୍ରମାଣ କରିଛନ୍ତି ମହାପ୍ରଭୁ। ଅତୀତରେ ବହୁ ରଥଯାତ୍ରାରେ ଆମେ ଶୁଣିଛେ ସମସ୍ତେ, ଆମେ ପିଲାବେଳୁ ମଧ୍ୟ ଶୁଣି ଆସୁଛୁ, ମହାପ୍ରଭୁ ସେତେବେଳେ ତ ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ, ଧାରା ବିବରଣୀ ଆମେ ଶୁଣୁଥାଉ, ଏବଂ ବାରମ୍ବାର ଆମକୁ ଖବର ଆସୁଥିବ ଯେ ମହାପ୍ରଭୁ ଆଜି ଆଉ ଉଠୁନାହାନ୍ତି ଚାରମାଳକୁ, ଏକ ଚାରମାଳକୁ ଉଠିବେନି, ବା ଚାରମାଳକୁ ଉଠିକି ଯଦି ରଥ ଉପରେ ବସିବେ ରଥ ବି ଚାଲିବନି। ଏ ଦୁଇଟା ଯାକ କଥା ଏ କ୍ଷେତ୍ରରେ ବାରମ୍ବାର ଘଟିଥିବାର ଦୃଷ୍ଟାନ୍ତ ମଧ୍ୟ ଆମ ଆଖି ଆଗରେ ଅଛି। ତେଣୁ କ'ଣ ହେଇଛି ମହାପ୍ରଭୁ ହିଁ ଜାଣନ୍ତି, କିଏ ପଚାରିବ ଏ ସହସ୍ର ସହସ୍ର ଲୋକଙ୍କୁ ଯାଇକିରି କାହା ମନରେ ଅହଙ୍କାର ଅଛି, ବା କେଉଁ ଭକ୍ତ କେଉଁଠି ମହାପ୍ରଭୁଙ୍କୁ ଅଟକାଇବା ପାଇଁ ପଣ କରି ବସିଛି। ମହାପ୍ରଭୁ ସ୍ଥୂଳ ରୂପରେ ଏଇଠି ଥିଲେ ମଧ୍ୟ ସୂକ୍ଷ୍ମ ରୂପରେ ଯାଇକି ତା ପାଖରେ ଅଛନ୍ତି,
1: ବାହାରକୁ ବାହାରୁ ନାହାନ୍ତି।
0: ନାଇଁ, ବାହାରକୁ ଯେ ବାହାରୁ ନାହାନ୍ତି
1: ମାନେ ତା ଅର୍ଥ ସେ ରଥାରୂଢ଼ ହେଇଥିଲେ କାହାକୁ ଅପେକ୍ଷା କରିଥାନ୍ତି, ଏବେ ବାହାରକୁ ବାହାରୁ ନାହାନ୍ତି,
0: ବାହାରକୁ ବାହାରୁ
1: ଚାହୁଁନାହାନ୍ତି, ମୁଁ ସେଭଳିଆ ଲୋକଙ୍କ ମୁହଁ ଚାହିଁବି।
0: ତେଣୁ ଆମେ ଏ କଥା ବି ହେଇପାରେ କଥା, ଆପଣ ଯେଉଁ କଥା କହିଲେ ଯେ ଅହଙ୍କାରୀ ଯିଏ ହବ ତା ମୁହଁକୁ ତ ମହାପ୍ରଭୁ କେବେ ଚାହିଁବେନି, ଏବଂ ଅହଙ୍କାରୀ ଲୋକ ମଧ୍ୟ ମହାପ୍ରଭୁଙ୍କ ଆଖିକୁ ଚାହିଁକିରି କଥା ହେଇପାରିବନି। ଏ ଦୁଇଟା ଯାକ କଥା, ତେବେ ଯାହା ହଉ, ମହାପ୍ରଭୁଙ୍କୁ ଯେତେବେଳେ ଆମେ ଜୀବନ୍ତ ଠାକୁର ବୋଲି ଭାବିଛେ, ଏବଂ ମାନୁଷୀ ଲୀଳାରେ ତାଙ୍କୁ ଆଣିଛେ, ତ ମଣିଷ ଭଳିଆ ଯଦି ସେ କାଠ ହେଇଥାନ୍ତେ, କାଠ ନିଶ୍ଚୟ, କିନ୍ତୁ କାଠଟା ଜୀବନ୍ତ ହେଇଛନ୍ତି। ତେଣୁ ଜୀବନ୍ତ ହେଇଥିବାରୁ ବେଦରେ ଯେମିତି କୁହାହେଇଛି ନତସ୍ୟ ପ୍ରତିମା ଅସ୍ତି, କିନ୍ତୁ ଆମେ ତାଙ୍କୁ ପ୍ରତିମା ଦେଇଛୁ, ବିଗ୍ରହ କରିଛୁ, ଏବଂ ବିଗ୍ରହ କରିକିରି ତାଙ୍କୁ ମାନୁଷୀ ଲୀଳାରେ ଆଣିଛୁ। ଯିଏ ରାତି ପାହିଲେ ଉଠନ୍ତି ସେଜରୁ, ଯିଏ ଲୁଗା ବଦଳାନ୍ତି, ମୁହଁ ଧୁଅନ୍ତି, ଅବକାଶ ହୁଏ,
1: ନିରାକାର ହେଇଥିଲେ ମଧ୍ୟ ସାକାର ହେଇଛନ୍ତି।
0: କୋଉଥିରେ ସାକାର? ଗୁଣ ସାକାର ସଗୁଣ ହେଇଛନ୍ତି ଭକ୍ତିରେ, କେବଳ ଭକ୍ତିରେ। ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ ବୋଲି ତାଙ୍କୁ ଗୁରୁ ବନ୍ଦନାରେ କୁହାଯାଏ। ତେଣୁ ଯୋଉ ଭକ୍ତିର ଆକର୍ଷଣରେ, କାହାର ଆକର୍ଷଣ? ନା ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କର କାଷ୍ଠ ବିଗ୍ରହ ଭାବରେ ଯେତେବେଳେ ନିର୍ମାଣ ହେଲେ, ସ୍କନ୍ଧ ପୁରାଣରେ ବର୍ଣ୍ଣନା ଅଛି ଯେ ସ୍କନ୍ଧ ପୁରାଣରେ ମହାପ୍ରଭୁଙ୍କ ଆଗରେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ପ୍ରଣତ ହେଲେ, ଇନ୍ଦ୍ରଦ୍ୟୁମ୍ନଙ୍କର ଯୋଡ଼ିଏ କଥା ମହାପ୍ରଭୁଙ୍କୁ ବିଗଳିତ କରିଦେଲା। ଗୋଟିଏ ହେଲା ଅଚଳା ଭକ୍ତି, ଆଉ ଗୋଟିଏ ହେଲା ନିଷ୍କାମ କର୍ମ। କୋଉଠି ଯାଇକିରି ଅବନ୍ତି, କୋଉଠି ଯାଇକିରି ମାଳବ, କେମିତି ଆସିଥିବେ? ଆମେ ଗାଡ଼ିଟେ କରିକି ପଳେଇ ଆସୁଛେ, ଅଧଘଣ୍ଟା ଦୁଇ ଘଣ୍ଟା ଭିତରେ ଭୁବନେଶ୍ୱରରୁ ପୁରୀ ପଳେଇ ଆସୁଛେ, ବ୍ରହ୍ମପୁରରୁ ପୁରୀ ପଳେଇ ଆସୁଛେ, କେତେ ସମୟ ଲାଗୁଛି? କେଉଁଠି ଯାଇକିରି ଅବନ୍ତି? ଆପଣମାନେ ଜାଣିଥିବେ ଯଦି ଉଜ୍ଜୟିନୀ ମଧ୍ୟପ୍ରଦେଶରେ ଯାଇକିରି ଅବନ୍ତି, ଏବଂ ସେଇଠି ଇନ୍ଦ୍ରଦ୍ୟୁମ୍ନ ମହାରାଜା କେତେ କଷ୍ଟ ବଣ ଜଙ୍ଗଲ ନଦୀ ନାଳ ପାର ହେଇକିରି ଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, କେବଳ ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ। ଏଇ ଯେଉଁ ଭକ୍ତି, ଅଚଳା ଭକ୍ତି, ଏବଂ ଯେଉଁ ନିଷ୍କାମ କର୍ମ, ଏଇଠି ସହସ୍ର ଅଶ୍ୱମେଧ ଯଜ୍ଞ କରିବା, ମହାପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ କରିବା, ବ୍ରହ୍ମାଙ୍କୁ ଯାଇକିରି ନିମନ୍ତ୍ରଣ କରି ଆଣିବା, ଏଇ ଯେଉଁ କଥା ସବୁ ବର୍ଣ୍ଣନା ହେଇଛି, ଏ ନିଷ୍କାମ କର୍ମ ଏବଂ ଅଚଳା ଭକ୍ତି ଯେତେବେଳେ ମହାପ୍ରଭୁଙ୍କୁ ବିଗଳିତ କଲା, ସେ ଦାରବ ତନୁ ହେଇଥିଲେ ମଧ୍ୟ ତାଙ୍କର ଓଷ୍ଠ ସ୍ଫୁରିତ ହେଲା, ଏବଂ ଓଷ୍ଠ ସ୍ଫୁରିତ ହେଇକିରି ତାଙ୍କ ମୁହଁରୁ ବାକ୍ ସ୍ଫୁରଣ ହେଲା, ସେ କଥା କହିବାକୁ ଆରମ୍ଭ କଲେ। ଯେଉଁ ମହାପ୍ରଭୁଙ୍କୁ ଆମେ ଏଇ ରୂପ ଦେଇଛୁ, ଏଇ ଭାବରେ ତାଙ୍କୁ ବର୍ଣ୍ଣନା କରିଛୁ, ସେ ମହାପ୍ରଭୁ ତ ସବୁ କଥା ଜାଣିବେ। ଆମେ ହଁ ମହାପ୍ରଭୁ

0: କାଠ ବିଗ୍ରହ ସିଏ କଣ ଜାଣୁଛନ୍ତି? ଏହି କଥା ଯଦି ଭାବିଦେଲୁ ସେଇଠି ସରିଗଲା କଥା ଆଉ। ଯଦି ଏଭଳି କଥା କିଛି ହେଇଥିବ ନ ହେଇଥାଉ, କିନ୍ତୁ ଯଦି ହେଇଥିବ କିଏ ଜାଣେ। ଆମର କେବଳ ଆଶଙ୍କା ଯେ ଅତୀତରେ ଯେମିତି ଏସବୁ ଘଟଣା ଘଟିଛି ସେମିତି ଘଟଣା ଘଟିବାର ମଧ୍ୟ ସମ୍ଭାବନା ଅଛି, ଏବଂ ମହାପ୍ରଭୁଙ୍କର ଇଏ ମଧ୍ୟ ଗୋଟେ ଲୀଳା। ମହାପ୍ରଭୁ କାହାର ଗର୍ବ ଅଭିମାନ ଔଦ୍ଧତ୍ୟ ଅହଙ୍କାରକୁ ସହନ୍ତି ନାହିଁ। ତେଣୁ ସେଇ ଯେଉଁମାନଙ୍କ ଭିତରେ ଅଛି ଆମେ ସମସ୍ତେ ପ୍ରାର୍ଥନା କରିବା ସାମୂହିକ ଭାବରେ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କ ପାଖରେ। ମହାପ୍ରଭୁଙ୍କୁ ତ ଆମେ ଦେଖୁଛୁ, ତେଣୁ ସମସ୍ତଙ୍କୁ ତ ଆମେ କହିପାରିବାନି। ଏଇଠୁ ଆମ ପାଖରେ ମାଇକ୍ରୋଫୋନ୍ ନାହିଁ ଯେ ସମସ୍ତଙ୍କୁ ଘୋଷଣା କରିବା ଯେ ସମସ୍ତେ ମହାପ୍ରଭୁଙ୍କ ଆଗରେ ଅହଙ୍କାର ବିସର୍ଜନ କରି ପ୍ରଣତ ହୁଅ, ଶରଣାପନ୍ନ ହୁଅ। କିନ୍ତୁ ଆମେ ମଧ୍ୟ ଯେଉଁମାନେ ବାଣୀ ସେବାରେ ଅଛୁ, ଏ ଜଗତବାସୀଙ୍କ ତରଫରୁ, ଏ ସମସ୍ତଙ୍କ ପାଖରୁ, ଏ ରଥଯାତ୍ରା ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କ ପାଖରୁ, ସମସ୍ତଙ୍କ ପକ୍ଷରୁ ତରଫରୁ ମହାପ୍ରଭୁଙ୍କ ପାଖରେ ଆମେ ପ୍ରଣାମ ନିବେଦନ କରି କ୍ଷମା ପ୍ରାର୍ଥନା କରୁଛୁ। ମହାପ୍ରଭୁ ଆପଣ ଉଦାର ଲୀଳାରେ ଆସୁଛନ୍ତି, ଉଦାର ଲୀଳାରେ ଯେଉଁଠି ଆପଣଙ୍କର ବିଶାଳ ଦୃଷ୍ଟି ପ୍ରସାରିତ ହୋଇଛି ଜଗତକୁ, ସେହି ଦୃଷ୍ଟିରେ ଆମର ସକଳ ଅପରାଧକୁ କ୍ଷମା କରନ୍ତୁ ମହାପ୍ରଭୁ। ଦେଢ଼ ଘଣ୍ଟା ହେଇଗଲା ଆପଣ ଗୁମୁଟ ଭିତରୁ ବାହାରୁ ନାହାନ୍ତି, କେମିତି ସହିବେ ଏ ଭକ୍ତମାନେ, କେମିତି ସହିବେ ଏ ଶ୍ରଦ୍ଧାଳୁମାନେ, ଏ ପ୍ରତୀକ୍ଷା ଆଦୌ ସହ୍ୟ କରିହେଉନାହିଁ। ତେଣୁ ଆପଣ ଆଉ କଷ୍ଟ ନଦେଇ ସମସ୍ତଙ୍କର ଶ୍ରଦ୍ଧାଳୁମାନଙ୍କର ମନ ହୃଦୟ ପୁଲକିତ କରିବା ପାଇଁ ଆପଣ ଗୁମୁଟ ଭିତରୁ ବାହାରି ଆସନ୍ତୁ ମହାପ୍ରଭୁ। ଏତିକି ପ୍ରାର୍ଥନା କରୁଛୁ, ଏହି ପ୍ରାର୍ଥନା ଆପଣଙ୍କ ପାଖରେ ନିବେଦନ କରୁଛୁ, ଏହି ପ୍ରାର୍ଥନା ଆମର ଘେନା ହଉ ଏବଂ ଆପଣ ବାହାରି ଆସନ୍ତୁ ଗୁମୁଟ ଭିତରୁ। ଏଇ ଯେଉଁ କଥା, ଏଇ କଥାଟା କେତେ ଅନ୍ତରଙ୍ଗତା ମହାପ୍ରଭୁଙ୍କ ପ୍ରତି ଆମର ତିଆରି କରୁଛୁ, ଏବଂ ଏ ଜାତିର ମହାପ୍ରଭୁଙ୍କ ସହିତ ଯେଉଁ ସମ୍ପର୍କ, ସେଇ ସମ୍ପର୍କଟା ପୃଥିବୀର ଅନ୍ୟ କୌଣସି ଦେବତାଙ୍କ କ୍ଷେତ୍ରରେ ଏଇଟା ଅଛି ବୋଲି ମୋର ଅନ୍ତତଃ ଧାରଣା ନାହିଁ। ଏତେ ଆପଣାର କରିବ ମହାପ୍ରଭୁଙ୍କୁ, ଏବଂ ହଜାର ହଜାର ବର୍ଷ ଧରି ମହାପ୍ରଭୁ ତାର ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିକି ଯାଇଛନ୍ତି ଯେ କେମିତି ସେ ଭକ୍ତ ପାଖରେ ଆସିକିରି ପହଞ୍ଚନ୍ତି। ତେଣୁ ସେଇ ଭକ୍ତ ପାଖରେ, ତେଣୁ ମହାପ୍ରଭୁଙ୍କ ପାଖରେ କୌଣସି ଧର୍ମ ସମ୍ପ୍ରଦାୟର ଭେଦଭାବ ମଧ୍ୟ ନାହିଁ। ଯଦି ସେ କଥା ହେଇଥାନ୍ତା ତାହେଲେ ସେ ଯବନ କବି ଶାଲବେଗଙ୍କ ପାଇଁ ଅଟକି ନଥାନ୍ତେ, କି ଅଫତାବ ହୁସେନ ଇଟାମାଟିର ତାହାର ପ୍ରାର୍ଥନା ଶୁଣି ମହାପ୍ରଭୁ କରୋନା ସମୟରେ ରଥଯାତ୍ରା ବି କରିନଥାନ୍ତେ। ଇଏ ଯଥେଷ୍ଟ ପ୍ରମାଣ ଯେ ମହାପ୍ରଭୁ ସମସ୍ତଙ୍କ ପାଇଁ ସୁଲଭ, ସମସ୍ତେ ମହାପ୍ରଭୁଙ୍କ ଆଖିରେ ସମାନ, ଏହି ବିଚାର ମଧ୍ୟ ମହାପ୍ରଭୁଙ୍କ ପାଖରେ ଅଛି। ଆଉ ମହାପ୍ରଭୁଙ୍କ ସମ୍ପର୍କରେ ଆମେ ବେଦାନ୍ତ କଥା, ବେଦ କଥା ଏସବୁ କହୁଛେ, କାରଣ ମହାପ୍ରଭୁ ହେଉଛନ୍ତି ବେଦାନ୍ତ ବେଦ୍ୟ। ତେଣୁ ବେଦାନ୍ତ ବେଦ୍ୟ ମହାପ୍ରଭୁଙ୍କୁ କହିଲା ବେଳେ ଯେଉଁ ଚାରିଟି ମହାବାକ୍ୟ କଥା ଅଛି ତାହା ମଧ୍ୟ ମନେ ପଡ଼ୁଛି। ଆମର ଗୋବର୍ଦ୍ଧନ ପୀଠ, ଏଇ ଯେଉଁ ଶଙ୍କରାଚାର୍ଯ୍ୟ ଏଠି ପ୍ରତିଷ୍ଠା କରିଥିଲେ, ତାର ମହାବାକ୍ୟ ହେଉଛି ଋଗ୍ବେଦର ପ୍ରଜ୍ଞାନଂ ବ୍ରହ୍ମ। ପ୍ରଜ୍ଞାନଂ ବ୍ରହ୍ମର ଅର୍ଥ କ'ଣ ନା, ଜ୍ଞାନଟା ହିଁ ହେଉଛି ବ୍ରହ୍ମ। ଯେଉଁଠି ଯେଉଁ ମୁହୂର୍ତ୍ତରେ ମନୁଷ୍ୟ ନିଜର ଆତ୍ମସ୍ୱରୂପ, ଆମେ ସମସ୍ତେ ଆମେ କ'ଣ, ଆମେ ହେଉଛୁ ଦେହି, ଆମେ ଦେହ ନୁହ, ଆମେ ସ୍ୱୟଂ ଦେହି। ତେଣୁ ଏଇ ଜ୍ଞାନଟା ଯେତେବେଳେ ଆସିବ ସେଇଟା ହିଁ ବ୍ରହ୍ମ। ଆଜ୍ଞା,
1: ଛତା ଥୋଇଦେଲେଣି,
0: ଛତା ଥୋଇଦେଲେଣି, କିନ୍ତୁ ଆଲଟ ବୁଲୁଛି, ଆଲଟ ବୁଲୁଛି, ଆଲଟ ଧୀରେ ଧୀରେ ବୁଲୁଛି, ଛତା ନିରବ ହେଇଗଲାଣି, କିନ୍ତୁ ଧଳା ଛତ୍ରୀଟି ତ ଅଛି ଗୁମୁଟ ଭିତରେ ମହାପ୍ରଭୁଙ୍କ ଆଗରେ
1: ଟେକା ହେଇଥିଲା।
0: ମହାପ୍ରଭୁ ବୋଧେ ମହାପ୍ରଭୁ ତଳେ ବସିଛନ୍ତି, ତଳେ ବସିଛନ୍ତି, କଣ କରିବା, ଆମେ ତ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କୁ କହିଲେ, ତେଣୁ ମହାପ୍ରଭୁ ଆମ ଦୁଃଖ ଯଦି, ଆମର ଆବେଗ, ଆମର ଯଦି ଗ୍ରହଣ କରି ଅନୁକମ୍ପା ପ୍ରଦର୍ଶନ କରିବେ ତାହେଲେ ଯାଇକିରି ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା। ଆମେ ତ ଦର୍ଶନ କରୁଛୁ ଏଇଠୁ, କିନ୍ତୁ ଜଗତବାସୀ ଦର୍ଶନ କରିବେ, ରଥ ଅପେକ୍ଷା କରିଛି ତାଙ୍କୁ। ତେଣୁ ଏଇ ବାବଦରେ ଯଦି ଆପଣ କିଛି କହିବାକୁ ଅନୁଭବ କରୁଛନ୍ତି କହନ୍ତୁ। ଆଚ୍ଛା, ଆଉ ଗୋଟେ କଥା ମୁଁ, ଏଇ କଥା ଆପଣ କହିବା ପୂର୍ବରୁ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବି, ସେମାନେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ମହାପ୍ରଭୁଙ୍କ ସମ୍ପର୍କରେ, ରଥଯାତ୍ରା ସମ୍ପର୍କରେ। ଆଚ୍ଛା, ଆମେ ତ ସକାଳ 7:30ରୁ ସେମାନଙ୍କୁ ଖାଲି କହି ଚାଲିଛୁ, ଆମର କଥା ଗୁଡ଼ାକ ତାଙ୍କୁ କେମିତି ଲାଗୁଛି ସେଇଟା ମଧ୍ୟ ଆମକୁ ଟିକେ ଜଣାଉନାହାନ୍ତି, ଜଣେଇଲେ ଭଲ ହୁଅନ୍ତା। ହଁ, ଆପଣ କହନ୍ତୁ, ଏଥର
1: ଅତି ଆନନ୍ଦରେ ଜଣାନ୍ତୁ, ମନର କଥା କହନ୍ତୁ, ମହାପ୍ରଭୁଙ୍କୁ ବୁଝନ୍ତୁ, ବୁଝାନ୍ତୁ। ଏ ସବୁ ହେଲେ ଭଗବାନଙ୍କ ପ୍ରତି ନିବିଡ଼ତା ବୃଦ୍ଧି ପାଇବ। ଯାହା ହଉ, ବର୍ତ୍ତମାନ ଆମେ ଦେଖୁଛୁ ସେଇ ଯେଉଁ ମାନେ ଛତ୍ର, ସେ ବର୍ତ୍ତମାନ ଧୀରେ ଧୀରେ ଆଗକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ ସମସ୍ତେ ମାନେ ସମସ୍ତେ ଆଜି ଆକୁଳ କଣ୍ଠରେ ଭଗବାନଙ୍କୁ ଡାକୁଛନ୍ତି, ହେ ମହାପ୍ରଭୁ ଆପଣ ଅଭିମାନ କଲେ ସେ ଅଭିମାନକୁ ମୋଚନ କରିବାର କ'ଣ କ୍ଷମତା ଆମମାନଙ୍କର ଅଛି, ଗୋଟିଏ ଶାସ୍ତ୍ର।

0: ଶାସ୍ତ୍ରରେ ଗୋଟିଏ କଥା ଅଛି, ଭୂମୌ ସ୍ଖଳିତ ପାଦାନାଂ ଭୂମିରେ ବାବଲମ୍ବନମ୍ ତ୍ୱୟି ଜାତା ପରାଧାନାଂ ତ୍ୱମେବ ଶରଣଂ ମମ। ଯଦି କୌଣସି ବ୍ୟକ୍ତିଟିଏ ରାସ୍ତାରେ ଯାଉଛି, ତା ଗୋଡ଼ ଯଦି ରାସ୍ତାରେ ଖସିଗଲା, ତାହେଲେ ସେଇ ସେଇ ରାସ୍ତାରେ ହିଁ ଆର ଗୋଡ଼ଟାକୁ ଦେଇକରି ସେ ସେଥିରୁ ରକ୍ଷା ପାଇଯାଉଛି। ତେଣୁ ଯେମିତି ଭୂମିରେ ଗୋଡ଼ ଖସିଗଲେ ଭୂମି ହିଁ ଅବଲମ୍ବନ ହେଉଛି, ସେଇଭଳି ଭାବରେ ପ୍ରଭୁ ମହାପ୍ରଭୁ ଯଦି ଆପଣଙ୍କ ପାଖରେ କୌଣସି ଅପରାଧ ହେଇଛି, ସେ ଅପରାଧକୁ ଆପଣ ହିଁ କ୍ଷମା କରିବେ। ତ୍ୱୟି ଜାତା ପରାଧାନାଂ, ତୁମଠାରେ ଯଦି କୌଣସି ଅପରାଧ ହେଲା, ତାହେଲେ ତ୍ୱମେବ ଶରଣଂ ମମ, ତୁମେ ହିଁ ତାକୁ ରକ୍ଷା କରିବ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ସମସ୍ତେ ଚିନ୍ତାରେ ପଡ଼ିଲେଣି, ଯେହେତୁ ମହାପ୍ରଭୁ ବର୍ତ୍ତମାନ ଗୁମୁଟ ମଧ୍ୟରେ ବିଜେ କରିଯାଇଛନ୍ତି ଏବଂ ସେଇଠି ଅଟକେଇକରି ରହିଯାଇଛନ୍ତି। ଘଣ୍ଟ ଘଣ୍ଟୁଆ ମାନେ ଘଣ୍ଟ ବଜାଉଛନ୍ତି ଏବଂ ବେଳେବେଳେ ସେମାନେ ମଧ୍ୟ ଘଣ୍ଟକୁ ବନ୍ଦ କରିଦେଉଛନ୍ତି, କାରଣ ଆଉ ଘଣ୍ଟ ବଜାଇବାର ବି ଶକ୍ତି ସାମର୍ଥ୍ୟ ସେମାନଙ୍କର ନାହିଁ। କାରଣ ମହାପ୍ରଭୁ ଯେତେ ଏତେ ବିଳମ୍ବ କଲେ, କିଏ ସେ ପଟୁଆରରେ ଘଣ୍ଟ ବଜାଇବ? ତେଣୁ ସେମାନେ ବହୁତ ଚିନ୍ତାରେ ପଡ଼ିଛନ୍ତି, ଆମମାନେ ସମସ୍ତେ ଚିନ୍ତାରେ ପଡ଼ିଛୁ ଏବଂ ସମସ୍ତେ ଗୋଟିଏ ମାତ୍ର ଆଶା କରି ଭଗବାନଙ୍କ ପାଖରେ ଡାକରା ଦେଉଛନ୍ତି। କ'ଣ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି। 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, ଦେବଦାସୀ ନାଚ ଉକୁଟ କରନ୍ତି ଦାତା ଧ୍ରିମି କିଟି ଦେଇକି, କାଳିଆ କାହ୍ନୁ, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି।

0: କି କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି ବରଷ କଥରେ ବିଜୟ ରଥରେ ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି କାଳିଆ କାହ୍ନୁ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି କାଳିଆ କାହ୍ନୁ ଆଉ ବିଳମ୍ବ କର
1: ଟାହିଆ ମଧ୍ୟ ନାହିଁ ଆଜି ପ୍ରଭୁ ଟାହିଆକୁ ମଧ୍ୟ ମସ୍ତକରୁ ତାଙ୍କର ଓଲାରି ହେଇଯାଇଛନ୍ତି କାହିଁକି କାଇଜାଣି ଆଜି ପ୍ରଭୁ କି ମାନ ମାରିଛନ୍ତି ଯିଏ ମାନ ଉଦାହରଣ କର ହୁଏ ତାରଣ ସେ ପ୍ରଭୁ କାହିଁକି ଆଜି ଆପଣଙ୍କର ଏଭଳି ରୂପ କାହିଁକି ପ୍ରଭୁ ଦେଖା ଆପଣଙ୍କର ସେହି ରୂପ ଯୋଉ ରୂପ ଦେଖିବା ପାଇଁ ଏଠି ଭକ୍ତମାନେ ଆସିଛନ୍ତି ଆପଣଙ୍କର ରୂପ ଲାବଣ୍ୟର ପଟାନ୍ତର ନାହିଁ ଚକା ଚକା ଆଖି
0: ମୋତେ ସେହି ରୂପ ଦେଖା ହରି ମୋତେ ସେହି ରୂପ ଦେଖା ହରି ଜୟ ଶ୍ରୀ ରାଧେ ବୋଲି ଡାକେ ବାଂଶରୀ ମୋତେ ସେହି ରୂପ ଦେଖା ହରି ମୋତେ ସେହି ରୂପ ଦେଖା ହରି
2: ସିଂହଦ୍ୱାର ଠାରୁ ବର୍ତ୍ତମାନ ବଡ଼ ଦାଣ୍ଡରେ ଯେତେ ଦୂର ପର୍ଯ୍ୟନ୍ତ ଆମ ଆଖି ପାଉଛି ଆମେ ଦେଖିବାକୁ ପାଉଛୁ ସମସ୍ତେ ଶତ୍ରୁଷ୍ଣ ନୟନରେ ଚାହିଁଛନ୍ତି ବର୍ତ୍ତମାନ ସମସ୍ତଙ୍କର ଧୈର୍ଯ୍ୟର ବନ୍ଧ ମଧ୍ୟ ଧୀରେ ଧୀରେ ଧୀରେ ଧୀରେ ଭାଙ୍ଗିବାକୁ ଯାଉଛି ହେ ମହାପ୍ରଭୁ ଆପଣ ଯଦି ପରୀକ୍ଷା ନେବେ ଆପଣ ଯଦି ପରୀକ୍ଷକ ହେବେ ଆପଣଙ୍କ ପାଖରେ କିଏ ପରୀକ୍ଷା ଦେବ ପ୍ରଭୁ ତେଣୁ ଏ ଭକ୍ତମାନଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ ଆପଣ ପୁରା କହିଛନ୍ତି ରଥେ ତୁ ବାମନମ ଦୃଷ୍ଟୁଆ ପୁନର୍ଜନ୍ମ ନଭିଦ୍ୟତେ ରଥ ଉପରେ ବାମନ ରୂପୀ ମୋତେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହେବ ନାହିଁ ଏଇ ଆଶା ଟିକକ ଭରସା ଟିକକ ନେଇକରି କେଉଁ ଗାଁ ଗଣ୍ଡା କେଉଁ ସହର ବଜାର କେଉଁଠୁ କେଉଁଠୁ ଲୋକ ସବୁ ଆସିଛନ୍ତି ଆପଣଙ୍କର ଭକ୍ତ କେଉଁ କୋଣ ଅନୁକୋଣରେ ଥିଲେ ସମସ୍ତେ ଆସିଛନ୍ତି ଆପଣଙ୍କୁ ଟିକେ ଆଖି ପୁରେଇ ରଥ ଉପରେ ଦର୍ଶନ କରିବେ କିନ୍ତୁ ରଥ ସେମିତି ଉନ୍ମୁକ୍ତ ଅଛି ରଥ ଚାହିଁକିରି ବସିଛି ପ୍ରଭୁ ଆପଣ ସମସ୍ତଙ୍କର ଗୋଟିଏ କଥା ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ ଆଉ ଆପଣ ଅଭିମାନ କରିବେ ଆଉ କିଛି ସମୟ ଗଲେ ମା ଅଭିମାନ କରିବେ ଆଉ କ'ଣ ଏ ସମସ୍ତଙ୍କ ଅଭିମାନ କିଏ ଭାଙ୍ଗିବ ତେଣୁ ଆମେ ମାତ୍ର ଆପଣଙ୍କର ଅନୁଗତ ଆପଣ ଆପଣଙ୍କ ଯାହା କରିବେ ସେଥିରେ ଆମର ସମ୍ମତି ଯଦି ଆପଣ ଚାହୁଁଛନ୍ତି ନା ଆଉ କିଛି ସମୟ ଅପେକ୍ଷା କର ସମସ୍ତେ ଅପେକ୍ଷା କରିବେ କିନ୍ତୁ ପ୍ରଭୁ ଆଉ ସମସ୍ତଙ୍କୁ ଅପେକ୍ଷା କରିବାକୁ ନଦେଇ ବର୍ତ୍ତମାନ ମୁଁ ଦେଖିବାକୁ ପାଉଛି ଯେ ସମସ୍ତେ ବୋଧେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି କାରଣ କାହାରି ମନରେ ଆଉ ସରାଗ ନାହିଁ କାହିଁକି ମହାପ୍ରଭୁ ଅଭିମାନ କଲେ ଏବଂ କାହିଁକି ଗୁମୁଟ ଭିତରେ ରହିଗଲେ ପତିତପାବନଙ୍କ ପାଖରେ ରହିଗଲେ ପତିତପାବନ କ'ଣ ତାକୁ କ'ଣ କିଛି କହିଲେ କି ପତିତପାବନ କିଛି କହୁଛନ୍ତି କି ତୁମେ ଦେଖ ମୋ ପ୍ରତି କ'ଣ ଅନ୍ୟାୟ ହେଉଛି କି କ'ଣ ହେଉଛି କ'ଣ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ଚାଲିଛି ତେଣୁ ବର୍ତ୍ତମାନ ଜଣାପଡ଼ୁଛି ମହାପ୍ରଭୁ ଆଗେ ଆସୁଥିଲେ ଆମେ ଜାଣିଛୁ ଏପର୍ଯ୍ୟନ୍ତ ଯେତେ ରହିଛି ଇତିହାସ ବା କିମ୍ବଦନ୍ତୀ ମହାପ୍ରଭୁ ରଥକୁ ଆସିକିରି ରଥକୁ ଅଟକାନ୍ତି ଏବଂ ମହାପ୍ରଭୁ ରଥ ପାର୍ଶ୍ୱରେ ଚାରମାଳକୁ ଉଠାନ୍ତି ନାହିଁ ଯାହା ଶାନ୍ତନୁ ସାର କହିଲେ ଯେ 1972 ମସିହାରେ ମହାପ୍ରଭୁ ଚାରମାଳକୁ ଉଠିଲେ ନାହିଁ ଯେତେ ଚେଷ୍ଟା କଲେ ମଧ୍ୟ କେତେ ଦୌଡ଼ି ଛିଣ୍ଡିଗଲା ବରଂ ପ୍ରଭୁ ଜମା ଉଠିଲେ ନାହିଁ ସେତେବେଳେ ତିନି ରଥର ସେବକମାନେ ଏକାଠି ହେଲେ ଏବଂ ତିନି ରଥର ସେବକମାନେ ଏକାଠି ହୋଇକରି ସମସ୍ତେ ଚେଷ୍ଟା କଲେ ମଧ୍ୟ ପ୍ରଭୁ ଉଠିଲେ ନାହିଁ ପରିଶେଷରେ ଗଜପତି ମହାରାଜାଙ୍କ ପାଖକୁ ଖବର ଗଲା ଗଜପତି ମହାରାଜା ଆସିଲେ ଏବଂ ଗଜପତି ମହାରାଜା କେବଳ ରଥଯାତ୍ରାରେ ଥରେ ମାତ୍ର ଆସନ୍ତି ଚେରା ପହଁରା କରିବା ପାଇଁ କିନ୍ତୁ ସେ ବର୍ଷ ଯେତେ ରାଜଗୁରୁମାନେ ମାନେ ତାଙ୍କୁ ବାରଣ କଲେ କହିଲେ ନା ତମେ ଥରେ ମାତ୍ର ଯିବ କିନ୍ତୁ ପୁଣି ବର୍ତ୍ତମାନ ଆମେ ଦେଖିଲୁ ଆହୁରି ନରେ

0: ଦୃଶ୍ୟ, କାହିଁକିନା ସେ ଯେଉଁ ଧବଳ ଛତ୍ରଟି ଟେକା ହେଇଥିଲା ସେ ପୁଣି ତଳେ ଥୁଆ ହେଇଗଲା। ତେଣୁ ଆମମାନଙ୍କ ହୃଦୟରେ ଯେଉଁ ଟିକେ ଆଶାର ଅଙ୍କୁର ଉଦ୍ଗମ ହେଇଥିଲା ବର୍ତ୍ତମାନ ତାହା ପୁଣି ମରିଗଲା, ଏବଂ ଆମେ ପୁଣି ଅପେକ୍ଷା କରୁଛୁ କାହିଁକି ପ୍ରଭୁ ଗୋମୁଟ ଭିତରୁ ବାହାରକୁ ବାହାରୁ ନାହାନ୍ତି। କ'ଣ
1: ଶ୍ରୋତାବନ୍ଧୁ, ଯେ ସିଂହଦ୍ୱାର ଗୁମୁଟ ଭିତରୁ କଳା ସାନ୍ତ ଆସୁଛନ୍ତି ସତ, କିନ୍ତୁ କାହିଁକି ମନ ମାରିଛନ୍ତି ମସ୍ତକରେ ନାହିଁ ସେ ରାଘବ ଦାସ ପ୍ରଦତ୍ତ
0: ଗଲା କୁଆଡେ
1: ଚାଲି ଯାଇଛି
0: ସେ ଟାହିଆ ନେଲା କିଏ
1: ରୂପେ ପ୍ରଭୁଙ୍କର ପ୍ରସାଦକୁ ଆଜି ବାଣ୍ଟି ନେଇଛନ୍ତି ବୋଧ ହୁଏ, ସେଇଥିପାଇଁ କଳା ସାନ୍ତ ଆଜି ଆସୁଛନ୍ତି ଯେ ଚଉଦ ବ୍ରହ୍ମାଣ୍ଡର ଠାକୁର ଯିଏ ଚାରି ଅର୍ଥ ଯିଏ ପ୍ରଦାନ କରୁଛନ୍ତି ଚତୁର୍ବର୍ଗ ପ୍ରଦାନ କରୁଛନ୍ତି ସେ କାଳିଆ ସାନ୍ତ ଯିଏ ପଞ୍ଚକୋଶି ଯାଏ ଜରେ ଦେଖେ ଯାଏ ଦର୍ଶନେ କଳମସ ହୁଅଇ ଚୁନା ଚଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା ଶଙ୍ଖରା ବି କ୍ଷେତ୍ରେ ବିଚିତ୍ର ସିନା ଏ ଶଙ୍ଖରା ବି କ୍ଷେତ୍ରରେ କାଳିଆ ସାନ୍ତଙ୍କର ଯୋଉ ବିଚିତ୍ର ଲୀଳା ଲାଗିଛି, ଆଉ ଭକ୍ତ ଏଠି ବଡ ଦାଣ୍ଡରେ ଠିଆ ହୋଇ ଡାକୁଛନ୍ତି ଆସ ପ୍ରଭୁ ଆସ ବଡ ଦାଣ୍ଡରେ ବୁଲି ଧରି ହାତରେ ଝୁଲି କେତେ ଆତୁରେ ଡାକେ ତୋତେ ରେ ଜଗନ୍ନାଥ ଜଗନ୍ନାଥ ରେ ଜଗନ୍ନାଥ ଜଗନ୍ନାଥ ହାରି ଶରଧା କରିବୁ ଗଳେ ଧରିବୁ ପ୍ରାଣ ମୋର ପରାଣ ରେ ଜଗନ୍ନାଥ ଜଗନ୍ନାଥ ଏ ଜଗନ୍ନାଥ ବଡ଼ଦାଣ୍ଡରେ ମୁଁ ବାହୁ ପ୍ରସାରି ଡାକୁଛି ପ୍ରଭୁ ଆସ ଆଉ ବିଳମ୍ବ କର ନାହିଁ ଆଉ ବିଳମ୍ବ କର ନାହିଁ। ଲକ୍ଷ ଲକ୍ଷ ଜନତା ଆଜି ଆପଣଙ୍କ ଦର୍ଶନ କରିବା ପାଇଁ ଆପଣଙ୍କର ସେ ଚକା ଆଖିରେ ନିଜର ଆଖିକୁ ମିଶେଇ ଦେବା ପାଇଁ ଅପେକ୍ଷା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଉ ନୃତ୍ୟଙ୍ଗରାମାନେ ଆପଣଙ୍କ ପାଖରେ ନୃତ୍ୟକୁ ପ୍ରଦର୍ଶିତ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ମାଧ୍ୟମରେ ଉଦନ୍ତ ନୃତ୍ୟ ମାଧ୍ୟମରେ ପ୍ରେମ ଭକ୍ତିରେ ଆପଣଙ୍କୁ ଆପଣେଇ ନେବାର ଯେଉଁ ପନ୍ଥା ଅବଲମ୍ବନ କରିଥିଲେ ସେଇ ପନ୍ଥାକୁ ଅବଲୋକନ କରି ଆଜି ଉର୍ଦ୍ଧ ବାହୁ ହୋଇ ଭକ୍ତମାନେ ଆପଣଙ୍କୁ ଡାକୁଛନ୍ତି ଆସ ଆସ। ଆମେ ମଧ୍ୟ ଦେଖିପାରୁଛୁ ପ୍ରତିହାରି ସେବକ ଯେପରି ଯୋଡ଼ି ବେତ ଧରିଛନ୍ତି, ଯେଉଁ ବେତ ଗୌରୀ ବେତ ବୋଲି ତାଙ୍କୁ କୁହାଯାଏ, କହୁଛନ୍ତି ପାଖେଇ ଯା ପାଖେଇ ଯା ପ୍ରଭୁ ଆସିବେ ଆଉ ବିଳମ୍ବ କରିବେନି। ଆଲୋଟ ଚାଲିଛି ଚାମର ଚାଲିଛି ଚାରମାଳ ସୁସଜିତ ହୋଇଛନ୍ତି ସାରଥି ଅପେକ୍ଷା କରିଛନ୍ତି ଅପେକ୍ଷା କରିଛନ୍ତି ତିନି କୋଟି ରଥ ଯାହାକି ସଳକ ଭାବରେ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ ଦଣ୍ଡାୟମାନ ହୋଇଛନ୍ତି। ଆଉ ଅନେକ ଶ୍ରଦ୍ଧାଳୁ ସହିତ ଆମର ବିଭିନ୍ନ ମନ୍ତ୍ରୀ ମହୋଦୟ ଓଡ଼ିଶା ଓଡ଼ିଶା ବାହାର ଏବଂ ଅନେକ ଉଚ୍ଚ ପଦାଧିକାରୀ ଅଫିସର ମାନେ ମଧ୍ୟ ଆସିଛନ୍ତି ଆମେ ଦେଖୁଛୁ। ଆ କି ସୁନ୍ଦର ଦିବ୍ୟ ଭାବରେ ବର୍ଷା ତ ଟିକେ ଟିକେ ଚାଲିଛି ସତ, ବର୍ଷାର ସେ ପ୍ରକୋପ କମିଯାଇଛି, କିନ୍ତୁ ଏବେ ମଧ୍ୟ ବହୁ ପ୍ରତୀକ୍ଷାର ସହିତ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଆଉ ଚାରମାଳ ପାଖରେ ଯେଉଁ ଦୟଣାମାଳି ସେବକ ବିଭିନ୍ନ ମାଳି ସେବକ ବୋଲି ଯାହାଙ୍କୁ ମଧ୍ୟ କୁହାଯାଇଥାଏ ତୁଳସୀର ମାଳ ଅତ୍ୟନ୍ତ ସୁନ୍ଦର ଭାବରେ ଚାଙ୍ଗଳାରେ ଧରିଛନ୍ତି, ଭକ୍ତମାନେ ଭଗବାନଙ୍କୁ ଲାଗି କରିବେ କାରଣ ତୁଳସୀ ପ୍ରିୟ ଠାକୁର ବର୍ତ୍ତମାନ ସେଇ ତୁଳସୀ ପ୍ରିୟ ନଟ ନାଗର ହଟହଟିଆ ଯାହାଙ୍କର ନାଟ ଏତେ ଭାବରେ ଯେ କିଏ ବୁଝିବ କାଳିଆରେ କିଏ ବୁଝିବ ତ ମା ମାୟା ତୋରି ମାୟାକୁ ବୁଝି ତ ନ ପାରିଲା ଯଶୋଦ ମା ଇଏ ଯଶୋଦା ମା ମଧ୍ୟ ତୋର ମାୟାକୁ ବୁଝିପାରିନଥିଲା। ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ତୁମେ ପରା ତୁମର ମୁଖରେ ଦର୍ଶନ ଦେଇଥିଲ। ଆଜି ଠିକ୍ ସେହିପରି ଭାବରେ ଆମେ ଦେଖୁଛୁ ଅରୁଣ ସ୍ତମ୍ଭ ନିକଟରେ କଳା ମୁଖ କଳା ସିଂହ ଯିଏ ଠାକୁର ଏଠି ଅନେଇଛନ୍ତି ପ୍ରଭୁଙ୍କର ସେ ଦର୍ଶନ କରିବା ପାଇଁ ଜଗତର ଠାକୁରଙ୍କୁ, ଆଉ ପ୍ରଭୁଙ୍କର ମଧ୍ୟ ସେଇ ଲୀଳାରେ ସାମିଲ ହେବା ପାଇଁ ଆପଣ ଆଜି କଣ ଅନୁଭବ କରୁଛନ୍ତି? ମୋ ନିକଟରେ ନରେନ୍ଦ୍ର ଆଜି ଅଛନ୍ତି, ମୁଁ ତାଙ୍କର ଅନୁଭବର କଥା କହୁଛି ଯେହେତୁ ସେ ଶ୍ରୀକ୍ଷେତ୍ରର ବ୍ୟକ୍ତି ମୁଁ ଅନୁଭବ କରୁଛି କହୁଛି ଯେ ଆପଣ ଆଜି କଣ ଅନୁଭବ

0: ସୁଧାରି ନେବାର ଯେଉଁ ପ୍ରଶାସନର ବ୍ୟବସ୍ଥା, ସେ ବ୍ୟବସ୍ଥା ଆମେ ଦେଖିଛୁ, ତେଣୁ ସେଥିପାଇଁ କୌଣସି ବ୍ୟସ୍ତତାର କାରଣ ନାହିଁ। କିନ୍ତୁ ଆମର ସମସ୍ତଙ୍କର ଅପେକ୍ଷା ରହିଛି ମହାପ୍ରଭୁ କେତେବେଳେ ଚାରମାଳରେ ବିରାଜମାନ କରିବେ। ମହାପ୍ରଭୁଙ୍କର ଏ ଯେଉଁ ଲୀଳା କଥା ଆମେ କହୁଛୁ, ଏ ସମ୍ପର୍କରେ ଡକ୍ଟର ନରେଶ ଦାସ ଆପଣ ଟିକେ କ'ଣ କୁହନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅସ୍ତି ପ୍ରଶସ୍ତ ଲଳିତ ଲବଣ ଆବ୍ଧି ତୀରେ ନୀଳାଚଳାଞ୍ଚଳ ତଟି ମୁକୁଟାୟମାନ ଏକ ସ୍ତ୍ରୀମୂର୍ତ୍ତି କୁହନାକୃତ ଚିତ୍ରମୂର୍ତ୍ତି ଲକ୍ଷ୍ମୀପତି ହି ସକଳ ଦୈବତ ବନ୍ଦନୀୟ। ବର୍ତ୍ତମାନ ଯେଉଁ ସଙ୍କଟଜନକ ଅବସ୍ଥାରେ ଆମେ ଥିଲେ, ଯେ ଗୁମୁଟ ଭିତରେ ମହାପ୍ରଭୁ ରହିଯାଇଥିଲେ ଆଉ ବାହାରକୁ ବାହାରୁନଥିଲେ, କିନ୍ତୁ ସେ ସଙ୍କଟ ଟଳି ଯାଇଛି। ବର୍ତ୍ତମାନ ମହାପ୍ରଭୁ ଗୁମୁଟ ବାହାରକୁ ଆସିଗଲେଣି ଏବଂ ଧୀରେ ଧୀରେ ଧୀରେ ଧୀରେ ରଥ ଆଡ଼କୁ ଗତି କରିବାର ଆମେ ଦେଖିବାକୁ ପାଉଛୁ। ତେଣୁ ଯାହାହେଉ, ମହାପ୍ରଭୁଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବାରୁ, କାତର ପ୍ରାର୍ଥନା କରିବାରୁ ମହାପ୍ରଭୁ ନିଶ୍ଚିତ ଭାବରେ ସେ କଥାକୁ ଶୁଣିଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଅଗ୍ରଗତି କରୁଛନ୍ତି। ତଥାପି
0: ଡକ୍ଟର ଦାସ, ଗୋଟେ ସମ୍ଭାବନା ହେଇପାରେ କି ଯେ ମହାପ୍ରଭୁ ଯେତେବେଳେ ବାଇଶି ପାହାଚ ଦେଇକରି ଗୁମୁଟ ଭିତରକୁ ପ୍ରବେଶ କଲେ, ତାଙ୍କର ମସ୍ତକରେ ଖଞ୍ଜା ହେଇଥିବା ବା ଲାଗି ହେଇଥିବା ଯେଉଁ ଟାହିଆ, କୌଣସି କାରଣରୁ ଟାହିଆ ଯେତେବେଳେ ଦୋଳାୟମାନ ହୁଏ, ଆମେ ତ ଦେଖିଲେ ବଡ଼ ଠାକୁର ବଳଭଦ୍ରଙ୍କ ଟାହିଆ କିଭଳି ଭାବରେ ଦୋଳାୟମାନ ହେଇକରି ଆସୁଥିଲା, ପ୍ରବଳ ଭାବରେ ଦୋଳାୟମାନ ହୁଏ ଟାହିଆ, ଏବଂ ସେଇ ଯେଉଁ ଟାହିଆ ଦୋଳାୟମାନ ଅବସ୍ଥାରେ ହୁଏତ ସେଇ ଗୁମୁଟ ଭିତରେ ଟିକେ ତାର ଭାଙ୍ଗିଗଲା କି କ'ଣ ଏମିତି ଅସୁବିଧା ହେଲା କି ଟିକେ ହେଇପାରେ କି?
1: ଯାହା ଅସୁବିଧା ହେଲେ ମଧ୍ୟ ତାହା ଅକ୍ଷମଣୀୟ ଅପରାଧ, କାରଣ ଏ ଅସୁବିଧାଟି ଜଗନ୍ ପ୍ରଭୁ କୋଟି କୈବଲ୍ୟ ନାଥଙ୍କ ପାଖରେ ହିଁ କରାଯାଇଛି। ମୋର କହିବା କଥା, ଇଏ ଆଜିର ପରମ୍ପରା ନୁହେଁ, ଇଏ ହେଉଛି ହଜାର ହଜାର ବର୍ଷ ତଳର ପରମ୍ପରା। ତେଣୁ ଭାଙ୍ଗିଯିବ, ଗୋଟେ ଟାହିଆଟେ ଭାଙ୍ଗିଯିବ, ଶ୍ରୀ ଜଗନ୍ନାଥଙ୍କ ମସ୍ତକ ସମ୍ପୂର୍ଣ୍ଣ ଭାବରେ ଲଣ୍ଡିତ ମସ୍ତକ ଭଳି ହେବ, ଏଇଟା ଜମା ଶୋଭନୀୟ ନୁହେଁ। ମହାପ୍ରଭୁ ଏଇଭଳି ଶ୍ରୀମୁଖକୁ ଭକ୍ତମାନଙ୍କୁ ଦର୍ଶନ କରିବାକୁ ବୋଧ ହୁଏ ଚାହୁଁନାହାନ୍ତି। ତେଣୁ ସେ କ'ଣ ଇଏ ଘଟଣା, ନିଶ୍ଚିତ ଭାବରେ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ବର୍ତ୍ତମାନ ମହାପ୍ରଭୁ ସବୁ ଆଶଙ୍କାକୁ ଦୂରୀଭୂତ କରି ସେ ବର୍ତ୍ତମାନ ଅଗ୍ରସର ହେଲେଣି ଏବଂ ତାଙ୍କ ଅଗ୍ରଭାଗରେ ଯେଉଁ ସେବକମାନେ ଥିଲେ ସେ ମଧ୍ୟ ବହୁତ ଆଗକୁ ଚାଲିଗଲେଣି ଏବଂ ପଛରେ ପୃଷ୍ଠଭାଗରେ ମଧ୍ୟ ଆଜି ଛତ୍ର ଆଡ଼େଣୀ ଇତ୍ୟାଦି ସବୁ ରହିଛି। କିନ୍ତୁ ପାଗ ବଡ଼ ପ୍ରତିକୂଳ ଅଛି, କାରଣ ମହାପ୍ରଭୁ ଆସୁଛନ୍ତି କିନ୍ତୁ ବର୍ଷା ପୁଣି ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ବର୍ଷା ବୋଧ ହୁଏ କୌଣସି କେତେବେଳେ ବି ମାନେ ସ୍ଥଗିତ ହେଉନି, ବନ୍ଦ ହେଉନି, ତେଣୁ ବର୍ଷା ଚାଲିଛି। ତାହା ମଧ୍ୟ ଯାହା ଶାନ୍ତନୁ ବାବୁ କହୁଥିଲେ, ତାହା ମଧ୍ୟ ପ୍ରଭୁଙ୍କ ଇଚ୍ଛା। ତେଣୁ ପ୍ରଭୁଙ୍କ ଇଚ୍ଛାରେ ତ ସୃଷ୍ଟି ଆତଜାତ ହେଉଛି। ତେଣୁ ଆମେ ବର୍ତ୍ତମାନ ଦେଖୁଛୁ ଶ୍ରୀ ବଳଭଦ୍ରଙ୍କର ରଥରେ ବଡ଼ ଠାକୁର ରୁନ୍ଧା ସରିଲେଣି ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ମା ମଧ୍ୟ ରୁନ୍ଧା ସରିଲେଣି। ଆଉ ବର୍ତ୍ତମାନ କେବଳ ଅପେକ୍ଷା, ଶ୍ରୀ ଜଗନ୍ନାଥ ମହାପ୍ରଭୁ ନନ୍ଦିଘୋଷ ରଥକୁ ଉଠିବେ ଏବଂ ନନ୍ଦିଘୋଷ ରଥର ଚାରମାଳ ପାର୍ଶ୍ୱବର୍ତ୍ତୀ ସିଏ ହେଉଛନ୍ତି ଏବଂ ତାଙ୍କର ତ ଆଜି ସବୁଠାରୁ ମନ ଦୁଃଖ ହେଉଛି, ଆପଣମାନଙ୍କର ମନ ଦୁଃଖ, ଆମମାନଙ୍କର ମନ ଦୁଃଖ, କାରଣ ଭଗବାନ ଏଭଳି ଶ୍ରୀମସ୍ତକରେ ଚାହିଆ ନଥାଇ ସେ କେବେ ବାହାରକୁ ବାହାରନ୍ତି ନାହିଁ। ଯେତେବେଳେ ମହାପ୍ରଭୁଙ୍କର ବିଜୟ ହେବ ସେତେବେଳେ ଟାହିଆ ନିଶ୍ଚୟ ଲାଗିବ। ତାର କାରଣ ହେଉଛି, ଇଏ ଆଜିର ପରମ୍ପରା ନୁହେଁ, ରଘୁ ଅରକ୍ଷିତଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତିଫଳିତ ହେଉଛି। ତେଣୁ ଏଭଳି ଭାବରେ ମହାପ୍ରଭୁ ଆସୁଛନ୍ତି, କେତେ ଟିଭି ଚ୍ୟାନେଲରେ ତାଙ୍କର ଏ ରୂପକୁ କୋଟି କୋଟି ଜନତା ଦର୍ଶନ କରୁଛନ୍ତି। ଏହା ମୁଁ ଭାବୁଛି ଯଦି ଏମିତି କିଛି ହେଇଥିବ, ନିଶ୍ଚିତ ନିଶ୍ଚିତ ଭାବରେ ଅକ୍ଷମଣୀୟ ଅପରାଧ, କାରଣ ଏ ଅପରାଧ ସାକ୍ଷାତ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ହିଁ ହେଇଛି। ତେଣୁ ଏବେ ମୁଁ ଦେଖୁଛି ପ୍ରତିବର୍ଷ କ'ଣ ନା କ'ଣ ଗୋଟେ ଗୋଟେ ଅଘଟଣ ଘଟିବାକୁ ଯାଉଛି। ଆମେ ତ ଭାବୁଥିଲୁ ଏ ଜାତୀୟ ଅଘଟଣ କେବେ ଘଟିବ ନାହିଁ, କାରଣ ଇଏ ତ ଗୋଟେ ଟାହିଆର କଥା, ଟାହିଆଟା କେମିତି

0: ମାଗି ଯିବ କଣ ପାଇଁ ମାଗି ଯିବ
1: ଦାସ ୟା ଉପରେ ଆଉ ବେଶୀ ଚର୍ଚ୍ଚା କରିବା ନାହିଁ ଆମେ ମହାପ୍ରଭୁଙ୍କର ମହିମା ମହାପ୍ରଭୁ
0: ତେଣୁ ମହିମା ମହିମା କହିଲେ ନଚାଶ୍ୟ କଶ୍ଚିତ ପତିରସ୍ତି ଲୋକେ ନ ଚେ ସୀତା ନଇ ବଚ ତସ୍ୟ ଲିଙ୍ଗମ ସକାରଣ କାରଣାଧିପାଧିପ ନତସ୍ୟ କଶ୍ଚିତ ଜନିତା ନଚାଧିପ ଏ ମହାପ୍ରଭୁଙ୍କ ଉପରେ ଆଉ କିଏ ଅଛି ଲେଖା ହେଇଛି ଶାସ୍ତ୍ରରେ ନ ଚାଷ୍ୟ କଶ୍ଚିତ ପତିରସ୍ତି ଲୋକେ ଇଏ ଜଗତପତି ଇଏ ଜଗତପତିଙ୍କ ଉପରେ ଆଉ ଜଣେ ପତି କିଏ ଅଛି ଏ କଥା କେହି ବିଶ୍ୱାସ କରିବା ଉଚିତ ନୁହେଁ କାରଣ ଇଏ ହେଉଛନ୍ତି ଜଗତପତି ନଚସ୍ୟ କଶ୍ଚିତ ପତିରସ୍ତି ଲୋକେ
2: ଏ ମୁଦିଟି ଭଲ ଲାଗୁଛି ପତ୍ନୀଙ୍କୁ ପସନ୍ଦ ଆସିବ
3: ହଁ ସାର୍ ଆପଣଙ୍କ ଚଏସ୍ ବହୁତ ଭଲ ଅଛି ଆଉ ଏ ଡିଜାଇନ୍ ବି ନୂଆ
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ
3: ସଚେତନ ଗ୍ରାହକ ହୁଅନ୍ତୁ ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍ ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ
4: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟସ୍ କ୍ରେଡିଟ୍ ଇନ୍ଫର୍ମେସନ୍ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ
5: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନ୍ଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ୍ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଣ୍ଟ୍ରାଲ ଭିଷ୍ଟା ସେକ୍ଟର 17 ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ
4: ମନେ ରଖନ୍ତୁ ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନ୍ଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି
5: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି
6: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
7: ଜଗନ୍ନାଥ ଆମେ ବର୍ତ୍ତମାନ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ମହାପ୍ରଭୁଙ୍କର ସେଇ ଅନନ୍ୟ ଲୀଳା ବର୍ତ୍ତମାନ ପହଣ୍ଡି ହୋଇ ଆସୁଛନ୍ତି ଜଗନ୍ନାଥ ମହାପ୍ରଭୁ କାଳିଆ ଠାକୁର ଆଉ କଡ଼ନ ଭିତରେ ଯେଉଁ କୁହାଯାଇଥିଲା ଯେ ଲୋକମାନେ ରହିବେ ନାହିଁ କେବଳ ଶୃଙ୍ଖଳିତ ଭାବରେ ହେବ କିନ୍ତୁ ଆମେ ଦେଖୁଛୁ ଭାବ ବିହଳିତ ହୋଇ ଅନେକ ଶ୍ରଦ୍ଧାଳୁ ଏବଂ ଅନେକ ବ୍ୟକ୍ତି ସେ କଡ଼ନ ଭିତରେ ଆସି ସମସ୍ତେ ପହଞ୍ଚି ଯାଇଛନ୍ତି ସେଇଥିପାଇଁ ବୋଧିଏ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡିରେ ବିଳମ୍ବ ଦେଖାଯାଇଛି ତଥାପି ଚାରମାଳ ଆଳକୁ ପ୍ରଭୁ ଅଗ୍ରସର ହେଉଛନ୍ତି ଘଣ୍ଟୁଆଙ୍କର ଘଣ୍ଟ ନାଦ ଅଧିକରୁ ଅଧିକ ତୀବ୍ରତର ହେବାକୁ ଲାଗିଛି ଆଉ ଆଲଟ ଚାଲିଛି ଚାମର ଚାଲିଛି ଛତ୍ରୀ ମଧ୍ୟ ଚାଲିଛି ତରାସ ମଧ୍ୟ ରହିଛନ୍ତି ଏହିସବୁ ବାଦ୍ୟ ହୁଳହୁଳି ହରିବୋଲ ଏହି ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡର ସେଇ ରଥ ନିକଟସ୍ଥ ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ପ୍ରଭୁ ହେଉଛନ୍ତି ସେହି କାଳିଆ ଶାନ୍ତ ଯେ ତ୍ରିଭୁବନର ଠାକୁର ବନ୍ଧୁ ପଣେ ବନ୍ଧୁ ଉଡ଼ାଅ କେତନ ଜଗ ବନ୍ଧୁ ସମ ବନ୍ଧୁ ନାହିଁ ବୋଲି ଆନ ଜଗ ବନ୍ଧୁ ବୋଲି ତୁମେ ଭବ ଜଗତରେ ଜଗତବାସୀଙ୍କ ତୁମେ ଅତି ଆପଣାର ପ୍ରଭୁ ଆପଣ ପରା ହେଉଛନ୍ତି ଜଗତର ସେ ଠାକୁର ଅତି ଆପଣାର ଆଉ ଏପଟେ ସିଂହ ଦ୍ୱାର ସେ ଗୁମୁଟ ଖାଲି ହେଇଗଲାଣି ପ୍ରଭୁ ବର୍ତ୍ତମାନ ବଡ଼ଛତା ମଠ ନିକଟସ୍ଥ ସେଇଠାରେ ରହିଛନ୍ତି ବଡ଼ଛତା ମଠ ପାଖରେ ଯେଉଁ ବଡ଼ଛତା ମଠରୁ ବୈଷ୍ଣବ ଅଗ୍ନି ଆମର ସେବାୟତ ମାନ କିମ୍ବା କୌଣସି ବ୍ୟକ୍ତି ଯେଉଁ ଯେତେବେଳେ ମୃତ ହୁଅନ୍ତି ତାଙ୍କୁ ମଧ୍ୟ ସେଇ ବୈଷ୍ଣବ ଅଗ୍ନି ଦିଆଯାଇଥାଏ ଖାଲି ସେତିକି ନୁହେଁ ବଡ଼ଛତା ମଠର ରହିଛି ମନ୍ଦିର ସହିତ ସମ୍ପର୍କ ଜଗନ୍ନାଥଙ୍କର ପ୍ରାତଃ ସମୟର ସେ ମଙ୍ଗଳ ଆଳତୀ ଗୀତ ଗାନ କରିବା ସହିତ ରାତ୍ର ସମୟରେ ଯେତେବେଳେ ପ୍ରଭୁ ପହଣ ଯାଆନ୍ତି ସେ ପହଣ ସମୟରେ ମଧ୍ୟ ଏଇ ବଡ଼ଛତା ମଠର ଯେଉଁ ରହିଛନ୍ତି ସବୁ ମହନ୍ତ ଆଉ ସବୁ ଶିଷ୍ୟମାନେ ମଠର ବ୍ୟକ୍ତିମାନେ ସଂକୀର୍ତ୍ତନ ବାଧ୍ୟ କରି ପ୍ରଭୁଙ୍କୁ ଗୀତ ଗୋବିନ୍ଦ ଗାନ କରି ତାଙ୍କୁ

କରାଇଥାନ୍ତି। ସେଇ ବଡ଼ ଛତା ନିକଟରେ ପ୍ରଭୁ ବର୍ତ୍ତମାନ ଅଛନ୍ତି, କାଳିଆ ଶାନ୍ତ ଝୁଲି ଝୁଲି ଆସୁଛନ୍ତି। ଆଉ ଏପଟେ ସଳଖ ସୁନ୍ଦର ବଡ଼ଦାଣ୍ଡର ସଭା, ମର୍ତ୍ତ୍ୟ ମଣ୍ଡଳରେ ଏଭଳି ଠାକୁର କେଉଁଠି ନାହାନ୍ତି, ଯେମିତି ଠାକୁରଙ୍କୁ କେହି କେବେ ଦେଖିନାହାନ୍ତି। ଯିଏ ପ୍ରଭୁଙ୍କୁ ଯେମିତି ଅର୍ପଣ କରିଲା, ପ୍ରଭୁ ମଧ୍ୟ ନିଜେ କହିଛନ୍ତି, ନାହମ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମୁଁ କେଉଁଠି ନାହିଁ, ମୁଁ କେବଳ ସେଇଠି ଅଛି ଯେଉଁଠି ମୋ ଭକ୍ତମାନେ ମୋତେ ମୋର ନାମ ଉଚ୍ଚାରଣ କରୁଛନ୍ତି, ସଂକୀର୍ତ୍ତନ କରୁଛନ୍ତି, ଗାନ କରୁଛନ୍ତି, ମୋତେ ଖୋଜୁଛନ୍ତି। ମୁଁ ତତେ ଖୋଜିଲେ ତୁ ପରା ମୋତେ ଖୋଜୁ, ପ୍ରଭୁ ହେଉଛନ୍ତି ସେଇ ଠାକୁର। ଆମେ ତାଙ୍କୁ ଅତି ଆନନ୍ଦର ସହିତ ଆଜି କୋଳାକୃତ କରିଛନ୍ତି ସେଇ ଦୈତାପତି ସେବକ ଗଣ, ସେଇ ଦୈତା ବଂଶଧର ବିଶ୍ୱାବସୁ ଯେଉଁ ବଂଶର ଦାୟଦ ମାନେ ଆଜି ପ୍ରଭୁଙ୍କୁ ନେଇ ଆସୁଛନ୍ତି ପହଣ୍ଡେଇ ବିଜୟ କରି। ଆଉ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଶୃଙ୍ଖଳିତ ଭାବରେ ପ୍ରଭୁଙ୍କର ଏଇ ଯାତ୍ରା କିପରି ସମାପନ କରାଯିବ। ସତରେ ପ୍ରଭୁ ଆପଣ ହେଉଛନ୍ତି ସେଇ କାଳିଆ ଶାନ୍ତ, ଯେଉଁ କାଳିଆ ଶାନ୍ତଙ୍କୁ ଆମେ ଦେଖୁଛୁ ସେ ସୁନ୍ଦର ଭାବରେ ରଥ ବଡ଼ଛତା ମଠରୁ ଟିକିଏ ଆଗକୁ ଚାଲି ଆସିଲେଣି। ଯେଉଁ ରାମଦୟା ପରିଷଦ ଯେଉଁ ରହିଛି, ଗୋଟିଏ ରାମଦୟା ପରିଷଦ, ସେଠି ସେହା ମଧ୍ୟ ସେ ବଡ଼ଛତା ମଠର ସମ୍ପୃକ୍ତ ଗୋଟିଏ ପରିଷଦ, ଯେଉଁଠି ସେ ରାମଦୟା ପରିଷଦର ସମ୍ମୁଖରେ ଜଗନ୍ନାଥ ମହାପ୍ରଭୁ ମସ୍ତକରେ ସିନା ତାହିଆ ନାହିଁ, ତୁଳସୀ ଲାଗି ହୋଇ ପ୍ରଭୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି। ଲାଲ ରଙ୍ଗର ହିତଗୋବିନ୍ଦ ଖଣ୍ଡୁଆର ପାଟ ଉପରେ ମସ୍ତକରେ ତୁଳସୀର ମାଳ ଧାରଣ କରି ପ୍ରଭୁ ଆଲଟ ଚାମର ଛତା ତରାସ ତା ସଙ୍ଗକୁ ଡୟଣା ମାଳିମାନେ ଯେଉଁ ଫୁଲକୁ ସିଞ୍ଚନ କରୁଛନ୍ତି, ଅତ୍ୟନ୍ତ ଆନନ୍ଦର ଭାବରେ ପ୍ରଭୁ ମଧ୍ୟ ରହିଯାଉଛନ୍ତି। କାରଣ ପ୍ରଭୁଙ୍କର ଇଚ୍ଛା ନାହିଁ ଟିକେ ଭକ୍ତଙ୍କର ଝାଳ, ଭକ୍ତଙ୍କର ଶରୀରର ସ୍ପର୍ଶ ନିଜେ ତାଙ୍କୁ ଦେଇ ଯେପରି ଆନନ୍ଦ କହିବେ। ଏ ପ୍ରଭୁ ହେଉଛନ୍ତି ଆନନ୍ଦ କନ୍ଦ ସଚିଦାନନ୍ଦ ଘନ ବିଗ୍ରହ ଚକା ଚକା ଆଖି, ଯୋଉ ଆଖିକି ଦେଖିଦେଲେ ନା ମନ ଲାଗିଯାଏ, ପେଟ ପୁରିଯାଏ, ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି, ଆଖି ଲାଖିଯାଏ, ମନ ଲାଗିଯାଏ, ମର୍ତ୍ତ୍ୟ ବୈକୁଣ୍ଠ ସେଇଠି। ଇଏ ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠ, ଯୋଉ ମର୍ତ୍ତ୍ୟ ବୈକୁଣ୍ଠର ଅଧୀଶ୍ୱର ଜଗତର ନାଥ ଜଗନ୍ନାଥ ବର୍ତ୍ତମାନ ଚାରମାଳ ଆଡ଼କୁ ଟିକିଏ ମୁହଁ ବୁଲେଇଲେଣି। ଚାରମାଳ ଦେଇ ପ୍ରଭୁ ଆଗକୁ ଆଗକୁ ସେ ନନ୍ଦିଘୋଷ ରଥର କୋଳକୁ ମଣ୍ଡନ କରିବେ। ପ୍ରଭୁ ସବୁ ଦୁଃଖ ସୁଖ ତୁମ ଦାନ ପ୍ରଭୁ ଏ ମଣିଷ ଭୋଗିଥାଏ, ଅସହ ହୋଇଲେ ଜୀବନ ଯନ୍ତ୍ରଣା ପ୍ରଭୁ ତୁମ ଆଶ୍ରା ଲୋଡ଼ିଥାଏ। ବଡ଼ ବଚି ବିଚିତ୍ର ଏ ସଂସାର ଖେଳ ବୁଝିବା ସହଜ ନୁହେଁ, ତୁମ କୃପା ଥିଲେ ସବୁକିଛି ପ୍ରଭୁ ବୁଝିବା ସହଜ ହୁଏ। ତୁମ ଆଶୀର୍ବାଦେ ହୁଅ ଫଳପ୍ରଦ ମଣିଷ ବଞ୍ଚିବା ପାଇଁ, ଆୟୁଷ ସରିଲେ ଫେରିଯିବା ସବୁ ଜୀବନର ମାନେ ନାହିଁ। ପ୍ରଭୁ ଆୟୁଷ ସରିଲେ ତ ସମସ୍ତେ ଫେରିଯିବେ, ଯାତ୍ରା ସରିଲେ ଯାତ୍ରା ଦାଣ୍ଡ ଯେପରି ପଡ଼ିଆ ହେଇଯିବ, ପ୍ରଭୁ ଆପଣଙ୍କର କୃପା ଦୃଷ୍ଟି ଯାହା ଉପରେ ପଡ଼ିବ ନା ସେ ନିଶ୍ଚିତ ଭାବରେ ତାର ସଂସାର ତାର ସମସ୍ତ କର୍ମ ସବୁ ସୁଫଳ ହେଇଥାଏ। ପ୍ରଭୁ ଆପଣ ସେଇ ଚକା ଚକା ଆଖିରେ ଅନେଇ ଦେଉଛୁ ଟିକିଏ, ପ୍ରଭୁ କାହିଁ ଭିଆଇଲୁ କ୍ଷେତ୍ର ତୋହର ଚଉଦ ଭୁବନ ମଧ୍ୟ ବାହାର, ନାଥ ତୋ କ୍ଷେତ୍ରରେ ସାନ ବଡ଼ ନାହିଁ, ବ୍ରାହ୍ମଣ ଚଣ୍ଡାଳ ସବୁ ସରି ହୁଏ। ଆଜି ବ୍ରାହ୍ମଣ ଚଣ୍ଡାଳ ଆଜି ଧନୀ ଦରିଦ୍ର ବର୍ଣ୍ଣ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଗୋଟିଏ ସଂଜ୍ଞା, ସମସ୍ତେ ହେଉଛନ୍ତି ଆପଣଙ୍କର ଭକ୍ତ, ଆପଣଙ୍କର କେବଳ ଗୋଟିଏ ମାତ୍ର ସେଇ ସଂଜ୍ଞା ଭକ୍ତ। ଆଜି ଭକ୍ତ ଡାକୁଛି ଆପଣଙ୍କର ଆସ, ଭକ୍ତ ଆପଣଙ୍କୁ କହୁଛନ୍ତି ପ୍ରଭୁ ଚାଲନ୍ତୁ ନନ୍ଦିଘୋଷ ରଥରେ ବିରାଜମାନ ହୁଅନ୍ତୁ, ଯେଉଁ ରଥରେ ବିରାଜମାନ କରି ବିଶ୍ୱ ଭୁବନ ପତି ତପାବନ ଯାତ୍ରାକୁ ଆପଣ ଅନୁଷ୍ଠିତ କରୁଛନ୍ତି, ସେଇ ଯାତ୍ରାକୁ ଫଳପ୍ରଦ କରନ୍ତୁ। ଆପଣ ହୋଇ ସାରା ସଂସାରରେ ଏକମାତ୍ର ଠାକୁର, ଏହି କ୍ଷେତ୍ରରେ ତିନି ଗୋଟି ପତି ତପାବନ ନାମର ଉଦ୍ଘୋଷଣ ହୋଇଥାଏ, ଆପଣଙ୍କର ବାନାପତି ତପାବନ, ଆପଣ ନିଜେ ସ୍ୱୟଂ ପତି ତପାବନ, ଆଉ ଆପଣଙ୍କର ଯାତ୍ରା ଏହା ମଧ୍ୟ ପତି ତପାବନ ଯାତ୍ରା। ଯେଉଁ ପତି ତପାବନ ଯାତ୍ରାରେ ବର୍ତ୍ତମାନ ସେଇ ଚକା ଚକା ଆଖି ସେଇ କାଳିଆ ଶାନ୍ତ କଳା ଠାକୁର କଳା ମଣିମା ସୁନ୍ଦର ଭାବରେ ଚାରମାଳ ଆଡ଼କୁ ଦଉଛନ୍ତି, ମୁହଁ ମୋଡ଼ାଉଛନ୍ତି, ମୁହଁ ବୁଲାଉଛନ୍ତି, ଚଢ଼ିବେ ପଦ ସୁନ୍ଦର ଭାବରେ ପାହୁଣ୍ଡ ପାହୁଣ୍ଡ ପାଦ ପକାଇ ଚାରମାଳ ଉପରକୁ ଉଠିବେ, ଆଉ କୋଳମଣ୍ଡନ କରିବେ। ରଥ ଯେଉଁ ରଥ ନିଶ୍ଚିନ୍ତ ଭାବରେ ଯେଉଁ ରଥ ନିର୍ମାଣ କରାଯାଇଛି କେତେ ସୁନ୍ଦର ଭାବରେ ସମର୍ପିତ ଭାବନା ନେଇ

0: ସେଇ ସମର୍ପିତ ଭାବନାରେ ଯେଉଁ ରଥ ନିର୍ମାଣ କରିଛନ୍ତି ସେବକ ମାନେ, ମହାରଣା ସେବକ, ଭୋଇ ସେବକ, ତାମରା ବିଷୟ, ଦରଜି ସେବକ, ଅନେକ ସେବକ ମାନଙ୍କର ସେବା ସମର୍ପିତରେ ଯେଉଁ ରଥ ଆଜି ପ୍ରସ୍ତୁତ ହୋଇଛି, ସେଇ ରଥରେ ଆପଣ ବିଜେ କରିବେ କାଳିଆ ଶାନ୍ତ। ଚାଲନ୍ତି ପ୍ରଭୁ ଚାଲନ୍ତୁ, କମନୀୟ ଚପା ଚକା ଆଖି ଦେଖି ଆଖି ଯାଏ ଲାଖି, ମଣିମା ମଣିମା ପ୍ରଭୁ ପଡ଼ୁଛି ଡାକ, ରମଣୀୟ ହୁଳହୁଳି ମେଦିନୀ ପଡ଼େ ଉଛଳି, ଆହା କି ସୁନ୍ଦର ତୁମ କଳା ଶ୍ରୀମୁଖ, ତୁମେ ପରା ଜଗତର ନାଥ, ଯାର ଦର୍ଶନେ ହଜି ଯାଏଟି ଦୁଃଖ। ପ୍ରଭୁ ଆପଣଙ୍କର ସେଇ କମନୀୟ ଚକା ଆଖି ଯାହାକୁ ଦେଖିଦେଲେ ନା ମନ ପୁରିଯାଏ, ଆପଣଙ୍କର ଆଖିରେ ରହିଛି ସମୋହନର ଶକ୍ତି, ଆପଣଙ୍କର ମୁହଁରେ ରହିଛି ଏକ ଆକର୍ଷଣ, ଯେଉଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଇ ଆଜି ଛୁଟି ଆସିଛନ୍ତି ଅନେକ ଭକ୍ତ, ଭାରତ ବର୍ଷ ନୁହେଁ ବିଶ୍ୱର କୋଣ ଅନୁକୋଣରୁ ଆସିଛନ୍ତି ଏ ସାରା ସଂସାରରେ ଏକମାତ୍ର ଠାକୁର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସମଗ୍ର ବିଶ୍ୱର ଦୃଷ୍ଟି ଆଜି ଏକୀଭୂତ ହୋଇଛି ଏବଂ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଯାଇଛି, ସେଇ ବିନ୍ଦୁଟି ହେଉଛି ମହାପ୍ରଭୁଙ୍କର ଚକା ଆଖି। ତେଣୁ ମହାପ୍ରଭୁଙ୍କର ଏଇ ପରମ ପାବନ ଲୀଳାର ଏଇ ଚରମ ମୁହୂର୍ତ୍ତ ଯେତେବେଳେ ଉପଗତ ହୋଇଛି ବଡ଼ଦାଣ୍ଡରେ, ସମସ୍ତେ ଦୀର୍ଘ ସମୟ ଧରି ଯେଉଁ ପ୍ରକାର ହତାଶା, ଯେଉଁ ପ୍ରକାର ଉଦ୍ବେଗ ଏବଂ ଯେଉଁ ପ୍ରକାର ନୈରାଶ୍ୟ ଭିତରେ ଅପେକ୍ଷା କରିଥିଲେ ଭକ୍ତମାନେ, ସେଇ ନୈରାଶ୍ୟ ଏବଂ ଉଦ୍ବେଗର ଅନ୍ତ ଘଟେଇଛନ୍ତି ମହାପ୍ରଭୁ। ହଉ ଟିକେ ବିଳମ୍ବ ହେଲା, କ'ଣ ପାଇଁ ମହାପ୍ରଭୁ ଅଟକିଥିଲେ ସେ କଥା ଆମେ ପରେ ଜାଣିବା, ମହାପ୍ରଭୁଙ୍କର କରୁଣାରୁ ସେ କଥା ନିଶ୍ଚିତ ଭାବରେ ଆମେ ଜାଣିବାକୁ ପାଇବା। ତେବେ ମହାପ୍ରଭୁ ଆଉ ଅଧିକ ସମୟ ଭକ୍ତମାନଙ୍କୁ ଅପେକ୍ଷା ନକରି ଆସିଯାଇଛନ୍ତି ବଡ଼ଦାଣ୍ଡକୁ ଏବଂ ତାଙ୍କର ନନ୍ଦିଘୋଷ ରଥର ଚାରମାଳ ତଳେ ସେବକମାନେ ତାଙ୍କୁ ଝୁଲଉଛନ୍ତି। ଠିକ୍ ରାଧାବଲ୍ଲଭ ମଠର ସମ୍ମୁଖରେ ମହାପ୍ରଭୁଙ୍କର ବିଗ୍ରହ ବସିଛନ୍ତି ଏବଂ ଚକା ଆଖି ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ। ତେଣୁ ଏଇ ଯେଉଁ ଚକା ଆଖି ଏବଂ ମହାପ୍ରଭୁଙ୍କର ମହିମା, ସେ ସମ୍ପର୍କରେ ମନେ ପଡ଼ୁଛି ମୋର ଭକ୍ତ କବି ମଧୁସୂଦନ ରାଓଙ୍କର ଗୋଟିଏ ସୁନ୍ଦର ରଚନା। ସେଥିରେ ସେ କହୁଛନ୍ତି ଯେ ଅନାର୍ଯ୍ୟ ଦେଖଇ ଜାକନ୍ଦରେ ହରି ଶିଳା ରୂପଧାରୀ ନୀଳ ମାଧବ ଅର୍ଦ୍ଧଧରଣୀର ବୌଦ୍ଧ ଭକତେ ବୁଦ୍ଧ ଶୁଦ୍ଧୋଧନ ଗୋପୀ ବଲ୍ଲଭ ବ୍ରହ୍ମବାଦୀ ଜହି ନିଭୃତେ ଚିନ୍ତଇ ନିରିଗୁଣେ ନିତ୍ୟ ସଚ୍ଚିଦାନନ୍ଦ ବେଦ ଅନ୍ତର୍ବାଦୀ ଶ୍ରୁତି ତତ୍ତ୍ୱଦର୍ଶୀ ପ୍ରଣବ ସ୍ୱରୂପ ଶ୍ରୀ ଆଦିକନ୍ଦ ସୁର ଗଣପତି ଶିବ ଭକ୍ତ ବିଷ୍ଣୁ ରୂପେ ଭଗବାନ ରାଜନ୍ତି ଜହି ଯେ ଯଥା ଭାବଇ ଶେଷଥା ଦେଖଇ ଅନୁରୂପ ସିଦ୍ଧି ଲଭଇ ତହିଁ। ମହାପ୍ରଭୁ ଗୀତାରେ ମଧ୍ୟ କହିଛନ୍ତି ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ। ତେଣୁ ଆମେ ସମସ୍ତେ ଭିନ୍ନ ଭିନ୍ନ ଭାବରେ ମହାପ୍ରଭୁଙ୍କୁ ଅର୍ଚ୍ଚନା କରୁଛେ, ମହାପ୍ରଭୁଙ୍କୁ ଭାବନା କରୁଛେ। ତେଣୁ ସମସ୍ତଙ୍କର ଭାବ ଭିନ୍ନ, ସମସ୍ତଙ୍କ ଅନ୍ତରର ସୁଚିତା ଭିନ୍ନ ଏବଂ ସମସ୍ତଙ୍କର ଅନ୍ତରର ଆବେଗ ଆକୃତି ମଧ୍ୟ ଭିନ୍ନ ଭିନ୍ନ। ତଥାପି ସେଇ ଅନୁସାରେ, ସେଇ ଆପଣଙ୍କର ପାତ୍ରତା ଅନୁସାରେ ଯାହାକୁ କୁହାଯାଏ ମହାପ୍ରଭୁ ତାଙ୍କୁ ସେଇଭଳି ପ୍ରାପ୍ତ ହୁଅନ୍ତି। ଏବଂ ଏହି ମହାପ୍ରଭୁଙ୍କର ମହିମା ହେଉଛି ୟାଙ୍କୁ ଶୈବ କୁହାଯାଇପାରେ, ୟାଙ୍କୁ ଗଣପତି କୁହାଯାଇପାରେ, ୟାଙ୍କୁ ବୁଦ୍ଧ କୁହାଯାଇପାରେ, ୟାଙ୍କୁ ଜୈନ କୁହାଯାଇପାରେ, ୟାଙ୍କୁ ଅରହତଙ୍କର ଜୈନ ବୋଲି କୁହାଯାଇପାରେ, ମୀମାଂସକମାନଙ୍କର ମଧ୍ୟ ସେ ଯେଉଁ କର୍ତ୍ତୈତି ନ୍ୟାୟିକା ବୋଲି କୁହାଯାଇଛି, ୟାଙ୍କୁ କର୍ତ୍ତା ବୋଲି ମଧ୍ୟ କୁହାଯାଇପାରେ। ତେଣୁ ଯିଏ ଯେଉଁ ଦର୍ଶନ ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭାବିବାକୁ ଚାହିଁବ, ମହାପ୍ରଭୁ ସେହି ରୂପରେ ତାଙ୍କୁ ଦର୍ଶନ ଦେଇଛନ୍ତି, ତାର ବହୁ ପ୍ରମାଣ ଆମେ ଶ୍ରୀକ୍ଷେତ୍ରରେ ଦେଖୁଛୁ। ଏବଂ ବୁଦ୍ଧଙ୍କର ତ୍ରିରତ୍ନ, ଜୈନମାନଙ୍କର ମଧ୍ୟ ସେହି ତ୍ରିରତ୍ନ ଏବଂ ଏସବୁ କଥା ଗୁଡ଼ାକ, ବୁଦ୍ଧ ଧର୍ମ ସଂଘ ଏସବୁ କଥା ମହାପ୍ରଭୁଙ୍କର ବିଗ୍ରହରେ ସମାହିତ ହୋଇଛି। ଏବଂ ଆପଣ ଜାଣିଛନ୍ତି ଯେ ମହାପ୍ରଭୁ ଏ କ୍ଷେତ୍ରକୁ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର ସମାଲୋଚକ ଆଲୋଚକମାନଙ୍କୁ ମଧ୍ୟ ମହାପ୍ରଭୁ ଆପଣାର କରିଛନ୍ତି। ଏବଂ ଆପଣାର କରିକିରି କ'ଣ କରିଛନ୍ତି ମହାପ୍ରଭୁ, କେବେ ଛୋଟ ହୋଇନାହାନ୍ତି। ଆପଣ ଦେଖିବେ ପୁରୀ ଶ୍ରୀକ୍ଷେତ୍ରରେ ଏତେ ମଠ, ଏତେ ମନ୍ଦିର, ଏତେ ବିଚାର, ଏତେ ଦର୍ଶନ, ଏତେ ଭାବନା, କୌଣସି ଭାବନାକୁ ମଧ୍ୟ ମହାପ୍ରଭୁ ମନା କରିନାହାନ୍ତି। ସବୁ ଶ୍ରୀକ୍ଷେତ୍ରରେ ସ୍ଥାନ ପାଇଛନ୍ତି, ସବୁ ଶ୍ରୀକ୍ଷେତ୍ରରେ ସ୍ଥାନ ପାଇବା ଦ୍ୱାରା ମହାପ୍ରଭୁଙ୍କର ମହିମା ଆହୁରି ବହୁଗୁଣିତ ହୋଇଛି। ମହାପ୍ରଭୁ ଛୋଟ ହୋଇଯାଇ ନାହାନ୍ତି, ଅନ୍ୟ କେଉଁ ଦେବତା ହୋଇଥିଲେ ହୁଏତ ନିଜ କ୍ଷେତ୍ରରେ ନିଜ ସ୍ଥାନରେ ଅନ୍ୟମାନଙ୍କୁ ସେ ଅସ୍ୱୀକାର କରିଥାନ୍ତେ, ଅନ୍ୟମାନଙ୍କୁ ସ୍ଥାନ ଦେଇନଥାନ୍ତେ, କିନ୍ତୁ ମହାପ୍ରଭୁ ଉଦାର ହୃଦୟରେ ସମସ୍ତଙ୍କୁ ଏ କ୍ଷେତ୍ରରେ ସ୍ଥାନ ଦେଇଛନ୍ତି। ତେଣୁ ଆଜି ଶ୍ରୀକ୍ଷେତ୍ରର ମହିମା କାହିଁକି ଏତେ ବିସ୍ତାରିତ ହୋଇଛି, ଶ୍ରୀକ୍ଷେତ୍ରର ମହିମା କାହିଁକି ଏତେ ବିପୁଳ ହୋଇଛି, ତାର କାରଣ ହେଉଛି

0: ଏଇଭଳି ଗୋଟେ କ୍ଷେତ୍ର ଏବଂ ଏଇଭଳି ଜଣେ ଦେବତା ଯିଏକି ସବୁ ଧର୍ମ ସବୁ ସମ୍ପ୍ରଦାୟ ସବୁ ବର୍ଣ୍ଣ ସବୁ ଧର୍ମ ଏ ସମସ୍ତଙ୍କୁ ଏକାକାର କରିଛନ୍ତି ଏବଂ ସମସ୍ତଙ୍କୁ ଗ୍ରହଣ କରିଛନ୍ତି। ଇଏ ଗୋଟେ ସର୍ବଜନଗ୍ରାହ୍ୟ କ୍ଷେତ୍ର, ସର୍ବଧର୍ମ ଗ୍ରାହ୍ୟ କ୍ଷେତ୍ର, ସର୍ବସମ୍ପ୍ରଦାୟ ଗ୍ରାହ୍ୟ କ୍ଷେତ୍ର, ସର୍ବଦର୍ଶନ ଗ୍ରାହ୍ୟ କ୍ଷେତ୍ର। ତେଣୁ ସବୁ ଦର୍ଶନ ସବୁ ବିଚାର ଯେତେବେଳେ ଶ୍ରୀକ୍ଷେତ୍ରରେ ସମାହିତ ହୋଇଛି, ସେଇଥିପାଇଁ ଶ୍ରୀକ୍ଷେତ୍ରର ଏତେ ମହିମା, ଶ୍ରୀକ୍ଷେତ୍ରର ଏତେ ଆଦର। ତେଣୁ ମହାପ୍ରଭୁ ଆଜି ସମସ୍ତ ସତ୍ତ୍ୱକୁ, ସମସ୍ତ ସତ୍ତାକୁ, ସମସ୍ତ ବିଚାରକୁ ଏକୀଭୂତ କରି ଏହି ମୋଡ଼ଦାଣ୍ଡରେ ବର୍ତ୍ତମାନ ଉଭା ହେଉଛନ୍ତି।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟିହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶାର ସମୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ସାଧନ ପାଇଁ ନାଲ୍କୋ ସଦାସର୍ବଦା ସଂକଳ୍ପବଦ୍ଧ। ଭାରତର ପ୍ରମୁଖ ତଥା ନିର୍ଭର ଯୋଗ୍ୟ ଆଲୁମିନିୟମ ନିର୍ମାତା ନାଲ୍କୋ।
4: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
4: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
5: ଅଛି କେବଳ ମଣିଷ ପଣିଆ।
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
4: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
5: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
4: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
5: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
4: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
6: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ତେଣୁ ଈଶ୍ୱର ଦାସ ସପ୍ତଦଶ ଶତାବ୍ଦୀର କବି କଣ କହୁଛନ୍ତି ମହାପ୍ରଭୁଙ୍କ ସମ୍ପର୍କରେ? ସୁଜନେ ଚିନ୍ତ ନୀଳଗିରି ବୁଦ୍ଧ ସ୍ୱରୂପ ଦେବ ହରି, ସବୁ ରୂପରୁ ଅଟେ ସାର, ଏ ରୂପ ସର୍ବ ଅବତାର, ମହାଶୂନ୍ୟ ଯେ ଶୂନ୍ୟ ଛୁଳ ଶୂନ୍ୟ, ଅରୂପ ଅମୂଲ୍ୟ ଅବର୍ଣ୍ଣ। ତେଣୁ ଏ ଯେଉଁ ମହାପ୍ରଭୁଙ୍କ ସମ୍ପର୍କରେ କୁହାଗଲା, ଇଏ ସମସ୍ତ ଅବତାର ମାନଙ୍କର ଇଏ ହେଉଛନ୍ତି ଠୁଳ ରୂପ, ସବୁ ଅବତାର ୟାଙ୍କ ପାଖରୁ ଜନ୍ମ ହୋଇଛନ୍ତି। ତେଣୁ ଯେତେବେଳେ ମାନବ କଥା ଉଠୁଛି, ଏଇ ମାନବମାନଙ୍କୁ ଜାଣିବା ପାଇଁ, ମନୁଷ୍ୟକୁ ଜାଣିବା ପାଇଁ ମହାପ୍ରଭୁ ସ୍ୱୟଂ ମାନୁଷୀ ଲୀଳାରେ ଆସିଛନ୍ତି। ମହାପ୍ରଭୁ ତ ନିର୍ଗୁଣ, ତାଙ୍କର କୌଣସି ଗୁଣ ନାହିଁ, ତେଣୁ ସେ ଗୁଣମୁକ୍ତ ହେଲେ ଯାଇକରି ଈଶ୍ୱର ହୁଅନ୍ତି ଏବଂ ସୃଷ୍ଟି ରଚନା କରନ୍ତି। ସେଇଥିପାଇଁ ମହାପ୍ରଭୁ ଏଇ ଯେଉଁ ମଣିଷମାନଙ୍କୁ, ଆପଣ ବିଜ୍ଞାପନରୁ ଶୁଣୁଥିଲେ ଏ ରଥଯାତ୍ରା କେବଳ ସାମାନ୍ୟ ରଥଯାତ୍ରା ନୁହେଁ, ମାନେ ବାଣିଜ୍ୟିକ ବିଜ୍ଞାପନ ମଧ୍ୟ ମହାପ୍ରଭୁଙ୍କ ମହିମା ଘୋଷଣା କରୁଛନ୍ତି। ସେମାନେ କହୁଛନ୍ତି ଯେ ରଥଯାତ୍ରା ଗୋଟେ ସାଧାରଣ ରଥଯାତ୍ରା ନୁହେଁ, ଏହା ମାନବର ଜୟଯାତ୍ରା, ଏ ମହାମାନବିକତାର ଗୋଟେ ପ୍ରଦର୍ଶନ କ୍ଷେତ୍ର। ତେଣୁ ମହାପ୍ରଭୁ ସେଇ ମଣିଷମାନଙ୍କୁ ଚିହ୍ନିବା ପାଇଁ, ସେଇ ମଣିଷମାନଙ୍କୁ ଅଧିକ ବୁଝିବା ପାଇଁ ମହାପ୍ରଭୁ ସ୍ୱୟଂ ମାନୁଷୀ ଲୀଳାରେ ଆସିଛନ୍ତି। ସେଇଥିପାଇଁ ମହାପ୍ରଭୁଙ୍କର ଯେତେ କଷ୍ଟ, ମହାପ୍ରଭୁଙ୍କର ଯେତେ ଆବେଗ, ମହାପ୍ରଭୁଙ୍କର ଯେତେ ଉଚ୍ଛ୍ୱାସ ମାନବ ପାଇଁ ଅଛି, ସେଇ ସବୁ ଉଚ୍ଛ୍ୱାସକୁ ପୁଞ୍ଜି କରି ମହାପ୍ରଭୁ ଆଜି ବଡ଼ଦାଣ୍ଡରେ ବିରାଜମାନ କରିଛନ୍ତି। ଚାରମାଳ ଉପରେ ମହାପ୍ରଭୁ

ପାଇଛନ୍ତି ଏବଂ ଆମର ଯେତେ କର୍ମଚାରୀ ଆମର ଆକାଶବାଣୀ ଧାରା ବିବରଣୀ କେନ୍ଦ୍ରରେ ଅଛନ୍ତି, ମହାପ୍ରଭୁ ଯେତେବେଳେ ଚାରମାଳରେ ଥିଲେ, ଚାରମାଳ ପାଖରେ ଠିଆ ହେଇକିରି ମହାପ୍ରଭୁ ଯେତେବେଳେ ଆମେ ରାଧାବଲ୍ଲଭ ମଠ ଉପରେ ଠିଆ ହେଇକିରି ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଭାବରେ ସାମ୍ନାସାମ୍ନି ଦେଖୁଥିଲୁ, ସମସ୍ତେ କିଛି ସମୟ ପାଇଁ ନିଜର ପ୍ରତ୍ୟକ୍ଷ କର୍ମ ଏବଂ ନିଜର ଦାୟିତ୍ୱକୁ ଭୁଲି ଯାଇକିରି ମହାପ୍ରଭୁଙ୍କର ଆଖି ସହିତ ଆଖି ମିଳାଉଥିଲେ ଏବଂ ସମସ୍ତଙ୍କର ଆଖି ଚଳଚଳ ହେଇ ଉଠୁଥିଲା। ଏଇଥିପାଇଁ ତ ମହାପ୍ରଭୁଙ୍କର ଅନନ୍ୟତା, ଏଇଥିପାଇଁ ତ ରଥଯାତ୍ରାର ଅନନ୍ୟତା, ଏଇଥିପାଇଁ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଆମେ ଲୋଡ଼ୁ ଯେ ମହାପ୍ରଭୁଙ୍କ ସହିତ

0: ମଧ୍ୟ ଦର୍ଶନ ବ୍ୟବସ୍ଥା ଏତେ ଜଟିଳ ହେଇଯାଇଛି, ଏତେ କଷ୍ଟପ୍ରଦ ହେଇଛି ଯେ ଜଗମୋହନ ଭିତରେ ମହାପ୍ରଭୁଙ୍କୁ ଟିକେ ଭଲ ଭାବରେ ଆଖି ପୁରେଇକି ଦେଖିବା, ମନ ପୁରେଇକି ଦେଖିବା ଏ ସୁବିଧା ମଧ୍ୟ ବର୍ତ୍ତମାନ ମିଳୁନାହିଁ। ତେଣୁ ବଡ଼ଦାଣ୍ଡରେ ଯେତେବେଳେ ମହାପ୍ରଭୁଙ୍କୁ ଚାହିଁ ମହାପ୍ରଭୁ ଆମକୁ ଚାହିଁଛନ୍ତି, ଆମେ ମହାପ୍ରଭୁଙ୍କୁ ଚାହିଁଛୁ, ଏହି ପ୍ରକାର ଗୋଟେ ପରିବେଶ ଯେତେବେଳେ ମହାପ୍ରଭୁ ସୃଷ୍ଟି କରିଛନ୍ତି ସେତେବେଳେ ସେ ପରିବେଶକୁ କେହି ହାତ ଚଢ଼ା କରିବାକୁ ଚାହୁଁନାହାନ୍ତି। ସମସ୍ତଙ୍କ ଯୋଡ଼ ହସ୍ତ, ସମସ୍ତଙ୍କ ଆଖି ମହାପ୍ରଭୁଙ୍କର ଆଖି ସହିତ ମିଶୁଛି ଏବଂ ସମସ୍ତଙ୍କର ଆଖି ଲୁହ ଛଳ ଛଳ। କାହିଁକି ଏ କଥା ଘଟେ ବଡ଼ଦାଣ୍ଡରେ? କାହିଁକି ଏ କଥା ମହାପ୍ରଭୁ ସମସ୍ତଙ୍କ ଆଖିକୁ ଲୋତକାର୍ଦ୍ର କରିଦିଅନ୍ତି? କାରଣ ଆତ୍ମା ସହିତ ଆତ୍ମାର ମିଳନ ହେଇଯାଏ ଏବଂ ମହାପ୍ରଭୁ ହେଉଛନ୍ତି ପରମାତ୍ମା, ଆମେ ସମସ୍ତେ ଆତ୍ମା। ଆତ୍ମା ଯିଏ ପରମାତ୍ମା, ସିଏ ଯିଏ ଜଗତରେ ବ୍ୟାପିକି ରହିଛନ୍ତି ସେ ପରମାତ୍ମା, ଯିଏ ଆମର ଅନ୍ତର ଭିତରେ ଅଛନ୍ତି ସେ ଆତ୍ମା। ଆତ୍ମା ଏବଂ ପରମାତ୍ମାଙ୍କ ଭିତରେ କୌଣସି ଅନ୍ତର ନାହିଁ। ତେଣୁ ଆତ୍ମା ଯେତେବେଳେ ପରମାତ୍ମାଙ୍କୁ ଦେଖୁଛି ଏବଂ ପରମାତ୍ମା ଯେତେବେଳେ ଆତ୍ମାଙ୍କୁ ଦେଖୁଛନ୍ତି, ଏହି ଉଭୟ ମିଳନ ମୁହୂର୍ତ୍ତରେ ଉଭୟଙ୍କର ଆଖି ଛଳ ଛଳ ହେଇଯାଏ। ମହାପ୍ରଭୁଙ୍କର ଆଖି ଛଳ ଛଳ ହେଉଛି କି ନାହିଁ ତାହା ଆମ ଆଖିରେ ପଡ଼ୁନାହିଁ, କିନ୍ତୁ ଆମ ଆଖି ଛଳ ଛଳ ହେଇଯିବା କଥା ମହାପ୍ରଭୁ ନିଶ୍ଚୟ ଦେଖୁଛନ୍ତି। ତେଣୁ ଏହି ଆଖି ଛଳ ଛଳ ପରିବେଶ ଏବଂ ଆଖି ଛଳ ଛଳ ମୁହୂର୍ତ୍ତ କେବଳ ବଡ଼ଦାଣ୍ଡରେ ରଥଯାତ୍ରାରେ ହୁଏ ବୋଲି ଆମେ ରଥଯାତ୍ରାକୁ ଧାଇଁ ଆସୁ ଏବଂ ରଥଯାତ୍ରାକୁ ପ୍ରାଣର ସହିତ ଅନୁଭବ କରିବା ପାଇଁ, ଉପଲବ୍ଧ କରିବା ପାଇଁ ଆମେ ଅପେକ୍ଷା କରି ରଖିଥାଉ। ସେଇଥିପାଇଁ ମହାପ୍ରଭୁ ଯେତେବେଳେ ଗୁମୁଟରେ ଦେଢ଼ ଘଣ୍ଟା କାଳ ଅଟକି ଗଲେ, ସେଇ ସମସ୍ତଙ୍କ ମନ ଭିତରେ ଉତ୍କଣ୍ଠା ବଳିଗଲା, ସମସ୍ତଙ୍କ ମନ ଭିତରେ ହାହାକାର ବଳିଗଲା। ସାରା ରାଜ୍ୟରେ ଯେତେବେଳେ ଆକାଶବାଣୀ ମାଧ୍ୟମରେ, ଦୂରଦର୍ଶନ ମାଧ୍ୟମରେ କି ଅନ୍ୟ କୌଣସି ମାଧ୍ୟମରେ ଲୋକମାନେ ବିବରଣୀ ଶୁଣୁଥିବେ, ସମସ୍ତଙ୍କ ମନ ଭିତରେ ମଧ୍ୟ ହସାତ ନୈରାଶ୍ୟ କରିଥିବ, ଆହା ଆମର ମହାପ୍ରଭୁ କେତେ କଷ୍ଟ ପାଇଲେ। ଯାତ୍ରୀମାନେ, ଶ୍ରଦ୍ଧାଳୁମାନେ, ଭକ୍ତମାନେ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି, ମହାପ୍ରଭୁ ମଧ୍ୟ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ କ'ଣ ଘଟିଲା ଯେ ମହାପ୍ରଭୁ ଆସିନାହାନ୍ତି? ମହାପ୍ରଭୁ ଗୁମୁଟରେ ବସି ରହିଛନ୍ତି, ତାହିଆ ତାଙ୍କ ମସ୍ତକରେ ନାହିଁ। କେଡ଼େ ସୁନ୍ଦର ଦିଶୁଥାନ୍ତେ ମହାପ୍ରଭୁ, କେଡ଼େ ଶୋଭାଯୁକ୍ତ ହେଇଥାନ୍ତା ତାଙ୍କ ରୂପ, ସେ ରୂପ ଆମେ ଦର୍ଶନ କରିପାରିଲୁ ନାହିଁ। ମହାପ୍ରଭୁଙ୍କର ଯେତିକି ଦୁଃଖ ନୁହେଁ, ଭକ୍ତମାନଙ୍କର ତତୋଧିକ ଦୁଃଖ ଏଇଟା ହେଲା ଆଜି। ତେଣୁ ସେଇଥିପାଇଁ ଆମେ ସମସ୍ତେ ମର୍ମାହତ ହେଇଛୁ, କିନ୍ତୁ ଯେହେତୁ ବିଶ୍ୱ ନିୟନ୍ତା, ସବୁ ତାଙ୍କ ଇଚ୍ଛାରେ ହୁଏ, ସେହି ସବୁର କାରଣ ଏବଂ ନିୟନ୍ତା ହେଉଛନ୍ତି ସେ, ସବୁ କାରଣର କାରଣ ସେ ହେଉଛନ୍ତି। ତେଣୁ ତାଙ୍କରି ଉପରେ ସେ ନିର୍ଣ୍ଣୟ ଛାଡ଼ିଦେଇ ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି।
1: ଶ୍ରୀ ଜଗନ୍ନାଥ ନୀଳାଦ୍ରି ଶିରୋ ମୁକୁଟ ରତ୍ନ ହେ ଦାରୁ ବ୍ରହ୍ମନ ଘନଶ୍ୟାମ ପ୍ରସିଦ୍ଧ ପୁରୁଷୋତ୍ତମ। ଆଜି ଯାହାଙ୍କ ନାମରେ ଏ କ୍ଷେତ୍ର ନାମିତ ହୋଇଛି ଏବଂ ଯାହାଙ୍କର ନାମ ହେଉଛି ସର୍ବୋତ୍ତମ, ସେ ହେଉଛନ୍ତି ପୁରୁଷୋତ୍ତମ। ସର୍ବେଷାଂ ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଆଜି ଏଇ ଯେଉଁ ବ୍ରହ୍ମ ମହୋତ୍ସବ ଅନୁଷ୍ଠିତ ହେଉଛି, ଏଇ ଯେଉଁ ପୁରୁଷୋତ୍ତମ ହେଉଛନ୍ତି କିଏ, ଯିଏ ହେଉଛନ୍ତି ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ, ସମସ୍ତ ଦେବତାମାନଙ୍କର ରାଜା ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ, ଏବଂ ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ, ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ରାଜା ମଧ୍ୟ ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ। ତେଣୁ ଆଜି ଏ ସମ୍ପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ବିରାଜମାନ କରିଛନ୍ତି ଯେଉଁ କ୍ଷେତ୍ରର ଆରାଧ୍ୟ, କ୍ଷେତ୍ରର ଇଷ୍ଟ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ସିଏ ହେଉଛନ୍ତି ପୁରୁଷୋତ୍ତମ। ତେଣୁ ଆଜି ପୁରୁଷୋତ୍ତମ କ୍ଷେତ୍ରରେ ବର୍ତ୍ତମାନ ବିଜେ କରୁଛନ୍ତି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମହାପ୍ରଭୁ ତାଙ୍କର ନନ୍ଦିଘୋଷ ରଥକୁ। ଆଉ କିଛି ସମୟ ପରେ ଏଇ ଯେଉଁ ବାଦ୍ୟ ବାଜୁଛି, ଏ ଘଣ୍ଟ ବାଜୁଛି, ପ୍ରାୟ ମହାପ୍ରଭୁଙ୍କ ପାଇଁ ଦେଢ଼ ଘଣ୍ଟା ଦୁଇ ଘଣ୍ଟା ହେଲା ସେମାନେ ବାଦ୍ୟ ବଜାଉଛନ୍ତି, ନୃତ୍ୟକାରୀମାନେ ନୃତ୍ୟ କରୁଛନ୍ତି ଏବଂ ଆଲଟ ପଡ଼ୁଛି, ତାମର ମଧ୍ୟ ପଡ଼ୁଛି ଏବଂ ଛତ୍ର ସେମିତି ଟେକା ହେଇଛି। ମହାପ୍ରଭୁ ବର୍ତ୍ତମାନ ବଡ଼ଦାଣ୍ଡରୁ ଚାରମାଳ ଉପରକୁ ଉଠି ଆଉ ଅଳ୍ପ ସମୟ ପରେ ସେ ବର୍ତ୍ତମାନ ପହଞ୍ଚିଗଲେଣି ସିଂହାସନ ନିକଟରେ, ଏବଂ ସିଂହାସନରେ ବସିଲେ ମହାପ୍ରଭୁ ଟିକିଏ ଉତ୍ତର ଦିଗକୁ मुहा मुहा

0: ଗୋଟେ କରିଦେବେ, ଯାହାଫଳରେ ସମସ୍ତେ ଯେଉଁ ଚାହିଁକିରି ବସିଥିଲେ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ରଥେତୁ ବାମନଙ୍କ ଦୃଷ୍ଟିଆ ପୁନର୍ଜନ୍ମ ନ ବିଦ୍ୟତେ, ତେଣୁ ସେଇ ବାମନ ରୂପୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସମସ୍ତେ ଆଉ ଅଳ୍ପ ସମୟ ପରେ ଦର୍ଶନ କରିବେ। ବର୍ତ୍ତମାନ ସିଂହଦ୍ୱାର ଠାରୁ ଲମ୍ବି ଯାଇଛି ଜନସ୍ରୋତ ବଡ଼ଦାଣ୍ଡ ଆଡ଼କୁ, ଏବଂ ବଡ଼ଦାଣ୍ଡରେ ଆଜି ଥାଳି ମାରିଦେଲେ ଥାଳି ଚାଲିଯିବ। ସୋରିଷ ପକାଇବାକୁ କେଉଁଠି ରାସ୍ତା ନାହିଁ, କୌଣସି ଅବକାଶ ନାହିଁ, ତେଣୁ ବହୁ ବ୍ୟକ୍ତି ବର୍ତ୍ତମାନ ଅପେକ୍ଷା କରିଛନ୍ତି, ବହୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି, ବହୁ ଭକ୍ତମାନଙ୍କର ସମାବେଶ ଘଟିଛି ପରମ ପାବନ ଶ୍ରୀକ୍ଷେତ୍ର ଧାମରେ। ପାଗ ପ୍ରତିକୂଳ ହଉ ଯାହା ବି ହଉ, ସମସ୍ତେ ଧାଇଁ ଆସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ଏବଂ ଯେଉଁ ଭକ୍ତମାନେ ଆସୁଛନ୍ତି ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ମଧ୍ୟ ବଡ଼ ଦେଉଳ ଛାଡ଼ି ବର୍ତ୍ତମାନ ବିଜେ କରିସାରିଲେଣି ନନ୍ଦୀ ଘୋଷ ରଥରେ, ଏବଂ ଆଉ ଅଳ୍ପ ସମୟର ଅପେକ୍ଷା, ଏହାପରେ ଆମର ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଠାକୁରମାନେ ରୁନ୍ଧା ହେବେ, ରୁନ୍ଧା ହେଲା ପରେ ତାଙ୍କର ସୋଲ ଚିତା ଲାଗିବ, ଏବଂ ମନ୍ଦିର ଭିତରେ ଆହୁରି ତିନି ଜଣ ଦିଅଁ ଅଛନ୍ତି, ଅର୍ଥାତ୍ ଶ୍ରୀ ମଦନ ମୋହନ, ରାମ ଏବଂ କୃଷ୍ଣ, ଏମାନେ ମଧ୍ୟ ଯାତ୍ରାରେ ଯିବେ, ଏବଂ ଏମାନେ ଗୋଟିଏ ପାଲିଙ୍କିରେ ଏମିତି ପଟୁଆରରେ ଆସିବେ। ଏମାନେ ମଧ୍ୟ ଆସିକରି ପହଞ୍ଚିବେ ଶ୍ରୀ ବଳଭଦ୍ରଙ୍କ ରଥରେ, ଶ୍ରୀ ରାମ ଏବଂ କୃଷ୍ଣ ଏବଂ ଜଗନ୍ନାଥଙ୍କ ରଥରେ ମଦନ ମୋହନ ବର୍ତ୍ତମାନ ବିଜେ କରିବେ, ଏବଂ ମଦନ ମୋହନ ବିଜେ କଲା ପରେ ସୋଲଚିତା ଲାଗିବ, ବେଶ ହେବ, ଏବଂ ଗଜପତି ମହାରାଜ ଆସିବେ। ତେଣୁ ବର୍ତ୍ତମାନ ଏ ପହଣ୍ଡି ଯେଉଁ ପହଣ୍ଡିର ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ଆମେ ଉପବେଶନ କରିଛେ, ଉପସ୍ଥିତ ହେଇଛେ। ମୁଁ ବର୍ତ୍ତମାନ ଦ୍ୱିତୀୟ ବୁଥରେ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ସେ ଧାରା ବିବରଣୀ ପ୍ରଦାନ କରନ୍ତୁ।
1: ଭେୟଂ ସଦା ପରିଭବଘ୍ନ ମଭୀଷ୍ଟ ଦୋହଂ ତୀର୍ଥାସ୍ପଦଂ ଶିବ ବିରିଞ୍ଚି ନୂତଂ ଶରଣ୍ୟଂ ଭୃତ୍ୟାର୍ତ୍ତ୍ୟହଂ ପ୍ରଣତ ପାଳ ଭବାବ୍ଧିପୋତମ୍ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍ ଚରଣାରବିନ୍ଦମ୍। ମହାପ୍ରଭୁ ବଡ଼ ଠାକୁର ଜଗନ୍ନାଥଙ୍କର ଏ ଦିବ୍ୟ ଲୀଳାରେ ଶ୍ରୋତାବନ୍ଧୁ ରଥାରୂଢ଼ ହେଉଛନ୍ତି, ଗର୍ଭଗୃହକୁ ପ୍ରବେଶ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଆପଣମାନେ ଜାଣନ୍ତି ଯେପରି ଶ୍ରୀମନ୍ଦିର ସେହିପରି ରଥ ମଧ୍ୟ, ଯେପରି ଶ୍ରୀମନ୍ଦିରର ଚାରୋଟି ଦ୍ୱାର ଆଉ ସ୍ତମ୍ଭ ଅଛନ୍ତି, ତାର ପାଚେରୀ ଅଛି, ସେହିପରି ଛୋଟ ଆକାରର ଶ୍ରୀମନ୍ଦିର ହେଉଛନ୍ତି ଏ ରଥ। ତେଣୁ ସେହି ରଥର ଦ୍ୱାର ଦେଇ ଗର୍ଭଗୃହକୁ ବା ଯେଉଁ ଆସନରେ ମହାପ୍ରଭୁ ଯେଉଁ ପିଣ୍ଡି ଉପରେ ବସିବେ, ସେହି ଗର୍ଭ ଋଷି ପଟା ତାରି ଉପରକୁ ଝୁଲି ଝୁଲି କାଳିଆ ଠାକୁର ଆଜି ଟିକେ ଅଭିମାନ କରିଛନ୍ତି। ମହାପ୍ରଭୁଙ୍କର ପହଣ୍ଡି ଗତିରୁ ଆମେ ନିଶ୍ଚିତ ଭାବରେ ଅନୁଭବ କରିବା। ପତିତାନାଂ ପତିତୋହମ୍, କାହିଁକିନା ପ୍ରାର୍ଥନା ଦ୍ୱାରା ସବୁକିଛି ସମ୍ଭବ। ଏଠି ଭକ୍ତ ପ୍ରାର୍ଥନା କରୁଛି, ପତିତାନାଂ ପତିତୋହମ୍ ତ୍ୱମେବ ପାପହାରକ, ହେ ମହାପ୍ରଭୁ ଯେତେ ପାପ ହରଣ ହୋଇପାରିବ ସେଥିପାଇଁ ଏକମାତ୍ର ତୁମେ ହିଁ ପାପହାରକ। ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ପ୍ରବିଭୋ, ହେ ବିଭୁ ହେ ପ୍ରଭୁ ଜଗନ୍ନାଥ ତୁମେ କ୍ଷମା କରିଦିଅ। ଆଶ୍ଚର୍ଯ୍ୟ ଲାଗିବ ଆପଣମାନଙ୍କୁ, ଶ୍ରୀମନ୍ଦିରର ମେଘନାଦ ପାଚେରୀ କଡ଼ରେ ହଜାର ହଜାର ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି ଅଲୌକିକ ଲୀଳାକୁ। ଆଉ ମୁଣ୍ଡମାଳ ବଡ଼ଦାଣ୍ଡ ପରିପୂର୍ଣ୍ଣ, କହିବାକୁ ଗଲେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପଛକୁ ପଛ ଲାଗି ରହିଛନ୍ତି। ଆପଣମାନେ ତ ଅନୁଭବ

0: ଆଜିର ସକାଳ ସମୟରୁ ମେଘ ମାତ୍ର 2 ଘଣ୍ଟା ମଝିରେ ବିଶ୍ରାମ ନେଇଥିଲା। ତାପରେ ଅବିରତ ବର୍ତ୍ତମାନ ମଧ୍ୟ ମେଘ ପୂର୍ବ ପରି ଚାଲିଛି, ଏଣୁ ଆକାଶ ମଧ୍ୟ ଅନ୍ଧକାର ପରିବେଶ ରହିଛି। କିନ୍ତୁ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାକୁ ବାୟୁ ବରୁଣ ଶଶାଙ୍କ ଇଏ ସମସ୍ତେ ଅଗ୍ନିଦେବ ସମସ୍ତେ ସ୍ୱାଗତ କରୁଛନ୍ତି, ଆଉ ସାନ୍ନିଧ୍ୟ ଲାଭ କରୁଛନ୍ତି। ତେଣୁ ସେ ଯେଉଁ ପାଟ ରଜୁରେ ପହଣ୍ଡି କରାଯାଉଥିଲା, ବାହୁଟ କଣ୍ଟ ଯାହା ବଉଳ କାଠରେ ତିଆରି ମହାପ୍ରଭୁଙ୍କର ସେନାପଟା ଲାଗି ସମୟରେ ଶ୍ରୀଅଙ୍ଗରେ ଦିଆଯାଇଥାଏ। କାହିଁକିନା ଶ୍ରୀଅଙ୍ଗ ଯେତେବେଳେ ପହଣ୍ଡି ହୋଇ ହୋଇ ଆସିବେ, ପାବଚ୍ଛ ଡେଇଁବେ, ତଳେ ବାଜିବେ, ସେଇ ଶ୍ରୀଅଙ୍ଗକୁ କ୍ଷତି ନ ପହଞ୍ଚିବା ପାଇଁ ବାହୁଟ କଣ୍ଟ ସେନାପଟା ଲାଗି ହୋଇଥିଲେ ମହାପ୍ରଭୁ। ଜଣେ ହନୁମାନ ବେଶରେ ତାଙ୍କର ଗଦାକୁ ବୁଲାଇ ଘଣ୍ଟୁଆମାନଙ୍କର ପାଖରେ ସେ ମଧ୍ୟ ତାଳ ପ୍ରଦାନ କରୁଛନ୍ତି। ଟିକିଏ ହେଲେ କେହି କାହାକୁ ଛାଡ଼ୁନାହାନ୍ତି, ସେବା କରିବାରେ ଉଣା ରହୁନାହିଁ। ତେବେ ମଣିଷ ଜୀବନରେ ନିଶ୍ଚିତ ଭୁଲ ନା ଭୁଲର ବ୍ୟବସ୍ଥା କେଉଁଠି ନା କେଉଁଠି ରହିଥାଏ। ତେବେ ଭୁଲ ହେବାଟା ବଡ଼ କଥା ନୁହେଁ, ଭୁଲକୁ ସୁଧାରିବା ପାଇଁ ମହାପ୍ରଭୁଙ୍କ ପାଖରେ ଆମେ ସମର୍ପିତ ହେବା, ଇଏ ହେଉଛି ଆମର ପରମ କର୍ତ୍ତବ୍ୟ। ଶାସ୍ତ୍ର ପୁରା କହିଛନ୍ତି, ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଜାତି ପାତ୍ରତ୍ୱମ୍, ପାତ୍ରତ୍ୱାତ୍ ଧନମ ଆପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍। ତେଣୁ ସୁଖ ପାଇବାକୁ ହେଲେ ବିନୟର ଆବଶ୍ୟକତା ଅଛି। ଯେଉଁ ସାମଗ୍ରିକ ଏ ଯେଉଁ ଉତ୍ସବ ଘୋଷ ଯାତ୍ରା, ଏଥିରେ ଅନେକ ପ୍ରକାରର, ଯେମିତି ଆପଣ ଜାଣିଛନ୍ତି 119 ପ୍ରକାର ସେବା, ଏ ସେବା ଭିତରେ ବାନ୍ଧି ହୋଇ ଗୋଟେ କାର୍ଯ୍ୟକୁ ନିର୍ବିଘ୍ନରେ କରିବା ଦୁରୁହ ବ୍ୟାପାର। ଆମେ କହିବୁ ଏଠି କେବଳ ମହାପ୍ରଭୁଙ୍କର କରୁଣା ହିଁ ସବୁ କାର୍ଯ୍ୟକୁ ସମ୍ପନ୍ନ କରିଦେଉଛି। ଏତେ ପ୍ରକାର ମନ ଆମ ପରିବାରରେ ଆପଣମାନେ ଅନୁଭବ କରନ୍ତୁ, 5 ଜଣ 3 ଜଣ 10 ଜଣ ପରିବାର ଭିତରେ କେତେ ସମସ୍ୟା ଆସୁଛି। ଇଏ ଯଦି ରୁଷିଲାଣି, ସିଏ ମନ ଉଣା କଲାଣି, ସିଏ ମଧ୍ୟ କହୁଛି ମୋତେ ଅଣଦେଖା କରାଯାଉଛି। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ପରିବାର ପୁଣି ଆଗକୁ ଆଗକୁ ଚାଲୁଛି। ଆଉ ଇଏ ଯେଉଁ ମହାପ୍ରଭୁଙ୍କର ପରିବାର, ଇଏ ଯେଉଁ ବଡ଼ ଠାକୁରଙ୍କର, ଇଏ ଯେଉଁ ବଡ଼ ବ୍ୟବସ୍ଥା, ଏ ଶ୍ରୀମନ୍ଦିରର ବ୍ୟବସ୍ଥା, ସର୍ବମ୍ ରହସ୍ୟ ପୁରୁଷୋତ୍ତମସ୍ୟ। ସେଇଥିପାଇଁ କୁହାଯାଏ, ଦେବାନ ଦେବୋ ନ ଜାନାତି କୁତଃ ମନୁଷ୍ୟ, ମଣିଷ ଜାଣିପାରିବନି ବାସ୍ତବରେ କେମିତି ସମ୍ପନ୍ନ ହେଉଛି ଏ ଲୀଳା। କିଏ ଆଣି କ'ଣ ଯୋଗେଇ ଦେଉଛି, କିଏ ବାଦ୍ୟ ବଜାଉଛି, କିଏ ତୁଳସୀ ଆଣି ଦେଉଛନ୍ତି, କିଏ ଧୂପ ଦୀପ ଲଗେଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଏତେ ବଡ଼ ବର୍ଷା ଆଜି ସକାଳୁ ଲାଗି ରହିଛି, ମହାପ୍ରଭୁଙ୍କର ନୀତି ଯଥା ପୂର୍ବମ୍ ସେହିପରି ଚାଲି ରହିଛି, କୌଣସିଥିରେ ଉଣା ନାହିଁ। ମଣିଷ ଭକ୍ତମାନଙ୍କର, ସଚରାଚର ବ୍ରହ୍ମାଣ୍ଡର 56 କୋଟି ଜୀବଜନ୍ତୁ ସମସ୍ତେ ଅବଲୋକନ କରୁଛନ୍ତି ଏ ଦିବ୍ୟ ଲୀଳାକୁ। ସେ ପୁରା ସ୍ୱୟଂ ଲୀଳାରେ ଆସିଛନ୍ତି। ଯେଉଁ 2ଟି ଯାତ୍ରାକୁ ଛାଡ଼ିଦେଲେ, ଆଉ ଯେଉଁ ଯାତ୍ରା ଗୁଡ଼ିକ ରହିଲେ 10ଟି ଯାତ୍ରା, ଗୋଟିଏ ଉପଯାତ୍ରା, 11ଟି ଯାତ୍ରା, ସେଥିରେ ମହାପ୍ରଭୁ ଚଳନ୍ତି ବିଗ୍ରହ ଶ୍ରୀ ଶ୍ରୀ ମଦନ ମୋହନ ରାମକୃଷ୍ଣଙ୍କୁ ପଠାନ୍ତି। କିନ୍ତୁ ଏକମାତ୍ର 2ଟି ଯାତ୍ରା ସେ ରଖିଛନ୍ତି, ସ୍ୱୟଂ ଲୀଳାରେ ଆସିବେ। ସ୍ନାନ ବେଦୀକୁ ତ ସେଇ ମନ୍ଦିର ଭିତରେ ଆସି ପୁଣି ପଳାଇ ଯାଉଛନ୍ତି, ମାତ୍ର ରଥଯାତ୍ରାରେ ଏକ ଅବକାଶ ରହିଥାଏ ଭକ୍ତ ପାଖରେ, ସେ ମନ ଭରି ତାର ପ୍ରାଣପ୍ରିୟ ଠାକୁରଙ୍କୁ ଭାବରେ ବାନ୍ଧି ପାରିବ। ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ, ସେଇ ଭକତର ଜୀବନ ଧନ, ଯିଏ ପ୍ରାଣସ୍ୱରୂପ, ଯିଏ ଘରେ ବସି ଅପେକ୍ଷା କରିଛି ଜଗନ୍ନାଥ ରଥାରୂଢ଼ ହେଲେ ସେ ଗଣ୍ଡେ ଖାଇବ। ସେ ସକାଳୁ ଖାଇ ନାହିଁ, ବ୍ରତ କରିଛି, ମହାପ୍ରଭୁ ପ୍ରାୟ ଆସୁଛନ୍ତି ରଥକୁ। ତେଣୁ ଇଏ ହେଉଛି ଜଗନ୍ନାଥଙ୍କ ପ୍ରତି ଏ ଓଡ଼ିଆର ପ୍ରାଣ, ଭକ୍ତର ପ୍ରାଣ, ଜଗନ୍ନାଥଙ୍କୁ ଭଲ ପାଉଥିବା ବ୍ୟକ୍ତିର ଚରିତ୍ର। ତେଣୁ
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ
2: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣୁଛନ୍ତି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ଦିନ 1:50। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଦିନ ଦୁଇଟାରେ ମିଡ୍ ଡେ ନ୍ୟୁଜ୍ ଶୁଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ କଏଦୀଙ୍କୁ ଶୀଘ୍ର ମୁକ୍ତି ନେଇ ଏକ ସମନ୍ୱିତ ନୀତି ପ୍ରସ୍ତୁତ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଗୁରୁତ୍ୱାରୋପ କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଏବଂ ଜାପାନ ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ। ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କର ନୀତିକାନ୍ତି ଜାରି ରହିଛି। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ ଏବଂ ପରେ ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ପହଣ୍ଡି ବିଜେରେ ରଥାରୂଢ଼ ହୋଇସାରିଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ନନ୍ଦିଘୋଷ ରଥ ଉପରକୁ ବିଜେ କରୁଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ପୁରୀ ବଡ଼ଦାଣ୍ଡରେ ଅଗଣିତ ଭକ୍ତଙ୍କର ଭିଡ଼ ଲାଗି ରହିଛି। କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ମଧ୍ୟାହ୍ନ ତିନିଟା ମଧ୍ୟରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରାଯିବ। ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୃଥକ୍ ପୃଥକ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ରଥଯାତ୍ରାକୁ ଭାରତୀୟ ସଂହତି, ଐତିହ୍ୟ ଏବଂ ସାଂସ୍କୃତିକ ବୈଭବର ଏକ ଅଂଶ ଭାବେ ବର୍ଷ୍ଣନା କରିଛନ୍ତି। ଏହି ଅବସରରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣାର ଜିନ୍ଦ ରେଳ ଷ୍ଟେସନରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଚଳାଚଳ କରିବ। ଏହା ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ, ଯାହାକି ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତି ଦେଇଥାଏ। ଏହି ପ୍ରକ୍ରିୟା ଜଳୀୟ ବାଷ୍ପକୁ ଉପ ଉତ୍ପାଦରେ ପରିଣତ କରିଥାଏ, ଯାହାଫଳରେ କାର୍ଯ୍ୟକ୍ଷମ ସମୟରେ ଏଥିରେ କାର୍ବନ୍ ନିର୍ଗମନ ଶୂନ୍ୟ ହୋଇଥାଏ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯାହାକି ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ସବୁଠାରୁ ଲମ୍ବା ହାଇଡ୍ରୋଜେନ୍ ଚାଳିତ ଯାତ୍ରୀ ଟ୍ରେନ୍ ମଧ୍ୟରେ ଅନ୍ୟତମ। ଏହି ଟ୍ରେନ୍ର ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ କଏଦୀଙ୍କୁ ଶୀଘ୍ର ତଥା ତ୍ୱରିତ ମୁକ୍ତି ପାଇଁ ଏକ ସମନ୍ୱିତ ନୀତି ପ୍ରସ୍ତୁତ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିପାଇଁ ଏକ ନୀତି ପ୍ରସ୍ତୁତ ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ମାମଲାଗୁଡ଼ିକର ବିଚାର ପାଇଁ ଦେଶବ୍ୟାପୀ ଏକ ସମନ୍ୱିତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ 3 ମାସର ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ସମୟସୀମା ମଧ୍ୟରେ ନୀତି ପ୍ରସ୍ତୁତ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ବର୍ଗର କଏଦୀଙ୍କ ମୁକ୍ତି ପାଇଁ ଦାଖଲ ହେଉଥିବା ଆବେଦନଗୁଡ଼ିକ ଉପରେ ତ୍ୱରିତ ବିଚାର ତଥା ଉତ୍ତରଦାୟିତ୍ୱ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଇ ପ୍ରିଜନ୍ସ ପୋର୍ଟାଲ ସହ ଯୋଡ଼ିବାକୁ ସୁପ୍ରିମକୋର୍ଟ କହିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସରକାର ସଂଶୋଧନ କରିଛନ୍ତି। ଡିଜେଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 15.50 ଏବଂ ଏଟିଏଫ୍ ରପ୍ତାନୀ ଉପରେ ପ୍ରତି ଲିଟର 14.50 ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 2.50 ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ସହ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପଶ୍ଚିମ ଏସିଆ ସଂକଟ ପରିପ୍ରେକ୍ଷୀ

0: ଦେଶରେ ତୈଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ 27 ତାରିଖରୁ ଏହି ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରାଯାଇଥିଲା। ପ୍ରତି 15 ଦିନ ବ୍ୟବଧାନରେ ଏହି ଶୁଳ୍କ ହାରର ସମୀକ୍ଷା କରାଯାଇଥାଏ। ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳରେ ସୃଷ୍ଟ ପ୍ରତିବନ୍ଧକ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଆର୍ଥିକ ଆହ୍ୱାନର ମୁକାବିଲା ଦିଗରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ବିମ୍ଷ୍ଟେକ୍ ଜାତୀୟ ସୁରକ୍ଷା ମୁଖ୍ୟଙ୍କ ପଞ୍ଚମ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ ଏହା କହିଛନ୍ତି। ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେବା ଯୋଗୁଁ ସବୁ ରାଷ୍ଟ୍ର ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ପାରସ୍କରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି, ସହଭାଗିତା ସମ୍ପନ୍ନ ପଦକ୍ଷେପ ଏବଂ ଆଲୋଚନା ମାଧ୍ୟମରେ ଆହ୍ୱାନର ସମାଧାନ ନେଇ ଶ୍ରୀ ଡୋଭାଲ ପରାମର୍ଶ ଦେଇଛନ୍ତି। ଭାରତ ମହାସାଗର ଅଞ୍ଚଳର ବିମ୍ଷ୍ଟେକ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସକ୍ରିୟ ଅର୍ଥନୈତିକ କ୍ଷେତ୍ରଗୁଡ଼ିକୁ ଏକତ୍ରିତ କରିପାରିଛି। ଏହି ଅଞ୍ଚଳଗୁଡ଼ିକର ମୋଟ ଘରୋଇ ଉତ୍ପାଦ ପ୍ରାୟ 5 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସୁରକ୍ଷା ସମ୍ପର୍କିତ ଆହ୍ୱାନର ମୁକାବିଲା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ, ଆନ୍ତର୍ଜାତିକ ସଂଗଠିତ ଅପରାଧ, ସାଇବର ବିପଦ, ସାମୁଦ୍ରିକ ସୁରକ୍ଷା ଆହ୍ୱାନର ମୁକାବିଲା ଦିଗରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଆଗକୁ ବଢ଼ୁଛନ୍ତି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଦେଶର ସୀମା ସୁରକ୍ଷା ସହିତ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ସରକାର ପ୍ରୟାସ ଜାରି ରଖିଛନ୍ତି। ବିକାଶ ଏବଂ ଜାତୀୟ ସୁରକ୍ଷାକୁ ସମନ୍ୱିତ ଭାବେ ଗତିଶୀଳ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସୀମା ସଡ଼କ ସଂଗଠନ ବିଆର୍ଓର ପ୍ରଯୁକ୍ତି ସମ୍ମିଳନୀକୁ ଆଜି ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ଉନ୍ନତ ଭିଭିଭୂମି ସଦାସର୍ବଦା ଏକ ବିକଶିତ ସଭ୍ୟତାର ପରିଚୟ ଦେଇଆସିଛି। ଏବେ ପ୍ରସ୍ତୁତ କରାଯାଉଥିବା ଭିଭିଭୂମି ଭବିଷ୍ୟତରେ ଦେଶର ସଭ୍ୟତାର ପରିଚୟ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି। ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାର ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।
1: हम यह समझते हैं कि जिस देश का इंफ्रास्ट्रक्चर मजबूत होगा उसी देश का फ्यूचर भी सबसे अधिक मजबूत होगा। हमने इंश्योर किया दूर दराज के किसी भी क्षेत्र में रहने वाला कोई भी नागरिक मेन स्ट्रीम से कटा हुआ महसूस न करे। और साथियों, हमने ऐसा इसलिए किया क्योंकि हमने कनेक्टिविटी को सिविलाइजेशन के डेवलपमेंट का एक अनिवार्य अंग माना।
0: ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଶିଳ୍ପକ୍ଷେତ୍ର, ଶିକ୍ଷାନୁଷ୍ଠାନ, ଯନ୍ତ୍ରୀ ଏବଂ ପ୍ରଶାସକ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରୋହତାଙ୍ଗରେ ନିର୍ମିତ ଅଟଳ ଟନେଲ ଉମ୍ଲିଙ୍ଗଲରେ ଅବସ୍ଥିତ ବିଶ୍ୱର ସର୍ବୋଚ୍ଚ ସଡ଼କ ଏବଂ ପ୍ରାୟ 13,000 ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ପ୍ରକଳ୍ପଗୁଡ଼ିକ ସୀମା ସଡ଼କ ସଂଗଠନର ଦକ୍ଷତାର ଏକ ପ୍ରକୃତ ନିଦର୍ଶନ ବୋଲି ଶ୍ରୀ ସିଂ ବର୍ଷ୍ଣନା କରିଛନ୍ତି। ଯକ୍ଷ୍ମା ରୋଗ ଚିହ୍ନଟ ପାଇଁ ନମୁନା ପରୀକ୍ଷଣ ଏବଂ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟରେ ଡ୍ରୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଆଇସିଏମ୍ଆର୍ର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଡ୍ରୋନ୍ ମାଧ୍ୟମରେ କଫ ନମୁନା ପରିବହନ ପରୀକ୍ଷଣ ସମୟକୁ ହ୍ରାସ କରିବା ସହ ସୀମିତ ଖର୍ଚ୍ଚରେ ସମ୍ପାଦନ ହୋଇପାରିବ। ଆଇସିଏମ୍ଆର୍ ପ୍ରତିଷ୍ଠାନର ଆକାଂକ୍ଷୀ ଆଇ ଡ୍ରୋନ୍ ପଦକ୍ଷେପ ଅଧୀନରେ ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଏହାର ପରୀକ୍ଷାମୂଳକ ଅଧ୍ୟୟନ କରାଯାଇଛି। ବିବିନଗର ଏମ୍ସ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏନ୍ଟିଇପିର ମିଳିତ ଆନୁକୂଲ୍ୟରେ ଏହି ଅଧ୍ୟୟନ କରାଯାଇଛି। ଏଥିରେ 840 ଜଣ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଜାପାନ ଓପନ୍ ସୁପର 750 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ସିନ୍ଧୁ ବିଶ୍ୱର 5 ନମ୍ବର ଖେଳାଳି ଚୀନ୍ର ହାନ୍ ୟୁଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ରେ ତନିଶା କ୍ରେଷ୍ଟୋ ଏବଂ ଧ୍ରୁବ କପିଳାଙ୍କ ମିଳିତ ଯୋଡ଼ି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ସିନ୍ଧୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଭାରତର ଏକମାତ୍ର ଖେଳାଳି ଭାବେ ରହିଛନ୍ତି। ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ କଏଦୀଙ୍କୁ ଶୀଘ୍ର ମୁକ୍ତି ନେଇ ଏକ ସମନ୍ୱିତ ନୀତି ପ୍ରସ୍ତୁତ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଗୁରୁତ୍ୱାରୋପ କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଏବଂ ଜାପାନ ଓପନ୍ ସୁପର 750

0: ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପଚନ୍ଦ୍ର ତ୍ରିପାଠୀ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପାଇଁ ନେଇଯାଉଛୁ ଆପଣମାନଙ୍କୁ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡକୁ।
2: ବିଳାମ୍ବୁଜ ଶ୍ୟାମଲ କୋଟି କନ୍ଦର ପର ସେଇ ଯେଉଁ ଲାବଣ୍ୟ ବିଗ୍ରହ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ସେ ମହାପ୍ରଭୁ ରାମଚନ୍ଦ୍ରଙ୍କର ବାହୁର ଯେପରି ଗଠନ ସେହିପରି ବାହୁ ହେଉଛି ଠାଣି ହେଉଛି ମଦନ ମୋହନଙ୍କର ବାହୁ ବା ହସ୍ତଦ୍ୱୟ। ବକ୍ଷ ପ୍ରଦେଶ ଆଉ ତ୍ରେତୟାର ଚିହ୍ନ ବା ଲକ୍ଷଣ ସତ୍ୟର ଚିହ୍ନ ପାଇଲେ ମୁଖରେ ବାହୁ ଆଉ ବକ୍ଷ ଏବଂ ହସ୍ତଦ୍ୱୟରେ ପାଇଲେ ତ୍ରେତୟାର ଲକ୍ଷଣ। ଆଉ ତଳକୁ ଯଦି ଆପଣ ଆସୁଛନ୍ତି କଟି ପ୍ରଦେଶ ତ୍ରିଭଙ୍ଗୀ ଟାଣି ଆପଣ ଦେଖିବେ ମଦନ ମୋହନଙ୍କର ସେ ତ୍ରିଭଙ୍ଗୀ ଟାଣି, ସେଥିରେ ଦ୍ୱାପରର ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ବ୍ରଜାଙ୍ଗନାନାମ ଦୁକୁଳମ ଚ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ର ଗଣ୍ୟମ ପୁରୁଷମ ନମାମି। ସେହି ବଂଶୀ ବିଭୂଷିତ କରାନ ନବନୀର ଦାଭାତ ହାତରେ ବଂଶୀ ଧରି ଯେଉଁ ଦ୍ୱାପରର ଅଧିପତି ଭଗବାନ ବ୍ରଜେନ୍ଦ୍ର ନନ୍ଦନ ନନ୍ଦ ନନ୍ଦନ କୃଷ୍ଣଚନ୍ଦ୍ର, ସେ ସଙ୍କେତକୁ ସେ ଦର୍ଶନକୁ ଆମେ କଟି ପ୍ରଦେଶରେ ଶ୍ରୀ ମଦନ ମୋହନଙ୍କର ପାଇବା। ତେଣୁ ଇଏ କହିବାକୁ ଗଲେ ଯେମିତି ସ୍ତୁତି କରାଯାଇଛି ଗୀତ ଗୋବିନ୍ଦରେ, ନବନୀରଜ ଧର ଶ୍ୟାମଳ ସୁନ୍ଦର ଚନ୍ଦ୍ର କୁସୁମ ରୁଚି ବେଶ ଗୋପୀଗଣ ହୃଦୟ। ତେଣୁ ସେଇ ଗୋପୀଗଣଙ୍କର ହୃଦୟର ଈଶ ମହାପ୍ରଭୁ ନନ୍ଦନନ୍ଦନଙ୍କର ଏଇ ମିଳିତ ବିଗ୍ରହ ଯିଏ ମଦନ ମୋହନ ସିଏ ଆସିବେ ବର୍ତ୍ତମାନ ବିଜେ କରିବେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ। ରାମକୃଷ୍ଣ ଆସିବେ ଚଳନ୍ତି ବିଗ୍ରହ ସିଙ୍ଗାରୀ ସେବାୟତମାନେ ପହଣ୍ଡି କରି ଆଣନ୍ତି ବା ହାତରେ ଧରି ସେମାନେ ଆସନ୍ତି ପଟୁଆର ସହିତ ବିଜେ କରାନ୍ତି। ଆଉ ରାମକୃଷ୍ଣ ତାଳଧ୍ୱଜ ରଥରେ ଉପବେଶନ କରିବେ। ଇତି ଅବସରରେ ଯେଉଁ ପରିବେଶ ସୃଷ୍ଟି ହେଇଛି ଆରକ୍ଷୀ ବାହିନୀମାନେ ଯେହେତୁ ଗଜପତି ଆଉ ଅଳ୍ପ ସମୟ ପରେ ଛେରା ପହରା ପାଇଁ ଆସିବେ ସେଥିପାଇଁ ସେମାନେ ତିନୋଟି କଡ଼ନ ବର୍ତ୍ତମାନ କରିସାରିଲେଣି। ଯେଉଁ ରହିଛନ୍ତି ସାଧାରଣ ଭକ୍ତମାନେ ବଡ଼ଦାଣ୍ଡରେ ସେମାନଙ୍କ ପାଖରେ ଗୋଟିଏ କଡ଼ନ ତ ସକାଳ ସମୟରୁ ଥିଲା, ଦ୍ୱିତୀୟ କଡ଼ନଟି ବର୍ତ୍ତମାନ ପ୍ରସ୍ତୁତ ହୋଇଛି, ଆଉ ଗୋଟିଏ ରଥ ପାଖରେ ଗୋଟିଏ କଡ଼ନ। ଏଇ ଯେଉଁ ବଳୟ ତିଆରି ହୋଇଛି କେବଳ ଶୃଙ୍ଖଳା ପାଇଁ, ସେଇ ମହାପ୍ରଭୁଙ୍କର ଦିବ୍ୟ ଉତ୍ସବର ଶୃଙ୍ଖଳିତ ଭାବରେ ହୋଇପାରିଲେ ସମସ୍ତେ ତାର ଆନନ୍ଦ ନେବେ। ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଭକ୍ତ ଏ କଥାକୁ ସମସ୍ତେ ଆସ୍ୱାଦନ କରିପାରିବେ। ସେଥିପାଇଁ ବର୍ତ୍ତମାନ ଉଦ୍ୟମ ଚାଲିଛି, ଯେଉଁମାନେ ବାହାର ଶ୍ରଦ୍ଧାଳୁ ସବୁ ଥିଲେ ଭିତରେ ନୃତ୍ୟାଙ୍ଗନାମାନେ ବା ଯେଉଁମାନଙ୍କର କାର୍ଯ୍ୟ କିଛି ନାହିଁ ଆଉ ସେମାନଙ୍କୁ ବାହାରକୁ ଦ୍ୱିତୀୟ କଡ଼ନକୁ ଅଣାଯାଉଛି। ଆଉ ଯେହେତୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆଗମନ ହେବ, ବାସ୍ତବରେ ଗୁରୁ ହେଉଛନ୍ତି ଏ ଜଗତର ପଥ ପ୍ରଦର୍ଶକ। ଯେତେବେଳେ ଗୁରୁ ଶବ୍ଦକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଟିକେ ଆସିଗଲା ଦ୍ୱନ୍ଦ, ସେହି ସମୟରେ ତନ୍ତ୍ରର ଯିଏ ହେଉଛନ୍ତି ସାଧକ ପ୍ରଚଣ୍ଡ ସାଧକ ଠାକୁର ନିଗମାନନ୍ଦ ସିଏ କହିଲେ ଯେ ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଜଗନ୍ନାଥ ହେଉଛନ୍ତି ମୋର ଗୁରୁ, ଆଉ ସିଏ ହେଉଛନ୍ତି ଜଗତର ନାଥ, ମୋର ନାଥ ଜଗତର ନାଥ ମୋର।

ଗୁରୁ, ସେ ଜଗତର ଗୁରୁ, ସେଇ ଜଗତ ଗୁରୁ ଜଗନ୍ନାଥଙ୍କୁ ମୁଁ କୋଟି ପ୍ରଣାମ ଜଣାଉଛି। ସମାଧାନ ହୋଇଗଲା ଯେ ଗୁରୁ କହିଲେ କ'ଣ ଶବ୍ଦ। ଗୁରୁ ଏକ ବ୍ୟକ୍ତି ନୁହନ୍ତି, ଗୁରୁ ଗୁରୁ ହେଉଛନ୍ତି ଗୋଟେ ସମ୍ବିଧାନ, ଯିଏ ଆଗକୁ ନେଇଯାଆନ୍ତି, କୋଟି କୋଟି ଶିଷ୍ୟଙ୍କୁ ହାତ ଧରି ମାର୍ଗଦର୍ଶନ କରାନ୍ତି, ଖରାପକୁ ଭଲ କରନ୍ତି, ଅଜ୍ଞାନକୁ ଆଲୋକ ଦିଅନ୍ତି, ନିର୍ଦ୍ଧନକୁ ଧନ କରାଇ ଧନବାନ କରାଇ ଦିଅନ୍ତି ଏବଂ ଯଶ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି, ଚତୁର୍ବର୍ଗ ପ୍ରଦାନ କରିବାର ମାର୍ଗଦର୍ଶନ କରାନ୍ତି, ସିଏ ହେଉଛନ୍ତି ଗୁରୁ। ତେଣୁ ଗୁରୁ ଶବ୍ଦରେ ଇଏ ଜଗତଗୁରୁଙ୍କର ଯେଉଁ ଆଗମନ ହେବ, ଚାରି ଭାରତ ବର୍ଷର ଚାରିଧାମରେ ଚାରୋଟି ପୀଠ ଆମେ ଜାଣିଛେ, ଆମ ସନାତନ ପରମ୍ପରାରେ ଚାରୋଟି ପୀଠ ଆମର ରହିଛନ୍ତି। ତନ୍ମଧ୍ୟରୁ ବଦ୍ରୀନାଥ, କେଦାରନାଥ, ବଦ୍ରୀନାଥ, ଦ୍ୱାରିକାନାଥ, ରାମନାଥ ଆଉ ଜଗନ୍ନାଥ, ଏ ଚାରିଧାମରେ ତନ୍ମଧ୍ୟରୁ ଆମର ଶ୍ରୀକ୍ଷେତ୍ରରେ ପୁରୀନାଥ ବା ଜଗନ୍ନାଥଙ୍କ ଧାମରେ ଯେଉଁ ଆଶ୍ରମଟି ପୀଠଟି ଆଦିଗୁରୁ ପ୍ରତିଷ୍ଠା କରିଥିଲେ ସେ ହେଉଛନ୍ତି ଗୋବର୍ଦ୍ଧନ ବା ଭୋଗବର୍ଦ୍ଧନ ପୀଠ। ଦୁଇ ପ୍ରକାର ରହିଛି, ଅନେକ ଗୋମାତାମାନଙ୍କର ଏହି ଆଶ୍ରମରେ ସଂରକ୍ଷଣ ହେଉଥିଲା, ସେଥିପାଇଁ ଗୋବର୍ଦ୍ଧନ ମଠ। ଆଉ ଭୋଗବର୍ଦ୍ଧନ ଆପଣମାନେ ଜାଣନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନିର୍ଦ୍ଦିଷ୍ଟ 60 ପୌଟି କୋଠ ଭୋଗ, ଜାତ ଭୋଗ, ଛପନ ଭୋଗ, ଏଇ ଯେଉଁ ଭୋଗର ବ୍ୟବସ୍ଥା ନିର୍ଦ୍ଦିଷ୍ଟ ଭାବରେ ନଥିଲା, ସେହି ସମୟରେ ଯେତେବେଳେ ମୋଗଲ ଶାସକମାନେ ଆସି ଆମ ପରମ୍ପରାକୁ କିଛି ଦିନ ପାଇଁ ବିକ୍ଷିପ୍ତ କରିଦେଇଥିଲେ, ସେହି ସମୟରେ ଆବିର୍ଭାବ ହୋଇଥିଲା କଦାଚିତ କାଳିନ୍ଦି ତଟ ବିପିନ ସଙ୍ଗୀତ କରବୋ ମୁଦା ଭୀରି ନାରୀ ବଦନ କମଳା ସ୍ୱାଦ ମଧୁପ ରମା ଶମ୍ଭୁ ବ୍ରହ୍ମା ସୁରପତି ଗଣେଶାର୍ଚିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ସେହି ସମୟରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏହି ଗାୟନ କରି ଜଗନ୍ନାଥଙ୍କୁ ସ୍ୱାମୀ ଭାବରେ, ଏ ଜଗତର ସ୍ୱାମୀ ଭାବରେ, ପ୍ରତିଟି ବ୍ୟକ୍ତିର ସେ ନାଥ ସ୍ୱାମୀ, ଆମେ ସମସ୍ତେ ହେଉଛେ ବ୍ରହ୍ମାଣ୍ଡ ଯାଙ୍କ ତାଙ୍କର ରମଣୀ, ସେ ଅଟନ୍ତି ଆମର ସ୍ୱାମୀ। ଏହି କଥାକୁ ସାବ୍ୟସ୍ତ କଲେ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ, ହେ ମହାପ୍ରଭୁ ମୋର ପଥଗାମୀ ତୁମେ ହୁଅ, ଏହି କଥା ପ୍ରାର୍ଥନା କରିଥିଲେ ସେ ଆଦିଗୁରୁ ଗୁରୁ ଶଙ୍କରାଚାର୍ଯ୍ୟଙ୍କର ହାତରେ ଏ ଶ୍ରୀକ୍ଷେତ୍ର ଧାମରେ ଏକ ସୁନ୍ଦର ଆଶ୍ରମ ତିଆରି ହୋଇଥିଲା। ସେହି ସମୟରୁ ପରମ୍ପରାକ୍ରମେ ଆଜି ପର୍ଯ୍ୟନ୍ତ ବର୍ତ୍ତମାନର ଯେଉଁ ଜଗତଗୁରୁ ଅଛନ୍ତି ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ସ୍ୱାମୀ, ସେ ବର୍ତ୍ତମାନ ସେ ସରସ୍ୱତୀ ଆଖ୍ୟାରେ ବର୍ତ୍ତମାନ ଏ କ୍ଷେତ୍ରରେ ଜଗତଗୁରୁ ଭାବରେ ଆସୀନ ଅଛନ୍ତି। ସେଇ ମହା ଯେଉଁ ଗୁରୁଙ୍କର ଆଗମନ ହେବ ରଥତ୍ରୟରେ, ଗୁରୁ ଗୋବିନ୍ଦଙ୍କର ଏକତ୍ର ଦର୍ଶନ ମିଳିବ ଆଉ ଅଳ୍ପ ସମୟ ପରେ। ବାଲି ଗାଁ ଦାସିଆର ଯେଉଁ ପୀଠ, ଭକ୍ତ ଦାସିଆ ତାଙ୍କ ଗ୍ରାମରୁ ଅନେକ ତୁଳସୀ, ଶ୍ରୋତା ବନ୍ଧୁ ଆପଣମାନେ ଜାଣନ୍ତି ଦାସିଆର ନଡ଼ିଆଟିଏ ଏତେ ପ୍ରସିଦ୍ଧ ଲାଭ କରିଛି, ନଡ଼ିଆ ତ ଏମିତି କେତେ କେତେ ଲକ୍ଷ ଲକ୍ଷ ନଡ଼ିଆ ଏହି ରଥଯାତ୍ରାରେ ବାଡ଼ିଆ ହେବ, କିନ୍ତୁ ଗୋଟିଏ ନଡ଼ିଆର ଚର୍ଚ୍ଚା ଆମ ସମସ୍ତଙ୍କୁ ବାନ୍ଧି ଦିଏ, ସେ ହେଉଛନ୍ତି ଦାସିଆ ବାଉରୀର ସେଦିନର ଯେଉଁ ମହାଜନଙ୍କ ହାତରେ, ବ୍ରାହ୍ମଣ ପଣ୍ଡିତଙ୍କ ହାତରେ ଗ୍ରାମରୁ ଯେତେବେଳେ ଆସୁଥିଲେ ସେ ନଡ଼ିଆଟିଏ ଦେଇଥିଲେ, ସେ ନଡ଼ିଆକୁ ହାତ ପ୍ରସାରି ନେଇଥିଲେ ମହାପ୍ରଭୁ, କାହିଁକିନା ବାଧ୍ୟ, ଦାସିଆ କହିଛି ସେଇଆ, ଯଦି ହାତରୁ ନ ନେବ ତୁମେ ଦେବ ନାହିଁ, ଫେରେଇ ଆଣିବ ମୋ ନଡ଼ିଆ। ଇଏ ହେଉଛି ଭକ୍ତର କଥାକୁ ରକ୍ଷା କରିବାରେ, ସେ ହେଉଛନ୍ତି ଅଗ୍ରଣୀ ଠାକୁର, ସେ ହେଉଛନ୍ତି ମହାପୁରୁଷ ଠାକୁର, ସେ ହେଉଛନ୍ତି ଦିବ୍ୟ ପୁରୁଷ, ସେ ହେଉଛନ୍ତି ସହସ୍ର ଶୀର୍ଷା ପୁରୁଷ, ସେ ହେଉଛନ୍ତି ପରଂ ବ୍ରହ୍ମ। ତାଙ୍କ ପାଖରେ ଶୈବମାନେ ଆସିଛନ୍ତି, ତାଙ୍କୁ ଶିବ ଭାବରେ ଦେଖିଛନ୍ତି, ବୈଷ୍ଣବମାନେ ଆସିଛନ୍ତି, ମହାବିଷ୍ଣୁ ଭାବରେ ସ୍ତୁତି କରିଛନ୍ତି, ବିଶ୍ୱଂ ବିଷ୍ଣୁର ବସଟ କାରୋ ଭୂତ ଭବ୍ୟ ଭବତ ପ୍ରଭୁ। ତେଣୁ ଯେତେବେଳେ ଆସିଛନ୍ତି ବେଦାନ୍ତିମାନେ, ସର୍ବଂ ଖଲୁ ଇଦଂ ବ୍ରହ୍ମ ନେହ ନାନାସ୍ତି କିଞ୍ଚନ, ସେଇ କଥାରେ ସିଏ ବ୍ରହ୍ମ ପରଂ ବ୍ରହ୍ମା ପୀଡ଼ କୁବଳୟ ଦଲତ ଫୁଲ୍ଲ ନୟନ ଶଙ୍କରାଚାର୍ଯ୍ୟ।

0: ମହାପ୍ରଭୁଙ୍କର ସେଇ ଯେଉଁ ଗାୟନ ସେ ପରମ ବ୍ରହ୍ମ ଭାବରେ ଦେଖିଛନ୍ତି। ସେତେବେଳେ ରାମାନୁଜାଚାର୍ଯ୍ୟ ଆସିଛନ୍ତି, ସେ ତାଙ୍କର ଯେଉଁ ତିଳକକୁ ଶ୍ରୀମନ୍ଦିରର ଚୂଡ଼ା ଦେଶରେ ଯେଉଁ ଦଧି ନଉଚି ଯେଉଁ ରହିଛି ସେଇ ଚୂଡ଼ା ଦେଶରେ ସେ ରଖିଛନ୍ତି ତାଙ୍କର ରାମାନନ୍ଦୀ ଚିତା। ସିଏ ରାମାନୁଜାଚାର୍ଯ୍ୟଙ୍କର ପ୍ରତୀକ। ଗୋ କଥା ରହିଥିଲା ଗୋବର ଭୋଗବର୍ଦ୍ଧନ, ଇଏ ଭୋଗକୁ ସବୁ ପାରମ୍ପରିକ କ୍ରମେ ଶଙ୍କରାଚାର୍ଯ୍ୟ ହିଁ ଏଠାରେ ସ୍ଥାପନ କଲେ ଏବଂ ଆଜି ପର୍ଯ୍ୟନ୍ତ ଆପଣମାନେ ଜାଣନ୍ତି ମୁକ୍ତି ମଣ୍ଡପ ଯେଉଁ ରହିଛି ଶ୍ରୀମନ୍ଦିରର ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ନୀତିକାନ୍ତ୍ର ବ୍ୟବସ୍ଥାକୁ ସେଇ ଶ୍ରୀ ମୁକ୍ତି ମଣ୍ଡପର ସ୍ଥାୟୀ ସଭାପତି ଭାବରେ ସିଏ ହେଉଛନ୍ତି ସବୁଦିନ ପାଇଁ ସ୍ଥାୟୀ ସଭାପତି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ତେଣୁ ତାଙ୍କର ଆଗମନ ହେବ, ଏପଟେ ଠାକୁର ରାଜା ଦିବ୍ୟ ସିଂହଦେବଙ୍କର ଆଗମନ, ଏହିପରି ଭାବରେ ଏ ଲୀଳାକୁ ଆମେ ବିସ୍ତୃତ ଭାବରେ ଜାଣିବା ପାଇଁ ଆମର ପ୍ରଥମ କେନ୍ଦ୍ରକୁ ବରେଣ୍ୟ ଘୋଷକମାନଙ୍କ ନିକଟକୁ ଆମେ ପଠାଇ ଦେଉଛୁ। ଆପଣମାନେ ସୁନ୍ଦର ଭାବରେ ଶ୍ରବଣ କରିବେ ମହାପ୍ରଭୁଙ୍କର ଗାଥା। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଜାଣନ୍ତି ଯେ ବର୍ତ୍ତମାନ ଆମର ସିଂହଦ୍ୱାରରେ ତିନି ରଥ ବିଦ୍ୟମାନ ଅଛନ୍ତି ଏବଂ ତିନି ରଥରେ ଠାକୁରମାନେ ବର୍ତ୍ତମାନ ସୁଦ୍ଧା ବସିଗଲେଣି ଏବଂ ଅପେକ୍ଷା ରହିଛି। ଏହାପରେ ଭିତରୁ ଆସିବେ, ଗୋଟିଏ ପାଲିଙ୍କିରେ ଆସିବେ ମଦନ ମୋହନ ଏବଂ ରାମକୃଷ୍ଣ। ଏମାନେ ଆସି ନିଜ ନିଜ ରଥରେ ବିଜେ କରିବେ, ଅର୍ଥାତ୍ ଶ୍ରୀ ବଳଭଦ୍ରଙ୍କ ରଥରେ ରାମ ଏବଂ କୃଷ୍ଣ ସେ ବିଜେ କରିବେ ଏବଂ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ବିଜେ କରିବେ ମଦନ ମୋହନ। ବର୍ତ୍ତମାନ ଘଣ୍ଟ ଶୁଭିଲାଣି, ପଟୁଆରରେ ଆସୁଛନ୍ତି ଗୋଟିଏ ପାଲିଙ୍କିରେ ରାମ କୃଷ୍ଣ ଏବଂ ମଦନ ମୋହନ। ଯେମିତି ଏମାନେ ଆସିଥିଲେ ପହଣ୍ଡିରେ ସେଭଳି ଭାବରେ ସେ ମଧ୍ୟ ଆସୁଛନ୍ତି, କିନ୍ତୁ ପହଣ୍ଡିରେ ନାହିଁ, ଗୋଟିଏ ପାଲିଙ୍କିରେ ବସିବେ। ତିନି ଜଣ ବିଜେ ପ୍ରତିମା, ଇଏ ତିନି ଜଣ ଆସୁଛନ୍ତି ମହାପ୍ରଭୁଙ୍କ ସହିତ ଯିବେ। ମହାପ୍ରଭୁ କହିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମୋର ରଥଯାତ୍ରା କରିବ, କିନ୍ତୁ ସେତେବେଳେ ଏଇ ଯେଉଁ ବର୍ତ୍ତମାନ ତିନି ରଥ ପ୍ରଭୁ ନିଜେ ଆସିବେ ବୋଲି କହିଥିଲେ। ସ୍ନାନ ଏବଂ ଗୁଣ୍ଡିଚା ଏ ଦୁଇଟି ହେଉଛି ମୋର ସ୍ୱୟଂ ଲୀଳା, ମୁଁ ନିଜେ ଯିବି। କିନ୍ତୁ ଆମେ ଦେଖୁଛେ ମହାପ୍ରଭୁମାନେ ନିଜେ ଆସି ନିଜ ନିଜ ରଥରେ ବିଜେ କରିଥିଲେ ମଧ୍ୟ। ଶ୍ରୀ କାଳଧ୍ୱଜ ରଥରେ ଶ୍ରୀ ବଳଭଦ୍ର ଏବଂ ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ଦର୍ପଦଳନ ରଥରେ ଶ୍ରୀ ସୁଦର୍ଶନ ଏବଂ ଦେବୀ ସୁଭଦ୍ରା ବିଜେ କରିଛନ୍ତି। କିନ୍ତୁ ୟା ଭିତରେ ଏ ତିନି ଜଣ ଯେଉଁ ବିଜେ ପ୍ରତିମା ଆସୁଛନ୍ତି ଏମାନେ ମଧ୍ୟ କ'ଣ ପାଇଁ ଆସୁଛନ୍ତି? ଏଠି ଗୋଟେ ମନରେ ପ୍ରଶ୍ନ ଆସେ ଯେ ଠାକୁରମାନେ ତ କହିଥିଲେ ଇଏ ହେଉଛି ମୋର ସ୍ୱୟଂ ଲୀଳା, ସ୍ୱୟଂ ଲୀଳା ଭିତରେ ପୁଣି କାହିଁକି ବିଜେ କଲେ ବିଜେ ପ୍ରତିମା? କୌଣସି କାରଣରୁ ଆପଣମାନେ ଜାଣନ୍ତୁ ଏ ଜଗନ୍ନାଥଙ୍କର କୌଣସି ରୂପ ତାଙ୍କର ବିଜେ ପ୍ରତିମା ହୋଇପାରିବେ ନାହିଁ। କେତେକ ଲୋକ ଏବେ ଦେଖିବାକୁ ମିଳିଲା ସେମାନେ କ'ଣ ସେ ଏକ ଜଗନ୍ନାଥଙ୍କ ମୂର୍ତ୍ତିକୁ କହିଲେ ଇଏ ହେଉଛନ୍ତି ଆମର ବିଜେ ପ୍ରତିମା, ମାନେ ଇଏ ମୂର୍ତ୍ତି ପୂଜା ହୁଅନ୍ତି ନାହିଁ, ଇଏ ଆମର ଠାକୁର ସାଙ୍ଗରେ ବାହାରନ୍ତି ଯେତେବେଳେ। କିନ୍ତୁ ବାସ୍ତବିକ ଆମେ ବିଚାର କରିବାକୁ ଗଲେ ବିଜେ ପ୍ରତିମା ଅଲଗା।
2: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭକ୍ତିମୟ ପରିବେଶରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅପରାହ୍ନ 4ଟାରେ ଜନ୍ମବେଦୀ ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ରଥଯାତ୍ରା ବିନମ୍ରତା, ସାମୁହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ୍ ରପ୍ତାନୀ ଶୁଳ୍କରେ ସଂଶୋଧନ କଲେ ସରକାର। ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। କଟକ ବାଙ୍କିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ। ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ପରେ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ସମୟ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଚାଲିଛି। ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଟାହିଆ ହଲାଇ ଭକ୍ତଙ୍କ ଗହଣରେ ବିଜେ କରିଛନ୍ତି କାଳିଆ ସାନ୍ତେ। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ବଡ଼ଦାଣ୍ଡରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଘଣ୍ଟା, ଖୋଳ ତାଳ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଛି। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9ଟାରେ 3 ରଥକୁ ପ୍ରତିଷ୍ଠା କରାଯିବା ପରେ 9:30ରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ। ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ରଥ ଉପରେ ବିଜେ କରାଯାଇଥିଲା। ଏହାପରେ ଅପରାହ୍ନରେ ରଥ ଉପରେ ଚିତା ଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ 3

0: ରଥରେ ଛେରାପହଁରା କରିବେ। ଅପରାହ୍ନ 4ଟାରେ ଚାରମଳ ଫିଟା ଘୋଡ଼ା ଏବଂ ସାରଥୀ ଯୋଚାଯିବ। ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ରଥଯାତ୍ରାର ଭକ୍ତିମୟ ପରିବେଶ ମଧ୍ୟକୁ।
1: ତିନି ଜଣ ରହିଲେ 4, 3, 7 ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ଏଥିରେ ରହିଲେ 3 ଦେବତା। 3 ଦେବତା ହେଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମଦନ ମୋହନ ରହିଲେ ଏବଂ ଉପରେ ରହିଲେ ହନୁମାନଜୀ। ଏଇଭଳି ଭାବରେ ସେ 3 ଜଣ, ତେଣୁ ଏ ସମସ୍ତେ ମିଶିଲେ ଦଶାବତା।

0: ଦେବତା, ତିନି ଦେବତା ହେଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମଦନ ମୋହନ ରହିଲେ ଏବଂ ଉପରେ ରହିଲେ ହନୁମାନଜୀ। ଏଇଭଳି ଭାବରେ ସେ ତିନି ଜଣ, ତେଣୁ ଏ ସମସ୍ତେ ମିଶିଲେ ଦଶାବତାର। ସେଥିପାଇଁ ଏ କ୍ଷେତ୍ରକୁ କହନ୍ତି ଦଶାବତାର କ୍ଷେତ୍ର, କାହିଁକି ନା ଏ କ୍ଷେତ୍ରରେ
1: ନବଦିନାତ୍ମକ ଯାତ୍ରା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ବାହାରିଥିବା ବେଳେ ଆଜି ସକାଳୁ ଶ୍ରୀମନ୍ଦିରରେ ସର୍ବପ୍ରଥମେ ମଙ୍ଗଳ ଆଳତୀ ନୀତି ହୋଇଥିଲା। ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଦି ଦୈନନ୍ଦିନ ନୀତିନୀତି କରାଯିବା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବା ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ମହାପ୍ରଭୁଙ୍କୁ ବାମନ ବେଶରେ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରୁଛି। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଝିପିଝିପି ବର୍ଷାର ସ୍ନିଗ୍ଧ ପରସରେ ଭିଜୁଛି ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦଣ୍ଡ, ଶଙ୍ଖଧ୍ୱନିର ପବିତ୍ରତା, ଘଣ୍ଟନାଦର ଗମ୍ଭୀରତା ଓ ଜୟ ଜଗନ୍ନାଥ ଧ୍ୱନିର ଗଗନଭେଦୀ ଧ୍ୱନି ମଧ୍ୟରେ ବଡ଼ଦାଣ୍ଡ ପାଲଟିଛି ଭକ୍ତିର ମହାତୀର୍ଥସ୍ଥଳ।
2: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଅବସରରେ ଦେଶ ବିଦେଶରେ ରହୁଥିବା ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ୱରେ ବିରଳ। ଏହି ପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭଗବାନଙ୍କ ନିକଟରେ ଦେଶବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି। ରଥଯାତ୍ରା ସହ ଜଡ଼ିତ ପରମ୍ପରା ଭାରତ ଏବଂ ବିଶ୍ୱର ଅନେକ ପିଢ଼ିକୁ ପ୍ରେରଣା ଦେଇଛି। ଏହା ବିନମ୍ରତା, ସାମୁହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା ଓ ମାନବତାର ମହାନ ଭାବନାକୁ ଆହୁରି ସୁଦୃଢ଼ କରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଭ୍ରାତୃତ୍ୱ ଓ ସମାନତାର ପ୍ରତୀକ। ତାଙ୍କ ଆଶୀର୍ବାଦରୁ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିଉଠୁ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ତ୍ରିକୁଟ ପର୍ବତର ଛଳିଆ ଶିଖରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ତିନି ଠାକୁରଙ୍କର ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆଲାଟି ପରେ ପହଣ୍ଡି ଆରମ୍ଭ ହୋଇଥିଲା। ସେବାୟତମାନେ 108 ପାହାଚ ଅତିକ୍ରମ କରି ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଆଣିଥିଲେ। ନବରଙ୍ଗପୁର ଜିଲ୍ଲା ରାଇଘରରେ ନୂତନ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗତକାଲି ବିଳମ୍ବିତ ରାତିରେ ପୁରୀ ସହରର ବିଭିନ୍ନ ଜଳବନ୍ଦୀ ପ୍ରବଣ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରଥଯାତ୍ରା ପାଇଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ଜଳବନ୍ଦୀ କିମ୍ବା ବର୍ଷା ଯୋଗୁଁ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ସରକାରଙ୍କର ପ୍ରାଥମିକତା। ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ ରହଣିକୁ ସୁନିଶ୍ଚିତ କରିବା ଏବଂ ତୁରନ୍ତ ସମାଧାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ କରି ଶ୍ରୀ ମହାପାତ୍ର ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପିଂ ସିଷ୍ଟମ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଜମି ରହିଥିବା ଜଳ ନିଷ୍କାସନ ପ୍ରକ୍ରିୟାକୁ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ପରେ ପୁରୀରେ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ସରକାର ସଂଶୋଧନ କରିଛନ୍ତି। ଡିଜେଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 15.50 ଟଙ୍କାକୁ ଏବଂ ଏଟିଏଫ୍ ରପ୍ତାନୀ ଉପରେ ପ୍ରତି ଲିଟର 14.50 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ଲିଟର ପିଛା 2.50 ଟଙ୍କାକୁ ହ୍ରାସ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବା ସହ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

0: ଦେଇଛି। ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର, ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅନ୍ୟାୟ, ଅନୀତି ଓ ଶୋଷଣ ବିରୁଦ୍ଧରେ ତାଙ୍କର ଲଢ଼େଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଓ କୃଷକ ଆନ୍ଦୋଳନର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଛି। ରାଜ୍ୟ ସରକାରଙ୍କର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ପଣ୍ଡା ସମୀକ୍ଷା କରିଥିଲେ। ଜଳ ବିଭାଜିକା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ, ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲା ବାଙ୍କିରେ ସର୍ବାଧିକ 210, ଅନୁଗୁଳରେ 206 ଓ ତାଳଚେରରେ 195 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭକ୍ତିମୟ ପରିବେଶରେ ପୁରୀରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅପରାହ୍ନ 4:00 ଜନ୍ମବେଦୀ ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି। ରଥଯାତ୍ରା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ୍ ରପ୍ତାନୀ ଶୁଳ୍କରେ ସଂଶୋଧନ କଲେ ସରକାର। ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। କଟକ ବାଙ୍କିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।
1: ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ବର୍ତ୍ତମାନ ଶୁଣିବା ପାଇଁ ଆପଣମାନଙ୍କୁ ନେଇଯାଉଛୁ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡକୁ ଧାରାବିବରଣୀ ପ୍ରଦାନ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ ବର୍ତ୍ତମାନଠାରୁ ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଆପଣ ଶୁଣିବେ ମୁମ୍ବାଇ ବିବିଧ ଭାରତର ପ୍ରସାରଣ ସେବାର କାର୍ଯ୍ୟକ୍ରମ। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଆପଣ ଶୁଣନ୍ତୁ ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଏତେବେଳେ ଯାଏ ଏଫ୍ଏମ୍ର 103.6 ମେଗାହର୍ଜରେ ଶୁଣୁଥିଲେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଅପରାହ୍ନ 5:00। ବର୍ତ୍ତମାନଠାରୁ ମିଡିୟମ୍ ୱେଭ୍ର 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜରେ ଶୁଣନ୍ତୁ ପୁରୀଠାରେ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଜାଣିଛନ୍ତି ଯେ ପୁରୀରେ ଯେଉଁମାନେ ସବୁ କଂସା ବାସନ ଇତ୍ୟାଦି ତିଆରି କରନ୍ତି ସେଇମାନେ ସବୁ ହେଉଛନ୍ତି ଗଞ୍ଜାମରୁ ଆସିଥିବା ଖରୁଡ଼ା ସମ୍ପ୍ରଦାୟର ଲୋକ। ଯେଉଁମାନେ ପୁରୀକୁ ଆସିଥିଲେ କଂସା ବାସନ ଇତ୍ୟାଦି ତିଆରି କରିକି ନିଜର ଜୀବିକା ନିର୍ବାହ କରିବା ପାଇଁ ସେମାନେ କାଳକ୍ରମେ ପୁରୀରେ ବାସିନ୍ଦା ହୋଇକି ରହିଗଲେ ଏବଂ ଭଟିମୁଣ୍ଡାର ଯେଉଁ କଂସାରୀ ସେବକମାନେ ଏବଂ ଘଣ୍ଟୁଆର ସେବକମାନେ ଆସୁଥିଲେ ଗୋଟିଏ ବର୍ଷ ଏମିତି ହେଲା ଯେ କେବଳ ଭଟିମୁଣ୍ଡାର ଘଣ୍ଟ ବାଦକମାନେ ହିଁ ଘଣ୍ଟ ବାଦନ କରୁଥିଲେ କିନ୍ତୁ ଗୋଟିଏ ବର୍ଷ ମହାମାରୀ ପଡ଼ିବାରୁ ହଇଜା ପଡ଼ିବାରୁ ଭଟିମୁଣ୍ଡାର ଘଣ୍ଟୁଆ ସେବକମାନେ ଭଟିମୁଣ୍ଡା ପଳେଇଲେ। ଇଏ ହେଉଛି ରଥଯାତ୍ରାର ସମୟ। ସେଇଥିପାଇଁ ଯେଉଁ ଖରୁଡ଼ାମାନେ ଥିଲେ ଗଞ୍ଜାମରେ କଂସା ବାସନ ତିଆରି କରୁଥିବା କାରିଗରଙ୍କୁ ଖରୁଡ଼ା ବୋଲି କୁହାଯାଏ। ସେଇ ଖରୁଡ଼ାମାନେ ଆସିକି ଯେଉଁ ପୁରୀରେ ରହିଥିଲେ ସେଇମାନଙ୍କୁ ଘଣ୍ଟ ବାଦନ କରିବାର ସୁବିଧା ସୁଯୋଗ ସେତେବେଳେକାର ରାଜା ଦେଲେ। ତେଣୁ ସେଇଥିପାଇଁ ସେଇଦିନ ଠାରୁ ଏଇ ଯେଉଁ ଘଣ୍ଟୁଆ ଘଣ୍ଟ ବାଦନ ସେବା ଏଇଟା ଦୁଇ ଭାଗରେ ବିଭକ୍ତ ହୋଇଗଲା। ଗୋଟିଏ ହେଲା ଭଟିମୁଣ୍ଡାର ଘଣ୍ଟ ବାଦକ ଆଉ ଗୋଟିଏ ହେଲା ପୁରୀରେ ରହୁଥିବା ଖରୁଡ଼ା ସମ୍ପ୍ରଦାୟମାନଙ୍କର ଘଣ୍ଟ ବାଦକ। ତେଣୁ ଏଇ ଦୁଇ ଘଣ୍ଟ ବାଦକମାନେ ବର୍ତ୍ତମାନ ମିଳିତ ଭାବରେ ଏଇ ଘଣ୍ଟ ସେବା କରୁଛନ୍ତି ରଥ ଉପରେ ଏବଂ ଏଇ ଯେଉଁ ଘଣ୍ଟ ସେବକମାନେ ବା ଘଣ୍ଟ

ସାଧକ ମାନେ ରଥର ଚକ ଅନୁସାରେ ଆଙ୍କର ସଂଖ୍ୟା, ଜଗନ୍ନାଥଙ୍କ ରଥ ଷୋହଳ ଚକ, ସେଇଠି ଷୋହଳ ଜଣ ଘଣ୍ଟ ବାଧକ ରହିବେ, ସେଇ ଯୋଉ ଷୋହଳ ନା ସେଇଟା ଭୁଲ କଥା, ସେଇଟା ହଉଛି ଷୋହଳ ଜଣ ଯୋଉ ଘଣ୍ଟ ବାଧକ ରହିବେ, ଷୋହଳରୁ ଆଠ ହେବେ ଭଟିମୁଣ୍ଡାର, ଆଠ ହେବେ ଖରୁଡ଼ା, ବଳଭଦ୍ରଙ୍କ ରଥରେ ଚଉଦ ରହିବେ, ସାତ ହେବେ ଭଟିମୁଣ୍ଡାର, ସାତ ହେବେ ଖରୁଡ଼ା ବଂଶର, ଏବଂ ମା ସୁଭଦ୍ରାଙ୍କ ରଥରେ ବାର ହେବେ, ଛଅ ଭଟିମୁଣ୍ଡାର, ଛଅ ଖରୁଡ଼ା। ତେଣୁ ଏଇଭଳି ଭାବରେ ଏ ଯୋଉ ଷୋହଳ ଚଉଦ ଏବଂ ବାର ଘଣ୍ଟ ବାଦକ, ଏମାନେ ଉଭୟ ବଟିମୁଣ୍ଡା ଏବଂ ଖରୁଡ଼ା ସମ୍ପ୍ରଦାୟ ପୁରୀର ଘଣ୍ଟ ବାଦକ ମାନେ ବାଦନ କରନ୍ତି, ଏଇଟା ହଉଛି ତଥ୍ୟ। ଦ୍ୱିତୀୟ କଥା ହେଲା ଏଇ ଯୋଉ ଡାହୁକ ସେବା, ଏଇ ଡାହୁକ ସେବାରେ ଆପଣ ଜାଣିଛନ୍ତି, ଆମେ ସମସ୍ତେ ବି ଜାଣିଛେ, ଅତୀତରେ ଡାହୁକ ସେବାରେ ଅଶ୍ଳୀଳ ବୋଲି ସବୁ ବୋଲା ହଉଥିଲା, କିନ୍ତୁ 1995 ମସିହା ପରେ ଆଉ ଅଶ୍ଳୀଳ ବୋଲି ବୋଲା ହଉ ନାହିଁ, 1995 ମସିହାରୁ ବନ୍ଦ ହେଇଯାଇଛି। କାରଣ ଆଉ ସେତେବେଳେ ଯୋଉ ପ୍ରକାର ବଳ ସାମର୍ଥ୍ୟ ଲୋକମାନଙ୍କ ଭିତରେ ଉତ୍ସାହ ଦରକାର ପଡୁଥିଲା, ସେଇଥିପାଇଁ ଅଶ୍ଳୀଳ ବୋଲି ବୋଲା ହଉଥିଲା, ସେଇଟାର ଆଉ ଆବଶ୍ୟକତା ପଡ଼ିଲାନି। କାରଣ ରଥ ଟାଣିବା ପାଇଁ ବହୁ ବ୍ୟବସ୍ଥା ହେଇଗଲା ଏବଂ ରଥ ଗଢ଼ିବା ପାଇଁ ମଧ୍ୟ କୌଣସି ଅସୁବିଧା ହେଲାନି, ସେଇଥିପାଇଁ ଅଶ୍ଳୀଳ ବୋଲି ଯୋଉଟା ଅରୁଚିକର, ପୁରୀରେ ଏତେ ଲୋକ ଜମା ହେଇଥିବେ ସେଇ ଲୋକଙ୍କ ଆଗରେ ଅଶ୍ଳୀଳ ବୋଲି ବୋଲିବା, ସେଇଟା ଗୋଟେ ସାର୍ବଜନୀନ ଦୃଷ୍ଟିରୁ ଗୋଟେ ସଂସ୍କୃତିର କଥା ନୁହେଁ। ଯୋଉ ଜଗନ୍ନାଥ ସଂସ୍କୃତି ଏତେ ବିଶ୍ୱବ୍ୟାପୀ ସଂସ୍କୃତି, ଏତେ ମହାନ ସଂସ୍କୃତି ବୋଲି କହୁଛି, ସେଇଠି ଅଶ୍ଳୀଳତା ଏଇଟା ଭଲ ନୁହେଁ। ତେଣୁ ଏବେ ଆମେ ଦେଖୁଛୁ ଏଇ ରଥ ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ବର୍ତ୍ତମାନ ଟଣା ହେଉଛି, ଡାହୁକମାନେ ବର୍ତ୍ତମାନ ଡାକ ଦେଉଛନ୍ତି ଏବଂ ପ୍ରଥମ ଟାଣିବାଟି ଏଇଟା ଡେରି ହୁଏ। କାହିଁକି ଡେରି ହୁଏ, ତାର ଗୋଟେ କାରଣ ଅଛି, ଦୌଡ଼ିଟା ବନ୍ଧା ହେଇଥାଏ, ସେ ଦୌଡ଼ିଟା ଟାଣି ହେଇକିରି ରଥକୁ ଟାଣିବା ଅବସ୍ଥାକୁ ନ ଆସିଲେ ସେ ରଥ ଟଣା ହେଇପାରେ ନାହିଁ। ତେଣୁ ପ୍ରଥମ ଡାକ ଯେଉଁ ହୁଏ ସେ ପ୍ରଥମ ଡାକରେ ଦୌଡ଼ିଟା ଶକ୍ତ ହେଇଯାଏ ଏବଂ ଯେଉଁ ବନ୍ଧା ହେଇଥାଏ ସେ ବନ୍ଧା ଗୁଡ଼ାକ ପୁରା ଟାଣ ହେଇଯାଏ ଏବଂ ଟାଣ ହେଇଗଲା ପରେ ରଥକୁ ଟାଣିବା ପାଇଁ ସେ ଦୌଡ଼ି ବ୍ୟବହାର ହୁଏ। ତେଣୁ ଏବେ ସମସ୍ତ ପଦାଧିକାରୀମାନେ ଏବଂ ସେବକମାନେ ଶ୍ରଦ୍ଧାଳୁମାନେ ରଥ ଦୌଡ଼ିକୁ ଧରିଛନ୍ତି, ଚାରିଟି ଦୌଡ଼ିକୁ ଧରିକିରି ବର୍ତ୍ତମାନ ଡାହୁକ ଡାକ ଦେଉଛନ୍ତି ଏବଂ ମୁଁ ଭାବୁଛି ଏଇଥର ଡାକରେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ନିଶ୍ଚିତ ଭାବରେ ଆଗକୁ ଯିବ। ତେଣୁ ଏଇଥିପାଇଁ ୟା ପଛରେ ପ୍ରତ୍ୟେକ ରଥ ପଛରେ ଗୋଟିଏ ଗୋଟିଏ ଟ୍ରକ୍ରେ ବଡ଼ ବଡ଼ ଡାକବାଜି ଯନ୍ତ୍ର ଲାଗି ସମସ୍ତଙ୍କୁ ସୂଚନା ଦେବା ପାଇଁ ଗୋଟେ ବ୍ୟବସ୍ଥା କରାହେଇଛି, ଯେମିତି ବଡ଼ ଠାକୁରଙ୍କର ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ଆଗକୁ ଯିବାର ଉପକ୍ରମ କରୁଛି, ଠିକ୍ ତା ପଛରେ ଥିବା ଗୋଟେ ଟ୍ରକ୍ ଯେଉଁଥିରେ ସବୁ ବଡ଼ ବଡ଼ ଡିଜେ ସେଟ୍ ଲାଗିଛି, ବଡ଼ ବଡ଼ ସ୍ପିକର ମାନେ ଲାଗିଛନ୍ତି, ହାଇ ଡେସିବେଲ୍ର ବହୁତ ସାଉଣ୍ଡ ବକ୍ସ ଲାଗିଛି, ସେ ରଥ ପଛେ ପଛେ ଚାଲୁଛି, ଚାଲିଲା ତାଳଧ୍ୱଜ ରଥ, ଟାଣି ନେଲେ ଭକ୍ତମାନେ ପହଣ୍ଡେ ଯାଇକିରି ରହିଲା, ତେଣୁ ଦୁଇ ଚକ ଗଡ଼ିକିରି ପୁଣି ରହିଲା। ତେଣୁ ଏଇ ରଥ ଟଣା ମୁଁ ଆପଣଙ୍କୁ କହୁଛି ଯେ ଚାରିଟା ବେଳେ ରଥ ଟଣା ହେବାର ଥିଲା, ଚାରିଟା ବେଳର ରଥ ଟଣା ବର୍ତ୍ତମାନ 5 ହେଇଛି, ଗୋଟିଏ ଘଣ୍ଟା ବିଳମ୍ବ ହେଇଛି, ତଥାପି କିଛି ଅସୁବିଧା ନାହିଁ। କିନ୍ତୁ ଦକ୍ଷିଣ ପଟୁ ଆମେ ଦେଖୁଛୁ ଏମାର ମଠ ପଟୁ ଯେତେ ସବୁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ଥିଲା ସେମାନେ ସବୁ ଆଉ କୌଣସି ବ୍ୟାରିକେଡ୍ ନ ମାନିକିରି ବିରାଟ ଜନସମୁଦ୍ର ବର୍ତ୍ତମାନ ଦକ୍ଷିଣ ପଟରୁ ଦୌଡ଼ିକିରି ଆସୁଛନ୍ତି ରଥ ଟାଣିବା ପାଇଁ। ଏ ସମୟରେ ଲୋକମାନଙ୍କୁ କିଏ ଅଟକେଇବ? ତେଣୁ ଯେଉଁଥିପାଇଁ ସମସ୍ତେ ପୁରୀକୁ ଆସିଥାନ୍ତି ଏବଂ ପୁରୀକୁ ଆସିକିରି ସମବେତ ହେଇଥାନ୍ତି ସମସ୍ତେ ରଥକୁ ଟାଣିବା ପାଇଁ, ସେଇଟା ବହୁତ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିବାର ମଧ୍ୟ ଆଶଙ୍କା ଦେଖାଦେଉଛି। କାରଣ ଆମ ଜାଣିବାରେ ପାଖାପାଖି 1000-2000 ଲୋକ ବର୍ତ୍ତମାନ ପଶି ଆସୁଛନ୍ତି ଦକ୍ଷିଣ ପଟରୁ ଦୌଡ଼ି ଧରିବା ପାଇଁ ଏବଂ ତାକୁ ଘେର କରିକିରି, ରଥକୁ ଘେର କରିକିରି ସବୁ ଆରକ୍ଷୀ ବାହିନୀମାନେ ତାକୁ ସୁରକ୍ଷା ଦେଉଛନ୍ତି ରଥକୁ। କିନ୍ତୁ ଏତେ ସଂଖ୍ୟକ ଲୋକ ଯାହା ତ ରଥର ଦାଣ୍ଡରେ ବଡ଼ ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଆଡ଼କୁ ଯେତିକି ଲୋକମାନେ ରହିଛନ୍ତି ସେମାନେ ରଥ ଦୌଡ଼ି ଟାଣିକିରି ଉଦ୍ଗ୍ରୀବ ହୋଇକି ରହିଛନ୍ତି, ବ୍ୟାକୁଳ ହୋଇଛନ୍ତି। ଏପଟେ ଦକ୍ଷିଣ ପଟୁ ସମସ୍ତ ଏମାର ମଠ ପଟୁ ଦକ୍ଷିଣ ପଟୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିକି ରଥ ଟାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହା ଏକ ନିଶ୍ଚିତ ସମସ୍ୟା ସୃଷ୍ଟି କରିବ। ତେଣୁ ସେ ସମସ୍ୟାକୁ ସମାଧାନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀ ପ୍ରାଣପଣେ ଚେଷ୍ଟା କରୁଛନ୍ତି, କୌଣସି ବିଶୃଙ୍ଖଳା ନ ହଉ ଏବଂ ରଥ ଯେମିତି ଟାଣି ହେବା କଥା ସେଇଭଳି ଯାଉ। ବର୍ତ୍ତମାନ ମୁଁ ଦେଖୁଛି ବରିଷ୍ଠ ଅଧିକାରୀମାନେ ଆରକ୍ଷୀ ବାହିନୀରେ ମଧ୍ୟ ସେମାନେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟନ୍ତ ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ଇଏ ଗୋଟେ ଗୋଟେ ସମସ୍ୟା।

0: ହେଇଯାଏ ରଥ ଟଣା ଭିତରେ ଯେତେବେଳେ ରଥ ଟାଣିବା ପାଇଁ ଲୋକମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଥାଏ ସେ ବ୍ୟାକୁଳତାକୁ ସେମାନେ ଆଉ ନିୟନ୍ତ୍ରଣ ନ କରିପାରି ବହୁ ସଂଖ୍ୟାରେ ଆସିକିରି ପହଞ୍ଚୁଛନ୍ତି ଏବଂ ରଥ ଯେଉଁଠି ଥିଲା ସେଇ ରଥ ଯେମିତି ଗଡ଼ି ଯାଇଛି ସେ ରଥ ଥିବା ଜାଗାରେ ରଥ ଚକ ଯେଉଁ ଜାଗାମାନଙ୍କରେ ଥିଲା ସେଇ ଜାଗାମାନଙ୍କରେ ବର୍ତ୍ତମାନ ଲୋକମାନେ ମୁଣ୍ଡିଆ ମାରିବାକୁ ଆରମ୍ଭ କରିଦେଇଛନ୍ତି। କ'ଣ କରିବା, ଲୋକଙ୍କର ଯେଉଁ ବ୍ୟକ୍ତି ଲୋକଙ୍କର ଯେଉଁ ବ୍ୟାକୁଳତା ଏବଂ ମହାପ୍ରଭୁମାନଙ୍କୁ ଦିଅମାନଙ୍କୁ ଲୋକମାନେ ଯେଉଁ ପ୍ରକାର ଶ୍ରଦ୍ଧା ଏବଂ ଅନୁରାଗରେ ଦେଖିବାକୁ ଚାହୁଁଛନ୍ତି ଏବଂ ରଥର ଚକଟି ପ୍ରତିଷ୍ଠା ହୋଇଗଲା ପରେ ରଥଟି ପ୍ରତିଷ୍ଠା ହୋଇଗଲା ପରେ ଯେଉଁ ରଥ ଚକ ସେ ପବିତ୍ର ହୋଇକରି ଭୂମିକୁ ସ୍ପର୍ଶ କରିଛି ସେଇ ଭୂମିକୁ ଟିକିଏ ଆଉଁସି ଦେବା, ସେଇ ଭୂମିକୁ ଟିକିଏ ମୁଣ୍ଡରେ ଲଗେଇଦେବା, ସେଇ ଭୂମିରେ ଲମ୍ବ ହୋଇକରି ଟିକିଏ ପଡ଼ିଯିବା, ଏହି ପ୍ରକାର ଯେଉଁ ବ୍ୟାକୁଳତା ବା ଭାକ୍ତିକ ଆବେଗ ଆକୁ କିଭଳି ଭାବରେ ଆମେ ପ୍ରଶମିତ କରିପାରିବା, ତେଣୁ ତାକୁ ବର୍ତ୍ତମାନ ପୁଣି ବଳଭଦ୍ରଙ୍କର ତାଳଧ୍ୱଜ ରଥ ବର୍ତ୍ତମାନ ଆଗକୁ ବଢ଼ିଲା। ମୁଁ ଭାବୁଛି ଏଇଥରକରେ ବହୁତ ବାଟ ସିଏ ଆଗେଇ ଯିବ, ତେଣୁ ବହୁ ସଂଖ୍ୟାରେ ଯାତ୍ରୀମାନେ ଏବଂ ଶ୍ରଦ୍ଧାଳୁମାନେ ରଥକୁ ଟାଣିବା ପାଇଁ ସମବେତ ହୋଇଛନ୍ତି। କଷ୍ଟ ହେଉଛି ସବୁବେଳେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଆମର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ପରବର୍ତ୍ତୀ ବିବରଣୀ ଆପଣମାନଙ୍କୁ ଦିଅନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ପ୍ରତୀକ୍ଷା କରିଥିଲେ କେତେବେଳେ ମହାପ୍ରଭୁଙ୍କର ରଥ ଟଣା ଆରମ୍ଭ ହବ। ବର୍ତ୍ତମାନ ଆମେ ଦେଖିଲେ ଚାରିଟା ବେଳକୁ ରଥ ଟଣା ହବାର ଥିଲା, ବର୍ତ୍ତମାନ ପାଞ୍ଚଟା ବାଜିଲା, ତେଣୁ ପାଞ୍ଚଟାରେ ପ୍ରାୟ ରଥ ଟଣା ଆରମ୍ଭ ହେଇଗଲା ଏବଂ ବଳଭଦ୍ର ଭଗବାନଙ୍କର ଯେଉଁ ତାଳଧ୍ୱଜ ରଥ ତାହା ବର୍ତ୍ତମାନ ନିଜ ସ୍ଥାନରୁ ଅଳ୍ପ ଟିକିଏ ଦଶ ହାତ ଦୂରକୁ ଯାଇକରି ପୁଣି ରହିଯାଇଛନ୍ତି ଏବଂ ବର୍ତ୍ତମାନ ଆମର ଆରକ୍ଷୀ ବାହିନୀ ସୁନ୍ଦର ଭାବରେ ରଥକୁ ପରିଚାଳନା କରୁଛନ୍ତି ଏବଂ ରଥ ପରିଚାଳନା କଲା ପରେ ଆମେ ଦେଖୁଛୁ ରଥର ପଛପଟେ ବହୁତ ଲୋକ ରହିଯାଇଛନ୍ତି ଏବଂ ସେମାନେ ମଧ୍ୟ ଉଦଣ୍ଡ ନୃତ୍ୟ ମଧ୍ୟ ଆରମ୍ଭ କରିଦେଲେଣି ଏବଂ ସେମାନଙ୍କର ମନରେ ଯେଉଁ ଉତ୍କଣ୍ଠା ଥିଲା ଯେ ଆମେ ଟିକିଏ ପ୍ରଭୁଙ୍କ ପାଖକୁ ଯିବୁ, ତେଣୁ ସେଇ ଉତ୍କଣ୍ଠାର ସହିତ ସେମାନେ ବର୍ତ୍ତମାନ ଆସିଲେ ଏବଂ ଯେତେବେଳେ ରଥ ଟିକିଏ ଟଣା ହୋଇଗଲା ଦକ୍ଷିଣ ପଟୁ ବହୁ ଲୋକ ବର୍ତ୍ତମାନ ମାଡ଼ି ଆସିଛନ୍ତି ଏବଂ ସେମାନେ ଚିନ୍ତା କରୁଛନ୍ତି ଯେ ଆମେ ରଥ ଟାଣିମୁ, କିନ୍ତୁ ଏହା ଏକ ବିଶୃଙ୍ଖଳିତ ଆଚରଣ, କାରଣ ସେମାନେ ଯେଉଁ ସମ୍ପୂର୍ଣ୍ଣ ଭାବରେ ପଛପଟକୁ କବ୍ଜା କରିସାରିଲେଣି, ତେଣୁ ବର୍ତ୍ତମାନ ଆଗପଟ ଯଦି ଫାଙ୍କା ନହେବ ଏ ଜାଗା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଯିବ, ତେଣୁ ଆମେ ଦେଖୁଛୁ ବର୍ତ୍ତମାନ ଯାହା ହଉ ପ୍ରଭୁଙ୍କର ଦୟା ଆରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ଭାବରେ ସଜାଗ ଅଛନ୍ତି ଏବଂ ଯେଉଁ ଲୋକମାନେ ମାଡ଼ି ଆସୁଛନ୍ତି ସେମାନଙ୍କୁ ଠଉ ସେମାନଙ୍କର ରଥ ସେମାନଙ୍କୁ ରଥ ଠାରୁ ଟିକେ ବିଚ୍ୟୁତ କରାଯାଉଛି ଏବଂ ଯାହା ହଉ ବର୍ତ୍ତମାନ ଏ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ରଥ ବର୍ତ୍ତମାନ କିଛି ସମୟ ପାଇଁ ଟଣା ହୋଇଛି।
2: ଏଇଠି ଗୋଟିଏ କଥା ମୁଁ କହିବାକୁ ମନ ଭିତରକୁ ଆସିଲା, ଡକ୍ଟର ନରେଶ ଦାସ ମହୋଦୟ, ଆମେ ଦେଖିଲେ ଯେ ଏମାର ମଠ ବା କାକୁଡି ଖାଇ ଯୋଉ ଅଛନ୍ତି ମା କାକୁଡି ଖାଇ ସେଇପଟେ ଯୋଉ ଭକ୍ତମାନେ ଶ୍ରଦ୍ଧାଳୁ ଭକ୍ତମାନେ ଦୀର୍ଘ ପାଞ୍ଚ ଛଅ ଘଣ୍ଟାରୁ ଉର୍ଦ୍ଧ ଅପେକ୍ଷା କରି ରହିଥିଲେ ପ୍ରଭୁଙ୍କ ସହିତ ବା ତାଙ୍କ ରଥ ଟଣାରେ ସାମିଲ ହେବା ପାଇଁ କିପରି ଭାବରେ ମାରି
1: ଆସିଲେ। ବଳଭଦ୍ର ଭଗବାନ କୀ ଜୟ, ବଳଭଦ୍ର ଭଗବାନ କୀ ଜୟ।
2: ଆଗକୁ ଆଗକୁ ମାଡ଼ି ଚାଲିଲେ ସମୁଦ୍ର ଲହଡ଼ି ମାଡ଼ିଲା ଭଳିଆ, ସମୁଦ୍ରର ଲହଡ଼ି ଯେମିତି ସାଗର ଯାଉଛି ଛୁଇଁବା ପାଇଁ, ନଦୀ ସହିତ ସାଗରର ଯୋଉ ମିଳନ, ଇଏ ଭାବ ଭକ୍ତିର ମିଳନ, ଆଉ ବନ୍ଧ ବାଣ କିଛି ମାନିଲା ନାହିଁ। ଆଉ ଦେଖିପାରୁଛି ଏବେ ମଧ୍ୟ ମାଳଚୂଡ ଆସୁଛନ୍ତି, ବିଭିନ୍ନ ଆମର ଅଛି ଜଗନ୍ନାଥ ବଲ୍ଲଭ ମଠରୁ ଗୋଟିଏ ଆସେ ଏବଂ ବାଲିକା ଦାସଙ୍କ ମଠରୁ ମଧ୍ୟ ଆସିଥାଏ, ଏହିପରି ଆମର ତିନି ଗୋଟି ଆମର ଆସୁଛି ଅତି ସୁନ୍ଦର ଭାବରେ ତାହା ମଧ୍ୟ ଆସୁଛି ପରମ୍ପରା କ୍ରମେ। କୁହନ୍ତୁ ଆପଣଙ୍କର ସେଇ ଭାବ ଅନୁଭୂତିର କଥା, ଇଏ ବର୍ତ୍ତମାନ ଆମେ ଯାହା ଦେଖୁଛୁ ଯେ ସିଂହଦ୍ୱାର ସମ୍ମୁଖରେ ଏତେ ମନ ଭିତରେ ଏତେ ବ୍ୟାକୁଳ ଯେ ଭଗବାନଙ୍କ ରଥକୁ ଟାଣିବ, ଯୋଉ ରଥଯାତ୍ରାରେ ନିଜେ ସାମିଲ ହେବା ପାଇଁ କୋଣ ଅନୁକୋଣରୁ ଆସିଛନ୍ତି ଶ୍ରଦ୍ଧାଳୁ ଭକ୍ତ, ତାହାକୁ ଦେଖିବା ପାଇଁ ଟାଣିବା ପାଇଁ ଦୌଡ଼ି ଯାଉଛନ୍ତି। ଜୟ ଜଗନ୍ନାଥ।
1: ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ଚତୁର୍ଦିଗ ଲୋକାରଣ୍ୟ ଏବଂ ରଥର ସମ୍ମୁଖ ଭାଗରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ଆସିଗଲେଣି।

0: କୌଡ଼ିକୁ ଟାଣିବା ପାଇଁ ସମସ୍ତଙ୍କ ମନରେ ବ୍ୟଗ୍ରତା ଏବଂ କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ନୁହେଁ, ଏହାପରେ ଏହାପରେ ଶ୍ରୀ ସୁଭଦ୍ରାଙ୍କର ରଥ ମଧ୍ୟ ଟଣା ଆରମ୍ଭ ହେବ। ଯେତେବେଳେ ବଳଭଦ୍ରଙ୍କର ରଥ ଆଉ ଟିକେ ଆଗକୁ ଯିବ, ସେତେବେଳେ ଯାଇକରି ସୁଭଦ୍ରାଙ୍କ ରଥ ଟଣାଯିବ। ବର୍ତ୍ତମାନ ସୁଭଦ୍ରାଙ୍କ ରଥରେ ଘୋଡ଼ାମାନ ସବୁ ଯୋଚା ସରିଲେଣି ଏବଂ କେବଳ ଅପେକ୍ଷା, ଆଉ ଟିକେ ବଳଭଦ୍ରଙ୍କର ରଥ ଆଗକୁ ଗଲେ ହିଁ ସୁଭଦ୍ରାଙ୍କ ରଥ ଟଣାଯିବ, ଦର୍ପ ଦଳନ ଟଣାଯିବ। ସେଥିପାଇଁ ବର୍ତ୍ତମାନ ଘନ ଘନ ସାଇରନ୍ ବାଜୁଛି ଏବଂ ସୂଚନା ମିଳିବା କ୍ଷଣି ଭକ୍ତମାନେ ଅତି ଆନନ୍ଦର ସହିତ ପୁଣି ରଥକୁ ଟାଣି ଟାଣିକରି ନେଇଗଲେ। ତାଳଧ୍ୱଜ ରଥ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛି ଏବଂ ଆଗରେ ଯେତିକି ଲୋକ, ପଛରେ ମଧ୍ୟ କିଛି କମ୍ ଲୋକ ନାହାନ୍ତି। ସମସ୍ତେ ବର୍ତ୍ତମାନ ଅପେକ୍ଷା କରିଥିଲେ କେମିତି ରଥ ଟଣା ହେବ। ଯେମିତି ରଥ ଟଣା ଚାଲିଛି ବର୍ତ୍ତମାନ, ମୁଁ ତ ଭାବୁଛି ରଥ ଠିକ୍ ଭାବରେ ଟଣାଯିବ, କାରଣ ଏ ରଥ ଟିକିଏ ଆଗକୁ ଯାଇ ମର୍ଚିକୋଟ ପାଖାପାଖି ହେଇଗଲେ ତାପରେ ଦ୍ୱିତୀୟ ରଥ ଟଣାଯିବ। ତେଣୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଥିଲେ, ସମସ୍ତଙ୍କର ମନବାଞ୍ଛା ପୂର୍ଣ୍ଣ ହେଇଛି ଏବଂ ଯେଉଁ ଭକ୍ତ ଶ୍ରଦ୍ଧାଳୁମାନେ ଥିଲେ
1: ଏଇଠି ଗୋଟେ କଥା ମୁଁ କହିବାକୁ ଚାହିଁବି ଯେ ବର୍ତ୍ତମାନ ଗୋଟେ ପିଲାଙ୍କ ଭିତରେ, ଏଇ ଯେଉଁ ଯୁବପିଢ଼ିଙ୍କ ଭିତରେ ଗୋଟେ ଅଭ୍ୟାସ ହେଇଯାଇଛି ଯେ ସେମାନେ ରଥ ପାଖକୁ ଯାଇକରି ସେଲ୍ଫି ଉଠେଇବେ। ଏ ଯେଉଁ ସେଲ୍ଫି ଉଠେଇବା ନିଶାରେ ଅନେକ ଜାଗାରେ ଆପଣ ଦେଖୁଥିବେ, ଅନେକ ଜାଗାରେ ବହୁତ ଦୁର୍ଘଟଣା ଘଟୁଛି। କିଏ ରେଳ ଉପରେ ଚାଲୁଥିବା, ରେଳ ଉପରେ ଚଳନ୍ତା ରେଳ ଉପରେ ଠିଆ ହେଇକିରି ସେଲ୍ଫି ଉଠାଉଛି, କିଏ ଝରଣା ପାଖରେ ଠିଆ ହେଇକିରି ସେଲ୍ଫି ଉଠାଉଛି। ତେଣୁ ବହୁତ ଯୁବକ ପିଲା ବର୍ତ୍ତମାନ ମୃତାହତ ହେଇଯାଉଛନ୍ତି। ତ ସେହିଭଳି ଭାବରେ ଏଇ ଯେଉଁ ରଥ ପାଖରେ ରଥ ଗଡ଼ୁଥିବା ଅବସ୍ଥାରେ ରଥ ପାଖରେ ରହିକିରି ସେଲ୍ଫି ଉଠାଇବାର ନିଶା, ଇଏ ମଧ୍ୟ ବଡ଼ ମାରାତ୍ମକ। ତେଣୁ ଏ ନିଶାରୁ କିଭଳି ନିବୃତ୍ତ ହେବେ ସେଇଟା ବଡ଼ ସମସ୍ୟା କରୁଛି ବର୍ତ୍ତମାନ। ଡିଜି ପୋଲିସ ଅଛନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଠିଆ ହେଇକି ରହିଛନ୍ତି। ଲୋକମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟ ହେଇଯାଉଛି। ତେଣୁ ବଡ଼ ଠାକୁରଙ୍କର ବଳଭଦ୍ର ରଥ ଆମ ରାଧାବଲ୍ଲଭୀ ମଠରୁ ଆଗକୁ ଆଉ ଟିକିଏ ଯାଇକରି ଅଟକିଛି। ବର୍ତ୍ତମାନ ଆଉ ଦୁଇଟି ରଥ, ଦର୍ପଦଳନ ରଥ ଏବଂ ନନ୍ଦିଘୋଷ ରଥ, ଏଇ ଦୁଇଟି ଜାଗା ରଥରେ ସମାନ ଭାବରେ ସମତାଳରେ ଘୋଡ଼ା ଯୋଚା ଚାଲିଛନ୍ତି ଏବଂ ଦୁଇଟି ଯାକ ରଥ ମୁଁ ଭାବୁଛି ଆଉ 10-15 ମିନିଟ୍ ଭିତରେ ଉଭୟ ରଥ ପ୍ରସ୍ତୁତ ହୋଇଯିବେ ଟାଣି ହେଇକରି ଯିବା ପାଇଁ। ୟାପରେ ତ ଦର୍ପଦଳନ ରଥ ଟଣା ହେବ, କିନ୍ତୁ ନିୟମ ରହିଛି ଯେ ବଳଭଦ୍ରଙ୍କର, ବଡ଼ ଠାକୁରଙ୍କର ନନ୍ଦିଘୋଷ ଚାଳଧ୍ୱଜ ରଥ ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ ନକଲେ ଦ୍ୱିତୀୟ ରଥ ଟଣା ହେଇପାରିବ ନାହିଁ। କିନ୍ତୁ ଯେଭଳି ଭାବରେ ରଥ ଯାଉଛନ୍ତି ଜଣାପଡ଼ୁଛି ଅତି କ୍ଷିପ୍ର ବେଗରେ ଯାଉଛନ୍ତି ଏବଂ ମହାପ୍ରଭୁଙ୍କର ଯେଉଁ ଅପେକ୍ଷା, ସେ ଅପେକ୍ଷାଟାକୁ ଦୂର କରିବା ପାଇଁ, ସେ ସମୟର ବ୍ୟବଧାନକୁ କମେଇବା ପାଇଁ ରଥ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଗତି କରୁଛନ୍ତି। ଆମେ ଆଶା କରୁଛୁ ଯେ ତିନି ରଥ ଖୁବ୍ କମ୍ ସମୟ ଭିତରେ ଆମର ଏ ସିଂହଦ୍ୱାର ସମ୍ମୁଖରୁ ଆଗକୁ ଅଗ୍ରସର ହେବେ। ଏହାପରେ ଘୋଡ଼ା ଯୋଚା ଚାଲିଛି ସୁଭଦ୍ରାଙ୍କ ରଥରେ, 3-4 ଘୋଡ଼ା ଯୋଚା ସରିଗଲାଣି ନନ୍ଦିଘୋଷ ରଥରେ। ତେଣୁ ଏପଟେ ଆମେ ଦେଖୁଛୁ ଦକ୍ଷିଣ ପଟେ ଯେଉଁଠି ବାରିକେଡ୍ ହେଇଥିଲା, ସେ ବାରିକେଡ୍କୁ ଭାଙ୍ଗିକରି ତ ପାଖାପାଖି 2-3 ଲୋକ ପଲ୍ସି ଆସିଲେ ଏଇ ରଥ ଚକଡ଼ାକୁ। ଆଉ ସେପଟେ ଦକ୍ଷିଣ ପଟେ ଯେଉଁଠି ମେଘନାଥ ପାଚେରୀ ସରୁଛି, ସେହି ପାଖରେ ଆହୁରି 4-5 ଲୋକ ସେପଟେ ଅଟକିକି ରହିଛନ୍ତି। ଭଗବାନ ନ କରନ୍ତୁ ସେମାନେ ମାଡ଼ି ନ ଆସନ୍ତୁ, ମାଡ଼ି ଆସିଲେ ପ୍ରକୃତରେ ଏ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଅବସ୍ଥା। ତେଣୁ ଏଇ ଯେଉଁ ପରିସ୍ଥିତି ସୃଷ୍ଟି ହେଇଛି, ଏଇଟା ଲୋକଙ୍କର ଆନନ୍ଦର ସମୟ, ବ୍ୟାକୁଳତାର ସମୟ, ଆବେଗର ଭାବାବେଗର ସମୟ, ତାଙ୍କୁ ଅଟକେଇବା ବଡ଼ କଷ୍ଟ। ଆଉ ବଡ଼ କଥା ହେଉଛି ଯେ ଆଜି ପୋଲିସ ହାତରେ ବାଡ଼ି ନାହିଁ, ଠେଙ୍ଗା ବାଡ଼ି ନାହିଁ, ବନ୍ଧୁକ ନାହିଁ, କେବଳ ଗୋଟେ ମୋଟା ମଲାଟର ଗୋଟିଏ ଧରିଛନ୍ତି ଯେଉଁଟାକ ମୃଦୁ ଆଘାତ ଦେବ, କାରଣ ଶ୍ରୀକ୍ଷେତ୍ରରେ କାହାକୁ ପ୍ରହାର କରାଯାଇପାରିବନି। ଏଇଠି ସବୁ ଭକ୍ତମାନେ ଆସିଛନ୍ତି, ଶ୍ରଦ୍ଧାଳୁମାନେ ଆସିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ପୋଲିସ ଏଇଠି କାହାକୁ ବାଡ଼େଇ ପାରିବ କି? ଅନ୍ୟ ଜାଗାରେ ଯେମିତି ବିଶୃଙ୍ଖଳା ହେଉଛି, ପୋଲିସ ଲାଠି ଚାର୍ଜ କରୁଛି, ଏଇଠି ପୋଲିସ ଲାଠି ଚାର୍ଜ କରିପାରିବ ନାହିଁ। ତେଣୁ ପୋଲିସ ମଧ୍ୟ ନାଚାର, ତେଣୁ ନିଜର ବଳ ଖଟେଇକିରି ସେମାନେ ଲୋକଙ୍କୁ ଯାହା ନିୟନ୍ତ୍ରଣ କରୁଛନ୍ତି, ଯେଉଁଟାକି ଅନେକ ସମୟରେ ବଡ଼ କଷ୍ଟକର ମଧ୍ୟ ହେଉଛି ଆମେ ଦେଖିପାରୁଛୁ, ତାରି ଭିତରେ ମଧ୍ୟ ମହାପ୍ରଭୁଙ୍କର ଏ ରଥଯାତ୍ରା ଖୁବ୍ ସୁନ୍ଦର ଭାବରେ ସମାହିତ ହେବ, ଏହି ବିଶ୍ୱାସ ଆମର ରହିଛି। ମୁଁ ଦ୍ୱିତୀୟ ବୁଥକୁ ଆପଣମାନଙ୍କୁ ନେବା ପୂର୍ବରୁ ସୂଚନା ଦେବି, ବର୍ତ୍ତମାନ ସିଂହଦ୍ୱାର ଆଗରେ ଆଲୋକ ମଧ୍ୟ ଜଳିବାକୁ ଆରମ୍ଭ କଲାଣି, ଯଦିଓ ଆକାଶରେ ବହୁତ ଆଲୋକ ଅଛି, ବର୍ଷା ଟିକେ କମିଯାଇଛି, ଆଉ ବର୍ଷା ହେଉନି।

0: ରଥ ଟାଣିଲା ବେଳକୁ ପୁଣି ବଡ ଠାକୁରଙ୍କର ବଳଭଦ୍ରଙ୍କ ରଥ ଟାଣି ହେଇକିରି ଆଗକୁ ଗଲା। ମୁଁ ବର୍ତ୍ତମାନ ଦ୍ୱିତୀୟ କେନ୍ଦ୍ରକୁ ନେଇଯାଉଛି, ସେମାନେ ସେଇଠୁ ଧାରା ବିବରଣୀ ଦେବା ଆରମ୍ଭ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଶାନ୍ତନୁ ବାବୁ ଏଇ ତାଳଧ୍ୱଜ ରଥ ଗଢ଼ିବା ବିଷୟରେ କହୁଥିଲେ। ବର୍ତ୍ତମାନ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭାବରେ ଜନାକୀର୍ଣ୍ଣ, ଜନସମୁଦ୍ରରେ ଭରପୁର। ଆମର ଏଇ ଦ୍ୱିତୀୟ କେନ୍ଦ୍ର ପାଖରେ ଅଟକେଇକିରି ରଖିଥିଲେ, କିନ୍ତୁ ବର୍ତ୍ତମାନ ଦେଖାଗଲା ଯେ ଧୀରେ ଧୀରେ ଆଗକୁ ମାଡ଼ି ଚାଲୁଛନ୍ତି। ଯଦି ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ଗହଳି ହେଇଯାଏ ତାହେଲେ ରଥ ଟଣା କେମିତି ହବ, ରଥ ଟଣା କେମିତି ହବ ଆଜ୍ଞା? ବଡ଼ ଦୁଃଖ ଲାଗୁଛି। ବର୍ତ୍ତମାନ ଯୁଆଡ଼େ ଦେଖନ୍ତୁ ଖାଲି ଜନସମୁଦ୍ର, ମୁଣ୍ଡମାଳ, ଥାଳି ମାରିଦେଲେ ଥାଳି ଚାଲିଯିବ। ଇଏ କି ପ୍ରକାରର ଲୋକଙ୍କର ଭକ୍ତିଭାବ! ଆଜି ପାଗ ପ୍ରତିକୂଳ ସତ୍ତ୍ୱେ ଲୋକଙ୍କ ଭିତରେ ଯେଉଁ ଉଦ୍ବେଗ, ଯେଉଁ ଉତ୍କଣ୍ଠା, ଆମେ ସମସ୍ତେ ରଥ ଟାଣିବୁ। ବର୍ତ୍ତମାନ ରଥ ଆଡ଼କୁ ମାଡ଼ି ଚାଲୁଛନ୍ତି, ଆମର ରାଜନଅର ଦେଇ ଆଗକୁ ମାଡ଼ି ଚାଲୁଛି ଜନତା, କେହି ଆଉ ଅଟକିବାକୁ ନାହାନ୍ତି। ତାହେଲେ କ'ଣ ହବ, କିଭଳି ଭାବରେ ତାକୁ ରକ୍ଷା କରାଯାଇପାରିବ, ଇଏ ବର୍ତ୍ତମାନ ଆମର ଗୋଟେ ବଡ଼ ପ୍ରଶ୍ନ। ବର୍ତ୍ତମାନ ରଥ ଟଣା ହବ କେମିତି? ମାତ୍ର 20-30 ଫୁଟ ଆସିଛି ଆମର ବଡ଼ ଠାକୁରଙ୍କର ତାଳଧ୍ୱଜ ରଥ। ଯଦି ଲୋକ ଗହଳି ଏଇଭଳି ଚାଲେ କୁଆଡ଼େ ଗଲେ ଆମର ଆରକ୍ଷୀ ବାହିନୀ, ଆରକ୍ଷୀ ବାହିନୀମାନଙ୍କୁ ଆମର ବିନମ୍ର ନିବେଦନ, ଯେଉଁ 15,000 ଆରକ୍ଷୀ ବାହିନୀ ରଥଯାତ୍ରାରେ ନିୟୋଜିତ ଥିଲେ, ସେମାନେ ଯଦି ଏଇ ଲୋକଙ୍କର ଯେଉଁ ଆବେଗ ଉତ୍କଣ୍ଠା, ଲୋକ ଯେଉଁଭଳି ଭାବରେ ସମୁଦ୍ରର ସୁଅ ଭଳି, ନଈର ସୁଅ ଭଳି ଯେଉଁ ମାଡ଼ି ଚାଲୁଛନ୍ତି, ତାକୁ ଅଟକେଇବ କିଏ? ବନ୍ଧୁଗଣ, ଶ୍ରୋତା ବନ୍ଧୁଗଣ, ଆପଣମାନଙ୍କୁ ଆମେ କହିବାକୁ ଚାହୁଁଛୁ ଯେ ଲୋକଙ୍କ ଭିତରେ କେତେ ଆଗ୍ରହ, ଲୋକଙ୍କ ଭିତରେ କେତେ ଉତ୍କଣ୍ଠା, ଲୋକଙ୍କ ଭିତରେ କେତେ ଯେଉଁ ବିଚାର, ୟାକୁ ଆପଣ ଦେଖିଲେ ଅନୁଭବ କରିପାରିବେ ଯେ ସତରେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଆଉ ଆଗକୁ ଯାଇପାରିବ ନାହିଁ। ଯଦି ଆଗକୁ ଯିବ ତାହେଲେ ଲୋକ, ଯେଉଁ ଜନସମୁଦ୍ର, ତାକୁ ଅଟକେଇବାକୁ ପଡ଼ିବ। ଗଜପତି ଯେତେବେଳେ ଛେରା ପହଁରା ସାରି ରାଜନଗରକୁ ଚାଲିଗଲେ ତାପରେ ଆରମ୍ଭ ହେଇଗଲା ଭିଡ଼, ଏ ଅସମ୍ଭବ ଭିଡ଼, ଏ ଅସମ୍ଭାଳ, ଏ ଭିଡ଼କୁ ରୋକା ନଗଲେ ଆଗକୁ ରଥ ଆଉ ଯାଇପାରିବ ନାହିଁ ଶ୍ରୋତା ବନ୍ଧୁଗଣ। ଏବଂ ଲୋକମାନଙ୍କୁ ଆମେ କହିଲେ ମଧ୍ୟ, ପୋଲିସ ବାହିନୀ କହିଲେ ମଧ୍ୟ, ରଥ ଅମିନ ବଡ଼ ପାଟିରେ ଘୋଷଣା କଲେ ମଧ୍ୟ,
0: ଡକ୍ଟର କାନୁନଙ୍କ
1: ଜୟ ଜଗନ୍ନାଥ, ବର୍ତ୍ତମାନ ଆପଣ
0: ମୋତେ ଶୁଣିପାରୁଛନ୍ତି? କହିଲେ ଯେ ଦେଖନ୍ତୁ 15,000 ଆରକ୍ଷୀ ବାହିନୀ ସେ ଡିଜିଙ୍କ ଠାରୁ
1: ଜୟ ଜଗନ୍ନାଥ
0: ଭାଇଙ୍କ ପର୍ଯ୍ୟନ୍ତ ନିଯୁକ୍ତ ଅଛନ୍ତି
1: ଆଜ୍ଞା,
0: କିନ୍ତୁ ନିଯୁକ୍ତ ଥିଲେ ମଧ୍ୟ 15,00,000 ଲୋକଙ୍କୁ 15,000 ଆରକ୍ଷୀ ବାହିନୀ କଣ ବା କରିପାରିବେ?
2: ଆମେ ଯାହା
0: ଗଣତନ୍ତ୍ରରେ ଯେତେବେଳେ ଏତେ ବିପୁଳ ଜନସମାଗମ ହଉଛି, ସେମାନେ ତ ପ୍ରାଣପଣେ, ଆପଣ ତ କହୁଥିଲେ ସକାଳ 4:00 ରାତିରୁ ଆସିକିରି ଭୋରରୁ ସେମାନେ ଏପର୍ଯ୍ୟନ୍ତ ସେମିତି ବଡ଼ ଦାଣ୍ଡରେ ଠିଆ ହେଇଛନ୍ତି, ତାଙ୍କୁ ମଧ୍ୟ କମ୍ କଷ୍ଟ ହଉନଥିବ। ଏବଂ ଯେଉଁ ଆରକ୍ଷୀ ବାହିନୀ ଆସିଛନ୍ତି ତାରି ଭିତରେ ବି ଆମେ ଦେଖୁଛୁ କାହାର ବୟସ 55 ହେଲାଣି, ସବୁ ଅବସର ସମୟ ଅବସ୍ଥାରେ ପହଞ୍ଚିବ, ଅଧିକାରୀମାନେ ମଧ୍ୟ ଡ୍ୟୁଟିରେ ଆସିଛନ୍ତି, ସେମାନଙ୍କର କଷ୍ଟର ସୀମା ନାହିଁ। ଏବଂ ଖାଲି ପାଦରେ ଡିଜି ପୋଲିସ, ଏଡିଜି ପୋଲିସ ଆଉ ମନ୍ଦିର ପ୍ରଶାସକ, ପୁରୀର ଜିଲ୍ଲାପାଳ, ପୁରୀର ଆରକ୍ଷୀ ଅଧୀକ୍ଷକ, ଏମାନେ ବର୍ଷାରେ ତିନ୍ତି ବୁଡ଼ିକିରି ଖାଲି ପାଦରେ ବୁଲିକିରି ଚେଷ୍ଟା କରୁଛନ୍ତି ସବୁ ସୁନ୍ଦର ଭାବରେ କରିବା ପାଇଁ, କ'ଣ କରିପାରିବେ ସେମାନେ? ତା ସହିତ ଆମର ଜନସାଧାରଣଙ୍କ ମଧ୍ୟ ସହଯୋଗ ରହିବା ଦରକାର। ଗୋଟିଏ କଥା ଆମକୁ ଜାଣିବାକୁ ହବ ଯେ 15,00,000 ଲୋକଙ୍କୁ 15,000 ପୋଲିସ, ତେଣୁ ସେଇଥିରେ ମଧ୍ୟ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଯେଉଁମାନେ ବ୍ୟାକୁଳିତ ହେଇକରି ବିଶୃଙ୍ଖଳିତ ହେଇଯାଉଛନ୍ତି, ସେମାନଙ୍କ ଉପରେ ମଧ୍ୟ ରଥଯାତ୍ରାର ନିର୍ବିଘ୍ନ ସମାପନର ସମାନ ଦାୟିତ୍ୱ ରହୁଛି। ଆମେ ଯଦି ସମସ୍ତେ ସହଯୋଗ ନ କରିବା ତାହେଲେ କେତେ ଲୋକ କ'ଣ କରିପାରିବେ? ଆପଣ ଦେଖନ୍ତୁ ବର୍ତ୍ତମାନ ରଥ ଚକଡ଼ାରେ ଆଉ 2 ରଥ ଉପସ୍ଥିତ ଅଛନ୍ତି, ଏ ରଥ ଚକଡ଼ା ମଧ୍ୟ ଜନସମୁଦ୍ରରେ ପରିଣତ ହୋଇଛି। ଆପଣ ତ

0: କିଛି ସମୟ ପୂର୍ବରୁ ଆପଣଙ୍କ ସମ୍ମୁଖ ଭାଗ ମଧ୍ୟ ଜନାକୀର୍ଣ୍ଣ ହୋଇକି ରହିଥିଲା, ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ମଧ୍ୟ ରହୁଛି। ତଥାପି ଆମେ ଆଶା କରିବା ସେ ସବୁ ଅସୁବିଧା ନ ହୋଇକରି ସୁନ୍ଦର ଭାବରେ, ଏବଂ ଏଇ ଯେଉଁ ଆରକ୍ଷୀ ବାହିନୀ ମାନେ ଅଛନ୍ତି ବର୍ତ୍ତମାନ ସ୍ୱୟଂ ଆଲୁଅ ଜଳୁଛି। ଆପଣ ମାନେ ତ ଆମେ ରେଡିଓରେ କହୁଛୁ, ଆପଣ ଦେଖିପାରୁନଥିବେ ପ୍ରକୃତରେ ପାଖାପାଖି ଏଇଠି 500 ପାଖାପାଖି 500ରୁ ଅଧିକ ହବ ଆରକ୍ଷୀ ବାହିନୀ ଯେଉଁମାନେ ରଥକୁ କଡନ କରିକି ରହିଛନ୍ତି, ସେମାନେ ଯୋଉ ବେଶ ପୋଷାକ ପିନ୍ଧିଛନ୍ତି ସେ ବେଶ ପୋଷାକରେ ଆଲୋକ ସଂଯୋଜିତ ହୋଇଛି ଏବଂ ତାଙ୍କ ଦେହ ଗୁଡ଼ିକ ବର୍ତ୍ତମାନ ପ୍ରଜ୍ୱଳିତ ଅବସ୍ଥାରେ ଆମକୁ ଦେଖାଯାଉଛି, ବଡ଼ ସୁନ୍ଦର ଦେଖାଯାଉଛି। ସେଇଠୁ ମଧ୍ୟ ଆପଣ ଦେଖିପାରୁଥିବେ, ଆପଣଙ୍କ ଆଖିରେ ପଡ଼ୁଥିବ, ସେଠିକାର ବର୍ଣ୍ଣନା ଆପଣ ଏଥର କରନ୍ତୁ। ମୁଁ ଆପଣଙ୍କୁ ବାଧା ଦେଲି, ସେଥିପାଇଁ କ୍ଷମା ଚାହୁଁଛି, କାରଣ ଏଠିକାର କଥା କିଛି କହିବାର ଥିଲା, ତେଣୁ ଆପଣଙ୍କୁ ଅନୁରୋଧ ଆପଣ ସେଇଠିକାର ଧାରା ବିବରଣୀ ପ୍ରଦାନ ଜାରି ରଖନ୍ତୁ।
1: ଜୟ ଜଗନ୍ନାଥ। ଶାନ୍ତନୁ ବାବୁ, ଭଲ କଥା ଆପଣ କହୁଥିଲେ, କିନ୍ତୁ ବର୍ତ୍ତମାନ ବଡ଼ ଦାଣ୍ଡ ସିନା, କିନ୍ତୁ ଯେତିକି ଲୋକଙ୍କର ସମାଗମ ତାକୁ ନିୟନ୍ତ୍ରଣ କରିବ କିଏ? ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ନିୟନ୍ତ୍ରିତ କରି ଠିକ୍ ଭାବରେ ତିନି ରଥକୁ ଆଗକୁ ନେବ କିଏ? ଖାଲି କ'ଣ DG ଏବଂ ADG SPA ମାନେ ନେଇପାରିବେ? ଆମର ଯେଉଁ ଶୃଙ୍ଖଳିତ ଭାବରେ ଯେଉଁ ପୋଲିସ ଭାଇମାନେ ଅଛନ୍ତି, ଆରକ୍ଷୀ ଭାଇମାନେ ଅଛନ୍ତି, ସେମାନେ ସିନା ଟାଣିକିରି ଆଗକୁ ନେବେ, ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ନିୟନ୍ତ୍ରିତ କରିବେ। ବର୍ତ୍ତମାନ ପୂରାପୂରି ଭାବରେ ବଡ଼ଦାଣ୍ଡ ଜନାକୀର୍ଣ୍ଣ, ବର୍ତ୍ତମାନ ତିନି ରଥ ସମ୍ମୁଖରେ ଏବଂ ତାଙ୍କ ପଛପଟରେ ବହୁତ ପ୍ରକାରର ଲୋକ ଭେଡ଼ି ରହିଛନ୍ତି। ଯାହା ଆପଣ କହୁଥିଲେ 3 ଘଣ୍ଟାରୁ 4 ଘଣ୍ଟା କାଳ ଠିଆ ହୋଇକରି ଯେଉଁ ଲୋକମାନେ ରହିଥିଲେ, ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଛି। ବର୍ତ୍ତମାନ ସେମାନେ ଆବେଗ ଉତ୍କଣ୍ଠାର ସହିତ ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ, ସେମାନେ ଆଉ ରହିପାରିଲେ ନାହିଁ। ହେଉଛି ଭଗବାନଙ୍କ ପ୍ରତି ଭକ୍ତର ଆକୁଳତା, ବ୍ୟାକୁଳତା, କେମିତି ମୁଁ ରଥ ଦୌଡ଼ି ଛୁଇଁବି, କେମିତି ମୁଁ ରଥ ଦୌଡ଼ି ଟାଣିବି, ଏଇ ଜ୍ଞାନ ଭିତରେ ଆସୁଛି। ବର୍ତ୍ତମାନ ମୁଁ ଏବେ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି, ସେ ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।
2: ଆମେ ଯାହା ଦର୍ଶନ କରୁଥିଲୁ, ଯେ ପର୍ଯ୍ୟନ୍ତ ଗଜପତି ମହାରାଜଙ୍କର ଫେରିବା ସମୟ ଶ୍ରୀନଗରକୁ, ସେହି ପର୍ଯ୍ୟନ୍ତ ସମସ୍ତ ଲୋକମାନଙ୍କର ଯେଉଁ ବ୍ୟାରିଗେଟ୍ ସମ୍ପୂର୍ଣ୍ଣ ଠିକ୍ ଥିଲା। ଗଜପତି ମହାରାଜ ଯେତେବେଳେ ସେହି ବ୍ୟାରିଗେଟ୍କୁ ଡେଇଁ ତାଙ୍କର ଶ୍ରୀନଗର ଗଲେ, ତା'ର 10-15 ମିନିଟ୍ ପରେ ହଠାତ୍ ବ୍ୟାରିଗେଟ୍କୁ ଏମିତି ମୁକୁଳା ରହିଗଲା ବା ଅବହେଳା କେଉଁଠି ରହିଗଲା, ଯାହାଫଳରେ କି ଜନସମୁଦ୍ର ରଥତ୍ରୟ ନିକଟକୁ ମାଡ଼ିଗଲେ। ଯଦି ରଥତ୍ରୟ ନିକଟକୁ ଆଗରୁ ପଛରୁ ସବୁଆଡ଼ୁ ଲୋକମାନେ ଘେରିଯିବେ, ତେବେ ରଥ ଦୌଡ଼ି ରହିବାର ଜାଗା କେଉଁଠି ରହିବ, ଏବଂ ରଥ ଆଗକୁ ଘୁଞ୍ଚିବାର ଜାଗା ନ ପାଇଲେ, ଶୂନ୍ୟସ୍ଥାନ ନ ପାଇଲେ କିପରି ଆଗକୁ ଯିବ? ତେଣୁ ବର୍ତ୍ତମାନ ସେହି ସମସ୍ୟାରେ ବଡ଼ଦାଣ୍ଡରେ ବଡ଼ ବିକଳ ଲାଗୁଛି। ଇଏ ତ ଭକ୍ତ ଭଗବାନଙ୍କର ଇଏ ତ ଲୀଳା ବୋଲି କହିବାକୁ ପଡ଼ିବ, ଅନ୍ୟ କିଛି ନୁହେଁ। କିନ୍ତୁ ଯଦି ପ୍ରସ୍ତୁତିରେ କୌଣସି ତ୍ରୁଟି ରହିବ, ତାହା ନିଶ୍ଚିତ ଭାବରେ ଅକ୍ଷମଣୀୟ। ତେଣୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ, ଲୋକମାନେ ତାଙ୍କ ସ୍ଥାନରେ ଠିକ୍ ଭାବରେ ରହିବେ ଯଦି ଆମକୁ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆମକୁ ଚଳିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ଯେଉଁପରି ଭାବରେ ଲୋକମାନଙ୍କ ଭିତରେ ବଡ଼ ଠାକୁରଙ୍କ ରଥକୁ ଟାଣିବା ପାଇଁ ଚେଷ୍ଟା କରାଯାଉଛି, ଏବଂ ଯିଏ ଅଛନ୍ତି ରଥର ଅମିନ ସେ ନିର୍ଦ୍ଦେଶ ଦେଉଛନ୍ତି, ଡାହୁକ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି, ଆଉ ଆମେ ଆଶା କରୁଛୁ ମହାପ୍ରଭୁ, ଆମେ କର ଚରଣ କୃତଂ ବା କାୟଜଂ କର୍ମଜଂ ବା ଶ୍ରବଣ ନୟନଜଂ ବା ମାନସଂ ବା ଅପରାଧମ ବିହିତ ମବିହିତଂ ବା ସର୍ବମେତଦକ୍ଷମସ୍ୱ। ଜୟ ଜୟ କରୁଣାର୍ଦ୍ଧେ ଶ୍ରୀ ମହାଦେବ ଶମ୍ଭୁ। ହେ ପ୍ରଭୁ, ହେ ମହାରୁଦ୍ର, ହେ ଅତିରୁଦ୍ର, ହେ ବଡ଼ ଠାକୁର ବଡ଼ବାଡ଼ ସାମନ୍ତ ବଳିଆର ଭୁଜ ଶ୍ରୀ ଶ୍ରୀ ବଳଦେବ ମହାପ୍ରଭୁ, ତୁମେ ଆଗକୁ ଆସିଯାଅ, ଜନ୍ମଭୂମିକୁ ତୁମର ଯେଉଁ ଗମନ ତାହା ନିଶ୍ଚିତ ହୋଇଯାଉ, ଏବଂ ଭକ୍ତମାନେ ମଧ୍ୟ ତୁମକୁ ଶ୍ରଦ୍ଧାରେ ଭକ୍ତିରେ ଆଗକୁ ନେଇଯିବେ। ତୁମେ ଟିକେ ଏଇଠି ତୁମର ରୁଦ୍ର ରୂପକୁ ପ୍ରକାଶିତ କର ଭକ୍ତଙ୍କ ଭିତରେ।

0: ପ୍ରତାପ ବାବୁ, ବର୍ତ୍ତମାନ ଏଇ ଜଗନ୍ନାଥ ବଡ଼ ଠାକୁର ବଳଭଦ୍ର ଦେବୀ ସୁଭଦ୍ରାଙ୍କ ପ୍ରତି ଭକ୍ତମାନଙ୍କର ଏତେ ଆକର୍ଷଣ କାହିଁକି? କ'ଣ ତା ଭିତରେ ଅଛି ଯାହାଫଳରେ କି ଲୋକମାନେ ମାଡ଼ି ଯାଉଛନ୍ତି? ଚୁମ୍ବକ ଯେମିତି ଲୁହାକୁ ଟାଣେ ମାଡ଼ି ଯାଉଛନ୍ତି, ଯାହା ହବ ହବ, ମରିବୁ, କିନ୍ତୁ ଆମେ ଦୌଡ଼ି ଛୁଇଁବୁ,
1: ହେଉଛି ଜନ୍ମ ଜନ୍ମାନ୍ତରର ସମ୍ପର୍କ। ଇଏ ଆଜି ଗୋଟିଏ ଥର ନୁହଁ, ଅନେକ ଜନ୍ମ ଧରି ସିଏ ଦେଖିଛି ତାଙ୍କର
0: ଦେଖନ୍ତୁ, ଧରିକି ଭକ୍ତମାନେ ଟାଣୁଛନ୍ତି ବଡ ଠାକୁର ବଳଭଦ୍ରଙ୍କର ତାଳ ଧ୍ୱଜ ରଥ ଘୋର ଘର ଘର ନାଦରେ ଚତୁର୍ଦିଗ ପ୍ରକମ୍ପିତ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଗହଣରେ ଆଗକୁ ମାଡ଼ି ଚାଲୁଛି। ଧନ୍ୟ ପ୍ରଭୁ, ଧନ୍ୟ ତୁମର ମହିମା, ଧନ୍ୟ ତୁମର ଏ କରାମତି। ତମେ ସତରେ କଳିଯୁଗର ଠାକୁର, କଳିଯୁଗର ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନରେ, ଏବଂ ଯେଉଁ ତ୍ରିତାପ କଥା କହୁଥିଲେ, ଆଦି ଦୈବିକ, ଆଦି ଭୌତିକ, ଆଧ୍ୟାତ୍ମିକ, ଏଇ ତ୍ରିତାପରୁ ସକଳ ଜୀବଜଗତକୁ ରକ୍ଷା କରିବା ପାଇଁ ତମେ ପ୍ରଭୁ ଏଇ କର୍ମଭୂମିରୁ ଶ୍ରୀମନ୍ଦିରରୁ ଯୋଉ ଯାଉଛ, କୋଉଠିକି ନା ଗୁଣ୍ଡିଚା ମନ୍ଦିରକୁ,
1: ଗୋଟିଏ ଶୁଭ ଲକ୍ଷଣ ଆମେ ଦେଖିବାକୁ ପାଉଛୁ ବର୍ତ୍ତମାନ ସିଂହଦ୍ୱାର ଚକଡ଼ାରେ। ଅନେକ ଶ୍ରଦ୍ଧାଳୁ ବଡ଼ ଠାକୁରଙ୍କ ରଥ ବାହି ନେବା ପାଇଁ ଆଗକୁ ମୁହଁ କଲେଣି। ଯଦି ସେମାନେ ଆଗକୁ ମୁହଁ କରି ନେଇଯାଆନ୍ତି ତାଳଧ୍ୱଜ ରଥକୁ, ତେବେ ସମସ୍ତ ପ୍ରକାର ସୁବିଧା ହୋଇଯିବ, ରଥ ଆଗକୁ ଆଗକୁ ଚାଲିବେ, ଯାହା ବର୍ତ୍ତମାନ ଆମେ ଶୁଭ ଲକ୍ଷଣ ଦେଖିବାକୁ ପାଉଛୁ। ଲୋକମାନେ ବୁଝିଗଲେଣି ଯେ ଆମେ କେଉଁ ପ୍ରକାରରେ ଆମର କର୍ତ୍ତବ୍ୟକୁ ସମ୍ପାଦନ କରିବୁ। ଏଠି ସମସ୍ତେ ଜଣେ ଜଣେ ସେବକ, ସମସ୍ତେ ଜଣେ ଜଣେ ପୂଜକ, ସମସ୍ତେ ଜଣେ ଜଣେ ଶ୍ରଦ୍ଧାଳୁ ଭକ୍ତ।
0: ପ୍ରଭୁ ତ କାହୁ କିଛି କହିପାରିବେନି, ସେ ତ ନିଧା ବିଷ୍ଣୁ, ତାଙ୍କୁ ଯିଏ କାୟ ମନ ବାକ୍ୟରେ ଦୁଇ ହାତ ଟେକି ଦେଇ ସମ୍ପୂର୍ଣ୍ଣ ଭାବରେ କ୍ଷମାଶ୍ରିତ ହୋଇଯାଏ, ପ୍ରଭୁ ତାକୁ କ୍ଷମା ଦିଅନ୍ତି। ହେ ବଡ଼ ଠାକୁର, ହେ ବଳିଆର ଭୁଜ, ହେ ଅନନ୍ତ, ହେ ବାସୁଦେବ, ହେ ହଳମୁଷଳ ଧାଳି, ହେ ଅଷ୍ଟଦଳ ପଦ୍ମରେ ଯେଉଁ ରଥ ନିର୍ମିତ ହୋଇଛି, ଏ ଅନନ୍ତ ନାଗ ଶିଶୁ ଅନନ୍ତ, ତମେ ହିଁ ଅନନ୍ତ, ତମେ ହିଁ ବଳଭଦ୍ର, ତମେ ହିଁ ବଳିଆର ଭୁଜ, ତମେ ଯେଉଁ ଭାବ ନେଇକିରି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ନେଇକିରି ଯିବା ପାଇଁ ଯେଉଁ ଚିନ୍ତା କରୁଛ, ଗଳିଲା ଗଳିଲା ତାଳ ଧ୍ୱଜ ରଥ, ଉତ୍କଣ୍ଠା ଆଜି ଆଗେଇ ଚାଲୁଛି ଏବଂ ରଥ ମଧ୍ୟ ଆଗେଇ ଚାଲୁଛି।
1: ଘଣ୍ଟୁଆ ମାନଙ୍କର ଘୋର ଘର ଘର ନାଦ, ଶ୍ରଦ୍ଧାଳୁମାନେ ଆଗକୁ ଆଗକୁ ଆସିଯାଇଛନ୍ତି, ତେଣୁ ନିଶ୍ଚିତ ଭାବରେ ମହାପ୍ରଭୁ ତାଙ୍କର ଗନ୍ତବ୍ୟ ପଥରେ ଯିବେ। ସିଏ ଛାଡ଼ିଦେଲେ ଶ୍ରଦ୍ଧାଳୁଙ୍କ ଉପରେ, କାହିଁକି ନା ସିଏ ମହାପ୍ରଭୁ ସିଏ ହେଉଛନ୍ତି ଅକର୍ମ କର୍ମଦାୟକ, ଯାହା ଆମ କର୍ମରେ ନାହିଁ ମହାପ୍ରଭୁ ଆଣି ଦେଇଦିଅନ୍ତି। କିନ୍ତୁ ବଡ଼ ସମସ୍ୟା ମଧ୍ୟ ଟିକେ ରହୁଛି ଯେ ଯେଉଁ ସିଂହଦ୍ୱାର ଯେଉଁ ଥାନା ଆମର ରହିଛି ବାଗେଡ଼ିଆ ଧର୍ମଶାଳା, ସେଇ ଧର୍ମଶାଳାର ନିକଟତର ରହିଛନ୍ତି ତାଳଧ୍ୱଜ ରଥ, କ୍ରମେ କ୍ରମେ ନିକଟତର ହୋଇଯାଉଛନ୍ତି, ଅର୍ଥାତ୍ ଦକ୍ଷିଣ ପାର୍ଶ୍ୱକୁ ଡାହାଣ ପଟକୁ ରଥ ମାଡ଼ିକି ରହିଛନ୍ତି। ତେଣୁ କିପରି ଭାବରେ କୌଶଳ କ୍ରମେ ପୁଣି ଦାଣ୍ଡର ମଝିକୁ ଆଣିପାରିବା, ଏବଂ ଭକ୍ତମାନେ ସେ ଚେଷ୍ଟା କରୁଛନ୍ତି ସମ୍ମିଳିତ ଭାବରେ, ପ୍ରଶାସନ, ଭକ୍ତ ଏବଂ ଶ୍ରଦ୍ଧାଳୁ ସେବାୟତ ସମସ୍ତଙ୍କ ଭିତରେ ଗୋଟିଏ କାର୍ଯ୍ୟ ବର୍ତ୍ତମାନ ଚାଲିଛି ଯେ ଆମେ ମହାପ୍ରଭୁଙ୍କ ରଥକୁ ବଡ଼ଦାଣ୍ଡର ମଝି ପର୍ଯ୍ୟାୟକୁ, ମଝି ସ୍ଥାନକୁ କିପରି ଆଣିପାରିବୁ, ସେଇ ଚେଷ୍ଟାରେ ସମସ୍ତେ ଅଛନ୍ତି। ଆଉ ଶ୍ରୋତା ବନ୍ଧୁ, ଆପଣମାନେ ଜାଣିପାରୁଥିବେ ବାଲି ସାହିର ସେଇ ଗଳି ମୁଣ୍ଡରୁ ଆଉ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ନରନାରାୟଣମାନଙ୍କର, ଭକ୍ତ ଭଗବାନଙ୍କର ଏଇ ଯେଉଁ ପବିତ୍ର ମହାର୍ଘ୍ୟ ମୁହୂର୍ତ୍ତ, ଯେଉଁଥିରେ ସମସ୍ତଙ୍କ ଭିତରେ ଆବେଗ, ଆମେ ଜନ୍ମ ଜନ୍ମାନ୍ତର ପାପକୁ ଏଇଠି ଭସ୍ମ କରିଦେବୁ, ଏଇଠି ନଷ୍ଟ କରିଦେବୁ, ଆଉ ମହାପ୍ରଭୁଙ୍କର ଆଶିଷର ବଡ଼ଦାଣ୍ଡର ଧୂଳି ରଥର ଦୌଡ଼ିକୁ ମୁଣ୍ଡରେ ମାରି ଆମେ ପୁଣ୍ୟ ଅର୍ଜନ କରିବୁ। ଆଗକୁ ଆଗକୁ ଆସୁଛନ୍ତି ସୁନ୍ଦର ଭାବରେ,
0: ଆଗେଇଲା ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ, ଏବଂ ଯେଉଁ ମାନେ ହଳଧଳା ସେଟା କ'ଣ ଗ୍ରୀନ ସବୁଜ ରଙ୍ଗର, ସବୁଜ ରଙ୍ଗର ଯେଉଁ ପୋଲିସ ଭାଇମାନେ ଏଇ ତାଳଧ୍ୱଜ ରଥ ଦାୟିତ୍ୱରେ ଅଛନ୍ତି, ସେମାନେ ଆଗକୁ ଯାଉଛନ୍ତି, ବାଁ ପଟକୁ ମାଡ଼ିକିରି ରହିଛି, ତାହା ଧୀରେ ଧୀରେ ମଝି ଆଡ଼କୁ ଆସୁଛି, ତେଣୁ ଆସିବେ, ନିଶ୍ଚୟ ପ୍ରଭୁ ଆସିବେ, କାରଣ ଭକ୍ତମାନେ କେବେ ହେଲେ ତାଙ୍କୁ ଚାଡ଼ିକିରି

ପାରିବେ ନାହିଁ। ଭକ୍ତମାନଙ୍କ ଗହଣରେ ସେ ଯିବେ, ଭକ୍ତ ଯୋଉଠି ଭଗବାନ ଜଗନ୍ନାଥ ସେଇଠି, ବଡ଼ ଠାକୁର ବଳଭଦ୍ର ସେଇଠି, ଦେବୀ ସୁଭଦ୍ରାଙ୍କର ଦର୍ପଜଳନ୍ନଥ ସେଇଠି, ସବୁ ଆଜି ଏକାକାର ହେଇଯାଇଛି। ରଥ ପଥ ଭକ୍ତ ସମସ୍ତେ ଆଜି ଏଇ ମହାମିଳନ ମଞ୍ଚରେ, ଏଇ ସଂସାର ରୂପକ ବଡ଼ଦାଣ୍ଡରେ ଆଜି ଉଭା ହେଇଛନ୍ତି, ଆଜି ଠିଆ ହେଇଛନ୍ତି। କେତେ ଦିନର ମନର କଥା ପ୍ରଭୁଙ୍କୁ କହିବେ, ହୃଦୟ ଖୋଲି କହିବେ, ହେ ବଡ଼ ଠାକୁର ବଳଭଦ୍ର, ତମେ ଘରର ମୁରବୀ, ତମେ କଳିଯୁଗର ଠାକୁର, ତମେ ଆମର ଦୁଃଖ ବୁଝ।

0: ଆଜି ଠିଆ ହେଇଛନ୍ତି, କେତେ ଦିନର ମନର କଥା ପ୍ରଭୁଙ୍କୁ କହିବେ, ହୃଦୟ ଖୋଲି କହିବେ, ହେ ବଡ଼ ଠାକୁର ବଳଭଦ୍ର, ତମେ ଘରର ମୁରବୀ, ତମେ କଳିଯୁଗର ଠାକୁର, ତମେ ଆମର ଦୁଃଖ ବୁଝ, ସବୁ ଦୁଃଖ ଦୂର କରିଦିଅ, ଏଇ ଭାବନା ନେଇ
1: ବାର ମାସ ଛ ଋତୁ ଏବଂ ଏକ ବର୍ଷ ଅପେକ୍ଷା କରିଛି ଭକ୍ତ, କେଉଁଦିନ ଆସିବ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି, ସେ ତିଥିକୁ ସେ ତାର ନିଜର ସମସ୍ତ କାର୍ଯ୍ୟକୁ ସେ ଦୂରେଇ ଦେଇଛି, ଏବଂ ମୁଁ ଶ୍ରୀକ୍ଷେତ୍ର ଯିବି, ଶ୍ରୀକ୍ଷେତ୍ରରେ ରହିବି, ଶ୍ରୀକ୍ଷେତ୍ରରେ ଏଇ ଏଇ କାର୍ଯ୍ୟ ସବୁ କରିବି, ମୁଁ କ୍ଷେତ୍ର ଯିବି, ଏଇ କ୍ଷେତ୍ରକୁ ଆସିବା ପାଇଁ ତାର ଯେଉଁ ବ୍ୟାକୁଳତା ଥିଲା ସେ ବର୍ତ୍ତମାନ ସେଇ ପାଇଛି ତାର ପ୍ରାଣପ୍ରିୟ ଠାକୁରଙ୍କୁ, କେତେ କଥା ମନରେ ଭାବି ଦେଉଛି, ଆଉ ଶ୍ରୀମନ୍ଦିରର ଯେଉଁ ମେଘନାଦ ପାଚେରୀ ସେ କଡ଼େ କଡ଼େ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଏ ଦିବ୍ୟ ଲୀଳାକୁ ଦର୍ଶନ କରୁଛନ୍ତି, ଆଉ ବଡ଼ଦାଣ୍ଡର ଦୁଇ ଉଭୟ ପାର୍ଶ୍ୱରେ ଯେଉଁ କୋଠା ଗୁଡ଼ିକ ଅଛନ୍ତି ସେଠାରେ ମଧ୍ୟ ତଳ ଉପର ସବୁ ସ୍ଥାନରେ ଶ୍ରଦ୍ଧାଳୁମାନେ ଆବାଳ ବୃଦ୍ଧ ବନିତା ସେମାନେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାକୁ ଦର୍ଶନ କରୁଛନ୍ତି। ବାସ୍ତବରେ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ, ଇଏ ସାଧାରଣ ଜୀବନର ସାଧାରଣ ପରିବାରର ପରିବେଶରୁ ଯେତେବେଳେ ବୈକୁଣ୍ଠରେ ଆସି ସେଇ ପରିବାରର ସଦସ୍ୟ ଜଣେ ପହଞ୍ଚିଯାଏ, ତା'ର ଯେଉଁ ଆନନ୍ଦ ହୁଏ, ତା'ର ଯେଉଁ ମନରେ ଯେଉଁ ବ୍ୟାକୁଳତା ସୃଷ୍ଟି ହୁଏ, ସେଇ କଥା ହିଁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ବଡ଼ଦାଣ୍ଡ କେବଳ ମୁଣ୍ଡ ମାଳ ଭକ୍ତମାନଙ୍କର ଯେଉଁ ପ୍ରଚେଷ୍ଟା ରହିଛି ଆମେ ମହାପ୍ରଭୁଙ୍କୁ ଆଗକୁ ନେବୁ, ଆଉ ବର୍ତ୍ତମାନ ଟିକିଏ ଠିକ ମଝି ଆଡ଼କୁ ଆସୁଛନ୍ତି ବଡ଼ ଠାକୁର, ତେଣୁ ବଡ଼ ଠାକୁରଙ୍କ ପାଖରେ କୋଟି କୋଟି ପ୍ରାର୍ଥନା, ହେ ନାଗେନ୍ଦ୍ର ହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗ ରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ ନକାରାୟ ନମଃ ଶିବାୟ। ସେଇ ମହାପ୍ରଭୁ ବଡ଼ବାଡ଼ ସାମନ୍ତଙ୍କର ସେଇ କଳା ରଙ୍ଗର ଘୋଟକ ଚାରିଜଣ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି, ଆରେ ପାଗଳ, ଆରେ ଭକ୍ତମାନେ ଏମିତି କାହିଁକି ହେଉଛ, ପାର୍ଶ୍ୱ ଦେବତାମାନେ ସେମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି, ଆରେ ଠାକୁରଙ୍କୁ ଦେଖିବା ପାଇଁ ଏମିତି ତମେ ହେଉଛ, ଆଉ ଯିଏ ସାରଥୀ ଅଛନ୍ତି ମାତଳି ସେ ମଧ୍ୟ ଅବାକବା ହେଇଯାଉଛନ୍ତି, ଆରେ ଭକ୍ତମାନଙ୍କର କ'ଣ ଇଏ ଭାବନା ସମସ୍ତଙ୍କ ଭିତରେ। ଆଉ ଯିଏ ଆସିଛନ୍ତି ରଥାଧିପ ମହାପ୍ରଭୁ ଯିଏ ବଳଭଦ୍ର ଆଉ ରାମକୃଷ୍ଣ, ସିଏ ତ ଭକ୍ତକୁ ପାଇ ସିଏ ମଧ୍ୟ ବିହୋଳ ଭାବ ବିହୋଳ ହେଇଯାଉଛନ୍ତି, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା ବା କର୍ତ୍ତୁମ, ସେଇ ମହାପ୍ରଭୁ ତୁମ ପାଖରେ କ'ଣ ବା ଅସମ୍ଭବ, କ'ଣ ବା ଅସମ୍ଭବ, ସୁନ୍ଦର ଭାବରେ
0: କେଡ଼େ ସୁନ୍ଦର ଭାବରେ ଘୋର ଘର୍କର ନାଦରେ ଚତୁର୍ଦ୍ଦିକ ପ୍ରକମ୍ପିତ କରି ଶ୍ରଦ୍ଧାଳୁ ଭକ୍ତମାନେ ଟାଣି ନେଉଛନ୍ତି ପ୍ରଭୁଙ୍କୁ, ପ୍ରଭୁଙ୍କର ରଥ ଚାଲୁଛି, ରଥ ଛୁଇଁବା ପାଇଁ କେତେ ଆକୁଳତା କେତେ ବ୍ୟାକୁଳତା, ଭକ୍ତ ପ୍ରାଣରେ ଯେଉଁ ସମ୍ମୋହନ, ପ୍ରଭୁଙ୍କୁ ଦେଖିବୁ, ପ୍ରଭୁଙ୍କ ରଥ ଯେଉଁ ଟାଣିବୁ, ମନସ୍କାମନା ପୂରଣ କରିବୁ, ଏଇ ଯେଉଁ ଭାବ, ଏଇ ଯେଉଁ ଶ୍ରଦ୍ଧା, ଏଇ ଯେଉଁ ବିଶ୍ୱାସ ଆଜି ସୃଷ୍ଟି ହେଇଛି ବଡ଼ଦାଣ୍ଡରେ।
1: ନ ଯାବତ୍ ଉମାନାଥ ପାଦାରବିନ୍ଦ ଭଜନ୍ତି ହଲୋକେ ପରେ ବାନରାଣାମ୍, ନ ତାବତ୍ ସୁଖମ୍ ଶାନ୍ତି ସନ୍ତାପନାଶମ୍ ପ୍ରସିଦ ପ୍ରଭୁ ସର୍ବ ଭୂତାଧିବାସମ୍। ହେ ପ୍ରଭୁ, ଯେ ପର୍ଯ୍ୟନ୍ତ ତୁମର ଚରଣାରବିନ୍ଦରେ ଆମ ମନ ମଜି ନ ଯାଇଛି, ଲଗ୍ନ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ମୁକ୍ତି କାହିଁ। ତେଣୁ ଉମାନାଥ, ହେ ମହାରୁଦ୍ର, ହେ ବଳଭଦ୍ର, ହେ ରୁଦ୍ର ସ୍ୱରୂପ, ତୁମ ପରଂ ବ୍ରହ୍ମ ଦାରୁ ବ୍ରହ୍ମ, ତୁମ ଚରଣରେ ଆମର ମତି ରହୁ, ଆମର ଗତି ରହୁ, ଆମ ଜୀବନର ସବୁ ସମୟରେ ତୁମେ ଆଶୀର୍ବାଦର ମୁଦ୍ରାରେ ଆମକୁ, ଅଭୟ ମୁଦ୍ରାରେ, ବରଦ ମୁଦ୍ରାରେ ଆମକୁ ରକ୍ଷା କରୁଥାଅ। ହଳ ମୁଷଳ ମହାପ୍ରଭୁଙ୍କର ସିଏ ହେଉଛନ୍ତି ଆୟୁଧ, ଆପଣମାନେ ଜାଣନ୍ତି ଅହଂ ବୈଶ୍ୱା ନରଭୂତ୍ୱା ପ୍ରାଣୀ ନାମ।

0: ସହିତ ମା ଭୁବନେଶ୍ୱରୀ ମଧ୍ୟ ସେ ଧ୍ୱଜାରେ ବିରାଜମାନ କରିଛନ୍ତି। ସେଇ ରଥଙ୍କର ମାଙ୍କର ରଥକୁ ସୁନ୍ଦର ଭାବରେ ଟାଣି ନେବା ପାଇଁ ଦୌଡ଼ିମାନ ସଂଯୋଗ କରା ସରିଲାଣି। ଯାହା ତାଙ୍କର ରଥର ଯେଉଁ ଦୌଡ଼ି ବା ରଜୁ ଯାହା ହେଉଛନ୍ତି ସ୍ୱର୍ଣ୍ଣ ଚୂଡ଼ ଏବଂ ତାଙ୍କର ମା ରୋଚିକା ମୋଚିକା ଜିତା ଅପରାଜିତା ଯେଉଁ ରଥର ଅଶ୍ୱ ତାକୁ ମଧ୍ୟ ଯେଉଁ ଅଶ୍ୱ ମଧ୍ୟ ମାଙ୍କର ରଥରେ ଯୋଚା ସରିଲାଣି। ଆଉ ଅପେକ୍ଷା କରିଛନ୍ତି କିପରି ଭାବରେ ବଡ଼ ଭାଇ ବଳଭଦ୍ରଙ୍କ ରଥ। ଆମର ଗୋଟେ ନିୟମ ରହିଛି, ବଡ଼ ଭାଇ ବଳଭଦ୍ରଙ୍କ ରଥ ଯେପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସୀମା ଅର୍ଥାତ୍ ରଜାଙ୍କର ନର ନ ଡେଇଁଛନ୍ତି ସେ ପର୍ଯ୍ୟନ୍ତ ଆଉ ଗୋଟିଏ ରଥ ଟଣାଯାଇ ପାରିବ ନାହିଁ। ଇଏ ତ କହୁଛି ଗୋଟିଏ କାରଣ। ଆଉ ଗୋଟିଏ କାରଣ ମଧ୍ୟ, ଏତେ ସଂଖ୍ୟକ ଲୋକାରଣ୍ୟ ହେଇଠି ଏଇ ଅଞ୍ଚଳ ଲୋକମାନେ ଏତେ ସଂଖ୍ୟାରେ ଏଠି ଆସି ପହଞ୍ଚିଛନ୍ତି ମା ସୁଭଦ୍ରାଙ୍କ ରଥରେ, ଯାହାଙ୍କୁ କି ରଥକୁ ଟାଣିବା ସହିତ କାଳିଆ ସାନ୍ତେ ମଧ୍ୟ ରଥରେ ରହିଛନ୍ତି। ସେ କାଳିଆ ସାନ୍ତଙ୍କର ରଥ ତାପରେ ଟଣାଯିବ, ପଛରେ ଆସିବେ ଗହଳ ଚହଳ ଲଗାଇବା ପାଇଁ। ସେଇଥିପାଇଁ ସବୁ ଭକ୍ତଙ୍କର ଆଜି ଏ କାଳିଆ ସାନ୍ତଙ୍କର ରଥ ପାଖରେ ସେମାନେ ଏକତ୍ରିତ ହେଇସାରିଲେଣି, ଅପେକ୍ଷା କରିଛନ୍ତି ଖାଲି ନିର୍ଦ୍ଦେଶ। ମାଙ୍କର ରଥ ଟିକିଏ ଆଗକୁ ଗଲା ପରେ ଜଗନ୍ନାଥଙ୍କର ରଥ ଟଣାଯିବ। କିନ୍ତୁ ଆଜି ପ୍ରତୀୟମାନ ହେଉଛି ଯେ ଟଣା ହେବ କି ନାହିଁ ତାହା ମଧ୍ୟ ଗୋଟିଏ ସନ୍ଦେହରେ ରହିଛନ୍ତି। ତଥାପି ମନ ଭିତରେ ଆଶା, ଆଉ ଏପଟେ ଆମେ ଦେଖୁଛୁ ସଂକୀର୍ତ୍ତନ ମାଧ୍ୟମରେ ଏ ମଠର ଆସୁଛନ୍ତି। ମଠ ବିଭିନ୍ନ ମଠର ସଂକୀର୍ତ୍ତନ ପରମ୍ପରା ରହିଛି, ଯେଉଁ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ପରମ୍ପରା ବା ପରମ୍ପରାକୁ ଶ୍ରୀକ୍ଷେତ୍ରରେ କରିଥିଲେ। କାରଣ ପ୍ରେମ ଭକ୍ତି ମାଧ୍ୟମରେ ପାଇବା ହିଁ ସେ ସଂକୀର୍ତ୍ତନ ମାଧ୍ୟମ, ନାମ ଭଜନ କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କୁ ପାଇବାର ଯେଉଁ ଉପାୟକୁ ତାହା ଚୈତନ୍ୟ ମହାପ୍ରଭୁ 1500 ଖ୍ରୀଷ୍ଟାବ୍ଦରେ 1509-10ରେ ଯେତେବେଳେ ଆସିଥିଲେ ସେହି ସମୟରେ ଏହା କରିଥିଲେ। ସେହିପରି ଭାବରେ ଆଜି ମଧ୍ୟ ବିଭିନ୍ନ ସମ୍ପ୍ରଦାୟ ମଠ ସମ୍ପ୍ରଦାୟ ତରଫରୁ ସଂକୀର୍ତ୍ତନ ହେଉଛନ୍ତି, ଉଦଣ୍ଡ ନୃତ୍ୟ ମଧ୍ୟ ହେଉଛି। ଆଉ ଆମେ ଦେଖୁଛୁ ଶ୍ରଦ୍ଧାଳୁ ଭକ୍ତମାନେ ସିଂହଦ୍ୱାର ସମ୍ମୁଖରେ ଏତେ ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ କିନ୍ତୁ ଅପେକ୍ଷା କରିଛନ୍ତି କେତେବେଳେ ନିର୍ଦ୍ଦେଶ ଦେବେ ଆଉ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ଆଉ ଆରକ୍ଷୀ ବାହିନୀ ମାନେ ମଧ୍ୟ ବିଭିନ୍ନ ଭାବରେ ସୁସଜ୍ଜିତ ହୋଇଛନ୍ତି ରଥକୁ ଶୃଙ୍ଖଳିତ ଭାବରେ। କଡ଼ନ ଭିତରେ କୌଣସି ଲୋକ, ବାହାର ଲୋକ, ବିନା ପାସ୍ ଧାରି ଲୋକଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ସେମାନେ ମଧ୍ୟ ଦେଉନାହାନ୍ତି ସୁଯୋଗ। ସେଥିପାଇଁ ପ୍ରଭୁଙ୍କର ଏଇ ଲୀଳାରେ ଏମିତି ଲୀଳା ଚାଲିବ। ତେବେ ମୁଁ ବର୍ତ୍ତମାନ ନେଇଯାଉଛି ଆମ ନିକଟରେ ଥିବା ଡକ୍ଟର ଶାନ୍ତନୁ ରଥ ମହୋଦୟଙ୍କ ନିକଟକୁ, ଯିଏ ପ୍ରଭୁଙ୍କର ଏଇ ଗାଥା ଆଉ କଥାକୁ ଅଧିକରୁ ଅଧିକ ଆପଣମାନଙ୍କ ପାଖରେ ବର୍ଣ୍ଣନା କରିବେ। ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ଆମେ ରଥଯାତ୍ରାର ଧାରା ବିବରଣୀ ଏପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ସକାଳ 7:30ରୁ ଆରମ୍ଭ କରି ବର୍ତ୍ତମାନ ସନ୍ଧ୍ୟା 6 ସମୟ ଉପଗତ ହେଲାଣି। ଆମେ ଆପଣଙ୍କୁ ସମସ୍ତ ଚେଷ୍ଟା କରି ସମସ୍ତ ପ୍ରକାର ଭାବ ତଥ୍ୟ ସମର୍ପଣ ସହିତ ଆମେ ଆପଣଙ୍କୁ ମହାପ୍ରଭୁଙ୍କର ଏ ପବିତ୍ର ପାବନ ରଥଯାତ୍ରାର ଧାରା ବିବରଣୀ ଶୁଣିବା ପାଇଁ ଚେଷ୍ଟା କରିଛୁ। ଏବଂ ଆପଣ ଅବଗତ ଅଛନ୍ତି ଯେ ସକାଳ 7:30ରୁ ଆରମ୍ଭ କରି କିଭଳି ଭାବରେ ଘଟଣାମାନ ସବୁ ଘଟି ଚାଲିଛି ଏବଂ ମହାପ୍ରଭୁ ଲୀଳା ରଚନା କରି କିଭଳି ଭାବରେ ବଳଦାଣ୍ଡରେ ଆସି ଉପସ୍ଥିତ ହୋଇଛନ୍ତି। ଇଏ ବର୍ଷକୁ ଥରେ ଇଏ ଗୋଟିଏ ଯାତ୍ରା, ଏବଂ ଏ ଯାତ୍ରାର ମହତ୍ଵ ଏହା ହେଉଛି ଯେ ଇଏ କେବେ ଗୋଟେ ଓଡ଼ିଶାର ଯାତ୍ରା ହୋଇକରି ଥିଲା କି ପୁରୀର ଯାତ୍ରା ହୋଇକରି ଥିଲା, ଏବେ ଆଉ ପୁରୀ କି ଓଡ଼ିଶାର ଯାତ୍ରା ହୋଇକରି ଇଏ ନାହିଁ। ଏବେ ଭାରତର ବିଭିନ୍ନ ସ୍ଥାନରେ ବହୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲାଣି, ଭାରତ ବାହାରେ ମଧ୍ୟ ବହୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲେଣି, ଏବଂ ସେଇଥିପାଇଁ ମଧ୍ୟ ବିଭିନ୍ନ ଜାଗାରେ ବିଭିନ୍ନ ଜଳବାୟୁକୁ ନେଇକରି ବିଭିନ୍ନ ସୁବିଧାକୁ ନେଇକରି ଯେଉଁ ରଥଯାତ୍ରା ହେଉଛି ତାକୁ ନେଇକରି ମଧ୍ୟ ବିବାଦ ସୃଷ୍ଟି ହେଲାଣି। ତେଣୁ ସେ ବିବାଦ ସୃଷ୍ଟି ହେଉ ଯାହା ବି ହେଉ, ବର୍ତ୍ତମାନ ଯେ ଜଗନ୍ନାଥ ଆଉ ପୁରୀ କ୍ଷେତ୍ରରେ ସୀମାବଦ୍ଧ ହୋଇକି ନାହାନ୍ତି, ସମଗ୍ର ବିଶ୍ୱରେ ସେ ପରିବ୍ୟାପ୍ତ ହୋଇଛନ୍ତି ଏବଂ ମହାପ୍ରଭୁ ସ୍ୱୟଂ ପରିବ୍ୟାପ୍ତ ହୋଇଛନ୍ତି। ତାଙ୍କ ସହିତ ତାଙ୍କର ଚେତନା ମଧ୍ୟ ପରିବ୍ୟାପ୍ତ ହୋଇଛି, ତାଙ୍କର ସଂସ୍କୃତି ମଧ୍ୟ ପରିବ୍ୟାପ୍ତ ହୋଇଛି। ଜଗନ୍ନାଥ ସଂସ୍କୃତିର ଯେଉଁ ମହନୀୟତା ତାହା ଯେମିତି ଗୋଟେ ସଂକ୍ଷିପ୍ତ ପରିସରରେ ଥିଲା, ଗୋଟେ ସୀମାବଦ୍ଧ ପରିସର ଭିତରେ ଥିଲା, ତାହା ଏବେ ଅସୀମ ପରିବେଶରେ ଯାଇକରି ଉନ୍ମୁକ୍ତ ହୋଇଯାଇଛି ସମଗ୍ର ବିଶ୍ୱ ଜନତାଙ୍କ ପାଖରେ। ତେଣୁ ଏଇଟା ଓଡ଼ିଆ ଜାତିର ଭାଗ୍ୟ, ଏଇଟା ମହାପ୍ରଭୁଙ୍କର ଅପାର କରୁଣା। ଏବେ ଆମେ କହୁ ଯେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଯାହା ଇଚ୍ଛା ତାହା ହିଁ ବିଶ୍ୱ ଇଚ୍ଛା ଭାବରେ ରୂପାନ୍ତରିତ ହୁଏ। ତେଣୁ ବିଶ୍ୱରେ ଆଜି ମହାପ୍ରଭୁଙ୍କୁ ନେଇକରି ଯାହା ଘଟୁଛି ତାହା ମଧ୍ୟ ମହାପ୍ରଭୁ

ଲୋକର ଇଚ୍ଛା ବୋଲି ଆମେ ଏକ ପ୍ରକାର ଗ୍ରହଣ କରିବାକୁ ପଡ଼ିବ। ତେଣୁ ଗୋଟିଏ ଆମର ଲାଭ ହେଉଛି ଏଥିରେ ଯେ ଆଜି ଜଗତର ପ୍ରତ୍ୟେକ ସ୍ଥାନର ଲୋକମାନେ, ବିଶ୍ୱର ପ୍ରତ୍ୟେକ ସ୍ଥାନର ଲୋକମାନେ ଜଗନ୍ନାଥଙ୍କୁ ଜାଣୁଛନ୍ତି ଏବଂ ଜଗନ୍ନାଥ ସଂସ୍କୃତିକୁ ମଧ୍ୟ ଜାଣୁଛନ୍ତି, ତା ସହିତ ଜଗନ୍ନାଥ ସଂସ୍କୃତିର ମହନୀୟତା ମଧ୍ୟ ଜାଣୁଛନ୍ତି। ଇଏ କମ୍ ବଡ଼ କଥା ନୁହେଁ ଆମର ଓଡ଼ିଆ ଜାତି ପାଇଁ। ଯେଉଁ ବଙ୍ଗବଂଶୀ ରାଜାମାନେ ଦକ୍ଷିଣରୁ ଆସି ଏଇଠି ଶ୍ରୀକ୍ଷେତ୍ରରେ ମନ୍ଦିର ସ୍ଥାପନା କଲେ, ମହାପ୍ରଭୁଙ୍କର ସେବା ପୂଜାର ବିସ୍ତାର କରେଇଲେ ଏବଂ ସ୍ୱୟଂ ଆଦିଶଙ୍କର ଆସିକରି ଏଠି ଧାମ ପ୍ରତିଷ୍ଠା କଲେ, ସନାତନ ଧର୍ମର ଗୋଟେ ପ୍ରସିଦ୍ଧ କ୍ଷେତ୍ର ଭାବରେ ଏ ଶ୍ରୀକ୍ଷେତ୍ର ପ୍ରତିଷ୍ଠା ହେଲା। ଏସବୁ କାଳକ୍ରମେ ଘଟିଛି, ହଜାର ଦେଢ଼ ହଜାର ବର୍ଷ ଭିତରେ ଏ ଯେଉଁ ବିକଶିତ ହେଇଛି ଜଗନ୍ନାଥ ସଂସ୍କୃତି ଏବଂ ଯେଉଁ ଚେତନା ବିକଶିତ ହେଇଛି, ସେଇ ଚେତନା ବର୍ତ୍ତମାନ ବିଶ୍ୱ ଚେତନା। ଆପଣ ଜାଣନ୍ତି ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର ଗୋଟେ ବଡ଼ ଗୁଣ ହେଉଛି ବା ଜଗନ୍ନାଥ ସଂସ୍କୃତିର ଗୋଟେ ବଡ଼ ମହାନ ସଂସ୍କୃତି ହେଉଛି ଯେ ସମାବେଶୀ ସଂସ୍କୃତି, ଯାହା ଯାହାକୁ ଆମେ ଇଂରାଜୀରେ ଆଜିକାଲି ଇନକ୍ଲୁସିଭିଟି ବୋଲି କହୁଛୁ, ଯେ ଇନକ୍ଲୁସିଭ କଲଚର ବୋଲି କହୁଛୁ, ସେଇଟା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ଦେଢ଼ ହଜାର ଦୁଇ ହଜାର ବର୍ଷ ଯେତେବେଳେ ଜଗନ୍ନାଥ ସଂସ୍କୃତିର ଉପାସନା ହେଲାଣି, ମହାପ୍ରଭୁଙ୍କ ଉପାସନା ହେଲାଣି, ସେ ସର୍ବଜନ ସମାବେଶୀ ଗୋଟେ ସଂସ୍କୃତି ଏଇଠି ବିକଶିତ ହେଇଛି, ଯେଉଁ ସମସ୍ତଙ୍କୁ ନେଇକରି ବିଶ୍ୱ ଚାଲିବ, ସମସ୍ତଙ୍କୁ ନେଇକରି ଆମେ ଚାଲିବା। ଏଇ ଯେଉଁ ବିଚାର ଯାହା ଗୋଟେ ଆଧୁନିକ ବିଚାର ବୋଲି ଆମେ କହୁଛୁ, ସେଇଟା ଆଧୁନିକ ବିଚାର ଆଦୌ ନୁହେଁ, ସେ ଗୋଟେ ସନାତନ ବିଚାର ଏବଂ ସେଇ ସନାତନ ବିଚାର ମହାପ୍ରଭୁଙ୍କର ଶ୍ରୀକ୍ଷେତ୍ରରେ ପ୍ରଦର୍ଶିତ ହେଇଛି, ପ୍ରମାଣିତ ହେଇଛି ଏବଂ ପ୍ରତିଷ୍ଠିତ ହେଇଛି, ଏଇଟା କମ୍ ବଡ଼ କଥା ନୁହେଁ। ତେଣୁ ଆଜି ସେଇ ଘୋଷଯାତ୍ରା ଅବସରରେ ଏହି ବାର୍ତ୍ତାଟା ସମଗ୍ର ଜଗତକୁ ଯାଉଛି ଏବଂ ଆକାଶବାଣୀର ଗୋଟେ ପରମ ସୌଭାଗ୍ୟ ଯେ 1948 ଠାରୁ ଆରମ୍ଭ କରି 2026 ଅଣାଅଶୀ ବର୍ଷ ଧରି, ସୁଦୀର୍ଘ ଅଣାଅଶୀ ବର୍ଷ, ଇଏ ଗୋଟେ ଆୟୁ କାଳ ଠାରୁ ମଧ୍ୟ ଆହୁରି ଅଧିକ ଦୀର୍ଘ। ତେଣୁ ଗୋଟିଏ ଆୟୁ କାଳକୁ ଅତିକ୍ରମ କରି ଗୋଟିଏ ଦୀର୍ଘକାଳ ଧରି ଗୋଟିଏ ଅନୁଷ୍ଠାନ ଏହି ରଥଯାତ୍ରାର ଧାରା ବିବରଣୀ ଶୁଣେଇ ଚାଲିଛି ଆପଣମାନଙ୍କୁ। ତେଣୁ ଆପଣମାନଙ୍କର ଶ୍ରଦ୍ଧା ଅନୁରାଗ ନଥିଲେ କ'ଣ ଆକାଶବାଣୀ କଥା କରିପାରୁଥାନ୍ତା? ଯଦି ଆପଣମାନେ ଶୁଣୁନଥାନ୍ତେ, ଆପଣମାନେ ଯଦି ଶୁଣିକରି ମତାମତ ଦେଉନଥାନ୍ତେ, ଆମେ ଯେଉଁ ହ୍ୱାଟ୍ସଆପ୍ ଆପଣଙ୍କୁ ଦେଉଛୁ, ସେ ହ୍ୱାଟ୍ସଆପ୍ରେ ଆପଣଙ୍କର କେତେ ଶ୍ରଦ୍ଧା ଅଛି, କେତେ ଆନନ୍ଦ ଅଛି, ଆକାଶବାଣୀ ପ୍ରତି କେତେ ଅନୁରାଗ ଅଛି, ଯେ ଆପଣ ସେଇଥିରେ ମଧ୍ୟ ଆମକୁ ପ୍ରଶ୍ନ ପଚାରୁଛନ୍ତି। ଆମର ସୀମିତ ବିଦ୍ୟାବୁଦ୍ଧି ଭିତରେ ଆମେ ଆପଣଙ୍କ ପ୍ରଶ୍ନମାନଙ୍କର ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଛୁ। ଏଇ ଯେଉଁ ଅନ୍ତରଙ୍ଗତା ଆକାଶବାଣୀ ଏବଂ ଶ୍ରୋତାମାନଙ୍କ ଭିତରେ ଯେଉଁ ଅନ୍ତରଙ୍ଗତା, ସେଇ ଅନ୍ତରଙ୍ଗତା ହିଁ ଆକାଶବାଣୀକୁ 1948 ଏଇ 2026 ପର୍ଯ୍ୟନ୍ତ ଟାଣି ଆଣିଲାଣି। ଏବଂ ମୁଁ ଭାବୁଛି ଯେଉଁ ପର୍ଯ୍ୟନ୍ତ ସମୟ ଥିବ, ଯେଉଁ ପର୍ଯ୍ୟନ୍ତ ଅନୁଷ୍ଠାନମାନେ ଥିବେ, ଯେଉଁ ପର୍ଯ୍ୟନ୍ତ ଶ୍ରୋତାମାନେ ଥିବେ, ଯେଉଁ ପର୍ଯ୍ୟନ୍ତ ବେତାର ଯନ୍ତ୍ର ଥିବ, ସେହି ପର୍ଯ୍ୟନ୍ତ ଆକାଶବାଣୀ ମହାପ୍ରଭୁଙ୍କର ଏ ମହାର୍ଘ ଲୀଳାକୁ ଆପଣମାନଙ୍କ ପାଖରେ ପହଞ୍ଚାଇବାର ସୁଯୋଗ କେବେ ମଧ୍ୟ ହାତ ଛଡ଼ା କରିବେ ନାହିଁ। ଏଇଟା ଗୋଟେ ପରମ ଆଶୀର୍ବାଦ ମହାପ୍ରଭୁଙ୍କର। ଆକାଶବାଣୀ ଆମେ ତ ସାମାନ୍ୟ ମାତ୍ର, ଆମେ ସବୁ ଆଜି ଅଛୁ, କାଲି ହୁଏତ କିଏ ନଥିବୁ, କିନ୍ତୁ ଆକାଶବାଣୀ ଗୋଟେ ଅନୁଷ୍ଠାନ ଭାବରେ ଯେଉଁ ସେବା, ଯେଉଁ ସମର୍ପଣ ଭାବରେ ଏ ସେବା ନିରନ୍ତର ଭାବରେ ନିରବଚ୍ଛିନ୍ନ ଭାବରେ ଦେଇ ଆସିଛି, ଆପଣମାନେ ହେଉଛନ୍ତି ତାର ପ୍ରତିଭାଗୀ। ଏବଂ ଆପଣ ଜାଣନ୍ତି, କେବଳ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ହେଉଥିଲା, 2015 ବାହୁଡ଼ା ଯାତ୍ରାର ଧାରା ବିବରଣୀ ମଧ୍ୟ ଆକାଶବାଣୀ ପ୍ରସାରଣ କରିଛି। 2015 11 ବର୍ଷ ହୋଇଗଲା, ବାହୁଡ଼ା ଯାତ୍ରାର ଧାରା ବିବରଣୀ ମଧ୍ୟ ଆପଣମାନେ ଶୁଣୁଛନ୍ତି। ତେଣୁ ଏଇ ଯେଉଁ ଧାରା ବିବରଣୀ ଶୁଣାଯାଉଛି, ଏଥିପାଇଁ ଆକାଶବାଣୀ ଯେଉଁ ଉଦ୍ୟମ କରୁଛି, ଯେଉଁ ପରିଶ୍ରମ କରୁଛି ଏବଂ ଯେଉଁ ପ୍ରଚେଷ୍ଟା କରୁଛି, ସେ ପ୍ରଚେଷ୍ଟା ପଛରେ ଯେଉଁମାନଙ୍କର ଅବଦାନ ଅଛି, ସେମାନେ ହେଉଛନ୍ତି ଆକାଶବାଣୀର ଯେଉଁମାନେ ଅଭିଯାନ୍ତ୍ରିକୀ ବିଭାଗର ଯେଉଁମାନେ ଇଞ୍ଜିନିୟରିଂ ୱିଙ୍ଗ ବୋଲି ଆମେ ଯାହାକୁ କହୁଛୁ, ସେଇ ଇଞ୍ଜିନିୟରିଂ ୱିଙ୍ଗର ପଦସ୍ଥ କର୍ମକର୍ତ୍ତାଙ୍କ ସହିତ ସମସ୍ତ କର୍ମଚାରୀ, ବୈଷୟିକ ସହାୟତା ଏଇଠି ପ୍ରଦାନ ଯେଉଁମାନେ କରିଛନ୍ତି ସେମାନେ ହେଉଛନ୍ତି ସର୍ବଶ୍ରୀ ଯଶୋଦାନନ୍ଦନ, ସଞ୍ଜୁଲତା ନାୟକ, ସୁରେନ୍ଦ୍ରନାଥ ଗିରି, ଜୟଦେବ ଜେନା, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ ପସାୟତ, ମିହିର କୁମାର ସାମଲ, ଫୁଲଚାନ୍ଦ ସିର୍କା, ବିଜିତ କୁମାର ମିଶ୍ର, କ୍ରିଷ୍ଣ ଦୟାଲ ତ୍ରିପାଠୀ, ଶମ୍ଭୁନାଥ ବେହେରା। ଆଉ ଯେଉଁ ଆକାଶବାଣୀର କାର୍ଯ୍ୟକ୍ରମ ବିଭାଗ, ଯିଏ ଏହି ଧାରା ବିବରଣୀକୁ ସଞ୍ଚାଳନ କରନ୍ତି, ଧାରା ବିବରଣୀ କେଉଁମାନେ ଦେବେ, ତାଙ୍କର ଚୟନ ଠାରୁ ଆରମ୍ଭ କରି ଧାରା ବିବରଣୀ କିଭଳି ନିର୍ବିଘ୍ନରେ ଏବଂ ସୁଚାରୁ ରୂପରେ ଅତି ସୁନ୍ଦର ଭାବରେ ଶ୍ରୋତାମାନଙ୍କ ପାଖରେ ପହଞ୍ଚିବ, ତାର ପରିକଳ୍ପନା ଏବଂ ସଞ୍ଚାଳନ ଯେଉଁମାନେ କରନ୍ତି ସେମାନେ ହେଲେ ଜୟକିଶୋର ନାଗର, ଦୁର୍ଗା ମାଝୀ, ଦିଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା। ଆଉ ଯେଉଁମାନେ ଆମର ଆଜି ଏହି ମହାପ୍ରଭୁଙ୍କର ପାବନ ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇଲେ, ସେ ହେଉଛନ୍ତି ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ସେପଟେ ଦ୍ୱିତୀୟ କେନ୍ଦ୍ରରେ ଆମର ଡକ୍ଟର ହରିହର କାନୁନଗୋ, ପ୍ରତାପ ତ୍ରିପାଠୀ, ଏମାନେ ସମସ୍ତେ ଦିନସାରା ଏବଂ

0: ଦିନରୁ ତାଙ୍କର ଅଧ୍ୟୟନ ଜାରି ରଖି ଆଜି ମହାପ୍ରଭୁଙ୍କର ତଥ୍ୟ ତତ୍ତ୍ୱ ଭାବ ଇତିହାସ ଏସବୁକୁ ଆପଣଙ୍କ ମାନଙ୍କ ପାଖରେ ପହଞ୍ଚିଛି ପହଞ୍ଚାଇଛନ୍ତି ଏବଂ ଏ ଭିତରେ ଯଦି କୌଣସି ଜାଗାରେ କିଛି ତ୍ରୁଟି ବି ହୋଇଯାଇଥିବ ତାକୁ ଆପଣ ଉଦାର ହୃଦୟରେ କ୍ଷମା କରିବେ ଏବଂ ପରବର୍ତ୍ତୀ ସମୟରେ ପତ୍ର ମାଧ୍ୟମରେ ତାହା ଆକାଶବାଣୀକୁ ଜଣାଇଲେ ଆମେ ତାକୁ ପରବର୍ତ୍ତୀ ସମୟରେ ସଂଶୋଧନ କରିବାକୁ ମଧ୍ୟ ଚେଷ୍ଟା କରିବୁ। ମୋର ପ୍ରାର୍ଥନା ଆପଣମାନଙ୍କ ପାଖରେ ରହିବ ଯେ ମୁଁ ଆକାଶବାଣୀ ପରିବାରର ଜଣେ ବ୍ୟକ୍ତି 2017 ସେବାନିବୃତ୍ତ ହେବା ପରେ ଏବେ ଜଣେ ବାହାର ଲୋକ ଭଳି ଆସିଲେ ମଧ୍ୟ ଆକାଶବାଣୀ ପରିବାର ମୋତେ ଶ୍ରଦ୍ଧା କରନ୍ତି। ମୁଁ ମଧ୍ୟ ଆକାଶବାଣୀ ପରିବାରର ସମସ୍ତ ସଦସ୍ୟଙ୍କୁ ଅସୀମ ଶ୍ରଦ୍ଧା କରେ। ତେଣୁ ମୋର ପରିବାର ଭିତରକୁ ମୁଁ ଆସିଛି, ତେଣୁ ମୁଁ ମଧ୍ୟ ଆପଣଙ୍କୁ ଏତିକି ଆଶ୍ୱସ୍ତ କରିପାରିବି ଯେ ଆପଣମାନଙ୍କର ଯାହା ମତାନ୍ତର ଯାହା ବି ଥିବ ଆପଣମାନେ ଏହା ପରବର୍ତ୍ତୀ ସମୟରେ ଆମକୁ ଜଣାଇବେ। ଜଣାଇଲେ ଆମେ ତାକୁ ପରବର୍ତ୍ତୀ ସମୟରେ ଆମର ସଂସ୍କାର କରିବା ପାଇଁ ଆମେ ଚେଷ୍ଟା କରିବୁ। ଆପଣ ଏବଂ ଆମମାନଙ୍କ ଭିତରେ ଏ ସୌହାର୍ଦ୍ଦ୍ୟ ଏବଂ ଏ ସଦ୍ଭାବନା ସବୁବେଳେ ଜାରି ଏଇଭଳି ରହିଥାଉ। ଆମର ସୌଭାଗ୍ୟ ହେଲା ନାହିଁ, ଆମେ ଦର୍ପଦଳନ ରଥର ମା ସୁଭଦ୍ରାଙ୍କ ରଥର ଚାଳନ ଏବଂ ନନ୍ଦିଘୋଷ ରଥର ମହାପ୍ରଭୁଙ୍କର ରଥ ଟଣାର ଧାରା ବିବରଣୀ ଆପଣଙ୍କୁ ଦେଇପାରିଲୁ ନାହିଁ। ତେଣୁ ଆପଣ ଜାଣନ୍ତି ଆକାଶବାଣୀ ସମୟରେ ଆରମ୍ଭ ହୁଏ ଏବଂ ସମୟରେ ଚାଲେ, ତେଣୁ ଆକାଶବାଣୀରେ ସମୟର ପରିବର୍ତ୍ତନ ନାହିଁ। ସମୟ ହେଉଛି ଆକାଶବାଣୀର ମୂଳ ପୁଞ୍ଜି ଏବଂ ସେହି ସମୟକୁ ଧାର୍ଯ୍ୟ କରି ଆକାଶବାଣୀ ସେକେଣ୍ଡ କଣ୍ଟା ଅନୁସାରେ ଚାଲେ। ସେଇଥିପାଇଁ 6 ପର୍ଯ୍ୟନ୍ତ ଆମେ ଧାର୍ଯ୍ୟ କରିଥିଲୁ ସମୟ, 6 ପରେ ଆକାଶବାଣୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଅଛି, ତାକୁ ଦୃଷ୍ଟିରେ ରଖି ଆମେ 6 ବେଳେ ଏହି ଧାରା ବିବରଣୀ ସମାପ୍ତ କରିବାକୁ ଯାଉଛୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅସୀମ ଧନ୍ୟବାଦ ଦେଇ ଅଜସ୍ର ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରି ମହାପ୍ରଭୁଙ୍କ ନିକଟରେ ସମଗ୍ର ବିଶ୍ୱବାସୀଙ୍କର ଏବଂ ବିଶେଷ କରି ଆକାଶବାଣୀଙ୍କର ଆକାଶବାଣୀର ଶ୍ରୋତାବର୍ଗଙ୍କର ସର୍ବାଙ୍ଗୀନ କଲ୍ୟାଣ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରି ଆମର ଧାରା ବିବରଣୀ ଏଇଠି ସମାପ୍ତ କରି ଆମେ ଆପଣଙ୍କୁ ଆକାଶବାଣୀ କଟକ କେନ୍ଦ୍ରକୁ ଫେରାଇ ନେଉଛୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଏତେବେଳେ ଯାଏଁ ଶୁଣୁଥିଲେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: समाचार के साथ मैं मुनीश शर्मा। कृषि मंत्री शिवराज सिंह चौहान ने कहा है कि जलवायु परिवर्तन जैसी चुनौतियों के बावजूद भारत ने इस साल 3,76,00,000 टन अनाज और 3,77,00,000 टन बागवानी उत्पादों की पैदावार की है। नई दिल्ली में श्री चौहान ने कहा कि वैज्ञानिक अब किसानों के साथ मिलकर काम करने के लिए सीधे खेतों में जा रहे हैं। उन्होंने बताया कि खेत बचाओ अभियान के तहत 1,600 से अधिक वैज्ञानिक दल 728 जिलों में पहुंचे और लगभग 1,00,00,000 किसानों से उन्होंने संपर्क किया। वैज्ञानिक विशेष रूप से उन जिलों में पहुंचे जिनके अल नीनो से प्रभावित होने की आशंका है। उन्होंने बताया कि भारतीय कृषि अनुसंधान परिषद ने पिछले वर्ष के दौरान कई उन्नत किस्म की फसलें विकसित की हैं।
3: एक साल में 44 फसलों की 386 नई किस्में, जिनमें से 94 क्लाइमेट रिजिलेंट है, 29 बायोफोर्टिफाइड है, ये विकसित की है। बागवानी की 117 किस्में हमने अलग अलग अलनीनो के प्रभाव के कारण और वैसे भी जो संवेदनशील जिले हैं उनके लिए आकस्मिक योजना बनाई है। आज मैं गर्व से कहता हूं आईसीआर कृषि परिवर्तन का अग्रदूत बन चुका है।
2: रक्षा मंत्री राजनाथ सिंह ने कहा है कि सरकार का प्रयास एक ऐसे भारत का निर्माण करना है जहां सीमाएं न केवल सुरक्षित हों बल्कि अच्छी तरह से जुड़ी हुई भी हों। उन्होंने कहा कि सरकार ये सुनिश्चित कर रही है कि विकास और राष्ट्रीय सुरक्षा एक साथ आगे बढ़े। नई दिल्ली में सीमा सड़क संगठन की तकनीकी संगोष्ठी में श्री सिंह ने कहा कि उन्नत अवसंरचना हमेशा से विकसित सभ्यता की पहचान रही है। सूचना और प्रसारण राज्य मंत्री एल मुरुगन ने कहा है कि प्रधानमंत्री नरेंद्र मोदी के नेतृत्व वाली सरकार में तेजी से सकारात्मक बदलाव के कारण भारत वैश्विक स्तर पर महत्वपूर्ण स्थान पर पहुंचा है। चेन्नई में उन्होंने कहा कि वर्ष 2014 से सरकारी योजनाएं देश के सुदूरतम क्षेत्रों में रहने वाले प्रत्येक नागरिक तक पहुंच रही हैं। उन्होंने कहा कि विकसित भारत सरकार का लक्ष्य है और इससे भारत एक

ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45ରେ। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ହେମଲତା ହନ୍ତାଳ ଏବଂ ସାଥୀ। ସକାଳ 7:25ରେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ଦାଦନ ଶ୍ରମିକ ପ୍ରଥା, ଅଭିଶାପ ନା ଜୀବିକାର ବିକଳ୍ପ। ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭଜନ ଶୁଣିବେ ସକାଳ 8:45ରେ, ଶିଳ୍ପୀ ହେଲେ ରାଜେଶ ବିଶୋଇ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ପ୍ରଚାର କରିବୁ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ପୂର୍ବାହ୍ନ 10:30ରେ ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ପ୍ରଚାର କରିବୁ ରେଡିଓ ନାଟକ ଚିଡ଼ିଆଖାନା, ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରୂପାନ୍ତର ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଦିନ 12:30ରେ ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଅବିନାଶ ଦାସ, ଲିପ୍ସା ମହାପାତ୍ର, ସ୍ୱୟଂ ପ୍ରଭାସ ପାଢ଼ୀ, ସୋହିନୀ ମିଶ୍ର, ଚନ୍ଦନ, ସବିଶେଷ, ସୁମନ, ଦୀପ୍ତିରେଖା ପାଢ଼ୀ ଏବଂ ଶଶାଙ୍କ ଶେଖର। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣିବା ଗୋଟିଏ ଘୋଷଣା। ଆସନ୍ତା 18 ଶନିବାର ଜିଲ୍ଲା ମୁଖ୍ୟାଳୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ମାମଲା ଅପୋଷ ସହମତିରେ ସମାଧାନ କରାଯାଇପାରିବ। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ମକଦ୍ଦମା ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା କାର୍ଯ୍ୟାଳୟ ବା ତାଲୁକ ଆଇନ ସେବା କମିଟି ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ପ୍ରଥମ ଗୀତଟି ନେଇଛୁ ଚାରଧାମ ଚଳଚ୍ଚିତ୍ରରୁ, ଶିଳ୍ପୀ ସୁରେଶ ୱାଡେକର ଏବଂ ରବୀନ୍ଦ୍ର ସେଠୀ।

ଏ ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 140ତମ ଭାଗ।

ରଜଗୁଣ ବଶତ ମୂର୍ଖ ଏବଂ ଅଭିମାନୀ ରହୁଗଣ ରାଜାଙ୍କୁ ଭରତ ମହାଶୟ ତତ୍ତ୍ୱ ଉପଦେଶ ବଳରେ ଅହଙ୍କାରର ଉଚ୍ଚ ଆସନରୁ ଟାଣି ଆଣି ଖଣ୍ଡେ ମାଂସପିଣ୍ଡ ଶ୍ରେଣୀଭୁକ୍ତ କରିଦେଇଛନ୍ତି। ଦେହ ପାର୍ଥିବ ଉପାଦାନର ବିକାର ମାତ୍ର, ରାଜା ଆତ୍ମାଭିମାନ ମୋହରୁ ମୁକ୍ତ ହୋଇ ଭରତଙ୍କୁ ବାରମ୍ବାର ନମସ୍କାର କରୁଛନ୍ତି।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 140ତମ ଭାଗ। ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତି ମହାନ୍ତି। ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ।

0: ଆମର ଆଲୋଚନାର ବିଷୟବସ୍ତୁ ରହିଛି
1: ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଗୋଷ୍ଠୀ କୃଷି ଅଧିକାରୀ ପୋଲସରାର ଗଣେଶ୍ୱର ସାହୁ। ତ ପ୍ରଥମେ ଆମେ ଆମର କାର୍ଯ୍ୟକ୍ରମକୁ ସାହୁବାବୁଙ୍କୁ ସ୍ୱାଗତ ଜଣାଇବା। ସାହୁବାବୁ ନମସ୍କାର।
2: ନମସ୍କାର ମ୍ୟାଡମ।
1: ଆଜି ଯୋଉ ଆଲୋଚନା ରହିଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ପ୍ରକୃତରେ ଏ ଯୋଜନାଟି କ'ଣ?
2: ଆମର ଚାଷୀ ଭାଇଙ୍କ ଅବଗତ ନିମନ୍ତେ ମୁଁ ଜଣାଇ ଦେଉଛି ଯେ ସବୁ ଚାଷୀ ଭାଇ

0: ଜାଣିଥିବେ ଯେ ଗତ ଅକ୍ଟୋବର 11, 2025 ଏନ୍ଏସି କମ୍ପ୍ଲେକ୍ସ ପୁସା ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ଆମର ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆମର ଯେଉଁ ଅନୁନ୍ନତ ଜିଲ୍ଲା ଅଛି, ଯେଉଁଠି ଲୋ ପ୍ରଡକ୍ଟିଭିଟି ଏବଂ ଯେଉଁଠି ଫ୍ୟାସିଲିଟି ଆପଣଙ୍କର ଇଜି ଲୋନ୍ ଫ୍ୟାସିଲିଟି ନାହିଁ, ସେହି ଜାଗାରେ କିଭଳି ଆମେ ପ୍ରଡକ୍ସନକୁ ବଢ଼ାଇବା, ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆପଣମାନେ ଜାଣିଥିବେ ଯେ ଏହି ଯୋଜନାରେ 6 ବର୍ଷ ପାଇଁ ଚାଲିବ, 2025-26 2030-31 ଚାଲିବ, ଯେଉଁଥିରେ ହାରାହାରି ବର୍ଷକୁ 24,000 କୋଟି ଟଙ୍କା ଖର୍ଚ୍ଚ ହେବ।
1: କାହିଁକି ପିଏମ୍ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରାଗଲା?
0: ଏଇଟା ଗୋଟିଏ ସମ୍ପୂର୍ଣ୍ଣ ଭାବରେ ଏକ ନୂଆ ସ୍କିମ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି। ଆର ମୂଳ ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନଙ୍କୁ ନୂଆ ନୂଆ ଟେକ୍ନୋଲୋଜି ସହିତ ଆମେ କିଭଳି ଅବଗତ କରାଇବା ଏବଂ ଚାଷୀମାନଙ୍କୁ ତାଙ୍କ କ୍ରପ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କିଭଳି ତାଙ୍କୁ ଇନ୍ସୁରାନ୍ସ କରିବା ପାଇଁ ଆମେ ତାଙ୍କୁ ଜଣାଇବା। ତା ସହିତ ଆମର କ'ଣ ହେଉଛି ନା ମାର୍କେଟ ଆକ୍ସେସ୍ କରିବା। ଆମର ତ ସାଧାରଣତଃ ପ୍ରଡକ୍ସନ ହୋଇଯିବ, ଯଦି ମାର୍କେଟ ଆମେ ଚାଷୀମାନଙ୍କୁ ଯୋଗାଇ ନ ଦେବା ତାହେଲେ ଆମର ଚାଷୀ ମଧ୍ୟ ତାର ଉଚିତ ଦାମ ପାଇପାରିବେ ନାହିଁ ଚାଷୀଭାଇମାନେ।
1: ସାହୁ ବାବୁ, ଏ ଯେଉଁ ପିଏମ୍ ଧନଧାନ୍ୟ କୃଷି ଯୋଜନାର କ'ଣ ସବୁ ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି?
0: ମୁଖ୍ୟତଃ ଯେଉଁ ମୂଳ ଲକ୍ଷ୍ୟ ଗୁଡ଼ା ଉଦ୍ଦେଶ୍ୟ ରଖି କରାଯାଇଛି, ତା ପ୍ରଥମ ହେଉଛି ଲୋ ପ୍ରଡକ୍ଟିଭିଟିକୁ କିଭଳି ଆମେ ଓଭରକମ୍ କରିବା। ଆର ମୁଖ୍ୟ କାରଣ ହେଉଛି ଲୋ ପ୍ରଡକ୍ଟିଭିଟି ହେଲେ କ'ଣ ହେବ, ଚାଷୀ ଭାଇ ଅଧିକରୁ ଅଧିକ ପରିମାଣରେ ଆମର ଇନପୁଟ ସବୁ ଖର୍ଚ୍ଚ କରିବେ ଚାଷ କ୍ଷେତ୍ରରେ, କିନ୍ତୁ ଇନପୁଟ କହିଲେ ଆପଣଙ୍କର ସାର, ବିହନ, ବିଭିନ୍ନ ପ୍ରକାରର ଔଷଧ ସ୍ପ୍ରେ କରୁଛନ୍ତି କିମ୍ବା ଯେଉଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ଯଦି ପ୍ରଡକ୍ସନ ଠିକ୍ ଟାଇମ୍ରେ ନ ଆସିବ ତାହେଲେ ଚାଷ ଭାଇମାନେ ମଧ୍ୟ ଲାଭାନ୍ୱିତ ହୋଇପାରିବେ ନାହିଁ। ଆଉ ଗୋଟିଏ ଜିନିଷ ହେଉଛି କ'ଣ ହେଉଛି ମଡରେଟ୍ କ୍ରପ୍ ଇଣ୍ଟେନ୍ସିଟି, ଆମର ଯେଉଁଟା କହୁଛନ୍ତି କ୍ରପ୍ ଇଣ୍ଟେନ୍ସିଟି ମାନେ ହେଉଛି ବର୍ଷକୁ କେତେଥର ଆପଣ ସେ ଜମିରେ ଚାଷ କରାହେଉଛି,
1: ମାନେ କେତେଥର ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ
0: କରାଯାଉଛି। ଆପଣଙ୍କର ଦେଖିବେ ଆମର ବୁନ୍ଦେଲଖଣ୍ଡ, ୟୁପିର ଯେଉଁ ବୁନ୍ଦେଲଖଣ୍ଡ ଅଛି ସେ ଏରିଆ ଗୁଡ଼ାରେ ସବୁ କମ୍ ଅଛି କ୍ରପ୍ ଇଣ୍ଟେନ୍ସିଟି, ସେଥିଲାଗି ୟୁପିର ମ୍ୟାକ୍ସିମମ୍ ଜିଲ୍ଲାକୁ ଆମର ନିଆଯାଇଛି, ବହୁତ ଗୁଡ଼ିଏ ଜିଲ୍ଲାକୁ ନିଆଯାଇଛି, ପାଖାପାଖି 12 ଜିଲ୍ଲା ଯାଇଛି। ସେଭଳି ଆପଣଙ୍କର ମହାରାଷ୍ଟ୍ରରେ 9 ଜିଲ୍ଲା ଯାଇଛି, ଆପଣଙ୍କର ମଧ୍ୟପ୍ରଦେଶ, ରାଜସ୍ଥାନରେ 8 ଜିଲ୍ଲା ଯାଇଛି ଏବଂ ଆମ ଓଡ଼ିଶାରେ 4 ଜିଲ୍ଲାକୁ ପ୍ରଥମ କରି ଆପଣଙ୍କର ଚୁଜ୍ କରାଯାଇଛି। ଆମର ଓଡ଼ିଶାରେ ଯେଉଁ ଜିଲ୍ଲା ଗୁଡ଼ା ହେଉଛି ସେ ହେଉଛନ୍ତି ଆପଣଙ୍କର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଆଉ ନୂଆପଡ଼ା,
1: 4 ଜିଲ୍ଲା।
0: ଆଜ୍ଞା,
1: ତେବେ ଏହି ଯୋଜନାର ଲାଭ କ'ଣ ସବୁ ରହିଛି?
0: ଏହି ଯୋଜନାର ଆପଣ ଦେଖିବେ ବହୁତ କିଛି ଲାଭ ରହିଛି। କ'ଣ ହେଉଛି ଫାର୍ଷ୍ଟ ଜିନିଷ ଆପଣ ଦେଖିବେ, ଯେଉଁମାନେ ଆମର ସ୍ମଲ୍ ଆଉ ମାର୍ଜିନାଲ ଫାର୍ମର ରହୁଛନ୍ତି, କ୍ଷୁଦ୍ର ଆଉ ନାମମାତ୍ର ଚାଷୀ, ସେମାନଙ୍କର ସାଧାରଣତଃ ଜମି ବହୁତ ଛୋଟ ଛୋଟ ଥାଏ, ଯାହାଫଳରେ ସେ କ'ଣ କରନ୍ତି ସେଥିରେ ବିଭିନ୍ନ ପ୍ରକାର ଇକ୍ୱିପମେଣ୍ଟ ସେମାନେ ବ୍ୟବହାର କରିପାରନ୍ତି ନାହିଁ। ତେଣୁ ସେହିମାନଙ୍କ କ୍ଷେତ୍ରରେ କିଭଳି ଆମର ଅଧିକ ପ୍ରଡକ୍ସନ ବଢ଼େଇବା, ଅଧିକ ଉତ୍ପାଦନ ହେଲେ ତ ସେମାନଙ୍କର ଲାଭ 2 ଆସିବ, ତେଣୁ ସେ କ୍ଷେତ୍ରରେ ମଧ୍ୟ ସରକାର ତାଙ୍କୁ କିଭଳି ଅଧିକରୁ ଉନ୍ନତମାନର ବିହନ ଯୋଗାଇ ଦେବା, ଆପଣ ଉନ୍ନତମାନର ଟେକ୍ନୋଲୋଜି ଆପଣ ତାଙ୍କ ପାଖରେ ପହଞ୍ଚାଇବା ଏବଂ ବିଭିନ୍ନ ପ୍ରକାରର ବୈଜ୍ଞାନିକ କୌଶଳ କିଭଳି ଆମକୁ ତାଙ୍କ ପାଖରେ ପହଞ୍ଚାଇଲେ ସେମାନେ ସେହି ଟେକ୍ନୋଲୋଜିକୁ ବ୍ୟବହାର କରି ଅଧିକରୁ ଅଧିକ ପ୍ରଡକ୍ସନ କରିବେ ତାହା ମଧ୍ୟ କରିବା। ଆଉ ଗୋଟିଏ ଜିନିଷ ହେଉଛି କ'ଣ ଇରିଗେସନ୍ ଫ୍ୟାସିଲିଟି, ଯେଉଁଟା ଜଳସେଚନର ସୁବିଧା, କାହିଁକିନା ଜଳସେଚନ ଆପଣ ସାଧାରଣତଃ ଦେଖୁଥିବେ ଆମର ଚାଷ ସାଧାରଣତଃ ମୌସୁମୀ ଆସିଲେ ଆମର ମନସୁନ ହେଲେ ଯାଇକି ଆମର ଚାଷ ହେଉଛି, କିନ୍ତୁ ଯଦି ଇରିଗେସନ୍ ସେମାନଙ୍କୁ ଦେଇପାରିବା ଯଥା ଆପଣଙ୍କର ବୁନ୍ଦା ଜଳସେଚନ, ସ୍ପ୍ରିଙ୍କ୍ଲର ଇରିଗେସନ, ଆ ଦ୍ୱାରା କ'ଣ ହେବ
1: ନା
0: ସିଞ୍ଚନ ପଦ୍ଧତି, ଆ ଦ୍ୱାରା କ'ଣ ହେବ ନା ଚାଷୀ ଆଉ ଯେତେବେଳେ ବର୍ଷା ନହେଲେ ବି ଆଉ ଅସୁବିଧା ଫେସ୍ କରିପାରିବେ ନାହିଁ,
1: ମାନେ ସଞ୍ଚୟ ଜଳରେ ସେ ତାର ଚାଷ କାର୍ଯ୍ୟ
0: କରିପାରିବେ।
1: ଆଉ ଗୋଟେ କଥା ସାହୁ ବାବୁ, ଏଇ ଯୋଉ ଭାରତ ବର୍ଷରେ ଆମର କେତୋଟି ଜିଲ୍ଲାରେ ଏହା ଆରମ୍ଭ କରାଯାଉଛି, ଯେମିତି ଆପଣ କହିଲେ ଯେ ଟିକେ ଆଗରୁ ଓଡ଼ିଶାରେ ଆମର 4 ଜିଲ୍ଲାକୁ ଚିହ୍ନଟ କରାଯାଇଛି, ତ ଭାରତରେ ଏଭଳି କେତୋଟି ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି?
0: ପ୍ରଥମ ଥର ପାଇଁ ଭାରତରେ 100 ଜିଲ୍ଲାକୁ ନିଆଯାଇଛି, ଯେଉଁ ଜିଲ୍ଲା ଗୁଡ଼ା ଆପଣଙ୍କର ଲୋ ପ୍ରଡକ୍ଟିଭିଟି ଅଛି, ଆକ୍ସେସିବିଲିଟି ନାହିଁ, କ୍ରେଡିଟ୍ ଫାସିଲିଟି ଏତେ ନାହିଁ, ସେଇ ଜିଲ୍ଲା ଗୁଡ଼ାକୁ କରାଯାଇଛି।
1: କେଉଁମାନେ ଏଥିରେ ଆବେଦନ କରିପାରିବେ, ମାନେ କୋଉ ପ୍ରକାର ଚାଷୀ ଏହି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ନିଜକୁ ଆବେଦନ କରିବେ?
0: ଏଇଟା ଗୋଟେ ବଢ଼ିଆ କ୍ୱେଶ୍ଚିନ୍ ମ୍ୟାଡମ୍ ପଚାରିଛନ୍ତି ଆପଣ, କାହିଁକିନା ଆମର ତ ସାଧାରଣତଃ ଆମେ ଭାବୁଥିବା ଯେ ଆମର ଯେଉଁ ଜିଲ୍ଲାରେ ଅଛନ୍ତି ସବୁ ବ୍ଲକ ବି ଇଭିନ୍ କଭର କେଉଁଠି ବି ହୋଇପାରୁ ନଥାଇପାରେ, କିନ୍ତୁ ପ୍ରାୟତଃ କଭର ହେଉଛି। ଏଥିରେ ସାଧାରଣତଃ ଫୋକସ୍ କରାଯାଇଛି ଯେଉଁମାନେ କ୍ଷୁଦ୍ର ଆଉ ନାମମାତ୍ର ଚାଷୀ, ତାଙ୍କୁ ନିଆହେଇଛି ପ୍ରଥମ କରି। ତାପରେ ଆପଣଙ୍କର କିଏ ଆସିବେ ନା ଆମର ମହିଳା ଚାଷୀ, କାରଣ ମହିଳା ଚାଷୀଙ୍କୁ ଆମେ ଯଦି ଆତ୍ମନିର୍ଭରଶୀଳ କରାଇବା, ସଶକ୍ତ କରାଇବା, ତାହେଲେ ଯାଇକି ଆମ ସମାଜର ଉନ୍ନତି ଘଟିବ। ଆପରେ ଆଉ ଥାର୍ଡ ପଏଣ୍ଟରେ କେଉଁମାନେ ଆସୁଛନ୍ତି, ଆମର ଯୁବ ଚାଷୀ, କାହିଁକି ନା ଯୁବକମାନଙ୍କ ଧୀରେ ଧୀରେ କ'ଣ ହେଉଛନ୍ତି ନା ଚାଷ କ୍ଷେତ୍ରରୁ ଟିକେ ମୁହଁ ବୁଲାଉଛନ୍ତି, କାହିଁକି ନା ସେ ପାରମ୍ପରିକ ପଦ୍ଧତିରେ କୃଷି କରିବା ଦ୍ୱାରା ସେତେ ଲାଭ ହେଉନି, ସେଥିଲାଗି ଏଥିରେ ନୂଆ ଟେକ୍ନୋଲୋଜିର ଇଣ୍ଟରଭେନ୍ସନ୍ ହେବ।

0: ଆପଣଙ୍କର ନୂଆ ନୂଆ ଜ୍ଞାନକୌଶଳ ପ୍ରୋଭାଇଡ୍ କରାହେବ, ଡ୍ରୋନ୍ ଟେକ୍ନୋଲୋଜି ଏଠି ବ୍ୟବହାର କରାଯିବ, ନୂଆ ଟେକ୍ନୋଲୋଜି ବୁନ୍ଦା ଜଳସେଚନ ହେବ, ସ୍ପ୍ରିଙ୍କ୍ଲର ହେବ, ତେଣୁ ଆ ଦ୍ୱାରା କ'ଣ ହେବ ନା ଯୁବଚାଷୀମାନେ ଆଗକୁ ଆସିବେ ଚାଷ କରିବା ପାଇଁ। ସେଭଳି ଆଉ କେଉଁମାନେ କରିବେ, ଆପଣଙ୍କର ଦେଖିବେ ଯେଉଁମାନେ ଏପିଓ, ଯେଉଁମାନେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ଅଛନ୍ତି, ସେମାନଙ୍କର ରୋଲ୍ ଏଠି କ'ଣ ରହିବ?
1: କୃଷକ ସଂଗଠନ,
0: ସଂଗଠନ କୃଷକ ସଂଗଠନ ମାନେ କ'ଣ କରିବେ? ତାଦ୍ୱାରା ନା ସେମାନେ ବିଭିନ୍ନ ପ୍ରକାରର କୋଲ୍ଡ ଷ୍ଟୋରେଜ୍ କରିପାରିବେ, ଶୀତଳ ଭଣ୍ଡାର କରିପାରିବେ। ତେଣୁ ଚାଷୀମାନଙ୍କୁ ମଧ୍ୟ ଆମର ପ୍ରୋକ୍ୟୁରମେଣ୍ଟରେ ମଧ୍ୟ ସେମାନେ ସାହାଯ୍ୟ କରୁଛନ୍ତି। ଯେଉଁ ଧାନ କିଣା ଯେଭଳି ହେଉଛି, ସେଭଳି ମୁଗ, ବିରି,

0: ରହୁଛନ୍ତି, ପାଣି ସମ୍ପଦ ବିଭାଗ ରହୁଛନ୍ତି, ସେ ବିଭାଗର ମଧ୍ୟ ଚାଷୀମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ।
1: ଏଠି ଆଉ ଗୋଟେ କଥା ପ୍ରଶ୍ନ ଆସୁଛି ସାହୁ ବାବୁ, କୃଷକ ରେଜିଷ୍ଟ୍ରେସନ କରିଥିବେ ନା ଅନଲାଇନ୍ରେ କରିବେ ନା କେମିତି କଣ କରିବେ?
0: ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ମ୍ୟାଡମ୍। କାହିଁକିନା ଆମେ ପ୍ରଥମ ଆଗେ ଚେକ୍ କରିବା ଯେ ଆମ ଜିଲ୍ଲାଟା ଆଗେ ଏଇ ପ୍ରଧାନମନ୍ତ୍ରୀଙ୍କର ଧନଧାନ୍ୟ କୃଷି ଯୋଜନା ଜିଲ୍ଲା ହିସାବରେ
1: ଅନ୍ତର୍ଭୁକ୍ତ
0: ହୋଇଛି କି ନାହିଁ, ତାହେଲେ ଯାଇକି ଆମେ କଣ କରିପାରିବା, ଆପ୍ଲାଏ କରିପାରିବା। ଯେହେତୁ ଆମର ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମର ଯୋଉ ଚାରିଟି ଜିଲ୍ଲା ହେଇଛି, କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଆଉ ନୂଆପଡ଼ା, କେବଳ ଏହି ଜିଲ୍ଲାର ଚାଷୀମାନେ ଏଥିରେ ଆପ୍ଲାଏ କରିବେ। ଏଥିପାଇଁ କଣ କରିବାକୁ ପଡିବ ଆପଣଙ୍କୁ ନା, ଆମର ପ୍ରତି ଡିଷ୍ଟ୍ରିକ୍ଟରେ ଜଣେ କଣ୍ଟାକ୍ଟ ଡିଷ୍ଟ୍ରିକ୍ଟ ଧନଧାନ୍ୟ ସମିତି ଅଛି, ଏହି ସମିତିର ହେଡ୍ ହେଉଛନ୍ତି ଜିଲ୍ଲାପାଳ, ପ୍ରତି ଡିଷ୍ଟ୍ରିକ୍ଟରେ ଅଛି। ତେଣୁ ଏହିସବୁ ଯୋଉ ଚାଷୀମାନେ ଅନ୍ତର୍ଭୁକ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ସେମାନଙ୍କର ରେଜିଷ୍ଟ୍ରେସନ ଡିଟେଲ କହିବାକୁ ଗଲେ ଆପଣଙ୍କର ଆଧାର ନମ୍ବର, କୃଷକ ଆଇଡି ସେମାନଙ୍କର ଥିବ, ଜମି ପଟ୍ଟା ଥିବ, ସେମାନଙ୍କର ଲ୍ୟାଣ୍ଡ ରେକର୍ଡ ସବୁ ରହିଥିବ, ଏବଂ ଆପଣଙ୍କର ଚାଷୀ ପ୍ରମାଣପତ୍ରଟା ହେଉଛି ମୁଖ୍ୟ, ଯୋଉଟାକି ଆମର କୃଷି ବିଭାଗ ଦ୍ୱାରା ଜାରି କରାଯାଇଛି।
1: ତ ଏସବୁ ଥିଲେ ଜଣେ ଆବେଦନ
0: କରିପାରିବେ।
1: ଏଠି ସାହୁ ବାବୁ ମୁଁ ଗୋଟେ କଥା ପଚାରିବି, ଏଇଟା ତ ଆପଣ କହିଲେ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର, ଯେମିତି ଆଧାର କାର୍ଡ, ତାର ଜମି ପଟ୍ଟା, ତାପରେ ତାର ଯାହା ଯାହା ସବୁ ଅନ୍ୟାନ୍ୟ କାଗଜ ପତ୍ର ଥିବ, ବୟସ ସୀମା ସେମିତି କଣ ଅଛି କି? ମାନେ ବୟସ ଜଣେ ଚାଷୀର 50 ଭିତରେ କି 60 ଭିତରେ ଏମିତି କଣ ରହିଛି?
0: ନାଇଁ, ସେମିତି କିଛି ବୟସ ସୀମା ନାହିଁ। ଚାଷୀ ହଉଛି ଯେତେ ଦିନ ପର୍ଯ୍ୟନ୍ତ ଚାଷ କରିପାରେ ସେ ଚାଷୀ,
1: ଯଦି ସେ ସୁସ୍ଥ ଅଛି,
0: ସୁସ୍ଥ ଅଛନ୍ତି, ଚାଷ କରୁଛନ୍ତି, ଆପ୍ଲାଏ
1: ଏଥିରେ ଆବେଦନ
0: କରିପାରିବେ।
1: ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତ ମହାନ୍ତି। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରଥଯାତ୍ରାରେ ରତ୍ନବେଦୀରୁ ନବଦିନାତ୍ମକ ଯାତ୍ରାରେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି। ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ। ଆସନ୍ତାକାଲି 75ଟି ଅମୃତ ଭାରତ ରେଳ ଷ୍ଟେସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 7ଟି ଷ୍ଟେସନର ହେବ ଉଦ୍ଘାଟନ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଅତି ପ୍ରବଳ ବର୍ଷା ହେବା ନେଇ 5ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିଛନ୍ତି। ସମୟ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଚାଲିଛି। ଅପରାହ୍ନ ପ୍ରାୟ 5ଟାରୁ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହେଉଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ବଡ଼ଦାଣ୍ଡରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଘଣ୍ଟା, ଖୋଳତାଳ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠୁଛି। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ଅପରାହ୍ନରେ ରଥ ଉପରେ ଚିତା ଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହଦେବ ତିନି ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ଚାରମଳା ଫିଟା, ଘୋଡ଼ା ଏବଂ ସାରଥି ଯୋଜା ଯାଇଥିଲା। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଜନସମୁଦ୍ର ବଡ଼ଦାଣ୍ଡରେ ଭକ୍ତିର ଜୁଆର ସୃଷ୍ଟି ହୋଇଛି। ବର୍ଷାରେ ଭିଜି ଭାବ ବିନୋଦିଆଙ୍କୁ ଭାବପିହୁଳ ହୋଇ ଦର୍ଶନ କରୁଛନ୍ତି ଅଗଣିତ ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ତେବେ ମୃତ୍ୟୁର କାରଣ ଏଯାଏଁ ସ୍ୱଷ୍ଟ ହୋଇନାହିଁ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ପରମ୍ପରା ଅନୁସାରେ ଆଜି ରଘୁନାଥ ମଠ ପର୍ଯ୍ୟନ୍ତ ରଥଟଣା

ଆସନ୍ତାକାଲି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅପରାହ୍ନ 2ଟାରେ ରଥ ଟଣାଯିବ। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭକ୍ତି ଓ ଭାବମୟ ପରିବେଶ ମଧ୍ୟରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାରେ 7ଟି ବ୍ଲକର 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ରଣପୁର ସମେତ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଭକ୍ତି ନିଷ୍ଠା ଉତ୍ସାହ ସହକାରେ ରଥଯାତ୍ରା ସମ୍ପନ୍ନ ହୋଇଛି। ରଣପୁର ରାଜା ଦିଲୀପ କୁମାର ନରେନ୍ଦ୍ର ତିନି ରଥରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ବଣିଆ, ଶରଣକୁଳ, ରାଜସୁନାଖଳା ସମେତ 27ଟି ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି। ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ରଥରେ ସନ୍ଧ୍ୟା ଆଳତୀ କରାଯାଇ ସର୍ବସାଧାରଣ ଦର୍ଶନର ପରମ୍ପରା ରହିଛି। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଆଜି ରଥଟଣା ହେଉଥିବା ବେଳେ ଦେବଗଡ଼ ଜିଲ୍ଲାରେ ଆସନ୍ତାକାଲି ରଥଟଣା ହେବ। ରାୟଗଡ଼ା ଜିଲ୍ଲାରେ ରାୟଗଡ଼ା ସମେତ ମୁନିଗୁଡ଼ା, ଗୁଣୁପୁର, କାଶୀପୁର ଆଦି ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ସମାଗମରେ ରଥଟଣା ହୋଇଛି। ନୂଆପଡ଼ା ଜିଲ୍ଲା ପତିତପାବନ ମନ୍ଦିରରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଓ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ମହିଳା ଶ୍ରଦ୍ଧାଳୁମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ। କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଆଦିବାସୀ ମୁଖ୍ୟ ଛେରାପହଁରା ନୀତି ସମ୍ପାଦନ କରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶ୍ରଦ୍ଧାଳୁମାନେ ମଧ୍ୟ ରଥଟଣାରେ ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ହରଭଙ୍ଗା, ବାଉଁଶୁଣୀ, ମନମୁଣ୍ଡା ଆଦି ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବୌଦ୍ଧଠାରେ ରଥାରୂଢ଼ ତିନି ଠାକୁରଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥ ଟଣାଯାଇ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 75ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଲାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପାଠ୍ୟକ୍ରମ ଅଧୀନରେ ନବମ ଶ୍ରେଣୀରେ ତୃତୀୟ ଭାଷାର ଅଧ୍ୟୟନ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ। ଏହି ଭାଷା ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିଲେ ଛାତ୍ରଛାତ୍ରୀମାନେ ଏଥିସହିତ ପରିଚିତ ହୋଇପାରିଥାନ୍ତେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ନବମ ଶ୍ରେଣୀ ପାଠ୍ୟକ୍ରମରେ ତୃତୀୟ ଭାଷା ଆରମ୍ଭ ନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତାମତ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବୀ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ପ୍ରଶମନ ଓ ଗ୍ରାମାଞ୍ଚଳରେ ସ୍ୱେଚ୍ଛାସେବୀ ବାହିନୀ ଗଠନ, ଭୁବନେଶ୍ୱର ଓ କଟକ ସହରାଞ୍ଚଳରେ ଜଳ ନିଷ୍କାସନ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ହିଟ୍ୱେଭ୍ର ପ୍ରଭାବ ହ୍ରାସ ପାଇଁ 1,77,00,000 ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଙ୍ଗଲ ନିଆଁ, ବଜ୍ରପାତ, ସାପକାମୁଡ଼ା, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ସୁରକ୍ଷିତ, ସଚେତନ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ

ଦେଶର 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋହାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ପାଣିପାଗ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ଭଲପୁର ଦେବଗଡ଼ ଅନୁଗୁଳ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 25 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ରଥଯାତ୍ରାରେ ରତ୍ନବେଦୀରୁ ନବଦିନାତ୍ମକ ଯାତ୍ରାରେ ବାହାରିଲେ ଚତୁର୍ଦ୍ଧାମୂର୍ତ୍ତି ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ। ଆସନ୍ତାକାଲି 75 ଅମୃତ ଭାରତ ରେଳ ଷ୍ଟେସନକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 7 ଷ୍ଟେସନର ହେବ ଉଦ୍ଘାଟନ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଅତି ପ୍ରବଳ ବର୍ଷା ହେବା ନେଇ 5 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗ ରଥଯାତ୍ରା ମାନବପାଦର ଜୟଯାତ୍ରା ଆଲେଖ୍ୟ ଆଦିତ୍ୟ ନାରାୟଣ ଦାସ ଉପସ୍ଥାପନାରେ ମୁଁ ସରିତା ସାହୁ। ଶ୍ରୀଜୀଉଙ୍କର 12 ମାସରେ ଅନୁଷ୍ଠିତ ହୁଏ 13 ଜାତ, ତନ୍ମଧ୍ୟରୁ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ୟତମ। ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କାହିଁ କେଉଁ ଆବାହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ସ୍କନ୍ଦପୁରାଣ ଓ ବ୍ରହ୍ମପୁରାଣରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। କିମ୍ବଦନ୍ତୀ ଅନୁସାରେ ମା ସୁଭଦ୍ରା ନିଜର ମାଉସୀ ଘରକୁ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିବାରୁ ରଥଯାତ୍ରାର ସୂତ୍ରପାତ ହୋଇଥିଲା। ମାନବୀୟ ଲୀଳାର ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରକଟ ଓ ଅପ୍ରକଟ ଦାରୁ ବିଗ୍ରହ। ଆମ୍ଭେମାନେ ଯେପରି ସପରିବାର ଆନନ୍ଦରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁ, ଲୀଳାମୟ ଶ୍ରୀଜଗନ୍ନାଥ ମହାପ୍ରଭୁ ମଧ୍ୟ ସେହିପରି ଯାତ୍ରାର ଆନନ୍ଦ ନେବା ପାଇଁ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବର୍ଷକୁ ଥରଟିଏ ରତ୍ନସିଂହାସନ ଛାଡ଼ି 9 ଦିନ ପାଇଁ ରଥରେ ଯାତ୍ରା କରିଥାନ୍ତି ଜନ୍ମସ୍ଥାନ ଗୁଣ୍ଡିଚା ଘରକୁ। ଏହି ଯାତ୍ରାରେ ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଶ୍ରୀଜୀଉଙ୍କର ଏହି ବିଶ୍ୱବନ୍ଦିତ ରଥଯାତ୍ରାକୁ ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଜନସାଧାରଣ, ସାଧୁ ସନ୍ଥ, ତପସ୍ୱୀ ପରିବ୍ରାଜକ, ଧର୍ମ ପ୍ରଚାରକ ଏବଂ ମହାପୁରୁଷମାନେ। ପୁରୀର ଏହି ଦୁର୍ଲଭ ରଥଯାତ୍ରାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ। ରଥ ଉପରେ ରାଜାଙ୍କର ଛେରାପହଁରା କାର୍ଯ୍ୟ ଯାତ୍ରାର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥାଏ। ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ମଣିଷର ପୁନର୍ଜନ୍ମ ହୁଏ ନାହିଁ। ଦାରୁଦିଅଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଅନନ୍ୟ ରଥଯାତ୍ରା ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଯଜ୍ଞବେଦି ଯାତ୍ରା, ଜନ୍ମବେଦି ଯାତ୍ରା, ଆଡ଼ପମଣ୍ଡପ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ଦଶବତାର ଯାତ୍ରା ଏବଂ ସର୍ବୋପରି ପତିତପାବନ ଯାତ୍ରା ନାମରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ସାଧାରଣ ମଣିଷଙ୍କ ଭଳି ମହାପ୍ରଭୁ ଯାତ୍ରା କରୁଥିବା ବେଳେ ତାଙ୍କର ରଥ କିନ୍ତୁ ପ୍ରତିବର୍ଷ ନୂତନ ଭାବେ ତିଆରି ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ, ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ଏବଂ ମା ସୁଭଦ୍ରାଙ୍କର ଦେବଦଳନ ରଥକୁ ଯଥାକ୍ରମେ ହଳଦିଆ, ସବୁଜ ଏବଂ କଳା ରଙ୍ଗର କପଡ଼ାରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀଜୀଉମାନେ ରତ୍ନସିଂହାସନ ପରିତ୍ୟାଗ କଲା ପରେ ପହଣ୍ଡିରେ ବିଜେ ହୋଇ 3 ସୁସଜ୍ଜିତ ରଥରେ ରଥାରୂଢ଼ ହୋଇଥାନ୍ତି। ରଥରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଶ୍ରୀଜୀଉମାନଙ୍କ ରଥକୁ ଆନନ୍ଦରେ ଟାଣି ଟାଣି ନେଇଥାନ୍ତି ଶରଧାପାଲି।

0: ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଗୁଣ୍ଡିଚା ଘର ସମ୍ମୁଖରେ ତିନୋଟି ରଥ ଲାଗିଲା ପରେ ଠିକ୍ ଶ୍ରୀମନ୍ଦିର ପରେ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପାଖରେ ଶୁଖିଲା ଓ ଶଙ୍କୁଡ଼ି ଭୋଗ ଲାଗୁ ହୋଇଥିବା ବେଳେ ରଥରେ କେବଳ ଶୁଖିଲା ଭୋଗ ଅର୍ପଣ କରାଯାଇଥାଏ। ରଥ ଉପରୁ ଶ୍ରୀଜୀଉ ଧାଡ଼ିପହଣ୍ଡିରେ ସାତ ଦିନ ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବିଜେ ହେବା ପରେ ଏଠାରେ ଭକ୍ତମାନଙ୍କ ପାଇଁ ଆଡ଼ପ ଅଭଡ଼ାର ବ୍ୟବସ୍ଥା କରାଯାଇଥାଏ। ମହାପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା ପାଇଁ ସମଗ୍ର ଶରଧାବାଲି ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥାଏ। ଆଡ଼ପ ମଣ୍ଡପ ବା ଜନ୍ମବେଦୀରେ ଶ୍ରୀଜୀଉଙ୍କର ଦର୍ଶନ ବିଶେଷ କରି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କଲେ ମନୁଷ୍ୟ ଅଶେଷ ପୁଣ୍ୟଫଳ ଅର୍ଜନ କରିବା ସହିତ ଜନ୍ମ ମୃତ୍ୟୁଚକ୍ରରୁ ମୁକ୍ତ ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଶ୍ରୀମନ୍ଦିର ଭଳି ସମସ୍ତ ପ୍ରକାର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ଯାତ୍ରା କରିଥାନ୍ତି, ମାତ୍ର ମହାଲକ୍ଷ୍ମୀ ମହାପ୍ରଭୁଙ୍କ ସହିତ ଆସିନଥାନ୍ତି। ଏଥିପାଇଁ ମା ଲକ୍ଷ୍ମୀ ପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି। ହେରାପଞ୍ଚମୀ ଦିନ ଲୁଚି ଛପି ଆସି ଅଭିମାନିନୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥର କାଠକୁ ଭାଙ୍ଗି ଦିଅନ୍ତି। ଶ୍ରୀଜୀଉଙ୍କର ଘୋଷଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ଲୋକାରଣ୍ୟ ହେଉଥିବା ବେଳେ ଶ୍ରୀମନ୍ଦିରର ରତ୍ନ ସିଂହାସନ ସହିତ ଭିତର ବେଢ଼ା ସମ୍ପୂର୍ଣ୍ଣ ରୂପେ ନିରବି ଯାଇଥାଏ। ଲୀଳାମୟ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବ ଆଉ ଭକ୍ତିର ଠାକୁର। ଓଡ଼ିଆ ଜାତିର ମୌଡ଼ମଣି ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁ ସକଳ ଧର୍ମ ସମ୍ପ୍ରଦାୟ ଜାତି ବର୍ଣ୍ଣ ତଥା ସର୍ବୋପରି ସମାଜର ସମନ୍ୱୟର ଏକ ପ୍ରାଣବନ୍ତ ଦେବତା। ସେ ଦୃଶ୍ୟ ଏବଂ ଅଦୃଶ୍ୟର ଏକ ଅଦ୍ଭୁତ ରହସ୍ୟମୟ ଠାକୁର। ସମଗ୍ର ବିଶ୍ୱ ତଥା ମାନବବାଦର ସେ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ ବା ଉଦ୍ଘୋଷକ। ପ୍ରଭୁଙ୍କର ଭାବରେ ସମସ୍ତେ ବନ୍ଧା ପଡ଼ିଥାନ୍ତି। ଭକ୍ତ ମହାପ୍ରଭୁଙ୍କର ସେବା କରି ଯେପରି ଆନନ୍ଦ ପାଇଥାଏ, ପ୍ରଭୁ ମଧ୍ୟ ଭକ୍ତର ସେବା ଗ୍ରହଣ କରି ସମପରିମାଣରେ ପରିତୃପ୍ତ ହୋଇଥାନ୍ତି। ସାଧାରଣ ଲୋକର ଜୀବନଯାତ୍ରା ପରି ରଥଯାତ୍ରା ହେଉଛି ଶାନ୍ତି ମୈତ୍ରୀ ପ୍ରଗତି ଏକତା ଅଖଣ୍ଡତା ତଥା ମାନବବାଦର ଜୟଯାତ୍ରା।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା ରଥଯାତ୍ରା ମାନବବାଦର ଜୟଯାତ୍ରା। ଆଲେଖ୍ୟ ଆଦିତ୍ୟ ନାରାୟଣ ଦାସ, ଉପସ୍ଥାପନା ସରିତା ସାହୁ।
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ରରୁ। ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ସାଥୀ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଏ ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 7:15। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜୀଉଙ୍କ ତିନି ରଥ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହରିୟାଣାରେ ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର କରିବେ ଶୁଭାରମ୍ଭ। ଓଡ଼ିଶାର 7 ଷ୍ଟେସନ୍ ସମେତ ଦେଶର 75 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ଚଳିତ ବର୍ଷ ଭାରତରେ ରେକର୍ଡ ସଂଖ୍ୟକ 376 ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ସେରି କୋରେସ୍କି ମନୋନୀତ ଏବଂ କାର୍ଡିଫ୍ଠାରେ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି। ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି। ଚତୁର୍ଥ ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଅପରାହ୍ନ ପ୍ରାୟ 5:00 ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ଟଣା ହେଉଛି। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରାରେ ବାହାରିଛନ୍ତି। ଘଣ୍ଟ ଘଣ୍ଟା ଖୋଳତାଳ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ। ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ଅପରାହ୍ନରେ ରଥ ଉପରେ ଚିତାଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ଚାରମାଳ ଫିଟା, ଘୋଡ଼ା ଏବଂ ସାରଥି ଯୋଚା ଯାଇଥିଲା। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଭିଡ଼ କାରଣରୁ ଅଘଟଣ ଘଟି ଜଣେ ଶ୍ରଦ୍ଧାଳୁଙ୍କର ପ୍ରାଣହାନୀ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳଷ୍ଟେସନ୍ଠାରେ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ

ଶିଳାନ୍ୟାସ କରିବେ। ଅପରାହ୍ନରେ ଚଣ୍ଡିଗଡ଼ ଯାତ୍ରା କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 6,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ହରିୟାଣାର ଜିନ୍ଦ ରେଳଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ଏହି ପ୍ରକ୍ରିୟା ଜଳୀୟ ବାଷ୍ପକୁ ଉପ ଉତ୍ପାଦରେ ପରିଣତ କରିଥାଏ, ଯାହାଫଳରେ କାର୍ଯ୍ୟକ୍ଷମ ସମୟରେ ଏଥିରେ କାର୍ବନ୍ ନିର୍ଗମନ ଶୂନ୍ୟ ହୋଇଥାଏ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତରେ ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯାହାକି ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ସବୁଠାରୁ ଦୀର୍ଘତମ ହାଇଡ୍ରୋଜେନ୍ ଚାଳିତ ଯାତ୍ରୀ ଟ୍ରେନ୍ ମଧ୍ୟରେ ଅନ୍ୟତମ। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିଖା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର 75ଟି ପୁନଃନିର୍ମିତ ରେଳ ଷ୍ଟେସନ ଉଦ୍ଘାଟନ କରିବେ। ଦେଶର 20ଟି ରାଜ୍ୟରେ 75ଟି ଅମୃତ ଷ୍ଟେସନ ଉଦ୍ଘାଟନ ଏହି ଯୋଜନାରେ ଏକ ଉଲ୍ଲେଖନୀୟ ମାଇଲ୍ଖୁଣ୍ଟ ସାବ୍ୟସ୍ତ କରିବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟକ୍ରମ। ବିରାସତ ବି ବିକାଶ ବି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଏହି ମେଗା ପ୍ରକଳ୍ପରେ ଓଡ଼ିଶାର 7ଟି ପ୍ରମୁଖ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ରହିଛି। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଭାରତରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ 376 ମିଲିୟନ୍ ଟନ୍ ଏବଂ ଉଦ୍ୟାନ କୃଷି ସାମଗ୍ରୀ 377 ମିଲିୟନ୍ ଟନ୍ରେ ପହଞ୍ଚିଛି। ପାଣିପାଗ ପରିବର୍ତ୍ତନ ସତ୍ତ୍ୱେ ଏହା ସମ୍ଭବପର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ବର୍ତ୍ତମାନ ବୈଜ୍ଞାନିକମାନେ ପ୍ରତ୍ୟକ୍ଷ ଭାବେ କୃଷି କ୍ଷେତ୍ରକୁ ଯାଇ କୃଷକମାନଙ୍କ ସହ ଯୋଗାଯୋଗ କରୁଛନ୍ତି। କ୍ଷେତ ବଚାଓ ଅଭିଯାନ ଅଧୀନରେ 1,657 ଜଣ ବୈଜ୍ଞାନିକ 728 ଜିଲ୍ଲାରେ ପହଞ୍ଚପାରିଛନ୍ତି। ଏହିସବୁ ଜିଲ୍ଲାର ପ୍ରାୟ 1 କୋଟି କୃଷକମାନଙ୍କ ସହ ଯୋଗାଯୋଗ ରକ୍ଷା କରିପାରିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ଆଇସିଏଆର୍ 100 ଅଭିଯାନ ଅଧୀନରେ 100 ଯୁବ ବୈଜ୍ଞାନିକ ଗ୍ରାମ ଆହ୍ୱାନର ଶୁଭାରମ୍ଭ କରିବେ। ଏହି ଆହ୍ୱାନକ୍ରମେ ଯୁବ ବୈଜ୍ଞାନିକମାନେ ଜାତୀୟ ସ୍ତରରେ ପ୍ରତିଯୋଗୀ ମନୋଭାବ ନେଇ କାର୍ଯ୍ୟ କରିବା ସହ କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ପରିବେଶ ସ୍କାର୍ଟ କୃଷି ଆଦି ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗର ବ୍ୟବହାର କରିବେ। ସେ କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ 100ଟି ପରିବେଶ ସ୍କାର୍ଟ ଗ୍ରାମ ବିକଶିତ କରାଯିବ। ଏହି ଗ୍ରାମଗୁଡ଼ିକ ପରିବେଶ ଅନୁକୂଳ, ଦୀର୍ଘସ୍ଥାୟୀ ଏବଂ ଅତ୍ୟାଧୁନିକ କୃଷି ନିମନ୍ତେ ମଡେଲ ଭଳି କାର୍ଯ୍ୟ କରିବ। ଭାରତୀୟ କୃଷି ଗବେଷଣା ପରିଷଦ ଗତବର୍ଷ 44 ଶସ୍ୟର 386 ପ୍ରକାର ଉନ୍ନତ କିସମ ବିହନ ବାହାର କରିପାରିଛି। ସେଥିମଧ୍ୟରୁ 94% ପରିବେଶ ଅନୁକୂଳ ଏବଂ 20% ଜୈବିକ ଜାତୀୟ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମଗ୍ର ବିଶ୍ୱ ତଥା ଦେଶର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଏକ ଲେଖା ମାଧ୍ୟମରେ ସେ ତାଙ୍କର ପିଲାଦିନର ସ୍କୃତିଚାରଣ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ଭଜନଗାନ କରି ସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି। ସମଗ୍ର ବିଶ୍ୱରେ ଲୋକମାନଙ୍କର ଦୁଃଖ ଶୋକ ଦୂର କରିବା ଲାଗି ପ୍ରଭୁ ଜଗନ୍ନାଥ ସର୍ବଦା ଉପସ୍ଥିତ ଥାଆନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପାଠ୍ୟକ୍ରମ ଅଧୀନରେ ନବମ ଶ୍ରେଣୀରେ ତୃତୀୟ ଭାଷାର ଅଧ୍ୟୟନ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଭାଷା ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ଆରମ୍ଭ ହୋଇଥିଲେ ଛାତ୍ରଛାତ୍ରୀମାନେ ଏଥିସହିତ ପରିଚିତ ହୋଇପାରିଥାନ୍ତେ। ଜଷ୍ଟିସ୍ ବିଭି ନାଗରାତନ ଏବଂ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ନବମ ଶ୍ରେଣୀ ପାଠ୍ୟକ୍ରମରେ ତୃତୀୟ ଭାଷା ଆରମ୍ଭ ନ କରିବା ଲାଗି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମତାମତ ଦେଇଛନ୍ତି। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ସେରି କୋରେସ୍କିଙ୍କ ନାମ ସେଠାକାର ସଂସଦରେ ଅନୁମୋଦିତ ହୋଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କୋରେସ୍କିଙ୍କ ନାମ ସୁପାରିଶ କରିଥିଲେ। କୋରେସ୍କି ୟୁକ୍ରେନ୍ର ଜାତୀୟ ତୈଳ ଏବଂ ଗ୍ୟାସ୍ କମ୍ପାନୀ ନାପ୍ତୋଗାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ 2025 କାର୍ଯ୍ୟ କରୁଥିଲେ। ୟୁକ୍ରେନ୍ରେ ଶହଶହ ସଂଖ୍ୟକ ବିକ୍ଷୋଭକାରୀ ପ୍ରତିରକ୍ଷା ମନ୍ତ୍ରୀ ମିଖାଇଲ ଫେଡରୋଭଙ୍କୁ ବହିଷ୍କାର କରିବା ନେଇ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ଏହା ସାମରିକ ସଂସ୍କାରମୂଳକ ପଦକ୍ଷେପରେ ବାଧା ସୃଷ୍ଟି କରିବ ବୋଲି ଚେତାବନୀ

ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଷାଢ଼ି ବିଜ୍ ଅବସରରେ କୁଚି ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା କୁଚି ସମ୍ପ୍ରଦାୟ ପକ୍ଷରୁ ନୂତନ ବର୍ଷ ରୂପେ ପାଳନ କରାଯାଇଥାଏ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଆଷାଢ଼ି ବିଜ୍ ପର୍ବ କୁଚି ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ରୁଦ୍ଧିମନ୍ତ କରେ ବୋଲି କହିଛନ୍ତି। ଟୋକିଓଠାରେ ଚାଲିଥିବା ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଅଲିମ୍ପିକ୍ ବିଜେତା ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଚୀନ୍ର ପ୍ରତିଯୋଗୀ ହାନ୍ ୟୁଙ୍କୁ 8-1 ପରାସ୍ତ କରି ବିଜୟୀ ହୋଇଛନ୍ତି। ସିନ୍ଧୁ ଆସନ୍ତାକାଲି ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ। କାର୍ଡିଫର ସୋଫିଆ ଗାର୍ଡେନ୍ଠାରେ ଚାଲିଥିବା 3 ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ 21 ଓଭରରେ 3 ହରାଇ 111 ରନ୍ ସଂଗ୍ରହ କରିଛି। ଏହି ସିରିଜ୍ରେ ଭାରତ 1-0 ଆଗୁଆ ରହିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀଜୀଉଙ୍କ ତିନିରଥ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହରିୟାଣାରେ ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର କରିବେ ଶୁଭାରମ୍ଭ। ଓଡ଼ିଶାର 7 ଷ୍ଟେସନ୍ ସମେତ ଦେଶର 75 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ଚଳିତ ବର୍ଷ ଭାରତରେ ରେକର୍ଡ ସଂଖ୍ୟକ 376 ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ। ୟୁକ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ସେରି କୋରେସ୍କି ମନୋନୀତ ଏବଂ କାର୍ଡିଫ୍ଠାରେ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି। ସମ୍ବାଦ ଶେଷ ହେଲା।

0: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସମ୍ବଲପୁର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ଏବଂ ରାଜସ୍ୱ ସେବାରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। କଲମ 2 ସୁଧାରରେ ସମ୍ବଲପୁର ଜିଲ୍ଲା ଚମତ୍କାର କାମ କରିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବସୁନ୍ଧରା ଯୋଜନାରେ ପଟା ଆବଣ୍ଟନ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଅଛି ଓ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମିପଟ୍ଟା ରହିବ ବୋଲି ସେ କହିଛନ୍ତି।
1: ସମ୍ବଲପୁର ଜିଲ୍ଲାର ବିକାଶର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଭାବରେ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି, ଇଏ ଦୁଇଟା ବିଷୟ ଥିଲା। ଏଥିରେ କଲମ 2 କରେକ୍ସନରେ ସମ୍ବଲପୁର ଜିଲ୍ଲା ବହୁତ ଚମତ୍କାର କାମ କରିଛି। 90% ପାଖାପାଖି ଲୋକଙ୍କର ଜମିର କଲମ 2 କରେକ୍ସନ ସରିଗଲାଣି। ବସୁନ୍ଧରା ଯୋଜନାରେ ମଧ୍ୟ ଆମେ ସିଚୁଏସନ୍ ମୋଡ଼କୁ ପଳେଇ ଆସିଲୁଣି ଲୋକଙ୍କୁ ଜମି ଆବଣ୍ଟନ କରିବାର କ୍ଷେତ୍ରରେ। ସ୍କୁଲ କଲେଜକୁ ପଟ୍ଟା ଦେବାରେ ମଧ୍ୟ ବହୁତ ଆଗକୁ ଅଗ୍ରଗତି ହୋଇଛି ଏବଂ ଡିସେମ୍ବର ଶେଷ ସୁଦ୍ଧା ଆମେ ନିଷ୍ପତ୍ତି କରିଛୁ ଗଙ୍ଗାଧର ମେହର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ଭିସିୟୁ ଏବଂ ଭୀମସା, ଇଏ 4 ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଜମି ଆମେ ଦେଇସାରିଲୁଣି, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆହୋଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି, ରେଲୱେ ନିଜେ କରୁଛି। ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ତାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଯେ ସେମାନଙ୍କୁ ଆଡଭାନ୍ସ ପୋଜିସନ ଦେଇଦେବି। ଏନ୍ଏଚ୍ଆଇରେ ମଧ୍ୟ 4 ବଡ଼ ବଡ଼ କାମ, ରିଙ୍ଗ ରୋଡ୍ ହେଉଛି ଯେଉଁଟା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ। ତାର ବାହାରେ ଆପଣଙ୍କର ସମ୍ବଲପୁରରୁ ଝାରସୁଗୁଡ଼ା ଏକ ସ୍ୱତନ୍ତ୍ର ଜାତୀୟ ରାଜପଥ, ଏବେ ରାଜ୍ୟ ରାଜପଥ ଅଛି, ତାର ବାହାରେ ଆଉ ଗୋଟେ ଜାତୀୟ ରାଜପଥ ମଧ୍ୟ ହେଉଛି ଯେଉଁଥିରେ ଏ ରାସ୍ତାଟା ଗୁଡ଼ିଏ ଇଣ୍ଡଷ୍ଟ୍ରି ଥିବା କାରଣରୁ ଯେଉଁ ଅସୁବିଧାର ସମ୍ମୁଖୀନ ଲୋକ ହେଉଛନ୍ତି ଏବେ ସିଧା ଜାତୀୟ ରାଜପଥ ମାଧ୍ୟମରେ ଝାରସୁଗୁଡ଼ାରେ ପହଞ୍ଚି ଯାଇପାରିବ।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
2: ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ୟା, ଅଭିଯୋଗ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଶିଶୁ

0: ଓ ମାତୃବର୍ଗଙ୍କ ସୁସ୍ଥତା ତଥା ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁର ଗସ୍ତ କରି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜୀବିକା ମିଶନ ଏବଂ ପର୍ଯ୍ୟଟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ପୋଷଣ ହିତାଧିକାରୀଙ୍କର ସ୍ଥିତି, ଶିଶୁଙ୍କ ଉଚ୍ଚତା, ଓଜନ ମାପର ଦକ୍ଷତା, ଅଙ୍ଗନବାଡ଼ି କେନ୍ଦ୍ରର ଗ୍ରେଡିଂ, ଫର୍ଟିଫାଏଡ୍ ରାଇସ୍ ବଣ୍ଟନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆଦ୍ୱିକା କ୍ଲବ, ସୁଭଦ୍ରା ହେଲ୍ପଡେସ୍କ, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଦକ୍ଷତା ମିଶନ, ମିଶନ ବାସଲ୍ୟ, ବେବି ପଏଣ୍ଟ, ଆଫ୍ଟର କେୟାର ହୋମ୍ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ସହିତ ଏହି ସବୁ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମଣ୍ଡପଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ଉଦ୍ଘାଟନ କରିଥିବା ବେଳେ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗ ସ୍ଥାପନ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ସୁଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅବସରରେ ଯୁବବର୍ଗଙ୍କ ପାଇଁ ଏମ୍ଏସ୍ଏମ୍ଇ, ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ ଆଦି ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଓ ସୁଯୋଗ ସମ୍ପର୍କରେ ଅବଗତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ସାମର୍ଥ୍ୟର ଉନ୍କୋଚନ ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ସମ୍ବଲପୁର ଆନୁକୂଲ୍ୟରେ ଏହି ପରିସଂଖ୍ୟାନ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶକ ରାହୁଲ ପଟେଲ ଯୋଗ ଦେଇଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ରାତି 7:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା ଅରୁଣ ସିଂ ଏବଂ ସୁବ୍ରତ କୁମାର ବିଶ୍ୱାସ ରାୟ।

0: ଏଠି ନନା ଦେଖେ ଦେଖେ ହାତରେ ମୁଠା ମୁଠା ତୁଳସୀ ପତ୍ର ଭୋଗ ସବୁ ଜାଗା ନେଇକିରି ଆସିଛି, ସବୁ ଟିକେ ବଣ୍ଟା ବଣ୍ଟି କରି ଖାଇବା ନା।
1: ଓଇ ହୋଇ ଆଜି ତ ବୋଲେ ଗୋଟେ ସର୍ଦା ଦିନ,
0: ସର୍ଦା ଦିନ କି ଜବର ସର୍ଦା ହେଇଛି, ଜବର ଝିକା ଝିକିଛି ନା ଆଜି।
1: ତତେ ଦେଖିଲେ ଏକା ଜଣା ପଡୁଛି,
0: ସମାନ ତ ସମାନ ସେଠୁ ଦୌଡି ଦୌଡି ଆସିଛି ସମାନ ବୈଠକ ଘରକୁ। ଉଛର ହେଇଯିବ ବୋଲି ଖେଟିଲି ନା ସିଧା।
1: ଓହୋ, ବର୍ଷକୁ ଗୋଟେ ଥର ଯାତ୍ରା ଯାତ୍ରା ବୋଲି ଆଜି।

0: ପିଲା ଟୁକେ ଟୁ ଧରିକିନା ବୁଢା ବୁଢୀ ପର୍ଯ୍ୟନ୍ତ ସବୁ ଯାକ ଆଜି
1: ନାଇଁ ଆନନ୍ଦ ଉଲ୍ଲାସ ସହକାରେ ସବୁ ପାଳନ କଲେ ଏଇଟା ଗୋଟେ ଖୁସିର କଥା
0: ଯେ ଆମେ ଏଠି ପ୍ରାର୍ଥନା କରିବା ଭଗବାନଙ୍କୁ ଯେ ସମସ୍ତେ ସୁଖରେ ରୁହନ୍ତୁ ଆଉ ଭଲରେ ରୁହନ୍ତୁ ଆଉ ଏଇ ଯୋଉ ଯାତ୍ରାଟା ଆମର ବର୍ତ୍ତମାନ 10 ଦିନ ଧରିକିନା ଚାଲିବ
1: ଚାଲିବ
0: ଶାନ୍ତି ଶୃଙ୍ଖଳାର ସହିତ ସମସ୍ତେ କଟାନ୍ତୁ।
1: ଏ ଭିତରେ ଚଣା ମକା ପଣସ କେତେ ସବୁ ଖାଇବାକୁ ମିଳିବ ଏ ଭିତରେ
0: ହେଲେ ମାତ୍ର ଭାଇ ଏଇ ଯୋଉ ଗହଳି ଭିତରେ ବିଭିନ୍ନ ରକମର କହିଲା ରକମର ଖାଇବାଟା ମାନେ ବିକ୍ରି ହବ ସେ ଖାଇବାଟା ମାନେ କିଣିଲା ବେଳକୁ ମାତ୍ର ଟିକେ ଜାଗ୍ରତ ରହିବାକୁ ପଡିବ।
1: ଜାଗ୍ରତ ବୋଲେ ଦେହ ପା ଜାଗ୍ରତ ହବାର ଅଛି।
0: ହଁ ଦେହ ପା ଜାଗ୍ରତ ବୋଲେ କି ସ୍ୱାସ୍ଥ୍ୟ ହିଁ ସମ୍ପଦ କି ନାଇଁ
1: ସମ୍ପଦ ନା
0: ହେଲେ ସ୍ୱାସ୍ଥ୍ୟ ଆମର କେତେବେଳେ ଭଲ ରହିବ ଯେତେବେଳେ ଆମେ ଭଲ ଖାଦ୍ୟ ମାନେ ଖାଇବା ନାଇଁ କି ଯାତ୍ରା ଗହଳିରେ ଯୋଉ ଜିନିଷ ମାନେ ବିକ୍ରି ହେଇଥାଉଛି ମାଛି ଘଣ ଘଣ ହେଇକିରି ବସୁଥିବ ଯେ ଯୋଉଠି ମାଛି ମାନେ ବସୁଛନ୍ତି ସେଇ ଖାଦ୍ୟ ମାନଙ୍କୁ ଆମେ କିଣିବା ନାହିଁ କି ଖାଇବା ନାହିଁ।
1: ଗୁଡାଗୁଡି ଗରମ ଗରମ ଜିନିଷ ଖାଇବାର
0: ଗରମ ଜିନିଷ ଗୁଡାଗୁଡି ହେଇକିରି ଥିବ ବୋଇଲେ ଜାଗ୍ରତ ହେଇକିରି ଜଣେ ରଖିକିରି ଯଦି ବିକୁଥିବ ବୋଲେ ସେଟା ମାନେ ଆମେ କିଣିକିରି ଖାଇଲେ ଆମର ଦେହ ପାଇଁ ସୁରକ୍ଷିତ
1: ଦେହକୁ ଭଲ ସେଟା ଆଉ ଯେ ଏଇ ଭିତରେ ଆହୁରି ଗୋଟେ କଥା ମିଶା ମତେ ମନେ ପଡୁଛି ଯେ ଏବେ ଯୋଉ ତୁଇ କହିଲା ରକମର ଯୋଉ ଆଗାମୀ 10 ଦିନ ଏବେ ଯାତ୍ରା ଚାଲିବ ମେଳା ମଣ୍ଡପ ସବୁଆଡେ ହବ କୀର୍ତ୍ତନ ବାଜିବ ଏଇ ଗହଳିରେ ମିଶା ଆମେ ସୁନା ଗହଣା ଧରିକିରି କି ପିଲା ପିଚିକା ଧରିକିରି ଜାଗ୍ରତ ରହିବାର ଅଛି।
0: ଭଲ ଜିନିଷ ଗୋଟେ କହିଲୁ ବିଶେଷ କରି ଆମର ମା ଭଉଣୀ ମାନେ ଏଇ ସୁନା ମନା ପିନ୍ଧିକିନା ଗହଳି ଜାଗା ମାନଙ୍କୁ ଯାଉଛନ୍ତି ହେଲେ କିଛି ବୋଲେ ଏଇ ଟାଇମରେ ଚୋରି ହାରି ହେବାର ମିଶାର ସମ୍ଭାବନା
1: ଯେ ଶୁଣେ ଆନନ୍ଦ ଉଲ୍ଲାସରେ ତ ରଥଯାତ୍ରା ଆରମ୍ଭ ହେଇଗଲାଣି ତୁଇ କହିଲା ଭଳିଆ ଭଗବାନ ପାଖରେ ପ୍ରାର୍ଥନା କରିବା ଯେ ଆନନ୍ଦମୟ ହଉ ସୁଖମୟ ହଉ ଆଗାମୀ 10 ଦିନ ସମସ୍ତଙ୍କର ଉନ୍ନତି ଉଲ୍ଲାସ ହଉ ଯେ ଏମିତି କଥାବାର୍ତ୍ତା କରୁ କରୁ ସିଆଡ଼େ ସମୟ ମିଶା ହେଲାଣି ଯେତେବେଳେ ବୈଠକ ଘରୁ ଆସୁଛେ ଦାୟିତ୍ୱ ତୁଲେଇଛେ ବୋଇଲେ ଆଜି ଗୋଟେ ବଢିଆ ଆଲୋଚନାର ବିଷୟ ରଖାଯାଇଛି। ଆମେ ତ ଚାଷୀ କୂଳ ପରିବାର ଚାଷବାସକୁ ନେଇକିରି ଆମେ କଥାବାର୍ତ୍ତା ହବ
0: ସେଟା ତ ଆଜି ଯାତ୍ରା ମିଶାରୁ ହେଲେ ମିଶାର ଆମେ ବୈଠକକୁ ନଆକି ରହିପାରିଲୁ କି
1: ନାଇଁ ନାଇଁ ରହିପାରିବୁ କିନ୍ତୁ ରହିପାରିବୁ ଅଭ୍ୟାସ ତ ହେଇଯାଇଛି
0: ହେଲେ ଆଜି କିଛିଟା ଗୋଟେ ବିଷୟ ଥିବ ଜାଣବାର ହବ ଶିଖିବାର ହବ ବୋଲିକିନା ଧାଇଁକିନା ଆମେ ବିଷୟରେ ଆଇଲି
1: ଦେଖେ ଆମର ପରମ୍ପରା ଯେମିତି ସଂସ୍କୃତି ଯେମିତି କୃଷି ମଧ୍ୟକୁ ପରମ୍ପରା କାଳରୁ ଚାଲିଛି ହେଲେ ଆଗର ଚାଷ ପାରମ୍ପରିକ କୃଷି ସେ ସମୟର କୃଷି ଆଉ ଏବେର କୃଷି ସବୁ କେତେ ଅଦଳ ବଦଳ ହେଇଗଲାଣି ଆଜିକାଲି ତ ବିଜ୍ଞାନର ଯୁଗ ହେଲେ ବର୍ତ୍ତମାନ ବିଜ୍ଞାନ ଯୁଗ ଆଜିର ଦିନରେ ଆମ ପ୍ରାକୃତିକ କୃଷିର କ'ଣ ବ୍ୟବହାର ହବ ତାକୁ କେମିତି ଆମେ ଆଗକୁ ନେଇପାରିବା କ'ଣ ସବୁ ସୁବିଧା ସୁଯୋଗ ରହିଛି ସେ ବିଷୟରେ ଏଠି ଆମ ଗହଣରେ ଆଜ୍ଞା ଆସି ପହଞ୍ଚିଲେଣି ତାଙ୍କ ସହିତ କଥାବାର୍ତ୍ତା କରିବା ତାପରେ ଜାଣିବା ସବୁ କିଛି ତୁ ପଚାରିବୁ ନା ମୁଁ
0: ପଚାରିବି
1: ହେଲେ ଆରମ୍ଭ କରିବା ହେଲେ
2: ଆଜ୍ଞା ନମସ୍କାର।
3: ନମସ୍କାର ଆଜ୍ଞା
2: ଆପଣଙ୍କ ପରିଚୟ ଟିକେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଦେବେ। ଆଜ୍ଞା
3: ମୋ ନାଁ ଡକ୍ଟର କାର୍ତ୍ତିକ ଚରଣ ଲେଙ୍କା ମୁଁ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକ ଭାବେ କାମ କରୁଛି ଦୀର୍ଘ 20 ବର୍ଷ ହେଲାଣି। ଏଇ ଚାଷବାସ ନେଇକି ବିଭିନ୍ନ ପ୍ରକାର କେମିତି ଚାଷ ହେଇପାରିବ ଆଦିବାସୀ ବହୁଳ ଅଞ୍ଚଳ ଆମର ଯେହେତୁ ରହିଛି ତେଣୁ ଉନ୍ନତ ପଦ୍ଧତିରେ ସେମାନେ କେମିତି ଚାଷ କରିବେ ଦୁଇ ପଇସା ଲାଭାନ୍ୱିତ ହେଇପାରିବେ ତାରି ଉପରେ ହିଁ ଆମେ କାମ କରୁଛୁ।
2: ଆଜ୍ଞା ବହୁତ ବଢିଆ କଥା କହିଲେ ଆଜ୍ଞା ତେବେ ଆମେ ସମସ୍ତେ ଜାଣିଛୁ ଯେ ଆଜ୍ଞା ଆମର ଭାରତ ବର୍ଷ ହେଉଛି କୃଷି ବହୁଳ ଦେଶ ଆଜ୍ଞା ଆଉ ଏଠି ପ୍ରାୟ 70% ଅଧିକ ଆମେ ଚାଷବାସ ଉପରେ ନିର୍ଭର କରୁ
3: ନିଶ୍ଚୟ।
2: ଆଉ ଯଦି ଆମେ ଦେଖିବା ଆମର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଯଦି ଦେଖିବା ବହୁଳ ମାତ୍ରାରେ ଏଠି ବିଭିନ୍ନ ପ୍ରକାର ଚାଷ କରାଯାଉଛି ଆଉ ଆମର ଏଠିକାର ଜଳବାୟୁ ଯେମିତି ଅଛି ଆମେ ବିଭିନ୍ନ ପ୍ରକାର ଜମିକୁ ନେଇ ଭିନ୍ନ ଭିନ୍ନ ରକମର ଚାଷ ଆମେ କରିଆସୁଛୁ। ତେବେ ଯେଉଁ ପ୍ରାକୃତିକ କୃଷି ଯଦି ଆମେ ପୁରାତନ କଥା ଚିନ୍ତା କରିବା କିଛି 50 ବର୍ଷ ତଳକୁ ଯଦି ଆମେ ଯିବା ପ୍ରାକୃତିକ କୃଷି ଜୈବିକ ଚାଷ ହେଉଥିଲା ଧୀରେ ଧୀରେ ଜନସଂଖ୍ୟା ବଢ଼ିଲେ କ୍ରମଶଃ ଆମର ଖାଇବା ଆହାର ସଙ୍କଟ ଯେ ସମସ୍ୟା ଦେଖାହେଲା ଆମେ ସେଥିପ୍ରତି ଆମେ ଅଧିକ ପରିମାଣରେ ଖାଦ୍ୟ ଅମଳ କରିବା ପାଇଁ ଚିନ୍ତା କଲେ ଯାହାର ଉନ୍ନତ କିସମ ଶଙ୍କର କିସମ ଗୁଡ଼ାକ ବହୁଳ ଭାବରେ ଆମେ ବ୍ୟବହାର କଲେ। ବର୍ତ୍ତମାନ ସମୟ ଆସିଛି ପୁଣି ଥରେ ଆମେ ପ୍ରାକୃତିକ କୃଷି କଥାକୁ ଆମେ ଚିନ୍ତା କରୁଛେ ତ ସେ ସମୟର କୃଷିକୁ ଆଉ ବର୍ତ୍ତମାନର ପ୍ରାକୃତିକ କୃଷି ଭିତରେ କ'ଣ ଫରକ ରହିଛି ନା ନୂଆ କିଛି ଚିନ୍ତା ରହିଛି ଆଜ୍ଞା?
3: ଏହା ଯଦି ଆମର ଇତିହାସ ଦେଖିବା ଯେତେବେଳେ ଆରମ୍ଭ ହେଲା ଚାଷ ହ୍ୟୁମାନ ସିଭିଲାଇଜେସନ ଯେବେଠାରୁ ହେଲା ଯଦି ନିଓଲିଥିକ ଏଜ୍ ଦେଖିବା ସେତେବେଳେ ଠାରୁ ମଧ୍ୟ ଲୋକ ଯେଉଁ ଚାଷ କରୁଥିଲେ ସେଇଟାକୁ ପ୍ରାକୃତିକ କୃଷି କୁହାଯାଉଥିଲା। ତେଣୁ ତାପରେ ଦେଖିବେ ଆପଣ ଆମର ଯେତେବେଳେ ସିଭିଲାଇଜେସନ ସିନ୍ଧୁ ସିଭିଲାଇଜେସନ ଆସିଲା ହରପ୍ପା ସିଭିଲାଇଜେସନ ଆସିଲା ଲୋକମାନେ ମଧ୍ୟ ନଦୀ ପଠାରେ ଚାଷ କରିବା ଆରମ୍ଭ କଲେ
2: ଯେମିତି ଆମେ ଜାଣିଛୁ ମାନବ ସଭ୍ୟତା ଯେଉଁ ନଦୀ କୂଳରେ ଆରମ୍ଭ କରୁଥିଲା
3: ଆରମ୍ଭ ହେଇଥିଲା ସେତେବେଳେ ମଧ୍ୟ ସେମାନେ ସେଇ ପ୍ରାକୃତିକ କୃଷି ହିଁ କରୁଥିଲେ କିନ୍ତୁ ବର୍ତ୍ତମାନ ଯେଉଁ ଆମର ଚାଷ କରାଯାଉଛି ଏଥିରେ ସେଇ ଅର୍ଗାନିକ ଚାଷ ହଉଥିଲା କିନ୍ତୁ ଏବେ ଟିକେ ମଡର୍ନ ଅର୍ଗାନାଇଜେସନ ହେଇଯାଇଛି ଅର୍ଗାନିକ ଚାଷ କରାଯାଉଛି
2: ବିଭିନ୍ନ
3: ଆଧୁନିକୀକରଣ କରାଯାଇଛି ଏବଂ ତାକୁ ନେଇକିନି ବିଭିନ୍ନ ପ୍ରକାର ଆପଣ ଅର୍ଗାନିକ ଫର୍ମୁଲେସନ କରିକିନି ବର୍ତ୍ତମାନ ମଧ୍ୟ ଯେମିତିକି ଆମେ ଫର୍ଟିଲାଇଜର ବିକ୍ରି କରାଯାଉଛି ସେମିତି ମଧ୍ୟ ବିକ୍ରି କରାଯାଇଛି।

ତାକୁ ନେଇକି ବିଭିନ୍ନ ହିସାବରେ ଚାଷ କରାଯାଉଛି। କିନ୍ତୁ ଯଦି ଆମେ ପ୍ରାକୃତିକ କୃଷି କଥା ଚିନ୍ତା କରିବା ତାହେଲେ ସେଇଟା ବର୍ତ୍ତମାନ ମଧ୍ୟ ରହିଛି, ଅତୀତରେ ମଧ୍ୟ ଥିଲା, କିନ୍ତୁ ତା ଦେହରେ କିଛି ପରିବର୍ତ୍ତନ ହେଇଯାଇଛି। ଆପଣ ଦେଖିବେ ଯେ ପ୍ରଫେସର ସ୍ୱାମୀନାଥନ ତାଙ୍କର ଜୀବନସାରା ସବୁବେଳେ ଇଣ୍ଟିଗ୍ରେଟେଡ୍ ଆପ୍ରୋଚ୍, କେମିତି ଆମେ ଇଣ୍ଟିଗ୍ରେଟେଡ୍ ମାନ ସମନ୍ୱିତ କୃଷି କରିବା ଏବଂ ଅର୍ଗାନିକାଲି ସଷ୍ଟେନେବୁଲ, ସେ ସବୁବେଳେ ପାଇଁ କହିଥିଲେ ଯେ ସଷ୍ଟେନେବୁଲ ଏଗ୍ରିକଲଚର ପ୍ରାକ୍ଟିସ୍ ଆମେ ଆଡପ୍ଟ କରିବା। ତେଣୁ ସଷ୍ଟେନେବୁଲ ଏଗ୍ରିକଲଚର ପ୍ରାକ୍ଟିସ୍ କହିଲେ ଆମେ ଆଜିକା ଡେଟ୍ରେ ଯଦି ଖାଲି ଅର୍ଗାନିକ କଥା ଚିନ୍ତା କରିବା ତାହେଲେ ମଧ୍ୟ ଯେଉଁ ଆମକୁ ସାଧାରଣତଃ ଆମେ ଅର୍ଗାନିକ କଥା କହିଲା ମାନେ ଆମ ମୁଣ୍ଡକୁ ଜୁଟୁଛି ଗୋବର ଖତ ଦେଇକି ଚାଷ କରିବା।

0: ଗଛକୁ ନୁହେଁ। ଏବେ କ'ଣ ହେଉଛି, ଏ ଯେଉଁ ଇନଅର୍ଗାନିକ୍ ଚାଷଟା ହେଉଛି ଗଛକୁ କେମିତି ଆମେ ଖାଦ୍ୟ ଦେବା,
1: ଆଜ୍ଞା
0: ମୃତ୍ତିକାକୁ ନୁହେଁ। ତେଣୁ ଏ ଭିତରେ ଆମେ ଡିଫରେନ୍ସ ବୁଝିବା ଦରକାର ପ୍ରଥମ। ସେକେଣ୍ଡ କଥା ହେଉଛି ଆମେ ଏଇ ଯେଉଁ ଅର୍ଗାନିକ୍ ଆଉ ପ୍ରାକୃତିକ, ତେଣୁ ପ୍ରାକୃତିକ ଚାଷଟା ଯେଉଁ ପଦ୍ଧତିରେ ଆମର ଚାଷ ହେଉଥିଲା
1: ଆଜ୍ଞା
0: ସେଇଟା ନିଶ୍ଚୟ ଭାବେ ମାନେ ଆ ଅପେକ୍ଷା 100 ଗୁଣରେ ଅଧିକା ଭଲ। କାହିଁକି ନା ସଏଲକୁ ଆମେ ଜୀବିତ ରଖିବା ଦରକାର। ସେଥିପାଇଁ ପ୍ରଫେସର ସ୍ୱାମୀନାଥନ କହନ୍ତି ସଏଲ ହେଲ୍ଥ କାର୍ଡ। ଆପଣ ଦେଖିଥିବେ ଆମେ ଯେତେବେଳେ ଆମକୁ ଟିକେ ଜ୍ୱର ହେଉଛି, ଥଣ୍ଡା ହେଉଛି, ଆମେ ଯାଇକିନି କାହା ପାଖକୁ ଯାଉଛେ, ଡକ୍ଟର ପାଖକୁ ଯାଉଛେ, ସିଏ ଗୋଟେ ଲେଖିଦେବ। ଲେଖିଲା ପରେ ଆମେ କ'ଣ କରୁଛେ, ଡକ୍ଟର ଯେଉଁଟା ଲେଖି ଦେଉଛନ୍ତି ଆମେ ତାକୁ ସାଙ୍ଗେ ସାଙ୍ଗେ ନେଇକିନି ବିଭିନ୍ନ ଟେଷ୍ଟ କରୁଛେ। ଯଦି ବି ଆହୁରି ଆମେ କେତେ ଜଣ ବର୍ତ୍ତମାନ ଏମିତି ପ୍ରାକ୍ଟିସ୍ ହେଇଗଲାଣି, ମୋତେ ଥଣ୍ଡା ହେଲାଣି, ଛିଙ୍କ ହେଲାଣି, ଡକ୍ଟରଙ୍କ ପାଖକୁ ଯିବା ପୂର୍ବରୁ ମଧ୍ୟ ନିଜେ ଯାଇ ଆଗେ ଟେଷ୍ଟ କରି ପରେ ଯାଉଛେ। ତେଣୁ ସେଇଥିପାଇଁ ଆମେ ଯେତିକି ନିଜର ହେଲ୍ଥ କନସିୟସ ନଉଛେ ସେଇଭଳି ସଏଲର ମଧ୍ୟ ହେଲ୍ଥ କନସିୟସ ହେବାକୁ ପଡ଼ିବ ଆମକୁ। ତେଣୁ ସଏଲର ହେଲ୍ଥ କେତେବେଳେ ଭଲ ରହିବ ନା, ଯଦି ତା ଦେହରେ ଜୀବନଚକ୍ର ରହିବ, ଜୀବନ ମାନେ ମାଇକ୍ରୋ ଅର୍ଗାନିଜିମ ଯାଙ୍କେ, ସିଏ ଯଦି ପ୍ରାକୃତିକ ଚାଷ ଆମେ କରିବା ତାହେଲେ କ'ଣ ହେଉଛି ନା, ପ୍ରାକୃତିକ ପ୍ରୋସେସରେ ଆଗେ କ'ଣ ଥିଲା, ଜିଆକୁ କୃଷକର ବନ୍ଧୁ
1: କୁହାଯାଉଥିଲା।
0: ଆଜିକା ଡେଟ୍ରେ ଆପଣ ଦେଖିବେ ଜମିରେ ଜିଆଟିଏ ନାହିଁ, ବହୁତ ଯେଉଁ ମାଇକ୍ରୋ ଅର୍ଗାନିଜିମ ଥିଲେ, ବ୍ୟାକ୍ଟେରିଆ ଥିଲା, ଟ୍ରାଇକୋଡର୍ମା ଥିଲା, ରାଇଜୋବିୟମ ଥିଲା, ଇଏ ସବୁ ସଏଲ ମାଇକ୍ରୋବ୍ସ ଥିଲେ। ତେଣୁ ସେ ସଏଲ ମାଇକ୍ରୋବ୍ସକୁ ଯଦି ଆମେ ଦେଖିବା, ବର୍ତ୍ତମାନ ଚାଷରେ ଲୋକ ନିଆଁ ଲଗାଇଦେଲେ ଜଳିଗଲା, ଜଳିଲା ପରେ ଖାଲି ଆମ ଆଖିକି କ'ଣ ଦେଖାଗଲା ଯେ ଉପରେ ଯେଉଁଟା ଥିଲା ସେଇଟା ହିଁ ନଷ୍ଟ ହେଲା। କିନ୍ତୁ ଯଦି ଆମେ ଭିତରକୁ ଯିବା ତାହେଲେ ମଧ୍ୟ କ'ଣ ହେଉଛି ନା, ଅନେକ ଜିନିଷ ନଷ୍ଟ ପାଇଯାଉଛି। ଯେଉଁ ଅଣୁଜୀବଟି ରହିଛି, ଆପଣ ଚିନ୍ତା କରନ୍ତୁ, ସେ କ'ଣ 150-150 ଡିଗ୍ରୀ ସେଲସିୟସରେ ଯେତେବେଳେ ନିଆଁ ଲାଗିକିନି ଜଳୁଛି, ସେ ମାଟି ତାତୁଛି, ତା ଦେହରେ କ'ଣ ସେ ଅଣୁଜୀବଟା ରହିପାରିଲା କି? ଆଉ ସିଏ ବି ମରିଗଲା, ଯେତେବେଳେ ମରିଗଲା ତେଣୁ ସଏଲଟା ନିଜେ ଡେଡ୍ ହେଇଗଲା।
1: ଆପଣ ଯୋଉ କଥା କହୁଛନ୍ତି ପୋଡୁ ଚାଷ ବିଷୟରେ,
0: ପୋଡୁ ଚାଷ ନାଇଁ, ପୋଡୁ ଚାଷ କରନ୍ତୁ କିମ୍ବା ବିନା ପୋଡୁରେ ଆମେ ଯୋଉ ଧାନ ଅମଳ
1: ପରେ
0: ନିଆଁ ଲଗେଇ ଦଉଛନ୍ତି ଚାଷୀ ଭାଇମାନେ, ମକା ହେଇଗଲା ତାକୁ ନିଆଁ ଲଗେଇ ଦିଅ, ମାଣ୍ଡିଆ ହେଇଗଲା ନିଆଁ ଲଗେଇ ଦିଅ। କାହିଁକି ନିଆଁ ଲଗା ହେଲା ନା, ପୂର୍ବେ ଦେଖନ୍ତୁ ଆମ ପାଖରେ ଆନିମଲ ରିସୋର୍ସ ଥିଲା, ଯିଏକି ସେଇ ଜିନିଷକୁ ଖାଇବା ପାଇଁ ଥିଲେ, ଗାଈ ଗୋରୁ ମଇଁଷି ଆମ ପାଖରେ ସବୁ ଥିଲା,
1: ଛେଳି ପଶୁ ସମ୍ପଦ ଥିଲା ସେମାନେ
0: ଥିଲା।
1: ଆମେ
0: ବର୍ତ୍ତମାନ ଯେହେତୁ ମାନେ ମଡର୍ଣ୍ଣ ଟେକ୍ନୋଲୋଜି ଆସିଗଲା, ଆମେ ଚାଷବାସରେ ଯେତେବେଳେ ଇନଭଲ୍ଭମେଣ୍ଟ ରହିଲେ, ତେଣୁ ବର୍ତ୍ତମାନ ଆଉ ଆମେ ଡ୍ରଜରୀ ନାଁରେ ଇଏ ସବୁ ଯୋଉ ଗାଈ ଗୋରୁ ଯାହା ଥିଲା ତାକୁ ସବୁ ହଟେଇ ଦେଇ ଆମେ ସବୁ ପାୱାର ଟିଲରରେ ଚାଷ କଲେ, ଟ୍ରାକ୍ଟରରେ କଲେ, ଆମେ ମେକାନାଇଜେସନ ପ୍ରୋସେସକୁ ଆଡପ୍ଟ କଲେ। ତେଣୁ ମେକାନାଇଜେସନକୁ ଯେତେବେଳେ ଆଡପ୍ଟ କଲେ, ଇଏ ଆମ ପାଇଁ ଗୋଟେ ଅଲଡ଼ା ହେଇଗଲେ ପଶୁ ସମ୍ପଦ, ତେଣୁ ଅଲଡ଼ା ହେଇଗଲା ବେଳକୁ ସିଏ ଆମ ଉପରେ ବୋଝ, ତେଣୁ କେହି ଆଉ ଚାହିଁଲେନି ରଖିବା ପାଇଁ, ତାକୁ ବିକ୍ରି କରିଦେଲେ। ତେଣୁ ନିଆଁ ଲଗାଇଦେଲେ ସେ ମାଟି ତ ମୃତ୍ୟୁ ହେଲା, ବାୟୁମଣ୍ଡଳ ପ୍ରଦୂଷିତ ହେଲା, ତେଣୁ ଆମେ ଚାଷୀ
1: ଆପଣ କହିଲା ବେଳେ ମାଟିରେ ଯେତିକି ଉପକାରୀ ଜୀବ ଥିଲେ
0: ସେମାନେ ମରିଗଲେ, ମରିଗଲା ପରେ ସେଥିପାଇଁ କହୁଛି ଯେ ମାଟି ଡେଡ୍ ହେଇଗଲା। ହେଲେ ଆପଣମାନେ ଚିନ୍ତା କରନ୍ତୁ, ଗୋଟେ ଡେଡ୍ ମେଟେରିଆଲରୁ, ଗୋଟେ ଡେଡ୍ ଜିନିଷ ଉପରୁ ଆପଣ କେମିତି ଲାଇଫ୍ ଏକ୍ସପେକ୍ଟ କରୁଛନ୍ତି? ଆମେ ଯୋଉ ଖାଦ୍ୟ ଗ୍ରୋ କରିବା ସେଟା ଗୋଟେ ଜୀବନ୍ତ, ତାହେଲେ ଗୋଟେ ମୃତ୍ୟୁ ଜିନିଷ ଉପରୁ ଆମେ ଜୀବନ୍ତ ଚିନ୍ତା କେମିତି କରିବା? ଏବେ ଦେଖନ୍ତୁ, ଆପଣଙ୍କର ଯେକୌଣସି ଜାଗା ହଉ, ଆମେ କାହାଠାରୁ କିଛି ନଉଥିବା ତାକୁ କିଛି ମଧ୍ୟ ଦଉଥିବା, ଆମେ ଧରିତ୍ରୀ ମାତା ଠାରୁ, ଏଇ ମାଟି ମାଆରୁ ବିଭିନ୍ନ ପ୍ରକାର ଫସଲ ଉତ୍ପନ୍ନ କରି ଆମେ ନାଇଁ ତ ଆମର କୋଉ ମାନେ ପୂର୍ବପୁରୁଷରୁ ମଧ୍ୟ ଆମେ କେବଳ ନବା ଶିଖିଛେ। ହେଲେ ଆମର ପୂର୍ବପୁରୁଷମାନେ କ'ଣ କରୁଥିଲେ ଦେଖିବେ, ତାଙ୍କର ବହୁତ ସଷ୍ଟେନେବୁଲ ସିଷ୍ଟମ ଥିଲା, ଯୋଉ ଜିନିଷ ଆସିଲା ଖତ ହେଲା ଆପଣ ଦେଖିବେ ତାକୁ ମଲ୍ଚିଂ କରାଉଥିଲେ, ସେମାନେ କ'ଣ କରିବେ ନା ତାକୁ ହାଣିକିନି ମାଟିରେ ମିଶେଇ ଦେବେ, ସେ ମିଶୁଥିଲା। କିନ୍ତୁ ଆମେ ଏଇ ଯେଉଁ ଯେତେବେଳେ ପରିଶ୍ରମ ଟିକେ ପଡ଼ୁଥିଲା ବୋଲି ଆମେ ତା ଦେହରୁ ଦୂରେଇ ଗଲେ, ଆମେ କମ୍ପାନୀ ଓରିଏଣ୍ଟେଡ୍ ତାଙ୍କର ମାଇଣ୍ଡ ସେଟ୍କୁ ନେଇକିନି ବର୍ତ୍ତମାନ ଆମେ ଆଗକୁ ଚାଲିଲୁ।
1: ଆମେ ବିଗତ ବର୍ଷରେ ବି ଦେଖିଛେ ଗଛ ପତ୍ର ଡାଳ କିମ୍ବା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏଇସବୁ ଯାକ ପ୍ରାକୃତିକ ହିସାବରେ
0: ଚାଲିଥିଲା। କିନ୍ତୁ ବର୍ତ୍ତମାନ କ'ଣ ହେଲା, ନୂଆ ଜେନେରେସନ ସମସ୍ତଙ୍କୁ ଦରକାର, ସାଙ୍ଗେ ସାଙ୍ଗେ ଆମେ କିଛି ଗୋଟେ ପକେଇ ଦେବୁ, କିଛି ଗୋଟେ ଦେଖିଦେବୁ, ସ୍କିମ୍ ବେସ୍ଡ ଏଗ୍ରିକଲଚର ନହେଲେ କମ୍ପାନୀ ବେସ୍ଡ ଏଗ୍ରିକଲଚର। ମୁଁ କାହିଁକି ଏଇଟା କହେ ସବୁବେଳେ ଯେ ଯୋଉ କମ୍ପାନୀ ବେସ୍ଡ ଏଗ୍ରିକଲଚର, ଆପଣ ଦେଖନ୍ତୁ ଆପଣଙ୍କ ପାଖରେ ଆଉ ବିହନ ନାହିଁ, ହାଇବ୍ରିଡ୍ ବିହନ ବ୍ୟବହାର କଲେ, ଆପଣଙ୍କୁ ଏଇ ସାଇଜ୍ର ଫଳ ଦରକାର, ଏମିତି ଫଳ ଦରକାର, ଏଇ ଡିଜାଇନ୍ର ଦରକାର, ତେଣୁ ଏଇଟା ଆପଣ ଚାହିଁଲେ ବି ନେଚୁରାଲ ଫାର୍ମିଂରେ ସେଟା ଆସିବନି, କିନ୍ତୁ ଆପଣଙ୍କର ହାଇବ୍ରିଡ୍ ଇଏ ସବୁ ଆସିବ। କାହିଁକି ନା କମ୍ପାନୀ ତାକୁ ମାନେ ଫର୍ଟିଲାଇଜର ରେସ୍ପନ୍ସିଭ, ପେଷ୍ଟିସାଇଡ୍ ରେସ୍ପନ୍ସିଭ ସିଡ୍ ବନେଇକିନି ତିଆରି କରି ଆମର ଯୋଉ ଚାଷୀ ଭାଇମାନେ ଇଗ୍ନୋରାନ୍ସ ହଉ କିମ୍ବା ଇଣ୍ଟରେଷ୍ଟର ସହ ଆଣିକିନି ଯଦି ଜଣେ ଭାଇ କଲା, ତାକୁ ଆଉ

0: ପାଞ୍ଚ ଜଣ ଦେଖିଦେଇ ଆରେ ତାର ତ ବଢ଼ିଆ ହେଇଛି ମଧ୍ୟ ଅନ୍ୟମାନେ ଆକୃଷ୍ଟ ହେଲେ, ସେହି ପ୍ରକାର ଚାଷ କଲେ। ହେଲେ ନିଜସ୍ୱ ଯେଉଁ ବିହନ ଥିଲା ତାକୁ ହରେଇ ବସିଲେ। ବର୍ତ୍ତମାନ ଆମେ କ'ଣ କରୁଛେ ନା କମ୍ପାନୀ ହାତରେ ଖେଳଣା, ତେଣୁ ଆମକୁ କରିବାକୁ ପଡ଼ୁଛି। ଆମେ ଯଦି ଏଇ ଚାଷକୁ ଆଉ ଥରେ ଫେରିବାକୁ ଚାହିଁବା, ପ୍ରାକୃତିକ ଚାଷ କିଛି କିଛି ଚାଲିଛି ଇଏ କରୁଛି, ତାହେଲେ ଆମେ କ'ଣ କରିବାକୁ ପଡ଼ିବ ନା ଜୀବାମୃତ, ବୀଜାମୃତ, ଏ ଯେଉଁ ଗାଈ ମୂତ ରହିଲା, ଗାଈ ଗୋବର ରହିଲା, ତାକୁ ନେଇକିନି ବିଭିନ୍ନ ପ୍ରକାର, ଆମ ପାଖରେ ଲିମ୍ବ ପତ୍ର ଅଛି, ଲଙ୍କା ଅଛି, ଆତ ପତ୍ର ଅଛି, ଅରଖ ପତ୍ର ଅଛି, ସବୁ ଆମ ପାଖରେ ସୋର୍ସ ଆଭେଲେବୁଲ ଅଛି। ତେଣୁ ଆମେ ଯଦି ସେଇ ଜୀବାମୃତ, ଯେଉଁ ଜୀବାମୃତ ମୁଁ କାହିଁକି କହୁଛି ନା ଅଣୁଜୀବଙ୍କ ପାଇଁ ଯିଏ ଅମୃତ, ଏ ଯେଉଁ ଗାଈମୃତ, ଗୋବର, ତା ଦେହରେ ବେସନ, ଗୁଡ଼, ଏଇଟା ସବୁ ପକେଇକିନି ଯଦି ତିଆରି କରିବା, ତେଣୁ ଆମର ଯେଉଁ ମାଟିରେ ବର୍ତ୍ତମାନ ମାଇକ୍ରୋ ଅର୍ଗାନିଜିମ୍ ନାହିଁ, ତେଣୁ ତାକୁ ଡେଭଲପ୍ କରିବା ପାଇଁ ଆମେ ସେଗୁଡ଼ା ମାଟିରେ ବହୁଳ ପରିମାଣରେ ବର୍ତ୍ତମାନ ବ୍ୟବହାର କରିବାକୁ ପଡ଼ିବ। ହେଲେ କ'ଣ ହବ ନା ଏଇ ଯେଉଁ ମାଇକ୍ରୋ ଅର୍ଗାନିଜିମ୍ଟା ସିଏ ପୁଣି ମାଟିରେ କ'ଣ ହବ ନା ମିଶିଯିବ। ମିଶିଲେ ତାଙ୍କର ପପୁଲେସନ୍ ଯେତେବେଳେ ବଢ଼ିବ, ସେ ଯେଉଁ ଗଛର ପତ୍ର ହରିକା ପଡ଼ିବ ତାକୁ ଖାଇବେ ସେମାନେ। ଖାଇକିନି ସିଏ କ'ଣ କରିବେ, ମାଟିଟାକୁ ଆଗେ ଜୀବିତ କରିବେ। ତେଣୁ ଜୀବିତ କଲେ ଆପଣଙ୍କୁ ଆଉ ଏତେ ଅର୍ଗାନିକ ଯେଉଁ ଗୋବର ଖତ ହରିକା ଏତେ ପରିମାଣର ଦେବାକୁ
1: ପଡ଼ିବନି।
0: କିନ୍ତୁ ଏଇଟା ବର୍ତ୍ତମାନ ଆମର ଯେଉଁ ସଏଲ୍ କଣ୍ଡିସନ୍ ହେଲାଣି, ଆମେ ଯଦି ପ୍ରାକୃତିକ ଚାଷକୁ ଯିବା, ଏ ଯେଉଁ ମଲ୍ଚିଂ କରୁ କିମ୍ବା ଆମେ ଏ ଯେଉଁ ଜୀବାମୃତ, ବୀଜାମୃତ, ହାଣ୍ଡି ଖତ ଯାହା ବି ଆମେ ପକାଉ, ଏଗୁଡ଼ା ସବୁ ପକେଇଲେ ଇଏ ଗୋଟେ ବର୍ଷରେ ହବ ନାହିଁ କି ଦୁଇ ବର୍ଷରେ ହବ ନାହିଁ, ଆକୁ ଆମେ ବର୍ତ୍ତମାନ କଣ୍ଟିନ୍ୟୁ ଗୋଟେ 3-4 ବର୍ଷ କି 5 ବର୍ଷ କରିବାକୁ ପଡ଼ିବ। କଲେ ତାପରେ ଆମେ ସଏଲ୍ଟାକୁ ଆମେ ଆଗେ ଜୀବିତ କଲେ ତାପରେ ଆମେ ତାଠାରୁ ଫସଲ ଆଦାୟ କରିପାରିବା। ତେଣୁ ଇଏ ହେଉଛି ତାର ମୁଖ୍ୟ ଜିନିଷ। ଦେଖନ୍ତୁ ଆମର ତ ବାୟୋଭିଲେଜ୍ କମ୍ପୋନେଣ୍ଟ ଗୋଟେ ଟୋଟାଲି ଆମେ ବି ମଧ୍ୟ ଆଡପ୍ଟ କରିଛୁ, ଯେଉଁଟାକି ଏମ୍ଏସ୍ ସ୍ୱାମୀନାଥନ ଫାଉଣ୍ଡେସନ, ସେଇଟା ଗୋଟେ ବଡ଼ କନ୍ସେପ୍ଟ, ଖାଲି ଏଇଠି ନାହିଁ, ଆମର ଅଲ୍ ଓଭର ଇଣ୍ଡିଆ ବେସିସ୍ରେ ମଧ୍ୟ ପଣ୍ଡିଚେରୀରେ ଏଠି ବିଭିନ୍ନ ଆଡ୍ କରୁଛୁ। ବାୟୋଭିଲେଜ୍ କନ୍ସେପ୍ଟ କାହିଁକି ଆମେ କହୁଛୁ ନା, ଯାହା ତାଙ୍କର ରହିଛି ବାୟୋଲୋଜିକାଲ ରିସୋର୍ସ, ମୁଁ ଯେଉଁଟା କହିଲି ଯେ ଗଛ ପତ୍ର ଉଇଡ଼ି ଯାହା ବି ରହିଲା ତାକୁ ନେଇକିନି ଆମର ଏଇ ଯେଉଁ ହାଣ୍ଡି ଖତ, ଜୀବାମୃତ, ବୀଜାମୃତ ଏଗୁଡ଼ା ସବୁ ତିଆରି କରି କମ୍ପୋଷ୍ଟ ତିଆରି କରାହେଉଛି। ଆମେ ନିଜେ ଲେବ୍ରେ ଟ୍ରାଇକୋଡର୍ମା ତିଆରି କରୁଛୁ, ଆମର ଲୋକାଲ୍ ସଏଲ୍ରୁ ଆମେ ଏକ୍ସଟ୍ରାକ୍ଟ କରିକିନି, ରାଇଜୋବିୟମ୍ ଆମେ ଯଦି କରୁଛୁ ତାହେଲେ ରାଇଜୋବିୟମ୍ ମଧ୍ୟ ଆମେ ଏକ୍ସଟ୍ରାକ୍ଟ କରିକିନି ତାକୁ ତିଆରି କରି ଲୋକଙ୍କୁ କଲଚର୍ ହିସାବରେ ଦେଉଛୁ। ଆମେ ଏଇ ଯେଉଁ ପୋଡ଼ାପୋଡ଼ି କରିଦେଉଛନ୍ତି ସବୁ ନଡ଼ା ହରିକା, ତାକୁ ମଧ୍ୟ ବାରଣ କରୁଛୁ ବିଭିନ୍ନ ଜାଗାରେ। ଆମର ତାକୁ କ'ଣ କରୁଛୁ ନା ସେ ଯେଉଁ ନଡ଼ାଟାକୁ କେମିତି ଲୋକ ଛତୁ ହରିକା ଚାଷ କରି ତା ଦେହରୁ ଲାଭାନ୍ୱିତ ହେବେ, ଏବଂ ସେଇ ଯେଉଁ ଛତୁ ଅମଳ ପରେ ତାକୁ ଖତ ତିଆରି କରିକିନି ଭର୍ମି କମ୍ପୋଷ୍ଟ ହରିକା, ଆମେ ମାନେ ପ୍ରାୟତଃ ହଜାର ହଜାରର ଭର୍ମି କମ୍ପୋଷ୍ଟ ବେଡ୍ ମଧ୍ୟ ଗାଁମାନଙ୍କରେ ଦେଇଛୁ, ଆଉ ଟ୍ରେନିଂ ମଧ୍ୟ ପ୍ରୋଗ୍ରାମ କରାଯାଉଛି। ତେଣୁ ଯେକୌଣସି ଜିନିଷ ହେଉଛି ତାକୁ କେମିତି ବ୍ୟବହାର କରି ସେ ନେକ୍ସଟ ଚାଷ କରିପାରିବ ତା ଉପରେ ପ୍ରଶିକ୍ଷଣ ଦେଉଛୁ, ତା ସହିତ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ କରୁଛୁ। ଆହୁରି ଯେଉଁମାନେ ବି ଆକୃଷ୍ଟ, ଯେହେତୁ ମାନେ ଅର୍ଗାନିକାଲି ସମ୍ପୂର୍ଣ୍ଣ ନାହାନ୍ତି, ଆମେ କରୁଛନ୍ତି ତାଙ୍କୁ କନସୋର୍ଟିଆ ହରିକା ମଧ୍ୟ ଆମେ କିଣିକିଣି ପ୍ରୋଜେକ୍ଟ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଦେଉଛୁ, ଯେ ମାଇକ୍ରୋ ଅର୍ଗାନିଜିମ୍ ଇଏ ସବୁ ଜିନିଷ। ଆଜିକାଲି ଇଫ୍କୋ ହରିକା ମୁଁ ଯେଉଁ କହିଲି ଆପଣଙ୍କର ଅର୍ଗାନିକ ଚାଷ ପାଇଁ ବିଭିନ୍ନ ପ୍ରକାର ଅର୍ଗାନିକ ପ୍ରଡକ୍ଟ ମଧ୍ୟ ବାହାରିଲାଣି, ତାକୁ ମଧ୍ୟ ଆମେ କିଣିକିନି ଦେଉଛୁ। ନିମ୍ ତେଲ ହରିକା ସ୍ପ୍ରେ କରିବା ପାଇଁ କହୁଛୁ। ପ୍ରଥମତଃ ଚାଷୀ ପାଖରେ ଆମେ କ'ଣ କହୁଛୁ ନା, ଯଦି ଆପଣ ଅଧିକା ୟୁରିଆ ସାର ପକାଇ ଦିଅନ୍ତି ଗଛଟା ଛନ୍ଛନ୍ ହେଇ ବଢ଼ିଯିବ, ବଢ଼ିଲା ମାନେ ପୋକକୁ ଆଟ୍ରାକ୍ଟ କରିବ, ମିଠା ଲାଗିବ, ସେଥିପାଇଁ ପୋକ କ'ଣ କରିବ, ଯୋଉଠି ମିଠା ଲାଗିବ ଖାଇବ। ତେଣୁ ସେଇଥିପାଇଁ ଆମେ ମଧ୍ୟ କ'ଣ କହୁଛୁ ଯେ ତମେ ଏଗୁଡ଼ା ସବୁ ସାର ନ ପକେଇ ହାଣ୍ଡି ଖତ ହରିକା ପକାଅ ପ୍ରିଭେଣ୍ଟିଭ ହିସାବରେ। ଆଗ୍ନେୟସ୍ତ୍ର ଯେଉଁ କହୁଛୁ ସେଇଟା କ'ଣ ନା, ଲଙ୍କାକୁ ଖାଲି ଛେଚିକିନି ତାକୁ ବତୁରେଇ ଦେଇ ତାକୁ ଛାଣିକିନି ସ୍ପ୍ରେ କରିବେ, କଲେ କ'ଣ ହବ ନା ସେ ଯେଉଁ ପୋକ ଖାଇବ ତାକୁ ରାଗ ଲାଗିବ, ସିଏ ଆଉ ଖାଇବନି। ତେଣୁ ଇଏ ମଧ୍ୟ ରହିଛି। ଆଉ ଆପଣଙ୍କର ଯେଉଁ ଆମେ କହୁଛେ ଟି ସେପ୍ ପିଚର୍, ମାନେ ବାଡ଼ି ଗୋଟେ ପୋତି ଦିଆଯିବ, ସେ ବାଡ଼ିରେ କଜଳପାତି ହରିକା ଆସି ବସିକିନି ସିଏ ମଧ୍ୟ ଯୋଉଠି ଗୋଟେ ଗୋଟେ କୋଉଠି ପୋକ ହବ ତାକୁ ମଧ୍ୟ ଖାଇବେ। ତେଣୁ ବିଭିନ୍ନ ପ୍ରକାର ଏମିତି ପ୍ରୋଗ୍ରାମ ମଧ୍ୟ ଆମର ଚାଲିଛି।
1: ତେବେ ଯାହା ହଉ ଆଜ୍ଞା, ଆପଣ ବୈଠକ ଘରକୁ ଆସିଲେ, ଆଉ ବର୍ତ୍ତମାନ ସମୟରେ ପ୍ରାକୃତିକ କୃଷିର ଆବଶ୍ୟକତା କ'ଣ ସବୁ ରହିଛି ଏ ବିଷୟରେ ଗୁଡ଼ାଏ ତଥ୍ୟ ଆଉ ସୂଚନା ଆମର ଚାଷୀ ଭାଇ ଭଉଣୀମାନେ ଦେଲେ। ଏଣୁ ଅନୁଷ୍ଠାନ ତରଫରୁ ତଥା ଆମ ବୈଠକ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ଧନ୍ୟବାଦ ସାର୍।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ବଢିଆ କଥା ମନ୍ତ କହିଲେ ଆଜ୍ଞା। ଆହୁରି
2: ଆଉ ଆଗ କାଳରେ ଏଇ କାମ ଯାକ ହଉଥିଲା ଆଗା, ମାତ୍ର ଏବେ ବିଜ୍ଞାନର ଯୁଗ, ଆମେ ନୂଆ ନୂଆ ଚାଷ କରିକିରି ଏସବୁ ପାସରି ଗଲୁଣି, ଆମର ହାତ ପାହାନ୍ତାର ସବୁ ଯାକ ଅଛି, ଆମେ ଚାହିଁଲେ କରିପାରିବା ଏସବୁ ଯାକ।
1: ଯେକି ବୋଲେ କେତେଟା ପୁରୁଣା ପଦ୍ଧତିକୁ ଧରିବାର ଅଛି, କେତେଟା ନୂଆ ପଦ୍ଧତିକୁ ମିଶା ଧରବାର, ନୂଆ ଜ୍ଞାନ କୌଶଳ ସହିତ ଚାଷ କରବାର।
2: ଯେ ଶୁଣେ, ଚାଷବାସ କରୁ କରୁ ଆଜିର ପବିତ୍ର ଦିନରେ ଶ୍ରୀ ଜଗନ୍ନାଥଙ୍କର ଭଜନ ଗୋଟେ ଶୁଣିବା।

0: ସମାନ ଏଠି ବଡ଼ ଦାଣ୍ଡ ପରାକ ଲାଗିଲା ଯେ ଭାଇ ଏଇଟା ମାନେ ଆମେ ପରେ କଥା ହବା ଇ ଭିତରେ ଆମର ଆଜିର ଚାଷୀରେ ଆମେ ଯୋଉ ଗୋଟେ ଚାଷୀ ଭାଇ ସାଙ୍ଗରେ ସାକ୍ଷାତକାର ଶୁଣୁଛୁ କି ନାଇଁ
1: ଶୁଣୁଛେ ନା
0: ହେଲେ ଏଇ ମଝିରେ ଗୋଟେ ଚାଷୀ ଭାଇ ସାଙ୍ଗେ ଭେଟଘାଟ ହେଇଥିଲା ତାଙ୍କର ସାଙ୍ଗେ କଥାବାର୍ତ୍ତା ହେଇଥିଲି ସେଟା ଟିକେ ଶୁଣିଦବା ବୋଲୁଛି
1: ଶୁଣିବା ନା ସବୁ ମିଶିକିରି ଆଉ
0: ହଉ
2: ଭାଇ ନମସ୍କାର
3: ହଁ ଭାଇ ନମସ୍କାର
2: ପରିଚୟ ଟିକେ ଦିଅନ୍ତୁ ଭାଇ
3: ମୋ ନା କବିରାଜ ସ୍ୱାଇଁ ଗ୍ରାମ ବାର୍ଣ୍ଣିପୁଟୁ ମୁଁ କୃଷକ ସାଥୀ ବାର୍ଣ୍ଣିପୁଟୁ ଯିବି
2: ଆଚ୍ଛା ବୋଲେ କୃଷକ ସାଥୀ ଅଛନ୍ତି କି
3: ଆଜ୍ଞା
2: ଆପଣଙ୍କର ଘରେ କିଏ କରୁଛନ୍ତି ଆଜ୍ଞା
3: ଚାରି ଜଣ ପୁଅ ତିନି ଜଣ ଝିଅ ଜଣେ ମୁଁ ଆଉ ଆମର ୱାଇଫ
2: ଆଚ୍ଛା ଚାଷବାସ କେବେଠୁ କରି ଆସୁଛନ୍ତି
3: ଚାଷବାସ ଆଜିକୁ 35-35 ବର୍ଷ ହେଲାଣି କରି ଆସୁଛି
2: ଆପଣଙ୍କର ବୟସ କେତେ ହବ କି
3: 60 ଆଜ୍ଞା
2: କି କି ଚାଷବାସ କରୁଛନ୍ତି କେତେ
3: ଆଜ୍ଞା ପନିପରିବା ଚାଷ କରୁଛି ତାପରେ ଫିସରି ମାଛ ଚାଷ ବି କରୁଛି ଗାଈ ଦେଶୀ ଗାଈ ରଖିଛି
2: ଆଚ୍ଛା ଚାରିଆଡୁ ଟିକେ ଟିକେ ହଉଛି ଚାଷ ବୋଲି
3: ଇନକମ ଚାରିଆଡୁ ମିଶ୍ରିତ ଚାଷୀ ଆଉ
2: ଆଚ୍ଛା ଆଜିକାଲି ତ ଆପରେ ମାନେ ସମନ୍ୱିତ ଚାଷ ପଦ୍ଧତି ଉପରେ ଗୁରୁତ୍ୱ ବେଶୀ ଦେବା ପାଇଁ ବୋଲିକିନା ଆମର କୃଷି ଅଧିକାରୀ ମାନେ ମିଶାର କହୁଛନ୍ତି
3: ସମନ୍ୱିତ ଚାଷ କଲେ ଆମକୁ ଲାଭବାନ ହଉଛି କୋଉଠିରେ ଏବେ କ୍ଷତି ହେଲେ ବି କୋଉଠିରେ ଆମକୁ ଲାଭ ଆସୁଛି କାହିଁକି ଆମେ ଗାଈଟା ରଖୁଛୁ କ୍ଷୀର ଟିକେ ହେଲେ କୋଉ ଧାନ ଆଡେ କମିଗଲା ବେଲେ ପନିପରିବା ଆଡେ ବି ଆସୁଛି ପନିପରିବା ଆଡେ କମିଗଲେ ସାନ ଆଜି ମତେ ଗୋଟେ ବନ୍ଧ ଗୋଟେ ସରକାର ଦେଇଛି ଫାର୍ମ ଫଣ୍ଡ
2: ଆଚ୍ଛା
3: 50 ଲକ୍ଷ ଟଙ୍କାର ସାନ ଫାର୍ମ ଫଣ୍ଡ ଦେଇଛି ପାଣି ଫାଣି ରଖି ଧାନ ଚାଷ ବି ଖରାଦିନେ ବି ହଉଛି ଗୋଟେ ଏକର ଗୋଟେ ଖଣ୍ଡେ ଝର ପାଣି ଦ୍ଵାରା ଗୋଟେ ଏକର କରୁଛୁ
2: କଣ କଣ ସବୁ ଲଗଉଛନ୍ତି କହିଲେ ଧାନ ସହିତ
3: ଧାନ ସାଙ୍ଗରେ ପନିପରିବା ଲାଗୁଛି ଆଉ ଗୋଟେ ମୁଁ ଭାଗ ଚାଷୀ ଜଣଙ୍କର ଲିଜ ନେଇକିରି ମଧ୍ୟ ଗୋଟେ ଅଧ ଏକର ଜମି ପନିପରିବା ଚାଷ କରୁଛି ଫୁଲ ଲଗଉଛି ପିଆଜ ଏସବୁ ବିଭିନ୍ନ ପ୍ରକାର ସରକାରଙ୍କର ଯାହା ଅନୁଦାନ ଆସୁଛି ଏବେ ପିଆଜ ଆମକୁ ଦେଇଥିଲେ
2: ଏଇ ଯୋଉ ମାଛ ପୋଖରୀ କରୁଛନ୍ତି ବୋଲି କହିଲେ
3: ପୋଖରୀ ହେଲାଣି ଆଜ୍ଞା ଗୋଟେ 10 ବର୍ଷ ହେଇଗଲାଣି
2: ହେଲେ ଖାଲି ମାଛ ଚାଷ ହଉଛି ନା ତା ସାଙ୍ଗରେ
3: ମାଛ ଚାଷ ସାଙ୍ଗରେ ହୁଡ଼ା ଯାଏ କରେ କାନ୍ଦୁଲ ଫାନ୍ଦୁଲ ଟିକେ ଲାଗୁଛି ଆଉ ପନିପରିବା ଟିକେ ଲାଗୁଛି ବିରି ଲାଗୁଛି ହୁଡ଼ାରେ
2: ଆଉ ସେଠି ବତକ ଏସବୁ
3: ଆଜ୍ଞା ସେଟା ଦୂର ହେଇଯାଉଛି ତ ସେ ଘର ପାଖରେ ସେ ଜମିଟା ଟିକେ ଦୂର ହେଇଯାଉଛି
2: ଭାଇ ଆଜିକାଲି କୁହାହଉଛି ଯେ ଆମେ ଯୋଉ ରାସାୟନିକ ସାର ଆଉ ରାସାୟନିକ କୀଟନାଶକ ଔଷଧ ଆମେ ବହୁଳ ମାତ୍ରାରେ ବ୍ୟବହାର କଲୁ
3: ତା ଦ୍ଵାରା ଆମର ବହୁତ କ୍ଷତି ହଉଛି ଆଜ୍ଞା
2: କ୍ଷତି ହଉଛି
3: ଆମେ କଣ ସାର ବିଷୟରେ ଆମର ସେତେ ନଲେଜ ବି ନଥିଲା ଆମର ଏଇ କୋରାପୁଟ ଜିଲ୍ଲାର ଚାଷୀମାନେ ସାର ବୋଲେ ସେତେ ୟୁଜ କରୁନଥିଲେ
2: ଆମର ରାସାୟନିକ ସାର
3: ରାସାୟନିକ ସାର ଯାହା ଗୋବର ଖତ ଦେଇ ଚାଷ କରୁଥିଲେ ଯେ କମ ଆସୁଥିଲେ କିନ୍ତୁ ବର୍ତ୍ତମାନ ପ୍ରୋଗ୍ରେସ କରୁଛନ୍ତି କିନ୍ତୁ ବେମାରଟା ଧରି ଆସୁଛନ୍ତି ଆଉ
2: ହେଲେ ଜୈବିକ ଚାଷ ଉପରେ ଏବେ ଗୁରୁତ୍ୱ ଆମେ କାହିଁକି ଦେବା
3: ଗୁରୁତ୍ୱ କାହିଁକି ଦେବା ଜମିର ଉର୍ବରତା କମିଗଲା ଆଜ୍ଞା ଫର୍ଟିଲାଇଜର ଦେବା ଦ୍ଵାରା ଜମିର ଉର୍ବରତା କମିଯାଉଛି ଜମିଟା ହାର୍ଡ ହେଇଯାଉଛି ଆଉ କୌଣସି ଖତ ସାର ପଡୁନି ଗାଈ ଗୋରୁ ବି କମିଗଲେ କି ହଳ ଫଳ ଯୋଉ ଲୋକ ରଖୁଥିଲେ ଗାଁ ଗହଳିରେ ପ୍ରାୟ ଗୋଟେ 50-100 ହଳ ଥିଲେ ବର୍ତ୍ତମାନ ବି ହଳ ବଳଦ ସବୁ ନାହିଁ କିଛି ଯାହା ଦ୍ଵାରା ଟ୍ରାକ୍ଟର ଦ୍ଵାରା ଚାଷ କରୁଛନ୍ତି ତା ଦ୍ଵାରା ଆମେ ଗୋବର ଟିକେ ବି ପାଇପାରୁନ ଆଦାୟ ବେଶୀ ହେଲା ଆଜ୍ଞା କିନ୍ତୁ ଭବିଷ୍ୟତରେ ବହୁତ କ୍ଷତିକାରକ ହବ ସେଟା ଆମ ପାଇଁ
2: ହେଲେ ଏବେ ଆପଣ ଯୋଉ ଚାଷବାସ କରୁଛନ୍ତି ସେଥିରେ ଜୈବିକ ଖତ ବ୍ୟବହାର କରୁଛନ୍ତି ନା
3: ଆଜ୍ଞା ମୁଁ କମ ସାର ଦେଇକିରି ମୋର ଗାଈ 10 ମୁଣ୍ଡ ଅଛନ୍ତି ଯାହା ଖତ ଫତ ଆମର ବାହାରୁଛି ଗୋଟେ 4-5 ଟ୍ରାକ୍ଟର ଆମର ବେଳା ପାଇଁ ହେଇଯାଉଛି ମୁଁ ବି ଲୋକମାନଙ୍କୁ କହୁଛି ବାବୁ ଏଟା ଦ୍ଵାରା ବହୁତ କ୍ଷତିକାରକ ଜିନିଷଟା ସାର ବେଶୀ ୟୁଜ କରୁନ ତାକୁ କଣ କଣ୍ଟ୍ରୋଲ କରାହବ ସରକାରଙ୍କର ସେଟା ଗୋଟେ କଣ ଯୋଜନା ହେଲେ ଏକା ଆମକୁ ଚାଷୀ କୂଳ ଟିକେ ରକ୍ଷା ପାଇଥାନ୍ତେ
2: ଆଚ୍ଛା ଚାଷବାସ ସାଙ୍ଗରେ ଗାଈ ଗୋରୁ ମିଶା ରଖିଛନ୍ତି ବୋଲେ 10 ମୁଣ୍ଡ ଗାଈ ଅଛି ଗାଈ ବ୍ୟବସାୟ କେବେଠୁ ଆରମ୍ଭ କଲେ ଭାଇ
3: ଗାଈ ଆମର ଜମି ଆମର ଯେପଟୁ ଅଛି ଆମର ଆଗରୁ ଆଜ୍ଞା ଅଛି ଆଜ୍ଞା 30 ବର୍ଷ ହେଲାଣି ଆମ ଗାଈ ଗୋରୁ ରଖିଛୁ ଆଜ୍ଞା
1: ବାହ ବଢିଆ ରକମ ରକମ କଥା ସବୁ କହିଲେ ତାଙ୍କର ଗୋଟେ ଅନୁଭୂତି ଅଭିଜ୍ଞତା ରହିଛି
0: ଏତେ ବର୍ଷ ଚାଷ କଲା ପରେ ଆହୁରି ଅନୁଭୂତି ଗୋଟେ ଅଲଗା କି ନାଇଁ
1: ଅଲଗା ନା
0: ନାଇକି ଯେ ଭାଇ ଚାଷୀର କଥା ତ ଶୁଣିଲୁ
1: ଶୁଣିଲେ
0: ଏବେ ଟିକେ ଭୁକ ମିଶା ଲାଗଲାଣି
1: ସମୟ ମିଶା ହେଲାଣି ହେଲେ ଆଉ କଥାବାର୍ତ୍ତା ହବା ନା ଉଠିବା ଯିବା ଯିବା ଯିବା
4: ଏଇ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର

ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆଜ୍ଞା ଜମା ବାସି ମୌଜ ନୁହଁ, ସଜ ମୌଜ, ହସ କଥା, ମଜା କବିତା, ଆଉ ବିଶେଷ କରି କିଛି କୌତୁକିଆ ପ୍ରଶ୍ନର ଉତ୍ତର ନାହିଁ। ଆରମ୍ଭ କରୁଛୁ ହାସ୍ୟରସର କାର୍ଯ୍ୟକ୍ରମ ସଜ ମୌଜ। ତେବେ ଆଜି ସଜ ମୌଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ଆଉ ମୁଁ ମୃତ୍ୟୁଞ୍ଜୟ,
5: ଆଉ ମୁଁ ବର୍ଷା ରାଣୀ,
6: ମୁଁ ସୋନାଲି।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
7: ନମସ୍କାର।
0: ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, ସଜ ମୌଜରେ ବର୍ତ୍ତମାନ ଯିବା ଗୋଟେ ସ୍କୁଲ ଗୃହକୁ। ମାନେ ଆପଣମାନେ ଜାଣିଛନ୍ତି ଶିକ୍ଷକ ପିଲାମାନଙ୍କୁ ପାଠ ପଢ଼ାନ୍ତି, ବେଳେବେଳେ ପ୍ରଶ୍ନ ପଚାରନ୍ତି, କିନ୍ତୁ ବେଳେବେଳେ ଠିକ୍ ଉତ୍ତର ବି ମିଳେ ନା, ଆଉ ଶିକ୍ଷକ ରାଗି ଯାଆନ୍ତି। ସେମିତି ଏକ ଦୃଶ୍ୟ ବର୍ତ୍ତମାନ ଶୁଣିବା।
4: ଆଜି କ'ଣ ମାଷ୍ଟର ଏତେ ଲେଟ୍? ହଁ ଆସିଲେ ଡରୁଛି ନା କଣ?
8: ଡରୁନୁ ତ କହିଦେବି
4: ସାର। ନମସ୍କାର ସାର।
9: ନମସ୍କାର ନମସ୍କାର। କଣ ସବୁବେଳେ କ୍ଲାସ କୁ ଆସିଲା ବେଳେ ତମେ ଗୋଟେ ଗୁପ୍ଚୁପ ଗୁପ୍ଚୁପ ଚାଲି ଥାଉଛି, ପାଠ ପଢୁଛ ନା କଣ କରୁଛ? ତମେ ସବୁ ପାଠ ସାଠ କିଛି ନାହିଁ। ହଉ ଠିକ ଅଛି, ଛାଡ, ତମ ସହିତ ଲାଗିକି ମୁଁ ସମୟ ବରବାଦ କରିବାକୁ ଚାହୁଁନି। ଆଜି ନୀତି ଶିକ୍ଷା ପଢିବା ପିଲେ।
4: ହଁ ନୀତି ଶିଖିବା ଆଉ ହେଲା। ହଁ ଚାଲନ୍ତୁ ସାର।
9: କାହିଁକି ଏତେ ହସୁଛ?
8: ନାଇଁ ସାର, ନୀତିଦିନ ତ ଆମେ ଶିଖୁଛୁ ନା ସାର। ଆରେ
9: ସେ ନୀତି ଶିକ୍ଷା ନାହିଁ, ନୀତି ଶିକ୍ଷା ମାନେ ମୋରାଲ, ମୋରାଲ କିଛି ମୋରାଲ ଭାଲ୍ୟୁ ଉପରେ ଆଜି କିଛି ଶିଖିବା।
4: ସେଇଟା କଣ ଗୋଟେ ଅଛି କି?
9: ନାଇଁ ତୁ ତ ପାଠ ସାଠ ତ କିଛି ନାହିଁ ତୋର ଆଉ। ହଁ ଠିକ ଅଛି ସାର, ଶୁଣ ପିଲେ
4: ସାର,
9: ସବୁବେଳେ ଗୋଟେ କଥା ମନେ ରଖିବ, ସବୁବେଳେ ଭଲ କାମ କରିବ। କାହିଁକି ନା ଯିଏ ଭଲ କାମ କରିବ ତାକୁ ଭବିଷ୍ୟତରେ ଭଗବାନ ମଧ୍ୟ କଣ କରିବେ ନା ସ୍ୱର୍ଗ ପ୍ରଦାନ କରିବେ, ହେଲା ବୁଝିଲ? ଯିଏ ଜୀବନ ସାରା ଭଲ, ହଁ ଗିଫ୍ଟ ଦେବେ ନା,
8: ସ୍ୱର୍ଗ ଗିଫ୍ଟରେ ଦେଇଦେବେ।
9: ଆଉ ସ୍ୱର୍ଗ ଆଉ ନର୍କ ଅଛି ନା ନାହିଁ ଶୁଣିଥିବ ସବୁ? ହଁ, ଯିଏ ଭଲ କାମ କରେ ତାକୁ ସ୍ୱର୍ଗ ମିଳେ। ତ ସେଇଥିପାଇଁ ପିଲା ସବୁବେଳେ କଣ କରିବ ନା ଭଲ କାମ କରିବ, ହେଲା। କଣଟା ହେଲା ରେ ହାତ ତୁ କମ ଉଠେଇଲୁ ରେ?
4: ସାର ଆପଣ କହିଲେ ନାଇଁ କି ଭଲ କାମ କଲେ କଣ ଭଲ ଆଗ ମିଳିବ ପୁଣି?
9: ହଁ ହଁ,
4: ମୁଁ ତ ସବୁବେଳେ ଭଲ କାମ କରୁଛି ସାର।
9: ତୁ ଭଲ କାମ
8: କରୁଛୁ,
9: ତୁ ବାଳୁଙ୍ଗା, ତୁ ଭଲ କାମ କରୁଛୁ।
4: ଭଲ କାମ କରେ ସାର, ମୁଁ ବହୁତ ଭଲ କାମ।
9: କାଇଁ କାଇଁ କାଇଁ ଗୋଟେ ଉଦାହରଣ ଦେଲୁ, କଣ ତୁ ଭଲ କାମ କରୁଛୁ କାଇଁ କହିଲୁ?
4: ଏବେ ଦେଖନ୍ତୁ ସାର, କାଲି ତ କଲି ସାର, ବଢିଆ କାମ କଲି ସାର।
9: କଣ ଏମିତି ତୁ କରିଦେଲୁ, କଣ ବଡ଼ କାମଟା କରିଦେଲୁ?
4: ବହୁତ ବଢିଆ କାମ ସାର।
9: ହଁ କହ,
4: କଣ ହେଇଥିଲା କି କାଲି ବାଟରେ ନାଇକି ମୁଁ ଯାଉଥିଲି, ଗୋଟେ ବୁଢା ଲୋକଟେ ଯାଉଥିଲା, ଧୀରେ ଧୀରେ ଧୀରେ ଧୀରେ ଯାଉଛି।
9: ଆଉ ବୁଢା ଲୋକଟା କଣ ଦୌଡି ଦୌଡି ଯାଇଥିଲା?
4: ସେଇଟା ତ, ସେ ଧୀରେ ଧୀରେ ଯାଉଥିଲା, ଘରୁ ଯିବା ଲେଟ୍ ହେଇଯାଇଥିଲା କି ନାଇଁ? ମୁଁ କଣ କଲି ଜାଣିଛ ନା ସାର, ତା ଭିତରେ କୁକୁର ଲଗେଇଦେଲି, ଧାଇ ଧାଇ ଘରକୁ ପଳେଇଲା ସାର। ହଁ ସାର,
9: ମହାନ କାମ କରିଦେଲୁ ତୁ।
0: କଥାର ଅଛି ଭାଇ ଭଉଣୀ କହ କାହାଣୀ। ତେବେ ଭାଇ ଭଉଣୀଙ୍କର କଥାବାର୍ତ୍ତାକୁ ନେଇ ଗୋଟେ ମଜା ହସ କଥା ଶୁଣିବା, ଆପଣମାନେ ଥୟ ଧରନ୍ତୁ।
4: ଆରେ ମିଲି, ଏ ମିଲି,
5: କଣ ହେଲା?
4: କାହିଁକି
5: ସବୁବେଳେ ଗୁଡେ ଘରେ ଆସିଲେ ତୁ କେଚେରେ କେଚେରେ ଆଗା
4: ବାହାର? ବଡ ଭାଇ ସହିତ କିନ୍ତୁ କଥା ହବାର ଜଣା ନାହିଁ,
5: ତୁ ଯା ରେ ଖେଳିବୁ ଯା, ସବୁବେଳେ ଘରେ ଗୁଡେ ଥାଉଛି।
4: ବନ୍ଦ କର ତୋର କଥା, ଭୋକ ଲାଗିଲାଣି, କଣ ହେଇଛି ପରା, ଜଲ୍ଦି କରେ ରାନ୍ଧେ, ନହେଲେ ତ କଣ ଅଛି ଆଣେ। ଭୋକରେ ମୋ ପେଟରେ ଏଠି ମୂଷା ଦୌଡ଼ିଲେଣି।
5: କଥା କଣ ହେଲା ଆନ୍ଦୁଛି
4: ବେଗି?
5: ଯେ କଣଟା ଖାଇବୁ?
4: ଯୋଉଟା ଥିବ ଆଣେ, ମୋ ପେଟରେ ମୂଷା ଦୌଡ଼ିଲେଣି।
5: ଆଚ୍ଛା ତ ପେଟରେ ମୂଷା ଦୌଡ଼ୁଛି ପରା, ଟିକେ ର, ବଢିଆ ଜିନିଷ ଗୁଡା ଆଣିଦିଏ ହେଲା।
4: ବେଗି ବେଗି
5: ମାମି, ଏ ମାମି,
10: କଣ ହେଲା?
5: ମୁଁ କାଲି ଗୋଟେ ଜିନିଷଟା ଆଣିଥିଲି ଯେ, ସେଟା ଟିକେ ଆଣିଦଉନୁ।
10: ଆଚ୍ଛା ଆଚ୍ଛା ର ଆଣୁଛି ନେ
5: ଭାଇ।
4: ହଁ
5: ଭାଇ ନେ, ଗୋଟେ ବଢିଆ ଜିନିଷ ଆଣିଛି ତୋ ପାଇଁ, ଖାଇଦେ।
4: ଏଟା ଖାଇବାର କି?
5: ହଁ।
4: ଏଟା କଣ ଏମିତି କଳା କଳା କଣ ଦୁଶୁଛି?
5: ଆରେ କହିଲୁ ପରା ତୋ ପେଟରେ ମୂଷା ଦୌଡୁଛି ବୋଲି, ଏଟା ଖାଇଦେ, ତୋ ପେଟରେ ଥିବା ମୂଷା ଯାକ ମରିଯିବ, ନହେଲେ ଘର ଯାକ ହେଇଯିବ ରେ।
4: ହେଲେ ମୁଁ ମୂଷା ବିଷ ଖାଇବି?
5: ହଁ।
0: ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିବା, କାହିଁକି ମାନେ ଆପଣମାନେ ସମସ୍ତେ ଅପେକ୍ଷା କରିଥାନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କର କଥା ଶୁଣିବା ପାଇଁ। ବର୍ତ୍ତମାନ ଚାଲନ୍ତୁ ଶୁଣିବା।
9: ଶୁଣୁଛ ହେ ଗୋଟେ କି ଏ ମାଇକିନାଟା, ସବୁବେଳେ ଖାଲି ପୂଜା ପୂଜା ପୂଜା ପୂଜା, ଇଆଡ଼େ ଚା ଦେଇନି ସକାଳଠୁ, କଣ କରିବା, ମୁଁ ବାଥରୁମ୍ ଯିବି ନା ନାଇଁ ହଉ ଆଜି। ଏ ଶୁଣୁଛ ନା ନାଇଁ?
3: ଆରେ ଟିକେ ରୁହ, ପୂଜା କରୁଛି ପରା।
9: ହଁ ସବୁବେଳେ ତ ତମର ଖାଲି ପୂଜା ପୂଜା ପୂଜା। ଆରେ ଚା ଦିଅ ପରା।
3: ଆରେ ତମେ ଦେଖୁଛ ମୁଁ ଏତେ ପୂଜା କରୁଛି, ଗୋଟେ ଦିନ ଟିକେ ଶ୍ରୀକୃଷ୍ଣ ଟିକେ ଦେଖାଯାଇଥାନ୍ତେ ମତେ।
9: ହଁ କଣ ହେଲା, ଶ୍ରୀକୃଷ୍ଣଙ୍କୁ ଦେଖିବ?
3: ହଁ
9: ଶ୍ରୀକୃଷ୍ଣଙ୍କୁ ଦେଖିବ, ପୂଜା କରିବା କି ଦରକାର
3: କାହିଁକି?
9: ଆରେ ଶୁଣ ଶୁଣ, ତମେ ଶ୍ରୀକୃଷ୍ଣଙ୍କୁ ଦେଖିବ ତ?
3: ହଁ
9: ମୋ ପାଖରେ ଗୋଟେ ବଢିଆ ଆଇଡିଆ ଅଛି, ସେଇଟା କର, ସାଙ୍ଗେ ସାଙ୍ଗେ ଶ୍ରୀକୃଷ୍ଣଙ୍କୁ ଦେଖିଦବ।
3: କଣ ଅଛି?
9: କିଛି ନାହିଁ, ତମେ ମୀରାବାଇ ଭଳିଆ ବିଷ ଟିକେ ପିଇ ଦିଅ, ଶ୍ରୀକୃଷ୍ଣ କାହିଁକି 33 କୋଟି ଦେବତା ଦେଖାଯିବେ ଆଉ।
3: ସତରେ?
9: ହେ ଭଗବାନ, ଏଇଟା କି ଗୋଟେ ସ୍ତ୍ରୀ ଲୋକ।
0: ଆଜ୍ଞା ସଜ ମଉଜରେ ବର୍ତ୍ତମାନ କିଛି ଦିନ ହେଲା କୌତୁକିଆ ପ୍ରଶ୍ନ ସବୁ ଆସୁଛି, ତେବେ ଆଜିର ସଜ ମଉଜରେ ବି ସେମିତି କୌତୁକିଆ ପ୍ରଶ୍ନ ରହିଛି, ଆପଣମାନେ ଟିକେ କୌତୁକିଆ ପ୍ରଶ୍ନର ଉତ୍ତର ଶୁଣନ୍ତୁ।
6: ନୀଲୁ ବାବୁଙ୍କର ଆଜ୍ଞା ପ୍ରଶ୍ନ ହେଲା, ଛୋଟିଆ ପିଲାଙ୍କଠୁ ବୃଦ୍ଧ ଯାଏ ପ୍ରାୟ ସମସ୍ତଙ୍କର ହାତରେ ମୋବାଇଲ, ପାଠ ପଢାରେ ମନ ଦଉନାହାନ୍ତି ପିଲାମାନେ,
0: ନାଇଁ
6: ପରିବାରକୁ ସମୟ ଦଉନାହାନ୍ତି,
0: କିଛି ନାହିଁ,
6: କାହିଁ ମୋବାଇଲ ପ୍ରତି ସମସ୍ତଙ୍କର ଆଗ୍ରହ, ଏଇ ବିଷୟରେ ଟିକେ ଦୟାକରି କୁହନ୍ତୁ। ନୀଲୁ ବାବୁ କଥା ହଉଛି, ଯେତେବେଳେ ଗୋଟେ ଜିନିଷ ଅଭ୍ୟାସରେ ପଡିଯାଏ, ହେବିଟରେ ପଡିଯାଏ, ଆପଣ ଜାଣନ୍ତି ନା କି ଗୋଟେ କଥାଟେ ଅଛି, ଯୋଉମାନେ ଟିକେ ଟିକେ ନାଲି ପାଣି ପକାନ୍ତି ଯେତେବେଳେ ବେଶୀ ହେଇଯାଏ, ଲୋକମାନେ କଣ କୁହନ୍ତି, ସିଏ ନିଶାକୁ ପିଉନି ଯେ ନିଶା ତାକୁ ପିଉଛି। ନୀଲୁ ବାବୁ ଠିକ ସେମିତି, ବର୍ତ୍ତମାନ ମୋବାଇଲକୁ ଆମେ ମୋବାଇଲକୁ ବ୍ୟବହାର କରୁନେ, ବର୍ତ୍ତମାନ ମୋବାଇଲ ଆମକୁ ବ୍ୟବହାର କରୁଛି। ମୋବାଇଲ ଜାଣିଛି ଏ ଲୋକଟାକୁ ଆଜି ମୁଁ ଖଟେଇବି, ଦିନ ଯାକ ଆଜି ଦେଖେଇବି ମୋର ଚିତ୍ର। ହଁ ଏଭଳିଆ ଅବସ୍ଥାରେ ପଡ଼ିଛୁ ଆଜ୍ଞା, ମୁଣ୍ଡ ଭିତରେ ବୁଦ୍ଧି ଥିଲେ ତ ପୁଣି କାମକୁ ଆସିବ, ଆମେ ଯାଏ ସଚେତନ ହବା। ଆଉ ଛାଡ଼ନ୍ତୁ,
0: ବର୍ତ୍ତମାନ ଏଇଟା ଥିଲା ନୀଲୁ ବାବୁଙ୍କର କୌତୁକିଆ ପ୍ରଶ୍ନ, ଉତ୍ତର ତ ପାଇଲେ, ବର୍ତ୍ତମାନ ଆଉ ଗୋଟେ ସେମିତି କୌତୁକିଆ ପ୍ରଶ୍ନ ଆମେ ଦେଖିବା। ଏହାକୁ ପଠେଇଛନ୍ତି ଆମର ନିୟମିତ ଶ୍ରୋତା ନୀଳାଚଳ ଭୋଇ
6: ପଠେଇଛନ୍ତି, ସେ ଆଜ୍ଞା ଗ୍ରାମ ହଉଛି ତଳଗଜା ବଲାଙ୍ଗୀର ଜିଲ୍ଲାରୁ ପଠେଇଛନ୍ତି ନୀଳାଚଳ ବାବୁ। ଭାରି ସିରିୟସ ଆଜ୍ଞା, ଆପଣ ମାନେ କୁହନ୍ତୁ, ଭୂତ ପାଖରେ ଯଦି ବସିବା କେମିତି ଫିଲ୍ ହୁଏ? ନୀଳାଚଳ ବାବୁ ଭୂତ ପାଖରେ ବସିବାର ମାନେ ଅଭ୍ୟାସ ତ ଆସିନି ଆମର, ମାନେ ଏକ୍ସପିରିଏନ୍ସ ନାହିଁ। ଆପଣ ଗୋଟେ କାମ କରନ୍ତୁ, ଆପଣ ସେ ଏକ୍ସପିରିଏନ୍ସ ପାଇପାରିବେ, ଆପଣଙ୍କର ଗାଁ ପାଖରେ ଯଦି ଗୋଟେ ମଶାଣି ଅଛି, ଆପଣ ରାତି 12ଟାରେ ବାହାରି ଯାଆନ୍ତୁ, ଯାଇକି ମଶାଣି ଭିତରେ ବସନ୍ତୁ, ତାପରେ ଏକ୍ସପିରିଏନ୍ସଟା କଣ ହବ ସେଟା ପରବର୍ତ୍ତୀ ଚିଠିରେ ଆମକୁ ଜଣେଇବେ।
0: ମାନେ ଭୂତ ପାଖରେ ବସିଲେ କଣ ଆସ?
6: ଆମର ତ ମାନେ ଅଭିଜ୍ଞତା ଆସିନି। ତାଙ୍କର ଦ୍ୱିତୀୟ ପ୍ରଶ୍ନ ତୃତୀୟ ପ୍ରଶ୍ନ ଟିକେ ଲିଙ୍କ ଅଛି।
0: ଆଚ୍ଛା
6: ଆଚ୍ଛା, ଦ୍ୱିତୀୟ ପ୍ରଶ୍ନଟା ମୁଁ ପଢିଦେଉଛି। ଆମେ ମଣିଷମାନେ ଇଏ ଗାଡ଼ି ପଶୁ ପକ୍ଷୀ ପରି ସମସ୍ତଙ୍କୁ ଦେଖିପାରୁଛୁ, ସମସ୍ତଙ୍କୁ ଦେଖିପାରୁଛୁ ମାନେ ଆଖି ଆଗରେ ଯେଉଁ ପଶୁ ପକ୍ଷୀ ଗଛ ଲତା ଯାହା ସବୁ ଅଛି, ଯଦି ଆମେ ପବନକୁ ଦେଖିବାକୁ ଚାହୁଁ ତାହେଲେ କୋଉ ମନ୍ତ୍ର ଦ୍ୱାରା ମାନେ ପଢିଲେ ଆମେ ପବନକୁ ଦେଖିପାରିବୁ?
0: ଆଚ୍ଛା,
6: ଏଇ ପ୍ରଶ୍ନର ଉତ୍ତର ତାଙ୍କର ତୃତୀୟ ପ୍ରଶ୍ନ ସାଙ୍ଗେ ଟିକେ ଲିଙ୍କ ଅଛି। ଯଦି ଜଣେ ମଣିଷ ଜମପୁର ଯିବ, ମାନେ ଜମପୁର ଯିବାକୁ ଚାହେଁ, ତାକୁ ଯିବା ପାଇଁ କେତେ ଦିନ କେତେ ସମୟ ଲାଗିବ? ନୀଳାଚଳ ବାବୁ, ଇଏ ଜମପୁର ତ କୋଉ ମୁହୂର୍ତ୍ତରେ କହିହବନି ସେଟା।
0: ହଁ
6: ଆପଣ ଯୋଉ 2 ନମ୍ବର ପଚାରିଛନ୍ତି, କୋଉ ମନ୍ତ୍ର ହେଲେ ଆମେ ପବନ ସାଙ୍ଗରେ ମିଶିପାରିବୁ, ପବନକୁ ଦେଖିପାରିବୁ? ନୀଳାଚଳ ବାବୁ, ଭଗବାନ ନ କରନ୍ତୁ ଆପଣ ଦୀର୍ଘଜୀବୀ ହେଇକି ରୁହନ୍ତୁ, ହଁ କିନ୍ତୁ ଧରାଯାଉ କୌଣସି ଲୋକ ବର୍ତ୍ତମାନ ଗଲେ ମାନେ ପୃଥିବୀରୁ ଉଠିଗଲେ।

0: ଧନ୍ୟବାଦ ଦେଉଛୁ ଯେ ସେମାନେ କୌତୁକିଆ ପ୍ରଶ୍ନ ପଠାଉଛନ୍ତି ଆମର ସଜମଜ କାର୍ଯ୍ୟକ୍ରମକୁ। ଅନ୍ୟ ଶ୍ରୋତାମାନଙ୍କୁ ବି ଅନୁରୋଧ କରୁଛୁ, ଆପଣମାନେ ବି ଏମିତି କୌତୁକିଆ ପ୍ରଶ୍ନ ପଠାନ୍ତୁ ଏବଂ ଆପଣମାନଙ୍କର ଉତ୍ତର ପାଆନ୍ତୁ। ବର୍ତ୍ତମାନ ଆମର ସଜମଜରେ ରହିଛି ମଜା କବିତା। ମଜା କବିତା ପଢିବା ପାଇଁ ଆମ ପାଖରେ ଅଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି।
1: ଆଉ ଏହାକୁ ପଠେଇଛନ୍ତି ଆଜ୍ଞା ବୈରାଗୀ ଚରଣ ସାହୁ ଜୟପୁରରୁ ପଠେଇଛନ୍ତି।
0: ଆରେ ବାପରେ,
1: କବିତାଟିର ନାଁ ଜାଣନ୍ତି? ଦୁଇ ସ୍ତ୍ରୀ।
0: ଆରେ
1: କାଳି ଗୋରି ମୋର ଦୁଇ ଜଣ ସ୍ତ୍ରୀ, ଜଣେ ରାତି ଜଣେ ଦିନ, ନୂଆ କେତେ ଦିନ ଭଲ ଲାଗୁଥିଲା, ଆଜି ବିଷମ ଜୀବନ। ଗୋରୀ ସାଥେ ଯଦି ହସି କଥା କୁହେ, କାଳି ମୁହଁ କଳା ହାଣ୍ଡି, ଟାଣ କରି କଥା କହି ଟିକେ ଦେଲେ, ଦେଖାଏ ମତେ ସେ ଫାଣ୍ଡି। କାଳି ସାଥେ ଯଦି ହସି କଥା ହୁଏ, ଗୋରୀ ମୁହଁ ନାଲି ଲଙ୍କା, ଟାଉଁ ଟାଉଁ କରି କଥା ବାନ୍ତି କରେ, ଦେଖାଏ ବାପାର ଶଙ୍କା। କେତେ ଥର ମୁହିଁ ଗୋଟିଏ ଘାଟରେ କରୁଥିଲି ଟ୍ୟୁସନ, ସବୁ ପାଠ ମୋର ଫେଲ ମାରିଲା, ମୁହେ ମାରିଦେଲେ ଚୁନ। କାଳି କହୁଅଛି ଦଶହରାକୁ ଯିବା, କାଳି କହୁଅଛି ଦଶହରାକୁ ଯିବା, ମୋର ପିତୃଳୟ ଘରେ, ଗୋରି କହୁଅଛି ଏସନ ଯାତ୍ରାରେ, ଦିଅ ମତେ ସୁନା ହାର। ଗୋରି ପାଇଁ ଗୋଟେ ଶାଢୀ ଆଣିଥିଲି, କାଳି ପାଇଁ ବି ଆଣିଲି, ଆଗେ ଗୋରି ହାତେ ବଢାଇ ଦେବାରୁ କାଳି ଗଞ୍ଜଣା ଶୁଣିଲି, ଜଣକ ପାଇଁ ଅଣା ହେଇଥିଲା। ସଞ୍ଜବେଳେ ଯଦି ହସି କରି ପଦେ ଗୋରି ସାଥେ କଥା ହୁଏ, କାଳି ସ୍ତ୍ରୀ ମୋର ରାଗ ଗର ଗର ମୁହଁ ମୁଡି ଚାଲିଯାଏ, ବେଶୀ ଲାଗେ ବ୍ୟଥା ଆସିଗଲେ ରାତି, କହିବାକୁ ଲାଗେ ଲାଜ, କାଳିଟି ଏ ହାତ ଗୋରିଟି ସେ ହାତ, କାଳିଟି ଏ ହାତ ଗୋରି ସେ ହାତ, ଟାଣୁଥାନ୍ତି ହୋଇ ସଜ। ମନେ ମନେ ମୁହିଁ ନିଜକୁ ପଚାରେ, ମୁଁ କଥା କୁହା କୁକୁର, ମନେ ମନେ ମୁହିଁ ନିଜକୁ ପଚାରେ, ମୁଁ କଥା କୁହା କୁକୁର, ଗୋଟିଏ ସ୍ତ୍ରୀର ସ୍ୱାମୀ ହେଇଥିଲେ ହୋଇଥାନ୍ତି ମୁଁ ଠାକୁର। ଯେତେ କଟୁ ବାଣୀ ଶୁଣିଲା ଏ କାନ, ତଳୁ ଉଠିଲା ପ୍ରେସର, ଭାବିଲି ଆଜି ମୁଁ ପାନେ କରିଦେବି, ଜାଣିବେ ଶକ୍ତି ମୋହର। ନିଶ ମୋଡି କରି କହିଲି କାଳିକୁ, ଶୁଣ ମୋ କଳା ମାଣିକ, ମୁଁ ଏବେ ଚାଲିଲି ହିମାଳୟ ଗିରି, ଦେଖାନା ଫାଣ୍ଡି ଫାଟକ, ଗୋରି ସାଥେ ମିଳି ଦୁହେଁ କର କଳି, କଳିଙ୍ଗ ପଲାସି ଯୁଦ୍ଧ, ସବୁ କଥା ତମ ଶୁଣି ପାରିବିନି, କର ମତେ ପଛେ ବଧ। ଗୋରିକୁ କହିଲି ପରି ଜେମାମଣି, ଫୁଲାନା ତୋ ଗୋରା ଗାଲ, ଯେତେ ଶୀଘ୍ର ପାର ପାରୁଅଛ ଯଦି ବାପ ଘର ତୁମେ ଚାଲ, ବାବାଜୀ ସାଜିବା କଥା ମୋର ଶୁଣି, ଦୁହେଁ ହେଲେ ଶଙ୍କା ପ୍ରାୟ, କାଳି ଗୋରି ଦିହେଁ ଆଖି ଲୁହେ କହେ, ତୁମ ବିନା ଲାଗେ ଭୟ, ହାତ ଧରୁଅଛୁ ନେହୁରା ହଉଛୁ, କରିବୁନି ଆଉ ଗଣ୍ଡଗୋଳ, ତୁମେ ତ ଆମର ନୟନ ଜ୍ୟୋତି, ତୁମ ପାଇଁ ଆମ ବଳ।
0: ଯାହା ହଉ, କାଳିଗୋରି ବଞ୍ଚିଗଲେ,
1: ସ୍ୱାମୀ
0: ବଞ୍ଚିଗଲେ। ତେବେ ଆମେ ବୈରାଗୀ ବାବୁଙ୍କୁ ଏଇଠି ଧନ୍ୟବାଦ ଦଉଛୁ ଯେ ସେ ବ୍ୟଙ୍ଗ କବିତା ପଠେଇଛନ୍ତି। ଆଉ ଆପଣମାନଙ୍କ ପାଖରେ ଯଦି ଏମିତି କବିତା ଅଛି, ମଜା କବିତା, ଆପଣମାନେ ନିଶ୍ଚୟ ପଠାନ୍ତୁ ଆମର ସଜମଜ କାର୍ଯ୍ୟକ୍ରମକୁ।

0: ଆତ୍ମକ କାର୍ଯ୍ୟକ୍ରମ ସଜମୌଜ ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଜଗନ୍ନାଥ ଜଣାଣ। ପ୍ରଥମେ ଶିଳ୍ପୀ ବସନ୍ତ ପାତ୍ର, ଗୀତରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଅରବିନ୍ଦ ମୁଦୁଲି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ନମିତା ଅଗ୍ରୱାଲ, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ମନ୍ମଥ ମିଶ୍ର।

ପ୍ରଚାର କଲୁ କେତୋଟି ଜଗନ୍ନାଥ ଜଣାଣ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣନ୍ତୁ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା। ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟର ପ୍ରସାରଣ ଶ୍ରୀଗୁଣ୍ଡିଚା ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ ସଙ୍ଗୀତ ଭୁବନେଶ୍ୱର ମିଶ୍ର।

0: ନାରାୟଣ ନାରାୟଣ ନାରାୟଣ।
1: ଏଇ ତ ମୋର ପରମାରାଧ୍ୟ ପିତୃଦେବ ବ୍ରହ୍ମା ତ୍ରୈଲୋକ୍ୟନାଥ ବିଷ୍ଣୁଙ୍କ ସହିତ କୌଣସି ଏକ ଗୁରୁତର ଆଲୋଚନାରେ ବୋଧହୁଏ ନିମଗ୍ନ। ଅନ୍ତରାଳରେ ରହି ଆଗ ଶୁଣେ, ଆଉ ଏକ ଅପୂର୍ବ ଲୀଳା ଅବଲୋକନ କରିବାର ଅଭିଳାଷ ଜାଗିଲାଣି ପ୍ରଭୁ। ନାରାୟଣ ନାରାୟଣ ନାରାୟଣ।
2: ହେ ତ୍ରୈଲୋକନାଥ ବିଷ୍ଣୁ, ବରାହ ଅବତାର ଧାରଣ କରି ପ୍ରଳୟ ପୟଧି ଜଳରୁ ବସୁମତୀଙ୍କୁ ତୁମେ ଉଦ୍ଧାର କର ଓ ମୋତେ ପୁଣି ଚରାଚର ସୃଷ୍ଟି କରିବାକୁ କହିଲ। ତୁମ ନିର୍ଦ୍ଦେଶରେ ମୁଁ ପୁଣି ସୃଷ୍ଟି କଲି। ତୁମର ମାୟା ତ ସମସ୍ତଙ୍କୁ ଅଗୋଚର ବିଷ୍ଣୁ। ଏ ମହାପ୍ରଳୟର ସମସ୍ତ ପ୍ରସଙ୍ଗ ବର୍ଣ୍ଣନା କରି ମୋର ସମସ୍ତ ସଂଶୟ ଦୂର କର ଓ ସଚରାଚର ଜୀବକୁଳଙ୍କ ମୋକ୍ଷର ଉପାୟ କ'ଣ କୁହ ପ୍ରଭୁ।
3: ହେ ବେଦପତି, ଏ ସଂସାରର ତୁମେ ସୃଷ୍ଟିକର୍ତ୍ତା, ପୁଣି ତୁମେ ତ୍ରିକାଳଦର୍ଶୀ, ତୁମକୁ କ'ଣ ଅଗୋଚର? ତଥାପି ସ୍ନେହର ଆତିଶର୍ଯ୍ୟରେ ମୋ ତୁଣ୍ଡରୁ ଯେବେ ଶୁଣିବାକୁ ଚାହୁଁଛ ତେବେ କହୁଛି, ଶୁଣ।
4: ପ୍ରଳୟ ପୟୋଧି।

0: ନାରାୟଣ ନାରାୟଣ, କି ଆଶ୍ଚର୍ଯ୍ୟ! ନୀଳମାଧବ ନୀଳଗିରିରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
1: ହେ ମୁନି ଶ୍ରେଷ୍ଠ, କାହାନ୍ତି କାହାନ୍ତି ମୋ ନୀଳମାଧବ? ସେ ତ ନାହାନ୍ତି, କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
2: କୁହନ୍ତୁ ଦେବର୍ଷି, କାହିଁ ଗଲେ ନୀଳମାଧବ? ହେ ନୀଳମାଧବ, କେଣେ ଗଲ ପ୍ରଭୁ?
0: ନାରାୟଣ ନାରାୟଣ, ରାଣୀ ଗୁଣ୍ଡିଚା ତ ମୂର୍ଚ୍ଛା ହୋଇଗଲେ।

0: ଶୁଣିଲ ତ ରାଜାରାଣୀ, ଯେତିକି କହିଥିଲେ ମୋତେ ସ୍ୱୟଂ ନାରାୟଣ କହିଗଲି ତାହା। ଏଥରକ କର ତୁମ୍ଭେ ସବୁ ଆୟୋଜନ। ତାଙ୍କର ପୂର୍ବ ଆସ୍ଥାନ ନୀଳଗିରି କୋଳେ ତୋଳାଇବ ଅପୂର୍ବ ମନ୍ଦିର, ରଖାଇବ ତହିଁ ସେହି ଚତୁର୍ଦ୍ଧା ମୂରତି, ଜଗନ୍ନାଥ, ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ର ସୁଦର୍ଶନ ସାଥେ। ଠାକୁରାଣୀ ମହାଲକ୍ଷ୍ମୀ ରହିବେ ସେଠାରେ, ଖ୍ୟାତ ହେବ ବିଶ୍ୱେଶ ମନ୍ଦିର ଶ୍ରୀମନ୍ଦିର ନାମେ। ଆଉ ଏକ କଥା, ତୁମ ଦୁହିଁଙ୍କ ଭକ୍ତିରେ କିଣା ମହାପ୍ରଭୁ, ସେଥିପାଇଁ ତାଙ୍କ ଜନ୍ମସ୍ଥଳୀ ଏହି ମହାବେଦୀ ଯୁଗ ଯୁଗ ପାଇଁ ଖ୍ୟାତ ହେବ ଗୁଣ୍ଡିଚା ନାମରେ। ଯାଏ ଯାଏ ଏବେ ମୁହିଁ ଅନ୍ୟ କାର୍ଯ୍ୟ ଅନ୍ୟ ସ୍ଥାନେ। ନାରାୟଣ ନାରାୟଣ ନାରାୟଣ।
1: ଶୁଣୁଥିବ ସୁଧି ଜନେ।

ଫେରୁଅ ସତ୍ୟାଗ କର ଲକ୍ଷ୍ମୀ ଠାକୁରାଣୀ, ତୁମେ ସଂସାରର ଠାକୁରାଣୀ, ତୁମେ ରାଗିଲେ ରୁଷିଲେ ସାରା ସଂସାରରେ ହାହାକାର ପଡ଼ିଯିବ। ଏବେ ଶୁଣ, ରଥଯାତ୍ରା କଥା ମୁହିଁ କହୁଛି ବୁଝାଇ। ଶୋଇଅଛି ରାଜା ଇନ୍ଦ୍ରଦୁମ୍ନ, ସ୍ୱପ୍ନେ ସେହି ଶୁଣିବ ମୋ କଥା। ଆମ ରଥଯାତ୍ରାର ସେ କରି ବନ୍ଦୋବସ୍ତ, ରଖିଯିବ ଅକ୍ଷୟ କିରତି, ରାଣୀ ଗୁଣ୍ଡିଚାର ପୂର୍ଣ୍ଣ ହେବ ମନବାଞ୍ଛା। ତାହା ପାଇଁ ଆରମ୍ଭିଲି ଏହି ରଥଯାତ୍ରା, ଏହି ରଥଯାତ୍ରା ବିଖ୍ୟାତ ହୋଇବ ଏହା ଶ୍ରୀ ଗୁଣ୍ଡିଚା ନାମେ।

ପାପ କର ନାହିଁ। ଜଣେ ଚଣ୍ଡାଳ ରୂପତିର କି ନିର୍ଲଜ ପ୍ରସ୍ତାବ, ଲଜ୍ଜା ନାହିଁ ତମ ଗଜପତି ପୁରୁଷୋତ୍ତମ ଦେବକୁ ରଥ ଉପରେ ଛେରା ପହରା କରି ଯେ ଚଣ୍ଡାଳ କାର୍ଯ୍ୟ କରେ, ତାର କି ହାସ୍ୟାସ୍ପଦ ପ୍ରସ୍ତାବ। କାଞ୍ଚି ରାଜଦେବା ପଦ୍ମାବତୀର ପାଣି ଗ୍ରହଣ ସେ କରିବ, ପୁରୁଷୋତ୍ତମର ଆତ୍ମର୍ଥା ତ କମ୍ ନୁହେଁ। ଚଣ୍ଡାଳ ଠାକୁରର ଜଣେ ଚଣ୍ଡାଳ ନରପତିର କି ଦୁଃସାହସ,

0: ମା ଲୋ ମା, କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ରଜା ପୁଅ ପରି କିଏ ଦି ଜଣ କଣ ଇଆଡ଼େ ଝପଟି ଆସୁଛନ୍ତି? ମୁଁ ଘୁଞ୍ଚି ଛିଡ଼ା ହୁଏ ଲୋ ମା, ଏମିତି ବେଗରେ ଆସୁଛନ୍ତି ଯେ ମାଡ଼ି ଯିବେ କି ଆଉ? ହେଇଟି କଣ ଘୋଡ଼ା ଠିଆ କଲେଣି? ଧଳା ଘୋଡ଼ାର ରଜା ପୁଅ ଜଣଙ୍କ ରଙ୍ଗରେ କଳା, ଆଉ କଳା ଘୋଡ଼ାର ରଜା ପୁଅ ଜଣଙ୍କର ରଙ୍ଗ ତ କଣ ଗୋରା? ହେଇଟି କଣ ଓହ୍ଲେଇ ମୋରି ଆଡକୁ ଆଉଛନ୍ତି? ଆହା, କି ସୁନ୍ଦର ରୂପ ଦି ଜଣଙ୍କର! ଆସନ୍ତୁ ମା ଆସନ୍ତୁ, ଦହି ଖାଇଯିବେ ମୋଠୁ। ଦହି ନବ ଗ ଦହି, ଭାରି ବଢିଆ ମିଠା ଦହି, ବସା ଦହି, ଖଣ୍ଡ ଦହି। ତମେ ଦି ଜଣ କଣ ରଜା ପୁଅ କି ବାପ?
1: ନା, ଆମେ ରଜା ପୁଅ ନୁହଁ, ଆମେ ଦୁଇ ଦି ଭାଇ, ଇଏ ବଡ଼ ଆଉ ମୁଁ ସାନ। ଆମେ ପୁରୀ ରାଜାଙ୍କ ଲୋକ, କାଞ୍ଚି ଯାଉଛୁ। ତୁମ ନାଁ କଣ ଗୋପାଳୁଣୀ?
0: ମୋ ନା ମାଣିକ।
1: ମାଣିକ, ବା ଭାରି ସୁନ୍ଦର ନାଁ କିଏ ତ।
0: ହଁ, ମୋ ନାଁ ଯେମିତି ମୋ ଦହି ବି ସେମିତି। ଏ ଖଣ୍ଡ ମଣ୍ଡଳରେ ଏମିତି ବଢିଆ ଦହି କୋଉଠି ପାଇବ ନାହିଁ।
1: ହଉ ହଉ, ଇଏ ମାଣିକ, ଆମକୁ ଦହି ଖାଇବାକୁ
0: ଦେବି ଯେ। ମୁଁ ଆଗ କଉଡି ଧରିଲେ ପଛେ ଦହି ଦିଏ। ତମ ପାଖରେ କଉଡି ଅଛି ତ?
1: ଅଛି, ଦିଅ। ସତରେ ଭାରି ବଢିଆ ଭାଇ। ଭାଇ ଆଉ ଖାଇବ କି?
2: ମନ୍ଦ ହେଇନି ତ, ଆଉ ଟିକେ ଦିଅ।
0: ତମ ପାଖରେ କଉଡି ଅଛି ତ?
1: କଉଡି ବୋଧେ ତୁ ଘରେ ଛାଡ଼ି ଆସିଲୁ ଭାଇ, କଣ କରିବା?
0: ମୁଁ ଜାଣିଛି ପରା, ସେଇଥିପାଇଁ ମୁଁ ଦହି ଦେବାକୁ ଥଙ୍ଗ ଥଙ୍ଗ ହଉଥିଲି। ହେଲେ କଉଡି ନଦେଲେ ଛାଡ଼ିବି ନାହିଁ।
1: ତୁମ କଉଡି ଆମ ଉପରେ ବାକି ରହିଯିବନି। ଏଇ ନିଅ ମୁଜି, ଆମ ପଛରେ ପୁରୀର ଗଜପତି ପୁରୁଷୋତ୍ତମ ଦେବ ଆସୁଛନ୍ତି, ତାଙ୍କୁ ଏ ମୁଜି ଦେଖାଇଲେ ସାଙ୍ଗେ ସାଙ୍ଗେ କଉଡି ଗଣିଦେବେ। ହଁ ମାଣିକ, ଆମେ ଯାଉଛୁ, ଉଚ୍ଚ ହେଲାଣି।
0: ଆଲୋ, ଇଏ କଣ? ଏ ମୁଦିଟା ଧୋଇଲାଠୁ କଣ ମୋ ଦେହ ଉଲୁସି ଉଠୁଛି? କି ମୁଦି କିଏ? କିଛି ତ କଣ ଜାଣି ହଉନି। ରୁହନ୍ତୁ ରୁହନ୍ତୁ ମଣିମା, ମୁଁ ଦହିବାଲି ମାଣିକ। କଳା ଧଳା ଦି ଭାଇ ଦିହେ ମୋଠୁ ଦହି ଖାଇଦେଇ ଏ କଳା ଘୋଡ଼ା ଧଳା ଘୋଡ଼ାରେ ଚଢି ଚାଲିଗଲେ। ଆଉ ପାଖରେ କଉଡି ନଥିଲା ବୋଲି ଏ ମୁଦି ଶିଖାମଙ୍କ ପାଖରେ ଦେଖେଇ କଉଡି ନେବାକୁ କହିଗଲେ।
1: ମୁଦି ରଥର ମୁଦି, ଏ ତ ସ୍ୱୟଂ ଜଗନ୍ନାଥଙ୍କ ହାତ ରଥର ମୁଦି।
0: ମହାପ୍ରଭୁ ଜଗନ୍ନାଥଙ୍କ ହାତ? ତାହେଲେ ସେ ଦିହେ କଣ?
3: ସେ ଦିହେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଆଉ ବଳଭଦ୍ର ଯୁଦ୍ଧରେ ସାହାଯ୍ୟ କରିବାକୁ କାଞ୍ଚି ଯାଉଛନ୍ତି। ସେ ତାଙ୍କ ବିଜୟ ସୁନିଶ୍ଚିତ।

0: ଆଜି ଶ୍ରୀଗୁଣ୍ଡିଚା ପହଣ୍ଡିସାରି ବଳଭଦ୍ର ସୁଭଦ୍ରା ସୁଦର୍ଶନ ଓ ପ୍ରଭୁ ଜଗନ୍ନାଥ ରଥରେ ବିଜେ କଲେଣି। ଆଉ କିଛି କ୍ଷଣ ପରେ ଆରମ୍ଭ ହେବ ଛେରା ପହରା କାର୍ଯ୍ୟ। ଏଇତ ଶୁଭ ମୁହୂର୍ତ୍ତ ଉପସ୍ଥିତ। ଗଜପତି ଯେତେବେଳେ ଚଣ୍ଡାଳ ବେଶରେ ଦୁଇ ରଥର ଛେରା ପହରା ସାରି ନନ୍ଦିଘୋଷ ରଥର ଛେରା ପହରା କାର୍ଯ୍ୟରେ ନିମଗ୍ନ ଥିବେ, ଠିକ ସେତିକି ବେଳେ
1: ଆସ ଆସ ପଦ୍ମାବତୀ, ହୃଦୟରେ ଧୈର୍ଯ୍ୟ ଧରି ମୋ ସାଥିରେ ଆସ।

0: ଗଜପତି
1: ମହାମନ୍ତ୍ରୀ ଆପଣ ପଦ୍ମାବତୀଙ୍କୁ ଘେନି ଏଠାରେ?
0: ହଁ ଗଜପତି, ମୁଁ ଆପଣଙ୍କର ଆଦେଶ ପାଳନ କରିବାକୁ ଆସିଛି। ଛାମୁ ବର୍ତ୍ତମାନ ପଦ୍ମାବତୀଙ୍କର ପାଣି ଗ୍ରହଣ କରୁ।
2: ମହାମନ୍ତ୍ରୀ କହିଥିଲେ ନା ପଦ୍ମାବତୀଙ୍କୁ ଜଣେ ଚଣ୍ଡାଳ ସାଥିରେ।
0: ଗଜପତି ତ ନିଜେ ବର୍ତ୍ତମାନ ଜଣେ ଚଣ୍ଡାଳ, ଚଣ୍ଡାଳ ବେଶରେ ପହରା ଧରି ଜଗନ୍ନାଥଙ୍କର ବେଦୀ ପହଁରୁଛନ୍ତି। ଆଉ ଚଣ୍ଡାଳ ଖୋଜିବି କେଉଁଠୁ? ନିଅନ୍ତୁ ନିଅନ୍ତୁ, ସ୍ୱୟଂ ଜଗନ୍ନାଥଙ୍କ ସମ୍ମୁଖରେ ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି। ପଦ୍ମାବତୀକୁ ଛାମୁଙ୍କ ହସ୍ତରେ ସମର୍ପଣ କରୁଛି।

0: ଆପଣ ବାସ୍ତବିକ ବୁଦ୍ଧିମାନ ମହାମନ୍ତ୍ରୀ ସେଇ ଚକାଡୋଳା ଇ ତୁମର ଲୀଳା ପ୍ରଭୁ
1: ଜୟ ପ୍ରଭୁ ଜଗନ୍ନାଥ ମୋର ଗୁହାରି ତୁମେ ଶୁଣିଲ ଏ ଦାସରେ ପ୍ରଣତି କ୍ଷମା କର ପ୍ରଭୁ।

ହଉ ହେ ଜଗନ୍ନାଥ, ମୁଁ ତୋ ରଥ ଉପରେ ଚଢ଼ୁଥିଲି, ସେବକମାନେ ମୋତେ ରାଜା ପ୍ରତାପ ରୁଦ୍ରଦେବଙ୍କ ଆଦେଶରେ ସେଠୁ ଘଉଡ଼ାଇ ଦେଲେ, ମୋତେ ପ୍ରହାର ମଧ୍ୟ କଲେ। ମୋ ଅପମାନ ପାଇ ରଥରୁ ଓହ୍ଲେଇ ସେମିତି ଆସି ଆସି ବାଙ୍କି ମୁହାଣି ଠାରେ ବାଲିରେ ରଥ କରି ବସିଛି। ତୋର ଯଦି ମୋ ପ୍ରତି ସ୍ନେହ ଅଛି, ତୁ ସାଙ୍ଗେ ସାଙ୍ଗେ ସେ ରଥରୁ ମୋ ରଥକୁ ଚାଲିଆ, ନହେଲେ ଦେଖିବୁ ଯୁଗ ଯୁଗ ପାଇଁ ତୋ ସାଙ୍ଗରେ ମୋର।

0: ତୁ ତ ବଡ଼ଦାଣ୍ଡର ରଥ ଛାଡ଼ି ଦେଇ ମୋ ରଥକୁ ଚାଲି ଆସିଲୁ। ଏଥରକ ଦେଖିବି ବଡ଼ଦାଣ୍ଡର ରଥ କେମିତି ଚାଲିବ। ଚାଲୁ
1: ମହାରାଜା ପ୍ରତାପ ରୁଦ୍ର, ତୁମେ ପଞ୍ଚ ସଖାଙ୍କ ମଧ୍ୟରେ ଜ୍ୟେଷ୍ଠ ମୋର ପରମ ସଖା ମତ ଭକ୍ତ ବଳରାମଙ୍କୁ ରଥରୁ ତଳିଦେଲ। ସେଥିରେ ମୁଁ ବିଚଳିତ ହୋଇ ବାଙ୍କି ମୁହାଣଠାରେ ତା ବାଲି ରଥରେ ଆସି ବସିଛି। ଏଥିପାଇଁ ନନ୍ଦିଘୋଷ ବଡ଼ଦାଣ୍ଡରେ ଆଉ ଚାଲୁନି। ତୁମେ ଶୀଘ୍ର ବାଙ୍କି ମୁହାଣଠାକୁ ଆସି ତାକୁ କ୍ଷମା ମାଗ, ତାହେଲେ ମୁଁ ନନ୍ଦିଘୋଷକୁ ଫେରିଯିବି, ନହେଲେ ଯିବିନି।

0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଘୋଷଯାତ୍ରା ଉପଲକ୍ଷେ ଶୁଣୁଥିଲେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା। ରଚନା ଏବଂ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ। ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆକାଶବାଣୀ କଟକ। ସମୟ ରାତି 11:20।
1: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା।

ଲକ୍ଷେ ଶୁଣୁଥିଲେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା। ରଚନା ଏବଂ ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ନାୟକ। ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 11:21। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବୀଣାପାଣି ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, ବୀଣାପାଣି ପୁରୋହିତ, ରାଧାକୃଷ୍ଣ ଭଞ୍ଜ, ଭିକାରୀଚରଣ ବଳ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 1:20 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ, ଏଥିରେ ରହିଛି ଭଜନ, ଓଡ଼ିଶୀ, ଆଧୁନିକ, ଛାନ୍ଦ, ଚମ୍ପୁ, ପଲ୍ଲୀ ଏବଂ ଲୋକଗୀତ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପୁରୁଷୋତ୍ତମ ଦେବ। ମୂଳ ଉପନ୍ୟାସ ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ଶାନ୍ତିଲତା ବାରିକ, ଗୋବିନ୍ଦ ଚନ୍ଦ୍ର, ନମିତା ଅଗ୍ରୱାଲ, ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 11:22। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:51 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।